ଆକାଶବାଣୀ କଟକ ଆଜି ସୋମବାର 1948 ଶତାବ୍ଦ ଆଷାଢ଼ ଏକ ଦିନ ଇଂରାଜୀ 2026 ମସିହା ଜୁନ୍ ମାସର 22 ତାରିଖ ସମୟ ବର୍ତ୍ତମାନ ସକାଳ 5:58 32 ସେକେଣ୍ଡ ଆମର ଅଗଣିତ ପ୍ରିୟ ଶ୍ରୋତାବନ୍ଧୁଙ୍କୁ ପ୍ରଭାତୀ ଅଭିବାଦନ ଜଣାଇ ଆରମ୍ଭ କରୁଛୁ ଆଜିର ଅଧିବେଶନ କାର୍ଯ୍ୟକ୍ରମ ପ୍ରଚାରିତ ହେଉଛି 308.6 ମିଟର ତଥା 972 କିଲୋହର୍ଜ ଯୋଗେ ଏହି କାର୍ଯ୍ୟକ୍ରମ ଡିଟିଏଚ୍ ଏବଂ ନ୍ୟୁଜ୍ ଅନ୍ ଏଆଇଆର୍ ଆପ୍ ମାଧ୍ୟମରେ ମଧ୍ୟ ପ୍ରସାରିତ ହେଉଛି।

ବନ୍ଦନାର ପରବର୍ତ୍ତୀ କଣ୍ଠଶିଳ୍ପୀ ଅର୍ଜୁନ ଚରଣ ସାମଲ, ଶିଳ୍ପୀ ଗାଇଛନ୍ତି ମଧୁସୂଦନ ରାଓଙ୍କ ରଚନା ଏକମାତ୍ର ପରମାତ୍ମା ବ୍ରହ୍ମାଣ୍ଡ ବିଧାତା ଏକମାତ୍ର ପ୍ରଭୁ ଗୁରୁ ବନ୍ଧୁ ପିତାମାତା।

ଜହିଁ ଥିଲେ ଥିଲି ଜହିଁ ଗଲେ ଗଲି କାହାକୁ ମୋ ଅଛି ଭୟେ ନିରନ୍ତରେ ଯେବେ ନୀଳାଦ୍ରୀ ସିଂହକୁ କରିଥିବି ଏକାଲୟେ। ଦୀନକୃଷ୍ଣଙ୍କ ରଚନା ଗାଇଛନ୍ତି ରଶ୍ମି ଦାସ।

କେତେ ଦିନ ପାଇଁ ଏତେ ଘରେ ମମତାରେ, ଏହା ତେଜି ରଖ ହେଜି ସର୍ବେ ସମତାରେ। ଦାମୋଦର ମିଶ୍ରଙ୍କ ରଚନା, କଣ୍ଠଦାନ କରିଛନ୍ତି ସତ୍ୟବାଦୀ ମିଶ୍ର।

ଆଜିର ବନ୍ଦନାର ଶେଷ ଭକ୍ତିଗୀତ ସ୍ନେହଲତା ମହାନ୍ତିଙ୍କ ରଚନା, ଦ୍ୱୈତକଣ୍ଠରେ ଗାଇଛନ୍ତି ବିନୋଦିନୀ ସାହୁ ଏବଂ ଶୁଭଙ୍କରୀ ସାହୁ। ଜୟ ଜୟ ସଦାଶିବ, ଜୟ ଉମାପତି, ଭସ୍ମ ବିଲେପନ ଅଙ୍ଗ ଧବଳ ମୂରତୀ।

ପରିଦୃଶ୍ୟମାନ ଜଗତ ବର୍ଣ୍ଣାଢ୍ୟ ଓ ବିଚିତ୍ର, ଦୃଷ୍ଟିର ଅନ୍ତରାଳରେ ଥିବା ମହାଜଗତ ମଧ୍ୟ ରହସ୍ୟମୟ। ମଣିଷ ନିଜକୁ ଚିହ୍ନିବା ଓ ଅନନ୍ତ ସୃଷ୍ଟିର ରହସ୍ୟକୁ ଭେଦ କରିବା ପାଇଁ ଚିରକାଳ ଉଦ୍ୟମ କରିଥାଏ। ଶସ୍ୟଶ୍ୟାମଳା ବସୁନ୍ଧରା, ଅନନ୍ତ ଆକାଶ, ସୀମାହୀନ ପାରାବାର, ଘଞ୍ଚ ବନାନୀ, ସମୁଚ୍ଚ ନୀଳଶୈଳରାଜି, ପକ୍ଷୀର କୁଜନ, ପୁଷ୍ପରାଜିର ବିଚିତ୍ର ବର୍ଣ୍ଣ ବୈଭବ ଓ ସୁବାସିତ ସୌରଭ, ଗିରିକନ୍ୟାର ଗୁଣୁଗୁଣୁ ନିର୍ଚ୍ଛର, ଏପରି ଅସୁମାରୀ ସୌନ୍ଦର୍ଯ୍ୟକୁ ଧାରଣ କରିଛି ମାହେଶ୍ୱରୀ ବିଶ୍ୱ ପ୍ରକୃତି, ଯାହାର ଆଦି ଅନ୍ତ ନାହିଁ। ଆତ୍ମବିଭୋର ହୋଇଉଠେ ମଣିଷର ମନ ଏହି ସୃଷ୍ଟିର ପ୍ରାଚୁର୍ଯ୍ୟପୂର୍ଣ୍ଣ ରୂପ ସମ୍ଭାରରେ। ଆଉ ସବୁଠୁ ଗୁରୁତ୍ୱପୂର୍ଣ୍ଣ ସୌନ୍ଦର୍ଯ୍ୟଟି ହେଉଛି ପ୍ରେମ, ଯାହା ସୃଷ୍ଟିକୁ ଧାରଣ କରିଛି ତାର ଅନନ୍ତ ମହିମାରେ। ଏହି ପ୍ରେମ ହିଁ ଭାବର ମୂଳ ଉପାଦାନ, କରୁଣାର ମୂଳ ଉତ୍ସ, ସାଗରର ଉର୍ମି ଭଳି ମଣିଷ ହୃଦୟରେ ଉଦ୍ବେଳିତ ହୋଇଥାଏ ପ୍ରେମର ସ୍ପନ୍ଦନ। ସେହି ଦିବ୍ୟ ପ୍ରେମ ଈଶ୍ୱରୀୟ ବିଭୂତି ହୋଇ ନାନା ରୂପରେ ପ୍ରକାଶିତ ହୋଇଥାଏ। କୁହାଯାଇଛି, ନ କଦାଚିତ୍ ଅନିଦୃଶ୍ୟଂ ଜଗତ୍, ଅର୍ଥାତ୍ ଜଗତ ବର୍ତ୍ତମାନ

0: ଯାହା ଅଛି କୌଣସି ସମୟରେ ତାଠାରୁ ଭିନ୍ନ ନଥିଲା, କିନ୍ତୁ ଜଗତ ମଧ୍ୟରେ ଆତଜାତ କରୁଥିବା ମଣିଷ ଏହି ପ୍ରେମକୁ ଭିନ୍ନ ଭିନ୍ନ ରୂପରେ ଆସ୍ୱାଦନ କରିଥାଏ। ସତ୍ୟାସତ୍ୟ, ଧର୍ମାଧର୍ମ, କଳ୍ପନା ବାସ୍ତବତା, ଜ୍ଞାନ ବିଜ୍ଞାନ, ଅନୁଭବ ଅନୁଭୂତିର ବିବିଧ ପ୍ରକାର ବୈଚିତ୍ର୍ୟ ମଧ୍ୟରେ ଏହି ପ୍ରେମ ହିଁ କେନ୍ଦ୍ରବିନ୍ଦୁ ରୂପେ ବିରାଜିତ। ସ୍ୱାମୀ ବିବେକାନନ୍ଦ କହିଥିଲେ, ଜ୍ଞାନ ଓ ପ୍ରେମ ମଧ୍ୟରେ କୌଣସି ପାର୍ଥକ୍ୟ ନାହିଁ। ଜ୍ଞାନ ଓ ପ୍ରେମକୁ ଆମେ ଭିନ୍ନ ଭିନ୍ନ ରୂପରେ ଉପଲବ୍ଧି କରୁଥିଲେ ହେଁ ଶେଷରେ ଏ ଉଭୟ ଗୋଟିଏ ବିନ୍ଦୁରେ ମିଳିତ ହୁଅନ୍ତି। ପ୍ରେମରେ ହିଂସା ନାହିଁ, ବିଦ୍ୱେଷ, ଈର୍ଷା, କ୍ରୋଧ, କପଟାଚାର, ଛଳନା, ପ୍ରତାରଣା, ପ୍ରତିହିଂସା ପ୍ରଭୃତି ନକାରାତ୍ମକ ସତ୍ତାର ସ୍ଥିତି ହିଁ ନାହିଁ। କବିଙ୍କ ଭାଷାରେ, କାହିଁ ବନ୍ଧୁତା କାହିଁ ପ୍ରେମ ସୁନ୍ଦର, ପ୍ରେମ ଚିରକାଳ ସୁନ୍ଦର, ପ୍ରେମରେ ପ୍ରତିଦାନର ପ୍ରତ୍ୟାଶା ନଥାଏ, ଭୋଗର ବାସନା ନଥାଏ, ପ୍ରାପ୍ତିର ଆକାଂକ୍ଷା ନଥାଏ, ଆଉ ସମ୍ପୂର୍ଣ୍ଣ ସମର୍ପଣ ହିଁ ଦିବ୍ୟ ପ୍ରେମର ଏକମାତ୍ର ସାଧନ। ପ୍ରେମର ପ୍ରକାଶ ବହୁ ଭାବରେ ହୋଇଥାଏ। ମନୁଷ୍ୟ ବିଭିନ୍ନ କ୍ଷେତ୍ରରେ ଭିନ୍ନ ଭିନ୍ନ ଭୂମିକା ନିର୍ବାହ କରିଥାଏ। ଜଣେ ବ୍ୟକ୍ତି ପିତା, ସ୍ୱାମୀ, ଭାଇ, ବନ୍ଧୁ, ପ୍ରଭୁ ବା ସ୍ତ୍ରୀ, କନ୍ୟା, ଭଗିନୀ, ଶାଶୁ, ମାତା, ପ୍ରଶାସିକା ଏପରି ବହୁ ପ୍ରକାର ଭୂମିକାରେ ଅବତୀର୍ଣ୍ଣ ହୁଅନ୍ତି। ଜଣେ ବ୍ୟକ୍ତି ଜଣକୁ ପ୍ରୀତି ପ୍ରଦାନ କଲେ ଅନ୍ୟମାନଙ୍କୁ ସେଥିରୁ ବଞ୍ଚିତ କରିବ ଏପରି ଭାବିବା ଭୁଲ। ସେହି ବ୍ୟକ୍ତିର ପ୍ରେମ ବହୁ ଧାରାରେ ପ୍ରବାହିତ ହେଲେ ହେଁ ଚିରନ୍ତନ, ଶାଶ୍ୱତ, ଦିବ୍ୟ ପ୍ରେମର ଅକ୍ଷୟ ଭଣ୍ଡାରରୁ ତାହା ନିଃସୃତ, ଏଥିରେ ସନ୍ଦେହ ନାହିଁ। ପ୍ରେମ ପ୍ରାଣର ଐଶ୍ୱର୍ଯ୍ୟ, ପ୍ରେମହୀନ ହୃଦୟ ଶୁଷ୍କ କାଷ୍ଠ ତୁଲ୍ୟ, ଅଗ୍ନି ସଂଯୋଗ ମାତ୍ରେ କାଷ୍ଠ ଯେପରି ଦଗ୍ଧୀଭୂତ ହୁଏ, ସେହିପରି ପ୍ରେମ ଶୂନ୍ୟ ହୃଦୟରେ ହିଂସା, ଈର୍ଷା, ଅସୂୟାର ହଳାହଳ ମିଶିଲେ ତାହା ଜୀବନକୁ ଧ୍ୱଂସ କରିଦିଏ। ସମର୍ପଣର ଗୋଟିଏ ଚମତ୍କାର ଉଦାହରଣ ହେଉଛି ଶ୍ରୀକୃଷ୍ଣଙ୍କ ବଂଶୀ। ନିଦ୍ରିତାବସ୍ଥା ଛଡ଼ା ଆଉ ସବୁ ସମୟରେ ସେ ବଂଶୀ ଧାରଣ କରୁଥିଲେ, ଏପରିକି କୌଣସି କର୍ମ କଲାବେଳେ ଅଣ୍ଟାରେ ଖୋସି ଦେଉଥିଲେ ବଂଶୀକୁ। ଏହା ଲକ୍ଷ୍ୟ କରି ରାଧିକାଙ୍କ ମନରେ କୌତୁହଳ ଜାତ ହେଲା। ଦିନେ ସେ ଭାବିଲେ, ଏ ବଂଶୀ କ'ଣ ତାଙ୍କଠାରୁ ଓ ଗୋପାଙ୍ଗନାମାନଙ୍କଠାରୁ ବି ତାଙ୍କର ଅଧିକ ପ୍ରିୟ, ଏହାର ରହସ୍ୟ କ'ଣ? ଶ୍ରୀକୃଷ୍ଣଙ୍କୁ ପଚାରିବାରୁ ସେ ମନ୍ଦ ମନ୍ଦ ହସିଲେ। ରାଧାଙ୍କର ସନ୍ଦେହ ଆହୁରି ଘନୀଭୂତ ହେଲା। ଥରେ କୃଷ୍ଣ ନିଦ୍ରା ଯାଇଥିବା ସମୟରେ ସେ ବଂଶୀକୁ ପଚାରିଲେ, ହେ ମୁରଲୀ, ତୁ କହ କେଉଁଥିପାଇଁ କୃଷ୍ଣଙ୍କର ଏତେ ପ୍ରିୟ ତୁ? ନ କହିଲେ ତତେ ଖଣ୍ଡ ଖଣ୍ଡ କରି ଭାଙ୍ଗିଦେବି। ବଂଶୀ କହିଲା, ଦେବୀ, ତୁମେ କାହିଁକି ମୋତେ ଈର୍ଷା କରୁଛ? ବଂଶୀ ରାଧିକା ହୋଇପାରିବନି, ତୁମେ ବ୍ରଜବାଳୀ, କୃଷ୍ଣ ମନୋହାରୀ, କୃଷ୍ଣଙ୍କ ପ୍ରତି ତୁମ ପ୍ରେମର ତ ପଟାନ୍ତର ନାହିଁ, ତେବେ ମୋ ପାଇଁ ଏ ପ୍ରଶ୍ନ କାହିଁକି? ପଚାରୁଛ ଯେତେବେଳେ, ତେବେ କହୁଛି। ମୋ ଦେହରେ ସତ ଛିଦ୍ର, ଏହି ଛିଦ୍ର ଦେଇ ମୁଁ ମୋର ସର୍ବସ୍ୱ ହରାଇ ଦେଇ ନିଶ୍ୱ ହୋଇଯାଇଛି। ମୋର ନିଜର ବୋଲି ଆଉ କିଛି ନାହିଁ, ମୁଁ ସମ୍ପୂର୍ଣ୍ଣ ସମର୍ପିତ। ସେଥିପାଇଁ ସେ ମୋତେ ତାଙ୍କ ଉଠର ସ୍ପର୍ଶ ଦିଅନ୍ତି। ତାଙ୍କର ଏତେ ପ୍ରିୟ ହେବାର କାରଣ, ତାଙ୍କ ହାତରେ ରହିବା ପାଇଁ ମୁଁ ନିଜକୁ ନିଶ୍ୱ କରିଦେଇଛି। ରାଧା ନିଜର ଭୁଲ ବୁଝିପାରିଲେ। ବଂଶୀ, ତୁ ଧନ୍ୟ, ପ୍ରିୟ ପାଇଁ ସମ୍ପୂର୍ଣ୍ଣ ଭାବରେ ନିଜକୁ ସମର୍ପଣ କରିଦେଇଥିବାରୁ ତୁ ତାଙ୍କର ଏତେ ପ୍ରିୟ।
1: ଶୁଣୁଥିଲେ ଅନୁଚିନ୍ତା, ଉପସ୍ଥାପନା କରିଥିଲେ ସୁଲୋଚନା ଦାସ। ଶ୍ରୋତାବନ୍ଧୁମାନେ କାର୍ଯ୍ୟକ୍ରମ ଶୁଣିଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ବର୍ତ୍ତମାନ ଶୁଣନ୍ତୁ ଅତିବଡ଼ି ଜଗନ୍ନାଥ ଦାସ ବିରଚିତ ଶ୍ରୀମଦ୍ ଭାଗବତର 73ତମ ଭାଗ, ପ୍ରଯୋଜନା ସୁହାସ ମହାନ୍ତି।

ଭକ୍ତ ବିଦୁର ଭାବଗଦଗଦ ହୋଇ ଶୁଣୁଛନ୍ତି। ବ୍ରହ୍ମଜ୍ଞାନୀ ମୈତ୍ରେୟ ଆନନ୍ଦରେ କହୁଛନ୍ତି ଭଗବାନଙ୍କର କଥା। ପୂର୍ବର ବିଶ୍ୱ ସୃଷ୍ଟି ନାଶ କଲା ପରେ ଭଗବାନ ପରମ ସୁଖରେ ଅନନ୍ତ ଶୟନରେ ଥିଲେ। ପୁଣି ସୃଷ୍ଟି ସମୟ ହେବାରୁ ବିଷ୍ଣୁ ନାଭିରୁ ପଦ୍ମ, ପଦ୍ମରେ ବ୍ରହ୍ମା ବିଧାତା ନାମରେ ପ୍ରକାଶ ହେଲେ। ବିଷ୍ଣୁ

0: ଶୁଣୁଥିଲେ ଅତି ବଡ଼ି ଜଗନ୍ନାଥ ଦାସ ବିରଚିତ ଶ୍ରୀମଦ୍ ଭାଗବତର 73ତମ ଭାଗ। କଣ୍ଠଦାନ କରିଥିଲେ ଅରବିନ୍ଦ ମୁଦୁଲି, ସିଦ୍ଧାର୍ଥ ମିଶ୍ର, ମଧୁଲିତା ମହାନ୍ତି ଏବଂ ସାଗରିକା ମହାନ୍ତି। ବେତାର ସମ୍ପାଦନା ଡକ୍ଟର ବୈଷ୍ଣବ ଚରଣ ସାମଲ, ସଙ୍ଗୀତ ପରିଚାଳନା ଓମ୍ ପ୍ରକାଶ ମହାନ୍ତି, ବର୍ଣ୍ଣନା ସଞ୍ଜୟ କୁମାର ଶତପଥୀ, ପ୍ରଯୋଜନା ସୁହାସ ମହାନ୍ତି। ଆକାଶବାଣୀ କଟକ। ଶୁଣନ୍ତୁ କୃଷି ସୂଚନା।
1: ପ୍ରିୟ ଚାଷୀ ଭାଇ ଭଉଣୀମାନେ, ହରଡ଼ର ଉନ୍ନତ ଚାଉଳ କିସମଗୁଡ଼ିକ ହେଲା ପିଆର୍ଜି 167, ପିଆର୍ଜି 235, ଭିଏଲ୍ ଅରହର 1, ଟି ଅରହର ଇତ୍ୟାଦି। ହରଡ଼ର ଉନ୍ନତ ଓ ଡେରିରେ ଅମଳ ହେଉଥିବା କିସମଗୁଡ଼ିକ ହେଉଛି ଆଶା, ମାରୁତି, ଟିବିଆର୍ଜି 69, ପନ୍ଥ 7, ଜିଟି 104 ଇତ୍ୟାଦି। ଧାଡ଼ିରେ ବୁଣିବା ପାଇଁ ଏକର ପ୍ରତି ଚାଉଳ ଅମଳ ହେଉଥିବା କିସମରୁ 8 କିଲୋଗ୍ରାମ ଏବଂ ବିଳମ୍ବରେ ହେଉଥିବା କିସମ ପାଇଁ 6 କିଲୋଗ୍ରାମ ବିହନ ଆବଶ୍ୟକ ହୋଇଥାଏ। ବିହନକୁ ବୁଣିବା ଆଗରୁ 1 କିଲୋଗ୍ରାମ ହରଡ଼ ବିହନରେ 2 ଗ୍ରାମ କାର୍ବେଣ୍ଡାଜିମ୍ କିମ୍ବା 3 ଗ୍ରାମ କାର୍ବୋସ୍କିନ୍ ଓ ଥିରାମ୍ର ମିଳିତ ଔଷଧ ମିଶାଇ ବିହନ ବିଶୋଧନ କରନ୍ତୁ। ବିହନ ବୁଣିବାର 1 ଘଣ୍ଟା ପୂର୍ବରୁ ହରଡ଼କୁ ରାଇଜୋବିୟମ୍ ବୀଜାଣୁ କଲଚର 20 ଗ୍ରାମ ନେଇ 1 କିଲୋଗ୍ରାମ ବିହନରେ ଗୋଳାଇ ଉପଚାର କରନ୍ତୁ। ବର୍ତ୍ତମାନ ସମୟରେ ଆଖୁ ଫସଲରେ ସଳ କାଣ୍ଡବିନ୍ଧା ପୋକର ଆକ୍ରମଣ ଦେଖାଦେଇଥାଏ। ଆଖୁ ଫସଲରେ ସଳ କାଣ୍ଡବିନ୍ଧା ପୋକର ପରିଚାଳନା ପାଇଁ ଗ୍ରୀଷ୍ମ ଋତୁରେ ନିୟମିତ ଭାବରେ ଜଳସେଚନ କରନ୍ତୁ। ପୋକ ଓ ଅଣ୍ଡାପୁଞ୍ଜଗୁଡ଼ିକୁ ହାତରେ ଧରି ନଷ୍ଟ କରିଦିଅନ୍ତୁ। ଆକ୍ରାନ୍ତ ପିଲଗୁଡ଼ିକୁ ମାଟି ତଳୁ କାଟି ଦୂରରେ ନଷ୍ଟ କରିଦିଅନ୍ତୁ। ପ୍ରଥମଥର ହୁଡ଼ା ଟେକିବା ସମୟରେ ମାଟିରେ ଏକର ପ୍ରତି 10 କିଲୋଗ୍ରାମ ଫିପ୍ରୋନିଲ୍ ନାମକ ଦାନାଦାର କୀଟନାଶକ ପ୍ରୟୋଗ କରନ୍ତୁ। ବର୍ତ୍ତମାନ ସମୟରେ କଖାରୁ ଜାତୀୟ ପନିପରିବାରେ ଉଛୁର ପତ୍ରପୋଡ଼ା ରୋଗ ଦେଖାଦେବାର ସମ୍ଭାବନା ଅଛି। ଏହାର ନିରାକରଣ ପାଇଁ କାର୍ବେଣ୍ଡାଜିମ୍ 12% ସହିତ ମାଙ୍କୋଜେବ୍ 63% ଡବ୍ଲ୍ୟୁପି ମିଳିତ ଫିମ୍ପିନାଶକ 2 ଗ୍ରାମ ପ୍ରତି ଲିଟର ପାଣିରେ ମିଶାଇ ସିଞ୍ଚନ କରନ୍ତୁ। ସଜନା ଗଛରେ ଛୁଇଁବିନ୍ଧା ପୋକର ଦମନ ପାଇଁ ସାଇପରମେଥ୍ରିନ୍ 80 ଗ୍ରାମ ଏକର ପ୍ରତି 15 ଦିନ ଅନ୍ତରରେ 2 ଥର ପ୍ରୟୋଗ କରନ୍ତୁ।

0: ଏହି ମାସରେ ଖମ୍ବ ଆଳୁ ଲଗାଯାଏ। ଦେଶୀ ଆଳୁ ଶ୍ରୀକୀର୍ତ୍ତି, ଶ୍ରୀରୂପା, ହାତୀଖୋଜ, ଛୋଟ ଖମ୍ବ ଆଳୁ ଶ୍ରୀକଳା, ଧଳା ଖମ୍ବ ଆଳୁ ଶ୍ରୀ ଶୁଭ୍ରା, ଶ୍ରୀପ୍ରିୟା, ଶ୍ରୀଧନ୍ୟା ଆଦି କିସମ ଆମ ରାଜ୍ୟ ପାଇଁ ଉପଯୁକ୍ତ। ଏକ ଏକର ଜମି ପାଇଁ 8-10 କ୍ୱିଣ୍ଟାଲ ଖମ୍ବ ଆଳୁ ଦରକାର ହୁଏ। ଏହି ଖଣ୍ଡଗୁଡ଼ିକୁ 150-200 ଗ୍ରାମ ଓଜନର ମୁଣ୍ଡା ବିହନ ଆକାରରେ ଲଗାନ୍ତୁ। ଜମିକୁ ଗୁଣ୍ଡ ଚାଷ କରି ଧାଡ଼ିକୁ ଧାଡ଼ି 3 ଫୁଟ, ଗଛକୁ ଗଛ 3 ଫୁଟ ବ୍ୟବଧାନରେ ଗାତ ଖୋଳନ୍ତୁ। ଗୋବର ଖତ ଏବଂ ଜମି ଉପରେ ଉର୍ବର ମାଟି ସମ ପରିମାଣରେ ମିଶାଇ ଗାତଗୁଡ଼ିକୁ ପୂରଣ କରନ୍ତୁ। ଏକ ଏକର ପ୍ରତି 32 କିଲୋଗ୍ରାମ ଯବକ୍ଷାରିଧାନ ସାର, 24 କିଲୋଗ୍ରାମ ଫସ୍ଫରସ ସାର ଓ 32 କିଲୋଗ୍ରାମ ପଟାସ ସାର ପ୍ରୟୋଗ କରନ୍ତୁ। ଲଗାଇବା ବେଳେ ସମୁଦାୟ ସୁପର ଫସ୍ଫେଟ୍ ପ୍ରତି ମନ୍ଦାରେ ମାଟି ତଳେ ପ୍ରୟୋଗ କରନ୍ତୁ। ମନ୍ଦାରେ ଖମ୍ବ ଆଳୁ ବିହନକୁ 5-10 ସେଣ୍ଟିମିଟର ଗଭୀରରେ ପୋତନ୍ତୁ। ମୌସୁମୀ ବର୍ଷା ଆରମ୍ଭ ପୂର୍ବରୁ ଖମ୍ବ ଆଳୁ ଲଗା ହୋଇଥିଲେ ବିହନ ଲଗାହେବା ପରେ ମନ୍ଦାକୁ ଶୁଖିଲା ନଡ଼ା, ଡାଳପତ୍ର ବା ଘାସ ଦେଇ ଘୋଡ଼ାଇ ଦିଅନ୍ତୁ। କଦଳୀ ଗଛରେ ଘୁଣିପୋକ ବା ଶୁଣ୍ଢା ପୋକର ପରିଚାଳନା ପାଇଁ କଦଳୀ ବଗିଚାରେ ଏକର ପ୍ରତି 10ଟି କସ୍ମୋଲିଓର ଥିବା ସଙ୍ଗ ଆକର୍ଷକ ଯନ୍ତା ବସାନ୍ତୁ। ଗଛ ଲଗାଇବା ବେଳକୁ କନ୍ଦାଗୁଡ଼ିକୁ ଉଷୁମ ପାଣିରେ ବୁଡ଼ାଇ ତାପରେ ଲଗାନ୍ତୁ। ଗାତଗୁଡ଼ିକରେ 250 ଗ୍ରାମ ନିମ୍ବ ପିଡ଼ିଆ, 25-50 ଗ୍ରାମ ଯେକୌଣସି ଦାନାଦର କୀଟନାଶକ ଦେଇ ଲଗାନ୍ତୁ। ଏହି ପୋକର ଆକ୍ରମଣରୁ ରକ୍ଷା ପାଇବା ପାଇଁ ଆକ୍ରାନ୍ତ ଗଛକୁ କାଟି ଟିକି ଟିକି କରି ଖରାରେ ଶୁଖାଇ ଦିଅନ୍ତୁ। କଦଳୀ ବଗିଚାକୁ ସଦାସର୍ବଦା ସଫା ସୁତୁରା ରଖନ୍ତୁ। ଗଛ ପ୍ରତି 2 ମିଲିଲିଟର ଇମିଡାକ୍ଲୋପ୍ରିଡ୍, 30 SL ଇଞ୍ଜେକ୍ସନ କଣା ଉପରୁ 10 ସେଣ୍ଟିମିଟର ଛାଡ଼ି ତେର୍ଛାରେ ଗଛ କାଣ୍ଡରେ ଦିଅନ୍ତୁ। ଆମ୍ବ ଗଛରେ ଫଳମାଛିର ଉପଦ୍ରବ ଅଧିକ ଦେଖାଦେଲେ ଏହାର ନିରୀକ୍ଷଣ ତଥା ନିୟନ୍ତ୍ରଣ ପାଇଁ ଫଳମାଛି ଟ୍ରାପ୍ର ବ୍ୟବହାର କରନ୍ତୁ। ଯଦି ଫଳର ଅଗରେ କଳା ଦାଗ ଦେଖାଯାଏ ତାହେଲେ ଏହାର ନିୟନ୍ତ୍ରଣ ପାଇଁ 1% ବୋରାକ୍ ସିଞ୍ଚନ କରନ୍ତୁ।
1: ଚାଷୀ ଭାଇ ଓ ଭଉଣୀମାନଙ୍କ ପାଇଁ ମିଳିଥିବା ପାଣିପାଗର ପୂର୍ବାଭାସରୁ ଜଣାଯାଏ ଯେ ଆସନ୍ତା 24 ଘଣ୍ଟା ମଧ୍ୟରେ ଓଡ଼ିଶାର ଜିଲ୍ଲାଗୁଡ଼ିକର ଅଳ୍ପ କେତେକ ସ୍ଥାନରେ ସ୍ୱଚ୍ଚରୁ ମଧ୍ୟମ ଧରଣର ବର୍ଷା ବା ଘଡ଼ଘଡ଼ି ସହ ବର୍ଷା ହେବାର ସମ୍ଭାବନା ଅଛି। ସତର୍କ ସୂଚନାରୁ ଜଣାଯାଏ ଯେ ରାଜ୍ୟର ରାୟଗଡ଼ା, କୋରାପୁଟ ଏବଂ ମାଲକାନଗିରି ଜିଲ୍ଲାର ଗୋଟିଏ ଦୁଇଟି ସ୍ଥାନରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା ହେବା ସହ ଘଣ୍ଟାକୁ 50-60 କିଲୋମିଟର ବେଗରେ ପବନ ବହିବାର ସମ୍ଭାବନା ଅଛି। ଏହି ସମୟ ମଧ୍ୟରେ ଏହିସବୁ ଅଞ୍ଚଳରେ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଛି। କୋରାପୁଟ ଜିଲ୍ଲାର ଗୋଟିଏ ଦୁଇଟି ସ୍ଥାନରେ ପ୍ରବଳ ବର୍ଷା ହୋଇପାରେ। ରାଜ୍ୟର ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, ଜଗତସିଂହପୁର, କଟକ, ମୟୂରଭଞ୍ଜ, କୋରାପୁଟ, ଗଜପତି, ଗଞ୍ଜାମ, ପୁରୀ, ଖୋର୍ଦ୍ଧା, ନୟାଗଡ଼ ଜିଲ୍ଲାର କେତେକ ସ୍ଥାନରେ ପ୍ରବଳ ଗ୍ରୀଷ୍ମ ଅନୁଭୂତ ହେବା ସହ ଗୁଳୁଗୁଳି ମଧ୍ୟ ହୋଇପାରେ। ଶୁଣିଲେ ପାଣିପାଗର ସୂଚନା। ଶ୍ରୋତାବନ୍ଧୁମାନେ କାର୍ଯ୍ୟକ୍ରମ ଶୁଣିଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ସମୟ ବର୍ତ୍ତମାନ 6:55 ହେବାକୁ ଯାଉଛି। ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ସଂସ୍କୃତରେ ସମ୍ବାଦ ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ ଦିଲ୍ଲୀରୁ କିଛି କ୍ଷଣ ମଧ୍ୟରେ।
2: ସମ୍ପ୍ରତି ବାର୍ତ୍ତାଃ ଶ୍ରୂୟନ୍ତାମ୍ ପ୍ରବାଚିକା ସାଧନା ଶର୍ମା। ಅಥ ವಾರ್ತಃ ಪ್ರಧಾನಮಂತ್ರಿ ನರೇಂದ್ರ ಮೋದಿ ಅವದತ್ ಯತ್ ಆಧುನಿಕೆ ವಿಶ್ವಸ್ಮಿನ್ ಸಾಮುದ್ರಿಕ ಶಕ್ತಿಹಿ ರಾಷ್ಟ್ರಸ್ಯ ಸಾಮರಿಕ ಪ್ರಭಾವಸ್ಯ ಪ್ರಮುಖ ಆಧಾರ ಅಸ್ತಿ। ಕೋಲಕಾತಾಯಾಂ ಶ್ಯಾಮ ಪ್ರಸಾದ ಮುಖರ್ಜಿ ಜಲಪೋತ ಸ್ಥಾತ್ರಿ ತೇನ ಸ್ವದೇಶ ನಿರ್ಮಿತಃ ತ್ರಯಃ ನೌ ಸೈನಿಕ ಪೂತಃ ಐಎನ್ಎಸ್ ದುನಾಗಿರಿ, ಐಎನ್ಎಸ್ ಸಂಶೋಧಕಃ, ಐಎನ್ಎಸ್ ಅಗ್ರಯಶ್ಚ ಭಾರತೀಯ ನೌ ಸೇನಾಯೈ ಸಮರ್ಪಿತಃ।
3: ಐಎನ್ಎಸ್ ವಿಕ್ರಾಂತ್ ಸೇ ಲೇಕರ್ ಆಜ್ ತಕ್ ಕಿ ಯಾತ್ರಾ ಕೇವಲ ನಯೆ ಯುದ್ಧ ಪೋತೋ ಕಿ ಯಾತ್ರಾ ನಹೀ ಹೈ, ಯೇ ಭಾರತ್ ಕಿ ಬಢ್ತಿ ಆತ್ಮನಿರ್ಭರತಾ ಕಿ ಯಾತ್ರಾ ಭೀ ಹೈ। ಇನ್ಕಾ ನಿರ್ಮಾಣ ಭಾರತ್ ಮೇ ಹುವಾ ಹೈ, ಇನ್ಕಿ ಡಿಜೈನ್ ಭಾರತ್ ಮೇ ತಯಾರ್ ಹುಯಿ ಹೈ, ಇನ್ಕೆ ನಿರ್ಮಾಣ ಮೇ ಭಾರತೀಯ ಉದ್ಯೋಗೋ ಕಿ ಪ್ರತಿಭಾ ಲಗಿ ಹೈ, ಔರ್ ಯಹಿ ನಯೆ ಭಾರತ್ ಕಿ ಸಬ್ಸೆ ಬಡಿ ತಾಕತ್ ಹೈ।
2: ತೀನ ಉಕ್ತಂ ಯತ್ ಏತೇಷಾಂ ಪೋತಾನಾಂ ನಿರ್ಮಾಣೆ ದ್ವಿಶತಾಧಿಕಾಃ ಸೂಕ್ಷ್ಮ ಲಘು ಮಧ್ಯಮ ಉದ್ಯಮಾಃ ಯೋಗದಾನಂ ಅಕುರ್ವನ್। ಪ್ರಧಾನಮಂತ್ರಿ ನರೇಂದ್ರ ಮೋದಿ ಸಾಂಪ್ರತಿಕ ವರ್ಷಸ್ಯ ಅಂತಾರಾಷ್ಟ್ರೀಯ ಯೋಗ ದಿವಸಸ್ಯ ವೈಶ್ವಿಕ ಉತ್ಸವ ರೂಪೇಣ ಆಯೋಜನಾರ್ಥಂ ವಿಶ್ವಸ್ಯ ಜನ

ଭକ୍ତ କରିବାରେ ଯୁବପିଢ଼ିଙ୍କ ଭୂମିକା ଆଲୋଚନା କରିବେ ଡକ୍ଟର ଦ୍ୱିତୀ ଚନ୍ଦ୍ର ସାହୁ। ଜିଲ୍ଲା ହାଲଚାଲରେ ଶୁଣିବେ ଭଦ୍ରକ ଜିଲ୍ଲା ସମ୍ପର୍କରେ ରାତି 7:25ରେ ରାତି 7:30ରେ କୃଷି ସଂସାର ଏଥିରେ ଧାନ ଫସଲରେ ବିହନ ଜନିତ ରୋଗ ଓ ତା'ର ପ୍ରତିକାର ଏ ସମ୍ପର୍କରେ ଡକ୍ଟର ମନୋଜ କୁମାର ରାଉତଙ୍କ ସହ ଶୁଣିବେ ଆଲୋଚନା। ଓଡ଼ିଶୀ ଗୀତ ରାତି 8:30ରେ କଣ୍ଠଶିଳ୍ପୀ ଅଜୟ କୁମାର ଶତପଥୀ ରାତି 9:30ରେ ପବ୍ଲିକ୍ ସ୍ପିକ୍ ରିଲେ କରି ପ୍ରଚାର କରିବୁ ଆକାଶବାଣୀ ଦିଲ୍ଲୀରୁ। ରାତି 10:35ରେ ଶୁଣିବେ ପଣ୍ଡିତ ହରିପ୍ରସାଦ ଚୌରାସିଆଙ୍କ ପରିବେଷିତ ବଂଶୀବାଦନ। ଶୁଣିଲେ ଆମର ଆଜିର କାର୍ଯ୍ୟକ୍ରମର ସୂଚନା ଆକାଶବାଣୀ କଟକ। ପରବର୍ତ୍ତୀ କାର୍ଯ୍ୟକ୍ରମ ଆଞ୍ଚଳିକ ସମ୍ଭାଦ ଶୁଣିପାରିବେ ଟିକିଏ ପରେ।

0: ଆମ ପରମ୍ପରା, ଆମ କଳା ସଂସ୍କୃତି ଆକାଶବାଣୀ ହିଁ ରଖିଛି ସାଇତି।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ,
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ, ସବୁରି ଭାଷାରେ
1: କେବଳ ଆକାଶବାଣୀ।

ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ମଳୟରଞ୍ଜନ ମିଶ୍ର। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ତାମିଲନାଡୁର ତିରୁଭଲ୍ଲୁର୍ଠାରେ ଘଟିଥିବା ଆମୋନିଆ ଗ୍ୟାସ୍ ଲିକ୍ ଘଟଣାରେ ଦୁଃଖ ପ୍ରକାଶ କରିଛନ୍ତି। ଦୁର୍ଘଟଣାରେ ପ୍ରାଣ ହରାଇଥିବା ଏବଂ ଆହତଙ୍କ ମଧ୍ୟରେ କେତେକ ଓଡ଼ିଆ ଶ୍ରମିକ ଥିବାର ଆଶଙ୍କା କରାଯାଉଛି। ତେବେ ପରିସ୍ଥିତି ସମ୍ପର୍କରେ ସମ୍ପୂର୍ଣ୍ଣ ତଥ୍ୟ ସଂଗ୍ରହ କରିବା ପାଇଁ ରାଜ୍ୟ ସରକାର ତିନିଜଣ ବରିଷ୍ଠ ଅଧିକାରୀଙ୍କୁ ସେଠାକୁ ପଠାଇଛନ୍ତି। ତାମିଲନାଡୁର ପ୍ରଶାସନ ସହ ସମନ୍ୱୟ ମାଧ୍ୟମରେ ଘଟଣାରେ ପ୍ରଭାବିତ ଓଡ଼ିଆ ଶ୍ରମିକଙ୍କୁ ସମସ୍ତ ପ୍ରକାର ସହଯୋଗ ପ୍ରଦାନ କରିବାକୁ କମିଟି ସଦସ୍ୟଙ୍କୁ କୁହାଯାଇଛି। ଗ୍ୟାସ୍ ଲିକ୍ ଘଟଣାରେ 7 ଜଣଙ୍କର ମୃତ୍ୟୁ ହେବା ସହ 70ରୁ ଅଧିକ ଆହତ ହୋଇଥିବା ଜଣାପଡ଼ିଛି। ଜନବିଶ୍ୱାସ ଆଇନ 2026 ଦେଶବ୍ୟାପୀ କାର୍ଯ୍ୟକାରୀ ହୋଇଛି। ରାଷ୍ଟ୍ରପତିଙ୍କ ଅନୁମୋଦନ ପରେ କେନ୍ଦ୍ର ସରକାରଙ୍କ ପକ୍ଷରୁ ଏ ସଂକ୍ରାନ୍ତ ଗେଜେଟ୍ ବିଜ୍ଞପ୍ତି ପ୍ରକାଶ ପାଇଛି। ନୂତନ ଆଇନ ଅନୁଯାୟୀ ରେଳ ଆଇନ 1999 ବିଭିନ୍ନ ଧାରାରେ ସଂଶୋଧନ କରାଯାଇଛି। ଆଇନ ଉଲ୍ଲଂଘନ କ୍ଷେତ୍ରରେ ଜୋରିମାନା ରାଶି ବୃଦ୍ଧି କରାଯାଇଛି। ବେଆଇନ ରେଳଯାତ୍ରା କ୍ଷେତ୍ରରେ ଜୋରିମାନା ରାଶି 250 ଟଙ୍କାରୁ 500 ଟଙ୍କାକୁ ବୃଦ୍ଧି ହୋଇଛି। ବାରମ୍ଭାର ନିୟମ ଉଲ୍ଲଂଘନ କ୍ଷେତ୍ରରେ କାରାଦଣ୍ଡ ସହ 5,000 ଟଙ୍କା ପର୍ଯ୍ୟନ୍ତ ଜୋରିମାନା ଆଦାୟ କରାଯିବାକୁ ନୂତନ ଆଇନରେ ବ୍ୟବସ୍ଥା ରହିଛି। ଏକତା ମଧ୍ୟରେ ବିବିଧତା ହେଉଛି ଭାରତର ସର୍ବଶ୍ରେଷ୍ଠ ଶକ୍ତି ବୋଲି ରାଜ୍ୟପାଳ ଡକ୍ଟର ହରିବାବୁ କନ୍ଭମ୍ ପାଟି କହିଛନ୍ତି। ଲୋକଭବନର ନିୟୁ ଅଭିଷେକ ହଲ୍ରେ ଅନୁଷ୍ଠିତ ପଶ୍ଚିମବଙ୍ଗ ପ୍ରତିଷ୍ଠା ଦିବସ ସମାରୋହରେ ଯୋଗଦେଇ ରାଜ୍ୟପାଳ କହିଛନ୍ତି, ପ୍ରତ୍ୟେକ ଭାଷା, ସଂସ୍କୃତି, ପରମ୍ପରା ଏବଂ ଗୋଷ୍ଠୀ ଦେଶର ଏକତା ମଧ୍ୟରେ ବିବିଧତାକୁ ସମୃଦ୍ଧ କରୁଛି। ଏହି ଅବସରରେ ପଶ୍ଚିମବଙ୍ଗର ଐତିହ୍ୟ ସଂସ୍କୃତି ଉପରେ ଆଧାରିତ ଏକ ଅଡିଓ ଭିଜୁଆଲ୍ ପ୍ରଦର୍ଶିତ ହୋଇଥିଲା। ରାଜ୍ୟରେ ଜାରି ରହିଥିବା ସ୍ୱତନ୍ତ୍ର ସଘନ ଭୋଟର ତାଲିକା ସଂଶୋଧନ ପ୍ରକ୍ରିୟାରେ ଗତକାଲି ସୁଦ୍ଧା ମୋଟ 99.75% ଅର୍ଥାତ୍ 3,33,15,000

0: 2897 ଜଣଙ୍କୁ ପରିଗଣନା ଫର୍ମ ବଣ୍ଟନ କରାଯାଇଛି। ସଂଗୃହୀତ ହୋଇଥିବା ମୋଟ ଫର୍ମ ମଧ୍ୟରୁ 2,71,31,312 ଜଣଙ୍କର ଡିଜିଟାଇଜେସନ୍ କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇଥିବା ରାଜ୍ୟ ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟରୁ ସୂଚନା ମିଳିଛି। ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ଆର୍ଏସ୍ ଗୋପାଳନ୍ ଗତକାଲି ଭୁବନେଶ୍ୱର ମହାନଗର ନିଗମ ଅନ୍ତର୍ଗତ ବିଭିନ୍ନ ଡିଜିଟାଇଜେସନ୍ କେନ୍ଦ୍ର ପରିଦର୍ଶନ କରି ପରିସ୍ଥିତିର ସମୀକ୍ଷା କରିଛନ୍ତି। ଆସନ୍ତା 28 ତାରିଖକୁ ସମସ୍ତ ପ୍ରକ୍ରିୟାର ଶେଷ ଦିବସ ଭାବେ ଧାର୍ଯ୍ୟ କରାଯାଇଛି। ରାଜ୍ୟରେ ଅପେକ୍ଷାରତ ଭତ୍ତା ହିତାଧିକାରୀଙ୍କ ମଧ୍ୟରୁ 91%ରୁ ଅଧିକଙ୍କୁ ଭତ୍ତା ପ୍ରଦାନ କରାଯାଇ ସାରିଲାଣି ବୋଲି ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ କହିଛନ୍ତି। ଚଳିତ ଆର୍ଥିକ ବର୍ଷରେ ଜାତୀୟ ସାମାଜିକ ସହାୟତା କାର୍ଯ୍ୟକ୍ରମକୁ ଏନ୍ଏସ୍ଏସ୍ ପର୍ସ ପ୍ଲାଟଫର୍ମ ମାଧ୍ୟମରେ କାର୍ଯ୍ୟକାରୀ କରିବାକୁ ସରକାର ଲକ୍ଷ୍ୟ ରଖିଥିବା ମନ୍ତ୍ରୀ ଶ୍ରୀ ଗଣ୍ଡ ସୂଚନା ଦେଇଛନ୍ତି। ୟୁଜିସି ନେଟ୍ 2026 ପରୀକ୍ଷା ଆଜିଠାରୁ ଆରମ୍ଭ ହେଉଛି। ଜାତୀୟ ପରୀକ୍ଷଣ ସଂସ୍ଥା ଏନ୍ଟିଏ ପକ୍ଷରୁ ହୋଇଥିବା ଏହି କମ୍ପ୍ୟୁଟର ଆଧାରିତ ସିବିଟି ମୋଡ୍ ପରୀକ୍ଷା ଆସନ୍ତା 30 ତାରିଖ ପର୍ଯ୍ୟନ୍ତ ଜାରି ରହିବ। ପ୍ରତ୍ୟେକ ଦିନ 2 ସିଫ୍ଟରେ ଏହି ପରୀକ୍ଷା କରାଯିବ। କନିଷ୍ଠ ଗବେଷକ ଫେଲୋସିପ୍, ଜେଆର୍ଏଫ୍, ଆସିଷ୍ଟାଣ୍ଟ ପ୍ରଫେସର ପଦବୀ ଏବଂ ପିଏଚ୍ଡି ପାଠ୍ୟକ୍ରମରେ ପ୍ରବେଶ ପାଇଁ ଏହି ପରୀକ୍ଷା ଅନୁଷ୍ଠିତ ହେଉଛି। ଏନ୍ଟିଏ ୱେବ୍ସାଇଟ୍ରେ ପରୀକ୍ଷା ପାଇଁ ଆଡ୍ମିଟ୍ କାର୍ଡ ଉପଲବ୍ଧ ରହିଛି। ତେବେ ପରୀକ୍ଷା ପୂର୍ବରୁ ପ୍ରଦତ୍ତ ସମସ୍ତ ବିବରଣୀକୁ ସମ୍ପୂର୍ଣ୍ଣ ଭାବେ ପଢ଼ି ଅବଗତ ହେବାକୁ ଏନ୍ଟିଏ ପରାମର୍ଶ ଦେଇଛି। ରାଜ୍ୟରେ ବିଦ୍ୟୁତ୍ଜନିତ ଦୁର୍ଘଟଣାକୁ ପ୍ରତିହତ କରିବା ଏବଂ ସୁରକ୍ଷା ସମ୍ପର୍କିତ ନିର୍ଦ୍ଦେଶାବଳୀ କଡ଼ାକଡ଼ି ପାଳନ କରିବା ଲକ୍ଷ୍ୟ ନେଇ ସରକାରଙ୍କ ପକ୍ଷରୁ ପଦକ୍ଷେପ ଗ୍ରହଣ କରାଯାଇଛି। ରାଜ୍ୟ ଗ୍ରିଡ୍ ସହିତ ନୂତନ କିମ୍ବା ନବୀକରଣୀୟ ବିଦ୍ୟୁତ୍ ଲାଇନ୍ ସଂଯୋଗୀକରଣ ଏବଂ ସୁରକ୍ଷା ଯାଞ୍ଚ ପ୍ରକ୍ରିୟାକୁ ଅଧିକ ସରଳ ତଥା ସୁବ୍ୟବସ୍ଥିତ ଲକ୍ଷ୍ୟ ନେଇ ଶକ୍ତି ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। କେନ୍ଦ୍ରୀୟ ବିଦ୍ୟୁତ୍ ପ୍ରାଧିକରଣ ନିୟମାବଳୀ 2023 ଅଧୀନରେ ରାଜ୍ୟ ସରକାର ଏହି ନୂତନ ନିୟମାବଳୀ ଲାଗୁ କରିଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି ଆଜି ବନ୍ଦ ରହିବ। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ କେତେକ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ ହେତୁ ଜନଶୁଣାଣି ବନ୍ଦ ରହିବା ନେଇ ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି। ପରବର୍ତ୍ତୀ ଅଭିଯୋଗ ଶୁଣାଣିର ତାରିଖ ଗଣମାଧ୍ୟମ ଦ୍ୱାରା ସୂଚାଇ ଦିଆଯିବ ବୋଲି ବିଭାଗ କହିଛି। ଗୁଜରାଟର ଅହମ୍ମଦାବାଦଠାରେ ଅନୁଷ୍ଠିତ ଜାତୀୟ ବରିଷ୍ଠ ସନ୍ତରଣ ପ୍ରତିଯୋଗିତାରେ ମହିଳା 4x100 ମିଟର ମିଡିଲେ ରିଲେରେ ଓଡ଼ିଶା ଦଳକୁ ରୌପ୍ୟ ପଦକ ମିଳିଛି। ଏହି ପ୍ରତିଯୋଗିତାରେ ମହିଳା 100 ଏବଂ 200 ମିଟର ବ୍ୟାକ୍ଷ୍ଟ୍ରୋକ୍ରେ ଓଡ଼ିଶାର ପ୍ରତ୍ୟାଶା ରାୟ ସ୍ୱର୍ଣ୍ଣ ଏବଂ 50 ମିଟର ବ୍ୟାକ୍ଷ୍ଟ୍ରୋକ୍ରେ ବ୍ରୋଞ୍ଜ ପଦକ ଜିତିଛନ୍ତି। ଉତ୍ତର ବଙ୍ଗୋପସାଗରରେ ଆସନ୍ତା 15 ଦିନ ମଧ୍ୟରେ 2 ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି। ପାଣିପାଗ ବିଜ୍ଞାନ କେନ୍ଦ୍ରର ସୂଚନା ଅନୁଯାୟୀ ଏହାର ପ୍ରଭାବରେ ମୌସୁମୀ ବାୟୁ ଆହୁରି ସକ୍ରିୟ ହେବା ସହ ରାଜ୍ୟରେ ବର୍ଷାର ପରିମାଣ ବୃଦ୍ଧି ପାଇବ। ଆସନ୍ତା 24 ଘଣ୍ଟା ମଧ୍ୟରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା ହେବା ନେଇ ପ୍ରାୟ ସମସ୍ତ ଜିଲ୍ଲାକୁ ସତର୍କ ସୂଚନା ଜାରି କରାଯାଇଛି। ଅପରପକ୍ଷରେ ରାଜ୍ୟରେ ଗତକାଲି ପ୍ରାୟ ସମସ୍ତ ସ୍ଥାନର ତାପମାତ୍ରା 40 ଡିଗ୍ରୀ ସେଲ୍ସିୟସ୍ ତଳେ ରହିଥିଲା। ଆଞ୍ଚଳିକ ସମ୍ବାଦ ବର୍ତ୍ତମାନ ପାଇଁ ଏତିକିରେ ଶେଷ ହେଲା। ଆମର ପରବର୍ତ୍ତୀ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ଅପରାହ୍ନ 2:32ରେ।
1: ଆମର ସ୍ୱାସ୍ଥ୍ୟରେ ଶୁଣନ୍ତୁ ଉଚ୍ଚ ରକ୍ତଚାପ ଓ ମସ୍ତିଷ୍କଘାତ ଆଲୋଚନା କରିଛନ୍ତି ଡକ୍ଟର ସୁଧାଂଶୁ ଶେଖର ମିଶ୍ର।
2: ଆମ ଶରୀର ମଧ୍ୟରେ ରକ୍ତ ଏକ ଆବଦ୍ଧ ପ୍ରଣାଳୀ ମଧ୍ୟରେ ପ୍ରବାହିତ ହୁଏ। ହୃତ୍ପିଣ୍ଡର ସଂକୋଚନ ଯୋଗୁଁ ଧମନୀ ମଧ୍ୟ ଦେଇ ରକ୍ତ ଶରୀରର ପ୍ରତ୍ୟେକ କୋଣ ଅନୁକୋଣକୁ ପ୍ରବାହିତ ହୋଇଥାଏ। ଏହି ପ୍ରବାହ ଧମନୀର ପାର୍ଶ୍ୱବେଷ୍ଟନୀ ଉପରେ ଏକ ଚାପ ପ୍ରୟୋଗ କରିଥାଏ। ଧମନୀର ପାର୍ଶ୍ୱବେଷ୍ଟନୀର ନମନୀୟତା ବୟସ ବଢ଼ିବା ସଙ୍ଗେ ସଙ୍ଗେ କ୍ରମଶଃ ହ୍ରାସ ପାଏ, ତେଣୁ ରକ୍ତର ଚାପ ମଧ୍ୟ ସେହି ଅନୁପାତରେ ବୃଦ୍ଧି ପାଏ। କେତେକ ଚର୍ବିଜାତୀୟ ପଦାର୍ଥ ରକ୍ତନଳୀର ଭିତର ପାଖରେ ଜମିଯିବାରୁ ରକ୍ତନଳୀର ଗୋଲେଇ ସଙ୍କୁଚିତ ହୋଇଥାଏ। ଏହିସବୁ କାରଣରୁ ରକ୍ତଚାପ ବଢ଼ିଯାଏ। ମସ୍ତିଷ୍କ ମଧ୍ୟରେ ଥିବା ଅତି ସୂକ୍ଷ୍ମ ଧମନୀ ସବୁ ଅଧିକ ଚାପ ସହି ନପାରି ଫାଟିଯାଆନ୍ତି। ମସ୍ତିଷ୍କର ସ୍ନାୟୁତନ୍ତୁ ମଧ୍ୟରେ ରକ୍ତକ୍ଷରଣ ହୁଏ ଏବଂ ଏହା ପାର୍ଶ୍ୱସ୍ଥ ସ୍ନାୟୁକୋଷଗୁଡ଼ିକୁ ଚିପିଦିଏ। ଯଦି ରକ୍ତକ୍ଷରଣ ଅଧିକ ହୁଏ, ଏହା ଏକ ପାର୍ଶ୍ୱର ମସ୍ତିଷ୍କକୁ ବିପରୀତ ପାର୍ଶ୍ୱକୁ ଠେଲିଦିଏ, ଯାହାଫଳରେ ମୃତ୍ୟୁ ଘଟିପାରେ। ଅନେକ ସମୟରେ ରକ୍ତ ମସ୍ତିଷ୍କ ପ୍ରକୋଷ୍ଠ ମଧ୍ୟରେ ଥିବା ମସ୍ତିଷ୍କ ସୁଷୁମ୍ନା ରସରେ ମିଶିଯାଏ, ଫଳରେ ଏହା ମସ୍ତିଷ୍କ ସୁଷୁମ୍ନା ରସର ପ୍ରବାହ ଏବଂ ସମ୍ମିଶ୍ରଣରେ ବ୍ୟାଘାତ ସୃଷ୍ଟି କରେ। ଫଳରେ ଏହା ଜମି ରହି ମସ୍ତିଷ୍କ ମଧ୍ୟରେ ଅଧିକ ଚାପ ସୃଷ୍ଟି କରେ ଏବଂ ରୋଗୀର ଆରୋଗ୍ୟ ଲାଭରେ ବାଧା ସୃଷ୍ଟି କରେ। ମସ୍ତିଷ୍କ ମଧ୍ୟରେ କ୍ଷରିତ ରକ୍ତ କ୍ରମଶଃ ସଙ୍କୁଚିତ ହୁଏ। କେତେକ ବୃହଦାକାୟ କୋଷ କ୍ଷରିତ ରକ୍ତର ଅଂଶଗୁଡ଼ିକୁ କ୍ରମେ କ୍ରମେ ଭକ୍ଷଣ କରି ସେହି ସ୍ଥାନରୁ ଅପସାର

0: କରିଥାନ୍ତି। ପ୍ରାୟ 4-6 ମାସ ମଧ୍ୟରେ ଏହା ପୂର୍ବାବସ୍ଥାର ନିକଟତର ହୁଏ। ମସ୍ତିଷ୍କ ମଧ୍ୟରେ ରକ୍ତସ୍ରାବର ପରିମାଣ ଓ ସ୍ଥାନ ଉପରେ ରୋଗର ଲକ୍ଷଣ ଏବଂ ଅଗ୍ରଗତି ନିର୍ଭର କରେ। ଅର୍ଦ୍ଧାଧିକ ସ୍ଥଳରେ ପୁଟାମେନ୍ ଏବଂ ନିକଟବର୍ତ୍ତୀ ଇଣ୍ଟରନାଲ୍ କ୍ୟାପ୍ସୁଲ୍ରେ ରକ୍ତକ୍ଷରଣ ହୁଏ। ଟେମ୍ପୋରାଲ୍ ପ୍ୟାରାଇଟାଲ୍ ଏବଂ ଫ୍ରଣ୍ଟାଲ୍ ଲୋବ୍ର ଶ୍ୱେତ ସ୍ତରରେ ଥାଲାମସ୍, ପନ୍ସ ବା ଅନୁମସ୍ତିଷ୍କରେ ମଧ୍ୟ ରକ୍ତସ୍ରାବ ହୋଇପାରେ। ମୋଟା, ଅତିପୁଷ୍ଟ ଏବଂ ଉଚ୍ଚ ରକ୍ତଚାପ ବିଶିଷ୍ଟ ଜଣେ ପୁରୁଷ ବ୍ୟକ୍ତି ହଠାତ୍ ଅଚେତ ହୋଇଗଲେ ମସ୍ତିଷ୍କର ରକ୍ତସ୍ରାବ ବୋଲି ସନ୍ଦେହ କରାଯାଏ। ବେଳେବେଳେ ଏହି ରକ୍ତକ୍ଷରଣ ଧୀରେ ଧୀରେ ହେଲେ ରୋଗର ଲକ୍ଷଣ ଦେଖାଦେବାକୁ ପ୍ରାୟ 24 ଘଣ୍ଟା ଲାଗିଯାଏ। ମସ୍ତିଷ୍କର ସୁପ୍ତ ଅଞ୍ଚଳର ଛୋଟ ଛୋଟ ରକ୍ତସ୍ରାବ ହେଲେ ତାହା ଜଣା ନ ପଡ଼ିପାରେ। ଉଚ୍ଚ ରକ୍ତଚାପ ଜନିତ ମସ୍ତିଷ୍କର ରକ୍ତସ୍ରାବ କୃଷ୍ଣକାୟମାନଙ୍କଠାରେ ଅଧିକ ଦେଖାଯାଏ। ଏହା ସାଧାରଣତଃ ବ୍ୟକ୍ତିର ଜାଗ୍ରତ ଅବସ୍ଥାରେ ହୁଏ। ଉଚ୍ଚ ରକ୍ତଚାପ ଯେକୌଣସି କାରଣରୁ ହୋଇପାରେ, ଯଥା କିଡ୍ନିର ରୋଗ, ଅନ୍ତଃସ୍ରାବୀ ଗ୍ରନ୍ଥିମାନଙ୍କର ଅସନ୍ତୁଳିତ କ୍ଷରଣ, ଗର୍ଭଜନିତ ବିଷକ୍ରିୟା ଅଥବା ଭୀଷଣ ଉତ୍ତେଜନା। ରକ୍ତକ୍ଷରଣ ଅଧିକ ହେଲେ ବ୍ୟକ୍ତି ଅଚେତ ହୋଇଯାଏ, ଶରୀରର ଅର୍ଦ୍ଧେକ ଅଚଳ ହୋଇଯାଏ ଏବଂ ଦେଖୁ ଦେଖୁ ଏହା ବଢ଼ିବାରେ ଲାଗେ। ଅନ୍ୟ କେତେକ ରୋଗୀ କେବଳ ମୁଣ୍ଡ ବ୍ୟଥା ବା ମୁଣ୍ଡ ଭିତରେ ଏକ ଅସାଧାରଣ ଅନୁଭୂତି ହେବାର କହନ୍ତି। କିଛି ମିନିଟ୍ ମଧ୍ୟରେ ମୁହଁ ବଙ୍କା ହୋଇଯାଏ, କଥା କହିବା ବାଧାପ୍ରାପ୍ତ ହୁଏ, ଗୋଡ଼ ଓ ହାତ ଦୁର୍ବଳ ହୋଇଯାଏ, ଆଖି ଦୁଇଟି ବିପରୀତ ଦିଗକୁ ବୁଲିଯାଏ। କ୍ରମେ କ୍ରମେ ରୋଗୀଟି ଅଚେତନ ଅବସ୍ଥା ଆଡ଼କୁ ଯାଏ। ନିଶ୍ୱାସ ପ୍ରଶ୍ୱାସର ଅନିୟମିତତା ଦେଖାଯାଏ ଏବଂ ରୋଗୀଟି ବିଚଳିତ ହୁଏ। ସେ କ୍ଷେତ୍ରରେ ମୁଣ୍ଡ ବ୍ୟଥା ନ ହୋଇ କେବଳ ହାତ ବା ଗୋଡ଼ ଦୁର୍ବଳ ହୋଇପାରେ। ରକ୍ତଚାପ ଜନିତ ମସ୍ତିଷ୍କର ରକ୍ତସ୍ରାବରେ ମୁଣ୍ଡ ବ୍ୟଥା ଏବଂ ବାନ୍ତି ପ୍ରାୟ ହୋଇଥାଏ। କେବଳ ଶତକଡ଼ା 10 ଭାଗ କ୍ଷେତ୍ରରେ ବାତ ମାରିପାରେ। ଅଣ୍ଟାରେ ଛୁଞ୍ଚି ଫୋଡ଼ି ମସ୍ତିଷ୍କ ସୁଷୁମ୍ନା ରସ ସଂଗ୍ରହ କରି ତାହାର ପରୀକ୍ଷା କଲେ ମସ୍ତିଷ୍କର ରକ୍ତସ୍ରାବ ହୋଇଥିବା ଜଣାପଡ଼େ। ତୁରନ୍ତ ଚିକିତ୍ସା ଦ୍ୱାରା ରୋଗୀର ଜୀବନ ରକ୍ଷା ସମ୍ଭବ। ରକ୍ତଚାପର ନିୟନ୍ତ୍ରଣ, ଶ୍ୱାସକ୍ରିୟା, ହୃଦ୍ଯନ୍ତ୍ର ତଥା ମସ୍ତିଷ୍କ ମଧ୍ୟସ୍ଥ ଚାପର ସନ୍ତୁଳନ ଏହି ରୋଗର ଚିକିତ୍ସା ଅଟେ। କେତେକ ସ୍ଥଳରେ ଅସ୍ତ୍ରୋପଚାରର ଆବଶ୍ୟକତା ମଧ୍ୟ ପଡ଼େ। ରକ୍ତଚାପର ଅତ୍ୟଧିକ ହ୍ରାସ ଘଟିଲେ ମସ୍ତିଷ୍କର ରକ୍ତ ସଞ୍ଚାଳନ ବାଧାପ୍ରାପ୍ତ ହୁଏ। ପରୀକ୍ଷା ଦ୍ୱାରା ଜଣାଯାଇଛି ଯଦି ମସ୍ତିଷ୍କର ରକ୍ତ ସଞ୍ଚାଳନ 3 ମିନିଟ୍ରୁ ଅଧିକ ସମୟ ବନ୍ଦ ହୋଇଯାଏ ତେବେ ସ୍ନାୟୁକୋଷଗୁଡ଼ିକ ମରିଯାଆନ୍ତି ଏବଂ ମସ୍ତିଷ୍କ ସମ୍ପୂର୍ଣ୍ଣ କାର୍ଯ୍ୟହୀନ ହୋଇପଡ଼େ, ରୋଗୀ ଅଚେତ ହୋଇଯାଏ। ରକ୍ତଚାପ ଅଳ୍ପ ହ୍ରାସ ଘଟିଲେ ମୁଣ୍ଡ ବୁଲାଏ, କାମ କରିବାକୁ ଆଗ୍ରହ ଏବଂ ସ୍ଥିରତା ଆସେ ନାହିଁ।
1: ଆମର ସ୍ୱାସ୍ଥ୍ୟରେ ଶୁଣୁଥିଲେ ଉଚ୍ଚ ରକ୍ତଚାପ ଓ ମସ୍ତିଷ୍କଘାତ। ଆଲୋଚନା କରିଥିଲେ ଡକ୍ଟର ସୁଧାଂଶୁ ଶେଖର ମିଶ୍ର। ଆକାଶବାଣୀ କଟକ, ସମୟ ବର୍ତ୍ତମାନ 7:15 ଶୁଣନ୍ତୁ ଓଡ଼ିଆରେ ସମ୍ବାଦ।
2: ସମ୍ବାଦ ପଢୁଛନ୍ତି ସତ୍ୟବ୍ରତ ବେହୁରା। ମଧ୍ୟପ୍ରଦେଶର କୁନୋ ଜାତୀୟ ଉଦ୍ୟାନ ପରିଦର୍ଶନ କରି ଆଜି ଚିତା ପୁନରୁଦ୍ଧାର ପ୍ରକଳ୍ପର ପ୍ରଗତି ସମୀକ୍ଷା କରିବେ ରାଷ୍ଟ୍ରପତି। ନୂଆଦିଲ୍ଲୀରେ ଆଜିଠାରୁ ଆରମ୍ଭ ହେବ ବ୍ରିକ୍ସ ଜାତୀୟ ସୁରକ୍ଷା ପରାମର୍ଶଦାତା ସମ୍ମିଳନୀ। ପଶ୍ଚିମ ଏସିଆ ପରିସ୍ଥିତିର ସମାଧାନ ପାଇଁ ଆମେରିକା ଓ ଇରାନ୍ ମଧ୍ୟରେ ଉଚ୍ଚସ୍ତରୀୟ ଆଲୋଚନା ଜାରି। ଏନ୍ଟିଏ ପକ୍ଷରୁ ଆଜିଠାରୁ ଆରମ୍ଭ ହେଉଛି ୟୁଜିସି ନେଟ୍ ପରୀକ୍ଷା। ଏବଂ ଓଡ଼ିଶା ସମେତ ଦେଶର କେତେକ ରାଜ୍ୟରେ ଆଜି ପ୍ରବଳ ବର୍ଷା ସମ୍ଭାବନା ନେଇ ସତର୍କ ସୂଚନା ଜାରି କଲା ପାଣିପାଗ ବିଭାଗ। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆଜି ମଧ୍ୟପ୍ରଦେଶର ସେଓପୁର ଜିଲ୍ଲାସ୍ଥିତ କୁନୋ ଜାତୀୟ ଉଦ୍ୟାନକୁ ଗସ୍ତ କରିବେ। ଗସ୍ତକାଳରେ ରାଷ୍ଟ୍ରପତି ଚିତା ପୁନରୁଦ୍ଧାର ପ୍ରକଳ୍ପର ପ୍ରଗତି ନେଇ ସମୀକ୍ଷା କରିବେ ବୋଲି ଜଣାପଡ଼ିଛି। ଏହି ଅବସରରେ ରାଷ୍ଟ୍ରପତି ଶ୍ରୀମତୀ ମୁର୍ମୁ ଚିତାବାଘଙ୍କ ଯତ୍ନ ନେଉଥିବା ସହଯୋଗୀ ବନ କର୍ମଚାରୀ ଏବଂ ସ୍ଥାନୀୟ ବାସିନ୍ଦାଙ୍କ ସହ ଆଲୋଚନା କରିବାର କାର୍ଯ୍ୟସୂଚୀ ରହିଛି। ଗସ୍ତ ପରେ ରାଷ୍ଟ୍ରପତି ନୂଆଦିଲ୍ଲୀ ପ୍ରତ୍ୟାବର୍ତ୍ତନ କରିବେ। ଗତକାଲି ରାଷ୍ଟ୍ରପତି ଚିତା ନିୟନ୍ତ୍ରଣ କେନ୍ଦ୍ର ପରିଦର୍ଶନ କରି ସରକାରଙ୍କ ଦ୍ୱାରା ଆରମ୍ଭ କରାଯାଇଥିବା ଚିତା ପ୍ରକଳ୍ପ ସମ୍ପର୍କିତ ପ୍ରଦର୍ଶନୀ ଦେଖିଥିଲେ। ସୂଚନା ଅନୁଯାୟୀ ଭାରତରେ ଏବେ 52 ଚିତାବାଘ ଥିବାବେଳେ କୁନୋ ଜାତୀୟ ଉଦ୍ୟାନରେ 49 ଚିତାବାଘ ଅଛନ୍ତି। ରାଷ୍ଟ୍ରପତିଙ୍କୁ ବନ ବିଭାଗ ପକ୍ଷରୁ କୁନୋ ଜାତୀୟ ଉଦ୍ୟାନରେ ପଶୁପକ୍ଷୀଙ୍କ ନିମନ୍ତେ ଗ୍ରହଣ କରାଯାଇଥିବା ପଦକ୍ଷେପ ସମ୍ପର୍କରେ ବିସ୍ତୃତ ସୂଚନା ପ୍ରଦାନ କରାଯାଇଥିଲା। ନୂଆଦିଲ୍ଲୀରେ ଆଜିଠାରୁ ବ୍ରିକ୍ସ ଜାତୀୟ ସୁରକ୍ଷା ପରାମର୍ଶଦାତାଙ୍କ ଦୁଇଦିନିଆ ସମ୍ମିଳନୀ ଆରମ୍ଭ ହେଉଛି। ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଦୋଭାଲ ସମ୍ମିଳନୀରେ ଅଧ୍ୟକ୍ଷତା କରିବେ। 11 ଦେଶର ଜାତୀୟ ସୁରକ୍ଷା ପରାମର୍ଶଦାତାମାନେ ଏହି ସମ୍ମିଳନୀରେ ଯୋଗଦେବେ। ସେହି ଦେଶଗୁଡ଼ିକ ହେଉଛି

ବ୍ରାଜିଲ୍, ଚୀନ୍, ଇଜିପ୍ଟ, ଇଥୋପିଆ, ଇଣ୍ଡୋନେସିଆ, ଇରାନ, ରୁଷ, ସାଉଦି ଆରବ, ଦକ୍ଷିଣ ଆଫ୍ରିକା ଏବଂ ୟୁନାଇଟେଡ୍ ଆରବ ଏମିରେଟ୍ସ ସମ୍ମିଳନୀରେ ଆଜିର ବିଶ୍ୱରେ ଦେଖାଦେଉଥିବା ଅଣପାରମ୍ପରିକ ସୁରକ୍ଷା ଆହ୍ୱାନଗୁଡ଼ିକ ବିଷୟରେ ଆଲୋଚନା କରାଯାଇ ଏହାକୁ ପ୍ରତିହତ କରିବା ଦିଗରେ ନୂତନ ପ୍ରଯୁକ୍ତିବିଦ୍ୟାର ବ୍ୟବହାର ସମ୍ପର୍କରେ ଆଲୋକପାତ କରାଯିବ। ବିଭିନ୍ନ ଦେଶର ପ୍ରତିନିଧିମାନେ ସାଇବର ସୁରକ୍ଷା, ଡିଜିଟାଲ୍ ଆହ୍ୱାନ ଏବଂ କୃତ୍ରିମ ବୁଦ୍ଧିମତା ପରିଚାଳିତ ଆହ୍ୱାନଗୁଡ଼ିକ ଉପରେ ବିସ୍ତୃତ ଭାବେ ମତ ବିନିମୟ କରିବେ। କିଛିଦିନ ପୂର୍ବରୁ ବ୍ରିକ୍ସ ଯୁଗ୍ମ କାର୍ଯ୍ୟକାରୀ ଗୋଷ୍ଠୀ ପକ୍ଷରୁ ଆତଙ୍କବାଦ ବିରୋଧୀ ଓ ସୁରକ୍ଷା ସମ୍ବନ୍ଧୀୟ ଆଲୋଚନା ପୃଷ୍ଠଭୂମିରେ ଗ୍ରହଣ କରାଯାଇଥିବା ପ୍ରସଙ୍ଗଗୁଡ଼ିକ ନେଇ ମତ ବିନିମୟ ହେବାର କାର୍ଯ୍ୟକ୍ରମ ରହିଛି। ଆନ୍ତର୍ଜାତିକ ଯୋଗ ଦିବସ 2026କୁ ବିଶ୍ୱସ୍ତରରେ ସଫଳ ଭାବେ ପାଳନ କରାଯାଇଥିବାରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସନ୍ତୋଷ ବ୍ୟକ୍ତ କରିଛନ୍ତି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ପ୍ରଧାନମନ୍ତ୍ରୀ କହିଛନ୍ତି, ଉତ୍ତମ ସ୍ୱାସ୍ଥ୍ୟ ପାଇଁ ବିଭିନ୍ନ ଦେଶର ବିଭିନ୍ନ ବର୍ଗର ଜନସାଧାରଣ ଯୋଗାଭ୍ୟାସରେ ଭାଗ ନେଇଥିଲେ। ପଶ୍ଚିମ ଏସିଆରେ ସୃଷ୍ଟ ପରିସ୍ଥିତିକୁ ଶେଷ କରିବା ଏବଂ ଉଭୟ ଦେଶ ମଧ୍ୟରେ ହୋଇଥିବା ମଧ୍ୟବର୍ତ୍ତୀକାଳୀନ ଚୁକ୍ତିକୁ ପୂର୍ଣ୍ଣ ରୂପ ଦେବା ଉଦ୍ଦେଶ୍ୟରେ ଗତକାଲିଠାରୁ ସ୍ୱିଜରଲ୍ୟାଣ୍ଡର ବର୍ଜେନ୍ଷ୍ଟକ୍ଠାରେ ଆମେରିକା ଏବଂ ଇରାନ୍ ପ୍ରତିନିଧିମାନଙ୍କ ମଧ୍ୟରେ ଉଚ୍ଚସ୍ତରୀୟ ଆଲୋଚନା ଆରମ୍ଭ ହୋଇଛି। ଆମେରିକା ଉପରାଷ୍ଟ୍ରପତି ଜେଡି ଭାନ୍ସ ଆମେରିକୀୟ ପ୍ରତିନିଧି ଦଳର ନେତୃତ୍ୱ ନେଉଥିବାବେଳେ ଇରାନ୍ର ବାଚସ୍କତି ମହମ୍ମଦ ବାଘେର ଘାଲିବାଫ୍ ଏବଂ ବୈଦେଶିକ ମନ୍ତ୍ରୀ ଆବାସ ଆରଗଛି ଇରାନୀ ପ୍ରତିନିଧି ଦଳ ପକ୍ଷରୁ ପ୍ରତିନିଧିତ୍ୱ କରୁଛନ୍ତି। ଆଲୋଚନାରେ କତ୍ତାର ଏବଂ ପାକିସ୍ତାନ ମଧ୍ୟସ୍ଥତା କରୁଥିବା ଜଣାପଡ଼ିଛି। ବୈଠକ ପୂର୍ବରୁ ତେହେରାନ ଇସ୍ରାଏଲ୍ର ଲେବାନନ ଉପରେ ଆକ୍ରମଣ ଯୋଗୁଁ ହର୍ମୁଜ୍ ପ୍ରଣାଳୀକୁ ବନ୍ଦ ରଖାଯାଇଥିବା କହିଥିବାବେଳେ ଆମେରିକା ସମସ୍ତଙ୍କ ପାଇଁ ଏହି ପ୍ରଣାଳୀ ମୁକ୍ତ ରହିଥିବା ଦାବି କରିଥିଲା। ଉଭୟ ଦେଶ ମଧ୍ୟରେ ଗତ ସପ୍ତାହରେ 14 ସୂତ୍ରୀ ବୁଝାମଣାର ପ୍ରମୁଖ ସର୍ତ୍ତ ମଧ୍ୟରେ ଲେବାନନ ଉପରେ ଆକ୍ରମଣ ବନ୍ଦ କରିବା ପ୍ରସ୍ତାବ ରହିଥିଲା। ଆମେରିକା ଉପରାଷ୍ଟ୍ରପତି ଇରାନ୍ର ବରିଷ୍ଠ ନେତାମାନଙ୍କ ସହ ସାକ୍ଷାତ କରି ଆଣବିକ କାର୍ଯ୍ୟକ୍ରମ, ଆଞ୍ଚଳିକ ସ୍ଥିରତା ଏବଂ ହର୍ମୁଜ୍ ପ୍ରଣାଳୀ ମୁକ୍ତ ରଖିବା ନେଇ ଆଲୋଚନା କରିଥିଲେ। ବୈଠକ ପୂର୍ବରୁ ଆମେରିକା ଉପରାଷ୍ଟ୍ରପତି କହିଥିଲେ, ଦୁଇ ଦେଶ ମଧ୍ୟରେ ଶାନ୍ତି ଆଲୋଚନା ଏକ ଐତିହାସିକ ଘଟଣା। ଗତକାଲିଠାରୁ ଆଲୋଚନା ଆରମ୍ଭ ହେବା ପରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ ପୁଣି ଇରାନ୍ ଉପରେ ଆକ୍ରମଣ କରିବା ନେଇ ଚେତାବନୀ ଦେଇଛନ୍ତି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଟ୍ରମ୍ପ୍ କହିଛନ୍ତି, ଯଦି ଇରାନ୍ ତା କାର୍ଯ୍ୟକଳାପକୁ ବନ୍ଦ ନ ରଖେ ତେବେ ପୂର୍ବଭଳି ଆକ୍ରମଣ କରାଯିବ। ଅନ୍ୟପକ୍ଷରେ ଇରାନ୍ ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ ରାଷ୍ଟ୍ରପତି ମାସୁଦ୍ ପେଜେସ୍କିଆନ୍ କହିଛନ୍ତି, କତ୍ତାର ଅଧୀନରେ ଥିବା ଆମେରିକାର $6 ବିଲିୟନ୍କୁ ଚୁକ୍ତି ଅନୁଯାୟୀ ଇରାନ୍କୁ ପ୍ରଦାନ କରିବାକୁ ପଡ଼ିବ। ଜାତୀୟ ପରୀକ୍ଷଣ ସଂସ୍ଥା ଏନ୍ଟିଏ ପକ୍ଷରୁ ଆଜିଠାରୁ ୟୁଜିସି ନେଟ୍ ପରୀକ୍ଷା ଆୟୋଜନ କରାଯାଉଛି। କମ୍ପ୍ୟୁଟର ଆଧାରିତ ଏହି ଜାତୀୟ ସ୍ତରୀୟ ପରୀକ୍ଷା ଚଳିତ ମାସ 30 ତାରିଖ ପର୍ଯ୍ୟନ୍ତ 2ଟି ସିଫ୍ଟରେ ଅନୁଷ୍ଠିତ ହେବ। ଜୁନିୟର ରିସର୍ଚ୍ଚ ଫେଲୋସିପ୍, ଆସିଷ୍ଟାଣ୍ଟ ପ୍ରଫେସର ପଦବୀ ଏବଂ ପିଏଚ୍ଡି ନିମନ୍ତେ ଏହି ପରୀକ୍ଷା କରାଯାଉଛି। ଏନ୍ଟିଏ ପକ୍ଷରୁ ପରୀକ୍ଷାର୍ଥୀମାନଙ୍କୁ ପରୀକ୍ଷା ସମ୍ବନ୍ଧୀୟ ସମସ୍ତ ତଥ୍ୟ ବିଷୟରେ ଅବଗତ ହେବା ଲାଗି ପରାମର୍ଶ ଦିଆଯାଇଛି। କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ପରିଷଦ ସିବିଏସ୍ଇ ଦ୍ୱାଦଶ ଶ୍ରେଣୀ ପରୀକ୍ଷାରେ ହୋଇଥିବା ତ୍ରୁଟି ଓ ପୁନଃ ମୂଲ୍ୟାୟନ ଫଳାଫଳ ପ୍ରକାଶ କରିବା ଆରମ୍ଭ କରିଛି। ସିବିଏସ୍ଇ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ ବିଭିନ୍ନ ଅଭିଯୋଗ ନେଇ ଆସିଥିବା ଆବେଦନଗୁଡ଼ିକ ମଧ୍ୟରୁ ଗତକାଲି 87% ଅଭିଯୋଗର ତଥ୍ୟ ଦିଆଯାଇଛି। ଅନ୍ୟାନ୍ୟ ଅଭିଯୋଗଗୁଡ଼ିକର ସମାଧାନ ଖୁବ୍ ଶୀଘ୍ର କରାଯିବ ବୋଲି କୁହାଯାଇଛି। ସୂଚନା ଅନୁଯାୟୀ ଆବେଦନକାରୀମାନେ results.digilocker.gov.in ପୋର୍ଟାଲରେ ଲଗ୍ଇନ୍ କରି ସେମାନଙ୍କର ଆବେଦନର ସ୍ଥିତି ଜାଣିପାରିବେ। ପ୍ରତ୍ୟେକଟି ଆବେଦନକୁ ସ୍ୱଚ୍ଛ ଢଙ୍ଗରେ ଯାଞ୍ଚ କରାଯାଉଥିବା ସିବିଏସ୍ଇ ପକ୍ଷରୁ କୁହାଯାଇଛି। କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥା ସିବିଆଇ 62 କୋଟି 42 ଲକ୍ଷ ଟଙ୍କା ବ୍ୟାଙ୍କ ଠକେଇ ମାମଲାରେ ବିଭିନ୍ନ ସ୍ଥାନରେ ଚଢ଼ାଉ କରିଛି। ସିବିଆଇ ପକ୍ଷରୁ କୁହାଯାଇଛି, ଇଣ୍ଡିଆନ୍ ବ୍ୟାଙ୍କର ମୁମ୍ବାଇସ୍ଥିତ ଶାଖାରେ ଠକେଇ ହୋଇଥିବା ନେଇ ଚଳିତ ମାସ 18 ତାରିଖରେ ଏକ ମାମଲା ପଞ୍ଜିକୃତ ହୋଇଥିଲା। ଏହି ମାମଲାରେ ସିବିଆଇ ପକ୍ଷରୁ ମୁମ୍ବାଇସ୍ଥିତ ଏକ କମ୍ପାନୀ ଓ ତା ସହିତ ଜଡ଼ିତ ବ୍ୟକ୍ତିବିଶେଷଙ୍କ ବିରୋଧରେ ଅଭିଯୋଗ ଦାୟର କରାଯାଇଛି। ଭ୍ରମାତ୍ମକ ଋଣ ଗ୍ରହଣ ତଥ୍ୟ ପ୍ରଦାନ କରି ଏହି ଠକେଇ କରାଯାଇଥିବା ଜଣାପଡ଼ିଛି। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆସନ୍ତାକାଲି 2026 ମସିହା ପାଇଁ ଦ୍ୱିତୀୟ ପର୍ଯ୍ୟାୟ ପଦ୍ମ ପୁରସ୍କାର ପ୍ରଦାନ କରିବେ। ଏହି ଅବସରରେ ଆକାଶବାଣୀ ପକ୍ଷରୁ ଲୋକଙ୍କ ପଦ୍ମ ଶୀର୍ଷକରେ 15ଟି ସ୍ୱତନ୍ତ୍ର କାର୍ଯ୍ୟକ୍ରମ ପ୍ରସାରଣ କରାଯିବ। ଏହି ଧାରାବାହିକରେ ପଦ୍ମ ପୁରସ୍କାର ପ୍ରାପ୍ତ ବ୍ୟକ୍ତିବିଶେଷଙ୍କ ଜୀବନୀ ଓ କାର୍ଯ୍ୟ ଉପରେ ଆଲୋକପାତ କରାଯିବ। ଏହି ବାର୍ତ୍ତାଳାପ ଆଜି ସକାଳ 9:10ରେ 100.1 ଆକାଶବାଣୀ ଗୋଲ୍ଡ ଚ୍ୟାନେଲ୍ରେ ପ୍ରସାରଣ କରାଯିବ। କାର୍ଯ୍ୟକ୍ରମ ନ୍ୟୁଜ୍ ଅନ୍ ଏଆଇଆର୍ ଓ ନ୍ୟୁଜ୍ ଅନ୍ ଏଆଇଆର୍ ଅଫିସିଆଲ୍ ୟୁଟ୍ୟୁବ୍ ଚ୍ୟାନେଲ୍ରେ ମଧ୍ୟ ଉପଲବ୍ଧ ହେବ। ଆକାଶବାଣୀର ଦ୍ୱିଭାଷିକ ଫୋନ୍ ଇନ୍ କାର୍ଯ୍ୟକ୍ରମ ପବ୍ଲିକ୍ ସ୍ୱିକ୍ରେ
ଆଜି ରାତି 9:30ରେ ଯୁବପିଢ଼ିଙ୍କ ପାଇଁ ନିଯୁକ୍ତି

0: ଯୋଗ ପ୍ରଧାନମନ୍ତ୍ରୀ ବିକଶିତ ଭାରତ ରୋଜଗାର ଯୋଜନା ଶୀର୍ଷକ ଆଲୋଚନାର ପ୍ରଚାର କରାଯିବ। କର୍ମଚାରୀ ଭବିଷ୍ୟନିଧି ପାଣ୍ଠିର ଅତିରିକ୍ତ କେନ୍ଦ୍ରୀୟ କମିଶନର ପୂର୍ଣ୍ଣେନ୍ଦୁ ଭୂଷଣ ବର୍ମା ଆଲୋଚନାରେ ଅଂଶଗ୍ରହଣ କରିବେ। କାର୍ଯ୍ୟକ୍ରମ ସମୟରେ ଶ୍ରୋତାମାନେ ସେମାନଙ୍କ ପ୍ରଶ୍ନ ପଚାରିପାରିବେ। ଏଥିପାଇଁ ସେମାନଙ୍କୁ 011-711-7117, 2311-7, 2331-4481 ଏବଂ 2371-7106 ନମ୍ଘରକୁ ଡାଏଲ କରିବାକୁ ହେବ। ଏହାବ୍ୟତୀତ ଶ୍ରୋତାମାନେ 92890-94044 ନମ୍ଘରକୁ ହ୍ୱାଟ୍ସଆପ୍ ଏବଂ ସାମାଜିକ ଗଣମାଧ୍ୟମ ଏକ୍ସରେ ହାସ୍ଟ୍ୟାଗ୍ ଆସ୍କ ଏୟାର ମାଧ୍ୟମରେ ପ୍ରଶ୍ନ ପଚାରିପାରିବେ। ଆଇସିସି ମହିଳା ଟି ଟ୍ୱେଣ୍ଟି କ୍ରିକେଟ୍ ବିଶ୍ୱକପ୍ରେ ଗତକାଲି ମାଞ୍ଚେଷ୍ଟରଠାରେ ଅନୁଷ୍ଠିତ ଗ୍ରୁପ୍ ଏ ମ୍ୟାଚ୍ରେ ଦକ୍ଷିଣ ଆଫ୍ରିକା 6 ୱିକେଟ୍ରେ ଭାରତକୁ ପରାସ୍ତ କରିଛି। ଟସ୍ ଜିତି ପ୍ରଥମେ ବ୍ୟାଟିଂ କରି ଭାରତ ନିର୍ଦ୍ଧାରିତ 20 ଓଭରରେ 7 ୱିକେଟ୍ ବିନିମୟରେ 158 ରନ୍ ସ୍କୋର କରିଥିଲା। ଶେଫାଳି ବର୍ମା ସର୍ବାଧିକ 31 ରନ୍ ସ୍କୋର କରିଥିଲେ। ଜବାବରେ ଦକ୍ଷିଣ ଆଫ୍ରିକା 5ଟି ବଲ୍ ବାକି ଥାଇ 161 ରନ୍ କରିବାକୁ ସକ୍ଷମ ହୋଇଥିଲା। ତେବେ ଭାରତୀୟ ମହିଳା ଦଳର ଅଧିନାୟକ ହରମନପ୍ରୀତ କୌର ଗତକାଲିର ମ୍ୟାଚ୍ରେ 200ତମ ଆନ୍ତର୍ଜାତିକ ଟି ଟ୍ୱେଣ୍ଟି ମ୍ୟାଚ୍ ଖେଳିଥିବା ପ୍ରଥମ ଖେଳାଳି ମାନ୍ୟତା ହାସଲ କରିଛନ୍ତି। ଫିଫା ବିଶ୍ୱକପ୍ର ଗ୍ରୁପ୍ ଏଚ୍ର କେପ୍ ଭର୍ଦେ ଏବଂ ଉରୁଗୁଏ ମଧ୍ୟରେ ଅନୁଷ୍ଠିତ ମ୍ୟାଚ୍ 2-2ରେ ଅମୀମାଂସିତ ରହିଛି। ପୂର୍ବରୁ ଗ୍ରୁପ୍ ଜି'ର ଗତକାଲି କାଲିଫର୍ଣ୍ଣିଆରେ ଖେଳାଯାଇଥିବା ଇରାନ୍ ଓ ବେଲ୍ଜିୟମ୍ ମଧ୍ୟରେ ମ୍ୟାଚ୍ ମଧ୍ୟ ଅମୀମାଂସିତ ରହିଛି। ଗ୍ରୁପ୍ ଏଚ୍ର ଅନ୍ୟ ଏକ ମ୍ୟାଚ୍ରେ ସ୍ପେନ୍ 4-0 ଗୋଲ୍ରେ ସାଉଦି ଆରବକୁ ପରାସ୍ତ କରିଛି। ଦୁଇଟି ମ୍ୟାଚ୍ରୁ ସ୍ପେନ୍ 4 ପଏଣ୍ଟ ହାସଲ କରିଥିବାବେଳେ ସାଉଦି ଆରବ ମାତ୍ର 1 ପଏଣ୍ଟ ହାସଲ କରିଛି। ଆଜି ଗ୍ରୁପ୍ ଜି'ରେ ନ୍ୟୁଜିଲାଣ୍ଡ ଓ ଇଜିପ୍ଟ ଏବଂ ଗ୍ରୁପ୍ ଜେ'ରେ ଆର୍ଜେଣ୍ଟିନା ଓ ଅଷ୍ଟ୍ରେଲିଆ ମଧ୍ୟରେ ମ୍ୟାଚ୍ ଖେଳାଯିବ। ଓଡ଼ିଶା ସମେତ ଦେଶର ଅନ୍ୟ କେତେକ ରାଜ୍ୟରେ ପ୍ରବଳ ବର୍ଷା ହେବା ନେଇ ପାଣିପାଗ ବିଭାଗ ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି। ଆସାମ ଓ ମେଘାଳୟରେ ଅତିରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ସେହିଭଳି ଓଡ଼ିଶା, ବିହାର, ଆନ୍ଧ୍ରପ୍ରଦେଶ, କର୍ଣ୍ଣାଟକ, କେରଳ ଓ ଗୋଆ ଆଦି ରାଜ୍ୟରେ ପ୍ରବଳ ବର୍ଷା ହେବା ନେଇ ଅନୁମାନ କରାଯାଇଛି। ଉତ୍ତର ବଙ୍ଗୋପସାଗରରେ ଆସନ୍ତା 15 ଦିନ ମଧ୍ୟରେ 2ଟି ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି। ମଧ୍ୟପ୍ରଦେଶର କୁନୋ ଜାତୀୟ ଉଦ୍ୟାନ ପରିଦର୍ଶନ କରି ଆଜି ଚିତା ପୁନରୁଦ୍ଧାର ପ୍ରକଳ୍ପର ପ୍ରଗତି ସମୀକ୍ଷା କରିବେ ରାଷ୍ଟ୍ରପତି। ନୂଆଦିଲ୍ଲୀରେ ଆଜିଠାରୁ ଆରମ୍ଭ ହେବ ବ୍ରିକ୍ସ ଜାତୀୟ ସୁରକ୍ଷା ପରାମର୍ଶଦାତା ସମ୍ମିଳନୀ। ପଶ୍ଚିମ ଏସିଆ ପରିସ୍ଥିତିର ସମାଧାନ ପାଇଁ ଆମେରିକା ଓ ଇରାନ୍ ମଧ୍ୟରେ ଉଚ୍ଚସ୍ତରୀୟ ଆଲୋଚନା ଜାରି। ଏନ୍ଟିଏ ପକ୍ଷରୁ ଆଜିଠାରୁ ଆରମ୍ଭ ହେଉଛି ୟୁଜିସି ନେଟ୍ ପରୀକ୍ଷା। ଏବଂ ଓଡ଼ିଶା ସମେତ ଦେଶର କେତେକ ରାଜ୍ୟରେ ଆଜି ପ୍ରବଳ ବର୍ଷା ସମ୍ଭାବନା ନେଇ ସତର୍କ ସୂଚନା ଜାରି କଲା ପାଣିପାଗ ବିଭାଗ। ସମ୍ବାଦ ଶେଷ ହେଲା। ଅଧିକ ସମ୍ବାଦ ପାଇଁ ଆପଣମାନେ newsonair.gov.in ୱେବ୍ସାଇଟ୍ ଏବଂ newsonair ଆପ୍ରେ ଲଗ୍ଇନ୍ କରିପାରିବେ।
1: ଆକାଶବାଣୀ କଟକ ଆରମ୍ଭ କରୁଛୁ ପ୍ରଭାତ ପରିକ୍ରମା। ପ୍ରଯୋଜନା ବିନୟ କୁମାର ସାମନ୍ତରାୟ। ଉପସ୍ଥାପନା ବୈଜୟନ୍ତୀମାଳା ହରିଚନ୍ଦନ।

0: ସେ ସମ୍ପର୍କରେ କହିଛନ୍ତି ଓଡ଼ିଶା ପରିବେଶ ସମିତିର ସଭାପତି ଡକ୍ଟର ସୁନ୍ଦର ନାରାୟଣ ପାତ୍ର।
1: 2017 ମସିହାରୁ ରେନିମ ଫରେଷ୍ଟ ପାର୍ଟନରସିପ ବୋଲି ଗୋଟେ ବେସରକାରୀ ଅନୁଷ୍ଠାନ, ତାଙ୍କ ପ୍ରସ୍ତାବ କ୍ରମେ June 22 ବିଶ୍ୱ ଗ୍ରୀଷ୍ମ ମଣ୍ଡଳୀୟ ବୃଷ୍ଟିବନ ବା ବର୍ଷାରଣ୍ୟ ଦିବସ ହିସାବରେ ପାଳନ କରାଯାଏ। ପ୍ରତିବର୍ଷ ଗୋଟେ ଥିମ୍ ବା ବିଷୟବସ୍ତୁ ଚୟନ କରାଯାଏ। ଆମେ ରେନ୍ ଫରେଷ୍ଟ ବା ଗ୍ରୀଷ୍ମ ମଣ୍ଡଳୀୟ ବୃଷ୍ଟିବନ କହିଲେ କଣ ବୁଝୁ? ସାଧାରଣ ଭାବରେ ଆମର ଯୋଉ ବିଶ୍ୱରେଖା ଅଛି, ବିଶ୍ୱରେଖାର 10 ଡିଗ୍ରୀ ଉତ୍ତର ପଟକୁ ଏବଂ ଦକ୍ଷିଣ ପଟକୁ ଯେତିକି ଅଞ୍ଚଳ ଅଛି ତାକୁ ଆମେ ଗ୍ରୀଷ୍ମ ମଣ୍ଡଳୀୟ ବୃଷ୍ଟିବନ କହୁ। କାରଣ ସେଇ ଅଞ୍ଚଳରେ ସୂର୍ଯ୍ୟଙ୍କ ରଶ୍ମି ପ୍ରାୟ ଅଧିକା ଥାଏ, ବୃଷ୍ଟିପାତ ମଧ୍ୟ ଅଧିକା ଥାଏ। ଆମେ କେବେ ଚିନ୍ତା କରିବା ବୃଷ୍ଟିବନ ଦିବସ ପାଳନ କରିବାର ଆବଶ୍ୟକତା କଣ ରହିଛି? ସମଗ୍ର ବିଶ୍ୱରେ ଯେଭଳି ଭାବରେ ଜଳବାୟୁ ବର୍ତ୍ତମାନ ଦ୍ରୁତଗତିରେ ପରିବର୍ତ୍ତନ ହେଇ ଚାଲିଛି, ତାର ପଛରେ କାରଣ ହେଉଛି ବ୍ୟାପକ ଭାବରେ ଖଡ଼ି ଖଦାନ ଶିଳ୍ପ ଇତ୍ୟାଦି ପାଇଁ ଜଙ୍ଗଲ ଅପସାରଣ, ବୃକ୍ଷ ଛେଦନ, ପୋଡ଼ୁ ଚାଷ ଇତ୍ୟାଦି। ଆମର ଯୋଉ ବିଶ୍ୱମଣ୍ଡଳ ବୃଷ୍ଟିବନ ପାଖାପାଖି ଅର୍ଦ୍ଧରୁ ଅଧିକ ଅଞ୍ଚଳ, ତେଣୁକରି ବୃଷ୍ଟିବନ ଅଞ୍ଚଳକୁ ଆମେ ଯଦି ସଂରକ୍ଷଣ କରିବା ବିଷୟରେ ସ୍ୱତନ୍ତ୍ର ଜାଗ୍ରତ କରିବା, ଦ୍ରୁତ ଜଳବାୟୁ ପରିବର୍ତ୍ତନ ହେଉଛି ତାର କିଛି କମିବ। ଗ୍ରୀଷ୍ମ ମଣ୍ଡଳୀୟ ବୃଷ୍ଟିବନ ଅଞ୍ଚଳ ଜୈବ ବିବିଧତାର ଗନ୍ତାଘର, 40-75% ବିଶ୍ୱର ଯେତେ ବିଭିନ୍ନ ପ୍ରକାର ପ୍ରାଣୀ ଉଦ୍ଭିଦ, ଛୋଟ ପିମ୍ପଟିଠୁ ଆରମ୍ଭ କରି ହାତୀ ଗଣ୍ଡାର ବାଘ ପର୍ଯ୍ୟନ୍ତ, ଘାସଠାରୁ ଆରମ୍ଭ କରି ଶାଳ ଗଛ ପର୍ଯ୍ୟନ୍ତ ଯେତେ ବିଭିନ୍ନ ପ୍ରକାର ଜୈବ ବିଭିଧତା ରହିଛି ସେଇ ଗ୍ରୀଷ୍ମ ମଣ୍ଡଳୀୟ ବୃଷ୍ଟିବନ ଅଞ୍ଚଳ ମିଳିବ। ସମଗ୍ର ବିଶ୍ୱର ଜଳବାୟୁକୁ ଗ୍ରୀଷ୍ମ ମଣ୍ଡଳ ବୃଷ୍ଟିବନ ନିୟନ୍ତ୍ରଣ କରେ, ଅର୍ଥାତ୍ ବା ବର୍ଷା ଜଳକୁ ଆକୃଷ୍ଟ କରେ, ଭୂତଳ ଜଳକୁ ଟାଣିକି ରଖେ ଏବଂ ସବୁଜ ଗ୍ରହ ବାଷ୍ପ ବିଭିନ୍ନ ଉତ୍ସର ଯୋଉ ଜାତ ହୁଏ, ଯଥା ଅଙ୍ଗାରକାମ୍ଳ, ଗନ୍ଧକାମ୍ଳ, ତାପରେ ଯବକ୍ଷାରାମ୍ଳ, ମିଥେନ, ସେ ସବୁକୁ ଶୋଷଣ କରେ। ଏ ଯୋଉ ବୃକ୍ଷରେ ଆଜି ଗ୍ରୀଷ୍ମ ମଣ୍ଡଳୀୟ ଅଞ୍ଚଳ ଥାଏ, ତା ସହିତ ଯଥେଷ୍ଟ ଅମ୍ଳଜାନ ଦିଏ। ଆମେ କଣ କଣ କରିବା ଉଚିତ? ଏ ଦୃଷ୍ଟିରୁ ଆମେ ଯାହା କରିବା କଥା ତାହା ବ୍ୟାପକ ଭାବରେ ବୃକ୍ଷରୋପଣ କରିବା ଏବଂ ଜଙ୍ଗଲ ଛେଦନକୁ ଯେମିତି ଆମେ ରଖିପାରିବା, ସ୍କୁଲ କଲେଜ ବିଭିନ୍ନ ଅନୁଷ୍ଠାନରେ ଆୱେରନେସ୍ କ୍ୟାମ୍ପ ବା ସ୍ୱଚ୍ଛ କେନ୍ଦ୍ର ଜାଗ୍ରତ କରିବା, କିନ୍ତୁ ଯୋଉଠି ଯୋଉଠି ବନ ସଂରକ୍ଷଣ ପାଇଁ ପଦକ୍ଷେପ ନିଆଯାଉଛି ତାକୁ ତ୍ୱରାନ୍ୱିତ କରିବା, ବା ଯୋଉଠି ହେଇନାହିଁ ବନ ସଂରକ୍ଷଣ ବିଷୟରେ ସରକାରୀ ଅନୁଷ୍ଠାନକୁ, ବେସରକାରୀ ଅନୁଷ୍ଠାନକୁ, ସ୍ଥାନୀୟ କମ୍ୟୁନିଟିକୁ ଆମେ ସଚେତନ କରିବା। ତାପରେ ଆମର ଗୋଟେ କାର୍ବନ ଫୁଟପ୍ରିଣ୍ଟ, ତାକୁ କୁହାଯାଏ ଅଙ୍ଗାର ପଦଚିହ୍ନ, ଅର୍ଥ ଏଇ କାର୍ବନ ଫୁଟପ୍ରିଣ୍ଟକୁ କିଭଳି କମେଇ ପାରିବା ସେ ଦିଗରେ ଆମେ ପ୍ରୟାସ ଜାରି ରଖିବା।

ସମୟର ବ୍ୟବଧାନ ପରେ ସପିଂ ମଲ୍ରେ ଭେଟାଭେଟି ହୋଇଥିଲେ ଦୁଇଜଣ ସାଙ୍ଗ। ବୋଧହୁଏ ସେମାନେ ଦୁଇଜଣ ବ୍ୟବସାୟୀ ପରିବାରର। କିଛି ଦାମୀ ଜିନିଷ ବଜାରରୁ କିଣିସାରି ବାହାରି ଆସିଲା ପରେ ସେମାନଙ୍କର କଥାବାର୍ତ୍ତା ଥିଲା ଏମିତି। କ'ଣ କରିବା, ଆଜିକାଲି ଯୁଗ ତ ସେଇଆ, ଆଉ ପାରି ହେବନି ଏ ପିଲାମାନଙ୍କୁ। ଏଇଟା ଦରକାର, ସେଇଟା ଦରକାର, ତାର ଏମିତି ଅଛି, ମୋର କାହିଁ ନାହିଁ, ଚାଲିଛି ଏସବୁ, ତାଙ୍କୁ କ'ଣ ଜଣାପଡୁଛି। ଅନ୍ୟ ଜଣକ କହୁଥାନ୍ତି, ଆରେ କେଜାଣି କୋଉଠି ଜଣେ ଜଣେ କିଏ ବୁଝୁଥିବେ, ଖାଲି କ'ଣ ପିଲା, ପିଲାଠାରୁ ବଡ଼ ସମସ୍ତଙ୍କର ପରା ଏଇ ଖିଆଲ। ଏତେ ଅସୁବିଧା ଦେଖିଲେ ମନ କ'ଣ ବୁଝିଲା, ଟିକେ ଦେଖି ରଖି କେମିତି ଖର୍ଚ୍ଚ କରିବୁ ସେ କଥା ହଉନି, ଆଉ ଆମେ ସିନା କହିଦେଉଛୁ, ଆମେ ତ ସେଇଥିରେ, ପଇସାଟେ କ'ଣ ବଳୁଛି, ତେବେ ଆମେ କ'ଣ କରିବା। ହଁ ଶ୍ରୋତା ବନ୍ଧୁ, ତେବେ ବର୍ତ୍ତମାନ ପରିସ୍ଥିତିରେ ଆମେ ଜାଣିବା ଶୁଣିବା ଲୋକ ଭାବରେ ଆମର ପ୍ରଥମ ପଦକ୍ଷେପ କ'ଣ ହେବା ଉଚିତ। ଚାକଚକ୍ୟ ବିଳାସ ବ୍ୟସନରୁ ଦୂରେଇ

0: ରହିଲେ କଣ ହବନି? ଆଉ ଆମ ଆୟକୁ ଦେଖି ବ୍ୟୟ କରିବା, ଯାହାକୁ ଆମେ କହୁ ମିତବ୍ୟୟ, ସେମିତି ହେଲେ ସିନା ଯାଇ କିଛି ପଇସା ହାତରେ ବଳିବ, ଆମେ ସଞ୍ଚୟ କରିବା। ଆଉ ଏହି ସଞ୍ଚୟ ଖାଲି ଆମକୁ ନୁହେଁ, ସମାଜ ତଥା ଦେଶର ଆର୍ଥିକ ପରିସ୍ଥିତିକୁ କେତେ ସାହାଯ୍ୟ କରିବ ତାହା ଆଲୋଚନାର ବିଷୟ। ତେବେ ସଞ୍ଚୟ ଆମ ପାଇଁ କେତେ ଓ କାହିଁକି ଆବଶ୍ୟକ, ସେହି ସମ୍ପର୍କରେ ପୂର୍ବତନ ବ୍ୟାଙ୍କ ଅଧିକାରୀ ତପନ କୁମାର ରଥଙ୍କର ସଂକ୍ଷିପ୍ତ କଥନ।
1: ଆମର ସ୍ଥିତିକି ଠିକ ଭାବରେ ରଖିବାକୁ ଚାହୁଁଛୁ, ତାହେଲେ ଅର୍ଥର ଯୋଉ ଉପଯୋଗିତା ଅଛି ସେଟା ବହୁତ ଭାବରେ ଆମକୁ ପ୍ରଭାବିତ କରେ। ଯାହା ପାଖରେ ଅର୍ଥ ନାହିଁ ସିଏ କୌଣସି ଦିଗରେ ଉନ୍ନତି କରିପାରିବନି, କିନ୍ତୁ ଅନ୍ୟ ପକ୍ଷରେ ଦେଖିବେ ଯିଏ ଆର୍ଥିକ ଦୃଷ୍ଟିରୁ ସୁଦୃଢ ସେ ପୁରା ଖୁଲା ସଂଖ୍ୟା ହେଇକି ଚଳିବ ପୁରା। ଏଇଠି ଆମର ଆସୁଛି ଅର୍ଥର ଉପଯୋଗିତା ଆମର ଜୀବନରେ କେତେ ପ୍ରଭାବ ପକଉଛି, ଏଇଟା ହଉଛି ତାର ଗୋଟେ ଉଦାହରଣ। ଅର୍ଥଟା କେମିତି ରହିବ ନା, ଆମେ ଯେତିକି ଆୟ କରିବା ତାର ଯଦି ଖର୍ଚ୍ଚ ଆମର କମ ହେଲା, ତା ମାନେ ଆୟ ବିଯୁକ୍ତ ବ୍ୟୟ ଯାହା ରହିଲା ସେଇଟା ହେଲା ସଞ୍ଚୟ। ସଞ୍ଚୟ ଯେତିକି ଅଧିକ ହବ ଆମର ମନୋବଳ ସେତିକି ଦୃଢ ହବ, ମନୋବଳ ଦୃଢ ହେଲେ ଆମେ ଯେକୌଣସି ପରିସ୍ଥିତିରେ ନିଜକୁ ସାମ୍ନା କରିବାକୁ ଯୋଗ୍ୟତା ଅର୍ଜନ କରିପାରିବା। ଦେଖନ୍ତୁ ଆଉ ଗୋଟେ କଥା ହଉଛି, ଯଦି ଜଣେ ଲୋକର ଏଇ ତାର ଆର୍ଥିକ ଉନ୍ନତି ହେଇକି ଚାଲିଛି, ସେଇଟା ତାର ପରିବାରକୁ ମଧ୍ୟ ନିଶ୍ଚୟ ଗୋଟେ ପ୍ରକାର ପ୍ରଭାବ ପକେଇବ। ଏଇଟା ଯଦି ଆମେ ଦେଖିବା ପୁରା ଦେଶ ଉପରେ ସଞ୍ଚୟର ପ୍ରଭାବଟା ବହୁତ ଲମ୍ବା ଦିଗକୁ ପ୍ରସାରିତ ହଉଛି। ଯୋଉ ଦେଶର ଆୟ ଆଉ ବ୍ୟୟ ଗଲା ପରେ ସଞ୍ଚୟ ଯେତିକି ଅଧିକ ହଉଛି ସେମାନେ ସେତିକି ଆତ୍ମନିର୍ଭରଶୀଳ ହେଇପାରୁଛନ୍ତି, ତାଙ୍କର ସେତିକି ଆର୍ଥିକ ସୁଦୃଢ ହେଇପାରୁଛି। ଯେତେବେଳେ ବ୍ୟାଙ୍କ ଋଣ ଦଉଛି ସେତେବେଳେ ଲୋକଙ୍କଠୁ ଯୋଉ ପଇସାଟା ସଞ୍ଚୟ ହିସାବରେ ଆଦାୟ କରିଥାଉଛି ସେଇ ପଇସାଟା ହିଁ ସେମାନେ ବ୍ୟାଙ୍କରେ ଅନ୍ୟ ଲୋକଙ୍କୁ ଋଣ ଦେଇକିରି ଖର୍ଚ୍ଚ କରୁଛନ୍ତି। ସେଇ ବାବଦରେ ସେମାନେ କିଛି ଯୋଉ ସୁଧ ପାଉଛନ୍ତି ସେଇଟା ସେମାନଙ୍କର ଅନ୍ୟାନ୍ୟ ଖର୍ଚ୍ଚ ଗଲା ପରେ ଯାହା ରହୁଛି ବ୍ୟାଙ୍କର ଲାଭ ହଉଛି। ସେଇଟା ସେଇ ଅନୁପାତରେ କେତେ ବ୍ୟାଙ୍କ ଆମର ଭାରତରେ ନାହିଁ, ସେଇ ବ୍ୟାଙ୍କ ଗୁଡାକ ଲାଭ ସେମାନେ ଲାଭ ବଢେଇ ବଢେଇ ବଢେଇ ବଢେଇ ଯୋଉ ଦେଶକୁ ଦଉଛନ୍ତି କି ସରକାରକୁ ଦଉଛନ୍ତି, ସରକାର ଏଇ ଲାଭରେ ହିଁ ବହୁତ ଜନହିତକର କାମ ନେଇପାରୁଛନ୍ତି। ରାସ୍ତାଘାଟ, ଲୋକଙ୍କର ବିଦ୍ୟୁତକରଣ, ଗାଁ ପରିମଳ, ସ୍ୱାସ୍ଥ୍ୟ ପରିପ୍ରେକ୍ଷୀରେ ସେସବୁ ଖର୍ଚ୍ଚ ମଧ୍ୟ ହେଇପାରୁଛି। ଯେମିତି ଗୋଟେ ବିନ୍ଦୁ ଏମିତି ଜଳ ହେଇକିରି ପୋଖରୀ ସମୁଦ୍ର ହେଇପାରୁଛି, ଗୋଟେ ଗୋଟେ ଲୋକର ସଞ୍ଚୟ, ଗୋଟେ ଗୋଟେ ଘରର ସଞ୍ଚୟ, ଗୋଟେ ଗୋଟେ ଗାଁର ସଞ୍ଚୟ, ସେଇଟା ବଢି ବଢି ଗୋଟେ ଜିଲ୍ଲାର ସଞ୍ଚୟ, ସେଇଟା ବଢି ଗୋଟେ ବ୍ୟାଙ୍କର ସଞ୍ଚୟ, ଏଇଟା ଆମେ ଦେଖିଲେ ଉପରକୁ ଉପରକୁ କଲା ବେଳକୁ କେତେ ତାର ପ୍ରଭାବ ନ ପଡୁଛି। ସେଇଥିପାଇଁ ସଞ୍ଚୟଟା ହଉଛି ଗୋଟେ ପ୍ରକାର ମାଧ୍ୟମ ଯୋଉଟାକୁ ଆମେ ସବୁ ଦିଗରେ ମୂଳରୁ ପୁରା ଘରୁ ପ୍ରୋତ୍ସାହନ ଦେବା କଥା ଆଉ ସମସ୍ତଙ୍କୁ ଶିଖିବା କଥା। ସଞ୍ଚୟ କରନ୍ତୁ, ସଞ୍ଚୟ କଲେ ଆପଣରେ ବଞ୍ଚିବେ, ଆପଣରେ ବଞ୍ଚିଲେ ଆପଣଙ୍କର ଘର ହସିବ, ଘର ହସିଲେ ସେଇଟା ଅନ୍ୟମାନଙ୍କ ପାଇଁ ଗୋଟେ ଉଦାହରଣ ହବ, ସେଇ ଉଦାହରଣ ଅନ୍ୟମାନେ ଯେତେବେଳେ ଉଦ୍ବୁଦ୍ଧ ହେବେ ସେଇଟା ସମସ୍ତଙ୍କୁ ବ୍ୟାପିବ।
0: ତାହେଲେ ଶ୍ରୋତା ବନ୍ଧୁ, ଆଜିର କାର୍ଯ୍ୟକ୍ରମକୁ ଏଇଠି ରଖି ଆପଣଙ୍କ ଠାରୁ ବିଦାୟ ନେଉଛୁ। ନମସ୍କାର।
2: ଶେଷ ହେଲା ପ୍ରଭାତ ପରିକ୍ରମା। ପ୍ରଯୋଜନା କରିଥିଲେ ବିନୟ କୁମାର ସାମନ୍ତରାୟ, ଉପସ୍ଥାପନାରେ ଥିଲେ ବୈଜୟନ୍ତୀମାଳା ହରିଚନ୍ଦନ। ଆକାଶବାଣୀ କଟକ କଥିତରେ ଶୁଣନ୍ତୁ ବର୍ଷାଜଳ ସଂରକ୍ଷଣର ଆବଶ୍ୟକତା, ଆଲୋଚନା କରିଛନ୍ତି ବିଜୟ କୁମାର ପାଣିଗ୍ରାହୀ।
3: ଜୀବଜନ୍ତୁ, ବୃକ୍ଷଲତା ତଥା ମନୁଷ୍ୟ ସମାଜ ତିଷ୍ଠି ରହିବା ପାଇଁ ଜଳ ନିତାନ୍ତ ଆବଶ୍ୟକ। ଆମ ରାଜ୍ୟରେ ପ୍ରାୟ 1200-1400 ମିଲିମିଟର ବୃଷ୍ଟିପାତ ହୋଇଥାଏ, ଏଥିମଧ୍ୟରୁ ଶତକଡ଼ା 43 ଭାଗ ଜଳ ବାଷ୍ପ ହୋଇ ଉଡ଼ିଯାଏ, ଶତକଡ଼ା 32 ଭାଗ ଜଳ ସିଧାସଳଖ ସମୁଦ୍ରକୁ ଚାଲିଯାଏ ଓ ବାକି 25 ଭାଗ ଜଳ ଭୂପୃଷ୍ଠରେ ରହିଥାଏ। ମାତ୍ର ଶତକଡ଼ା 2 ଭାଗ ଜଳକୁ ଆମେ ସ୍ୱଚ୍ଛ ଓ ନିରାପଦ ଜଳ ରୂପେ ପାଇଥାଉ। ଆମର ଜନସମାଜ ବର୍ଷା ଜଳର ସଂରକ୍ଷଣ ପାଇଁ ଏତେ ସଚେତନ ନୁହନ୍ତି। ଯଦି ଶତକଡ଼ା 10 ଭାଗ ବୃଷ୍ଟି କମିଯାଏ ଆମେ କହୁ ମରୁଡ଼ି ହୋଇଗଲା। ବର୍ଷର ଖରା 4 ମାସ ଆମର ଅଧିକାଂଶ ନଳକୂଅରୁ ପାଣି ବାହାରେ ନାହିଁ। ଆମ ରାଜ୍ୟରେ ଶତକଡ଼ା 70 ଭାଗ ଅଞ୍ଚଳ ବର୍ଷା ପାଣି ଉପରେ ନିର୍ଭର କରି ଚାଷବାସ ହୋଇଥାଏ। ଏହି ଅଞ୍ଚଳରେ ଥିବା ବନ୍ଧ, ପୋଖରୀ, ଜଳ ଅମଳ ପ୍ରକଳ୍ପ, ଉଠା ଜଳସେଚନ ଗଭୀର ନଳକୂପ ଓ ଛୋଟ ଛୋଟ ନାଳମାନଙ୍କର ଜଳକୁ ଚାଷ କାର୍ଯ୍ୟରେ ବ୍ୟବହାର କରିଥାନ୍ତି। ସହରାଞ୍ଚଳର ଲୋକମାନେ ବିଭିନ୍ନ କଳକାରଖାନା ଓ ନୀତିଦିନିଆ ଜଳ ବ୍ୟବହାର ପାଇଁ ସାଧାରଣ ଭାବେ ପାଇପ ଜଳ ଯୋଗାଣ ବା ଗଭୀର ନଳକୂପ ଉପରେ ନିର୍ଭର କରିଥାନ୍ତି। ଆମ ଦେଶରେ ଗ୍ରାମାଞ୍ଚଳରେ ଯୋଗାଉଥିବା ପିଇବା ପାଣିର ଶତକଡ଼ା 85 ଭାଗ ଭୂପୃଷ୍ଠ ଓ ଭୂତଳ ଜଳରୁ ହିଁ ମିଳିଥାଏ। ଆଜି ସଘନ କୃଷି, ଶିଳ୍ପ ଓ ଆମର ନୀତିଦିନିଆ ବ୍ୟବହାର ପାଇଁ ଭୂତଳ ଜଳର ବହୁଳ ପରିମାଣରେ ବ୍ୟବହାର ଯୋଗୁଁ ଜଳ ଉତ୍ସର ହ୍ରାସ ଘଟିଛି। ଏହାର ଫଳସ୍ୱରୂପ ମାଟିତଳ ଜଳପତନ ବର୍ଷକୁ ବର୍ଷ କମି କମି ଯାଉଛି ଓ ଏହି ଜଳରେ ଆର୍ସେନିକ, ଫ୍ଲୋରାଇଡ୍,

0: ଓ ନାଇଟ୍ରେଟ୍ ଆଦି ରାସାୟନିକ ପଦାର୍ଥର ମାତ୍ରା ଅଧିକ ପରିମାଣରେ ବଢ଼ିଯାଇ ଜଳକୁ ବିଷାକ୍ତ କରୁଛି। ଏହାଫଳରେ ବିଭିନ୍ନ ଅଜଣା ରୋଗ ମଧ୍ୟ ବଢ଼ିଛି। ଆମେ ବିଶ୍ୱାସ କରୁ ଯେ ମାଟି ତଳ ଜଳର ଅଧିକ ବ୍ୟବହାର ଯୋଗୁଁ ଯେଉଁ ଶୂନ୍ୟସ୍ଥାନ ସୃଷ୍ଟି ହୁଏ ସେଥିପାଇଁ ଭୂମିକମ୍ପର ମାତ୍ରା ଦିନକୁ ଦିନ ବଢ଼ି ଚାଲିଛି। କିନ୍ତୁ ଆମର ଲୋକମାନେ ବର୍ଷା ଜଳର ସଂରକ୍ଷଣ ପାଇଁ ଏତେ ସଚେତନ ନୁହନ୍ତି। କେବଳ ଜଳବିଭାଗୀୟ ଅଞ୍ଚଳରେ ସରକାରୀ ସ୍ତରରେ ଜନସହଭାଗିତା ମାଧ୍ୟମରେ ବର୍ଷା ଜଳ ସଂରକ୍ଷଣ ପାଇଁ ପାହାଡ଼ର ଉପରୁ ନିମ୍ନଭାଗ ପର୍ଯ୍ୟନ୍ତ ବିଭିନ୍ନ ଜଳ ସଂରକ୍ଷଣ କାର୍ଯ୍ୟକ୍ରମ ହାତକୁ ନିଆଯାଇ ଏହାର ଉପଯୁକ୍ତ ବିନିଯୋଗ କରାଯାଇପାରୁଛି। ତେଣୁ ଏହି ବର୍ଷା ଜଳର ସଂରକ୍ଷଣ ପାଇଁ ଆମକୁ ସହରଠାରୁ ଗାଁ ପର୍ଯ୍ୟନ୍ତ ସମସ୍ତେ ସଚେତନ ହେବାକୁ ପଡ଼ିବ। ଜଳ ସଂରକ୍ଷଣ ପାଇଁ ଜନସହଭାଗିତା ମାଧ୍ୟମରେ ବିଭିନ୍ନ କାର୍ଯ୍ୟକ୍ରମ ଯଥା ପୁରୁଣା ପୋଖରୀରୁ ପଙ୍କ ଉଦ୍ଧାର, ଜଳ ଅମଳ ପ୍ରକଳ୍ପ, ନାଳବନ୍ଧ, କ୍ଷେତ ପୋଖରୀ, ହୁଗୁଳା ପଥର ବନ୍ଧ, ସମପତନ ବନ୍ଧ, ଆଡ଼ିବନ୍ଧ ଇତ୍ୟାଦି କରିବାକୁ ହେବ। ଗାଁ ଗାଁରେ ଜଙ୍ଗଲ ସଂରକ୍ଷଣ ସମିତି କରି ଉଜୁଡ଼ା ଜଙ୍ଗଲର ପୁନରୁଦ୍ଧାର ସହିତ ବ୍ୟାପକ ଭାବରେ ବୃକ୍ଷରୋପଣ କାର୍ଯ୍ୟ ହାତକୁ ନେବାକୁ ହେବ। ନିପାଣିଆ ଜମିରେ ଧାନ ବଦଳରେ ଅଣଧାନ ଫସଲ ଯଥା ମକା, ବାଜରା, ମାଣ୍ଡିଆ, ମୁଗବିରି, ସୋରିଷ ଇତ୍ୟାଦି ଫସଲ କରିବାକୁ ଚାଷୀ ଭାଇମାନଙ୍କୁ ପ୍ରୋତ୍ସାହିତ କରାଯିବ। ମାଟି ତଳ ଜଳର ସଦ୍ବ୍ୟବହାର କରିବା ସହିତ ଏହାର ଶୂନ୍ୟସ୍ଥାନକୁ ପୂରଣ କରିବା ପାଇଁ ବର୍ଷା ଜଳ ଅମଳ ପ୍ରକଳ୍ପର ଅନେକ ଆବଶ୍ୟକତା ରହିଛି। ସହରାଞ୍ଚଳରେ ଆମର ଛାତ ଉପରୁ ବହିଯାଉଥିବା ବର୍ଷା ଜଳକୁ ଏକାଠି କରି ବ୍ୟବହାର କରାଯାଏ ଓ ବଳକା ଜଳକୁ ଗୋଟିଏ ଖାତ ଖୋଳି ମାଟି ତଳକୁ ଛଡ଼ାଯାଇପାରିବ। ଏହାକୁ ଛାତ ଉପରେ ବର୍ଷା ଜଳ ଅମଳ ପ୍ରକଳ୍ପ କୁହାଯାଏ। ଏହି ଛାତ ଉପରେ ଜଳ ସଂରକ୍ଷଣ ବା ସଂଗ୍ରହ ବ୍ୟବସ୍ଥା 500 ଘନଫୁଟର ଜଳଭଣ୍ଡାର ହୋଇପାରେ, ଯାହା ସେହି ଅଞ୍ଚଳରେ 20ଟି ପରିବାର ପାଇଁ ଯଥେଷ୍ଟ ଅଟେ। ଏହି ମାଟି ତଳକୁ ଛଡ଼ାଯାଉଥିବା ଜଳ ପାଖ ନଳକୂପ ଉପରେ ନିର୍ଭର କରୁଥିବା ଲୋକମାନଙ୍କୁ ନିଶ୍ଚିତ ରୂପେ ଲାଭ ଦେଇଥାଏ। ଯଦି ଗ୍ରାମ କିମ୍ବା ସହରର ସମସ୍ତ ପରିବାର ଏକାଠି ମିଶି ଆଲୋଚନା କରି ସମସ୍ତଙ୍କ ଛାତରେ ଏହି ପ୍ରକଳ୍ପ ହାତକୁ ନେବେ, ତେବେ ସମସ୍ତେ ଏହାଦ୍ୱାରା ସିଧାସଳଖ ଉପକାର ପାଇପାରିବେ। ଏଥିପାଇଁ ଖୁବ୍ କମ୍ ଖର୍ଚ୍ଚ ଲାଗିଥାଏ। ଯଥା ଗୋଟିଏ 300 ବର୍ଗମିଟର ଛାତରୁ ଅଗଭୀର ଓ ଗଭୀର ଜଳ ଉତ୍ସର ପୂରଣ କରିବା ପାଇଁ ଯଥାକ୍ରମେ 5,000 ଟଙ୍କାରୁ 30,000 ଟଙ୍କା ପର୍ଯ୍ୟନ୍ତ ଲାଗିଥାଏ। ଏହାର ପ୍ରକୃତ ଲାଭ ହେଲା, ବୃଷ୍ଟିପୁଷ୍ଟ ଅଞ୍ଚଳରେ ଜଳର ଅଭାବ ରହିବ ନାହିଁ, ଏହା ମାଟି ତଳ ଜଳସ୍ତରର ପତନ ବଢ଼ାଇଥାଏ, ମରୁଡ଼ି ଦାଉରୁ ସେହି ଅଞ୍ଚଳକୁ ରକ୍ଷା କରିଥାଏ, ଏହି ଜଳକୁ ବ୍ୟବହାର କରି ପ୍ରତ୍ୟେକ ପରିବାର ଗୋଟିଏ ପାକଶାଳା ବଗିଚା କରିପାରିବେ, ଘରର ପାଣି ଘରେ ରହିବାରୁ ବିଭିନ୍ନ ଡ୍ରେନ୍ରେ ଗଡ଼ିଯାଉଥିବା ଜଳସ୍ରୋତକୁ କମାଇ ଦିଏ ଏବଂ ସହରମାନଙ୍କରେ ଜଳ ନିଷ୍କାସନ ସମସ୍ୟା ରହେ ନାହିଁ, ରାସ୍ତାଘାଟ ଧୋଇ ହୋଇଯିବାରୁ ରକ୍ଷା ମିଳିଥାଏ, ଜଳର ଶୁଦ୍ଧତା ଓ ବ୍ୟବହାରିକ ଗୁଣ ବଢ଼ିଥାଏ, ମୃତ୍ୟୁକ୍ଷୟକୁ ରୋଧ କରିଥାଏ ଏବଂ ପାଖରେ ଥିବା କୂଅ, ନଳକୂଅ ଇତ୍ୟାଦିର ଜଳପତନ ବଢ଼ିଥାଏ। ଏହା ପିଇବା ପାଣି ପାଇଁ ବେଶ୍ ଉପଯୋଗୀ ହୋଇଥାଏ। ପାଣିକୁ ଆମେ ହାତ ପାହାନ୍ତାରେ ପାଇଥାଉ ଓ ଜଳ ସଂଗ୍ରହ ପାଇଁ ଦୂରକୁ ଯିବାର କଷ୍ଟ ବା ଶାରୀରିକ ଶ୍ରମ ଲାଘବ ହୋଇଥାଏ। ତେଣୁ ଶ୍ରୋତାବନ୍ଧୁ, ବର୍ଷା ଜଳର ସଂରକ୍ଷଣର ଆବଶ୍ୟକତା ଏବଂ ଗୁରୁତ୍ୱକୁ ଆମେ ବୁଝି ଯଦି ବର୍ଷା ଜଳର ଅମଳ ଓ ସଂରକ୍ଷଣ କରିପାରିବା, ତେବେ ଜଳର ସୁବିନିଯୋଗ ହେବା ସହ ଆମ୍ଭେମାନେ ଜଳ କଷ୍ଟରୁ ରକ୍ଷା ପାଇପାରିବା।
1: କଥିକାରୀ ଶୁଣୁଥିଲେ ବର୍ଷା ଜଳ ସଂରକ୍ଷଣର ଆବଶ୍ୟକତା, ଆଲୋଚନା କରିଥିଲେ ବିଜୟ କୁମାର ପାଣିଗ୍ରାହୀ, ଆକାଶବାଣୀ କଟକ।
2: ଆଚ୍ଛା ଦାସ ବାବୁ, ଆପଣଙ୍କ ଘରଟା 1970ରେ ତିଆରି ହେଇଥିଲା, ରାଇଟ୍? ହେଲେ ଏପର୍ଯ୍ୟନ୍ତ ଏତେ ଷ୍ଟ୍ରଙ୍ଗ କେମିତି ଅଛି?
3: ଆରେ ଏଇଟା ଏକଦମ ସିମ୍ପଲ, ଏବଂ ସେଇଥିପାଇଁ ମୁଁ ସେତେବେଳେ ମୋର ବିଶ୍ୱାସ ରଖିଥିଲି ଏବଂ ଆଜି ମଧ୍ୟ ଚେଟିନାଡ ସିମେଣ୍ଟ ଉପରେ।
4: ଶକ୍ତି ଯାହା ବର୍ଷ ବର୍ଷ ନୁହେଁ ବରଂ ପିଢ଼ି ପାଇ ରହିଥାଏ। ଚେଟିନାଡ ସିମେଣ୍ଟ, ସୁପର ଗ୍ରେଡ୍ ସିମେଣ୍ଟ, 64 ବର୍ଷର ଦୃଢ଼ ମୂଳ ଦୁଆ। ଚେଟିନାଡ ସିମେଣ୍ଟ, ଦ ପରଫେକ୍ଟ କଂକ୍ରିଟ ଚଏସ୍।
2: ଆଚ୍ଛା ଦାସ ବାବୁ, ଆପଣଙ୍କ ଘରଟା 1970ରେ ତିଆରି ହେଇଥିଲା, ରାଇଟ୍? ହେଲେ ଏପର୍ଯ୍ୟନ୍ତ ଏତେ ଷ୍ଟ୍ରଙ୍ଗ କେମିତି ଅଛି?
3: ଆରେ ଏଇଟା ଏକଦମ ସିମ୍ପଲ, ଏବଂ ସେଇଥିପାଇଁ ମୁଁ ସେତେବେଳେ ମୋର ବିଶ୍ୱାସ ରଖିଥିଲି ଏବଂ ଆଜି ମଧ୍ୟ ଚେଟିନାଡ ସିମେଣ୍ଟ ଉପରେ।
4: ଶକ୍ତି ଯାହା ବର୍ଷ ବର୍ଷ ନୁହେଁ ବରଂ ପିଢ଼ି ପାଇ ରହିଥାଏ। ଚେଟିନାଡ ସିମେଣ୍ଟ, ସୁପର ଗ୍ରେଡ୍ ସିମେଣ୍ଟ, 64 ବର୍ଷର ଦୃଢ଼ ମୂଳ ଦୁଆ। ଚେଟିନାଡ ସିମେଣ୍ଟ, ଦ ପରଫେକ୍ଟ କଂକ୍ରିଟ ଚଏସ୍।
2: ଆଚ୍ଛା ଦାସ ବାବୁ, ଆପଣଙ୍କ ଘରଟା 1970ରେ ତିଆରି ହେଇଥିଲା, ରାଇଟ୍? ହେଲେ ଏପର୍ଯ୍ୟନ୍ତ ଏତେ ଷ୍ଟ୍ରଙ୍ଗ କେମିତି ଅଛି?
3: ଆରେ ଏଇଟା ଏକଦମ ସିମ୍ପଲ, ଏବଂ ସେଇଥିପାଇଁ ମୁଁ ସେତେବେଳେ ମୋର ବିଶ୍ୱାସ ରଖିଥିଲି ଏବଂ ଆଜି ମଧ୍ୟ ଚେଟିନାଡ ସିମେଣ୍ଟ ଉପରେ।
4: ଶକ୍ତି ଯାହା ବର୍ଷ ବର୍ଷ ନୁହେଁ ବରଂ ପିଢ଼ି ପାଇ ରହିଥାଏ। ଚେଟିନାଡ ସିମେଣ୍ଟ, ସୁପର ଗ୍ରେଡ୍ ସିମେଣ୍ଟ, 64 ବର୍ଷର ଦୃଢ଼ ମୂଳ ଦୁଆ। ଚେଟିନାଡ ସିମେଣ୍ଟ, ଦ ପରଫେକ୍ଟ କଂକ୍ରିଟ ଚଏସ୍।
1: ପ୍ରଚାର କରୁଛୁ ପାରମ୍ପରିକ ସଙ୍ଗୀତର ବିଶେଷ କାର୍ଯ୍ୟକ୍ରମ ଅତସୀ କୁସୁମ। କଣ୍ଠଶିଳ୍ପୀ ବିଜୟ କୁମାର ଜେନା, ସଙ୍ଗୀତ ବିଜୟ କୁମାର ଜେନା।

ଶିଳ୍ପୀ ପରିବେଷଣ କରିଛନ୍ତି ଓଡ଼ିଶୀ ଗୀତ ବେଣୁଧରଙ୍କ ରଚନାରେ। ପ୍ରଥମେ ଶିଳ୍ପୀ ଗାଇଛନ୍ତି ମୋର ଅଙ୍କ ରତନ ଆସ ଆସ ଅଙ୍କେ ବସ ପଙ୍କଜାକ୍ଷି ତେଜ ମାନ।

ଶିଳ୍ପୀଙ୍କ କଣ୍ଠରେ ପରବର୍ତ୍ତୀ ଓଡ଼ିଶୀ ବେଣୁଧରଙ୍କର ଅନ୍ୟ ଏକ ରଚନା ବର ବରନାରେ ମୋର ଚମ୍ପକ ଗୋରୀ କର କରଦନା କାମ ରସ ସାଗରୀ।

0: ପ୍ରତ୍ୟାହାର ମାନେ ଯେବେ ଆମେ ନିଜ ବିଷୟରେ ଜାଣିବା ଆମେ ଆମେ ଜାଣିପାରିବା ଯେ ଆମ ଭିତରେ କଣ ଗୁଣ ଅଛି କଣ ଅବଗୁଣ ଅଛି ତ ସେଇ ଗୁଣ ଆଉ ଅବଗୁଣରୁ ଯୋଉଟା ଆମକୁ ରଖିବା ଦରକାର ଆଉ ଅବଗୁଣଟାକୁ ଆମେ ବାହାର କରିବା ଦରକାର ସେଟାକୁ କୁହାଯାଏ ପ୍ରତ୍ୟାହାର ପ୍ରତ୍ୟାହାର କଲା ପରେ ଜଣେ ମଣିଷ ନିଜ ପ୍ରତି ଜାଗ୍ରତ ହେଇଯାଏ ଆଉ ତାର ଚେତନା ଶକ୍ତି ବଢ଼ିଯାଏ ତାପରେ ତାର ଷ୍ଟେଜ୍ ଆସେ ଧାରଣା ଆଉ ସେଇ ଧାରଣା ପରେ ସେ କରନ୍ତି ମାନେ ଯୋଉ ଧ୍ୟାନ ତାଙ୍କର ମାନେ କୋଉ ବି କାମ କରିଲା ବେଳେ ଯାହାକି ଆମେ ଅଫିସ କାମ ହଉ କିମ୍ବା ଘର କାମ ହଉ କିମ୍ବା ସୋସାଇଟିରେ ଯାହା ବି କାମ ଆମେ କରୁଛେ ସେ କାମରେ ଆମର ମନଟା ଲାଗିବ ଧ୍ୟାନ ଆମେ କରିପାରିବା ସେଇଟା ହେଲା ଧ୍ୟାନ ଆଉ ତାପରେ ଯୋଉ ଆଧ୍ୟାତ୍ମିକ ଚେତନା ଆମ ଭିତରେ ଜାଗ୍ରତ ହବ ଶରୀର ଭିତରେ ସେଇଟାକୁ ହିଁ କହନ୍ତି ସମାଧି ସମାଧି ମାନେ ନୁହଁ ଯେ ଆମେ ବସିକି ଗୋଟେ ଜାଗାରେ ଋଷିମୁନି ଆଗ କାଳରେ ଯେମିତି ସମାଧି ଲଗେଇ ଦେଉଥିଲେ ସେଇଟାକୁ ଆମେ ଯଦି ଆମ ନ୍ୟୁ ୱାର୍ଡରେ ନ୍ୟୁ ଟର୍ମରେ ଆମେ ବୁଝିପାରିବା ସେଇଟା ହେଉଛି ସମାଧି ମାନେ ଆମର ଜୀବନଶୈଳୀଟାକୁ ଆମେ କେମିତି ସାକାର ଭାବେ ବଞ୍ଚିପାରିବା ଜିଇଁପାରିବା ସେଇଟା ହେଲା ସମାଧି
1: ଆପଣ ମ୍ୟାଡମ୍ ଯେମିତି କହୁଥିଲେ କି ପତଞ୍ଜଳିଙ୍କ ଅଷ୍ଟାଙ୍ଗ ଯୋଗର 8ଟି ଅଙ୍ଗ କଥା ତେବେ ବର୍ତ୍ତମାନ ସମାଜରେ କେଉଁ ଅଙ୍ଗଟି ସବୁଠାରୁ ଅଧିକ ପ୍ରାସଙ୍ଗିକ ବୋଲି ଆପଣ ମନେ କରନ୍ତି
0: ଅଧିକ ପ୍ରାସଙ୍ଗିକ ହେଲା ଆପଣଙ୍କର ଆସନ ଏବଂ ପ୍ରାଣାୟାମ ଆଉ ବାକି ଜିନିଷ ଗୁଡାକ ବି ବହୁତ ଜରୁରୀ ବହୁତ ଜରୁରୀ ମାନେ ଆମେ ଯଦି ସତ କହୁଛେ ଆମର ବ୍ୟବହାର କେମିତି ନୀତି ପ୍ରତିଦିନରେ ଆମର ଜୀବନଶୈଳୀଟା କେମିତି ଆମ ଖାଇବା ପିଇବା ଆହାର କ'ଣ ବ୍ୟବହାର କ'ଣ ବିଚାର କ'ଣ ଏଇ ଜିନିଷ ଗୁଡାକୁ ଆମକୁ ବୁଝିବା ଦରକାର ତା ବାଦ ହେଲା ଆମେ ପ୍ରାଣାୟାମ କରିବା ପ୍ରାଣାୟାମ କରିଲେ କେବଳ ମାନେ ଯେଉଁମାନେ ପାରାଲିସିସ୍ ପେସେଣ୍ଟ ଅଛନ୍ତି କିମ୍ବା ଯେଉଁମାନେ ବୁଲି ଚାଲି ପାରୁନାହାନ୍ତି ଯେଉଁ ମାନେ ସିରିୟସ୍ ପେସେଣ୍ଟ ଯେଉଁମାନେ ଆଜିକାଲି ଆପଣ ଦେଖୁଛନ୍ତି କ୍ୟାନ୍ସରରୁ ବି ମୁକ୍ତି ପାଉଛନ୍ତି ତ ସେଇଟା ହେଲା ପ୍ରାଣାୟାମ ଗୋଟେ ଏମିତି ସ୍ଲୋ ପ୍ରୋସେସ୍ ବହୁତ ହି ମାନେ ଆମେ ଭାବିବା କି ଏଇଟା ତ ଖାଲି ନାକ ବନ୍ଦ କରି ନିଶ୍ୱାସ ନେବା ଛାଡ଼ିବା କିମ୍ବା କପାଳ ଭାତି କରିବା ତ ଏଇଥିରେ କ'ଣ ହିଁ ହେଇଯିବ କିନ୍ତୁ ଏଇ ପ୍ରୋସେସ୍ଟା ବହୁତ ସ୍ଲୋ କିନ୍ତୁ ଏଇଟା ବହୁତ ଫାଇଦେମନ୍ଦ ମାନେ ଏହାର ଏତେ ଫାଇଦା ଅଛି କି ପାରାଲିସିସ୍ ଲୋକର ବି ଯେଉଁମାନଙ୍କର ହାତ ଗୋଡ଼ ଚାଲୁନି ଲକୁଆ ମାରିଯାଇଛି ସେମାନେ ବି ଠିଆ ହେଇଯାଉଛନ୍ତି ଏଇଟା ଦେଖାଯାଇଛି ତାପରେ ହେଲା ଆସନ ଆସନ ଯୋଉଟାକି ଆମେ ଭାବୁଛେ କି ବହୁତ କଷ୍ଟ ଆସନ କରିବା ଦରକାର ସେମିତି କିଛି ନୁହଁ ଯୋଉଟା ଆମର ସହଜ ଆସନ ଯୋଉଟାକି ଆମେ ଟିକେ ସୂକ୍ଷ୍ମ ବ୍ୟାୟାମ କରିଦେବେ ଟିକେ 10-15 ମିନିଟ୍ ଆମର ସୂର୍ଯ୍ୟ ନମସ୍କାର କଲେ କିମ୍ବା ଆପଣ ବସିକି ଟିକେ ହାତ ଗୋଡ଼ ବୁଲେଇଲେ କିମ୍ବା ଭୁଜଙ୍ଗ ଆସନ କରିଲେ ଧନୁର ଆସନ କରିଲେ ଯୋଉ ଜିନିଷଟା ଆମର ମେଟାବଲିଜିମ୍ ମାନେ ଆମର ଯୋଉ ହଜମ ଶକ୍ତି ସେଇ ଜିନିଷଟା ଭଲ ରଖିବ ସୁସ୍ଥ ରଖିବ ଆଉ ଆମର ଦେହ ଯେମିତି ରୋଗ ପ୍ରତିରୋଧକ ଶକ୍ତିଟାକୁ ବଢ଼େଇକି ଆମର ବୀମାର ହେବାକୁ ଦବନି
1: ମ୍ୟାଡମ୍ ବର୍ତ୍ତମାନ ଲୋକଙ୍କ ପାଖରେ କାହା ପାଖରେ ସମୟ ନାହିଁ ସମସ୍ତେ ବ୍ୟସ୍ତତା ଭିତରେ ଯାଉଛନ୍ତି ଏଇ ବ୍ୟସ୍ତ ବହୁଳ ଜୀବନ ମଧ୍ୟରେ କେଉଁ ଯୋଗ ଆଉ ପ୍ରାଣାୟାମ ଜଣେ ସାଧାରଣ ମଣିଷକୁ ଶାରୀରିକ ଆଉ ମାନସିକ ଭାବରେ ସୁସ୍ଥ ରଖିବାରେ ସହାୟକ ହେବ
0: ନିଶ୍ଚିତ ଭାବରେ ଯେତେବେଳେ ଆମର ଆଜିକାଲିକା ବିଜି ସେଡ୍ୟୁଲ ଅଛି ସମସ୍ତେ ବହୁତ ବ୍ୟସ୍ତ ଅଫିସ ହଉ କିମ୍ବା ଛୋଟ ଛୁଆ ବି ଆପଣ ଦେଖୁଛନ୍ତି ତ ସେ ସ୍କୁଲରୁ ଯାଉଛି ଆସୁଛି ଟ୍ୟୁସନ କରୁଛି ଆଉ ତାପରେ ଗୃହିଣୀମାନେ ବି ବହୁତ ବ୍ୟସ୍ତ ତ ଏଇ ଯୋଉ ଆମର ଡେ ଟୁ ଡେ ପ୍ରତିଦିନ ଲାଇଫରେ ବହୁତ ସାରା କଷ୍ଟ ଆଉ ବ୍ୟସ୍ତତା ମଧ୍ୟରେ ଯଦି ଆମେ 10-15 ମିନିଟ୍ ମାତ୍ର ବାହାର କରିବା କେବଳ ସୂର୍ଯ୍ୟ ନମସ୍କାର କରିବା କେବଳ 7-8ଟି ସୂର୍ଯ୍ୟ ନମସ୍କାର କଲେ ବି ବହୁତ ସଫିସିଏଣ୍ଟ ତାପରେ ଆମେ କରିବା ପ୍ରାଣାୟାମ କପାଳଭାତି ଅନୁଲୋମ ବିଲୋମ ଆଉ ହେଲା ଆମର ସୂକ୍ଷ୍ମ ବ୍ୟାୟାମ କିଛିଟା କରିଦେଲେ ଆମର ଆସନ ଯଦି ଆମେ କରିବା ଯେମିତି ମଧୁମେହ ଅଛି ଆଉ ତାପରେ ଆମର ରକ୍ତଚାପ ଯୋଉ ବିପି ତ ଏଇ ଦୁଇଟା ଜିନିଷ ଆଜିକାଲି ବହୁତ ମୁଖ୍ୟ ରୋଗ ଭାବେ ବାହାରକୁ ଆସୁଛି ଆଉ ମାନେ ବହୁତ ପେସେଣ୍ଟ ଏମିତି ଅଛନ୍ତି ଯେଉଁମାନେ କି କେବଳ ଆସନ ପ୍ରାଣାୟାମରେ ସେମାନେ ସୁସ୍ଥ ହେଇଛନ୍ତି ତ ସେମାନଙ୍କର ମଧୁମେହ ଆଉ ରକ୍ତଚାପ ଏଇ ଦୁଇଟା ରୋଗ ପାଇଁ ଆମର ଦରକାର ଧନୁରାସନ ମଣ୍ଡୁକାସନ ଆଉ ସର୍ବଙ୍ଗାସନ ଏମିତି କିଛିଟା ଆସନ ରହିଛି ଏବଂ ସେ ଡେଲି କମ୍ ଖାଇବା ତେଲ ମସଲା କମ୍ ଖାଇବା ଏମିତି ଆହାର ପ୍ରତି ବି ନିଜର ଧ୍ୟାନଟା ଦେଲେ ସେ ନିଜ ସ୍ୱସ୍ଥ ରହିବେ
1: ଆଜ୍ଞା ମ୍ୟାଡମ୍ ଆପଣ ଯେମିତି କହୁଥିଲେ କି ଯୋଗ କରିବା ପୂର୍ବରୁ ଆମକୁ ଆହାର ପ୍ରତି ବି ସଚେତନତା ହେବାକୁ ପଡ଼ିବ ତେବେ ଯୋଗାଭ୍ୟାସ ପୂର୍ବରୁ ଆଉ ପରେ ଖାଦ୍ୟ ଆଉ ପାନୀୟ ସମ୍ପର୍କରେ କେଉଁ ସାବଧାନତା ଅବଲମ୍ବନ କରିବା ଉଚିତ
0: ଯୋଗ ଆରମ୍ଭ କେତେବେଳେ କରିବେ ଯେତେବେଳେ ଆମର ସୂର୍ଯ୍ୟ ଉଦୟ ହେଉଛି ସୂର୍ଯ୍ୟ ଉଦୟ ସାଙ୍ଗରେ ଆମେ ଯଦି ଉଠିକି ଆମେ ଯଦି ସଫା ସୁତୁରା ହେଇକି ଛୋଟିଆ ଜାଗାରେ ଆମେ ବସିକି ଆରାମସେ ଧ୍ୟାନ

0: କରିପାରିବା, ପ୍ରାଣାୟମ କରିପାରିବା ଏବଂ ସୂର୍ଯ୍ୟ ନମସ୍କାର କରିପାରିବା। ସକାଳୁ ଖାଲି ପେଟରେ କରିବା ଦରକାର, ଯାହା ବି କରିବେ ଖାଲି ପେଟରେ କରିବେ। ଉଷୁମ ପାଣି ଗ୍ଲାସ୍ଟେ ପିଇବେ, ତାପରେ ଆମର ତାଡ଼ାସନ କରିବେ ଯୋଉଟାକି ଆମ ପେଟଟାକୁ ସଫା କରିବ। କନଷ୍ଟିପେସନ ହେଉଛି, ସେମାନଙ୍କର ପେଟ ସଫା ହେବା ଦରକାର। ତ ସକାଳୁ ଉଠିକି ଫାଷ୍ଟ 2 ଗ୍ଲାସ୍ ଗରମ ପାଣି ପିଇବେ, ତାପରେ ସେମାନେ ତାଡ଼ାସନ କରିଲେ ମାଲାସନ କରିବେ। ଏଥିରେ ତାଙ୍କର କନଷ୍ଟିପେସନଟା କ୍ଲିୟର ହେଲା ପରେ ସେମାନେ ବସିବେ ଆସନରେ କରିବେ। ଏଇଟା ଯୋଗରେ କୁହାଯାଏ 3ଟା ସ୍ନାନ ଜରୁରୀ। 3ଟା ସ୍ନାନ ହେଲା, ଆଗେ ଆମେ ସୂର୍ଯ୍ୟ ସ୍ନାନ କରୁ, ସୂର୍ଯ୍ୟ ନମସ୍କାର କରି ସେଇଟା କଲା ପରେ ଆମେ ଝାଳରେ ସ୍ନାନ କରୁ, ଆଉ ତାପରେ ଯାଇ ଆମେ ଜଳ ସ୍ନାନ କରୁ। ତ ଏଇ 3ଟା ସ୍ନାନ କରିବା ଡେଲି ନିହାତି ଦରକାର ସମସ୍ତଙ୍କୁ। ତ ଖାଲି ପେଟରେ କରିବା ଦରକାର, ମାନେ ଆସନ କରିକି 2-3 ଘଣ୍ଟା ପରେ ହିଁ ଖାଇବେ, ଆଉ କିମ୍ବା 3 ଘଣ୍ଟା ଆପଣ ଗ୍ୟାପ୍ ରଖିବା ଦରକାର। ଆସନ କଲେ ତାପରେ 3 ଘଣ୍ଟା ପରେ ଖାଇବେ, ଆଉ ଖାଇସାରିକି 3 ଘଣ୍ଟା ପରେ କରିବେ। ସେଇ ମଝିର ସେଇ ଗ୍ୟାପ୍ଟାକୁ ଆମକୁ ମେଣ୍ଟେନ୍ କରିକି ରଖିବା ଦରକାର।
1: ମ୍ୟାଡାମ, ଯେମିତି ଆପଣ ଏବେ ସବୁ କହୁଥିଲେ କି ଯୋଗ କରିବା ପୂର୍ବରୁ ଆଉ କରିବା ପରେ କଣ କଣ ସବୁ ନିୟମ ଅବଲମ୍ବନ କରିବା ଦରକାର, ଆଉ ଗୋଟିଏ କଥା, ବର୍ତ୍ତମାନ ସମୟରେ ଆମେ ଦେଖିବା ବହୁତ ଜଣ ବ୍ୟକ୍ତି, ସେ ପୁରୁଷ ହୁଅନ୍ତୁ ବା ମହିଳା ହୁଅନ୍ତୁ, ଆଣ୍ଠୁ ଗଣ୍ଠି ସମସ୍ୟା ଦେଇକି ଗତି କରୁଛନ୍ତି। ତେବେ ଯେଉଁ ଆଣ୍ଠୁ ଗଣ୍ଠି ସମସ୍ୟା ଥିବା ଲୋକମାନେ ମାନେ କେଉଁଠି ବସିକି ପ୍ରାଣାୟମ ସୁରକ୍ଷିତ ଭାବେ କରିପାରିବେ, କେଉଁ ପ୍ରକାର ପ୍ରାଣାୟମ କରିବା ଦରକାର, ସେ ସମ୍ପର୍କରେ କିଛି କୁହନ୍ତୁ।
0: ଆଗକାଳରେ ଲୋକ ବହୁତ ପାରିଶ୍ରମିକ କାମ କରୁଥିଲେ, ଆଉ ସେଥିପାଇଁ କେବେ ବି ଆମେ ଦେଖିବାନି ଯେ ଗାଁ ଗହଳିରେ ବି କେବେ ଏମିତି ରୋଗ ହୁଏ। କିନ୍ତୁ ଆଜିକାଲି ଆମେ ଦେଖୁଛେ ଗାଁ ଗହଳି ଲୋକ ବି ତାଙ୍କର ଆର୍ଥରାଇଟିସ୍ ହେଇଥାଏ, ଅଷ୍ଟିଓପରେସିସ୍ ହେଇଥାଏ, ମାନେ ଏତେ ଆଣ୍ଠୁ ଗଣ୍ଠି ବିନ୍ଧା ଯୋଉ ହେଉଛି। ଏହାର କ୍ଷୟ କାରଣ ହେଲା, 1, ଆମେ ଆହାର ଆମର ଖରାପ ହେଇଯାଇଛି, ଆଉ ତାପରେ ଆମର ହେଲା ବାତାବରଣ ବିଶୁଦ୍ଧିକରଣ ହୋଇପାରୁନି, ପଲ୍ୟୁସନ୍ ହେଇଯାଉଛି, ତାପରେ ଆମର ହେଲା ଜୀବନଶୈଳୀଟା ଆମର ବହୁତ ଖରାପ ହେଇଯାଇଛି, ଆମର ଶ୍ରମିକ କାମ ବହୁତ କମ୍ ହେଇଯାଇଛି। ତେଣୁକରି ଆଣ୍ଠୁ ଗଣ୍ଠି ଠିକ ଯାହାର ନାହିଁ, ସେ ଚେୟାରରେ ବସିକି ବି ପ୍ରାଣାୟମ ଆସନ କରିପାରିବେ। ଯେଉଁଟା ସୂକ୍ଷ୍ମ ବ୍ୟାୟାମ, ମୁଁ ଯେମିତି କହିଲି ହାତ ଗୋଡ଼ ବୁଲେଇବା, ବେକ ବୁଲେଇବା, ଟିକେ ଟିକେ ଆସ୍ତେ ଆସ୍ତେ ଆମେ ଯାହା ବି ନିଜେ ବସିକି ଟିକେ ମୁଭମେଣ୍ଟ ଦରକାର, ମାନେ ଶରୀରଟା ଗୋଟେ ଜାଗାରେ ଯେମିତି ନ ବସୁ। ଆଣ୍ଠୁ ଗଣ୍ଠି ଖରାପ ହେଇଛି ମାନେ ଯଦି ନିହାତି ଖରାପ ହେଇଛି, ଯେମିତି ଯିଏ ଉଠି ପାରୁନାହାନ୍ତି ତାଙ୍କ କଥା ଅଲଗା, ସେ ବସିକି କେବଳ ପ୍ରାଣାୟମ କରିବେ। ଅଥଚ ଦିନକୁ ଘଣ୍ଟାଟେ ଯଦି ଆପଣ ବସିଗଲେ ଲଗାତାର, ତ ଆପଣଙ୍କୁ ଉଠିକି ଠିଆ ହେଇକି ଟିକେ ବୁଲିବା ଦରକାର, ଟିକେ ଚାଲିବା ଦରକାର, ମାନେ ଦେହଟାକୁ ଯେମିତି ପଡିକି ନ ରହିବ ଦେହଟା, ସେଇଟା ଆମେ ଧ୍ୟାନ ରଖିବା। ବାକି ଆମର ଇଜି ଇଜି ମାନେ ସହଜ, ଯେତେ ସହଜ ଆପଣ ହାତ ଗୋଡ଼ ବୁଲେଇଲେ ପ୍ରାଣାୟମ କରିପାରିବେ, ନାଡ଼ି ଶୋଧନ ପ୍ରାଣାୟମ କରିବେ, ଆଉ କପାଳଭାତି ପ୍ରାଣାୟମ କରିବେ, ଆଉ ଭ୍ରାମରୀଟା କରିବେ, ଯାହାକି ନିଦ ଆପଣଙ୍କୁ ବହୁତ ସୁନ୍ଦର ନିଦ ହବ ସେଥିରେ। ତ ଏଇ ସବୁ ଜିନିଷ ଆମେ କରିପାରିବା।
1: ଏହି ପରିପ୍ରେକ୍ଷୀରେ ଆଉ ଗୋଟିଏ କଥା ମନକୁ ଆସୁଛି କି ମେଦ ବହୁଳତା, ବର୍ତ୍ତମାନ ସମୟରେ ଲୋକମାନେ ମେଦ ବହୁଳତାର ବହୁତ ଶିକାର ହେଉଛନ୍ତି, ଓଜନ ହ୍ରାସ ପାଇଁ କିଏ ଜିମ୍ ଯାଉଛନ୍ତି, ବିଭିନ୍ନ ପ୍ରକାର ମେଡିସିନ୍ ଆପଣାଉଛନ୍ତି, ତ ଏ ପରିପ୍ରେକ୍ଷୀରେ ଆପଣ କେଉଁ ପ୍ରକାର ଆସନ ପାଇଁ କି ପରାମର୍ଶ ଦେବେ?
0: ଜିମ୍ ବି ଗଲେ ବହୁତ ଭଲ, କିଛି ଖରାପ ନାହିଁ, ଜିମ୍ ବି ବହୁତ ଭଲ, କିନ୍ତୁ ମେଦ ଯୋଉ ବଢୁଛି ଏବେ ବହୁତ, ଗୋଟେ ମାନେ ଇଣ୍ଡିଆ ହେଲା ସବୁଠୁ ବଡ଼ ହେଇଯାଇଛି, ଯୋଉଟାକି ଆମେ ଓବିସିଟି ପାଇଁ ମାନେ ମେଦ ବୃଦ୍ଧି ପାଇଁ ସବୁଠୁ ବଡ ସଂଖ୍ୟା ଅଛି ଲୋକଙ୍କର, ସେଇଟା ହେଉଛି ଇଣ୍ଡିଆ, ମାନେ ଯୋଉଟାକି ବହୁତ ଖରାପ ଆମେ ଗୋଟେ ବାହାରକୁ ପ୍ରଦର୍ଶନ କରୁଛେ। ଯେହେତୁ ଆମ ଦେଶ ହିଁ ଯୋଗ କରୁଛି, ଆମେ ହିଁ ଯୋଗ ଗୁରୁ, ବିଶ୍ୱଗୁରୁ, ତ ଆମର ଦରକାର କି ଆମର ଦେଶ ଭିତରେ ଯେତେ ଲୋକ ଅଛନ୍ତି ସମସ୍ତେ ଏଇ ଯୋଗଟାକୁ ଆପଣେଇବା ଦରକାର, ଆଉ ଯୋଗ ଆମର ନୀତି ପ୍ରତିଦିନରେ ରହିବା ଦରକାର, ଆଉ ଆମେ ସେବେ ହିଁ ବିଶ୍ୱଗୁରୁ ହୋଇପାରିବା ଯେବେ ଆମେ ନିଜେ ସେଇ ଜିନିଷଟାକୁ ଆପଣେଇବା। ତ ଆମେ ଯୋଗ କରିବା, ଡେଲି ଯୋଗ କରିବା, ଆଉ ସେଥିରେ ମେଦ ବୃଦ୍ଧି ପାଇଁ ଆମେ, ମୁଁ ଯେମିତି କହିଲି, ପେଟ ମାଡ଼ିକି ଯେତେ ଆସନ ଅଛି ଆପଣଙ୍କର, ଭୁଜଙ୍ଗା ଆସନ ଅଛି, ଧନୁରା ଆସନ ଅଛି, ସଲମ୍ବା ଆସନ ଅଛି, ତାପରେ ଓଲଟା ପିଠି ଉପରେ ଆପଣ ଯେମିତି ହଲା ଆସନ ଅଛି, ସର୍ବଙ୍ଗ ଆସନ ଅଛି, ଆଉ ପବନ ମୁକ୍ତ ଆସନ, ତ ଏମିତି କେତେଟା ଆସନ ଅଛି ଆମେ ସେଟାକୁ କରିବା। ସାଇକ୍ଲିଂ ଯୋଉଟା ଆମେ ନର୍ମାଲି କରୁ, ମାନେ ବିନା ସାଇକେଲରେ ଯୋଉ ଖାଲି ପେଡାଲ ମାରିବାଟା, ସେଇଟା ସେଇ ଜିନିଷଟା ଆମେ କରିବା, ପ୍ଲସ୍ ସୂର୍ଯ୍ୟ ନମସ୍କାର କରିବା। ଯୋ ଆମେ ପିଲାମାନଙ୍କୁ ମେନ୍ ହେଲା, ଛୋଟ ଛୁଆମାନଙ୍କୁ ଆମେ ବେଶୀ ଟିକେ ଧ୍ୟାନ ଦେବା, ସେମାନଙ୍କର ଯୋ ରୁଟିନ୍ରେ ଆମେ ଖାଲି ଟ୍ୟୁସନ୍ ଆଉ ପାଠପଢ଼ାକୁ ବେଶୀ ଧ୍ୟାନ ନ ଦେଇକି କମ୍ ସେ କମ୍ ଆମେ ଦେହ

0: ପ୍ରତି ଟିକେ ଧ୍ୟାନ ଦେବା, ଘଣ୍ଟାଟେ ତାଙ୍କୁ କମ୍ପଲସରି କରିବା, ଯେମିତି ବି ନିହାତି ଭାବରେ ସେମାନେ ନିଜ ଶରୀର ପ୍ରତି ଧ୍ୟାନ ଦେବେ ଆଉ ଏକ୍ସରସାଇଜ୍ କରିବେ, ଯୋଗ କରିବେ।
1: ମ୍ୟାଡାମ୍, 2014 ମସିହାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପ୍ରସ୍ତାବ ପରେ ଜାତିସଂଘ ଜୁନ୍ 21କୁ ଅନ୍ତର୍ଜାତୀୟ ଯୋଗ ଦିବସ ଭାବେ ସ୍ୱୀକୃତି ଦେଲା। ଏହା ଭାରତ ପାଇଁ କେତେ ଗୌରବର ବିଷୟ ଥିଲା।
0: ବହୁତ ଗୌରବର କଥା କି ଏଇଟା ଗୋଟେ ଏମିତି ଐତିହାସିକ ସମୟ ଯୋଉଟାକି ଆମର ବିଶ୍ୱରେ ଏକମାତ୍ର ଏମିତି ପ୍ରସ୍ତାବ ଗୋଟେ କମ୍ ସମୟରେ ପାରିତ ହେଲା, ଯୋଉଟାକି 177 କଣ୍ଟ୍ରିଜ୍ ମାନେ 177 ଦେଶ ଏକମତ ହୋଇଗଲେ ବହୁତ କମ୍ ସମୟରେ। ମାନେ ଏଇଟା ଗୋଟେ ବିଶ୍ୱର ବହୁତ ଚମତ୍କାର ଜିନିଷ ଯୋଉଟାକି ପୁରା ପୃଥିବୀକୁ ସାଙ୍ଗରେ ଆଣିଛି। ଏଇଟା ବହୁତ ହିଁ ନିଶ୍ଚିତ ଭାବରେ ଗୌରବର କଥା କି ଆମ ଯୋଗଟାକୁ ବୈଶ୍ୱିକ ଆମେ ସେଟାକୁ ଆପଣେଇ ପାରିଛେ।
1: ଯୋଗ ବିଶ୍ୱକୁ ଭାରତର ସବୁଠୁ ବଡ଼ ଉପହାର ବୋଲି କୁହାଯାଉଛି, ତେବେ ଏ ଉକ୍ତିର ପ୍ରକୃତ ଅର୍ଥ କ'ଣ, ଆପଣଙ୍କୁ କେମିତି ମୂଲ୍ୟାଙ୍କନ କରୁଛନ୍ତି?
0: ନିଶ୍ଚିତ ଭାବରେ ଯେମିତି ଯୋଗ ହେଉଛି ଏଇଟା ଗୋଟେ ଆମର ଗୋଟେ ଧାର୍ମିକ ଜିନିଷ ନୁହେଁ, ମାନେ ସୂର୍ଯ୍ୟ ନମସ୍କାର ଏବେ ସମସ୍ତେ ବିଶ୍ୱ ସାରା କରୁଛନ୍ତି, ସେମାନେ ଆଫ୍ରିକାନ ହଉ, ଖ୍ରୀଷ୍ଟିଆନ ହଉ, ମୁସଲମାନ ହଉ, କୌଣସି ବି ଧର୍ମର ଲୋକ ସୂର୍ଯ୍ୟ ନମସ୍କାର କରିପାରିବେ କିମ୍ବା ପ୍ରାଣାୟାମ କରିପାରିବେ କିମ୍ବା ଏଥିରେ କିଛି ଜାତି ଧର୍ମ ବର୍ଗ କିଛି ବି ଆସେନି। ତ ବିନା ଏଇ ସବୁ ଜିନିଷକୁ ମିଟେଇକି ଆମେ ଦେଖୁଛେ କି ବିଶ୍ୱରେ ଏବେ ବର୍ତ୍ତମାନ ଯୁଦ୍ଧର ସମସ୍ୟା ଚାଲିଛି, ମିଡିଲ ଇଷ୍ଟରେ ଯୁଦ୍ଧ ହେଉଛି, ସେଇଠି ଆମେ ଏବେ ୱାର୍ଲଡ ଚାମ୍ପିଅନସିପ୍ ଯାଇଥିଲେ ସେଇଠି ଇରାନ ଇରାକ ଭଳି ଦେଶ ଆମ ସାଙ୍ଗରେ ଯୋଗ କରୁଛନ୍ତି, ବାଂଲାଦେଶର ଲୋକ ଆସିକି ଆମ ସାଙ୍ଗରେ ଯୋଗ କରୁଛନ୍ତି। ତ ସେଇ ଯୋଗଟା ହେଉଛି ପରସ୍ପରକୁ ଆମେ ଯୋଡ଼ି ପାରୁଛେ, ଯୋଉଟାକି ଆମେ ସେଇଠି ଯୁଦ୍ଧ ଚାଲିଲା ବେଳକୁ ଏଇଠି ଆମେ ଶାନ୍ତିର ପ୍ରସ୍ତାବ ଗୋଟେ ଦେଉଛେ। ତ ଏଇଟା ହେଲା ଗୋଟେ ବହୁତ ସୁନ୍ଦର ଉଦାହରଣ କି ଯୋଗ ମାନେ ବିଶ୍ୱକୁ ଯୋଡ଼ିବାର ସବୁଠୁ ମହତ୍ତ୍ୱପୂର୍ଣ୍ଣ ଏକ କାରକ।
1: ଯୋଗ କେବଳ ଏକ ବ୍ୟାୟାମ ନୁହେଁ, ଏହା ଏକ ଜୀବନଶୈଳୀ। ଆମ ପରମ୍ପରା ସବୁବେଳେ କହେ ସର୍ବେ ସନ୍ତୁ ନିରାମୟ, ଅର୍ଥାତ୍ ସମସ୍ତେ ନିରୋଗ ରୁହନ୍ତୁ, ସୁସ୍ଥ ଶରୀର, ସ୍ଥିର ମନ ଆଉ ସକାରାତ୍ମକ ଚିନ୍ତାଧାରା ପାଇଁ ଆସନ୍ତୁ ଆମେ ସମସ୍ତେ ଯୋଗକୁ ନିଜ ଜୀବନର ଅଂଶ କରିବା। ମ୍ୟାଡାମ୍, ବହୁତ ବହୁତ ଧନ୍ୟବାଦ, ଆପଣ ଶ୍ରୋତାମାନଙ୍କୁ ଏତେ ସରଳ ଭାଷାରେ ଯୋଗର ମହତ୍ୱ ବୁଝାଇଲେ। କାର୍ଯ୍ୟକ୍ରମକୁ ଏଇଠି ଶେଷ କରିବା। ନମସ୍କାର।
0: ନମସ୍କାର।
2: ଶୁଣୁଥିଲେ ଆଞ୍ଚଳିକ ସମ୍ବାଦ ବିଭାଗ କଟକ ପ୍ରସ୍ତୁତ ସ୍ୱତନ୍ତ୍ର ସାକ୍ଷାତକାର କାର୍ଯ୍ୟକ୍ରମ। ବିଶେଷଜ୍ଞ ଥିଲେ ଯୋଗଗୁରୁ ରିଙ୍କୁ ଟଙ୍କ, ଅଂଶଗ୍ରହଣ କରିଥିଲେ ସ୍ମୃତିରେଖା ତାରିଣିଆ। ଆକାଶବାଣୀ କଟକ। ବର୍ତ୍ତମାନ ଶୁଣନ୍ତୁ କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ କୃତ ମହାକାବ୍ୟ ବୈଦେହୀଶ ବିଳାସର ସଙ୍ଗୀତାତ୍ମକ ପରିବେଷଣ ବୈଦେହୀଶ ବିଳାସ। ଆଜି ଶୁଣନ୍ତୁ ଏହାର 62ତମ ଭାଗ। ପ୍ରଯୋଜନା ପ୍ରସଞ୍ଜିତ ମହାନ୍ତି ଏବଂ ଡକ୍ଟର ଶାନ୍ତନୁ କୁମାର ରଥ, ସାଙ୍ଗୀତିକ ପରାମର୍ଶ ପଶ୍ଚିମେଶ୍ୱର ଜେନା, ପୃଷ୍ଠଭାଷ୍ୟ ଆଲେଖ୍ୟ ରଜତ କୁମାର କର, ସଙ୍ଗୀତ ଅଖିଳ କୁମାର ଲେଙ୍କା।

ସୀତା ଧିକ୍କାର କରି ରାବଣକୁ କହିବାରୁ ରାବଣ ନିଜ ମୂର୍ତ୍ତି ଧରି ସୀତାଙ୍କୁ ବଳ ପ୍ରୟୋଗ କରି ନେବାକୁ ବାହାରିଲା ବୋଲି ପୂର୍ବ ଭାଗରେ ବର୍ଣ୍ଣନା କରାଯାଇଛି। ଏହି ଭାଗ ଆରମ୍ଭରୁ ଭଞ୍ଜକବି କହିଲେ ଯେ ରାବଣର ଏହି ମନ୍ଦ ଉଦ୍ଦେଶ୍ୟ ଜାଣିପାରି ସୀତା ବର ହିଁ ଅନ୍ତରେ ବା ଅଗ୍ନିର ଭିତରେ ଗୁପ୍ତା ହୋଇଗଲେ। ବାଲ୍ମୀକି ବା ବଳରାମ ଦାସଙ୍କ ରାମାୟଣରେ ରାବଣ ନେଇଯିବା ପୂର୍ବରୁ ସୀତା ଅଗ୍ନିରେ ଲୁଚିଯିବା କଥା ନାହିଁ, ଏହି କଥା ପ୍ରଥମ ଥର ପାଇଁ ଆସିଲା ଅଧ୍ୟାତ୍ମ ରାମାୟଣରେ। ତୁଳସୀ ରାମାୟଣରେ ଲକ୍ଷ୍ମଣଙ୍କର ଅନୁପସ୍ଥିତିରେ ରାମ ସୀତାଙ୍କୁ କହୁଛନ୍ତି, ଏବେ ମୁଁ ମଣିଷଙ୍କ ଭଳି ଲୀଳା କରିବି, ତୁମେ ଅଗ୍ନିରେ ଲୁଚିଯାଅ। ବୈଦେହିଶ ବିଳାସରେ ଦର୍ଶାଗଲା ଯେ ରାବଣ ସ୍ପର୍ଶ କରିବା ଉଦ୍ୟମ କରିବା ମାତ୍ରେ ସୀତା ଅଗ୍ନିରେ ଲୁଚିଗଲେ। ତାଙ୍କୁ ନ ଦେଖି ଲଙ୍କେଶ ଭାବିଲା ଏ ବେଦମତୀ ଭଳି ହେଲା। ପୂର୍ବରୁ ରାବଣ ସ୍ପର୍ଶ କରିବାରୁ ବେଦମତୀ ଅଗ୍ନିରେ ଝାସ ଦେଇ ଜୀବନ ହାରିଥିଲେ, କିନ୍ତୁ ସୀତା ପୁଣି ବ୍ୟକ୍ତ ହୋଇ ଦିଶିବାରୁ ରାବଣ ବଳେ ଧରି ଅଙ୍ଗନ ବା ଅଗଣାକୁ ଆଣିଲା। ବାତ ସରିତ ସ୍ଥିର ହୋଇଗଲେ ପାଷାଣ ତରଳିଗଲା ବୋଲି ବର୍ଣ୍ଣନା କଲେ ଭଞ୍ଜକବି। ରଥରେ ବନ୍ଦୀ ଭଳି ସୀତାଙ୍କୁ ରଖି ମଧ୍ୟ ବନ୍ଦୀ ବା ଭାଟ ଭଳି ମନେ ମନେ ଭକ୍ତିରେ ସ୍ତୁତି କରି ରାବଣ ରଥ ଚାଲିଲା।

ଶୁଣି ଜଟାୟୁ ତରକିଲା ବା ଚମକି ପଡ଼ିଲା। ସୁରାପ ଅର୍ଥାତ୍ ମଦ୍ୟପ ହାତରେ ବେଦପୋଥି କିଏ ଦେଲା କହି ଚଞ୍ଚୁ ଓ ପକ୍ଷରେ ବିମାନ ଭାଙ୍ଗିଲା ବେଳେ ରାବଣ ବାମ ହାତରେ ସୀତାଙ୍କୁ ଧରି ଦକ୍ଷିଣ ହାତରେ ଜଟାୟୁର ପକ୍ଷ ଛେଦନ କଲା। ଋଷ୍ୟମୁଖ ପର୍ବତରେ ସୁଗ୍ରୀବ ପ୍ରଭୃତିଙ୍କୁ ଦେଖି ବସନରେ ଅଳଙ୍କାର ରଖି କୃପାନିଧି ରାମ ପାଇବେ ଭାବି ସୀତା ପକାଇଦେଲେ। ରାବଣ ଅଶୋକ ବନରେ ପହଞ୍ଚି ସୀତାଙ୍କୁ ସମର୍ପା ରାକ୍ଷସୀକୁ ସମର୍ପି ଦେଇ ତ୍ରିଜଟାକୁ ସଖୀ କରାଇଲା। ନାରଦଙ୍କ ହାତରେ ବିଧାତା ଅମୃତ ପଠାଇଲେ ଓ ଅସୁରୀମାନଙ୍କୁ ବିମୋହିତ କରି କହିଲେ ଏହାଦ୍ୱାରା କ୍ଷୁଧା ତୃଷା ହେବ ନାହିଁ। ଏଇଠି ଶେଷ ହେଉଛି କାବ୍ୟର 24 ଛାନ୍ଦ।

ଜଣଙ୍କୁ ବିଶ୍ୱାସ ଦେଇ ଠକିବା ହେଉଛି ଠକ ମନୋବୃତ୍ତି। ଯଦି କେହି ଆପଣଙ୍କୁ ବିଶ୍ୱାସ କରନ୍ତି, ଆପଣ ତା ବିଶ୍ୱାସରେ ବିଷ ଦେଇ ତାକୁ ହତୋତ୍ସାହିତ କରନ୍ତୁ ନାହିଁ, ତା ମନରେ ଆଦୌ ଗ୍ଲାନି ଦିଅନ୍ତୁ ନାହିଁ, ଯାହା ଆପଣଙ୍କର ନିଜ ମନ ନିଜ ସ୍ୱଭାବର ଲକ୍ଷଣ ହେବ। ବରଂ ତାଙ୍କ ବିଶ୍ୱାସ ଜିତି ଉତ୍ତମ ବ୍ୟକ୍ତିତ୍ୱର ପରିଚୟ ସୃଷ୍ଟି କରନ୍ତୁ।

ସବୁବେଳେ ଆପଣଙ୍କୁ ବିଶ୍ୱାସ କରୁଥିବା ଲୋକକୁ ଆଦୌ ମିଛ କୁହନ୍ତୁ ନାହିଁ, ନଚେତ୍ ସେହି ମିଛ ଧରା ପଡ଼ିଗଲେ ଆପଣ କ୍ଷଣକରେ ଅବିଶ୍ୱାସୀ ପାଲଟିଯିବେ, ଅବିଶ୍ୱାସର ପାତ୍ର ହୋଇଯିବେ ଆପଣ। ସତ କୁହନ୍ତୁ ସବୁବେଳେ ସମସ୍ତଙ୍କୁ। ଆଶା, ଭରସା, ବିଶ୍ୱାସ ଏସବୁର ମହତ ଟେକ ରଖନ୍ତୁ।

ଘରେ ହେଉ ଅବା କାର୍ଯ୍ୟସ୍ଥଳୀରେ ଅନ୍ୟର ବିଶ୍ୱାସ ଭାଜନ ହେବା ଏତେ ସହଜ କଥା ନୁହେଁ। ସବୁବେଳେ ଉତ୍ତମ ବ୍ୟବହାର, ସତ୍ ମନୋବୃତ୍ତି, ସଠିକ୍ ସମୟରେ ସଠିକ୍ କାମକୁ ସମ୍ପୂର୍ଣ୍ଣ କରିବା, କଥା ଦେଇ କଥା ରଖିବା, ଏସବୁ ହିଁ ଜଣଙ୍କ ନିକଟରେ ଆପଣଙ୍କୁ ବିଶ୍ୱାସ ଭାଜନ କରାଇଥାଏ, ପରସ୍ପରକୁ ଆପଣେଇଥାଏ। ଏହି ମହତ୍ ଗୁଣଗୁଡ଼ିକ ସମ୍ପର୍କକୁ ମଜବୁତ କରିଥାଏ, ମଧୁମେହ ସମ୍ପର୍କର ଡୋରିକୁ ଅଧିକ ମାଧୁର୍ଯ୍ୟ କରିଥାଏ। ତେଣୁ ଏହି ମହତ୍ ଗୁଣଗୁଡ଼ିକ ପାଳନ କରନ୍ତୁ, ନିଜକୁ ମହତ୍ କରନ୍ତୁ।

ଶୃଙ୍ଖଳିତ ଜୀବନଯାପନରେ ସବୁକିଛି ଠିକ୍ଠାକ୍ ଚାଲେ। ସବୁକିଛି ଠିକ୍ଠାକ୍ ଚାଲିବା ପାଇଁ ନିଜକୁ ଅପଡେଟ୍ କରିବାକୁ ପଡ଼େ। ତେଣୁ ପ୍ରଥମେ ନିଜକୁ ଅପଡେଟ୍ କରନ୍ତୁ, ନିଜେ ଶୃଙ୍ଖଳିତ ହୁଅନ୍ତୁ, ସାମାଜିକ କର୍ମରେ ସହଯୋଗ କରନ୍ତୁ, ସବୁଠି ସବୁବେଳେ ସଂସ୍କୃତି ପରମ୍ପରା ଉତ୍ସବ ଅବସରରେ ସହଯୋଗ କରନ୍ତୁ। ସବୁଠୁ ବଡ଼ କଥା, କଥା ଦେଇ କଥା ରଖନ୍ତୁ, ଏହା ହିଁ ବିଶ୍ୱାସ ଭାଜନର ମୁଖ୍ୟ ଚାବିକାଠି। ବିଶ୍ୱାସକୁ ଆପଣେଇ ବିଶ୍ୱାସର ସହ ଆଗେଇ ଚାଲନ୍ତୁ, ଜୀବନର ନା ବାହି ଏହି ଦୁନିଆ ଭିତରେ ଆଗକୁ ଆଗକୁ। ଗୀତ ଗୀତିକାରେ ଆଜି ଏତିକି କାମନା।

ଗୀତ ଗୀତିକା ଆଜି ପାଇଁ ଏତିକି। ଉପସ୍ଥାପନାରେ ଥିଲି ମୁଁ ସସ୍ମିତା ମହାପାତ୍ର। ଆକାଶବାଣୀ କଟକ ବର୍ତ୍ତମାନ ପ୍ରଚାର କରୁଛୁ ନାଟକ ଦେବବ୍ରତ। ରଚନା ମାୟାଧର ନନ୍ଦ, ପ୍ରଯୋଜନା ରମାପଦ ନନ୍ଦ। ନାଟକ ଦେବବ୍ରତ।

0: ମହାରାଜ କିମ୍ପାଇଁ ସ୍ମରଣ କଲେ ଅସମୟ ମୋତେ?
1: ମହାମନ୍ତ୍ରୀ, ରାଜାର ଧର୍ମ ପାଳନେ ନୁହଁ ଖାଲି ଉପଦେଷ୍ଟା, ରାଜଧର୍ମ ରାଜଦଣ୍ଡ ପାଳକ ରକ୍ଷକ ଆପଣ।
0: ଜାଣେ ମହାରାଜ।
1: ତେବେ କୁହନ୍ତୁ ମହାମନ୍ତ୍ରୀ, କାହିଁକି କାହିଁକି ଯନ୍ତ୍ରଣା କାତର ମୁହିଁ, ଚତୁର୍ଥୀରେ ଲକ୍ଷ୍ୟ କରେ କାହିଁକି ଶୂନ୍ୟତା ବ୍ୟର୍ଥତା? ହସ୍ତିନର ରାଜା ମୁହିଁ, ବଳ ବୀର୍ଯ୍ୟ ପରାକ୍ରମେ ଯିଏ ଅଦ୍ୱିତୀୟ, ଯାର ନାମେ ଶସାଗରା ଧରା ହୁଏ ପ୍ରକମ୍ପିତ, କାହିଁକି କାହିଁକି ତା ଅଙ୍ଗେ ଆଜି ଏତେ ଶିଥିଳତା, କାହିଁକି ସେ ଶକ୍ତି ଶୂନ୍ୟ ହୀନ ବୀର୍ଯ୍ୟ? ଆଜି ମନେ ହୁଏ ପ୍ରତିଟି ମୁହୂର୍ତ୍ତ ଚିହ୍ନେ ଅଭିଶପ୍ତ ଅଦୃଷ୍ଟ ଇଙ୍ଗିତେ।
0: ମହାରାଜ, ଚିନ୍ତା ତେଜି ମନ କରନ୍ତୁ ବିଶ୍ରାମ, ବିଧିର ବିଧାନ କିଏ କରିବ ଆନ? ବିଧି ପାଶେ ନୁହେଁ କେହି ରାଜା, ନୁହେଁ ପ୍ରଜା କେହି, ସର୍ବେ ଏକାକାର। ତଥାପି
1: ତଥାପି
0: ଯଦି ଥାଏ କିଛି ମନରେ ଆଶଙ୍କା, କୁହନ୍ତୁ ଫିଟାଇ, ଯଦି ପାରେ କରି ସମାଧାନ।
1: ସମାଧାନ?
0: ମହାରାଜ, ହସ୍ତିନାର ନୁହେଁ ଖାଲି ମହାମନ୍ତ୍ରୀ ମୁହିଁ, ପ୍ରଜାର ସେବକ ମାତ୍ର। ରାଜା ତେଜ ବୀର୍ଯ୍ୟ ହୁଏ ପ୍ରଜାର ସନ୍ତକ, ରାଜ ଆଜ୍ଞା ତାର ଗଣ୍ଠିଧନ। ରାଜା ହେଲେ ବିଚଳିତ ବିପଦ କାତର, ବୁଦ୍ଧି ଭ୍ରଂଶ ଦୋଷେ ପ୍ରଜାକୁଳ ଯିବେ ନାଶ।
1: ନା,
0: ତେଣୁ ହେ ରାଜନ୍, କୁହନ୍ତୁ ଫିଟାଇ, କିବା ଦୁଃଖେ ଅସ୍ଥିର ଆପଣ? ହୁଅନ୍ତୁ ନିଶ୍ଚିନ୍ତ, ହେବି ମୁହିଁ ଦୁଃଖେ ଭାଗି।
1: ମହାମନ୍ତ୍ରୀ, ପ୍ରିୟତମ ରାଣୀ ମୋ ଜାହ୍ନବୀ ଆସନ୍ନ ପ୍ରସବା।
0: ମହାରାଜ, ଏ ଶୁଭ ସମ୍ବାଦେ ଚିନ୍ତିତ ଆପଣ? ଯାଉଛି ମୁଁ ନଗ୍ରେ ନଗ୍ରେ ପ୍ରଚାରିବି ଏଇ ଶୁଭ ବାର୍ତ୍ତା, ଦେଉଛି ନିର୍ଦ୍ଦେଶ ପ୍ରତି ଗୃହ ଆମ୍ର ପତ୍ରେ କରାଇ ସଜ୍ଜିତ, ସମ୍ମୁଖରେ ଦେଇ ଚିତା ପୂର୍ଣ୍ଣ କୁମ୍ଭ ଥୋଇ, ମନା ଆସିବେ ସର୍ବଶୁଭ ନବଜାତକର ଜଣାଇ।
1: ନା ନା ମହାମନ୍ତ୍ରୀ, ନୁହେଁ ଆ ଉତ୍ସବ ମୁହୂର୍ତ୍ତ।
0: ମହାରାଜ,
1: ହଁ ମହାମନ୍ତ୍ରୀ, ଅଦୃଷ୍ଟର ଇଙ୍ଗିତ ଯେ ଦେବେ ଅଗୋଚର, ମୁଁ ଯେ ଛାର ମାନବ ଧରାର,
0: କିନ୍ତୁ
1: ମହାମନ୍ତ୍ରୀ, ନୁହେଁ ଖାଲି ହସ୍ତିନାର ରାଜା ପିତା ମୁହିଁ, ଅନ୍ତର ମୋ ଆକୁଳିତ ଶୁଣିବାକୁ ପିତୃ ସମ୍ବୋଧନ, କିନ୍ତୁ କିନ୍ତୁ କେତେ ଭାଗ୍ୟହୀନ ମୁହିଁ, ସପ୍ତପୁତ୍ର ହେଲେ ଜନ୍ମ ସତ୍ୟ ଜାହ୍ନବୀ ଗର୍ଭରୁ, କିନ୍ତୁ ବିନା ଦୋଷେ ନିସଙ୍କୋଚେ ସତ୍ୟଜାତ ଶିଶୁରେ ମୋ ଦେଲେ ଗଙ୍ଗା ବିସର୍ଜନ ଜାହ୍ନବୀର ଅତଳ ଗର୍ଭରେ। ବୁକି ଧରି ସର୍ବ ଜ୍ୱାଳ।

0: ମହାମନ୍ତ୍ରୀ
1: ମହାରାଜ
0: ସମସ୍ତ କୁଶଳ ତ ମହାମନ୍ତ୍ରୀ
1: ହସ୍ତିନାର ମହାଭାଗ୍ୟ ସତ୍ୟନିଷ୍ଠ ଦକ୍ଷ ପ୍ରଜାନୁରଞ୍ଜକ ଶାସକ ଆପଣ ଦୀର୍ଘ ବର୍ଷ ପରେ ଦେଶ ମାତୃକା ଆଜି ହୋଇଛି ସୁଜଳା ସୁଫଳା ଶସ୍ୟ ଶ୍ୟାମଳା ସତେ ଅବା ଲକ୍ଷ୍ମୀ ସୁପ୍ରସନ୍ନା ହସ୍ତିନା କଟକେ ଆପଣଙ୍କ ଜୟ ଜୟକାରେ ପ୍ରକମ୍ପିତ ଏ ମେଦିନୀ ଅଦ୍ଭୁତ ସଂଯୋଗ ଦେବ ହସ୍ତିନାର ସିଂହାସନେ ଯେବେ ହେଲେ ଅଧିଷ୍ଠିତ ଶତ୍ରୁଗୋଷ୍ଠୀ ଦେଲେ ଛତ୍ରଭଙ୍ଗ ଶାନ୍ତି ସ୍ୱସ୍ତି ଖେଳିଲା ଥରାରେ ମିତ୍ର ହସ୍ତ ପ୍ରସରିଲା ଦେଶ ଦେଶାନ୍ତରୁ ଆପଣଙ୍କ ସ୍ତୁତି ଗାନେ କମ୍ପିଲା ଅବନି ଏ ମହାଭାଗ୍ୟ ମହାଭାଗ୍ୟ ହସ୍ତିନାର ଏ ମହାଭାଗ୍ୟ ମନେ ହୁଏ ହସ୍ତିନାର ମହାକାଶେ ଉଦୟ ଆଜି ଦିବାକର ସହସ୍ର ଜ୍ୟୋତି ବିସ୍ତାରୀ ଆପଣଙ୍କର ଜୟ ହେଉ ମହାରାଜ ଆପଣଙ୍କର ଜୟ ହେଉ
0: ନା ନା ମହାମନ୍ତ୍ରୀ ଏ ମହାଭାଗ୍ୟ ପ୍ରାପ୍ତି ନୁହେଁ ଶାନ୍ତନୁର ସତ୍ୟନିଷ୍ଠା ଅଛି ଆପଣଙ୍କ ଏହାର ପ୍ରାପ୍ତିରେ ପ୍ରଜାଙ୍କ ଦେଶାନୁଭକ୍ତି ମାତୃପୂଜା ଏହାର ପ୍ରାପ୍ତିରେ ଅଛି ଆଶୀର୍ବାଦ ପିତୃପୁରୁଷଙ୍କ ସର୍ବୋପରି ବିଧାତାଙ୍କ ଆଶୀର୍ବାଦେ ପ୍ଲାବିତ ଏ ହସ୍ତିନା କଟକ କିନ୍ତୁ କିନ୍ତୁ କି ଭାଗ୍ୟହୀନ ମୁହିଁ ଯାହାଙ୍କ କରୁଣାଧାରା ରକ୍ତ ହୋଇ ବହେ ମୋର ଧମନୀରେ ଆଜି ଯାହାଙ୍କର ଆଶୀର୍ବାଦ ହୋଇଛି ମୋ ଜୀବନ କବଚ ସେଇ ପୁଣ୍ୟ ଶ୍ଳୋକ ପିତାମାତା ଆଜି ଅନ୍ତର୍ହିତ ମୋର ଭାଗ୍ୟ କାଶୁ କି ଯନ୍ତ୍ରଣା ପିତା ମାତା
1: ଅଧୈର୍ଯ୍ୟ ହୁଅନ୍ତୁ ନାହିଁ ଦେବ ମର୍ତ୍ୟମଣ୍ଡଳେ ଦେହ ବହି ଦେବତା ହେଲେ ବି ମରଇ
0: ମହାମନ୍ତ୍ରୀ ତଥାପି
1: ନା ନା ମହାରାଜ ଚିନ୍ତାର ପ୍ରାବଲ୍ୟ ଦେଖେ ଆପଣଙ୍କ ଉଜ୍ଜଳ କପାଳେ ବିଷାଦର ରାଶି ରାଶି ରେଖା ଅନୁରୋଧ କରେ ଆଚ୍ୟ ମୃଗୟାରେ ଯାଆନ୍ତୁ ତୁରିତ ଫେଳିବ ସକଳ ଦୁଃଖ ପାଇବେ ସାନ୍ତନା ଆଦେଶନ୍ତୁ ଦେବ ମୃଗୟାର ହୋଇବ ପ୍ରସ୍ତୁତି
0: ମହାମନ୍ତ୍ରୀ ନୁହନ୍ତି ଆପଣ ଖାଲି ଉପଦେଷ୍ଟା ରାଜା ଶାନ୍ତନୁର ପିତାର ବୟସେ ରହି ପିତୃତୁଲ୍ୟ ଆପଣ ତାହାର
1: ମହାରାଜ
0: ଆପଣଙ୍କ ଉପଦେଶ ମୋର ଶିରୋଧାର୍ଯ୍ୟ କରନ୍ତୁ ପ୍ରସ୍ତୁତି ଯିବି ମୃଗୟାରେ

0: ଗଳେ ଦେଇ ବନପୁଷ୍ପ ମାଲ୍ୟ ବରିଲି ତୁମ୍ଭଙ୍କୁ ମୁହିଁ ମୋର ସ୍ୱାମୀ ପଦେ ଘେନନ୍ତୁ ପ୍ରଣାମ ଦେବ।
1: ଧନ୍ୟ ହେଲି ଦେବୀ ଧନ୍ୟ ମୁହିଁ, ତୁମ୍ଭ ସ୍ପର୍ଶେ ହେବ ହସ୍ତିନା ଭୁବନ ସ୍ୱର୍ଗର ଅମରାବତୀ। ଆସ ପ୍ରିୟେ, ହେଉଛି ବିଳମ୍ବ, ଚଳିଯିବା ହସ୍ତିନା ଭୁବନେ ଆକୁଳିତ ନେତ୍ରେ ତେଣେ ଚାହିଁଥିବେ ପ୍ରିୟ ପ୍ରଜାକୁଳ ପାରିଷଦ ବର୍ଗ। ଆସ
0: ଚାଲନ୍ତୁ ସ୍ୱାମୀ।

0: ମହାରାଜ ସୁସମ୍ବାଦ ମହାରାଜ
1: ହୋଇଅଛି ପୁତ୍ର ଏହି ସୁସମ୍ବାଦ ଆଣିଛ ତ ଦାସୀ
0: ହଁ ମହାରାଜ
1: କୃତଜ୍ଞ ମୁଁ ଯେଣୁ ତୁମ୍ଭେ ଦେଇଛ ସମ୍ବାଦ ନିଅ ଏହି ରତ୍ନହାର ପୁରସ୍କାର ରୂପେ କିନ୍ତୁ ରାଣୀ ମା ତୁମ୍ଭର
0: ଚେତାଶୂନ୍ୟ ହୋଇଥିଲେ ଜାଣିନା ମୁଁ ପରବର୍ତ୍ତୀ କଥା କିନ୍ତୁ ମହାରାଜ ଜନ୍ମିଛି ଯେ ପୁତ୍ର ଆଜି ଅଦ୍ଭୁତ ସେ କୋଟି ଚନ୍ଦ୍ରଜିଣା କାନ୍ତି ଝଟକୁଛି ସାରା ଅଙ୍ଗ ବିଦ୍ୟୁତ ପରାଏ ଆଗମନର ପରିବର୍ତ୍ତେ ମୁଖେ ହାସ୍ୟ ରେଖା ମନେ ହୁଏ ଦେବ କେଉଁ ଦେବଦୂତ ମାନବ ରୂପରେ ଅବତୀର୍ଣ୍ଣ ହୋଇଛନ୍ତି ହସ୍ତିନା ଭୁବନେ ଆସୁଛି ମହାରାଜ ମନେ ହୁଏ ଆସୁଛନ୍ତି ରାଣୀମାଏ ଦିଗେ
2: ଆସୁଛି ମୁଁ ମହାରାଜ ଅଳ୍ପ କ୍ଷଣ ପରେ
1: ଜହ୍ନବୀ କିଣି ଯାଉ ତୁମ୍ଭେ ଧରି ନବଜାତ ଶିଶୁ
2: ଆର୍ଯ୍ୟ ପୁତ୍ର ଚିନ୍ତିତ ଆପଣ କି ହୋଇଛି ତବ
1: ଜହ୍ନବୀ କରୋନା ଛଳନା କୁହ ମୋତେ ସ୍ପଷ୍ଟ କରି ସଦ୍ୟଜାତ ଶିଶୁ ପୁତ୍ର ମୋର କିମ୍ପାକର ଜଳେ ବିସର୍ଜନ କି କରିଛି ଅପରାଧ ସେହି ସୁକୁମାର କି କରିଛି ଅପରାଧ ମୁହିଁ
2: କହିଛି ନା ଦେବ ମୋ ଇଚ୍ଛା ବିରୁଦ୍ଧେ କେବେ କରିବେନି ପ୍ରଶ୍ନ ହୋଇଛନ୍ତି ପ୍ରତିଶ୍ରୁତି
1: ପାରୁନାହିଁ ମୁହିଁ ପିତା ମାତା ତୁମ୍ଭେ ଅଥଚ ସପ୍ତ ଶିଶୁ ପୁତ୍ରେ କଲ ହତ୍ୟା ବିସର୍ଜିଣ ଭାଗିରତିନୀରେ ନାହିଁ ଖେଦ ନାହିଁ ଚିନ୍ତା ନିର୍ବିକାର ଭାବେ ଦେଖୁଥିଲି ନିଷ୍ଠୁରା ସେ ମାତୃ ହୃଦୟକୁ ସେହି ନାରୀ ତୁମ୍ଭେ ସେହି ମାତା ତୁମ୍ଭେ ଯା ହୃଦୟ ପୁତ୍ରର ଶୁଣିତେ କରିଅଛି ସ୍ନାନ ପୁତ୍ର ସ୍ନେହ ନାମେ କୁହ ଗଙ୍ଗା କାହିଁକି ଆଚରଣ
2: କର ନାହିଁ ପ୍ରଶ୍ନ ଆର୍ଯ୍ୟ ପୁନର୍ବାର କହୁଛି ମୁଁ ପ୍ରତିଶ୍ରୁତିବଦ୍ଧ ତୁମେ ଦିଅ ନାହିଁ ବାଧା ମୋର ଏହି କର୍ମେ ହେଉ ପଛେ ପ୍ରିୟ ବା ଅପ୍ରିୟ
1: ନା ଅସମ୍ଭବ ପୁତ୍ର ହସ୍ତିନାର ଅଧିପତି ମୁହିଁ କରିବିନି କ୍ଷମା ଦେବ ଦୁଷ୍ଟ ଆଚରଣୀ ହେଉଛି ଆଦେଶ କର ନାହିଁ ପୁତ୍ର ହତ୍ୟା ରାଜାର ଆଦେଶ କଲେ ବିରୁଦ୍ଧାଚରଣ ମନେ ରଖ ଗାଙ୍ଗୀ ରାଜଦ୍ରୋହ ଶିଶୁ ହତ୍ୟା ଅପରାଧେ

ଧନ୍ୟ ହେଲା ମୋର ଚକ୍ଷୁ ଦେଖି ଏହି ରୂପର ସମ୍ଭାର। ସୁନ୍ଦରୀକୁ ଧନ୍ୟ ହେଲି, ଧନ୍ୟ ହେଲି ମୁହିଁ, ଧନ୍ୟ ହେଲି।

0: ଆର୍ଯ୍ୟପୁତ୍ର, ଶୁଣିଲେ ତ ସର୍ବ ମହାବିଷ ଅନ୍ୟ କେହି ନୁହେଁ, ସ୍ୱୟଂ ହସ୍ତିନାଧିପତି ଶାନ୍ତନୁ ପ୍ରତୀପ ପୁତ୍ର।
1: ମହାବିଷ ମୁଁ ମହାବିଷ, ଏହା କି ସତ୍ୟ ଦେବୀ?
0: ହଁ ମହାରାଜ, ସତ୍ୟ ସତ୍ୟ, ଏହା ଦିବାଲୋକ ପରି।
1: କିନ୍ତୁ ମୋ ଜନ୍ମ ବୃତ୍ତାନ୍ତ, ଏହି ଅଷ୍ଟପୁତ୍ର ମୋର କିବା ପରିଚୟ ତାଙ୍କ ଫିଡ଼ାଇ କହନ୍ତୁ ଦେବୀ।
0: ଅଭିଶପ୍ତ ମହାବିଷ ହେଲେ ସ୍ୱର୍ଗ ବିତାଡ଼ିତ ନିଜ କର୍ମ ପାଇଁ, ଏହି ଚିନ୍ତା ଗ୍ରାସୀ ଥିଲା ମନେ ମୋର। ଫେରୁଥିଲି ମାର୍ଗେ, ଦେଖିଲି ମୁଁ ଅଷ୍ଟବସୁ ଗଣେ ସ୍ୱର୍ଗଚ୍ୟୁତ ହୋଇ ବସିଛନ୍ତି ପଥ ଧାରେ, ଜ୍ୟୋତିହୀନ ମହାଚ୍ଛନ୍ନ ବେଶେ ରୁଗ୍ଣ ମସିଲିପ୍ତ ହୋଇ ସ୍ତମ୍ଭୀଭୂତ ହେଲି। ଦେଖି ପୁଚ୍ଛା କଲି ଅଷ୍ଟମ ବସୁରେ ଦ୍ୟୋ ତାଙ୍କ ନାମ, ଯାହା ସେ କହିଲେ ତାହା କରୁଛି ବର୍ଣ୍ଣନା। କାହିଁ ସେ ଅତୀତ କଥା, ଭ୍ରମ ଭ୍ରମ ବସୁଗଣେ ନିର୍ଜନ କାନ ନେଇ ନିଜ ନିଜ ପତ୍ନୀ ମେଳେ ପ୍ରବେଶିଲେ ମେରୁତଟେ ବଶିଷ୍ଠ ଆଶ୍ରମେ, ମହାତେଜା ବ୍ରହ୍ମର୍ଷି ବଶିଷ୍ଠ।

0: ସ୍ୱାମୀ, ଏହି ତେବେ ବଶିଷ୍ଠ ଆଶ୍ରମ ଯାହାଙ୍କ ତେଜରେ ଜରା ଦିଏ ପୃଷ୍ଠଭଙ୍ଗ?
1: ହଁ ଦିଦି, ସତ୍ୟ ଏହା। ଚିର ସବୁଜ ଏବନ, ଫଳ ପୁଷ୍ପେ ଭରା କୁଞ୍ଜ, ପକ୍ଷୀର କାକଳି ସାଥେ ମଧୁପ ଗୁଞ୍ଜନ, ହରି ନିଏ ଦେହ ମନ ପ୍ରାଣ।
0: ଅଦୂରେ ଦେଖୁଛ ନାଥ, ଚିରସ୍ରୋତା ମେରୁ ନଦୀ, ସୁଶୀତଳ ମଳୟର ସ୍ପର୍ଶେ ଭରି ଜଳକଣା ଜଗାଏ ବେପଥୁ। ଦେଖୁଛନ୍ତି ଦେବ, ଅନ୍ୟ ବସୁଗଣେ କରନ୍ତି ବିହାର ଲତାକୁଞ୍ଜ ତଳେ। ଏଇ ଦେଖୁଛନ୍ତି, ଦେଖୁଛନ୍ତି ସ୍ୱାମୀ ଶ୍ୱେତବର୍ଣ୍ଣା ଧେନୁଟିକୁ ବତ୍ସା ସହ କରୁଛି ଆମୋଦ ଅଦୂର ପ୍ରାନ୍ତରେ। ଆହ କି ସୁନ୍ଦର ତନୁ, ମନ ମୋର ହୁଏ ଆକର୍ଷିତ।
1: ଆଶ୍ରମର ହୋମଧେନୁ ନନ୍ଦିନୀ, ସେ ସୁରଧେନୁ ସୁରଭିଙ୍କର କନ୍ୟା, ତାଙ୍କ ଆଶୀର୍ବାଦେ ବଶିଷ୍ଠ ଆଶ୍ରମେ ସଦା ବିରାଜ ଏ ଶାନ୍ତି। ପାନ କଲେ ହୋମଧେନୁ ନନ୍ଦିନୀଙ୍କ କ୍ଷୀର, ଜରା ହେବ ଦୂର, ଯୌବନର ଦୀପ୍ତି ଖେଳିଯିବ ତନୁ ମନ ପ୍ରାଣେ, ଅମରତ୍ୱ ଲାଭ ହେବ ତାରେ। ଦେବୀ ଚିନ୍ତାମଗ୍ନ କିମ୍ପା, ଶାନ୍ତ ସ୍ନିଗ୍ଧ ମୁଖ ମଣ୍ଡଳରେ କିମ୍ପା ଏହି ବିଷାଦର ରେଖା? କୁହ କୁହ ଦେବୀ, କି ହୋଇଛି ତବ ଅଚିରେ କରିବି ପୂରଣ?
0: ସ୍ୱାମୀ, ମର୍ତ୍ତ୍ୟରାଜ ଉସିନର କନ୍ୟା ଜିତବତୀ ମୋର ପ୍ରିୟ ସଖୀ, ମୋର ସୁଖ ସ୍ୱାର୍ଥ ପାଇଁ ଜୀବନ ମରଣ କରିଅଛି ପଣ।

0: ଚାହେଁ ମୁହିଁ ନନ୍ଦିନୀକୁ ଦେବି ଉପହାର ଜିତବତୀ ହସ୍ତେ, ଋଣ ମୋର ହେବ ପରିଶୋଧ।
1: ନା ନା ଦେବୀ ନା, ତେଜ ଏହି ଆଶା ମନୁ, ଆଶ୍ରମରେ ନାହାନ୍ତି ବଶିଷ୍ଠ, ଶିଷ୍ୟମାନେ ଯାଇଛନ୍ତି ସମିଧ ସଂଗ୍ରହେ, ଫେରିଲେ ନ ଦେଖି ତାଙ୍କ ପ୍ରିୟ ହୋମ ଧେନୁ ଅଘଟଣ ଘଟିବ ନିଶ୍ଚୟ।
0: କିମ୍ପା କରୁଛ ସନ୍ଦେହ, ବ୍ରହ୍ମର୍ଷି ସେ ଷଡ଼ ରିପୁ କରିଛନ୍ତି ଜୟ, ଅଭିଶାପ ଦେବେ ନାହିଁ ଋଷି, ଶୁଣ ମୋ ବଚନ, ବତ୍ସା ସହ ଧେନୁଟିକୁ ଆଣ ହେ ତୁରିତେ।
1: ଯାହା ତୁମ୍ଭ ଇଚ୍ଛା।
2: ଶୁଣ ସପ୍ତ ବସୁଗଣ, ଆଶ୍ରମରେ ନାହାନ୍ତି ବଶିଷ୍ଠ, ରହିଛନ୍ତି ବତ୍ସା ସହ ଏକମାତ୍ର ହୋମ ଧେନୁ, ନେବା ଆମ୍ବେ ବଳାତ୍କାର କରି, ଆସ ଆସ ସର୍ବେ ବଳାତ୍କାର କରିବା ହରଣ, ଆସ।

ಈ ಕೋಣ ನೀರವ ನಿಸ್ಪಂದ ಕಿಮ್ಮ ತಪೋನ ಕೊನ್ನೆ ಸುಭುನಾಯಿ ಕೊನ್ನೆ ಸುಭುನಾಯಿ ಕೆಂಪ ನಂದಿನಿರ ಡಾಕ ನಂದಿನಿ ನಂದಿನಿ ನಂದಿನಿ ನಂದಿನಿ ಕಾಂತಿ ಕಾಂತಿ ಮೋ ಪ್ರಾಣಪ್ರಿಯ ಹೋಮಧನು ಕಾಂತಿ ନବଣାଇ ସୁଭୟା କେହି ଦୁଷ୍ଟ ନେଇଅଛି ହରି ମୋ ପ୍ରିୟ ଧେନୁରେ କାହାର ଅସ୍ପୃତା ବିନା କଷ୍ଟେ ନନ୍ଦିନୀ କରିଲା ହରଣ ଆଶ୍ରମ ପ୍ରାଙ୍ଗଣ ତେବେ କଣ ତେବେ କଣ ତ୍ରିକାଳଜ୍ଞ ହୋମ ଧେନୁ ଯାଇଛନ୍ତି ନିଜ ଇଚ୍ଛା ମତେ କର୍ମଫଳ ଭୁଞ୍ଜାଇବା ପାଇଁ ସେ ଦୁଷ୍ଟ ମାନବେ ମନ କିମ୍ବା ହେଉଛି ଅସ୍ଥିର ଯୋଗ ଧ୍ୟାନେ ଜ୍ଞାତ ହବ ସର୍ବ

0: ସୁବର୍ଣ୍ଣ ସୁଯୋଗ ଉପସ୍ଥିତ ଏବେ ଧ୍ୟାନମଗ୍ନ ରାଜର୍ଷୀ ପ୍ରତିପ ଯଦି ପୁତ୍ର ନ ବାଞ୍ଛିବେ ରାଜର୍ଷୀ ପ୍ରତିପ ବୃଥା ହେବ ପ୍ରତିଶ୍ରୁତି ମୋର କିଏ ହେବ ବସୁଗଣ ତାତ ନାହିଁ ପୁତ୍ର ପ୍ରତିପଙ୍କ ଛଳନାରେ ପୁତ୍ର ପ୍ରାପ୍ତି ପାଇଁ ନେବି ପ୍ରତିଶ୍ରୁତି ପୁରୀବ ମୋ ମନବାଞ୍ଛା ରାଜର୍ଷୀ ପ୍ରତିପ ମହାବିଷ ତାତ ପାଇଁ ତୁମେ ଉପଯୁକ୍ତ
1: ଅଦ୍ଭୁତ କିଏ ଏହି କନ୍ୟା ମୂର୍ତ୍ତି ଯୌବନର ଢଳ ଢଳ ରଙ୍ଗ ଖେଳେ ପ୍ରତି ଅଙ୍ଗେ ଅସାମାନ୍ୟା ରୂପସୀ କିଏ ଏହି ନାରୀ ବସି ମୋର ଦକ୍ଷିଣ ଜାନୁରୀ କିଏ କିଏ ତୁମେ ଦେବୀ

0: ପ୍ରଣାମ ଚରଣେ ଆର୍ଯ୍ୟ। ମୁହିଁ ଏକ ଦେବକନ୍ୟା, ଆସିଥିଲି ହରଦ୍ୱାର ତୀର୍ଥେ। ଦୂରୁ ଦେଖି ତବ ଜପ ତପ ଧ୍ୟାନ, ବ୍ରହ୍ମଜ୍ୟୋତି ଦେଖି ସାରା ଅଙ୍ଗେ ଆକର୍ଷିତା ହୋଇଅଛି ନାଥ। ଅନ୍ତରର ଭକ୍ତି ଅର୍ଘ୍ୟ ଢାଳିଅଛି ତବ ଶ୍ରୀ ଚରଣେ, ଅଛି ମନେ ଅଭିଳାଷ ଆର୍ଯ୍ୟ।
1: କୁହ ଦେବୀ, ନ କରି ସଂଶୟ,
0: ପତି ରୂପେ ଚାହେଁ ମୁହିଁ ବରିବାକୁ ଆର୍ଯ୍ୟ।
1: ଅସମ୍ଭବ ଅସମ୍ଭବ ତାହା ଦେବୀ, ଅଛନ୍ତି ମୋ ଧର୍ମ ପତ୍ନୀ ସତୀ ସାଧ୍ୱୀ ପତି ପ୍ରାଣା, ନ ଦେବି ମୁଁ ଦୁଃଖ ତାଙ୍କ ମନେ, ବିବାହରେ ଏହା ଅନ୍ତରାୟ।
0: ତେବେ
1: ଦ୍ୱିତୀୟରେ ଦେବୀ, ଉପବିଷ୍ଟ ହୋଇଅଛ ଦକ୍ଷିଣ ଜାନୁରେ, ଅଛି ସେଠି ଅଧିକାର କନ୍ୟା ପୁତ୍ର ବଧୂଙ୍କର, ନୁହଇ ପତ୍ନୀର। ପତ୍ନୀ ସ୍ଥାନ କେକମାତ୍ର ବାମ ଜାନୁ ପରେ, ତେଣୁ ନିରୁପାୟ ଦେବୀ, ହୋଇପାର ତୁମେ ମୋର କନ୍ୟା ଅବା ପୁତ୍ର ବଧୁ।
0: ହେବି ନିରାଶ୍ରୟ ତେବେ?
1: ନା ଦେବୀ, ପ୍ରତିଶ୍ରୁତି ଦେଉଛି ମୁଁ, ଇଚ୍ଛା ତବ କରିବି ପୂରଣ, ହେବ ତୁମ୍ଭେ ମୋର ପୁତ୍ର ବଧୁ। ଯାଉ ଦେବୀ, କର ପ୍ରତୀକ୍ଷା ସେହି ଶୁଭ ମୁହୂର୍ତ୍ତର।
0: ପ୍ରଣାମ ଚରଣେ ଆର୍ଯ୍ୟ।
1: ଆୟୁଷ୍ମତୀ ଯଶସ୍ୱିନୀ ଭବ।

0: ଶୁଣିଲ ତ ଆର୍ଯ୍ୟ, ତବ ପରିଚୟ, ପରିଚୟ ଅଷ୍ଟପୁତ୍ରଙ୍କର।
1: ଦେବୀ,
0: ମହାଭୀଷ ରାଜର୍ଷି ଆପଣ, ମୁଁ ହିଁ ଗଙ୍ଗା ସୁର ନଦୀ ଜହ୍ନଙ୍କ ନନ୍ଦିନୀ, ଯେଣୁଥିଲି ପ୍ରତିଶ୍ରୁତି ବଦ୍ଧ, କରାଇବି ମୁକ୍ତ ଏହି ଅଷ୍ଟବସୁ ଗଣେ ତୁମରି ସାନ୍ନିଧ୍ୟ ଲଭି। ହସ୍ତିନାଧିପତି, କୃତାଞ୍ଜଳି ପୁଟେ କରୁଛି ପ୍ରାର୍ଥନା, ନ ଘେନିବ ଦୁଃଖ ମନେ, ବିଧିର ବିଧାନ ଏହା ନ ପାରିବ କେହି
1: ଟାଣି। ହୁଅ ନା ନିଷ୍ଠୁର, ଫେରାଇ ନେଉଛି ବାକ୍ୟ, ଯାଅ ନାହିଁ ତେଜିଏ ଭୁବନ।
0: ମହାରାଜ, ଅଷ୍ଟବସୁ ଜନ୍ମ ପରେ କର୍ତ୍ତବ୍ୟ ହୋଇଛି ଶେଷ, କହନ୍ତୁ ଆର୍ଯ୍ୟ କିପରି ବିଦାୟ ନେବି ତବ ମାୟା ପାଶୁ ନ ଘଟାଇ ଧୈର୍ଯ୍ୟଚ୍ୟୁତି। ତେଣୁ ହେ ରାଜନ, ଅଷ୍ଟମ ପୁତ୍ରକୁ ତବ ମୋର ପୁତ ଜଳେ ବିସର୍ଜନ ଦେବା ପାଇଁ କରୁଥିଲି ଅଭିନୟ।
1: ଦେବୀ, ଦେବୀ।
0: ନା ଆର୍ଯ୍ୟ, ନ ହୁଅ ଅଧୀର, ମହାଭୀଷ ନଥିଲେ ଦୁର୍ବଳ, ତବ ପରିଚୟ ଖାଲି ନବଜନ୍ମ ମହାଭୀଷଙ୍କର, ପିତା ରୂପେ ବରିବାକୁ ବସୁଗଣ ଚିନ୍ତିଥିଲେ ଜାରେ, ଅଷ୍ଟମ ପୁତ୍ରକୁ ଧରି ନେଉଛି ବିଦାୟ, ଜନନୀ ମୁଁ ତାର, ଶିକ୍ଷା ଦୀକ୍ଷା ଦେଇ କରିବି ସୁଯୋଗ୍ୟ, ଫେରାଇବି ଉଚିତ ସମୟ, ଦେବବ୍ରତ ନାମେ ହେବ ଏହି ପୁତ୍ର ସର୍ବଜନପ୍ରିୟ, ଦିଗ୍ ବିଜୟୀ ବିଦ୍ୱାନ ଧାର୍ମିକ, ଯେଣୁ ଅଛି ସପ୍ତବସୁ ତେଜ ଏହାର ଶ୍ରୀଅଙ୍ଗେ, ହେବ ଏହା ମହାତେଜା।

0: ସ୍ମରଣୀୟ। ଦେଖୁଅଛି ମୋର ଦିବ୍ୟ ନେତ୍ରୀ, ସେହି ପୁତ୍ର କରୁଛି ପ୍ରତିଜ୍ଞା, ଭୀଷ୍ମ ପ୍ରତିଜ୍ଞା।
1: ପ୍ରତିଜ୍ଞା ମୋର, ନ କରି ବିବାହ ହେ ବିରା ଜନ୍ମ ବ୍ରହ୍ମଚାରୀ। କରୁଛି ପ୍ରତିଜ୍ଞା, ହସ୍ତିନାର ରାଜ ସିଂହାସନେ ନ ବସିବି କେବେ, ହେବି ତାର ରକ୍ଷକ ମାତ୍ର। ଏହା ମୋର ପ୍ରତିଜ୍ଞା, ଭୀଷ୍ମ ପ୍ରତିଜ୍ଞା, ଭୀଷ୍ମ ପ୍ରତିଜ୍ଞା, ଭୀଷ୍ମ ପ୍ରତିଜ୍ଞା।
2: ଦେବବ୍ରତ କରୁଛି ପ୍ରତିଜ୍ଞା, ଭୀଷ୍ମ ପ୍ରତିଜ୍ଞା, ଦେବବ୍ରତ କରୁଛି ପ୍ରତିଜ୍ଞା, ଦେବବ୍ରତ।
0: ଆସୁଅଛି ଆର୍ଯ୍ୟ, କର ନାହିଁ ଦୁଃଖ, ଯଥାକାଳେ ସମର୍ପିବି ତବ ପାଶେ ମୋର ହେଇ ପୁତ୍ର ଦେବବ୍ରତ।
2: ଦେବୀ, ଦେବୀ, ଦେବୀ।

0: ସିଦ୍ଧାର୍ଥ ମିଶ୍ରଙ୍କ କଣ୍ଠରେ ଶୁଣୁଥିଲେ ଆଧୁନିକ ଗୀତ ନିଜାମଙ୍କ ରଚନାରେ ଆକାଶବାଣୀ କଟକ
1: ମନ୍ କି ବାତ୍ ହେ ଜନ ଜନ କି ସଭି କି କୁଛ ଅପନି ସି ସଂଘର୍ଷୋ କେ କୁଛ କିସ୍ସେ କାହାନୀ କୁଛ ସଫଲତାଓ କି ଅନକହି ବିରାସତ କି ଉମ୍ମୀଦେ ନୟ ଭାରତ କି ମହିନେ କେ ଆଖରି ରବିବାର କା ରହତା ହେ ଇନ୍ତଜାର ମଲ୍ୟାଚଲ କେ ଆଚଲ ସେ ବିନ୍ଧ୍ୟାଚଲ କେ ଆଙ୍ଗନ ତକ ବ୍ରହ୍ମପୁତ୍ର କେ ଘାଟ ସେ ହିମାଳୟ କେ ବିସ୍ତାର ତକ ହୋତି ହେ ମନ୍ କି ବାତ୍ ପ୍ରଧାନମନ୍ତ୍ରୀ କେ ସାଥ ତୋ ସୁନିଏ ଇସ୍ ମହିନେ 28 ଜୁନ ସୁବହ 11 ବଜେ ମନ୍ କି ବାତ୍ ଆକାଶବାଣୀ ଦୂରଦର୍ଶନ କେ ସଭି ଚ୍ୟାନେଲୋ ଔର ପ୍ରସାର ଭାରତୀ କେ OTT ପ୍ଲାଟଫର୍ମ ୱେଭ୍ସ ପର ଇସ୍କେ ଅତିରିକ୍ତ ଆକାଶବାଣୀ ଔର ଦୂରଦର୍ଶନ କେ ୟୁଟ୍ୟୁବ ଚ୍ୟାନେଲ ଔର ପ୍ରସାର ଭାରତୀ କେ ଆପ୍ ନ୍ୟୁଜ୍ ଅନ୍ ଏୟାର ଔର OTT ପ୍ଲାଟଫର୍ମ ୱେଭ୍ସ ପର ସଜୀବ ପ୍ରସାରଣ ଲାଇଭ ଷ୍ଟ୍ରିମିଙ୍ଗ କେ ମାଧ୍ୟମ ସେ ତୋ ୟାଦ ରଖେ ରବିବାର 28 ଜୁନ ସୁବହ 11 ବଜେ ମନ୍ କି ବାତ୍।

ଆବୁଲା ଗୀତ କାର୍ଯ୍ୟକ୍ରମରେ ଏଥର ଗାଇଛନ୍ତି ଚନ୍ଦନ କୁମାର ଜେନା, ଶିଳ୍ପୀ ଗାଇଛନ୍ତି ମୀନାକ୍ଷୀ ଦେବୀଙ୍କ ରଚନା।

ପରିବେଷଣ କରିଥିଲେ ହୃଦାନନ୍ଦ ସେନାପତି ଏବଂ ସାଥୀ। ଆମ କେନ୍ଦ୍ରରୁ କାର୍ଯ୍ୟକ୍ରମ ପ୍ରସାରିତ ହେଉଛି 308.6 ମିଟର ତଥା 975 କିଲୋହର୍ଟ୍ଜ।

ମଞ୍ଜୁଳା ମଧ୍ୟାହ୍ନ ପ୍ରଥମ ଏହି ସେମିଷ୍ଟରକୁ ଦେଇଛନ୍ତି ମଞ୍ଜୁନାନୀ ତାଙ୍କର ପୁଅ ମୃତ୍ୟୁଞ୍ଜୟ କୋରୁଆ କେନ୍ଦ୍ରାପଡ଼ା ଟିକନପୁରରୁ ଆପଣ ଶୁଣିବାକୁ ଚାହିଁଛନ୍ତି ଓଡ଼ିଆ ଚଳଚ୍ଚିତ୍ର ନାରୀ ନୁହେଁ ତୁ ନାରାୟଣର ଏହି ଗୀତଟିକୁ ଯାହାକୁ ଗାଇଛନ୍ତି ଇରା ମହାନ୍ତି ଆପଣଙ୍କର ଅନୁରୋଧର ଗୀତଟି ଆପଣଙ୍କୁ ଶୁଣାଇ ଦେଉଛୁ।

ପରବର୍ତ୍ତୀ ଏସ୍ଏମ୍ଏସ୍ଟିକୁ ଦେଇଛନ୍ତି ଗୋପପୁର ନିଶ୍ଚିନ୍ତ କୋଇଲି କଟକରୁ ଚନ୍ଦ୍ରକାନ୍ତ ପୃଷ୍ଟି। ଆପଣ ଅନୁରୋଧ କରିଛନ୍ତି ଅନୁତାପ ଚଳଚ୍ଚିତ୍ରର ଏହି ଗୀତଟିକୁ ଶୁଣିବା ପାଇଁ, ଯାହାକୁ ଯୁଗଳକଣ୍ଠରେ ଗାଇଛନ୍ତି ତାନସେନ ସିଂ ଏବଂ ନିର୍ମଳା ମିଶ୍ର। ଆପଣଙ୍କର ଅନୁରୋଧର ଗୀତଟିକୁ ଆପଣଙ୍କୁ ଶୁଣାଇ ଦେଉଛୁ।

ଏଇ ସେମିଷ୍ଟରକୁ ଦେଇଛନ୍ତି ନାରାୟଣ ପ୍ରଧାନ ବି ବରହମପୁର ବୁଗୁଡ଼ା ଗଞ୍ଜାମରୁ। ଆପଣ ଅନୁରୋଧ କରିଛନ୍ତି ଫକୀରା ଚଳଚ୍ଚିତ୍ରର ଏଇ ଗୀତଟିକୁ ଶୁଣିବା ପାଇଁ। ଆପଣଙ୍କ ଅନୁରୋଧର ଗୀତଟିକୁ ଆପଣଙ୍କୁ ଶୁଣାଇ ଦେଉଛୁ। ଗୀତଟିକୁ ଗାଇଛନ୍ତି ଲତା ମଙ୍ଗେସ୍କର।

ଏହି ସୃଷ୍ଟିକୁ ଦେଇଛନ୍ତି ଭବାନୀ ଦେବୀ, ମହାଜନପୁର ବ୍ଲକ ଛକ, ନିଶ୍ଚିନ୍ତ କୋଇଲି କଟକରୁ। ଆପଣ ଶୁଣିବାକୁ ଚାହିଁଛନ୍ତି ଶେଷ ଶ୍ରାବଣର ଏହି ଗୀତଟିକୁ, ଯାହାକୁ ଗାଇଛନ୍ତି ବାଣୀ ଜୟରାମ। ଗୀତ ରଚନା।

ଆପଣମାନେ ହେଲେ ବିଜୟ କୁମାର ଦାସ, ସସ୍ମିତା ଦାସ, ମାମୁନି ପୂଜା, ସୌରୀ, ମହାସିଂହପୁର, ବହୁଗ୍ରାମ, କଟକରୁ। ଆପଣମାନେ ସମସ୍ତେ ଅନୁରୋଧ କରିଛନ୍ତି ତୁମ୍ବିନ ଚଳଚ୍ଚିତ୍ରର ଏହି ଗୀତଟିକୁ ଶୁଣିବା ପାଇଁ। ଆପଣଙ୍କ ଅନୁରୋଧର ଗୀତଟିକୁ ଆପଣମାନଙ୍କୁ ଶୁଣି ଦେଉଛୁ। ଗୀତଟିକୁ ଦ୍ୱୈତ କଣ୍ଠରେ ଗାଇଛନ୍ତି ସୋନୁ ନିଗମ ଏବଂ ଅନୁରାଧା ପଡ଼ୱାଲ।

ଏଇଏସ୍ଏମ୍ସିଟିକୁ ଦେଇଛନ୍ତି ପ୍ରମୋଦ କୁମାର ସାହୁ, ଡିଓସାହି କାଦୁଆପଡ଼ା ଜଗତସିଂହପୁରରୁ। ଆପଣ ଅନୁରୋଧ କରିଛନ୍ତି ଦିଲୱାଲେ ଦୁଲହନିଆ ଲେ ଜାୟେଗା ଏହି ଗୀତଟିକୁ ଶୁଣିବା ପାଇଁ, ଯାହାକୁ ଯୁଗଳକଣ୍ଠରେ ଗାଇଛନ୍ତି ଉଦିତ ନାରାୟଣ ଏବଂ ଲତା ମଙ୍ଗେସ୍କର। ଆପଣଙ୍କର ଅନୁରୋଧର ଗୀତଟିକୁ ଆପଣଙ୍କୁ ଶୁଣାଇ ଦେଉଛୁ।

ପରବର୍ତ୍ତୀ ଏସଏମଏସଟିକୁ ଦେଇଛନ୍ତି ବାମଦେବ ପୃଷ୍ଟି ବଳରାମପୁର, ବଳରାମ ସାହୁ ଦକ୍ଷିଣକୂଳ ଯାଜପୁରରୁ। ଆପଣମାନେ ସମସ୍ତେ ଶୁଣିବାକୁ ଚାହିଁଛନ୍ତି ଚକା ଭଉଁରୀ ଚଳଚ୍ଚିତ୍ରର ଏହି ଗୀତଟିକୁ, ଯାହାକୁ ଯୁଗଳକଣ୍ଠରେ ଗାଇଛନ୍ତି ଅନୁରାଧା ଏବଂ ମହମ୍ମଦ ଅଜିଜ। ଆପଣଙ୍କ ଅନୁରାଧାର ଗୀତଟିକୁ ଆପଣମାନଙ୍କୁ ଶୁଣାଇ ଦେଉଛୁ।

ସିଟି କଟକ ସେକ୍ଟର 11ରୁ ଆପଣମାନେ ହେଲେ ଉର୍ମିଳା ନିର୍ମଳା ପ୍ରତ୍ୟୁଷ ପ୍ରଭାକର। ଆପଣମାନେ ସମସ୍ତେ ଶୁଣିବାକୁ ଚାହିଁଛନ୍ତି ସ୍ୱପ୍ନସାଗର ଚଳଚ୍ଚିତ୍ରର ଏହି ଗୀତଟିକୁ, ଯାହାକୁ ଯୁଗଳକଣ୍ଠରେ ଗାଇଛନ୍ତି ଅକ୍ଷୟ କୁମାର ମହାନ୍ତି ଏବଂ ଅନୁରାଧା। ଆପଣଙ୍କ ଅନୁରୋଧର ଗୀତଟିକୁ ଆପଣମାନଙ୍କୁ ଶୁଣାଇ ଦେଉଛୁ।

0: カモカ。
1: ଏହି ସେମିଷ୍ଟି କୁ ଦେଇଛନ୍ତି ସୁନୀଲକାନ୍ତ ମହାନ୍ତି ସିଲୁ ଏବଂ ଆକୃତି ଦେଓଗଲି ଶଙ୍ଖତ୍ରାସ କଟକରୁ। ଆପଣମାନେ ସମସ୍ତେ ଶୁଣିବାକୁ ଚାହିଁଛନ୍ତି ଚିହ୍ନା ଅଚିହ୍ନା ଚଳଚ୍ଚିତ୍ରର ଏହି ଗୀତଟିକୁ, ଯାହାକୁ ଯୁଗଳକଣ୍ଠରେ ଗାଇଛନ୍ତି ତାନସେନ ସିଂ ଏବଂ ସ୍ୱାଗତିକା ରଥ। ଆପଣଙ୍କ ଅନୁରୋଧର ଗୀତଟିକୁ ଆପଣମାନଙ୍କୁ ଶୁଣାଇ ଦେଉଛୁ।

ଶ୍ରୋତାବନ୍ଧୁ ମାନେ ହେଲେ ବୈରାଗୀ ଚରଣ ସାହୁ, ଗୋଦାବରୀ ସାହୁ, କବାଟବନ୍ଧ, ଯାଜପୁର। ଆପଣମାନେ ଶୁଣିବାକୁ ଚାହିଁଛନ୍ତି ସୂର୍ଯ୍ୟମୁଖୀ ଚଳଚ୍ଚିତ୍ରର ଏହି ଗୀତଟିକୁ, ଯାହାକୁ ଗାଇଛନ୍ତି ଲତା ମଙ୍ଗେସ୍କର। ଆପଣଙ୍କ ଅନୁରୋଧର ଗୀତଟିକୁ ଆପଣମାନଙ୍କୁ ଶୁଣାଇ ଦେଉଛୁ।

ଆପଣମାନେ ହେଲେ ପଦ୍ମିନୀ ରାୟ ଗୋଦାବରୀ, ରାଜେନ୍ଦ୍ର ରାୟ, ସୌମ୍ୟରଞ୍ଜନ ରାୟ, ଭୂଆଁସ, ଗୁଆମାଳ, ଭଦ୍ରକରୁ। ଆପଣମାନେ ସମସ୍ତେ ଶୁଣିବାକୁ ଚାହିଁଛନ୍ତି ଆଜାନ।

କାର୍ଯ୍ୟକ୍ରମର ଶେଷ ଗୀତଟିକୁ ଅନୁରୋଧ କରିଛନ୍ତି ସରୋଜିନୀ ବେହେରା, ବିଜୟଲକ୍ଷ୍ମୀ ବେହେରା, ଶ୍ୟାମସୁନ୍ଦର ବେହେରା, ମହମ୍ମଦପୁର ବିଲାହାଟ କଟକରୁ। ଆପଣମାନେ ସମସ୍ତେ ଶୁଣିବାକୁ ଚାହିଁଛନ୍ତି ଆଖି ଚଳଚ୍ଚିତ୍ରର ଏହି ଗୀତଟିକୁ, ଯାହାକୁ ଗାଇଛନ୍ତି କବିତା କ୍ରିଷ୍ଣମୂର୍ତ୍ତି, ଅଲକା ୟାଗ୍ନିକ, କୁମାର ସାନୁ, ସୁଦେଶ ଭୋସଲେ ଏବଂ ଇନ୍ଦିବର। ଶ୍ରୋତାବନ୍ଧୁ, ଆପଣମାନଙ୍କ

0: ଏଇଠି ଶେଷ କରୁଛୁ ଆଜିର ମଞ୍ଜୁଳା ମଧ୍ୟାହ୍ନ କାର୍ଯ୍ୟକ୍ରମ। ଆମ କେନ୍ଦ୍ରରୁ କାର୍ଯ୍ୟକ୍ରମ ପ୍ରସାରିତ ହେଉଛି 308.6 meter ତଥା 972 kilohertz ଯୋଗେ। ଷ୍ଟୁଡିଓ ଘରେ ସମୟ ବର୍ତ୍ତମାନ ଦିନ ଗୋଟାଏ ବଜିବାକୁ ଯାଉଛି। ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ପ୍ରଥମେ ହିନ୍ଦୀ ଏବଂ ପରେ ପରେ ଇଂରାଜୀରେ ସମ୍ବାଦ ରିଲେ କରି ପ୍ରଚାର କରିବୁ ଆକାଶବାଣୀ ଦିଲ୍ଲୀ କେନ୍ଦ୍ରରୁ କିଛି କ୍ଷଣ ମଧ୍ୟରେ।
1: नमस्कार, आकाशवाणी समाचार के साथ मैं कनकलता।

ਟੀ ਬਸ ਨਵਾਂ ਪਾਉਂਦੀ ਬਾਅਦ ਤਮਰ ਦਿੰਦਾ ਜੀ ਕਿ ਜਾਣਾ ਤੀ।

0: ଲୋକସଙ୍ଗୀତରେ ଶୁଣିଲେ ମୃଦଙ୍ଗ ବାଦନ ପରିବେଷଣ କରିଥିଲେ ନାରାୟଣ ସାହୁ। ଆମ କେନ୍ଦ୍ରରୁ କାର୍ଯ୍ୟକ୍ରମ ପ୍ରସାରିତ ହେଉଛି 308.6 meter ତଥା 972 kilohertz ଯୋଗେ ଆକାଶବାଣୀ କଟକ। ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ନାରୀ ମହଲ ଶୁଣିପାରିବେ ଏହି ବିଜ୍ଞାପନ ପରେ ପରେ।
1: ଦାସବାବୁ, ଆପଣଙ୍କ ଘରଟା 1970 ତିଆରି ହେଇଥିଲା, ରାଇଟ? ହେଲେ ଏପର୍ଯ୍ୟନ୍ତ ଏତେ ଷ୍ଟ୍ରଙ୍ଗ କେମିତି ଅଛି?
2: ଆରେ, ଏଇଟା ଏକଦମ ସିମ୍ପଲ, ଏବଂ ସେଇଥିପାଇଁ ମୁଁ ସେତେବେଳେ ମୋର ବିଶ୍ୱାସ ରଖିଥିଲି, ଏବଂ ଆଜି ମଧ୍ୟ ଚେଟିନାଡ ସିମେଣ୍ଟ ଉପରେ
3: ଶକ୍ତି ଯାହା ବର୍ଷ ବର୍ଷ ନୁହେଁ ବରଂ ପିଢି ପାଇ ରହିଥାଏ। ଚେଟିନାଡ ସିମେଣ୍ଟ ସୁପର ଗ୍ରେଡ ସିମେଣ୍ଟ 64 ବର୍ଷର ଦୃଢ ମୂଳ ଦୁଆ। ଚେଟିନାଡ ସିମେଣ୍ଟ ଦ ପରଫେକ୍ଟ କଂକ୍ରିଟ ଚଏସ୍।
0: ପ୍ରଚାର କରୁଛୁ ନାରୀ ମହଲ।

0: ନମସ୍କାର ଭଉଣୀ, ଆପଣ ସମସ୍ତଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା ଏବଂ ସ୍ୱାଗତ ଜଣାଇ ଆରମ୍ଭ କରୁଛୁ ଆଜିର ନାରୀ ମହଲ। ଆଜି ଏଥିରେ ଆପଣମାନଙ୍କ ପାଇଁ ପ୍ରଚାର କରୁଛୁ ଆମର ଏହି କାର୍ଯ୍ୟକ୍ରମ ଶ୍ରୀମାନ ଶ୍ରୀମତୀ। ଉପସ୍ଥାପନାରେ ମୁଁ ଆପଣଙ୍କର ଉପସ୍ଥାପିକା ସ୍ୱାଗତିକା। ଭଉଣୀ, ବିବାହ ଦୁଇଟି ହୃଦୟର ପବିତ୍ର ମିଳନ, ସୁଖ ଦୁଃଖରେ ସାଥୀ ହୋଇ ଚାଲିବାର ସମର୍ପିତ ଶପଥ, ଯେଉଁଠି ବିବାହ ବନ୍ଧନରେ ବାନ୍ଧି ହୋଇ ସେମାନେ ଦୁହେଁ ଦୁହିଁଙ୍କର ସହଯାତ୍ରୀ ପାଲଟିଥାନ୍ତି ଆଉ ହାତରେ ହାତ ଥାପି ନୂଆ ଗୋଟିଏ ସୁନ୍ଦର ଯାତ୍ରାରେ ବାହାରିଯିବାର ଅୟମାରମ୍ଭ କରନ୍ତି। ସତ କହିଲେ ବିବାହ ସୁଖରେ ହସିବା, ଦୁଃଖରେ ସାଥୀ ହେବା ପ୍ରତିଶ୍ରତିର ନାମ। ତେବେ ଭଉଣୀ, ପ୍ରେମ, ବିଶ୍ୱାସ ଏବଂ ସମ୍ମାନକୁ ଆଧାର କରି ଗଢ଼ିଉଠିଥିବା ସେହି ବୈବାହିକ ସମ୍ପର୍କ ଯାହାର ଅନ୍ୟନାମ ଦାମ୍ପତ୍ୟ, ତାହାର ଅନେକ ଅନେକ ଅନାଲୋଚିତ ଅନୁଭୂତିକୁ ଆଧାର କରି ଆମର ଏହି କାର୍ଯ୍ୟକ୍ରମ ଶ୍ରୀମାନ ଶ୍ରୀମତୀ। ଆଜିର ଶ୍ରୀମାନ ଶ୍ରୀମତୀ କାର୍ଯ୍ୟକ୍ରମରେ ଆମର ଅତିଥି ହେଉଛନ୍ତି ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆର ପୂର୍ବତନ ଏକ୍ଜିକ୍ୟୁଟିଭ୍ ଡାଇରେକ୍ଟର, କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଶ୍ରୀଯୁକ୍ତ ମନୋରଞ୍ଜନ ମିଶ୍ର ଏବଂ ତାଙ୍କ ଧର୍ମପତ୍ନୀ ସୁଲେଖିକା ଶ୍ରୀମତୀ ସୁଚିତ୍ରା ମିଶ୍ର। ଆଜ୍ଞା ନମସ୍କାର, ଆପଣ ଦୁହିଁଙ୍କୁ ଆମ କାର୍ଯ୍ୟକ୍ରମକୁ ସ୍ୱାଗତ କରୁଛୁ।
1: ନମସ୍କାର, ଧନ୍ୟବାଦ।
2: ନମସ୍କାର, ଧନ୍ୟବାଦ।
0: କେମିତି ଅଛନ୍ତି?
1: ମୁଁ ତ ବହୁତ ବଢ଼ିଆ ଅଛି।
0: ଆପଣ?
2: ବହୁତ ଭଲ ଅଛି।
0: ପରସ୍ପରର ଶ୍ରୀମାନ ଶ୍ରୀମତୀ ବୁଲେଇବାର ମାନେ ବିବାହ କେତେ ବର୍ଷ ହେଇଗଲାଣି?
2: 36 ବର୍ଷ ପୁରିଲା ଫେବୃଆରୀ 4ରେ, ଆମ ବାହାଘର ହେଇଥିଲା 90 ଫେବୃଆରୀ 4ରେ।
0: ଆଜ୍ଞା,
2: 36 ବର୍ଷ ପୁରିଲା।
0: ପ୍ରଥମେ କେମିତି ଦେଖା ହେଇଥିଲା?
2: ପ୍ରଥମେ କେମିତି ଦେଖା ହେଇଥିଲା ମାନେ କହିବାକୁ ଗଲେ ଆମେ ଅତି ଛୋଟବେଳୁ ବି ଏକାଠି ଥିଲୁ, ଯଦିଓ ସେତେବେଳେ ପରିଚୟ ହେଇନଥିଲା ବେଶୀ, କିନ୍ତୁ ଦେଖା ହେଇଥିଲା। ଆମେ ଏକା ସ୍କୁଲରେ 6ଷ୍ଠ ଶ୍ରେଣୀରେ ପଢୁଥିଲୁ। ତାପରେ 6 ମାସ ଖଣ୍ଡେ ପଡ଼ିଲା ପରେ ମୋ ଶ୍ୱଶୁରଙ୍କର ଟ୍ରାନ୍ସଫର ହେଇଯାଇଥିଲା। ସେତେବେଳେ ଯଦିଓ ମୋ ଶ୍ୱଶୁର ନଥିଲେ, ସେମାନେ ଟ୍ରାନ୍ସଫର ହେଇଯାଇଥିଲା, ସେମାନେ ପଳେଇଥିଲେ ବାହାରକୁ। ତେଣୁ ମୁଁ ସେ ସ୍କୁଲରେ କଣ୍ଟିନ୍ୟୁ କଲି, ସେକେଣ୍ଡାରୀ ବୋର୍ଡ ହାଇସ୍କୁଲ କଟକ। ତାପରେ 82-83 ମସିହାରେ ଗ୍ରାଜୁଏସନ୍ କଲି ମୁଁ ଗଙ୍ଗାଧର ମେହେର କଲେଜରେ, ସେଇଠି ମୁଁ ଇଣ୍ଟରମିଡିଏଟ୍ କରୁଥିଲି। ତାପରେ ମୁଁ ଗ୍ରାଜୁଏସନ୍ କଲି। ମୋର ସ୍ୱାମୀ ISC ରେଭେନ୍ସା କଲେଜରୁ ପାସ୍ କରି ଆସି ମୋ ଶ୍ୱଶୁରଙ୍କର ଟ୍ରାନ୍ସଫର ହେଲା ସମ୍ବଲପୁର, ତେଣୁ ସିଏ ସେଇଠି ଗ୍ରାଜୁଏସନ୍ ଏକାଠି ଆମେ କଲୁ। ଦୁଇ ଜଣ ଯାକ ଅର୍ଥନୀତି ଅନର୍ସ ନେଇକି 2 ଜଣ ଯାକ ଆମେ ଏକାଠି ପଢ଼ିଲୁ। ସେଇଠୁ ଆମେ ଗ୍ରାଜୁଏସନ୍, ପୋଷ୍ଟ ଗ୍ରାଜୁଏସନ୍ ସବୁ ଏକାଠି କରିଛୁ।
0: ଆଜ୍ଞା, ମନୋରଞ୍ଜନ ବାବୁ, ଏଇ ଦେଖା ହବା, ସାଙ୍ଗ ହୋଇକି ପଢ଼ିବା, ଏଇସବୁ ତ ଠିକ ଅଛି, କିନ୍ତୁ ବିବାହ କରିବେ ବୋଲି କଣ କେମିତି ସ୍ଥିର ହେଇଥିଲା?
1: କୌଣସି ଯୋଜନାବଦ୍ଧ ଉପାୟରେ ତ କିଛି କରା ହେଇନଥିଲା। ଆମେ ଏକାଠି ଥିଲୁ, ଏକାଠି ପାଠ ପଢୁଥିଲୁ, ଆଉ ସମୟ ବି ଏକାଠି କାଟିବାକୁ ଭଲ ଲାଗୁଥିଲା, କିନ୍ତୁ କେବେ ଭାବିନଥିଲୁ ଯେ ଆମେ ବାହା ହେଇଯିବୁ। ପରବର୍ତ୍ତୀ ସମୟରେ ଯେତେବେଳେ ଆମର ବାଣୀବିହାର କାମ ସରିଗଲା ଆଉ ଆମେ ଯିବା ପାଇଁ ବାଧ୍ୟ ହେବୁ, କ୍ୟାମ୍ପସ୍ ଆଉ ରହିବନି, ସେହି ସମୟରେ ଲାଗିଲା ୱାଇ ନଟ୍। ତେଣୁ ବାହାଘରର ପ୍ରସ୍ତାବ ସେତେବେଳେ ଆରମ୍ଭ ହେଲା ଆଉ ବାହାଘର ହେଇଗଲା। ସେଟା କୌଣସି ବିଧିବଦ୍ଧ ଭାବରେ ହେଇନି କି ଆମେ ବହୁତ ଦିନ ଧରି ବାହା ହେବାର ସ୍ୱପ୍ନ ଦେଖିକି ବାଣୀବିହାରରେ ପାଠ ପଢୁନଥିଲୁ।
0: ତାହେଲେ ଆମେ କହିପାରିବା ଯେ କ୍ୟାମ୍ପସରେ ଆପଣ ଦୁହିଁଙ୍କ ମଧ୍ୟରେ ସମ୍ପର୍କ ନିବିଡ଼ତର ବା ଗଭୀରତର ହେଇଥିଲା?
2: ଗ୍ରାଜୁଏସନ୍ କଲାବେଳେଠୁ ଆମେ ପରସ୍ପର ବହୁତ ଭଲ ବନ୍ଧୁ ଥିଲୁ। ଦୁଇ ଜଣ ଯାକଙ୍କର ସେ ସାହିତ୍ୟରେ ତାଙ୍କର ଆଗ୍ରହ ଥିଲା, ମୋର ବି ସାହିତ୍ୟରେ ଆଗ୍ରହ ଥିଲା, ତେଣୁ ବିଭିନ୍ନ ପତ୍ରପତ୍ରିକାରେ ଲେଖା ବାହାରିଲେ। ମୋର ସେତେବେଳେ ଦୂରଦର୍ଶନରେ ନାଟକ 2ଟି ଦେଇଥିଲା, ତେଣୁ ସେ ନାଟକ ଦେଖିକି ବହୁତ ଖୁସି ହେଲେ ଯେ ଏହାର ବି ସାହିତ୍ୟରେ ଆଗ୍ରହ ଅଛି। ଗ୍ରାଜୁଏସନ୍ ବେଳଠୁ ଆମେ ବହୁତ ଭଲ ସାଙ୍ଗ ହେଇଯାଇଥିଲୁ, ଯଦିଓ ଆମ ସମୟରେ ପୁଅ ଝିଅ ଏତେ ସାଙ୍ଗ ହେଉନଥିଲେ, କିନ୍ତୁ ତାଙ୍କର ପରିବାର ସହିତ ଆମ ପରିବାର ଟିକେ ସମ୍ପର୍କ ଥିଲା, ଦୂର ସମ୍ପର୍କ ଥିଲା, ତେଣୁ ଆମେ 2 ଜଣ ଯାକ ପରସ୍ପର ବହୁତ ଭଲ ବନ୍ଧୁ ହେଇଯାଇଥିଲୁ। ତାପରେ ବାଣୀବିହାରରେ ପଢ଼ିଲୁ, ବାଣୀବିହାରରେ ବି ଆମେ ଭଲ ବନ୍ଧୁ ଥିଲୁ। ଯେତେବେଳେ ବାଣୀବିହାର ସରିଗଲା, ଆମେ ସେତେବେଳେ ଅଲଗା ହେଇଗଲା ସମୟ ଆସିଲା, ଯେତେବେଳେ ଆଉ ଦେଖା ହେବନି, ସେଇଟା ଆମେ 2 ଜଣ ଯାକ ସେତେବେଳେ ରିଅଲାଇଜ୍ କରିପାରିଲୁନି ଯେ ଆମର ଦେଖା କ'ଣ ହେବନି। ସେଇଥିରୁ ଧୀରେ ଧୀରେ ଆମେ ଭାବିଲୁ ଯେ ଆମେ ବିବାହ କରିକି ଆମେ ଏକାଠି ରହିବା, ସାରା ଜୀବନ ଆମେ ଏକାଠି ରହିବା, ତେଣୁ ସାଥିରୁ ଆମେ ଜୀବନ ସାଥିରେ ପରିଣତ ହେଲୁ।
0: ଆଜ୍ଞା, ବହୁତ ବଢିଆ କଥା। ତେବେ ଯୋଉ କ୍ୟାମ୍ପସ୍ କଥାରୁ ଗୋଟେ କଥା ମନକୁ ଆସୁଛି, ଯେମିତି ଆମେ ଜାଣିଛୁ ଆପଣ ଅନେକ ସମୟ ଏକାଠି ପଢ଼ିଛନ୍ତି, କ୍ୟାମ୍ପସରେ ସେ ଯୋଉ ଦିନର ସବୁ ସ୍ମୃତି ଆମକୁ ଟିକେ କହିବେ?
1: ସ୍ମୃତି ତ ଏମିତି ବହୁତ କିଛି, ବାଣୀବିହାର ଯଦି ମୁଁ ମନେ ପକେଇବି କ'ଣ ହଉଛି, ତାହେଲେ ମୋର ମନେ ପଡୁଛି ଆମେ ସେମିନାର ଗୁଡା ହଉଥିଲା, ବିଭିନ୍ନ ଟପିକ ଉପରେ ଆମେ ଆଲୋଚନା କରୁଥିଲୁ ସେମିନାରରେ। ମୁଁ ସେମିନାରରେ ସେକ୍ରେଟାରୀ ଥିଲି, ସେତେବେଳେ ଆମର ଟାଇପିଂ ମେସିନ୍ ନଥିଲା କି କମ୍ପ୍ୟୁଟର ନଥିଲା, ଆମେ ନିଜେ ନିଜେ ଲେଖୁଥିଲୁ, ତ ତାକୁ ଟିପିବାକୁ ପଡୁଥିଲା। ଅକ୍ଷର ଭଲ ଥିଲା ସୁଚିତ୍ରର, ତେଣୁ ଆମର ସିଏ ଥିଲା କପି ରାଇଟର ଇନ୍ ଏ ୱେ, ଆଉ ସେଇଟା ଗୋଟେ ବହୁତ ସ୍ମୃତି ଅଛି। ଆଉ ବାଣୀବିହାର ଭିତରେ ଷ୍ଟୁଡେଣ୍ଟ ସ୍ପେଶାଲ ଗୋଟେ ବସ୍ ଚାଲେ କଟକରୁ, ଯୋଉଟା ବହୁତ ଫେମସ, ମାନେ ଛାତ୍ର ବା ଛାତ୍ରୀମାନଙ୍କ ପାଇଁ ବହୁତ ଆଟ୍ରାକ୍ସନ୍ ସେଇଟା। ମୁଁ ଯଦିଓ କଟକରେ ସବୁବେଳେ ରହୁନଥିଲି, କିନ୍ତୁ ମୁଁ

0: ଆମ ଘର କଟକରେ ମୁଁ ସେଠି ରହିଯାଏ ବହୁତ ସମୟରେ, ଆଉ ଆମେ ଏକାଠି କଟକ ଷ୍ଟୁଡେଣ୍ଟ ସ୍ପେଶାଲ ବସ୍ରେ ଆସୁଥିଲୁ, ସେଇ ଅନୁଭୂତି ବି ବହୁତ ପ୍ରକାର ଅନୁଭୂତି ଅଛି ସେଇ ବସ୍ ଭିତରେ। ଆମେ ବହୁତ ନିବିଡ଼ ସମ୍ପର୍କରେ ଆସିଯାଇଥିଲୁ ସବୁ ସାଙ୍ଗମାନେ ଯେଉଁମାନେ ବସ୍ରେ ଆସନ୍ତି, ଆମର ଗୋଟେ ସ୍ପେଶାଲ ଗ୍ରୁପ୍ ଥିଲା। ଏଇସବୁ ବିଭିନ୍ନ ଅନୁଭୂତି ଅଛି।
1: ସେତେବେଳେ ତ ଚିଠି ବୋଧହୁଏ ପରସ୍ପର ମଧ୍ୟରେ ସମ୍ପର୍କରେ ଆସିବାର ଗୋଟେ ମାତ୍ର ମାଧ୍ୟମ ଥିଲା, କେମିତି କ'ଣ ଚିଠି ଲେଖା ହଉଥିଲା?
0: ଆମକୁ ସେତେବେଳେ ତ ଚିଠି ଲେଖିବାର ଆବଶ୍ୟକତା ନଥିଲା, କାହିଁକି ଆମେ ସବୁଦିନ କ୍ୟାମ୍ପସରେ ଦେଖାହଉଥିଲୁ। ପରବର୍ତ୍ତୀ ସମୟରେ ଯେତେବେଳେ ମୁଁ କ୍ୟାମ୍ପସ ଛାଡ଼ିଲି, ସୁଚିତ୍ରା ବି କ୍ୟାମ୍ପସ ଛାଡ଼ିଲା,
2: ଅଧ୍ୟାପିକା ଭାବରେ ଜଏନ୍ କଲି, ସେତେବେଳେ ଆମେ ପରସ୍ପରକୁ ଚିଠି ଲେଖୁଥିଲୁ। ଆଉ ସେତେବେଳେ ମୋ ସ୍ୱାମୀ ମୋତେ ସ୍ୱାମୀ ହେଇନଥିଲେ, ସେତେବେଳେ ମୋର ପରମ ମିତ୍ର ଥିଲେ, ସେ ମୋତେ କହିଥିଲେ ଆମେ ସବୁଦିନ ପରସ୍ପରକୁ କଥା କହିଲା ଭଳିଆ ଚିଠି ଲେଖିକି ଦେବା। ତେଣୁ ଆମେ ଅଲମୋଷ୍ଟ ସବୁଦିନ ପରସ୍ପରକୁ ଚିଠି ଲେଖୁଥିଲୁ, କଥା କହିଲା ପରେ ଚିଠି ଲେଖୁଥିଲୁ।
1: ତାପରେ ସଂସାର କେମିତି କ'ଣ ଚାଲିଲା?
0: ସଂସାର ଚାଲିଲା, ବାହାଘର ହେଇଗଲା, ତାପରେ ସଂସାର ଆପେ ଆପେ ଚାଲିଲା, ଚଲିବା ଦରକାର ନାହିଁ, ଚାଲୁଥିଲା ସଂସାର। ମୁଁ କହିବି ଯେ ନୂଆ ସେଲ୍ଫ ପ୍ରୋପେଲିଂ, ଏମିତି ନୁହେଁ ଯେ ଆମକୁ ସେଠି ଡ୍ରାଇଭ ସିଟ୍ରେ ବସି କିଛି କରିବାକୁ ଅଛି, ସିଏ ଅଟୋମେଟିକାଲ ନ୍ୟାଚୁରାଲ ଫ୍ଲୋରେ ଆରମ୍ଭ ହେଲା ଜୀବନ।
1: ଆଜ୍ଞା,
2: ସିଏ ବହୁତ ଦାୟିତ୍ୱ ସମ୍ପନ୍ନ, ତେଣୁ ସିଏ ବହୁତ ଦାୟିତ୍ୱ ନେଉଥିଲେ, ସିଏ ମାନେ ବହୁତ ଯତ୍ନଶୀଳ। ସଂସାର ବହୁତ ସୁନ୍ଦର ଭାବରେ ଆମର ଚାଲିଲା, କିଛି ଆମକୁ ଜଣାପଡ଼ିଲାନି ଯେ ଆମେ କେମିତି ଆଗକୁ ଯାଉଛୁ, ସୁନ୍ଦର ଭାବରେ ଆମେ ଆଗକୁ ବଢ଼ିବାରେ ଲାଗିଲୁ। ସେତେବେଳେ ମୋର ବାହାଘର ପରେ, ସତ କହିବାକୁ ଗଲେ ତା ପୂର୍ବରୁ ମୁଁ ଦୂର ଯାତ୍ରା କରିନଥିଲି ଟ୍ରେନ୍ରେ କେବେ, କଟକରୁ ପୁରୀ ନନ୍ଦନକାନନ ପର୍ଯ୍ୟନ୍ତ ବାରାଙ୍ଗ ପର୍ଯ୍ୟନ୍ତ ଆମେ ତ୍ରେନ୍ରେ ଯାଇଥିଲି। ତେଣୁ ପ୍ରଥମ ଥର ପାଇଁ କଲିକତା ମୁଁ ମୋ ସ୍ୱାମୀଙ୍କ ସାଙ୍ଗରେ ହିଁ ଟ୍ରେନ୍ରେ ଯାତ୍ରା କଲି। ତେଣୁ ପ୍ରଥମରୁ ମୁଁ ତାଙ୍କୁ କହିଥିଲି, ମୁଁ ତାଙ୍କୁ ସବୁ କଥା କହେ, ସବୁ କଥା ଯାହା ବି ମାନେ ଘଟେ ମୋ ସାଙ୍ଗରେ, ମୋ ମନ ଭିତରେ ବି ଯାହା ଘଟେ ମୁଁ ସବୁ ତାଙ୍କୁ କହେ। ତ ମୁଁ ତାଙ୍କୁ କହିଲି ଯେ ଏମିତି ମୁଁ ଟ୍ରେନ୍ରେ କେବେ ବସିନି, ତ ସିଏ ମୋ ପାଇଁ କୁପେ ଫାର୍ଷ୍ଟ କ୍ଲାସ୍ କୁପେ ରିଜର୍ଭ କରିଥିଲେ ସେଦିନ। ତ ଆମେ ଯେତେବେଳେ କଟକରୁ କାଲକାଟା ଗଲୁ ବାହାଘର ଦଶମ ଦିନ, ଦଶମଙ୍ଗଳା ଦିନ, ତ ସେତେବେଳେ ଆମେ କୁପେରେ ଗଲୁ, ପ୍ରଥମେ ଟ୍ରେନ୍ରେ ଚଢ଼ିଲି, ଟ୍ରେନ୍ରେ ଉପର ସିଟ୍କୁ ଚଢ଼ିଲା ବେଳକୁ ବି ମୋତେ ବହୁତ ଡର ଡର ମାରୁଥିଲା, କିନ୍ତୁ ସେ ଭାରି ସୁନ୍ଦର ଭାବରେ ମୋତେ ବହୁତ କମ୍ଫର୍ଟେବୁଲ କରିଥିଲେ, ଚଢ଼ ଏଠି ବସ, ମାନେ ମୋତେ ଲାଗିଲାନି ଯେ ମୁଁ ଗୋଟେ ଜଣେ ଲୋକଙ୍କ ସାଙ୍ଗରେ ବାହା ହେଇକି ଆସିଛି ଯିଏ ମୋତେ କାହିଁ ଏଇଟା ଚଢ଼ିପାରୁନି, କାହିଁକି ମୁଁ ଇଏ କରିପାରୁନି, ସେଭଳିଆ ମୋତେ ଭିତରେ ଅନୁଭବ ହିଁ ଆସିଲାନି। ଆମେ ଦୁଇ ଜଣ ହାତ ଧରା ଧରି ହେଇ କଲିକତାରେ ଯାଇ ପହଞ୍ଚିଲୁ। କଲିକତା ଯେତେବେଳେ ଆମେ ପହଞ୍ଚିଲୁ, ଷ୍ଟେସନ୍ ଓହ୍ଲାଇଲୁ, ଏମିତିରେ ମୁଁ କହି ରଖୁଛି, ଏ ଜଣେ ବହୁତ ବନ୍ଧୁବତ୍ସଳ ଲୋକ, ତେଣୁ ତାଙ୍କର ବହୁତ ବନ୍ଧୁ। ଯେତେବେଳେ ଆମେ ଷ୍ଟେସନ୍ ଓହ୍ଲାଇଲୁ, ଫୁଲତୋଡ଼ା ଧରିକି ବହୁତ ବନ୍ଧୁ ଆମକୁ ଅପେକ୍ଷା କରିଥିଲେ, ତେଣୁ ଆମେ ବହୁତ ଭଲ ଲାଗିଲା। ଯାଇକି ଆମେ ଘରେ ପହଞ୍ଚିଲୁ, ଘରେ ପହଞ୍ଚିଲା ବେଳକୁ ଘରେ ଗୋଟେ ପୁଅ ପିଲା, ଯେତେବେଳେ ଇଏ ବାହା ହେଇଥିଲେ ବହୁତ କମ ବୟସରେ ବାହା ହେଇଥିଲେ, ସେତେବେଳେ 25 ବର୍ଷରେ ପ୍ରାୟ, ତେଣୁ ଆଙ୍କ ସାଙ୍ଗମାନେ ସବୁ ବ୍ୟାଚଲର୍ ଥିଲେ, କିନ୍ତୁ ସେ ସାଙ୍ଗମାନେ ଆମ ରୁମ୍ ପାଖରେ ସାମ୍ନାରେ ଗୋଟେ ଆଲ୍ପନା ବନେଇଥିଲେ, ସବୁ ରୁମ୍ ଡୋର୍ ପାଖରେ ୱେଲକମ୍ ୱେଲକମ୍ ଲେଖିକି ରଖିଥିଲେ, ଘରେ କ୍ଷୀର ଗରମ ହେଇକି ଥୁଆ ହେଇଥିଲା, ପରିବାପତ୍ର ଆଣିକି ଥୋଇଥିଲେ, ତେଣୁ ମାନେ ଲାଗିଲା ଯେମିତି ଆମ ପାଇଁ ସମସ୍ତେ ଆମକୁ ମାନେ ବହୁତ ସୁନ୍ଦର ଭାବରେ ସ୍ୱାଗତ କରିଥିଲେ। ତ ଆମେ ଦୁଇ ଜଣ ବହୁତ ଖୁସି ଲାଗିଲା, ତ ଆମେ ଯାଇକି ପହଞ୍ଚିଲୁ, ଆମ ସଂସାର ଆରମ୍ଭ କଲୁ।
0: ଖାଲି ସେତିକି ନୁହଁ, ଯେତେବେଳେ କାଲକାଟାରେ ମେଟ୍ରୋ ଥିଲା ଟଲିଗଞ୍ଜରୁ ଏସ୍ପ୍ଲାନେଡ୍ ଯାଏ 8ଟା ଷ୍ଟେସନ ଥିଲା, ଆଉ ଗୋଟେ ବ୍ୟବସ୍ଥା ଥିଲା ମେଟ୍ରୋ ଷ୍ଟେସନରେ ବି ଜଣେ ପୋଷ୍ଟ କରିପାରିବ ମେସେଜେସ୍, ସେତେବେଳେ ସବୁ ମେଟ୍ରୋ ଷ୍ଟେସନରେ ଆମକୁ ୱେଲକମ୍ କରିକି ଲେଖା ହେଇଥିଲା ଯେ ୱେଲକମ୍ ମନୋରଞ୍ଜନ ଆଣ୍ଡ ସୁଚିତ୍ରା, ଆମ ସାଙ୍ଗମାନେ ସେ ଆରେଞ୍ଜ କରିଥିଲେ। ବହୁତ ଉଚ୍ଛସିତ ସମ୍ବର୍ଦ୍ଧନା ଆମକୁ ମିଳିଥିଲା ସେତେବେଳେ। ମୋର ସାଙ୍ଗ ଯେଉଁମାନେ ସବୁ ଥିଲେ, ସେମାନେ ସମସ୍ତେ ଓଡ଼ିଆ ନଥିଲେ, ସେମାନେ ସବୁ ସେ ସ୍ୱତଃପ୍ରବୃତ ଭାବରେ ଆମକୁ
1: ସ୍ୱାଗତ କରିଥିଲେ।
2: ସେତେବେଳେ ଘରର ସବୁ ଆସବାବପତ୍ର କେମିତି ସେ କରିଥିଲେ, ସେତେବେଳେ ମତେ ତ ଲାଗୁଥିଲା ଏତେ ଛୋଟ ପିଲା ଜଣେ ସ୍ୱାମୀ ହେଇଛନ୍ତି, ସେ ବୋଧେ କିଛି କରିନଥିବେ, କିଛି ନଥିବ ଘରେ, କାହିଁକିନା ଆମେ ଯୋଉ ଖଟପଟ ଘରୁ ବି ଆମର ଆସିଥିଲା, ଯାହା ସବୁ ତ ଭୁବନେଶ୍ୱରରେ ରହିଲା, ଆମେ ଯାଇନଥିଲୁ ନେଇକିରି, କିନ୍ତୁ ମୁଁ ସେ ପହଞ୍ଚିଲି, ଘରର ସମସ୍ତ ଆସବାବପତ୍ର ଜିନିଷ ସେ ରଖିଥିଲେ ସେ ଘରେ, ତେଣୁ ମତେ ବହୁତ ଭଲ ଲାଗିଲା ଚଳିବାକୁ।
0: ମାନେ ଆଟଲିଷ୍ଟ ଅନ୍ୟ ଜାଗାରେ ମୁଁ ଜାଣିନି, କାଲକାଟାରେ ଥିଲା ସେ କନସେପ୍ଟ, ଆପଣ ଘରର ସମସ୍ତ ଜିନିଷ ରେଣ୍ଟରେ
1: ନେଇପାରିବେ,
0: ସବୁ ପୁରା ଘର ଫୁଲି ଫର୍ନିସ୍ଡ ଥିଲା।
1: ସୁଚିତ୍ରା ମ୍ୟାଡାମ, ଏଠି ଗୋଟେ ପ୍ରଶ୍ନ ପଚାରିବୁ, ଯେମିତି ଆମେ ଜାଣିଛୁ ଆପଣଙ୍କ ସ୍ୱାମୀ ବ୍ୟାଙ୍କରେ କାମ କରୁଥିଲେ, ସେତେବେଳେ ଜଣେ ବ୍ୟାଙ୍କ ଅଫିସର ଥିଲେ, ବ୍ୟାଙ୍କର ତ ଆହ୍ୱାନମୂଳକ କାମ, ନୂଆ ନୂଆ ଘର କରଣା କଲାବେଳକୁ ଏକୁଟିଆ ହେଇଯାଇଥିବେ, ସେତେବେଳେ ମନ କେମିତି କ'ଣ ଥାଏ?
2: ଏଠି ମୁଁ କହିବି ଯେ ମୋ ସ୍ୱାମୀ ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆରେ କାମ କରନ୍ତି, ଅନ୍ୟ ବ୍ୟାଙ୍କ ତୁଳନାରେ ଟିକେ ଅଲଗା କାମ, ତେଣୁ ସକାଳୁ ସନ୍ଧ୍ୟାବେଳେ ଯାଆନ୍ତି, ସେ ଅଫିସ ଯାଆନ୍ତି, ତ ସନ୍ଧ୍ୟା ପରେ ସେ ଘରକୁ ଆସନ୍ତି। ପ୍ରଥମେ ପ୍ରଥମେ ମୋତେ ଲାଗୁଥିଲା ଯେ ସକାଳୁ ସନ୍ଧ୍ୟା ଯାଏଁ ସେ ଅନୁପସ୍ଥିତ ରହୁଥିଲେ, ସେଇଟା ଟିକେ ମୁଁ ଜାଣିପାରୁନଥିଲି କ'ଣ କରିବି, କିନ୍ତୁ ମୋ ଯେହେତୁ ପଢ଼ିବାରେ ବହୁତ ଆଗ୍ରହ, ମୁଁ ଯେତେବେଳେ ବାହା ହେଇକି ଗଲି ସେତେବେଳେ ବି ବହୁତ ଗୁଡ଼ିଏ ବହି ମୋ ସାଙ୍ଗରେ ଧରିକି ଯାଇଥିଲି, ତେଣୁ ସେ ବହି ସବୁ ବସିକି ମୁଁ ପଢ଼େ, ଆଉ ଯେତେବେଳେ ମୋର ଲେଖା ବାହାରୁଥିଲା, ତେଣୁ ମୁଁ ଲେଖାଲେଖି କରୁଥିଲି, ଆଉ ମୁଁ ସନ୍ଧ୍ୟାବେଳେ ସେ ଆସିଲା ବେଳକୁ ମୁଁ ଯଦି କ'ଣ ଲେଖିଦେଇଥାଏ, ଏବେ ବି ସେଇଆ, ମୁଁ ଯଦି କିଛି ଲେଖିଦେଇଥାଏ ଦିନ ଭିତରେ, ତାହେଲେ ମୁଁ ଅପେକ୍ଷାରେ ରହେ ସେ କେତେବେଳେ ଆସିବ ମୁଁ ସେ ଲେଖାଟି ତାଙ୍କୁ ପଢିକି ଶୁଣେଇବି। ସେଇଟା ବି ସେତେବେଳେ ଥିଲା, ସେମିତି ମୁଁ ଅପେକ୍ଷା କରୁଥିଲି, କିନ୍ତୁ ସେ ସନ୍ଧ୍ୟାବେଳେ ଅଫିସରୁ ଆସିବେ, ତାପରେ ଆମର ଗପଟି ମୋର ଯାହା ଆମେ ଲେଖିଥିବି ପଢିକି ଶୁଣିବେ, ଖୁସି ହେବେ। ତାପରେ ଆମେ ସେଠି କଲିକତା ନୂଆ ବାହା ହେଇଥିଲୁ, ଘରୁ ଆମେ ବାହାରି ଯାଉଥିଲୁ ସାଙ୍ଗେ ସାଙ୍ଗେ, ଦିନର ଯୋଉ ମାନେ ମୁଁ ଏକୁଟିଆ ଥିଲି ସେ କଥାଟା ମୁଁ ସାଙ୍ଗେ ସାଙ୍ଗେ ଭୁଲିଯାଏ ତାଙ୍କୁ ଦେଖିଲା ପରେ।
1: ଆଜ୍ଞା ମନୋରଞ୍ଜନ, ଏଇଠି ଗୋଟେ ପ୍ରଶ୍ନ

0: ପଚାରିବୁ କଣ କରୁଥିଲେ ସେତେବେଳେ, ଯେତେବେଳେ ଯଦି ଭାବୁଥିବେ ଯେ ଘରେ ସ୍ତ୍ରୀ ଏକୁଟିଆ ଅଛନ୍ତି, ତାଙ୍କ ମନ କଥା ବି ବୁଝିବାକୁ ପଡିବ ବୋଲି?
1: ନାଇଁ, ମୁଁ ସେତେବେଳେ ଆଉ କିଛି ତ ଉପାୟ ନଥିଲା, ଜଣେ ଅଫିସ ଯିବ, ଅଫିସରୁ ଆସିବା ପର୍ଯ୍ୟନ୍ତ ତ ଆଉ କିଛି କରିବାର ନାହିଁ, ତେଣୁ କେମିତି କମ୍ଫର୍ଟେବଲି ରହିପାରିବ ସେଇଟା ମନରେ ସବୁବେଳେ ଥିଲା, ଆଉ ମୋ ଦ୍ୱାରା ଯାହା ସମ୍ଭବ ହୋଇପାରିବ ସେତେବେଳେ, କିନ୍ତୁ ଅଫିସ ତ ଡେଲି ଯିବାକୁ ହୁଏ, ଆଉ ଆମେ ଆମର ପରସ୍ପରର ବହୁତ ସମୟ କଟାଉଥିଲୁ ବାହାରେ ବି, କାଲିକଟରେ ଥିଲାବେଳେ ମାନେ ଯେମିତି ଧର ବର୍ଷା ଆସୁଛି ଲୋକମାନେ ଘରକୁ ଯାଉଛନ୍ତି, ଆମେ ବର୍ଷା ଆସୁଛି ଘରୁ ବାହାରୁଥିଲୁ ବର୍ଷା ଏନ୍ଜୟ କରିବା, ତେଣୁ ସେତେବେଳେ ସେ ବୟସ ବି ଥିଲା ଆଉ ସେମିତି ଟିକେ ଉଦ୍ଦାମତା ବି ଥିଲା, ତେଣୁ ସେମିତି ସମୟ କଟୁଥିଲା।
2: କାଲକାଟାରେ ବହୁତ ବଡ ବଡ଼ ରାସ୍ତା ଥିଲା, ରାସ୍ତାରେ ବହୁତ ଗାଡ଼ି ମଟର ଆଉ ବହୁତ ଚଉଡ଼ା ରାସ୍ତା ଥିଲା। ମୁଁ ତାଙ୍କ ହାତ ଧରିକି ଦୁଇ ଜଣ ଯାକ ଆମେ ଦୌଡ଼ି ଦୌଡ଼ି ରୋଡ଼ ପାର ହଉଥିଲୁ। ସେତେବେଳେ ମାନେ ଆଉ ମତେ କିଛି ଦିଶେନି, ତାଙ୍କ ହାତ ଧରିଛି ମାନେ ମୁଁ ପୁରା ଆକାଶରେ ମେଘ ଥାଉ ଯାହା ଥାଉ, ଆମେ ଦୁଇ ଜଣ ବର୍ଷା ହଉଥିବ ରୋଡ଼ ପାର ହଉଥିଲୁ। ସେତେବେଳେ ତାଙ୍କ ବସ୍ ଥରେ ଆମକୁ ଦେଖିଥିଲେ, ସିଏ ଥରେ କହିଥିଲେ ଯେ ରାସ୍ତାରେ ଗୋଟେ କଲେଜ ପିଲା ଦୁଇ ଜଣ ପୁଅ ଝିଅ ଦୌଡ଼ୁଥିଲେ, ମୁଁ ଦେଖିଲା ବେଳକୁ ସିଏ ତମେ ଆଉ ତମ ସ୍ତ୍ରୀ ବୋଧେ।
0: ଆଚ୍ଛା, ବଢିଆ ସୁନ୍ଦର କଥା, ଭଲ ଲାଗୁଛି ଆପଣମାନଙ୍କର ଦାମ୍ପତ୍ୟର କଥା ଗୁଡିକ ଶୁଣିକିରି। ତାପରେ ସଂସାର ମାନେ ତାପରେ ପରିବାର କଥା ଆଗକୁ ବଢିବା କଣ କେମିତି ହେଲା?
2: ତାପରେ ସେଇ କଲିକତାରେ ମୁଁ ଗର୍ଭବତୀ ହେଲି, ମୋର ପୁଅ ଜନ୍ମ ହେଲା। ହଁ, ତା ପୂର୍ବରୁ ଆମେ ଯେତେ ଫ୍ରିଲି ବୁଲାବୁଲି କରିବା ସବୁ କରୁଥିଲୁ, ପୁଅ ହେଲା ପରେ ଟିକେ କମିଗଲା ସେସବୁ, କିନ୍ତୁ ତାଙ୍କର ମୋ ପ୍ରତି ବହୁତ ଦାୟିତ୍ୱ ବଢିଗଲା ଭଳିଆ ମୁଁ ଦେଖିଛି। ସେତେବେଳେ ସେ ବହୁତ ମାନେ ସାହାଯ୍ୟ କରିବାକୁ ଚେଷ୍ଟା କରନ୍ତି। ହଁ, ଏଇଠି ଗୋଟେ କଥା ମୁଁ କହିବି, ସେ ଛୋଟ ଛୁଆକୁ ଧରିପାରନ୍ତିନି, କିନ୍ତୁ ପୁଅ ବଡ଼ ହେଲା ପରେ ସେ ସବୁବେଳେ ପୁଅକୁ ଧରୁଥିଲେ।
1: ହଁ, ମାନେ ଯେତେବେଳେ ସଂସାର ବଢିଲା ସେତେବେଳେ ଅବିୟସଲି ସେଇ ଟାଇମ୍ରେ ଦାୟିତ୍ୱ ବି ଟିକେ ଲାଗିଲା, ପର୍ଯ୍ୟନ୍ତ ତ ମନ ଘର ଧରି ନଥିଲା, ତାପରେ ପୁଅ ଜନ୍ମ ହେଲା ପରେ ମନ ଘର ଧରିଲା, ଆଉ ଆମ ଲାଇଫର ଡୋମିନାଣ୍ଟ ପାର୍ଟ ହେଇଗଲା ପୁଅ, ତାର ଉଠିବା ଶୋଇବା ବସିବା ସବୁ ସେଇ ଚାଲିଲା। ଟିକେ ବଡ଼ ହେଲା ସିଏ, ତାପରେ ତା ପାଇଁ ବିଭିନ୍ନ ପ୍ରକାର ଜିନିଷପତ୍ର କିଣିବା, ତାର ଲାଇଫକୁ କେମିତି ଭଲ କରିବା ସେ ଚାଲିଥିଲା, ତେଣୁ ମୋର ଲାଇଫ ବି ସେଇଥିରେ ଓତପ୍ରୋତ ଭାବେ ଜଡ଼ିତ ହେଇଗଲା। ଯେମିତି ମୁଁ ଗୋଟେ ମାନେ ମଜା ଲାଗିବ କହିଲେ, ଯେ ମୁଁ ବହୁ ସମୟରେ ଗୀତ ଗୁଡା ଗୁଣୁଗୁଣୁଥାଏ, ପୁଅ ଯେତେବେଳେ ବଡ଼ ହେଲା 2 ବର୍ଷ 2.5 ବର୍ଷ ସେତେବେଳକୁ ଆମର ସବୁ ତାର ନର୍ସରୀ ରାଇମ୍ ଗୁଡାକ ବାଜୁଥାଏ ଘରେ, ସେ ସେଗୁଡାକ ଶୁଣିକି ବହୁତ ଖୁସି ହଉଥିଲା। ମୋ ଅଜ୍ଞାତରେ ମୁଁ ଅଫିସରେ ବସିଥିବି, କଣ ଗୁଣୁଗୁଣୁଥିବି, କଣ ଗୁଣୁଗୁଣୁଛି ନା ନର୍ସରୀ ରାଇମ୍, ସେଇଥିରେ ଜଣାପଡୁଥିଲା ଯେ ମୋ ଲାଇଫଟା କେମିତି ଧୀରେ ଧୀରେ କବ୍ଜା ହେଇଗଲା, କବ୍ଜା କରିନେଲା ମୋ ପୁଅ।
0: ଏଠି ଗୋଟେ ପ୍ରଶ୍ନ ଆପଣଙ୍କୁ ପଚାରିବୁ, ଆପଣ ତ ଜାତୀୟ ଅର୍ଥନୈତିକ ପୃଷ୍ଠଭୂମିରେ ଅନେକ ଉଲ୍ଲେଖନୀୟ ଅନୁଷ୍ଠାନ ସହିତ ଜଡିତ ରହିକିରି ନିଜର ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ସବୁ ତୁଲେଇଛନ୍ତି, ତେବେ ଘରେ ଅର୍ଥନୈତିକ ବିଭାଗ କଥା କିଏ ବୁଝନ୍ତି?
1: ହଁ, ଭଲ ପ୍ରଶ୍ନ, ମାନେ ଘରଟା ତ ଅଫିସ ନୁହେଁ, ଘରେ ଆମର ବିଭାଗ ନାହିଁ, ଯେ ଅର୍ଥ ବିଭାଗ, ସଂସ୍କୃତି ବିଭାଗ, ସବୁ ବିଭାଗର ସମସ୍ତେ ହେଡ୍।
0: ଆଜ୍ଞା,
1: ତେଣୁ ଏମିତି ନଥିଲା ଯେ ଅର୍ଥ ବିଭାଗ ମୁଁ ଚଳେଇବି କି ସେ ଚଳେଇବ, ଯାହାର ଆବଶ୍ୟକତା ଅଛି ସେ ଖର୍ଚ୍ଚ କରିବ, କିନ୍ତୁ ହଁ ମେଜର କିଛି ଯଦି କରାହଉଛି ଘରେ ତାହେଲେ ଦି ଜଣ ମିଶିକି ସେ ଡିସିସନ ନିଅନ୍ତି, କିନ୍ତୁ ଅଦରୱାଇଜ ଆମର ସେମିତି କିଛି ସେପାରେଟ ନଥିଲା ଯେ ଇଏ କରିବ। ବହୁତ ସମୟରେ ମୁଁ ଘରେ ନଥାଏ, ମୋତେ ଟୁର୍ରେ ଯିବାକୁ ପଡେ, ବେଳେବେଳେ ଲମ୍ବା 2 ସପ୍ତାହ 3 ସପ୍ତାହ ଏମିତି ଯିବାକୁ ପଡେ, ତେଣୁ ଧୀରେ ଧୀରେ ଏମିତି ହେଇଗଲା ଯେ ଅଟୋମେଟିକାଲି ଏଇଟା ଡେଲିଗେଟ୍ ହେଇଗଲା, ଜିନିଷପତ୍ର କିଣା ଏଗୁଡ଼ା ସବୁ ମୋ ହାତ ପାଖେ ସମୟ ନଥାଏ, ତେଣୁ ଯଦିଓ ଆମେ ଅର୍ଥନୀତି ବିଭାଗ ସୃଷ୍ଟି କରୁନଥିଲୁ କିନ୍ତୁ ପ୍ରାକ୍ଟିକାଲି ସବୁ କାମ କରିବାକୁ ପଡୁଥିଲା ସୁଚିତ୍ରାକୁ।
0: ଆମର କହିବାର କଥା ହେଲା ଯେ ଯୋଉ ଆୟଟା ହଉଥିଲା ସେଇ ଅନୁସାରେ ବ୍ୟୟ ଯେତେବେଳେ କରାହଉଥିଲା ସେଇଟାକୁ କିଏ ଦେଖୁଥିଲା, ଆପଣ ଦେଖୁଥିଲେ ନା ନାଇଁ ମ୍ୟାଡାମଙ୍କ ଉପରେ ପୁରା ଛାଡି ଦେଇଥିଲେ?
1: ମୁଁ ଭାବୁଛି ଆମେ ବହୁତ ଭାଗ୍ୟବାନ ସେ ଦୃଷ୍ଟିରୁ ଯେ ଆମକୁ କେତେବେଳେ ବ୍ୟୟକୁ କମେଇବାକୁ ପଡିଛି ଆୟ ଦେଖିକି। ପ୍ରଥମ କଥା ରିଜର୍ଭ ବ୍ୟାଙ୍କ ଫାସିଲିଟିସ ବହୁତ ଜାଗାରେ ବଢିଆ, ପର୍କ୍ୱିଜାଇଟ୍ସ ବହୁତ ବଢିଆ, ତା ଛଡ଼ା ଆମର ବି ସେମିତି ଅଯଥା ଗୁଡ଼ାଏ ଖର୍ଚ୍ଚ ଇଏ ବି ନଥିଲା, ତେଣୁ ଆମେ କେବେ ବି ସେମିତି ଫିଲ୍ କରିନୁ ଯେ ଆମର ବଜେଟ୍ର କିଛି ପ୍ରୋବ୍ଲେମ୍ ହବ, କୋଉଟା ଖର୍ଚ୍ଚ କରିବା କରିବାନି, ଦରକାର ପଡିନି ଆମକୁ।
0: ଆଜ୍ଞା, ତେବେ ସୁଚିତ୍ରା ମ୍ୟାଡାମ, ଦାମ୍ପତ୍ୟ ଯେତେବେଳେ ଆଗକୁ ବଢିଲା, ସନ୍ତାନ ଆପଣଙ୍କର ଜନ୍ମ ହେଲା, ଆପଣଙ୍କ ଜୀବନ କେମିତିକା ନୂଆ ଦିଗ ନେଇଥିଲା ବୋଲି କହିବେ?
2: ଯେତେବେଳେ ପୁଅ ଟିକେ ବଡ ହେଲା, ଜଷ୍ଟ 3 ବର୍ଷ ହଉଥିଲା, ଆମର ବମ୍ବେ ଟ୍ରାନ୍ସଫର ହେଇଗଲା। ମୁମ୍ବାଇରେ ଗୋଟେ ଜିନିଷ ଥିଲା, ଅଫିସ ବହୁତ ଦୂର ଥିଲା ଘରଠୁ, ତ ଲୋକାଲ ଟ୍ରେନ୍ରେ ଟ୍ରାଭେଲ କରୁଥିଲେ, ସକାଳ 8ଟାରୁ ଅଫିସକୁ ଯାଆନ୍ତି, ରାତିରେ ଫେରିଲା ବେଳକୁ ସେଇ 8ଟା 8:30 ହୁଏ। ଏ ଏକୁଟିଆ ନୁହନ୍ତି, ସମସ୍ତଙ୍କ ସ୍ୱାମୀମାନେ ସେଠି, ଆମେ ରିଜର୍ଭ ବ୍ୟାଙ୍କ କ୍ୱାର୍ଟର୍ସରେ ରହୁଥିଲୁ, ତେଣୁ ସମସ୍ତଙ୍କ ସ୍ୱାମୀମାନେ ସକାଳ 8ଟାରୁ ପଳାଉଥିଲେ ରାତି 8:30 ଯାଏଁ, ତେଣୁ ଆମେ ଆମର ସଂସାର ଥିଲେ ଆମ ଛୁଆମାନେ ଆମ ସାଙ୍ଗମାନେ, ଆମେ ଦିନସାରା ଆମ ଛୁଆ ଆମ ସାଙ୍ଗ ଧରିକି ଆମେ ରହୁଥିଲୁ। ଛୁଆମାନେ ତାପରେ ସ୍କୁଲ ଗଲେ, ତାଙ୍କର ପାଠପଢା, ତାଙ୍କର ଏକ୍ସଟ୍ରା କରିକୁଲାର ଆକ୍ଟିଭିଟିଜ, ତେଣୁ ସେ ଭିତରେ ଆମେ ପିଲା ଆଉ ମା ମାନେ ହିଁ ସେଠି, ଆମର କେବଳ ମୁଁ ନୁହେଁ, ସବୁ ମା ମାନେ ଛୁଆମାନେ ଆମେ ସମସ୍ତେ ଏକା କରିକି ଆମେ ଅପେକ୍ଷା କରୁ, ଆମ ହଜବେଣ୍ଡ ମାନେ ସନ୍ଧ୍ୟାବେଳେ ଯାଇକି ଆସନ୍ତି।
0: ଆପଣ ଦୁଇଙ୍କ ସହିତ କଥା ହେଇକିରି ବହୁତ ଭଲ ଲାଗୁଛି, କିନ୍ତୁ ଏକଥା ବି ସତ ଯେ ଆଜିକାଲି ଆମେ ଦେଖିବାକୁ ପାଉଛୁ ଯେ ଅଳ୍ପ କିଛି ଦିନରେ ବୈବାହିକ ସମ୍ପର୍କ ସବୁ ଭାଙ୍ଗି ଯାଉଛି, ଯାହାକି ଗୋଟିଏ ବଡ ଦୁର୍ଭାଗ୍ୟଜନକ ବିଷୟ, ଏହାର କାରଣ କଣ ହେଇପାରେ ବୋଲି କହିବେ ଆପଣ?
1: ବହୁତ ମାନେ କମ୍ପ୍ଲେକ୍ସ ମ୍ୟାଟର, ଗୋଟେ ହେଲା ଆମର ଆଶା।

0: ଆକାଂକ୍ଷା କ'ଣ? ମତେ ଲାଗୁଛି ଉଭୟଙ୍କର ଆଶା ଆଉ ତାର ପରିଣାମ, ମାନେ ଏକ୍ସପେକ୍ଟେସନ ଆଉ ଯାହା ଆଚିଭ୍ କରୁଛନ୍ତି ତାର ପ୍ରଭେଦ ବହୁତ ବେଶୀ।
1: ଆଜ୍ଞା।
0: ତେଣୁ ଯଦି ପରସ୍ପର ଠାରୁ ଥିବା ଆଶା ଏବଂ ଜୀବନରୁ ପରସ୍ପରର ଆଶା, ଏ ଦିଟା ଯାକରେ ଦି ଜଣଙ୍କ ଭିତରେ ବହୁତ ବଡ ପାର୍ଥକ୍ୟ ରହୁଛି। ଜଣେ ଯଦି ଭାବୁଥିବ ଗୋଟେ ସବୁଜ ସ୍ୱପ୍ନ ନେଇବ ଯେ ଜୀବନଟା ଏମିତି ହବ, କିନ୍ତୁ ତାଟା ରୋମାଣ୍ଟିସାଇଜ୍ କରି ଲାଭ ନାହିଁ। କାହାର ଜୀବନରେ କିପରି ପରେ ଘଟିବ ଜଣା ନାହିଁ। ଆପଣ ଯୋଉ ପୂର୍ବରୁ ପଚାରୁଥିଲେ ଯେ ବଜେଟିଂ କେମିତି କରନ୍ତି, ଯାହାର ସେ ବଜେଟିଂ ୱରିଜ୍ ଥିବ ସେଥିରେ ବି ବହୁତ ପ୍ରକାର ଆଶା ଆକାଂକ୍ଷା କନ୍ଫ୍ଲିକ୍ଟ ହବ। ତେଣୁ ସେଗୁଡାକ ଗୋଟେ ପଟରେ, ଆଉ ଗୋଟେ ହେଲା ଜୀବନରୁ ଆଶା କ'ଣ। ଆଜିକାଲି ଝିଅମାନେ ବେଶୀ ସ୍ୱାଧୀନତା ପ୍ରିୟ, ଯୋଉଟା ଭଲ କଥା, ଖୁବ୍ ଭଲ ସେ ଜିନିଷଟା, କିନ୍ତୁ ଗୋଟେ ସାମାଜିକ କନ୍ଫ୍ଲିକ୍ଟ ତ ହବ। ସମସ୍ତେ ସେଇଥିରୁ ଆମେ ବାହାରୁଛୁ। ଆମ ପୂର୍ବପୁରୁଷମାନଙ୍କର ଯୋଉ ଭଳିଆ ଥିଲା ବା ଆମ ପୂର୍ବ ପିଢ଼ିର ଯୋଉ ଭଳିଆ ଚିନ୍ତାଧାରା ଥିଲା, ଆମେ ଧୀରେ ଧୀରେ ସେଥିରୁ ବାହାରୁଛୁ। ଯେତେବେଳେ ବାହାରୁଛୁ ସମସ୍ତେ ଏକା ସ୍ପିଡ୍ରେ ବାହାରୁନୁ, କିଏ ବାହାରି ଆସିଲାଣି, କିଏ ଭଲ ଭାବରେ ବାହାରିନି। ପୁଅ ଭାବୁଛି ଯେ ତାର ଏକ୍ସପେକ୍ଟେସନ ଝିଅଠୁ ଅଲଗା, ଝିଅର ଏକ୍ସପେକ୍ଟେସନ ପୁଅଠୁ ଅଲଗା, କାରଣ ସେମାନେ ସବୁ ଏକାଭଳି ଭାବରେ ଗ୍ରୋ କରୁନାହାନ୍ତି ସୋସାଇଟାଲ ନର୍ମସରେ। ତେଣୁ ସେ ଜୀବନରୁ ଆଶା କ'ଣ ତା ଉପରେ କନ୍ଫ୍ଲିକ୍ଟ ରହିଲା। ପରସ୍ପର ଭିତରୁ ଆଶାର ଯୋଉଟା ସେଇଟା ବି କନ୍ଫ୍ଲିକ୍ଟ ରହିଲା। ଆଉ ସାଇମଲଟେନିୟସଲି ଏମିତି ବି ହେଇଛି ଯେ ବହୁତ ଜଣ, ଦି ଜଣ ଯାକଙ୍କ ପାଖରେ ଏଇ ଅପସନଟା ବି ଆଜିକାଲି ବେଶୀ ଆଭେଲେବୁଲ ଯେ ଲେଟ୍ ଅସ୍ କଲ୍ ଇଟ୍ ଡେ। ଆଉ ଏଇଟାକୁ ମାଡି ବସି ମାଡି ମକଚି ରହିବାର କିଛି କାରଣ ନାହିଁ। ଯଦି ଆମ ଦି ଜଣଙ୍କ ଭିତରେ ପଡୁନି ତାହେଲେ ଆମେ ଅଲଗା ରହିଯିବା। ତେଣୁ ଏଇଟାର ଗୋଟେ ସ୍ୱାଚ୍ଛନ୍ଦ ଭାବରେ ସେଇଟା କରିହବାର ଯୋଉ ସୁଯୋଗ ଅଛି ସେଇଟା ବି ଆହୁରି ତାକୁ
1: ବଢେଇ ଦଉଛି। ଆଜ୍ଞା। ଆମ ସମୟରେ ଯୋଉ ଆମେ ଆମ ସାଥିରେ ଏକ୍ସପେକ୍ଟେସନ କମ୍ ଥିଲା ବୋଲି କହିବାନି, ଆମେ ବହୁତ ସାମିଲ କରିବାକୁ ଚେଷ୍ଟା କରୁଥିଲୁ ନିଜକୁ ପରିବାର ସହିତ, ସ୍ୱାମୀଙ୍କ ସହିତ, ଆମ ସଂସାର ସହିତ। ସେଇଟା ଆମର ଫାର୍ଷ୍ଟ ପ୍ରାୟୋରିଟି ଥିଲା। ଆମର ପ୍ରଥମ ଚିନ୍ତା ଥିଲା ଯେ ଆମ ଘର ପରିବାର କେମିତି ଠିକ୍ରେ ଚଳିବ। ଯେମିତି ମୁଁ ଏଠି ଅଧ୍ୟାପିକା ଚାକିରି କରୁଥିଲି, ଚାକିରି ଛାଡ଼ିକି ବାହା ହେଇକି ଗଲି। ସେଠି ଯେତେବେଳେ ମୁଁ ପୁଅର ସ୍କୁଲରେ ଆଡମିସନ କରିବାକୁ ଗଲି, ମୁଁ ବିଏଡ୍ ମଧ୍ୟ କରିଛି, ଇକୋନୋମିକ୍ସରେ ମାଷ୍ଟର କରିଛି, ତାପରେ ମୁଁ ବିଏଡ୍ କରିଛି। ତ ପୁଅକୁ ଯେତେବେଳେ ସ୍କୁଲରେ ଛାଡ଼ିବାକୁ ଗଲି, ସ୍କୁଲରେ ଟିଚର ମାନେ ମୋତେ ଯେତେବେଳେ ମୋ ପୁଅର ଇଣ୍ଟରଭ୍ୟୁ ନେଲେ, ସେଇଠି ସେମାନେ ମୋତେ ଚାକିରି ଅଫର୍ କଲେ, କହିଲେ ଯେ ତମେ କାଲିଠୁ ତମେ ଜଏନ୍ କର, ତମେ କ'ଣ କରୁଛ ଘରେ, ତମେ ଏଠି ଜଏନ୍ କର। କିନ୍ତୁ ସେତେବେଳେ ମୁଁ ଭାବିଲି ଯେ ମୁଁ ଚାକିରି କରିବି ଘର, ସେତେବେଳେ ସେମିତି ଗୋଟେ ମନ ଭିତରେ ଆସିଥିଲା ଯେ ମୁଁ କରିବି କି ନ କରିବି। କିନ୍ତୁ ଏବେ ସେଇଭଳିଆ ନାହିଁ, ସମସ୍ତେ ପାଠ ପଢ଼ିଲେ ଚାକିରି କରିବେ ଆଗକୁ ବଢ଼ିବେ, କ୍ୟାରିୟର ଓରିଏଣ୍ଟେଡ୍ ହେବା ଭଲ, କିନ୍ତୁ ତା ସହିତ ମୋ ସଂସାରକୁ କେମିତି ମୁଁ ଠିକ୍ ଭାବରେ ଚଳେଇବି, ସଂସାର ସହିତ ରହିକି ମୁଁ ଆଗକୁ ବଢ଼ିବି, ସେଇ ଚିନ୍ତାଟା ଆଜିକାଲି ଟିକେ କମିଯାଉଛି।
2: ତେବେ ଗୋଟେ ସୁନ୍ଦର ସମାହିତ ଦାମ୍ପତ୍ୟ ପାଇଁ ଯୋଉ ଚିଜଟି ସବୁଠୁ ବେଶୀ ଅନିବାର୍ଯ୍ୟ ସେଇଟା କ'ଣ ଆପଣ ଦୁଇଙ୍କ ଦୃଷ୍ଟିରେ?
1: ମୋ ପାଇଁ ତ ପ୍ରଥମ ହେଲା ଭଲ ପାଇବା, ପରସ୍ପରକୁ ସମ୍ମାନ କରିବା, ପରସ୍ପରକୁ ଭଲ ପାଇବା। ଭଲ ପାଇବା ଯେତେ ଗଭୀର ହେବ, ପରସ୍ପର ପ୍ରତି ସମ୍ମାନ ଯେତେ ଗଭୀର ହେବ, ତାହେଲେ ସେ ଭୁଲ ବୁଝିବା ଯୋଉ ଭୁଲ ୱାର୍ଡଟା ତାକୁ ଦିଶିବନି, କାରଣ ସେ ତାକୁ ଏତେ ଭଲ ପାଉଥିବ ଯେ ସେ ଜିନିଷଟା ତାକୁ ସମ୍ମାନ କରୁଥିବ। ତେଣୁ ସେ ଯୋଉ କଥାଟା ତମ ସ୍ୱାମୀ ହଉ ବା ସ୍ତ୍ରୀ ହଉ, ସେ ଯେତେବେଳେ ଯୋଉ କଥାଟା କହିବ, ସେ କଥାଟା ଯଦି ତା ମନକୁ ପାଇଲାନି, ସେ ଦୁଇଥର ସେ ବିଷୟରେ ଭାବିବ। ପ୍ରଥମେ ଯଦି ଭଲ ପାଇବା ଆଉ ସମ୍ମାନ ଦୁଇ ଜଣଙ୍କ ଭିତରେ ଥିବ, ତେବେ ନିଶ୍ଚିନ୍ତ ଭାବରେ ମୋ ମତରେ
2: ସବୁ ଠିକ ହବ।
1: ଠିକ
2: ମନୋରଞ୍ଜନ
0: ସମ୍ପୂର୍ଣ୍ଣ ରୂପେ ଏକମତ, ପରସ୍ପର ପ୍ରତି ସମ୍ମାନ ଆଉ ଟ୍ରଷ୍ଟ, ଜଣେ ଜଣଙ୍କର ଆବିଲିଟି ଏବଂ ଇଣ୍ଟେନସନକୁ ଟ୍ରଷ୍ଟ କରିବା ଦରକାର। ଯଦି ସେଇଟାକୁ ଟ୍ରଷ୍ଟ କରୁଥିବେ, ବିଶ୍ୱାସ କରୁଥିବେ ଯେ ସିଏ ଯାହା କରୁଛି ଭଲ ପାଇଁ କରୁଛି ଏବଂ ଆମ ଦି ଜଣଙ୍କର ମିଳିତ ଲକ୍ଷ୍ୟ ଏକା, ତେଣୁ ନିଶ୍ଚୟ ଠିକ୍ ଭାବରେ ଚାଲିବ। ଆଉ ଯେତେବେଳେ ମ୍ୟୁଚୁଆଲ ରେସ୍ପେକ୍ଟ ଥିବ, ସେତେବେଳେ ଯାହା ବି ଡିଫରେନ୍ସେସ କନ୍ଫ୍ଲିକ୍ଟ ଏଗୁଡ଼ାକ ଅଟୋମେଟିକାଲି ଆକୋମୋଡେଟେଡ୍ ହେଇଯିବ,
2: ଏଗୁଡ଼ା
0: ବଢିକିରି ମାନେ ତିଳଟା ତାଳ ହବନି।
2: ସମ୍ମାନ ଗୋଟେ ବହୁତ ବଡ ଜିନିଷ, ଭଲ ପାଇବା ସହିତ ପରସ୍ପର ପ୍ରତି ସମ୍ମାନ ରହିଲେ ଅନେକ ଗୁଡ଼ିଏ ଜିନିଷ ସହଜ ହେଇଯାଏ ବୋଲି ଆମେ ଭାବିପାରିବା। ଏ ଗୋଟେ ଭଲ କଥା ଆଲୋଚନାରୁ ଜାଣିଲେ। ତେବେ ମନୋରଞ୍ଜନ ବାବୁ, ଆପଣଙ୍କର ବୃତ୍ତିଗତ କାମର ବ୍ୟସ୍ତତା ତ ବହୁତ ଅଧିକ, ତା ସହିତ ବ୍ୟକ୍ତିଗତ ଜୀବନ ବି ରହିଛି, ସେ ଭିତରେ ସନ୍ତୁଳନ ରକ୍ଷା କରିବାରେ ପତ୍ନୀଙ୍କ ଭୂମିକା ବା ଅବଦାନ କେମିତି ବୋଲି କହିବେ?
0: ସନ୍ତୁଳନ ସମ୍ଭବ ହୁଅନ୍ତାନି ଯଦି ପତ୍ନୀଙ୍କର ସେଥିରେ କଣ୍ଟ୍ରିବ୍ୟୁସନ ନ ରହିବ।
2: ଆଜ୍ଞା।
0: କାହିଁକିନା ବହୁତ ସମୟରେ ବୃତ୍ତିଗତ କାର୍ଯ୍ୟ ନେଇ ଘଣ୍ଟା ଘଣ୍ଟା ଧରି ବ୍ୟସ୍ତ ରହିବାକୁ ପଡେ ଅଫିସରେ ଏବଂ ଘରକୁ ଆସିବା ପରେ ମଧ୍ୟ, ତେଣୁ ସେତେବେଳେ ଘରର ବହୁତ ଗୁଡ଼େ କାମ ଥାଏ ବା ବହୁତ ଗୁଡ଼େ ଜିନିଷ କରିବାକୁ ଥାଏ ଯୋଉଗୁଡାକ ପାଇଁ କୌଣସି ସମୟ ନଥାଏ। ସେଇଟା ଯଦି ପତ୍ନୀ ନିଜେ କରିବା ସେଇଟା ବଡ କଥା ନୁହଁ, କିନ୍ତୁ ଆକୋମୋଡେଟ୍ କରିବା ଯେ ଅଣ୍ଡରଷ୍ଟାଣ୍ଡ କରିବ ଯେ ତାଙ୍କ ପାଖରେ ସମୟ ନାହିଁ ଏବଂ ଜେନୁଇନ୍ଲି ସମୟ ହିଁ ନାହିଁ, ତେଣୁ ସେଥିପାଇଁ ସହଯୋଗ କରିବ ତାହେଲେ ହବ। ଯଦି ପତ୍ନୀ ସେଟା ସହଯୋଗ କରିବନି ତାହେଲେ ବୃତ୍ତିରୁ ଜଣେ ନିଶ୍ଚୟ ଠକିବାର ହବ ବା ସେ ଦାୟିତ୍ୱରେ ଭଲ ଭାବରେ ସୁଚାରୁରୂପେ ତୁଲେଇ ହବନି, ତେଣୁ ମଣିଷ ତାର ବୃତ୍ତିରେ ସେତେ ସକ୍ସେସଫୁଲ ହବନି।
2: ସେଇଟା ଆପଣଙ୍କୁ ମିଳିଛି?
0: ସେଇଟା ମତେ ଡେଫିନେଟଲି ମିଳିଛି।
2: କେବେ ମନରେ ପ୍ରଶ୍ନ ଉଠିଛି କି ଯେ ମୁଁ ବେଶୀ ଅବଦାନ ଦେଇଦଉଛି?
1: ନା, ମୋ ମନରେ କେବେ ପ୍ରଶ୍ନ ଉଠିନି, ଏଇଥିପାଇଁ କି ଯେ ମୋ ସ୍ୱାମୀ ଜଣେ ଦାୟିତ୍ୱ ସମ୍ପନ୍ନ ଅଫିସର ସହିତ ଜଣେ ଦାୟିତ୍ୱବାନ ପତି ମଧ୍ୟ, ଦାୟିତ୍ୱବାନ ବାପା ମଧ୍ୟ। ଗୋଟେ ଉଦାହରଣ ଦେବି, ମୋ ପୁଅ ସେତେବେଳେ ଅଷ୍ଟମ ଶ୍ରେଣୀ ପଢୁଥିଲା, ତାଙ୍କ ସ୍କୁଲର ସେ ହେଡ୍ ବୟ ଥିଲା, ସ୍କୁଲର ସବୁ ପ୍ରକାରର କମ୍ପିଟିସନରେ ଫାଷ୍ଟ ହଉଥିଲା, କ୍ଲାସରେ ଫାଷ୍ଟ ହଉଥିଲା। ତାଙ୍କର ଯେତେବେଳେ ବର୍ଷଟା ସରେ ସେତେବେଳେ ଗୋଟେ ସ୍କୁଲର ବାର୍ଷିକ ଉତ୍ସବ ହୁଏ, ସେ ବାର୍ଷିକ ଉତ୍ସବ ତାଙ୍କର ସନ୍ମୁଖାନନ୍ଦ ହଲ୍ ମୁମ୍ବାଇ।

0: ହେଉଥିଲା ଯୋଉଟା ମୋ ସ୍ୱାମୀଙ୍କର ଅଫିସରୁ ପାଖରେ ଥିଲା। ମୋ ପୁଅ ସେଦିନ ସ୍କୁଲର ସେଇ ବାର୍ଷିକ ଉତ୍ସବର ଆଙ୍କରିଂ କରିବା ଦାୟିତ୍ୱ ମଧ୍ୟ ପାଇଥିଲା। ତାଙ୍କ ସ୍କୁଲରେ ଗୋଟେ ଥିଲା ଯେ ସେମାନେ ସେଇ ବାର୍ଷିକ ଉତ୍ସବ ଦିନ ଗୋଟେ ସରପ୍ରାଇଜ ପ୍ରାଇଜ ଡିକ୍ଲେୟାର କରନ୍ତି, ଯୋଉଟାକି ପ୍ରାୟ ଅଷ୍ଟମ ନବମ ଦଶମ ପିଲା ପାଆନ୍ତି, ପ୍ରାୟ ନବମ ଦଶମ ପିଲା ପାଆନ୍ତି। ତ ସେଇଟା ହେଲା ବେଷ୍ଟ ବୟ ଅଫ୍ ଦ ସ୍କୁଲ। ତ କୋଉଠି ନା କୋଉଠି ମୋ ମନରେ ଆଶା ରହୁଥିଲା ଯେ ମୋ ପୁଅ ବୋଧେ ଏ ବର୍ଷ ପାଇଯାଆନ୍ତା, କି ହେଲେ ଭିତରେ ଆଶାଟା ରହୁଥିଲା। ତେଣୁ ଯୋଉଦିନ ସେ ତାର ଫଙ୍କସନ ଥିଲା ସେଦିନ ମୋ ସ୍ୱାମୀ ଆଭେଲେବୁଲ ହେଲେନି ଫଙ୍କସନକୁ ଯିବା ପାଇଁ, ଯୋଉଟା ମୋ ମନରେ ଟିକେ ଦୁଃଖ ହେଲା। ମୁଁ ଯଦିଓ ତାଙ୍କୁ କହିଲିନି ଯେ ଆମ ପୁଅ ବି କାଳେ ହେବ ସେଇ ବେଷ୍ଟ ବୟ, ତମେ ତ ଦେଖିପାରିବନି ଆଉ ଆଙ୍କରିଂ କରିବ ତମେ ତ ଦେଖିପାରିବନି, କିନ୍ତୁ ମୁଁ ତାଙ୍କୁ କହିଲିନି କାରଣ ସେ କହିବେ ହେ ବହୁତ ବେଶୀ ଆଶା କରିଦେଉଛୁ, କାହିଁକି ସେ ଅଷ୍ଟମ ହେଣେ ପଡୁଛି କାହିଁ ହେବ। ତେଣୁ ସେ ତାଙ୍କର ଅଫିସକୁ ଗଲେ, କିନ୍ତୁ ମୋ ଭିତରେ ଯୋଉ ଦୁଃଖଟା ଥାଏ ସେ ସାଙ୍ଗେ ସାଙ୍ଗେ ବୁଝିପାରନ୍ତି। ମୁଁ ସବୁବେଳେ ଦେଖିଛି, ମୁଁ ଯେତେବେଳେ ବି କୌଣସି ଜିନିଷଟା ଭାବିଛି ସେ ମୋ ମୁହଁ ଦେଖି ବୁଝିପାରନ୍ତି, କାରଣ ମୁଁ ଜାଣିନି ସେ ବୁଝିପାରନ୍ତି। ସେ ଅଫିସ ଗଲେ କାରଣ ତାଙ୍କର ବହୁତ ବଡ଼ ମିଟିଂ ଥିଲା, ସେ ଯିବାକୁ ପଡ଼ିବ ଗଲେ। ମୁଁ ମୋ ପୁଅକୁ ଧରି ଲୋକାଲ ଟ୍ରେନ୍ରେ ଯାଇ ସମ୍ମୁଖୀନ ହଲ୍ରେ ପହଞ୍ଚିଲି। ପୁଅର ଆଙ୍କରିଂ ପୁଅ ଆରମ୍ଭ କଲେ, ଦର୍ଶକ ମଣ୍ଡଳୀ ଭିତରେ ବସିଥାଏ। ମୋ ମନ ଭିତରେ ଥାଏ ଯେ ମୋ ସ୍ୱାମୀ ଆସିନାହାନ୍ତି, କିନ୍ତୁ ହଠାତ୍ ପ୍ରାୟ 11:30 ପାଖାପାଖି ମୁଁ ଦେଖିଲି ଯେ ଇଏ ଆସୁଛନ୍ତି, ଆସିକି ମୋ ପାଖରେ ପହଞ୍ଚିଲେ। ତ ମୁଁ ତାଙ୍କୁ କହିଲି ଯେ ଆରେ ତମେ କଣ ଆସିଗଲ, ନାଇଁ ମୋର ମିଟିଂ ସରିଗଲା, ମୁଁ କହିକି ବସ୍କୁ ଆସିଛି, 2-3 ଘଣ୍ଟା ମୁଁ ଦେଇପାରିବି। ଠିକ ତା ପରେ ପରେ ଆନାଉନ୍ସ କରାହେଲା ସେଇ ସରପ୍ରାଇଜ୍ ଇଏରେ, ଆଉ ମୋ ପୁଅ ହିଁ ସ୍କୁଲର ବେଷ୍ଟ ବୟ ଆୱାର୍ଡ ପାଇଲା। ଯେତେବେଳେ ଦର୍ଶକ ମହଲରେ ପ୍ୟାରେଣ୍ଟସ୍କୁ ଠିଆ ହେବାକୁ କହିଲା, ମୋ ପାଖରେ ମୋ ସ୍ୱାମୀ ଠିଆ ହେଇଥିଲେ, ସେ ଖୁସି ମୁଁ ଏବେ ବି ମନେ ପଡ଼ିଲେ ମୋ ଆଖିରୁ ଲୁହ ଆସିଯାଉଛି।
1: ବାସ୍ତବିକ ଏଇ ଛୋଟ ଛୋଟ ଘଟଣା ଅନୁଭୂତି ସମ୍ପର୍କକୁ ବହୁତ ସାହସ ଦିଏ, ଶକ୍ତି ଦିଏ ଏକାଠି ବାନ୍ଧି ରଖିବାରେ। ତେବେ ଆପଣ ତ ଜଣେ ଲେଖିକା, ଗୃହିଣୀ ଭାବରେ ଘର ସମ୍ଭାଳିବା ସହିତ ଆପଣ ସାହିତ୍ୟରେ ସୃଜନଶୀଳତାରେ ବି ଅଛନ୍ତି, ତେବେ ଆପଣଙ୍କର ସୃଜନଶୀଳତାରେ ସ୍ୱାମୀଙ୍କର ଭୂମିକାକୁ କେମିତି ବର୍ଣ୍ଣନା କରିବେ?
0: ବହୁତ ଭୂମିକା ତାଙ୍କର, କାରଣ ସିଏ ବି ଜଣେ ସୃଜନଶୀଳ ମଣିଷ। ସ୍କୁଲରେ ପଢିଲା ବେଳଠୁ ସେ ଲେଖୁଥିଲେ, ମୁଁ ବି ସ୍କୁଲରେ ପଢିଲା ବେଳଠୁ ଲେଖୁଥିଲି। ଯେତେବେଳେ ଆମେ ବାଣୀବିହାରରେ ପଢୁଥିଲୁ ସାହିତ୍ୟ ସନ୍ଧ୍ୟା ହେଉଥିଲା, ସାହିତ୍ୟ ସନ୍ଧ୍ୟାରେ ସେ କବିତା ପାଠ କରନ୍ତି। ତ ତାଙ୍କ କବିତା ଗଳ୍ପ ପ୍ରତି ମୁଁ ବହୁତ ଦୁର୍ବଳ, ମୁଁ ମାନେ ମୋତେ ବହୁତ ଭଲ ଲାଗେ ତାଙ୍କ କବିତା। ତ ମୁଁ ଯେତେବେଳେ ଗୋଟେ ଲେଖେ ମୋର ଗପ କବିତା, ତାଙ୍କ ଗପ କବିତା ଲେଖାର ଶୈଳୀ ବହୁତ ଅଲଗା। ସେ ଟିକେ ଗଭୀର ଆଡ଼କୁ ଯାଆନ୍ତି, ମୁଁ ଟିକେ ଇମୋସନାଲ ଗପ ଲେଖେ। ତ ମୁଁ ଯଦି ଗପଟେ କେବେ ଲେଖିଥାଏ ଏବେ ବି ଗପଟା ମୁଁ ତାଙ୍କୁ ନ ଶୁଣେଇଲା ପର୍ଯ୍ୟନ୍ତ ମୁଁ ମୋର ଆଉ ଧୈର୍ଯ୍ୟ ରହେନି। କେତେବେଳେ ସେ ଅଫିସରୁ ଆସିବେ ମୁଁ ତାଙ୍କୁ ଶୁଣେଇବି ଗପଟା। ତେଣୁ ସେ ହେଉଛନ୍ତି ମୋର ପ୍ରତି ଗପର ପ୍ରଥମ ପାଠକ, ଆଉ ସେ ଯେତେବେଳେ ଗପଟା ଶୁଣନ୍ତି ଆଉ ତାଙ୍କୁ ମାନେ ତାଙ୍କ ମୁହଁରେ ଗୋଟେ ଖୁସି ଦେଖିପାରେ ମୁଁ, ଆଉ ସେ କହନ୍ତି ବଢିଆ ହେଇଛି, ବାସ୍ ମୁଁ ସେତେବେଳେ ଲାଗେ ମୋ ଗପଟା ଆଜି ମୋ ଦିନଟା ପୁରା ବଢିଆରେ ଗଲା।
1: ମନୋରଞ୍ଜନ ବାବୁ ଆପଣ ବି ତ କବିତା ଲେଖନ୍ତି, ଆପଣଙ୍କ କବିତା ପ୍ରତି ସୁଚିତ୍ରା ମ୍ୟାଡାମଙ୍କର କେମିତି କଣ ଅବଦାନ ଅଛି?
2: ମୁଁ ଭାବୁଛି ସେଟା ଡିସ୍ପ୍ରପୋର୍ସନେଟଲି ପାର୍ସିଆଲ ମୋତେ, କାରଣ ସେ ବହୁତ ଉଚ୍ଛ୍ୱସିତ ପ୍ରଶଂସା କରେ, ଯୋଉଟା ମୋତେ ବେଳେବେଳେ ଲାଗେ ସେଟା ଟିକେ ବେଶୀ ହେଇଯାଉଛି।
1: କେବେ କିଏ କାହାକୁ ଏଇଟା କମ ଅଛି, ଏଇଟା ଟିକେ ଆଉ ଟିକେ ହେଇଥାନ୍ତା ସେମିତି କୁହାହୁଏନି?
0: ଯଦି ସ୍ପେଲିଂ ମିଷ୍ଟେକ୍ ହେଇଥାଏ ସେ କହନ୍ତି ଏଇଟା ମୋତେ ଲାଗୁଛି ଏଇ ସ୍ପେଲିଂଟା ଏମିତି ହେଇଛି, ସାଙ୍ଗେ ସାଙ୍ଗେ ଆମେ ଡିକ୍ସନାରୀ ଖୋଲିକି ଦେଖୁ, ମାନି ଯାଏନି ମୁଁ ସାଙ୍ଗେ ସାଙ୍ଗେ ଡିକ୍ସନାରୀ ଖୋଲୁ, ତାଙ୍କର କି ମୋର ଯାହାର ବି ହେଇଥିଲା ଆମେ ଖୋଲୁ ଦେଖୁ ଆଚ୍ଛା ଆଚ୍ଛା ହଁ ସତରେ। ତ
1: ଆପଣ ଦୁଇଙ୍କ ସହିତ କଥା ହେଇକିରି ବହୁତ ଭଲ ଲାଗୁଛି, ଆମେ ଅନୁଭବ ବି କରିପାରୁଛୁ ଆପଣ ଦୁହିଁଙ୍କ ମଧ୍ୟରେ ଦାମ୍ପତ୍ୟ ବା ବୈବାହିକ ଜୀବନ ଖୁବ୍ ଭଲରେ ଚାଲିଛି ଆଉ ଚାଲିବାକୁ ଅଛି ମଧ୍ୟ ଆହୁରି ଦୂର। ତେବେ ଏଇଠି ଆପଣ ଦୁହେଁ ଦୁହିଁଙ୍କୁ ମାନେ ପରସ୍ପରକୁ କେତେ ଭଲରେ ଜାଣିଛନ୍ତି, ସେଥିପାଇଁ କିଛି ରାପିଡ୍ ଫାୟାର ପ୍ରଶ୍ନାବଳୀ ପଚାରିବା କି? ସୁଚିତ୍ରା ମ୍ୟାଡାମଙ୍କର ପ୍ରିୟ ରଙ୍ଗ କଣ?
2: ସବୁଜ।
1: ଆପଣ କୁହନ୍ତୁ ତାଙ୍କର ପ୍ରିୟ ରଙ୍ଗ କଣ?
0: ସ୍କାଏ ବ୍ଲୁ।
1: କଣ ଖାଇବାକୁ ଭଲ ପାଆନ୍ତି ମ୍ୟାଡାମ?
2: ମ୍ୟାଡାମ ମାଛ।
1: ମନୋରଞ୍ଜନ ବାବୁଙ୍କୁ କଣ ଭଲ ଲାଗେ?
0: ମୋ ହାତ ତିଆରି ଛେନାପୋଡ ବହୁତ ଭଲ ଲାଗେ।
1: ତେବେ ଏଇଠି ଗୋଟେ ପ୍ରଶ୍ନ ପଚାରିବୁ, ଯାହା ବିନା ଏ ସାକ୍ଷାତକାର ହୁଏତ ସମ୍ପୂର୍ଣ୍ଣ ହବନି, ଯେ ସ୍ୱାମୀ ସ୍ତ୍ରୀଙ୍କ ଭିତରେ ଛୋଟ ଛୋଟ କଥାରେ ମତଭେଦ ବା ମନମାଳିନ ଏସବୁ ସ୍ୱାଭାବିକ କଥା କେବେ ହୁଏ?
2: ମନମାଳିନ ହୁଏନି ବୋଲି ମୁଁ କହିବିନି, ବେଳେବେଳେ ବିଭିନ୍ନ ସମୟରେ ବିଭିନ୍ନ ପର୍ସପେକ୍ଟିଭ ଅଲଗା ହେଇପାରେ ସେଗୁଡା, କିନ୍ତୁ ମତେ ଲାଗୁଛି ସେ ବହୁତ ରୁଟିନ ଆଉ ଡେ ଟୁ ଡେ ମ୍ୟାଟର, ଏମିତି ନାହିଁ ଗୋଟାକ ଘରର ଗୋଟେ ବଡ଼ ଜିନିଷ ବା ନିଜର ବଡ଼ ଫିଲିଂ ଗୋଟେ ତାକୁ ନେଇକି ନିଜ ଭିତରେ କନ୍ଫ୍ଲିକ୍ଟ ହେଇଯାଏ, କବାଟଟା ଖୋଲା ରହିବ ନା ବନ୍ଦ ରହିବ, ସେଇଭଳି କନ୍ଫ୍ଲିକ୍ଟ ଆମର ବହୁତ ହୁଏ, ବହୁତ ସମୟରେ ଆସେ, ଯୋଉଗୁଡାକ ବହୁତ ଅପରେସନାଲ ଆଉ ଛୋଟ ଛୋଟ ରୁଟିନ ମ୍ୟାଟର, କିନ୍ତୁ ଯୋଉଗୁଡାକ ଆମେ ମନମାଳିନ ବୋଲି କାଉଣ୍ଟ କରିବା ମତେ ଲାଗୁନି ସେମିତି ଆମର କିଛି ବିଶେଷ
1: କିଛି ଘଟଣା ଅଛି। ସତ କି
0: ନାଇଁ ସତ, ସେ ମୁଁ ତ କେବେ ବି ଦେଖିନି ସେ କେବେ ରାଗିବା, ତେଣୁ ମନମାଳିନ୍ୟ କେବେ ଏମିତି ହେବାର ନାହିଁ, କିନ୍ତୁ ହଁ ଏଇଟା ଏମିତି ହେଇଥିଲେ ଭଲ ହେଇଥାନ୍ତା ଥର ସେ କହିଲେ, ମୁଁ ସେ କହୁଛି ସେ ଟିକେ ଅପେକ୍ଷା କରିବେ କାହିଁକି ତୁ ଏଇଟା ଠିକ କହୁଛୁ, ତାପରେ ଟିକେ ଭାବିକି ଟିକେ ସାମ୍ପରେ ସେଟା ଆପେ ଆପେ ହଁ ସତରେ ତ ଏଇଟା ଠିକ ଅଛି।
1: ବହୁତ ବଢିଆ କଥା। ତେବେ ଆଲୋଚନାକୁ ଶେଷ କରିବା ପୂର୍ବରୁ ଆପଣ ଦୁହେଁ ଯେହେତୁ ସାହିତ୍ୟରେ ଅଛନ୍ତି ସୃଜନଶୀଳତାରେ ଅଛନ୍ତି, ଦୁହିଁଙ୍କର ଦୁଇଟି କବିତା ଆମେ ଶୁଣିବାକୁ ଚାହିଁବା।
0: କବିତା ପରି ମୋର ଛୋଟ ଗପ ଅଛି ତାକୁ ପଢୁଛି। ଆଖି ଆଖି କଥା କହେ କେତେବେଳେ ଜୀବନର କଥା ତ କେବେ ଯନ୍ତ୍ରଣାର, ଆଖି ଦେଖେ ପୁଣି କହେ ସେଇସବୁ କଥା, ସ୍ନେହ ପ୍ରେମ ଓ ଭଲ ପାଇବାର କଥା। ବିବାହ ପରେ ସ୍ୱାମୀର ହାତ ଧରି ପ୍ରଥମ କରି ମୁମ୍ବାଇର ଲୋକାଲ ଟ୍ରେନ୍ରେ ଚଢ଼ିଛି ସୁଲି, ଆଉ ଅଳ୍ପ ସମୟ ପରେ ସେମାନେ ପହଞ୍ଚିଯିବେ ତାଙ୍କ ଘରେ।

0: ଫରୱାରୀ ଆଖିରେ ଖୁସି ଝଲସୁଥିଲା। ତା ଦେହକୁ ଟିକେ ଲାଗିଯାଇ ଖୋଲା ଆଖିରେ ସ୍ୱପ୍ନ ଦେଖିବାକୁ ଆରମ୍ଭ କରିଦେଲା ସୁଲି। କେମିତି ହୋଇଥିବ ସତରେ ତାର ସେ ଘର, ଖୋଲାମେଲା ଛାତଟେ ଥିବ ବୋଧେ, ଡଲିଓପା ଘର ପରି ବା ସୁମିଓପା ଘର ପରି ଲମ୍ବା ଅଗଣାଟେ ଥିବ କି, ସେଇଠି ସେ ଲୁଗା ଶୁଖେଇବ, ପାମ୍ପଡ଼ ବଡ଼ି ପାରିଦେବ। ହେଇ ଦେଖ ଆମ ଘର, ମୋବାଇଲର କୁନି ପରଦାରେ ନରହରି ଦେଖାଉଥିଲା ତାଙ୍କ ଘର। ସୁଲି ଚାହିଁଲା, ପ୍ଲାଷ୍ଟିକ ଜରିରେ କାନ୍ଥ ଛାତ ଦୁଆର, କେତେ ନା କେତେ ଘର ଲାଗି ଲାଗି ଯୋଡ଼ା ଯୋଡ଼ି। ଏମିତି ଅସ୍ଥାୟୀ ଘରଟେ ତ ସେ ତିଆରି କରିଛି ତା ସାଙ୍ଗମାନଙ୍କ ସହ ଧୂଳି ବାଲିର ଖେଳ ଖେଳିବା ସମୟରେ, ଏହି ତାର ଘର? ପୁରା ଆଖିରେ ଲୁହ ଭରି ଯାଇଥିଲା। ନରହରି ଚାହିଁ ରହିଛି ତାକୁ, ଏଥର ଭଲ କରି ରଗଡ଼ି ଆଖି ପୋଛି ନେଲା ସୁଲି। ଚାହିଁଲା ନରହରିର ଆଖିକୁ, ଏତେ ଖୁସି, ଏତେ ଆନନ୍ଦ, ଏତେ ଭଲ ପାଇବା ସେ ଆଖିରେ, ଏକ ଅପୂର୍ବ ସମ୍ମୋହନ, ଅବର୍ଣ୍ଣନୀୟ ଅନୁଭବ ଖେଳେ ହୋଇଗଲା ତା ସାରା ଦେହରେ ମନରେ। ପ୍ରିୟର ଆଖିର ଡୋଳାରେ ପ୍ରେମର ନିବୁଜ ସୁରକ୍ଷିତ ଘରଟି ଭିତରେ ନିଜକୁ ହିଁ କେବଳ ଦେଖିପାରୁଥିଲା ସୁଲି। ନରହରି କହୁଥିଲା, ଖୁସି ଲାଗୁଛି ନା ଆମ ଘର ଦେଖି, ଏଇଠି ତ ଫଟୋଟିଏ, ତୁ ଗଲେ ସଜାଡ଼ିଦେବୁ ତୋ ଘରକୁ ନିଜ ହାତରେ। ସୁଲି ଭାବୁଥିଲା, କହିବ କି, ମୋ ଘର ତ ତୁମ ଆଖିରେ। ଲାଜିଗଲା, କହିପାରିନଥିଲା କିଛି।
1: ବା, ଖୁବ୍ ସୁନ୍ଦର ଲେଖା। ଏଥର ମନୋରଞ୍ଜନ ବାବୁ ଆପଣଙ୍କ ଠାରୁ ଗୋଟିଏ କବିତା ଶୁଣିବୁ।
2: କବିତା ବିନ୍ଧ ଗଣିବା ଆଗ, ପଛରେ ଚକୁଳି କରିବା ପାକୁଳି, ବିନ୍ଧ ଗଣିବା ଆଗ, କିଲାଭ ପାଟିର ସୁଆଦ ନ ଜାଣି ରନ୍ଧା ଘରର ପାଗ, ନାଟକରେ ଥାଉ ନବରସ ଭରି ଶିଳ୍ପୀର କୋଟି ତପ, ଅସଲ ଆମୋଦ ଦେଇପାରେ ସିନା ମଞ୍ଚ ପଛର ଗପ, ମିଛ ଖବରର ପ୍ରଖର ପ୍ରସାର କ୍ଷିପ୍ର ବିଜୁଳି ଗତି, ଅସଲ କଥାର ଅଯଥା ଓଜନ ସ୍ପର୍ଶ କରେ ନା ମତି, ବିଫଳତା ଗପ ରୋଚକ ରସାଳ ଉଷ୍ମ ସୃଜନ ଭରା, ସଫଳ କାହାଣୀ ମନେ ହୁଏ ସତେ ଶୁଷ୍କ ନିରସ ଖରା, ମାଗଣା ଖୋରାକି ଉଦାର ଉପରି ମତ୍ତ ସୁଖର ଧାର, ଝାଳ ଭୁଆ ଧନ ହାପୁଡ଼ାଏ ଖୁସି ତୁଚ୍ଛ ପାଣିରେ ଗାର, ବଦଳି ଯାଉଛି ଜୀବନ ଗଣିତ ସୂତ୍ର ନ ରହି ଏକା, ନୂଆ ଦୁନିଆରେ ଅଜଣା ଏଣିକି ଶୁଦ୍ଧ ସରଳ ରେଖା।
1: ବହୁତ ଭଲ ଲାଗିଲା ଆପଣଙ୍କର ଏହି କବିତା। ତେବେ ଆଜି ଆପଣ ଦୁହେଁ ଆମ ଷ୍ଟୁଡିଓକୁ ଆସିଲେ ଆଉ ଆମର ଏହି ଶ୍ରୀମାନ ଶ୍ରୀମତୀ କାର୍ଯ୍ୟକ୍ରମରେ ଆମ ସହିତ ଏହି ଆଲୋଚନାରେ ଅଂଶଗ୍ରହଣ କଲେ, ସେଥିପାଇଁ ଆପଣ ଦୁହିଁଙ୍କୁ ଅନୁଷ୍ଠାନ ତରଫରୁ ଧନ୍ୟବାଦ ଜଣାଉଛୁ। ନମସ୍କାର। ଶ୍ରୀମାନ ଶ୍ରୀମତୀ, ପୁଣି ଆଜି ଏହି କାର୍ଯ୍ୟକ୍ରମରେ ଆମର ଅତିଥି ଥିଲେ ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆର ପୂର୍ବତନ ଏକ୍ଜିକ୍ୟୁଟିଭ୍ ଡାଇରେକ୍ଟର, କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଶ୍ରୀଯୁକ୍ତ ମନୋରଞ୍ଜନ ମିଶ୍ର ଏବଂ ତାଙ୍କର ଧର୍ମପତ୍ନୀ ସୁଲେଖିକା ଶ୍ରୀମତୀ ସୁଚିତ୍ରା ମିଶ୍ର। ଆମର ଆଜିର କାର୍ଯ୍ୟକ୍ରମ ଭଉଣୀ ଆପଣମାନଙ୍କୁ କେମିତି ଲାଗିଲା ଆମକୁ ଚିଠି ଲେଖି ନିହାତି ଜଣେଇବେ ବୋଲି ଅନୁରୋଧ କରୁଛୁ। ତେବେ ଭଉଣୀ, ଆଜିର କାର୍ଯ୍ୟକ୍ରମରୁ ମୁଁ ଆପଣଙ୍କର ଉପସ୍ଥାପିକା ସ୍ୱାଗତିକା ଏଇଠୁ ବିଦାୟ ନେଇ ରହୁଛି। ନମସ୍କାର।

ଆୟାନ ଶାନ୍ତି ଆଲୋଚନା ପରିପ୍ରେକ୍ଷୀରେ ଅଶୋଧିତ ତୈଳ ମୂଲ୍ୟ 3% ପର୍ଯ୍ୟନ୍ତ ହ୍ରାସ ଏବଂ ଇଂଲଣ୍ଡ ଗସ୍ତ ଲାଗି ବିସିସିଆଇ ଘୋଷଣା କଲା ଖେଳାଳି ତାଲିକା। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆଜି ମଧ୍ୟପ୍ରଦେଶର ସେଓପୁର ଜିଲ୍ଲାସ୍ଥିତ କୁନୋ ଜାତୀୟ ଉଦ୍ୟାନ ପରିଦର୍ଶନ ସମୟରେ ସହରିଆ ଜନଜାତିର ଚିତା ମିତ୍ରଙ୍କ ସହ କଥାବାର୍ତ୍ତା କରିଛନ୍ତି। ଚିତା ପ୍ରକଳ୍ପରେ ସ୍ଥାନୀୟ ସମ୍ପ୍ରଦାୟର ସକ୍ରିୟ ଯୋଗଦାନ ଏବଂ ଏହାର ପୁନରୁଦ୍ଧାର ନେଇ ସେମାନଙ୍କ ଭୂମିକାକୁ ରାଷ୍ଟ୍ରପତି ପ୍ରଶଂସା କରିଛନ୍ତି। ଗତକାଲି ରାଷ୍ଟ୍ରପତି ଚିତା ନିୟନ୍ତ୍ରଣ କେନ୍ଦ୍ର ପରିଦର୍ଶନ କରି ସରକାରଙ୍କ ଦ୍ୱାରା ଆରମ୍ଭ କରାଯାଇଥିବା ଚିତା ପ୍ରକଳ୍ପ ସମ୍ପର୍କିତ ପ୍ରଦର୍ଶନୀ ଦେଖିଥିଲେ। ସୂଚନା ଅନୁଯାୟୀ ଭାରତରେ ଏବେ 52 ଚିତାବାଘ ଥିବାବେଳେ କୁନୋ ଜାତୀୟ ଉଦ୍ୟାନରେ 49 ଚିତାବାଘ ଅଛନ୍ତି। 3 ଚିତାବାଘକୁ ଗାନ୍ଧିସାଗର ବନ୍ୟଜନ୍ତୁ ଅଭୟାରଣ୍ୟକୁ ସ୍ଥାନାନ୍ତର କରାଯାଇଛି। ରାଷ୍ଟ୍ରପତିଙ୍କୁ ବନ ବିଭାଗ ପକ୍ଷରୁ କୁନୋ ଜାତୀୟ ଉଦ୍ୟାନରେ ପଶୁପକ୍ଷୀଙ୍କ ନିମନ୍ତେ ଗ୍ରହଣ କରାଯାଇଥିବା ପଦକ୍ଷେପ ସମ୍ପର୍କରେ ବିସ୍ତୃତ ସୂଚନା ପ୍ରଦାନ କରାଯାଇଥିଲା। 2022 ମସିହାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦ୍ୱାରା ଚିତା ପ୍ରକଳ୍ପର ଆରମ୍ଭ କରାଯାଇଥିଲା। ନାମ୍ବିଆରୁ 8 ଚିତାବାଘ ଅଣାଯାଇ କୁନୋ ଜାତୀୟ ଉଦ୍ୟାନରେ ଛଡ଼ାଯାଇଥିଲା। ପରେ ଦକ୍ଷିଣ ଆଫ୍ରିକା ଏବଂ ବୋସ୍ୱାନାରୁ ଚିତାବାଘ ଆଣି ସେହି ଜାତୀୟ ଉଦ୍ୟାନରେ ଛଡ଼ାଯିବା ପରେ ଚିତାବାଘ ସଂଖ୍ୟା କ୍ରମଶଃ ବୃଦ୍ଧି ଘଟିଥିଲା। ନୂଆଦିଲ୍ଲୀରେ ଆଜିଠାରୁ ବ୍ରିକ୍ସ ଜାତୀୟ ସୁରକ୍ଷା ପରାମର୍ଶଦାତାଙ୍କ ଦୁଇଦିନିଆ ସମ୍ମିଳନୀ ଆରମ୍ଭ ହେଉଛି। ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଦୋଭାଲ ସମ୍ମିଳନୀରେ ଅଧ୍ୟକ୍ଷତା କରିବେ। 11 ଦେଶର ଜାତୀୟ ସୁରକ୍ଷା ପରାମର୍ଶଦାତାମାନେ ଏହି ସମ୍ମିଳନୀରେ ଯୋଗଦେବେ। ସେହି ଦେଶଗୁଡ଼ିକ ହେଉଛି ବ୍ରାଜିଲ, ଚୀନ, ଇଜିପ୍ଟ, ଇଥୋପିଆ, ଇଣ୍ଡୋନେସିଆ, ଇରାନ, ରୁଷ, ସାଉଦି ଆରବ, ଦକ୍ଷିଣ ଆଫ୍ରିକା ଏବଂ ୟୁନାଇଟେଡ୍ ଆରବ ଏମିରେଟ୍ସ। ସମ୍ମିଳନୀରେ ଆଜିର ବିଶ୍ୱରେ ଦେଖାଦେଉଥିବା ଅଣପାରମ୍ପରିକ ସୁରକ୍ଷା ଆହ୍ୱାନଗୁଡ଼ିକ ବିଷୟରେ ଆଲୋଚନା କରାଯାଇ ଏହାକୁ ପ୍ରତିହତ କରିବା ଦିଗରେ ନୂତନ ପ୍ରଯୁକ୍ତିବିଦ୍ୟାର ବ୍ୟବହାର ସମ୍ପର୍କରେ ଆଲୋକପାତ କରାଯିବ। ବିଭିନ୍ନ ଦେଶର ପ୍ରତିନିଧିମାନେ ସାଇବର ସୁରକ୍ଷା, ଡିଜିଟାଲ ଆହ୍ୱାନ ଏବଂ କୃତ୍ରିମ ବୁଦ୍ଧିମତା ପରିଚାଳିତ ଆହ୍ୱାନଗୁଡ଼ିକ ଉପରେ ବିସ୍ତୃତ ଭାବେ ମତ ବିନିମୟ କରିବେ। କିଛିଦିନ ପୂର୍ବରୁ ବ୍ରିକ୍ସ ଯୁଗ୍ମ କାର୍ଯ୍ୟକାରୀ ଗୋଷ୍ଠୀ ପକ୍ଷରୁ ଆତଙ୍କବାଦ ବିରୋଧୀ ଓ ସୁରକ୍ଷା ସମ୍ବନ୍ଧୀୟ ଆଲୋଚନା ପୃଷ୍ଠଭୂମିରେ ଗ୍ରହଣ କରାଯାଇଥିବା ପ୍ରସଙ୍ଗଗୁଡ଼ିକ ନେଇ ମତ ବିନିମୟ କରିବାର କାର୍ଯ୍ୟକ୍ରମ ରହିଛି। ବୈଦେଶିକ ବ୍ୟାପାର ମନ୍ତ୍ରୀ ଡକ୍ଟର ଏସ୍ ଜୟଶଙ୍କର ଦୁଇଦିନିଆ ମଙ୍ଗୋଲିଆ ଗସ୍ତରେ ଯାଇଛନ୍ତି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଡକ୍ଟର ଜୟଶଙ୍କର ଭାରତ ଓ ମଙ୍ଗୋଲିଆ ମଧ୍ୟରେ ସ୍ୱତନ୍ତ୍ର ରଣନୈତିକ ଭାଗିଦାରିତା ବୃଦ୍ଧି ନେଇ ଆଶାବ୍ୟକ୍ତ କରିଛନ୍ତି। ଏହି ଗସ୍ତ କାଳରେ ବୈଦେଶିକ ବ୍ୟାପାର ମନ୍ତ୍ରୀ ମଙ୍ଗୋଲିଆର ନେତୃତ୍ୱଙ୍କ ସହ ଆଲୋଚନା କରିବେ ଓ ତାଙ୍କ ପ୍ରତିପକ୍ଷଙ୍କ ସହ ବିଭିନ୍ନ ପ୍ରସଙ୍ଗ ନେଇ ବୈଠକ କରିବାର କାର୍ଯ୍ୟକ୍ରମ ରହିଛି। ଗସ୍ତର ଦ୍ୱିତୀୟ ପର୍ଯ୍ୟାୟରେ ବୁଧବାର ଏବଂ ଗୁରୁବାର ଦିନ ବୈଦେଶିକ ବ୍ୟାପାର ମନ୍ତ୍ରୀ ଦକ୍ଷିଣ କୋରିଆ ଯିବାର କାର୍ଯ୍ୟକ୍ରମ ରହିଛି। ଏହି ଗସ୍ତ କାଳରେ ଡକ୍ଟର ଜୟଶଙ୍କର ଦକ୍ଷିଣ କୋରିଆର ବୈଦେଶିକ ମନ୍ତ୍ରୀ ଚୋ ୟୁଙ୍କ ସହ ଦ୍ୱିପାକ୍ଷିକ ଆଲୋଚନା କରିବେ। ସେଠାରେ ଜେଜୁ ସମ୍ମିଳନୀରେ ଶାନ୍ତି ଏବଂ ପ୍ରଗତି ସମ୍ପର୍କିତ ପ୍ରସଙ୍ଗ ଉପରେ ଡକ୍ଟର ଜୟଶଙ୍କର ଉଦ୍ବୋଧନ ଦେବାର କାର୍ଯ୍ୟସୂଚୀ ରହିଛି। କତାରର ଏକ ପ୍ରାକୃତିକ ଗ୍ୟାସ୍ ରପ୍ତାନୀ ଭିତ୍ତିଭୂମି ସ୍ଥଳରେ ବିସ୍ଫୋରଣ ଘଟି 54 ଜଣ ଗୁରୁତର ଆହତ ହୋଇଥିବାବେଳେ 18 ଜଣ ନିଖୋଜ ଅଛନ୍ତି। ସୂଚନା ଅନୁଯାୟୀ ଗତରାତିରେ ସେଠାକାର ଏକ ଗ୍ୟାସ୍ ରପ୍ତାନୀ ଶିଳ୍ପାଞ୍ଚଳରେ ବିସ୍ଫୋରଣ ଘଟିଥିଲା, ଫଳରେ ସମ୍ପୃକ୍ତ ଗ୍ୟାସ୍ ଯୋଗାଣ କେନ୍ଦ୍ରରେ ଭୟାବହ ଅଗ୍ନିକାଣ୍ଡ ସୃଷ୍ଟି ହୋଇଥିଲା। କ୍ଷୟକ୍ଷତିର ପରିମାଣ ଏପର୍ଯ୍ୟନ୍ତ ଆକଳନ କରିବା ସମ୍ଭବ ହୋଇନଥିବାବେଳେ ପ୍ରକୃତ ଆହତଙ୍କ ସଂଖ୍ୟା ପରେ ଜଣାପଡ଼ିବ ବୋଲି ସେଠାକାର ଆଭ୍ୟନ୍ତରୀଣ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି। ବିସ୍ଫୋରଣର କାରଣ ଜାଣିବା ଲାଗି ତଦନ୍ତ ଆରମ୍ଭ ହୋଇଛି। ଘଟଣାସ୍ଥଳରେ ନିଖୋଜ ଲୋକମାନଙ୍କୁ ଠାବ କରିବା ଲାଗି ଯୁଦ୍ଧକାଳୀନ ଭିତ୍ତିରେ ଉଦ୍ଧାର କାର୍ଯ୍ୟ ଜାରି ରହିଛି। ଆମେରିକା ଓ ଇରାନ ମଧ୍ୟରେ ସ୍ୱିଜରଲ୍ୟାଣ୍ଡରେ ଦ୍ୱିପାକ୍ଷିକ ଶାନ୍ତି ଆଲୋଚନା ଶେଷ ହେବା ପରେ ତୈଳ ଯୋଗାଣ ପ୍ରତିବନ୍ଧକ ଦୂର ହୋଇ ଇରାନର ତୈଳ ରପ୍ତାନୀ ବୃଦ୍ଧି ପାଇବା ଆଶା କରାଯାଉଛି। ତେବେ ଅଶୋଧିତ ତୈଳ ମୂଲ୍ୟ ଇତିମଧ୍ୟରେ 3% ପର୍ଯ୍ୟନ୍ତ ହ୍ରାସ ପାଇଛି। ଆନ୍ତର୍ଜାତିକ ବଜାରରେ ଅଶୋଧିତ ତୈଳ ମୂଲ୍ୟ 2%ରୁ ଅଧିକ ହ୍ରାସ ପାଇ ବ୍ୟାରେଲ୍ ପିଛା $79 ପାଖାପାଖି ହୋଇଛି।
ଆମେରିକା ଏବଂ ଇରାନ୍ର ବରିଷ୍ଠ ଅଧିକାରୀମାନେ ପ୍ରଥମ ପର୍ଯ୍ୟାୟ ଆଲୋଚନା ଶେଷ ହେବା ନେଇ ଘୋଷଣା କରିବା ପରେ ପଶ୍ଚିମ ଏସିଆ ଅଞ୍ଚଳରେ ଯୁଦ୍ଧ

0: ବିରତି ସମୟସୀମା ବୃଦ୍ଧି ପାଇବା ନେଇ ଆଶା ପ୍ରକାଶ ପାଇଛି। ଝାଡ଼ଖଣ୍ଡରେ ଗତ 24 ଘଣ୍ଟା ମଧ୍ୟରେ ବଜ୍ରପାତରେ 8 ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ 12ରୁ ଅଧିକ ଆହତ ହୋଇଛନ୍ତି। ଝାଡ଼ଖଣ୍ଡର ରାମଗଡ଼, ଗିରିଦ, ଖୁଣ୍ଟି, ଦେଓଗହର, ଧାନବାଦ ଏବଂ ସାହିବବାଗ ଜିଲ୍ଲାରେ ବଜ୍ରପାତ ଘଟି ଲୋକମାନେ ଆହତ ହୋଇଥିବା ଜଣାପଡ଼ିଛି। ଏଥିରେ ଜଣେ ସିପିଆଇ ନେତା, ଜଣେ ୱାର୍ଡ ମେମ୍ବର ଓ କୃଷକଙ୍କ ସମେତ ଅନ୍ୟ କେତେଜଣଙ୍କର ମୃତ୍ୟୁ ଘଟିଛି। ପ୍ରଶାସନ ପକ୍ଷରୁ ବଜ୍ରପାତ ସମୟରେ ଘରୁ ବାହାରକୁ ନ ଯିବା ଲାଗି ପରାମର୍ଶ ଦିଆଯାଇଛି। ବିଶେଷକରି ଚାଷ ଜମି ଏବଂ ଖୋଲା ଜାଗାକୁ ନ ଯିବା ଲାଗି ପ୍ରଶାସନ ପକ୍ଷରୁ କୁହାଯାଇଛି। ଆକାଶବାଣୀରେ ଦ୍ୱିଭାଷିକ ଫୋନ୍ ଇନ୍ କାର୍ଯ୍ୟକ୍ରମ ପବ୍ଲିକ୍ ସ୍ୱିକ୍ରେ ଆଜି ରାତି 9:30 ଯୁବପିଢ଼ିଙ୍କ ପାଇଁ ନିଯୁକ୍ତି ସୁଯୋଗ, ପ୍ରଧାନମନ୍ତ୍ରୀ ବିକଶିତ ଭାରତ ରୋଜଗାର ଯୋଜନା ଶୀର୍ଷକ ଆଲୋଚନାର ପ୍ରଚାର କରାଯିବ। କର୍ମଚାରୀ ଭବିଷ୍ୟନିଧି ପାଣ୍ଠିର ଅତିରିକ୍ତ କେନ୍ଦ୍ରୀୟ କମିଶନର ପୂର୍ଣ୍ଣେନ୍ଦୁ ଭୂଷଣ ବର୍ମା ଆଲୋଚନାରେ ଅଂଶଗ୍ରହଣ କରିବେ। କାର୍ଯ୍ୟକ୍ରମ ସମୟରେ ଶ୍ରୋତାମାନେ ସେମାନଙ୍କ ପ୍ରଶ୍ନ ପଚାରିପାରିବେ। ଏଥିପାଇଁ ସେମାନଙ୍କୁ 0111-2371-7117, 2331-4441 ଏବଂ 2371-7106 ନମ୍ଘରକୁ ଡାଏଲ୍ କରିବାକୁ ହେବ। ଏହାବ୍ୟତୀତ ଶ୍ରୋତାମାନେ 9289-09-4044 ନମ୍ଘରକୁ ହ୍ୱାଟ୍ସଆପ୍ ଏବଂ ସାମାଜିକ ଗଣମାଧ୍ୟମ ଏକ୍ସରେ ହାସ୍ଟ୍ୟାଗ୍ ଆସ୍କ ଏୟାର ମାଧ୍ୟମରେ ପ୍ରଶ୍ନ ପଚାରିପାରିବେ। ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ନୀତିନ ନବୀନ, ଖ୍ୟାତନାମା କୃଷି ବୈଜ୍ଞାନିକ ଏବଂ ପଦ୍ମଭୂଷଣ ବିଜେତା ସର୍ଦ୍ଦାରା ସିଂ ଜୋହଲଙ୍କୁ ଲୁଧିଆନାରେ ସାକ୍ଷାତ କରି କୃଷି ସମ୍ବନ୍ଧୀୟ ଆହ୍ୱାନଗୁଡ଼ିକ ସମ୍ପର୍କରେ ଆଲୋଚନା କରିଛନ୍ତି। ଶ୍ରୀ ନବୀନ କହିଛନ୍ତି, କୃଷିକ୍ଷେତ୍ରରେ ଅନନ୍ୟ ଅବଦାନ ଦେଇଥିବା ଜୋହଲଙ୍କ ସହ ଆଲୋଚନା କରି ତାଙ୍କ ମତାମତ ଓ ପ୍ରସ୍ତାବ ଦେଶ ପାଇଁ ଲାଭଦାୟକ ହେବ ବୋଲି କହିଛନ୍ତି। ଏୟାରଫୋର୍ସ ଅର୍ଜନ ସିଂ ମେମୋରିଆଲ ହକି ପ୍ରତିଯୋଗିତାର 7ମ ସଂସ୍କରଣ ବେଙ୍ଗାଲୁରୁର ଏୟାର ମାର୍ଶାଲ ଅମିତ ସିଂ ବକ୍ସି ହକି ଷ୍ଟାଡିୟମରେ ଆସନ୍ତାକାଲିଠାରୁ ଆରମ୍ଭ ହେବ। ଆସନ୍ତା ମାସ 3 ତାରିଖ ପର୍ଯ୍ୟନ୍ତ ଏହି ପ୍ରତିଯୋଗିତା ଚାଲିବ। ଏକ ସାମ୍ବାଦିକ ସମ୍ମିଳନୀରେ ଏୟାର ମାର୍ଶାଲ ଏସ୍ ଶିବକୁମାର ସୂଚନା ଦେଇ କହିଛନ୍ତି, ଦେଶର 16ଟି ଟିମ୍ ଏହି ପ୍ରତିଯୋଗିତାରେ ଭାଗ ନେଉଛନ୍ତି। ଭାରତୀୟ ସେନା, ରେଳବାଇ, ସିଆଇଏସ୍ଏଫ୍ ସମେତ କର୍ଣ୍ଣାଟକ, ତାମିଲନାଡୁ ଏବଂ ଅନ୍ୟାନ୍ୟ ରାଜ୍ୟର ଦଳଗୁଡ଼ିକ ମଧ୍ୟ ଏହି ପ୍ରତିଯୋଗିତାରେ ଭାଗ ନେବେ। ପ୍ରଥମ ଥର ପାଇଁ ବେଙ୍ଗାଲୁରୁରେ ଏହି ପ୍ରତିଯୋଗିତା ଅନୁଷ୍ଠିତ ହେଉଥିବା ବେଳେ ମଧ୍ୟପ୍ରାଚ୍ୟରେ ସୃଷ୍ଟ ପରିସ୍ଥିତି ଯୋଗୁଁ ବିଦେଶର କୌଣସି ଟିମ୍ ଏଥିରେ ଭାଗ ନେଉନାହାନ୍ତି। ସୂଚନା ଅନୁଯାୟୀ ପ୍ରତିଯୋଗିତାରେ ପୁରସ୍କାର ରାଶି 7,51,000-26,25,000 ଟଙ୍କାକୁ ବୃଦ୍ଧି କରାଯାଇଛି। ଆଗାମୀ ଇଂଲଣ୍ଡ ଗସ୍ତ ପାଇଁ ଭାରତୀୟ କ୍ରିକେଟ୍ କଣ୍ଟ୍ରୋଲ ବୋର୍ଡ ବିସିସିଆଇ ପକ୍ଷରୁ 15 ଜଣିଆ ଦିନିକିଆ ଦଳ ଘୋଷଣା କରାଯାଇଛି। ଏହି ଦଳରେ ବିରାଟ କୋହଲି ଏବଂ ଯଶପ୍ରୀତ ବୁମ୍ରାଙ୍କ ଭଳି ବରିଷ୍ଠ ଖେଳାଳିମାନେ ସାମିଲ ହୋଇଛନ୍ତି। ଆସନ୍ତା ମାସ 14 ତାରିଖରୁ ଆରମ୍ଭ ହେଉଥିବା ଦିନିକିଆ ମ୍ୟାଚ୍ରେ ସୁମନ ଗିଲ୍ ଅଧିନାୟକ ଏବଂ ଶ୍ରେୟସ ଆୟର ଉପ ଅଧିନାୟକ ଦାୟିତ୍ୱ ତୁଲାଇବେ। ଦଳରେ ରୋହିତ ଶର୍ମା, କେଏଲ୍ ରାହୁଲ, ଇଶାନ କିଶନ, ୱାଶିଂଟନ ସୁନ୍ଦର, ଅକ୍ଷର ପଟେଲ, ନୀତିଶ କୁମାର ରେଡ୍ଡି, କୁଲଦୀପ ଯାଦବ, ଯଶପ୍ରୀତ ବୁମ୍ରା, ପ୍ରସିଦ୍ଧ କ୍ରିଷ୍ଣା, ହର୍ଷିତ ରାଣା, ଅର୍ଶଦୀପ ସିଂ ଏବଂ ଗୁରନୁର ବ୍ରାନ୍ଙ୍କୁ ଦଳରେ ସାମିଲ କରାଯାଇଛି। ସୂଚନା ଅନୁଯାୟୀ ଜୁଲାଇ 14, 16 ଏବଂ 19 ତାରିଖରେ ଇଂଲଣ୍ଡର 3ଟି ସ୍ଥାନରେ ଏକ ଦିବସୀୟ ମ୍ୟାଚ୍ ଅନୁଷ୍ଠିତ ହେବ। ଫିଫା ବିଶ୍ୱକପ୍ରେ ଆଜି ସକାଳେ ଅନୁଷ୍ଠିତ ମ୍ୟାଚ୍ରେ ଇଜିପ୍ଟ ନ୍ୟୁଜିଲାଣ୍ଡକୁ 3-1 ପରାସ୍ତ କରିଛି। ପୂର୍ବରୁ ଗ୍ରୁପ୍ ଏଚ୍ର ଏକ ମ୍ୟାଚ୍ରେ କେପ୍ ବର୍ଦେ ଓ ଉରୁଗୁଏ ମଧ୍ୟରେ ମ୍ୟାଚ୍ 2-2 ଅମୀମାଂସିତ ରହିଥିଲା। ଆଜି ରାତି 10:30ରେ ଗ୍ରୁପ୍ ଜେ'ର ଏକ ମ୍ୟାଚ୍ରେ ଆର୍ଜେଣ୍ଟିନା ଏବଂ ଅଷ୍ଟ୍ରିଆ ମଧ୍ୟରେ ମ୍ୟାଚ୍ ଅନୁଷ୍ଠିତ ହେବ। ମୁଖ୍ୟ ସମ୍ବାଦ ପୁଣିଥରେ ମଧ୍ୟପ୍ରଦେଶର କୁନୋ ଜାତୀୟ ଉଦ୍ୟାନ ପରିଦର୍ଶନ କରି ସହରିଆ ଜନଜାତିର ଚିତାମିତ୍ରଙ୍କ ସହ ଭାବ ବିନିମୟ କଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ନୂଆଦିଲ୍ଲୀରେ ଆଜିଠାରୁ ଆରମ୍ଭ ହେଉଛି ବ୍ରିକ୍ସ ଜାତୀୟ ସୁରକ୍ଷା ପରାମର୍ଶଦାତାଙ୍କ ସମ୍ମିଳନୀ। ସ୍ୱତନ୍ତ୍ର ରଣନୈତିକ ଭାଗିଦାରୀ ବୃଦ୍ଧି ଉଦ୍ଦେଶ୍ୟରେ ବୈଦେଶିକ ବ୍ୟାପାର ମନ୍ତ୍ରୀଙ୍କ ମଙ୍ଗୋଲିଆ ଗସ୍ତ। ଆମେରିକା ଇରାନ୍ ଶାନ୍ତି ଆଲୋଚନା ପରିପ୍ରେକ୍ଷୀରେ ଅଶୋଧିତ ତୈଳ ମୂଲ୍ୟ 3% ପର୍ଯ୍ୟନ୍ତ ହ୍ରାସ ଏବଂ ଇଂଲଣ୍ଡ ଗସ୍ତ ଲାଗି ବିସିସିଆଇ ଘୋଷଣା କଲା ଖେଳାଳି ତାଲିକା। ସମ୍ବାଦ ଶେଷ ହେଲା।
1: Good afternoon. This is Akashvani and I am Valsa Williams with the midday news. The headlines. BJP government in West Bengal presents first full budget focusing on social welfare, infrastructure development and employment, announces a slew of women-centric schemes. BRICS National Security Advisors meeting begins in New Delhi to discuss emerging security challenges. External Affairs Minister.

0: ସଂସ୍କୃତି ମୂଲ୍ୟବୋଧ ଏବଂ ପରମ୍ପରାର ଏକନିଷ୍ଠ ପ୍ରବକ୍ତା ଆକାଶବାଣୀ
1: ଆଞ୍ଚଳିକ
2: ନମସ୍କାର ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ମଳୟ ରଞ୍ଜନ ମିଶ୍ର ମୁଖ୍ୟ ସମ୍ବାଦ ତାମିଲନାଡୁ ଗ୍ୟାସ୍ ଲିକ୍ ଘଟଣାରେ ଓଡ଼ିଆ ଶ୍ରମିକଙ୍କ ମୃତ୍ୟୁ ସଂଖ୍ୟା 5କୁ ବୃଦ୍ଧି ତିରୁଭଲ୍ଲୁରରେ ପରିସ୍ଥିତିର ଅନୁଧ୍ୟାନ କରୁଛନ୍ତି ରାଜ୍ୟ ସରକାରଙ୍କ 3 ବରିଷ୍ଠ ଅଧିକାରୀ ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ପ୍ରାକ୍ ମୌସୁମୀ ପ୍ରସ୍ତୁତି ନେଇ ଅପରାହ୍ନରେ ହେବ ବୈଠକ ରାଜ୍ୟସଭା ନିର୍ବାଚନରେ କ୍ରସ୍ ଭୋଟିଂ ଅଭିଯୋଗ ନେଇ ଆଗତ ଆବେଦନକୁ ଖାରଜ କଲେ ବିଧାନସଭା ବାଚସ୍କତି ଆମ ଭିତରେ ଜଙ୍ଗଲର ବାର୍ତ୍ତା ନେଇ ଆଜି ପାଳନ କରାଯାଉଛି ବିଶ୍ୱ ବର୍ଷାବଣ ଦିବସ ଏବଂ ବଙ୍ଗୋପସାଗରରେ ଆସନ୍ତା 15 ଦିନ ମଧ୍ୟରେ 2 ଲଘୁଚାପ କ୍ଷେତ୍ର ସୃଷ୍ଟି ସମ୍ଭାବନା ମତ୍ସ୍ୟଜୀବୀଙ୍କୁ ଆସନ୍ତାକାଲି ପର୍ଯ୍ୟନ୍ତ ସମୁଦ୍ରକୁ ନ ଯିବାକୁ ପରାମର୍ଶ ତାମିଲନାଡୁର ତିରୁଭଲ୍ଲୁରଠାରେ ଘଟିଥିବା ଆମୋନିଆ ଗ୍ୟାସ୍ ଲିକ୍ ଘଟଣାରେ ଓଡ଼ିଆ ଶ୍ରମିକଙ୍କ ମୃତ୍ୟୁ ସଂଖ୍ୟା 5କୁ ବୃଦ୍ଧି ପାଇଥିବା ନେଇ ଶ୍ରମମନ୍ତ୍ରୀ ଗଣେଶରାମ ସିଂ ଖୁଣ୍ଟିଆ କହିଛନ୍ତି ଦୁର୍ଘଟଣାରେ 70ରୁ ଉର୍ଦ୍ଧ ଅସୁସ୍ଥ ହୋଇ ମେଡିକାଲରେ ଚିକିିିତ ହେଉଛନ୍ତି ଘଟଣାରେ ମୁଖ୍ୟମନ୍ତ୍ରୀ ଦୁଃଖ ପ୍ରକାଶ କରିବା ସହ ମୃତ ଶ୍ରମିକଙ୍କ ନିକଟତମ ସମ୍ପର୍କୀୟଙ୍କ ଲାଗି ରିଲିଫ୍ ପାଣ୍ଠିରୁ 4 ଲକ୍ଷ ଟଙ୍କା ଲେଖାଏଁ ସହାୟତା ରାଶି ଘୋଷଣା କରିଛନ୍ତି ରାଜ୍ୟ ସରକାରଙ୍କ 3 ବରିଷ୍ଠ ଅଧିକାରୀ ଘଟଣାସ୍ଥଳରେ ପହଞ୍ଚ ତଥ୍ୟ ସଂଗ୍ରହ କରୁଛନ୍ତି ତାମିଲନାଡୁର ପ୍ରଶାସନ ସହ ସମନ୍ୱୟ ମାଧ୍ୟମରେ ଘଟଣାରେ ପ୍ରଭାବିତ ଓଡ଼ିଆ ଶ୍ରମିକଙ୍କୁ ସମସ୍ତ ପ୍ରକାର ସହଯୋଗ ପ୍ରଦାନ କରିବାକୁ ଅଧିକାରୀଙ୍କୁ କୁହାଯାଇଛି ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ ଦୁର୍ଘଟଣାଗ୍ରସ୍ତ ଶ୍ରମିକଙ୍କ ସହାୟତା ପାଇଁ ଓଡ଼ିଶା ସରକାର ତାମିଲନାଡୁ ପ୍ରଶାସନ ସହ ନିରନ୍ତର ଯୋଗାଯୋଗରେ ରହିଛନ୍ତି ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶକ୍ରମେ ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ ତାମିଲନାଡୁର ମୁଖ୍ୟ ଶାସନ ସଚିବଙ୍କ ସହିତ ଆଲୋଚନା କରିଛନ୍ତି ମୁଖ୍ୟମନ୍ତ୍ରୀ ଶ୍ରୀ ଜୋସେଫ୍ ବିଜୟଙ୍କ ନିର୍ଦ୍ଦେଶକ୍ରମେ ଏକ 3 ତଦନ୍ତ କମିଟି ଗଠନ କରାଯାଇଛି ଏଥିରେ ଶିଳ୍ପ ସୁରକ୍ଷା ଏବଂ ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର ସଦସ୍ୟ ସଚିବ ଏବଂ ଜନସ୍ୱାସ୍ଥ୍ୟ ବିଭାଗ ଅତିରିକ୍ତ ନିର୍ଦ୍ଦେଶକ ରହିଛନ୍ତି ଆମୋନିଆ ଗ୍ୟାସ୍ ଲିକ୍ର ତଦନ୍ତ କରି 24 ମଧ୍ୟରେ ଅନ୍ତରୀଣ ରିପୋର୍ଟ ଏବଂ 3 ମଧ୍ୟରେ ଚୂଡ଼ାନ୍ତ ରିପୋର୍ଟ ଦେବାକୁ କୁହାଯାଇଛି ପ୍ରାକ୍ ମୌସୁମୀ ପ୍ରସ୍ତୁତି ନେଇ ଆଜି ଅପରାହ୍ନରେ ଭୁବନେଶ୍ୱର ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ବୈଠକ ଅନୁଷ୍ଠିତ ହେବ ପ୍ରାକୃତିକ ବିପର୍ଯ୍ୟୟ ପରିଚାଳନା ବିଭାଗ ସାଂସଦ ଏବଂ ବିଧାୟକମାନେ ବୈଠକରେ ଉପସ୍ଥିତ ରହି ବାର୍ଷିକ କାର୍ଯ୍ୟଖସଡ଼ା ପ୍ରସ୍ତୁତ କରିବେ ପରେ ଜିଲ୍ଲାସ୍ତରରେ ଏହାକୁ କାର୍ଯ୍ୟକାରୀ କରାଯିବ ବୋଲି ରାଜସ୍ୱ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ କହିଛନ୍ତି ପୂର୍ବରୁ ଜଳସମ୍ପଦ ବିଭାଗର ସହଯୋଗରେ ଜଳ ସଂରକ୍ଷଣ ସମ୍ପର୍କିତ ଆଲୋଚନା ଶେଷ ହୋଇଛି ପ୍ରାକୃତିକ ବିପର୍ଯ୍ୟୟର ମୁକାବିଲା ପାଇଁ ସରକାର ସମ୍ପୂର୍ଣ୍ଣ ପ୍ରସ୍ତୁତ ରହିଛନ୍ତି ପରିସ୍ଥିତିକୁ ଦୃଷ୍ଟିରେ ରଖି ସମସ୍ତ ପଦକ୍ଷେପ ଗ୍ରହଣ କରାଯାଇଛି ବୋଲି ମନ୍ତ୍ରୀ ଶ୍ରୀ ପୂଜାରୀ କହିଛନ୍ତି
3: ସମସ୍ୟା ଭିନ୍ନ ଭିନ୍ନ କେଉଁଠି ବନ୍ୟା ପ୍ରବଣ ଜିଲ୍ଲା କେଉଁଟା ବାତ୍ୟା ପ୍ରବଣ ଜିଲ୍ଲା କେଉଁଟା ମରୁଡ଼ି ପ୍ରବଣ ଜିଲ୍ଲା ତେଣୁ ଆବଶ୍ୟକତା ଏବଂ ତାର ସାଙ୍ଗରେ ସାଙ୍ଗରେ ସେ ଜିଲ୍ଲାର ସ୍ୱାଭାବିକ ପାଣିପାଗ ଚରିତ୍ରକୁ ନେଇକରି ଜିଲ୍ଲାର ମଧ୍ୟ ବୈଠକମାନେ ହେବ ଏବଂ ସେମାନେ ତାଙ୍କର ଜିଲ୍ଲାର ସମ୍ଭାବ୍ୟ ପରିସ୍ଥିତିକୁ ମୁକାବିଲା ପାଇଁ ଯୋଜନା ପ୍ରସ୍ତୁତ କରିବେ
2: ରାଜ୍ୟସଭା ନିର୍ବାଚନରେ କ୍ରସ୍ ଭୋଟିଂ ଅଭିଯୋଗ ନେଇ ସମ୍ପୃକ୍ତ ବିଧାୟକଙ୍କ ବିରୁଦ୍ଧରେ ଆଗତ ଆବେଦନକୁ ବିଧାନସଭା ବାଚସ୍କତି ସୋରମା ପାଢ଼ୀ ଖାରଜ କରିଦେଇଛନ୍ତି ଗତ ମାର୍ଚ୍ଚ ମାସରେ ହୋଇଥିବା ନିର୍ବାଚନ ପରିପ୍ରେକ୍ଷୀରେ ବିଜେଡି ଏବଂ କଂଗ୍ରେସ ପକ୍ଷରୁ କ୍ରସ୍ ଭୋଟିଂ ନେଇ ବାଚସ୍କତିଙ୍କ ପାଖରେ ଆବେଦନ ପ୍ରକ୍ରିୟା ଦାଖଲ ହୋଇଥିଲା ବାଚସ୍କତି ଶ୍ରୀମତୀ ପାଢ଼ୀ କହିଛନ୍ତି ଆବେଦନ ପତ୍ରଗୁଡ଼ିକରେ ପ୍ରକ୍ରିୟାଗତ ତ୍ରଟି ଏବଂ ଦଳ ପରିବର୍ତ୍ତନ ବିରୋଧୀ ଆଇନ ଅନୁଯାୟୀ ଆବଶ୍ୟକ ପ୍ରମାଣର ଅଭାବ ରହିଛି ଯେଉଁ ତଥ୍ୟ ଆଧାରରେ ଆବେଦନଗୁଡ଼ିକ ଦାଖଲ ହୋଇଥିଲା ତାହାର କୌଣସି ପ୍ରମାଣ ଦାଖଲ କରାଯାଇ ନାହିଁ ବିଜେଡି ପକ୍ଷରୁ 8 ଏବଂ କଂଗ୍ରେସ ପକ୍ଷରୁ 3 ବିଧାୟକଙ୍କୁ ଅଯୋଗ୍ୟ ଘୋଷଣା ନେଇ ଏହି ଆବେଦନ ପତ୍ର ଦାଖଲ ହୋଇଥିଲା ରାଜ୍ୟସଭା ନିର୍ବାଚନରେ କ୍ରସ୍ ଭୋଟିଂ ଯୋଗୁଁ ବିଜେଡି ଏବଂ କଂଗ୍ରେସ ସମର୍ଥିତ ସ୍ୱାଧୀନ ପ୍ରାର୍ଥୀ ପରାଜିତ ହୋଇଥିଲେ ନିଟ୍ ୟୁଜି 2026 ପୁନଃ ପରୀକ୍ଷା ପ୍ରଶ୍ନପତ୍ର ପ୍ରଘଟ ସଂକ୍ରାନ୍ତ ସାମାଜିକ ଗଣମାଧ୍ୟମ ଟେଲିଗ୍ରାମରେ ପ୍ରସାରିତ ଖବରକୁ ଜାତୀୟ ପରୀକ୍ଷଣ ସଂସ୍ଥା ଏନ୍ଟିଏ ଖଣ୍ଡନ କରିଛି ପରୀକ୍ଷା ପୂର୍ବରୁ ଟେଲିଗ୍ରାମରେ ଏଭଳି ଖବର ପ୍ରସାରଣ କରାଯାଇଥିଲା ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଏନ୍ଟିଏ କହିଛି ବ୍ୟାପକ ସୁରକ୍ଷା ତଥା ସୁବ୍ୟବସ୍ଥିତ ପରିଚାଳନା ମାଧ୍ୟମରେ ସଫଳତାର ସହ ପୁନଃ ପରୀକ୍ଷା ଅନୁଷ୍ଠିତ ହୋଇଛି

0: ଭାରତୀୟ ସାଇବର ଅପରାଧ ସମନ୍ୱୟ କେନ୍ଦ୍ର ଏବଂ ଆଇନ ପ୍ରବର୍ତ୍ତନକାରୀ ସଂସ୍ଥାଗୁଡ଼ିକ ମିଳିତ ଭାବେ ଏଭଳି ଖବର ପ୍ରସାରଣ କରିଥିବା ବ୍ୟକ୍ତିବିଶେଷଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ନେଇ ପଦକ୍ଷେପ ଗ୍ରହଣ କରୁଥିବା ଏନ୍ଟିଏ କହିଛି। ପରୀକ୍ଷା ସମ୍ପର୍କିତ ତଥ୍ୟ ଏନ୍ଟିଏ ୱେବ୍ସାଇଟ୍ରେ ଉପଲବ୍ଧ ରହିଛି ବୋଲି ଛାତ୍ରଛାତ୍ରୀ ଓ ଅଭିଭାବକଙ୍କୁ ଏନ୍ଟିଏ ସୂଚନା ଦେଇଛି। ଜଙ୍ଗଲ ଭଳି ପ୍ରାକୃତିକ ସମ୍ପଦର ସୁରକ୍ଷା ପୁନରୁଦ୍ଧାର ଏବଂ ଏଥିପ୍ରତି ଜନସଚେତନତା ସୃଷ୍ଟି ଲକ୍ଷ୍ୟ ନେଇ ଆଜି ବିଶ୍ୱ ବର୍ଷାବଣ ଦିବସ ପାଳନ କରାଯାଉଛି। ଜଙ୍ଗଲଗୁଡ଼ିକ ମଧ୍ୟରେ ସବୁଠାରୁ ଜୀବନ୍ତ ଏବଂ ଅତ୍ୟନ୍ତ ଉପାଦେୟ ବାସସ୍ଥଳୀ ଭାବେ ବର୍ଷାବଣକୁ ଗ୍ରହଣ କରାଯାଇଥାଏ। ଏହା ଏଭଳି ଏକ ସବୁଜ ବଳୟ ଯେଉଁଠାରେ ବର୍ଷସାରା ଅତ୍ୟଧିକ ବୃଷ୍ଟିପାତ ହୋଇଥାଏ। ଏହି ଜଙ୍ଗଲାଞ୍ଚଳଗୁଡ଼ିକ ବାୟୁମଣ୍ଡଳରୁ ବିପୁଳ ପରିମାଣର ଅଙ୍ଗାରକାମ୍ଳ ଶୋଷଣ କରି ପ୍ରଚୁର ଅମ୍ଳଜାନ ପରିତ୍ୟାଗ କରିଥାନ୍ତି। ତେଣୁ ବର୍ଷାବଣକୁ ପୃଥିବୀର ଫୁସ୍ଫୁସ୍ କୁହାଯାଏ। ଚଳିତ ବର୍ଷ ଆମ ଭିତରେ ଜଙ୍ଗଲ ପ୍ରସଙ୍ଗ ଆଧାରରେ ଏହି ଦିବସ ପାଳନ କରାଯାଉଛି। ପରିବେଶ ସୁରକ୍ଷାରେ ବର୍ଷାବଣର ଗୁରୁତ୍ୱପୂର୍ଣ୍ଣ ଭୂମିକା ଉପରେ ଆଲୋକପାତ କରି ବିଶିଷ୍ଟ ପରିବେଶବିତ୍ ଡକ୍ଟର ଚିତ୍ତରଞ୍ଜନ ମିଶ୍ର କହିଛନ୍ତି,
1: ଜଳ ହେଉଛି ଜୀବନ। ଦୁଇଟା ଯାକ ଜିନିଷ ଆମେ ପାଇଥାଉ ଫରେଷ୍ଟ ଯୋଗୁଁ, ବିଶେଷ କରି ରେନ୍ ଫରେଷ୍ଟ। ବିଶେଷ କରି ଆପଣ ଦେଖିବେ ଆମାଜନ ଫରେଷ୍ଟର ସବୁଠାରୁ ବଡ଼ ଫରେଷ୍ଟ ବିଶ୍ୱର ରହିଛି ଆମାଜନ ଫରେଷ୍ଟ ଏକଦମ ସେଥିରେ। ସେଇଟା ହେଉଛି ଆମର ଲଙ୍ଗ୍ସ, ସମଗ୍ର ବିଶ୍ୱବାସୀଙ୍କର ଲଙ୍ଗ୍ସ ହେଉଛି ନିଶ୍ୱାସ ପ୍ରଶ୍ୱାସ ନେଇ ବଞ୍ଚିତ। ସେଇଥିପାଇଁ ସେ ଯୋଉ ରେନ୍ ଫରେଷ୍ଟ ଅଛି ଆମାଜନ ରେନ୍ ଫରେଷ୍ଟ, ତେଣୁ ଫରେଷ୍ଟର ସୁରକ୍ଷା ହେଉଛି ଆମ ସମସ୍ତଙ୍କର ଦାୟିତ୍ୱ।
0: ରାଜ୍ୟରେ କାର୍ଯ୍ୟରତ ଆଇନଜୀବୀଙ୍କ ସହାୟତା ପାଇଁ କାର୍ଯ୍ୟକାରୀ ହେଉଥିବା ରାଜ୍ୟ କଲ୍ୟାଣ ପାଣ୍ଠିରୁ ମିଳୁଥିବା ରାଶି ପରିମାଣକୁ 40% ବୃଦ୍ଧି କରାଯାଇଛି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ଏ ସଂକ୍ରାନ୍ତ ପ୍ରସ୍ତାବକୁ ମଞ୍ଜୁରୀ ପ୍ରଦାନ କରିଛନ୍ତି। ବର୍ଦ୍ଧିତ ରାଶି ଆଧାରରେ 5 ବର୍ଷ କିମ୍ବା ତାଠାରୁ କମ୍ ସମୟ ପାଇଁ କାର୍ଯ୍ୟ କରିଥିବା ଆଇନଜୀବୀଙ୍କ ପରଲୋକ କ୍ଷେତ୍ରରେ ନିକଟ ସମ୍ପର୍କୀୟଙ୍କୁ 1,05,000 ଟଙ୍କାର ସହାୟତା ରାଶି ମିଳିବ। ଏହାପରେ ପ୍ରତ୍ୟେକ ବର୍ଷର ଅଭିଜ୍ଞତା ଆଧାରରେ ସହାୟତା ରାଶିର ପରିମାଣ ମଧ୍ୟ ବୃଦ୍ଧି ପାଇବ। 30 ବର୍ଷ କାର୍ଯ୍ୟ କରିଥିବା ଆଇନଜୀବୀଙ୍କୁ ଅବସର କିମ୍ବା ପରଲୋକ କ୍ଷେତ୍ରରେ ସର୍ବାଧିକ 6,30,000 ଟଙ୍କାର ସହାୟତା ରାଶି ପ୍ରଦାନର ବ୍ୟବସ୍ଥା ରହିଛି। 2021 ମସିହାରେ ଏହି ସହାୟତା ରାଶିର ପରିମାଣକୁ ବୃଦ୍ଧି କରାଯାଇଥିଲା। ରାୟଗଡ଼ା ଜିଲ୍ଲା କଲ୍ୟାଣସିଂହପୁରରେ ଘଟିଥିବା ଭିଡ଼ ହିଂସା ଅତ୍ୟନ୍ତ ଦୁଃଖଦ ବୋଲି ମହିଳା ବିରୋଧୀ ଅପରାଧ ଶାଖା ଅତିରିକ୍ତ ମହାନିର୍ଦ୍ଦେଶକ ଏସ୍ ସାଇନି କହିଛନ୍ତି। ଘଟଣାରେ ତଦନ୍ତ ଜିଲ୍ଲା ପୁଲିସ୍ ଜାରି ରଖିଛି। ପୀଡ଼ିତାଙ୍କୁ ରାଜ୍ୟ ସରକାରଙ୍କ ପକ୍ଷରୁ ସମସ୍ତ ପ୍ରକାର ସହାୟତା ଯୋଗାଇ ଦିଆଯିବ। ଦୋଷୀଙ୍କୁ ଦଣ୍ଡ ଏବଂ ଆଗାମୀ ଦିନରେ ଏଭଳି ଘଟଣାର ପୁନରାବୃତ୍ତି ନ ହେବା ପାଇଁ ପଦକ୍ଷେପ ନିଆଯାଉଛି ବୋଲି ଏଡିଜି ଏସ୍ ସାଇନି କହିଛନ୍ତି।
2: ରେଡ୍ ଫ୍ଲାଗ୍ ହିସାବରେ ଟ୍ୱିଟ୍ କରାଯାଇଛି ଆର୍ ଏ କେସ୍ର ଫର୍ଷ୍ଟ ସେଟ୍ ଅଫ୍ ଇନ୍ଷ୍ଟ୍ରକ୍ସନ୍ସ ବେସ୍ଡ ଅନ୍ ଦ ଡକ୍ୟୁମେଣ୍ଟସ୍ ଦାଟ୍ ୱାର୍ ଆଭେଲେବଲ୍ ଟୁ ଅସ୍, ଆମେ ଅଲରେଡି ଇସ୍ୟୁ କରିଛୁ ଆର୍ ଆମର ଇନ୍ଭେଷ୍ଟିଗେସନ୍ କେମିତି ଭଲ ଭାବରେ ହେଉ ସେ ଆଙ୍ଗଲ୍ରେ ଆମେ ଏ କେସ୍ଟା ଆମ ଅଫିସ୍ରୁ ୱିମେନ୍ ସେକ୍ସନ୍ ମନିଟରିଂ କରିବୁ ଆର୍ ରେଡ୍ ଫ୍ଲାଗ୍ ସେକ୍ସନ୍ ମନିଟରିଂ କରିବୁ। ଟ୍ରାଏଲ୍ ଷ୍ଟେଜ୍ରେ ବି ମନିଟରିଂ କରିକି କେମିତି ଏ ଯୋଉ ଦୋଷୀକୁ ଦଣ୍ଡ ଦିଆଯିବ ତାର ସବୁ ଷ୍ଟେପ୍ସ ନିଆଯିବ।
0: ସୂଚନାଯୋଗ୍ୟ, ଏହି ଘଟଣାକୁ ରେଡ୍ ଫ୍ଲାଗ୍ ଅନ୍ତର୍ଭୁକ୍ତ କରାଯାଇଛି। ଏ ସାଇନିଙ୍କ ନେତୃତ୍ୱରେ ଏକ ଦଳ ରାୟଗଡ଼ା ଯାଇ ତଦନ୍ତ ଆରମ୍ଭ କରିଛନ୍ତି। ଆବଶ୍ୟକ ପଡ଼ିଲେ ଏହି ଦଳ ଦିଲ୍ଲୀ ଯାଇ ତଦନ୍ତ କରିବ ବୋଲି ଜଣାପଡ଼ିଛି। ବିଶ୍ୱପ୍ରସିଦ୍ଧ ରଥଯାତ୍ରା ପାଇଁ ଆସନ୍ତାକାଲି ପୁରୀ ଟାଉନ୍ହଲ୍ ସମ୍ମିଳନୀ କକ୍ଷରେ ପୂର୍ବାହ୍ନ 11:00 ସମୟରେ ଦ୍ୱିତୀୟ ସମନ୍ୱୟ ବୈଠକ ଆଇନମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହେବ। ବୈଠକରେ ରଥଯାତ୍ରା ସମୟରେ ମହାପ୍ରଭୁଙ୍କ ନୀତିକାନ୍ତି, ପରିମଳ ବ୍ୟବସ୍ଥା, ସ୍ୱାସ୍ଥ୍ୟ, ଆଲୋକୀକରଣ, ରାସ୍ତାଘାଟ ମରାମତି, ପାନୀୟ ଜଳ ଯୋଗାଣ, ଗମନାଗମନ ସୁବିଧା, ସୁରକ୍ଷା ଏବଂ ଟ୍ରାଫିକ୍ ନିୟନ୍ତ୍ରଣ ନେଇ ଆଲୋଚନା କରାଯିବ। ରଥଯାତ୍ରା ପୂର୍ବରୁ ରାଜ୍ୟ ସରକାରଙ୍କ ସମସ୍ତ ବିଭାଗର କାର୍ଯ୍ୟ ଅଗ୍ରଗତି ନେଇ ଆଇନମନ୍ତ୍ରୀ ସମୀକ୍ଷା କରିବେ। ବିଭିନ୍ନ ବିଭାଗର ଅଧିକାରୀ, ସେବାୟତ ଏବଂ ବୁଦ୍ଧିଜୀବୀମାନେ ଏଥିରେ ଉପସ୍ଥିତ ରହିବେ ବୋଲି ଆମ ସମ୍ଭାଦଦାତା ଜଣାଇଛନ୍ତି। କୋରାପୁଟ ଜିଲ୍ଲା ବୈପାରିଗୁଡ଼ା ବଦଲି ପାହାଡ଼ ନିକଟରୁ ବିଭିନ୍ନ ମାଓ ସାମଗ୍ରୀ ଜବତ କରାଯାଇଛି। ଆତ୍ମସମର୍ପଣ କରିଥିବା ମାଓବାଦୀଙ୍କ ସୂଚନା ଆଧାରରେ ଏହି ସାମଗ୍ରୀଗୁଡ଼ିକୁ ଜବତ କରାଯାଇଛି ବୋଲି ଆରକ୍ଷୀ ଅଧୀକ୍ଷକ ରୋହିତ ବର୍ମା କହିଛନ୍ତି। ଜବତ ସାମଗ୍ରୀ ମଧ୍ୟରେ ବନ୍ଧୁକ, କ୍ଲାମର ମାଇନ୍, ଟିଫିନ୍ ବୋମା ଏବଂ ମାଓ ପୁସ୍ତିକା ଆଦି ରହିଛି। ଗ୍ରାମାଞ୍ଚଳ ସହରାଞ୍ଚଳ ବିଦ୍ୟାଳୟଗୁଡ଼ିକରେ ଆଧୁନିକ ଡିଜିଟାଲ୍ ଶିକ୍ଷାର ପ୍ରସାର ନେଇ ଭଦ୍ରକ ଜିଲ୍ଲାରେ କୃତ୍ରିମ ବୁଦ୍ଧିମତା ଏବଂ ନବସୃଜନ ଦକ୍ଷତା କେନ୍ଦ୍ରର ଶୁଭାରମ୍ଭ ହୋଇଛି। କାର୍ଯ୍ୟକ୍ରମରେ ସାଂସଦ ଅଭିମନ୍ୟୁ ସେଠୀ, ବିଧାୟକ ସୀତାଂଶୁ ଶେଖର ମହାପାତ୍ର, ଜିଲ୍ଲାପାଳ ଦିଲ୍ଲୀପ ରାଉତରାୟ ପ୍ରମୁଖ ଉପସ୍ଥିତ ଥିଲେ। ଭଦ୍ରକ ଜିଲ୍ଲା ଧାମନଗର ପଞ୍ଚାୟତ ସମିତି କାର୍ଯ୍ୟାଳୟରେ ରାଜ୍ୟ ସରକାରଙ୍କ ବିକାଶଧାରା ଓଡ଼ିଶା ସାରା ସମ୍ପର୍କିତ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି। ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ କାର୍ଯ୍ୟକ୍ରମରେ ଯୋଗଦେଇ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବିଭିନ୍ନ ଜନକଲ୍ୟାଣକାରୀ ଯୋଜନା ସମ୍ପର୍କରେ ଆଲୋଚନା କରିଥିଲେ। ପାଣିପାଗ ଉତ୍ତର ବଙ୍ଗୋପସାଗରରେ ଆସନ୍ତା 15 ଦିନ ମଧ୍ୟରେ 2ଟି ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି। ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ସୂଚନା ଅନୁଯାୟୀ ଦକ୍ଷିଣ ପଶ୍ଚିମ

ମୌସୁମୀ ବାୟୁ ଆଜି ବଲାଙ୍ଗୀର ଓ ସୁନ୍ଦରଗଡ଼ ମଧ୍ୟ ଦେଇ ଅଗ୍ରସର ହେଉଛି। ଆଗାମୀ ଦିନରେ ମୌସୁମୀ ପ୍ରଭାବରେ ରାଜ୍ୟରେ ବର୍ଷାର ପରିମାଣ ବୃଦ୍ଧି ପାଇବ। ଆସନ୍ତା 24 ଘଣ୍ଟା ମଧ୍ୟରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା ହେବା ନେଇ ପ୍ରାୟ ସମସ୍ତ ଜିଲ୍ଲାକୁ ସତର୍କ ସୂଚନା ଜାରି କରାଯାଇଛି। ଏହି ସମୟ ମଧ୍ୟରେ ସମୁଦ୍ର ଅଶାନ୍ତ ରହୁଥିବାର ମହ୍ୟଜୀବୀଙ୍କୁ ଆସନ୍ତାକାଲି ପର୍ଯ୍ୟନ୍ତ ସମୁଦ୍ର ମଧ୍ୟକୁ ନ ଯିବା ପାଇଁ ପରାମର୍ଶ ଦିଆଯାଇଛି। ମୁଖ୍ୟ ସମ୍ବାଦଗୁଡ଼ିକ ପୁଣି ଥରେ। ତାମିଲନାଡୁ ଗ୍ୟାସ୍ ଲିକ୍ ଘଟଣାରେ ଓଡ଼ିଆ ଶ୍ରମିକଙ୍କ ମୃତ୍ୟୁ ସଂଖ୍ୟା 5କୁ ବୃଦ୍ଧି। ତିରୁଭଲ୍ଲୁରରେ ପରିସ୍ଥିତିର ଅନୁଧ୍ୟାନ କରୁଛନ୍ତି ରାଜ୍ୟ ସରକାରଙ୍କ 3 ବରିଷ୍ଠ ଅଧିକାରୀ। ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ପ୍ରାକ୍ ମୌସୁମୀ ପ୍ରସ୍ତୁତି ନେଇ ଅପରାହ୍ନରେ ହେବ ବୈଠକ। ରାଜ୍ୟସଭା ନିର୍ବାଚନରେ କ୍ରସ୍ ଭୋଟିଂ ଅଭିଯୋଗ ନେଇ ଆଗତ ଆବେଦନକୁ ଖାରଜ କଲେ ବିଧାନସଭା ବାଚସ୍କତି। ଆମ ଭିତରେ ଜଙ୍ଗଲର ବାର୍ତ୍ତା ନେଇ ଆଜି ପାଳନ କରାଯାଉଛି ବିଶ୍ୱ ବର୍ଷାବଣ ଦିବସ ଏବଂ ବଙ୍ଗୋପସାଗରରେ ଆସନ୍ତା 15 ଦିନ ମଧ୍ୟରେ 2 ଲଘୁଚାପ କ୍ଷେତ୍ର ସୃଷ୍ଟି ସମ୍ଭାବନା। ମତ୍ସ୍ୟଜୀବୀଙ୍କୁ ଆସନ୍ତାକାଲି ପର୍ଯ୍ୟନ୍ତ ସମୁଦ୍ରକୁ ନ ଯିବାକୁ ପରାମର୍ଶ। ଆଞ୍ଚଳିକ ସମ୍ଭାଦ ବର୍ତ୍ତମାନ ପାଇଁ ଏତିକିରେ ଶେଷ ହେଲା। ପରବର୍ତ୍ତୀ ଆଞ୍ଚଳିକ ସମ୍ଭାଦ ଶୁଣିପାରିବେ ସନ୍ଧ୍ୟା 6:45।

0: ଆମ ପରମ୍ପରା, ଆମ କଳା ସଂସ୍କୃତି ଆକାଶବାଣୀ ହିଁ ରଖିଛି ସାଇତି।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ,
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ, ସବୁରି ଭାଷାରେ
1: କେବଳ ଆକାଶବାଣୀ।

ଆକାଶବାଣୀ କଟକ ପ୍ରଚାର କରୁଛୁ କେତୋଟି ଓଡ଼ିଆ ଚଳଚ୍ଚିତ୍ରର ଗୀତ। ପ୍ରଥମେ ଗୀତଟିକୁ ଗାଇଛନ୍ତି ଅନୁରାଧା, ଚଳଚ୍ଚିତ୍ର କନ୍ୟାଦାନ, ଗୀତ ରଚନା ଅରୁଣ ମହାନ୍ତି।

ପରବର୍ତ୍ତୀ ଗୀତଟିକୁ ଗାଇଛନ୍ତି ସୋରିନ୍ ଭଟ୍ଟ, ପାମେଲା ଜୈନ୍ ଚଳଚ୍ଚିତ୍ର ହିରୋ, ଗୀତ ରଚନା ବସନ୍ତରାଜ ସାମଲ।

ପରବର୍ତ୍ତୀ ଗୀତଟିକୁ ଯୁଗଳକଣ୍ଠରେ ଗାଇଛନ୍ତି କୁମାରକାଞ୍ଚ ଏବଂ ତୃପ୍ତି ଦାସ। ଚଳଚ୍ଚିତ୍ର କଥା କହିବ ମୋ ମଥା ସିନ୍ଦୁର, ଗୀତ ରଚନା ଅରୁଣ ମହାନ୍ତି।

ଶୁଣିଲେ କେତୋଟି ଓଡ଼ିଆ କଥାଚିତ୍ରର ଗୀତ ଆକାଶବାଣୀ କଟକ ଆରମ୍ଭ କରୁଛୁ ଆମର ହିନ୍ଦୀ କଥାଚିତ୍ରର ଗୀତର କାର୍ଯ୍ୟକ୍ରମ ଅସରନ୍ତି ଅପରାହ୍ନ। ପ୍ରଥମେ ଗୁରୁ ଚଳଚ୍ଚିତ୍ରର ଗୀତଟିକୁ ଗାଇଛନ୍ତି ଶ୍ରେୟା ଘୋଷାଲ ଏବଂ ଉଦୟ ମଜୁମଦାର।

ନମକ ହଲାଲ ଚଳଚ୍ଚିତ୍ରର ଗୀତଟିକୁ ଗାଇଛନ୍ତି କିଶୋର କୁମାର ଏବଂ ଆଶା ଭୋସଲେ।

ପରବର୍ତ୍ତୀ ଏସ୍ଏମ୍ଏସ୍ଟିକୁ ଦେଇଛନ୍ତି ପୁପୁନ୍, ଲିପୁନ୍, ମାମା, ସୀମା, ଜୁଲି, ଲାଲି, ଗୋପୀ, କାହ୍ନା, ଗୁଗୁଲ ଏବଂ ତାଙ୍କର ସାନ ଭଉଣୀ ରାନିଆ ଦୋଳମୁଣ୍ଡେଇ କଟକରୁ। ଆପଣମାନେ ସମସ୍ତେ ଶୁଣିବାକୁ ଚାହିଁଛନ୍ତି ବାବିଲ ସୁପ୍ରିୟଙ୍କ କଣ୍ଠରେ ଏହି ଗୀତଟି ଆଲବମ୍ ଚାନ୍ଦିନୀର। ଗୀତ ରଚନା ନିଜାମ। ଗୀତଟିକୁ ଗାଇଛନ୍ତି ବାବୁଲ ସୁପ୍ରିୟ।

0: কথাটা ছাড়া নাই।
1: ଏହି ସେମିଷ୍ଟକୁ ଦେଇଛନ୍ତି ସୁନିତା ପୃଷ୍ଟି ଗୋପପୁର ନିଶ୍ଚିନ୍ତ କୋଇଲି କଟକରୁ। ଆପଣ ଶୁଣିବାକୁ ଚାହିଁଛନ୍ତି ସୁରେଶ ୱାଡକରଙ୍କ କଣ୍ଠରେ ଏହି ଗୀତଟିକୁ। ଆପଣଙ୍କ ଅନୁରୋଧର ଗୀତଟିକୁ ଆପଣଙ୍କୁ ଶୁଣାଇ ଦେଉଛୁ।

ଶୁଣିଲେ ଚିର ହରିତ୍ରି କେତୋଟି ଲଘୁ ସଙ୍ଗୀତ ଆକାଶବାଣୀ କଟକ ଶୁଣନ୍ତୁ ଦେଶଭକ୍ତି ଗୀତ।

0: ଶୁଣିଲେ ଓଡ଼ିଆ କଥାଚିତ୍ର ଗୀତ ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ।
1: ଆଚ୍ଛା ଦାସ ବାବୁ, ଆପଣଙ୍କ ଘରଟା 1970ରେ ତିଆରି ହେଇଥିଲା, ରାଇଟ? ହେଲେ ଏପର୍ଯ୍ୟନ୍ତ ଏତେ ଷ୍ଟ୍ରଙ୍ଗ କେମିତି ଅଛି?
2: ଆରେ ଏଇଟା ଏକଦମ ସିମ୍ପଲ, ଏବଂ ସେଇଥିପାଇଁ ମୁଁ ସେତେବେଳେ ମୋର ବିଶ୍ୱାସ ରଖିଥିଲି, ଏବଂ ଆଜି ମଧ୍ୟ ଚେଟିନାଡ ସିମେଣ୍ଟ ଉପରେ।
3: ଶକ୍ତି ଯାହା ବର୍ଷ ବର୍ଷ ନୁହେଁ ବରଂ ପିଢି ପାଇ ରହିଥାଏ। ଚେଟିନାଡ ସିମେଣ୍ଟ ସୁପର ଗ୍ରେଡ୍ ସିମେଣ୍ଟ, 64 ବର୍ଷର ଦୃଢ଼ ମୂଳ ଦୁଆ। ଚେଟିନାଡ ସିମେଣ୍ଟ, ଦ ପରଫେକ୍ଟ କଂକ୍ରିଟ ଚଏସ।
0: ପ୍ରଚାର କରୁଛୁ କାର୍ଯ୍ୟକ୍ରମ ଯୁବବାଣୀ।

0: ଆଜିର ଆଲୋଚନାର ବିଷୟବସ୍ତୁ ଆମ ଦୈନନ୍ଦିନ ଜୀବନରେ ସୋସିଆଲ ମିଡିଆର ପ୍ରଭାବ। ଏହାକୁ ଆଲୋଚନା କରିବେ ସୁମନ ପ୍ରିୟା ପଣ୍ଡା।
1: ସୋସିଆଲ ମିଡିଆ ହେଉଛି ଏକ ସାଧନ ଯାହା ଏହାର ଉପଭୋକ୍ତା ଅନୁକୂଳ ବୈଶିଷ୍ଟ୍ୟ ହେତୁ ଆଜିକାଲି ବହୁତ ଲୋକପ୍ରିୟ ହୋଇପାରିଛି। ସୋସିଆଲ ମିଡିଆ ପ୍ଲାଟଫର୍ମ ଲୋକମାନଙ୍କୁ ପରସ୍ପର ସହ ଯୋଡ଼ି ହେବାର ସୁଯୋଗ ଦେଉଛି। ଯୁବକମାନେ ବିଶେଷ ଭାବରେ ସୋସିଆଲ ମିଡିଆର ଅନ୍ୟତମ ପ୍ରଭାବଶାଳୀ ଉପଭୋକ୍ତା। ସମାଜରେ ରହୁଥିବା ପ୍ରତ୍ୟେକ ମନୁଷ୍ୟ ସାମାଜିକ ଗଣମାଧ୍ୟମରେ ସୂଚନା ବାଣ୍ଟିପାରନ୍ତି। ସାମାଜିକ ଗଣମାଧ୍ୟମ ଇଣ୍ଟରନେଟ୍ ଆଧାରିତ ଏବଂ ଉପଭୋକ୍ତାମାନଙ୍କୁ ବିଷୟବସ୍ତୁ ବିଷୟରେ ଯୋଗାଯୋଗ ଶୀଘ୍ର ପ୍ରଦାନ କରିଥାଏ, ଯେପରିକି ବ୍ୟକ୍ତିଗତ ସୂଚନା, ଡକ୍ୟୁମେଣ୍ଟ, ଭିଡିଓ ଏବଂ ଫଟୋ। ସାମାଜିକ ଗଣମାଧ୍ୟମ COVID-19 ସମୟରେ ବନ୍ଧୁବାନ୍ଧବଙ୍କ ସହିତ ଯୋଗାଯୋଗର ଏକମାତ୍ର ମାଧ୍ୟମ ଥିଲା। ସମାଜରେ ଘଟୁଥିବା ଏମିତି ଅନେକ ଖବର ଆମେ ସାମାଜିକ ଗଣମାଧ୍ୟମ ଦ୍ୱାରା ହିଁ ପାଇଥାଉ। ଏହା ସମାଜ ପାଇଁ ଏକ ମୂଲ୍ୟବାନ ଏବଂ ପ୍ରଭାବଶାଳୀ ମାଧ୍ୟମ ଭାବରେ ପରିଣତ ହୋଇଛି, କାରଣ ଏହା ବ୍ୟାପକ ଦର୍ଶକଙ୍କୁ ଲକ୍ଷ୍ୟ ରଖେ। ସୋସିଆଲ ମିଡିଆ ହେତୁ ଭାବନା ପ୍ରକାଶ କରିବା ଆଉ ସୀମିତ ହୋଇ ରହିନାହିଁ। ସାମାଜିକ ଗଣମାଧ୍ୟମ ସମଗ୍ର ବିଶ୍ୱରେ ସଂଯୋଗ ହେବା ପାଇଁ ଲୋକମାନଙ୍କର ଉପକରଣ ସାଜିଛି। ଶିକ୍ଷକ ଏବଂ ପ୍ରଫେସରମାନେ ଦୂର ସ୍ଥାନରୁ ବିଭିନ୍ନ ବିଷୟ ଉପରେ ଶିକ୍ଷାଦାନ କରିପାରୁଛନ୍ତି ତଥା ଏହା ଏକ ଉତ୍କୃଷ୍ଟ ଶିକ୍ଷଣୀୟ ଉପକରଣ। ଏହା ବିଭିନ୍ନ ସମସ୍ୟା ବିଷୟରେ ଜନସଚେତନତା ବୃଦ୍ଧି କରିବାରେ ସମର୍ଥ ହୋଇଛି। କିନ୍ତୁ ଯେପରି ଗୋଟିଏ ମୁଦ୍ରାର ସର୍ବଦା ଦୁଇ ପାର୍ଶ୍ୱ ଥାଏ, ସୋସିଆଲ ମିଡିଆ ପାଇଁ ମଧ୍ୟ ଏହା ସମାନ। ଏହା ଯେତେ ଭଲ ପ୍ରଭାବ ସମସ୍ତଙ୍କ ଉପରେ ପଡୁଛି, ସେତିକି ଖରାପ ପ୍ରଭାବ ମଧ୍ୟ ଲୋକମାନଙ୍କ ପାଖରେ ପହଞ୍ଚୁଅଛି। ଯେବେ ଆମେ ସୋସିଆଲ ମିଡିଆର ସକାରାତ୍ମକ ଦିଗକୁ ଦେଖିବା, ସେତେବେଳେ ଆମେ ଅନେକ ସୁବିଧା ପାଇଥାଉ। ଶିକ୍ଷା ପାଇଁ ଏକ ଉତ୍ତମ ଉପକରଣ ହେବା ସବୁଠାରୁ ଗୁରୁତ୍ୱପୂର୍ଣ୍ଣ। ସମସ୍ତେ ଆବଶ୍ୟକ କରୁଥିବା ସମସ୍ତ ସୂଚନା କେବଳ ଏକ କ୍ଲିକ୍ ଦ୍ୱାରା ଦୂରରେ ଥାଇ ମଧ୍ୟ ସୋସିଆଲ ମିଡିଆ ବ୍ୟବହାର କରି ବିଭିନ୍ନ କଥା ଜାଣିପାରୁଛନ୍ତି। ସୋସିଆଲ ମିଡିଆ ହେତୁ ଲାଇଭ ପ୍ଲାଟଫର୍ମ ବର୍ତ୍ତମାନ ସମ୍ଭବ। ଆମେମାନେ ଭାରତରେ ବସିଥିବା ସମୟରେ ଆମେରିକାରେ ଘଟୁଥିବା ଏକ ବକ୍ତୃତ୍ୱରେ ଯୋଗ ଦେଇପାରିବା। ଏହି ସୋସିଆଲ ମିଡିଆକୁ ବ୍ୟବହାର କରି ଜଣେ ବ୍ୟକ୍ତି ଦୁନିଆର ସମସ୍ୟାଗୁଡ଼ିକ ବିଷୟରେ ଅଧିକ ସାମାଜିକ ଭାବରେ ସଚେତନ ହୁଏ। ସୋସିଆଲ ମିଡିଆ ଆମ ପ୍ରିୟଜନଙ୍କ ସହିତ ବନ୍ଧନକୁ ମଜବୁତ କରେ। ସୋସିଆଲ ମିଡିଆ ହେତୁ ଦୂରତା ଓ ପ୍ରତିବନ୍ଧକ ନୁହେଁ। ଉଦାହରଣ ସ୍ୱରୂପ, ଆମ ବିଦେଶରେ ଆପଣଙ୍କ ସାଙ୍ଗ ଏବଂ ସମ୍ପର୍କୀୟମାନଙ୍କ ସହିତ ସହଜରେ ଯୋଗାଯୋଗ କରିପାରିବେ। କେବଳ ମେସେଜରେ କଥାବାର୍ତ୍ତା ହୋଇପାରୁନୁ, ବରଂ ଭିଡିଓ କଲ୍ ମାଧ୍ୟମରେ ପରସ୍ପରକୁ ଦେଖି କଥାବାର୍ତ୍ତା ହୋଇପାରୁଛୁ। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଯୁବ ପ୍ରତିଭା କଳାକାରମାନଙ୍କୁ ସେମାନଙ୍କ ପ୍ରତିଭାକୁ ମାଗଣାରେ ପ୍ରଦର୍ଶନ କରିବା ପାଇଁ ଏହା ଏକ ଉତ୍ତମ ପ୍ଲାଟଫର୍ମ ମଧ୍ୟ ପ୍ରଦାନ କରେ। ଯେମିତି ବହୁତ ପ୍ରକାରର ମୋବାଇଲ ଆପ୍ସ ଏବେ ଇଣ୍ଟରନେଟ୍ରେ ମିଳୁଛି, ଯାହାଦ୍ୱାରା ତାକୁ ଆମେମାନେ ବ୍ୟବହାର କରି ନିଜର ଟ୍ୟାଲେଣ୍ଟକୁ ଦେଖାଇ ପାରିବା। ଅନ୍ୟ ଏକ ସୁବିଧା ନିଶ୍ଚିତ ଭାବରେ କମ୍ପାନୀମାନଙ୍କୁ ଲାଭ ଦିଏ, ଯେଉଁମାନେ ସେମାନଙ୍କର ବ୍ରାଣ୍ଡକୁ ପ୍ରୋତ୍ସାହିତ କରିବାକୁ ଚାହାନ୍ତି। ସୋସିଆଲ ମିଡିଆ ବିଜ୍ଞାପନ ପାଇଁ ମଧ୍ୟ ହବ୍ ପାଲଟିଛି ଏବଂ ଗ୍ରାହକଙ୍କ ସହିତ ସଂଯୋଗ ପାଇଁ ଆମକୁ ବହୁତ ଭଲ ସୁଯୋଗ ପ୍ରଦାନ କରେ। ଏହି ପ୍ଲାଟଫର୍ମଗୁଡ଼ିକ ଲୋକଙ୍କୁ ତଥ୍ୟ ଏବଂ ସୂଚନା ଦେଇଥାଏ, ଯାହା ଶିକ୍ଷା, ସ୍ୱାସ୍ଥ୍ୟ ଏବଂ ଅନ୍ୟାନ୍ୟ ମହତ୍ତ୍ୱପୂର୍ଣ୍ଣ ବିଷୟରେ ଜାଣିବାରେ ସାହାଯ୍ୟ କରେ। ଏହା ଛୋଟ ବ୍ୟବସାୟୀଙ୍କୁ ସମ୍ପ୍ରସାରଣ କରିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରେ। ଏହି ସୋସିଆଲ ମିଡିଆ ବ୍ୟବହାର କରିବାରୁ କେତେକ ଲୋକମାନଙ୍କର ମନୋବୃତ୍ତିରେ ପ୍ରଭାବ ପଡ଼ିପାରେ, ଯେଉଁଥିରେ ସାମାଜିକ ଚିନ୍ତାଧାରା, ଆତ୍ମବିଶ୍ୱାସ ଏବଂ ଦୁଃଖ ଅନୁଭବ କରିବାର ଅନୁଭବ ହୁଏ। ବ୍ୟବସାୟୀମାନେ ସୋସିଆଲ ମିଡିଆକୁ ବ୍ରାଣ୍ଡ ପ୍ରଚାର କରିବା ପାଇଁ ବ୍ୟବହାର କରୁଛନ୍ତି। ଏହା ଗ୍ରାହକଙ୍କ ସହିତ ଯୋଗାଯୋଗ ଏବଂ ବିକ୍ରୟ ବୃଦ୍ଧି ପାଇଁ ଉପକାରୀ। ସୋସିଆଲ ମିଡିଆର ଏହିପରି ଅନେକ ସକାରାତ୍ମକ ପ୍ରଭାବ ସହ ଅନେକ ନକାରାତ୍ମକ ପ୍ରଭାବ ମଧ୍ୟ ଆମ ଦୈନନ୍ଦିନ ଜୀବନରେ ଦେଖାଯାଏ। ସୋସିଆଲ ମିଡିଆର ଅତି ବ୍ୟବହାର କେତେକ ସାମାଜିକ ସମସ୍ୟାକୁ ଜନ୍ମ ଦେଇପାରେ, ଯେପରିକି ଅନ୍ୟାୟ, ଘୃଣା ଏବଂ ସାମାଜିକ ଚାପ। ସାମାଜିକ ମାଧ୍ୟମରେ ଅଧିକ ସମୟ ବିତାଇବାରୁ ଲୋକମାନେ ଅନେକ ମାନସିକ ସମସ୍ୟାର ଶିକାର ହୋଇପାରନ୍ତି। ସାମାଜିକ ଗଣମାଧ୍ୟମରେ ଲୋକମାନେ ଅନ୍ୟଙ୍କ ସହିତ ଅନ୍ଲାଇନ୍ ସମ୍ପର୍କ ଗଢ଼ିଥିବାରୁ ବାସ୍ତବ ଜୀବନରେ ସମ୍ପର୍କ ଦୂର ହୋଇଥାଏ। ଏହାର ଫଳରେ ସାମାଜିକ ଆବଶ୍ୟକତାର ଅଭାବ ଅନୁଭବ କରିଥାନ୍ତି। ଏହି ମାଧ୍ୟମରେ ଅଣବିଶ୍ୱସ୍ତ ସୂଚନା ଏବଂ ଖବରର ଆଦାନ ପ୍ରଦାନ ହୋଇଥାଏ, ଯାହାଫଳରେ ଲୋକମାନେ ଭୁଲ ସୂଚନା ନେଇ ନିଷ୍ପତ୍ତି ନେବାରେ ତ୍ରୁଟି କରନ୍ତି। ସାମାଜିକ ଗଣମାଧ୍ୟମରେ ଅଧିକ ସମୟ ବିତାଇବାରୁ ଦୃଷ୍ଟି ଓ ଶାରୀରିକ ସ୍ୱାସ୍ଥ୍ୟରେ ଖରାପ ପ୍ରଭାବ ପଡ଼ିପାରେ। ଏହା ଶାରୀରିକ କାର୍ଯ୍ୟଦକ୍ଷତା କମାଇଥାଏ। ଏହିପରି ଅନନ୍ୟ ସୁବିଧା ଥିବା ସତ୍ତ୍ୱେ

0: ସୋସିଆଲ ମିଡିଆ ବେଳେବେଳେ ସମାଜର ସବୁଠାରୁ କ୍ଷତିକାରକ ଉପାଦାନ ଭାବରେ ପରିଗଣିତ ହୁଏ। ଯଦି ସୋସିଆଲ ମିଡିଆର ବ୍ୟବହାର ଉପରେ ନଜର ରଖାଯାଏ ନାହିଁ ତେବେ ଏହା ଗୁରୁତର ପରିଣାମ ଆଣିପାରେ, କାରଣ ଏହା ଆମର ଗୋପନୀୟତାକୁ ଆକ୍ରମଣ କରେ। ସୋସିଆଲ ମିଡିଆରେ ଅତ୍ୟଧିକ ସମୟ ବିତାଇବା ବ୍ୟବହାରକାରୀଙ୍କୁ ହ୍ୟାକରମାନେ ଟାର୍ଗେଟ୍ କରିଥାନ୍ତି। ଏହା ମଧ୍ୟ ସାଇବର ବୁଲିଙ୍ଗକୁ ନେଇଥାଏ, ଯାହାକି ବ୍ୟକ୍ତିଙ୍କୁ ଯଥେଷ୍ଟ ପ୍ରଭାବିତ କରିଥାଏ। ଏହି ନିଶା ଛାତ୍ରଙ୍କ ଏକାଡେମିକ ପ୍ରଦର୍ଶନ ସହିତ ବାଧା ସୃଷ୍ଟି କରିଥାଏ, କାରଣ ସେମାନେ ଅଧ୍ୟୟନ କରିବା ପରିବର୍ତ୍ତେ ସୋସିଆଲ ମିଡିଆରେ ସମୟ ନଷ୍ଟ କରନ୍ତି। ଏହାଦ୍ୱାରା ଆମର ନିଜସ୍ୱ ଡାଟା ଚୋରି ମଧ୍ୟ ହୋଇପାରେ। ଆମେ ଭାବୁଛୁ ସୋସିଆଲ ମିଡିଆରେ ଯେତେ ଫଲୋଅର୍ସ ବଢୁଛି ଆମେ ସେତେ ଖୁସି ହେଉଛୁ, କିନ୍ତୁ ତାହା ନୁହେଁ। ବରଂ ଆମ ନିଜସ୍ୱ ଡାଟା ଅଲଗା ଲୋକଙ୍କ ଆଗରେ ପ୍ରଦର୍ଶିତ କରୁଛୁ। ସୋସିଆଲ ମିଡିଆର ସାମ୍ପ୍ରଦାୟିକ ମତଭେଦ ସୃଷ୍ଟି ହୋଇଥାଏ। ଏହାର ବ୍ୟବହାର ସହିତ ମିଥ୍ୟା ଖବର ପ୍ରସାରିତ ହୁଏ, ଯାହା ଶାନ୍ତିପ୍ରେମୀ ନାଗରିକଙ୍କ ମନକୁ ବିଷ ଦେଇଥାଏ। ଭୁଲ ଭାବରେ ପ୍ରୟୋଗ କରିବା ଦ୍ୱାରା ଏହା ଏକ ନିରବ ଶତ୍ରୁ ଭଳି କାର୍ଯ୍ୟ କରେ। ଆଜିର ଯୁବପିଢ଼ି ପାଇଁ ସାମାଜିକ ଗଣମାଧ୍ୟମ ଏକ ବଡ଼ ନିଶା। ସାମାଜିକ ଗଣମାଧ୍ୟମରେ ପ୍ରଶଂସା ପାଇବା ପାଇଁ ଯୁବପିଢ଼ି ବିପଦପୂର୍ଣ୍ଣ ଏବଂ ଅନୈତିକ କାର୍ଯ୍ୟ କରିବାକୁ ପଛାଉ ନାହାନ୍ତି। ଛାତ୍ରଛାତ୍ରୀମାନେ ପାଠପଢ଼ାରୁ ନିଜର ଧ୍ୟାନ ହରାଉଛନ୍ତି ଏବଂ ସାମାଜିକ ଗଣମାଧ୍ୟମ ଓ ଅନ୍ଲାଇନ୍ ଖେଳରେ ଅନେକ ସମୟ ନଷ୍ଟ କରୁଛନ୍ତି। ସାମାଜିକ ଗଣମାଧ୍ୟମର ଅତ୍ୟଧିକ ବ୍ୟବହାର ଏବଂ ଅନ୍ଲାଇନ୍ କାର୍ଯ୍ୟକଳାପର ନିଶା ବ୍ୟକ୍ତିର ମାନସିକ ଓ ବ୍ୟକ୍ତିଗତ ସୁସ୍ଥତା ଉପରେ ଅନେକ ପ୍ରତିକୂଳ ପ୍ରଭାବ ପକାଇଥାଏ। ଆଜି ସମସ୍ତଙ୍କର ନିଜସ୍ୱ ବ୍ୟକ୍ତିଗତ ସୂଚନା ସାମାଜିକ ଗଣମାଧ୍ୟମରେ ଉପଲବ୍ଧ। ସାମାଜିକ ଗଣମାଧ୍ୟମର ନିୟମିତ ବ୍ୟବହାର ସହ ବ୍ୟକ୍ତିଗତ ସୂଚନାର ହ୍ୟାକିଂ ଏବଂ ଅପବ୍ୟବହାର ହେବାର ସମ୍ଭାବନା ବୃଦ୍ଧି ପାଇଛି। ତେଣୁ ତଥ୍ୟର ସୁରକ୍ଷା ଓ ଗୋପନୀୟତା ଆଜି ଏକ ବଡ଼ ସମସ୍ୟା। ସାମାଜିକ ଗଣମାଧ୍ୟମରେ ଅନେକ ଭୁଲ ତଥ୍ୟ ଉପଲବ୍ଧ ଏବଂ କେତେକ ଅନୁଷ୍ଠାନ ଏବଂ ବ୍ୟକ୍ତିବିଶେଷ ଏହି ଭୁଲ ତଥ୍ୟର ଦ୍ରୁତ ପ୍ରଚାର ପାଇଁ ସାମାଜିକ ଗଣମାଧ୍ୟମର ଉପଯୋଗ କରୁଛନ୍ତି। ଭୁଲ ତଥ୍ୟର ପ୍ରଚାର ଅନେକ ସମୟରେ ସମାଜରେ ମତଭେଦ ସୃଷ୍ଟି କରେ ଏବଂ ସାମ୍ପ୍ରଦାୟିକ ବିଦ୍ୱେଷ ସୃଷ୍ଟି କରିବାକୁ ବ୍ୟବହୃତ ହେଉଛି। ଆଜି ବ୍ୟକ୍ତିଗତ ଘୃଣା ଏବଂ ଗାଳିଗୁଲଜ ସାମାଜିକ ଗଣମାଧ୍ୟମରେ ବ୍ୟବହାରକାରୀମାନଙ୍କ ପାଇଁ ଏକ ବଡ଼ ସମସ୍ୟା। ସୋସିଆଲ ମିଡିଆରେ ଅନେକ ସମୟ ବିତାଇବା ଦ୍ୱାରା ଅନେକ ଲୋକ ଆତ୍ମବିଶ୍ୱାସ ହରାଇ ବସନ୍ତି। ଏହା ଡିପ୍ରେସନ, ଆଙ୍ଗଜାଇଟି ଏବଂ ଅନ୍ୟାନ୍ୟ ମାନସିକ ସମସ୍ୟାର ରୂପ ନେଇଯାଇପାରେ। ଅଧିକ ସମୟ ସୋସିଆଲ ମିଡିଆରେ ବିତାଇବା ଦ୍ୱାରା ଲୋକମାନେ ତାଙ୍କ କାମ କରିବାରେ ଓ ଅନ୍ୟାନ୍ୟ କାର୍ଯ୍ୟରେ ବିକାଶ କରିବାରେ ଅସମର୍ଥ ହୁଅନ୍ତି। ସୋସିଆଲ ମିଡିଆରେ ଅସତ୍ୟ ସୂଚନା ବିପରୀତ ପ୍ରଭାବ ତିଆରି କରିପାରେ, ଯାହା ସମାଜରେ ଭ୍ରମ ଏବଂ ଅସୁବିଧା ଆଣିପାରେ। ସାମାଜିକ ଗଣମାଧ୍ୟମର ବ୍ୟବହାର ଏବଂ ଲୋକପ୍ରିୟତା ଯେପରି ବଢ଼ି ଚାଲିଛି, ଭବିଷ୍ୟତରେ ସାମାଜିକ ଗଣମାଧ୍ୟମ ଆମ ଜୀବନଶୈଳୀର ଏକ ଗୁରୁତ୍ୱପୂର୍ଣ୍ଣ ଅଂଶ ହୋଇ ରହିବ। ମନୁଷ୍ୟ ନିଜର ବ୍ୟକ୍ତିଗତ ଜୀବନଶୈଳୀ ସହ ଖାପ ଖାଉଥିବା ସମସ୍ତ ସେବା ସାମାଜିକ ଗଣମାଧ୍ୟମରେ ପାଇପାରିବ। ସାମାଜିକ ଗଣମାଧ୍ୟମର ନକାରାତ୍ମକ ପ୍ରତିକ୍ରିୟାକୁ ହ୍ରାସ କରିବାକୁ ଉପଯୁକ୍ତ ଆଇନ ପ୍ରଣୟନ ହେବା ଆବଶ୍ୟକ। ବ୍ୟକ୍ତିଗତ ସ୍ୱାଧୀନତାକୁ ପ୍ରୋତ୍ସାହିତ କରିବା ସହ ଅପପ୍ରଚାର, ବ୍ୟକ୍ତିଗତ ଘୃଣା ଏବଂ ଅପଶବ୍ଦ ବନ୍ଦ ହେବା ଆବଶ୍ୟକ। ପରିଶେଷରେ ସାମାଜିକ ଗଣମାଧ୍ୟମର ବିକାଶ ଏବଂ ବ୍ୟବହାର ଆମର ଉନ୍ନତ ଭବିଷ୍ୟତ ପାଇଁ ଏକ ପ୍ରତିଶ୍ରୁତି ନେଇ ଆସିଛି। ଏହାଦ୍ୱାରା ଆମର ଜୀବନ, କାର୍ଯ୍ୟ, ମନୋରଞ୍ଜନ ଏବଂ ପାରସ୍ପରିକ କଥାବାର୍ତ୍ତା ଭୌଗୋଳିକ ଦୂରତ୍ୱ ଉପରେ ନିର୍ଭରଶୀଳ ନ ହୋଇ ଅତ୍ୟନ୍ତ ସରଳ ଉପାୟରେ ନିଜ ଘରୁ ସମ୍ଭବ ହେଉଛି। ଯେହେତୁ ସାମାଜିକ ଗଣମାଧ୍ୟମ ଆମ ଜୀବନର ଏକ ଅବିଚ୍ଛେଦ୍ୟ ଅଙ୍ଗ ହୋଇପାରିଛି, ସମସ୍ତ ଦେଶର ସରକାର ଏବଂ ନିୟନ୍ତ୍ରକ ବ୍ୟକ୍ତିଗତ ତଥ୍ୟର ସୁରକ୍ଷା, ଗୋପନୀୟତା ଏବଂ ସାମାଜିକ ଗଣମାଧ୍ୟମ ଦୁନିଆରେ ସମସ୍ତଙ୍କୁ ସମାନ ଅଧିକାର ଏବଂ ସୁବିଧା ପ୍ରଦାନ ପାଇଁ ନିୟମ ପ୍ରଣୟନ କରିବା ଆବଶ୍ୟକ।
1: ଶୁଣୁଥିଲେ ଆଲୋଚନା, ଆମ ଦୈନନ୍ଦିନ ଜୀବନରେ ସୋସିଆଲ ମିଡିଆର ପ୍ରଭାବ। ଆଲୋଚନା କରୁଥିଲେ ସୁମନ ପ୍ରିୟା ପଣ୍ଡା।
2: ଶ୍ରୋତାବନ୍ଧୁ, ଏବେ ଆପଣମାନଙ୍କ ପାଇଁ ରହିଛି ବିଜ୍ଞାନ ବିଚିତ୍ର। ବନ୍ଧୁ, ଆପଣ ଜାଣନ୍ତି ଗାଈର ଗୋବରରୁ ବିମାନର ଇନ୍ଧନ ପ୍ରସ୍ତୁତ ହେବ। କାଲିଫର୍ଣ୍ଣିଆର ଏକ ଷ୍ଟାର୍ଟଅପ୍ ଏହି ପଦ୍ଧତି ଖୋଜି ସାରା ପୃଥିବୀକୁ ଚମକାଇ ଦେଇଛି। କମ୍ ଖର୍ଚ୍ଚରେ ପ୍ରସ୍ତୁତ ହେଉଥିବା ଏହି ଇନ୍ଧନ ଆଗାମୀ ଦିନରେ ବିମାନ କମ୍ପାନୀଗୁଡ଼ିକ ପାଇଁ ଏକ ନୂଆ ରାସ୍ତା ଖୋଲି ଦେଇପାରେ। ଏହି ଷ୍ଟାର୍ଟଅପ୍ ଅନୁସାରେ ବିଶ୍ୱରେ ପ୍ରଥମ କରି କୃଷି ବାୟୋଗ୍ୟାସ୍କୁ ସ୍ଥାୟୀ ବିମାନ ଇନ୍ଧନରେ ପରିଣତ କରିହେବ ଓ ଏହାର ପରୀକ୍ଷଣ ପ୍ରକ୍ରିୟା ଶେଷ ହୋଇଛି। କାଲିଫର୍ଣ୍ଣିଆର ଏକ ଗୋଶାଳାରେ 6 ମାସ ଏହି

0: ପ୍ରକଳ୍ପ ଚାଲିଥିଲା, ଯେଉଁଠି ଗୋବରରୁ ନିର୍ଗତ ମିଥେନ୍ ଗ୍ୟାସ୍କୁ ଜେଟ୍ ଇନ୍ଧନରେ ପରିଣତ କରାଯାଇଥିଲା। ଏହା ବାଣିଜ୍ୟିକ ବିମାନ ଚଳାଚଳ ପାଇଁ ଉପଯୁକ୍ତ ବୋଲି ସମ୍ପୃକ୍ତ ଷ୍ଟାର୍ଟଅପ୍ ପକ୍ଷରୁ କୁହାଯାଇଛି। କାଲିଫର୍ଣ୍ଣିଆର ମାଡେରା ନିକଟରେ ଥିବା ଏହି ଗୋଶାଳାରେ ଏହି ପରୀକ୍ଷା ହୋଇଥିଲା। ସେଠାରେ 5000ରୁ ଅଧିକ ଗାଈ ଅଛନ୍ତି। ଏଠାରେ ଗୋବରରୁ ବାୟୋଗ୍ୟାସ୍ ଉତ୍ପାଦନ କରାଯାଏ, ତେବେ ଗ୍ୟାସ୍ର ବଡ଼ ଅଂଶ ପ୍ରାୟତଃ ବ୍ୟବହାର ହୁଏ ନାହିଁ କିମ୍ବା ବାୟୁମଣ୍ଡଳକୁ ଛାଡ଼ି ଦିଆଯାଏ। କମ୍ପାନୀ ଅନୁଯାୟୀ ପାଇଲଟ୍ ପ୍ରକଳ୍ପରେ ପ୍ରାୟ 65% ମିଥେନ୍ ଓ 35% କାର୍ବନ୍ ଡାଇଅକ୍ସାଇଡ୍ରୁ ପ୍ରସ୍ତୁତ ଅପରିଶୋଧିତ ବାୟୋଗ୍ୟାସ୍ ବ୍ୟବହାର କରି ଅନେକ ଦିନ ନିରନ୍ତର ପରୀକ୍ଷା କରାଯାଇଥିଲା। ଏହି ପ୍ରକ୍ରିୟାରେ ଜେଟ୍ ଇନ୍ଧନ ଉତ୍ପାଦିତ ହୋଇଥିଲା, ଯାହାକୁ ପାରମ୍ପରିକ ଜେଟ୍ ଏ ଇନ୍ଧନରେ ମିଶାଇ ସିନ୍ଥେସିସ୍ ଗ୍ୟାସ୍ରେ ରୂପାନ୍ତର କରାଯାଇଥିଲା। ପରେ ତାହା ବିମାନ ଚଳାଚଳ ପାଇଁ ବ୍ୟବହାର ଯୋଗ୍ୟ ତରଳ ହାଇଡ୍ରୋକାର୍ବନରେ ପରିବର୍ତ୍ତିତ ହୋଇଥିଲା। ବନ୍ଧୁ, ଯେପରି ଆପଣ ଜାଣନ୍ତି ଯେ ସାରା ପୃଥିବୀରେ ଏବେ ସ୍ଥାୟୀ ବିମାନ ଇନ୍ଧନର ଅଭାବ ରହିଛି। ବର୍ତ୍ତମାନର ଉତ୍ପାଦନ ଚାହିଦାର 100 ଭାଗରୁ ଭାଗେ ମଧ୍ୟ ନୁହେଁ। ସେହିପରି ଅଧିକାଂଶ ବିମାନ ଇନ୍ଧନ ଏହାର କଞ୍ଚା ମାଲ ଭାବେ ରନ୍ଧନ ଗ୍ୟାସ୍କୁ ହିଁ ଉପଯୋଗ କରନ୍ତି। ଗବେଷକମାନଙ୍କ ଅନୁଯାୟୀ ଯୋଗାଣରେ ସ୍ୱଳ୍ପତା ଓ ଆମଦାନୀ ଉପରେ ନିର୍ଭରଶୀଳତା ଯୋଗୁଁ ଏହା ସ୍ଥାୟୀ ମଧ୍ୟ ନୁହେଁ। ତେଣୁ ଗୋବରରୁ ଉତ୍ପନ୍ନ ଗ୍ୟାସ୍ ଏକ ନିର୍ଭରଯୋଗ୍ୟ ବିକଳ୍ପ ହୋଇପାରେ।
1: ଚୀନର ସିଚୁଆନ ପ୍ରାନ୍ତରେ ଏକ ଛୋଟ ଓ ଶାନ୍ତ ଗାଁ ୟାଙ୍ଗ୍ସି ଅବସ୍ଥିତ। ପ୍ରଥମେ ଦେଖିଲେ ଏହା ଅନ୍ୟ ସାଧାରଣ ଗ୍ରାମମାନଙ୍କ ପରି ଦେଖାଯାଏ, ମାତ୍ର ଏହି ଗାଁରେ ଏମିତି କିଛି କଥା ରହିଛି ଯାହା ବହୁ ବର୍ଷ ଧରି ଲୋକମାନଙ୍କୁ ଆଶ୍ଚର୍ଯ୍ୟଚକିତ କରିଆସୁଛି। ବିଶ୍ୱର ଅନେକ ଗବେଷକ, ବିଜ୍ଞାନୀ ଓ ରହସ୍ୟ ପ୍ରେମୀମାନଙ୍କର ଆକର୍ଷଣ କେନ୍ଦ୍ରବିନ୍ଦୁ ପାଲଟିଛି ଏହି ଗାଁ, କାରଣ ଏଠାରେ ଜନ୍ମ ନେଉଥିବା ଅନେକ ଶିଶୁଙ୍କର ଶାରୀରିକ ବୃଦ୍ଧି ସାଧାରଣ ଭାବେ ହୁଏ ନାହିଁ। ଏହି ଅଜଣା କାରଣ ପାଇଁ ୟାଙ୍ଗ୍ସିକୁ ବାମନଙ୍କ ଗାଁ ବୋଲି କୁହାଯାଏ। ଗାଁର ପ୍ରାୟ ଲୋକ ବାମନ। ସେମାନଙ୍କ ଉଚ୍ଚତା ସାଧାରଣତଃ 2 ଫୁଟରୁ 3 ଫୁଟ 10 ଇଞ୍ଚ ପର୍ଯ୍ୟନ୍ତ ବଢ଼ିଥାଏ। ଗ୍ରାମର ବରିଷ୍ଠ ଲୋକଙ୍କ କଥା ଅନୁଯାୟୀ 1951 ଏକ ଅଜଣା ରୋଗ ଏହି ଗାଁକୁ ପ୍ରଭାବିତ କରିଥିଲା। ବିଶେଷ କରି 5ରୁ 7 ବର୍ଷ ବୟସର ଶିଶୁମାନେ ଏହି ରୋଗରେ ଆକ୍ରାନ୍ତ ହେଉଥିଲେ। ରୋଗ ହେବା ପରେ ସେମାନଙ୍କର ଶରୀରର ବୃଦ୍ଧି ହଠାତ୍ ବନ୍ଦ ହୋଇଯାଉଥିଲା, ଯାହା ଗ୍ରାମବାସୀଙ୍କୁ ଆଶ୍ଚର୍ଯ୍ୟ ଓ ଭୟଭୀତ କରିଦେଇଥିଲା। ଏହି ରହସ୍ୟର ସତ୍ୟତା ଖୋଜିବା ପାଇଁ ବିଭିନ୍ନ ସମୟରେ ବୈଜ୍ଞାନିକମାନେ ଗାଁର ମାଟି, ପାଣି ଏବଂ ଲୋକମାନଙ୍କ ଶରୀରର ରକ୍ତ ନମୁନା ପରୀକ୍ଷା କରିଥିଲେ। କେତେକ ଗବେଷକଙ୍କ ମତ ଥିଲା ଯେ ମାଟିରେ ଅତ୍ୟଧିକ ପରିମାଣର ପାରଦ ରହିଥିବା ଏହାର କାରଣ ହୋଇପାରେ। ଆଉ କେତେକ କହନ୍ତି ଯେ ବିଷାକ୍ତ ଗ୍ୟାସ୍ କିମ୍ବା ପରିବେଶ ପ୍ରଦୂଷଣ ପ୍ରଭାବରୁ ଏହି ସମସ୍ୟା ସୃଷ୍ଟି ହୋଇଥାଇପାରେ। ତଥାପି ଦୀର୍ଘ ବର୍ଷର ଗବେଷଣା ପରେ ମଧ୍ୟ ଏହାର ପ୍ରକୃତ କାରଣ ଆଜି ଜଣାପଡ଼ି ନାହିଁ।
0: ବନ୍ଧୁ, ବିଶ୍ୱବ୍ୟାପୀ ଅତି ସାଧାରଣ ଟିସ୍ୟୁ ପ୍ରତିରୋପଣ ପ୍ରକ୍ରିୟାର ଦ୍ୱିତୀୟ ସ୍ଥାନରେ ରହିଛି ଅସ୍ଥି ପ୍ରତିରୋପଣ। ଏଠାରେ ଅସ୍ଥି ପ୍ରତିରୋପଣ ଅର୍ଥ ଅସ୍ଥିରୁ ନଷ୍ଟ ବା କ୍ଷୟ ହୋଇଯାଇଥିବା ଅଂଶ। ଏହି ଧରଣର ଅସ୍ଥି ପ୍ରତିରୋପଣ ନିମନ୍ତେ ବର୍ଷକୁ 20 ଲକ୍ଷ ଅସ୍ତ୍ରୋପଚାର କରାଯାଉଛି। ସମ୍ପୃତିଦାତା ବା ଡୋନରଙ୍କଠାରୁ ଅସ୍ଥି ଆଣି ରୋଗୀଙ୍କ ଶରୀରରେ ପ୍ରତିରୋପଣ କରାଯାଉଛି। ପର୍ଯ୍ୟାପ୍ତ ମ୍ୟାଚିଂ ଡୋନର ଅଭାବ ଏବଂ ଅତିରିକ୍ତ ବା ଦାତାଙ୍କ ଶରୀରରେ ଅସ୍ତ୍ରୋପଚାର ସହିତ ଏ କ୍ଷେତ୍ରରେ କେତେକ ଜଟିଳତା ବି ରହିଛି। ପୁଣି ଏ କ୍ଷେତ୍ରରେ ସୁସ୍ଥ ହେବା ବି ସମୟ ସାପେକ୍ଷ, ତେଣୁ ଏହାର ବିକଳ୍ପ ଓ ଫଳପ୍ରଦ ଉପାୟ କରିଛନ୍ତି ଫିନଲ୍ୟାଣ୍ଡର ବୈଜ୍ଞାନିକମାନେ। ଫିନଲ୍ୟାଣ୍ଡ ସ୍ଥିତ ଟାମ୍ପାରେ ବିଶ୍ୱବିଦ୍ୟାଳୟ ସ୍ଥିତ ଗବେଷକମାନେ ଗୋଟିଏ ନୂଆ ଧରଣର 3D ମୁଦ୍ରିତ ସେରାମିକ୍ ପ୍ରତିରୋପଣ ପଦାର୍ଥ ବା ଅସ୍ଥି ଉପାଦାନ ବିକଶିତ କରିଛନ୍ତି। ଏହା ବାସ୍ତବ ମନୁଷ୍ୟ ଅସ୍ଥି ପରି ଦିଶୁଛି, କାରଣ ପ୍ରାକୃତିକ ଅସ୍ଥିରେ ହାଇଡ୍ରୋକ୍ସି ଆପେଟାଇଟ୍ ନାମରେ ଏକ ପ୍ରକାର ଖଣିଜ ଲବଣ ଥାଏ। ଗବେଷକମାନେ ପ୍ରସ୍ତୁତ କରିଥିବା ସେରାମିକ୍ ଅସ୍ଥି ଉପାଦାନରେ ମଧ୍ୟ ହାଇଡ୍ରୋକ୍ସି ଆପେଟାଇଟ୍ ରଖାଯାଇଛି। ଏଥିପାଇଁ ବୈଜ୍ଞାନିକମାନଙ୍କୁ 4 ବର୍ଷ ଧରି ବଡ଼ ନିଷ୍ଠାର ସହ ଗବେଷଣା କରିବାକୁ ପଡ଼ିଥିଲା। ଏହି ସେରାମିକ୍ ଅସ୍ଥି ଉପାଦାନ 3D ପ୍ରିଣ୍ଟିଂ ପଦ୍ଧତିରେ ନିର୍ମିତ। ଏହାର ଅଭ୍ୟନ୍ତର ମଧ୍ୟ ବାସ୍ତବ ଅସ୍ଥି ପରି ଛିଦ୍ରାଳ କରାଯାଇଛି, ଫଳରେ ସେ ଛିଦ୍ର ମଧ୍ୟରେ ଜୀବକୋଷ ବଢ଼ିପାରୁଛି। ଛିଦ୍ର ଦେଇ ଆବଶ୍ୟକ ପୋଷକ ତତ୍ତ୍ୱ ମଧ୍ୟ ପ୍ରବାହିତ ହୋଇପାରୁଛି। ଏହାକୁ ଆଧାର କରି ଶରୀର ଟିସ୍ୟୁ ମଧ୍ୟ ସୃଷ୍ଟି କରିପାରୁଛି।
1: ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ଉପଯୋଗ କରି କେମ୍ବ୍ରିଜ୍ ଓ ସାଉଥହାମ୍ପଟନ୍ ବିଶ୍ୱବିଦ୍ୟାଳୟର ଗବେଷକମାନେ ଏକ ୟୁନିଭର୍ସାଲ ଭ୍ୟାକ୍ସିନ୍ ବା ସମସ୍ତେ ନେଇପାରିବା ଭଳି ଟିକା ପ୍ରସ୍ତୁତ କରିଛନ୍ତି। ମନୁଷ୍ୟ ଶରୀରରେ ମଧ୍ୟ ଏହାର ପ୍ରଥମ ପରୀକ୍ଷଣ ସଫଳ ହୋଇଛି। ଏହି ଟିକା କରୋନା ଭାଇରସର ଏକାଧିକ ପରିବର୍ତ୍ତିତ ସଂକ୍ରମଣରୁ ମନୁଷ୍ୟକୁ ସୁରକ୍ଷା ଦେବା ପାଇଁ ପ୍ରସ୍ତୁତ

0: କରାଯାଇଛି। ଗୁଣସୂତ୍ର ପରିବର୍ତ୍ତନ କରି ଭୂତାଣୁ ଯେତେ ମାରାତ୍ମକ ହେଲେ ବି ୟୁନିଭର୍ସାଲ ଭ୍ୟାକ୍ସିନ୍ ତାର ମୁକାବିଲା କରିପାରିବ। ଏହି ଟିକା ଲୋକଙ୍କୁ ଭବିଷ୍ୟତରେ ହେବାକୁ ଥିବା ମହାମାରୀରୁ ସୁରକ୍ଷା ଦେବ। କେମ୍ବ୍ରିଜ୍ ବିଶ୍ୱବିଦ୍ୟାଳୟର ଗବେଷକ ଓ ବାୟୋଟେକ୍ନୋଲୋଜି କମ୍ପାନୀ ଅନୁସାରେ ପରୀକ୍ଷାମୂଳକ ଅବସ୍ଥାରେ ଥିବା ଏହି ଟିକା ସମ୍ପ୍ରତି ପ୍ରଥମ ମାନବୀୟ ପରୀକ୍ଷଣରେ ସଫଳ ହୋଇଛି। 39 ଜଣ ସ୍ୱାସ୍ଥ୍ୟବାନ ସ୍ୱେଚ୍ଛାସେବୀଙ୍କ ଶରୀରରେ ପ୍ରୟୋଗ କରାଯାଇଥିବା ଏହି ଟିକା ସମ୍ପୂର୍ଣ୍ଣ ନିରାପଦ ବୋଲି ପ୍ରମାଣିତ ହୋଇଛି। ଏହି ପରୀକ୍ଷଣରେ ସେଭଳି କୌଣସି ବଡ଼ ପାର୍ଶ୍ୱ ପ୍ରତିକ୍ରିୟା ଦେଖାଯାଇ ନାହିଁ। ଗବେଷକମାନଙ୍କ ମତରେ ସର୍ଭେକୁ କରୋନା ଭାଇରସ ପରିବାର ଦାଉରୁ ସୁରକ୍ଷା ଲାଗି ଏହି ଟିକା ପ୍ରସ୍ତୁତ କରାଯାଇଛି। ଏହି କରୋନା ଭାଇରସ ପରିବାରରେ ଅଛନ୍ତି COVID-19 ସଂକ୍ରମଣର କାରଣ SARS-CoV-2। ତା ଛଡ଼ା ଏହା ଭବିଷ୍ୟତରେ ବାଦୁଡ଼ି ଦେହରୁ ମନୁଷ୍ୟ ଦେହକୁ ଆସି କୋଭିଡ୍ ସୃଷ୍ଟିକାରୀ SARS ଭଳି ଭାଇରସର ପ୍ରତିହତ କରିପାରିବ। ଏ କ୍ଷେତ୍ରରେ ଗୁରୁତ୍ୱପୂର୍ଣ୍ଣ ହେଉଛି ଟିକା ପ୍ରସ୍ତୁତିରେ AIର ବ୍ୟବହାର। ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ଓ କମ୍ପ୍ୟୁଟର ମଡେଲିଂ ଉପଯୋଗ କରି ଗବେଷକମାନେ ଏହି ସୁପର ଆଣ୍ଟିଜେନ୍ ତିଆରି କରିଛନ୍ତି। ଏହା ଏକ ସମୟରେ ଅନେକ ପ୍ରକାରର ଭାଇରସ ବିପକ୍ଷରେ ଶରୀରରେ ପ୍ରତିରୋଧ ଶକ୍ତି ଜାଗ୍ରତ କରାଇବ। ପ୍ରଥମଥର ପାଇଁ ଏହି ଟିକା ପାଇଁ ଆକ୍ଟିଭ କମ୍ପୋନେଣ୍ଟ ସବୁ କମ୍ପ୍ୟୁଟର ସିମ୍ୟୁଲେସନ ମାଧ୍ୟମରେ ଡିଜାଇନ୍ କରାଯାଇଛି। ଏହା ହେଉଛି ପ୍ରଥମ କରି ମନୁଷ୍ୟ ଶରୀରରେ ପ୍ରୟୋଗ କରାଯାଇଥିବା କମ୍ପ୍ୟୁଟର ଆଧାରରେ ନିର୍ମିତ ଟିକା।
1: ଆପଣମାନେ ଜାଣନ୍ତି ବନ୍ଧୁ, ଜନାଥନ ନାମକ କଇଁଚ ହେଉଛି ବର୍ତ୍ତମାନ ସମୟରେ ସ୍ଥଳଭାଗରେ ରହୁଥିବା ସବୁଠାରୁ ବୟସ୍କ ଜୀବ। ଏତିକି ନୁହେଁ, ସେ ପୁଣିଥରେ ନିଜ ନାମରେ ଥିବା ପୃଥିବୀର ସବୁଠାରୁ ବୟସ୍କ ସ୍ଥଳଚରର ଗିନିଜ୍ ବିଶ୍ୱ ରେକର୍ଡକୁ ଭାଙ୍ଗି ଦେଇଛି। ନିକଟରେ ଏହି କଇଁଚର ବୟସ 194 ବର୍ଷ ଟପିଛି। ଏଥିସହିତ ଜନାଥନ ଗିନିଜ୍ ବିଶ୍ୱ ରେକର୍ଡ ଆଇକନ୍ ଭାବେ ନାମିତ ହୋଇଛି। ଜନାଥନ କିଛି ବର୍ଷ ତଳେ ଅନ୍ଧ ହୋଇସାରିଥିବା ବେଳେ ସେ ସ୍ୱାଦ ବାରିବାରେ ମଧ୍ୟ ଅକ୍ଷମ, ତେବେ ତାର ଶ୍ରବଣ ଶକ୍ତି ଅକ୍ଷୁର୍ଣ୍ଣ ରହିଥିବାରୁ ପ୍ରାଣୀ ଚିକିତ୍ସକଙ୍କ ତତ୍ତ୍ୱାବଧାନରେ ସେ ସୁସ୍ଥ ଜୀବନ କାଟୁଛି। ଏକ ଆକଳନ ଅନୁଯାୟୀ ଜନାଥନ 1832 ମସିହାରେ ଜନ୍ମ ହୋଇଥିଲା। ଏହା ସେକେଲେସ୍ ଜାଇଣ୍ଟ ଟର୍ଟଲ୍ ଜାତିର ଏକ ଅଣ୍ଡିରା କଇଁଚ, ଯାହା ହାରାହାରି 150 ବର୍ଷ ବଞ୍ଚିଥାଏ। ପାଖାପାଖି 50 ବର୍ଷର ହୋଇଥିବା ବେଳେ ତାକୁ ଆଣି ସେଣ୍ଟ ହେଲେନା ଦ୍ୱୀପର ଗଭର୍ଣ୍ଣରଙ୍କ ସରକାରୀ ବାସଭବନରେ ରଖାଯାଇଥିଲା। ସେବେଠାରୁ ଜନାଥନ ସେଠାରେ ରହିଆସୁଛି। ବୈଜ୍ଞାନିକମାନେ ଏବେ ଜନାଥନର DNA ଅଧ୍ୟୟନ କରୁଛନ୍ତି, ଯେଉଁଥିରୁ ବାର୍ଦ୍ଧକ୍ୟ ଓ ପ୍ରତ୍ୟାଶିତ ଆୟୁଷ ନେଇ ନୂଆ ଜ୍ଞାନ ମିଳିବ ବୋଲି ଆଶା ରହିଛି।
0: ବନ୍ଧୁ, ଆପଣ ଜାଣନ୍ତି ଗ୍ରୀଷ୍ମ ଋତୁରେ ତାପମାତ୍ରା ବଢ଼ିବା ସହିତ ଆମ ଶରୀରର ଆଭ୍ୟନ୍ତରୀଣ ଉତ୍ତାପ ମଧ୍ୟ ବୃଦ୍ଧି ପାଇଥାଏ। ଆୟୁର୍ବେଦ ଅନୁଯାୟୀ ଗ୍ରୀଷ୍ମ ଋତୁ ପିତ୍ତଦୋଷ ସହ ଜଡ଼ିତ, ଯାହା ଅଗ୍ନିତତ୍ତ୍ୱ ଦ୍ୱାରା ପରିଚାଳିତ। ଅତ୍ୟଧିକ ତାପମାତ୍ରା ସହ ଆଧୁନିକ ଜୀବନଶୈଳୀର ଚାପ, ଖରାପ ଖାଦ୍ୟପେୟ ଅଭ୍ୟାସ ଓ ମାନସିକ ଅସ୍ଥିରତା ଯୋଗୁଁ ଶରୀରରେ ପ୍ରଦାହ, ମିଜାଜ ପରିବର୍ତ୍ତନ ଓ ହଜମ ପ୍ରକ୍ରିୟାରେ ସମସ୍ୟା ଦେଖାଯାଏ। ତେଣୁ ଭାରତର ପ୍ରାଚୀନ ଚିକିତ୍ସା ପଦ୍ଧତିରେ ଏହି ସମସ୍ୟାର ଉପଚାର ଲାଗି କେତୋଟି ପ୍ରାଣାୟାମ ଅଭ୍ୟାସ କରିବାକୁ ପରାମର୍ଶ ଦିଆଯାଇଛି। ଆଧୁନିକ ଗବେଷଣା ମଧ୍ୟ ଏହା ସ୍ପଷ୍ଟ କରିଛି ଯେ ନିୟନ୍ତ୍ରିତ ଶ୍ୱାସକ୍ରିୟା ଦ୍ୱାରା ସିମ୍ପାଥେଟିକ୍ ସ୍ନାୟୁ ପ୍ରଣାଳୀର ସକ୍ରିୟତା କମିଥାଏ, ଯାହା ଚାପ ସୃଷ୍ଟି କରେ, ଏବଂ ପାରାସିମ୍ପାଥେଟିକ୍ ସ୍ନାୟୁ ପ୍ରଣାଳୀ ବୃଦ୍ଧି ପାଏ, ଯାହା ଶରୀରକୁ ଆରାମ ଦିଏ ଓ ହଜମ ପ୍ରକ୍ରିୟା ସ୍ୱାଭାବିକ କରେ। ତେଣୁ କିଛି ପ୍ରାଣାୟାମ ଅଛି ଯାହା ଶରୀରକୁ ଶୀତଳ ରଖିବା ଓ ସ୍ନାୟୁ ପ୍ରଣାଳୀକୁ ସନ୍ତୁଳିତ କରିବାରେ ସାହାଯ୍ୟ କରିଥାଏ, ଯେପରିକି ଶୀତଳୀ ପ୍ରାଣାୟାମ ଓ ଶୀତକରୀ ପ୍ରାଣାୟାମ।
2: ଶ୍ରୋତାବନ୍ଧୁ, ଆସନ୍ତୁ ଜାଣିବା ଆଜିର ଖେଳ ଖବର।
1: ଚଳିତ ମହିଳା 2020 ବିଶ୍ୱକପ୍ରେ ଭାରତ ପ୍ରଥମ ଦୁଇଟି ମ୍ୟାଚ୍ ଜିତିବା ପରେ ତୃତୀୟ ମ୍ୟାଚ୍ରେ ପରାସ୍ତ ହୋଇଛି। ରବିବାର ଭାରତୀୟ ମହିଳା ଦଳକୁ 6 ୱିକେଟ୍ରେ ଦକ୍ଷିଣ ଆଫ୍ରିକା ପରାସ୍ତ କରିଛି। ଗ୍ରୁପ୍ 1ର ଏହି ମ୍ୟାଚ୍ରେ ସାମୁହିକ ଯୋଗଦାନ ବଳରେ ପ୍ରଥମେ ବ୍ୟାଟିଂ କରି ଭାରତ 7 ୱିକେଟ୍ରେ 158 ରନ୍ କରିଥିଲା। ପରେ ମ୍ୟାରିଜେନ୍ କାପ୍ଙ୍କ ଅପରାଜିତ 81 ରନ୍ ବଳରେ 5ଟି ବଲ୍ ବାକି ଥାଇ 4 ୱିକେଟ୍ ହରାଇ ଦକ୍ଷିଣ ଆଫ୍ରିକା ଜିତିଥିଲା। ଗୁରୁବାର ବାଂଲାଦେଶ ବିପକ୍ଷରେ ଭାରତ ଚତୁର୍ଥ ମ୍ୟାଚ୍ ଖେଳିବ।
0: ଅକ୍ଲ୍ୟାଣ୍ଡଠାରେ ଚାଲିଥିବା ଏଫ୍ଆଇଏଚ୍ ନେସନାଲ୍ସ କପ୍ ମହିଳା ହକି ଟୁର୍ଣ୍ଣାମେଣ୍ଟରେ ଭାରତ

0: ଚମ୍ପିୟନ୍ ଆଖ୍ୟା ଅର୍ଜନ କରିଛି। ରବିବାର ଅକ୍ଲ୍ୟାଣ୍ଡରେ ଖେଳାଯାଇଥିବା ଫାଇନାଲରେ ଭାରତ 2-0 ଗୋଲ୍ରେ ଆୟୋଜକ ନ୍ୟୁଜିଲାଣ୍ଡକୁ ପରାସ୍ତ କରିବା ସହ ଦ୍ୱିତୀୟ ଥର ପାଇଁ ଚମ୍ପିୟନ୍ ହୋଇଛି। ଭାରତ ଅପରାଜୟ ସହ ଟୁର୍ଣ୍ଣାମେଣ୍ଟରେ ଚମ୍ପିୟନ୍ ହୋଇଛି। ପୂର୍ବରୁ ଭାରତ 2022 ପ୍ରଥମ ସଂସ୍କରଣରେ ଚମ୍ପିୟନ୍ ହୋଇଥିଲା। ଏଥିସହିତ ଭାରତ ଏଫ୍ଆଇଏଚ୍ ମହିଳା ପ୍ରୋ ଲିଗ୍ ହକି 2026-27 ଲାଗି ଯୋଗ୍ୟତା ହାସଲ କରିଛି।
1: ଫୁଟବଲ ମହାକୁମ୍ଭ ଫିଫା ଫୁଟବଲ ବିଶ୍ୱକପ୍ର ହଜାରତମ ମ୍ୟାଚ୍ ରବିବାର ଖେଳାଯାଇଥିଲା। ଉକ୍ତ ମାଇଲଖୁଣ୍ଟ ମ୍ୟାଚ୍ ବିଶ୍ୱକପ୍ 2026 ଜାପାନ ଓ ଟ୍ୱିନିସିଆ ମଧ୍ୟରେ ଇଷ୍ଟାଡିଓ ଷ୍ଟାଡିୟମରେ ଖେଳାଯାଇଥିଲା। ଗ୍ରୁପ୍ ଏଫ୍ ଦ୍ୱିତୀୟ ରାଉଣ୍ଡର ମ୍ୟାଚ୍ରେ ଏସୀୟ ଦେଶ ଜାପାନ 4-0 ଗୋଲ୍ରେ ଟ୍ୱିନିସିଆକୁ ପରାସ୍ତ କରି ନକ୍ଆଉଟ୍ ଆଶା ଉଜ୍ଜୀବିତ ରଖିଛି। ଅନ୍ୟପକ୍ଷରେ ପରାଜୟ ସହ ଟ୍ୱିନିସିଆ ନକ୍ଆଉଟ୍ ଦୌଡ଼ରୁ ବାଦ୍ ପଡ଼ିଛି। ଜାପାନ 2 ମ୍ୟାଚ୍ରୁ ଗୋଟିଏ ବିଜୟ ଓ ଗୋଟିଏ ଡ୍ର ସହ 4 ପଏଣ୍ଟ ପାଇଁ ଗ୍ରୁପ୍ର ଦ୍ୱିତୀୟ ସ୍ଥାନରେ ରହିଛି। ଗ୍ରୁପ୍ରେ ନେଦରଲ୍ୟାଣ୍ଡ 4 ପଏଣ୍ଟ ପାଇଥିଲେ ମଧ୍ୟ ଗୋଲ୍ ବ୍ୟବଧାନ ଆଧାରରେ ଶୀର୍ଷରେ ରହିଛି।
0: ଫିଫା ଫୁଟବଲ ବିଶ୍ୱକପ୍ 2026 ରବିବାର ରାତିରେ ଲସ୍ ଆଞ୍ଜେଲସ୍ରେ ବେଲ୍ଜିୟମ୍ ଓ ଇରାନ ମଧ୍ୟରେ ଖେଳାଯାଇଥିବା ଗ୍ରୁପ୍ ଜି'ର ଦ୍ୱିତୀୟ ରାଉଣ୍ଡ ମ୍ୟାଚ୍ ଗୋଲ୍ ଶୂନ୍ୟ ଡ୍ରରେ ଶେଷ ହୋଇଛି। ମ୍ୟାଚ୍ ଗୋଲ୍ ଶୂନ୍ୟ ରହିବାରୁ ଉଭୟ ଦଳ 1 ପଏଣ୍ଟ ଲେଖାଏଁ ପାଇଛନ୍ତି। ପ୍ରଥମ ମ୍ୟାଚ୍ ଭଳି ଦ୍ୱିତୀୟ ମ୍ୟାଚ୍କୁ ମଧ୍ୟ ଇରାନ ଓ ବେଲ୍ଜିୟମ୍ ଡ୍ର ରଖିଛନ୍ତି। ଉକ୍ତ ମ୍ୟାଚ୍ ଡ୍ର ପରେ ଗ୍ରୁପ୍ ଜି'ର ନକ୍ଆଉଟ୍ ଦୌଡ଼କୁ ନେଇ ରୋମାଞ୍ଚ ବଢ଼ିଛି। ଇରାନ ଓ ବେଲ୍ଜିୟମ୍ 2 ମ୍ୟାଚ୍ରୁ 2 ପଏଣ୍ଟ ଲେଖାଏଁ ପାଇ ଗ୍ରୁପ୍ର ପ୍ରଥମ ଓ ଦ୍ୱିତୀୟ ସ୍ଥାନରେ ରହିଛନ୍ତି।
1: ଅହମ୍ମଦାବାଦର ବୀର ସବରକର ସନ୍ତରଣାଗାରରେ ଚାଲିଥିବା 79ତମ ଜାତୀୟ ସିନିୟର ସନ୍ତରଣ ପ୍ରତିଯୋଗିତାରେ ରବିବାର ମହିଳା 4x100 ମିଟର ରିଲେରେ ଓଡ଼ିଶା କାଂସ୍ୟ ପଦକ ଜିତିଛି। ଓଡ଼ିଶା ପକ୍ଷରୁ ପ୍ରତ୍ୟାଶା ରାୟ, ମନ୍ନତା ମିଶ୍ର, ସୋନିଆ ଓ ସୃଷ୍ଟି 4:22.31 ସେକେଣ୍ଡରେ ଅତିକ୍ରମ କରି ତୃତୀୟ ସ୍ଥାନ ସହ କାଂସ୍ୟ ପଦକ ଜିତିଛନ୍ତି। ଏଥିରେ ବଙ୍ଗଳା ସ୍ୱର୍ଣ୍ଣ ଓ କର୍ଣ୍ଣାଟକ ରୌପ୍ୟ ପଦକ ଜିତିଛି। ଶ୍ରୀଲଙ୍କାରେ ଚାଲିଥିବା ଏ ଦଳଙ୍କ ଦିନିକିଆ ତ୍ରିରାଷ୍ଟ୍ରୀୟ ଟୁର୍ଣ୍ଣାମେଣ୍ଟରେ ଭାରତ ଏ ଚାମ୍ପିୟନ୍ ହୋଇଛି। ରବିବାର ଫାଇନାଲରେ ବୈଭବ ସୂର୍ଯ୍ୟବଂଶୀଙ୍କର 29 ବଲ୍ରୁ 94 ରନ୍ ବଳରେ ଘରୋଇ ଶ୍ରୀଲଙ୍କା ଏକୁ 66 ରନ୍ରେ ଭାରତ ଏ ପରାସ୍ତ କରିଛି। ଭାରତ ଏ ପ୍ରଥମେ ବ୍ୟାଟିଂ କରି 9 ୱିକେଟ୍ରେ 377 ରନ୍ କରିଥିଲା। ପରେ ୟଶ୍ ଠାକୁର ଓ ବିପ୍ରଜ ନିଗମ 3 ଲେଖାଏଁ ୱିକେଟ୍ ନେବାରୁ ଶ୍ରୀଲଙ୍କା ଏ 47.1 ଓଭରରେ 311 ରନ୍ କରି ଅଲ୍ଆଉଟ୍ ହୋଇଯାଇଥିଲା। ଉକ୍ତ ମ୍ୟାଚ୍ରେ ବୈଭବ ସୂର୍ଯ୍ୟବଂଶୀ ପ୍ଲେୟାର ଅଫ୍ ଦି ମ୍ୟାଚ୍ ହୋଇଥିଲେ।
2: ତେବେ ଶ୍ରୋତାବନ୍ଧୁ, ଆଜି ତ ସମୟ ଇସାରା ଦେଲାଣି ଆଜିର କାର୍ଯ୍ୟକ୍ରମକୁ ଏଇଠି ରଖିବାକୁ। ଆପଣମାନଙ୍କୁ ଆଜିର କାର୍ଯ୍ୟକ୍ରମଟି କେମିତି ଲାଗିଲା ଆମ ପାଖକୁ ଚିଠି ବା ମେଲ୍ ମାଧ୍ୟମରେ ମତାମତ ପଠାଇବାକୁ ଅନୁରୋଧ।
0: ଆମକୁ ଚିଠି ଲେଖିବାର ଠିକଣାଟି ହେଉଛି ଯୁବବାଣୀ ବିଭାଗ ମାର୍ଫତ କେନ୍ଦ୍ର ନିର୍ଦ୍ଦେଶକ ଆକାଶବାଣୀ କଟକ, ପିନ୍ 7530001।
2: ଆପଣ ଆମକୁ ମତାମତ ମେଲ୍ ଦ୍ୱାରା ବି ପଠାଇ ପାରିବେ। ଆମ ମେଲ୍ ଆଇଡିଟି ଲେଖି ରଖନ୍ତୁ yv.airctc@gmail.com।
0: ତେବେ ଆଜିର କାର୍ଯ୍ୟକ୍ରମରୁ ବିଦାୟ ନେଉଛୁ। ଆଜିର କାର୍ଯ୍ୟକ୍ରମରେ ମୁଁ ଥିଲି ଆପଣଙ୍କ ସାଥୀ ଦୀପ୍ତି,
2: ଆଉ ମୁଁ ପ୍ରତୀକ୍ଷା
0: ରହୁଛୁ। ନମସ୍କାର।

0: ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ।
1: ନମସ୍କାର, ବର୍ତ୍ତମାନ ମୁଖ୍ୟ ସମ୍ବାଦ ସହ ମୁଁ ସତ୍ୟରଞ୍ଜନ ମହାପାତ୍ର। ମଧ୍ୟପ୍ରଦେଶର କୁର୍ଣ୍ଣ ଜାତୀୟ ଉଦ୍ୟାନ ପରିଦର୍ଶନ କରି ସହରିଆ ଜନଜାତିର ଚିତ୍ରାମିତ୍ରଙ୍କ ସହ ଭାବ ବିନିମୟ କଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ନୂଆଦିଲ୍ଲୀରେ ଆଜିଠାରୁ ଆରମ୍ଭ ହୋଇଛି ବ୍ରିକ୍ସ ଜାତୀୟ ସୁରକ୍ଷା ପରାମର୍ଶଦାତାଙ୍କ ସମ୍ମିଳନୀ। ସ୍ୱତନ୍ତ୍ର ରଣନୈତିକ ଭାଗିଦାରୀ ବୃଦ୍ଧି ଉଦ୍ଦେଶ୍ୟରେ ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ୍ ଜୟଶଙ୍କରଙ୍କର ମଙ୍ଗୋଲିଆ ଗସ୍ତ। ଆମେରିକା ଇରାନ୍ ଶାନ୍ତି ଆଲୋଚନା ପରିପ୍ରେକ୍ଷୀରେ ଅଶୋଧିତ ତୈଳ ମୂଲ୍ୟ 3% ପର୍ଯ୍ୟନ୍ତ ହ୍ରାସ। ତାମିଲନାଡୁ ଗ୍ୟାସ୍ ଲିକ୍ ଘଟଣାରେ ଓଡ଼ିଆ ଶ୍ରମିକଙ୍କ ମୃତ୍ୟୁ ସଂଖ୍ୟା 5 ବୃଦ୍ଧି। ତିରୁଭଲ୍ଲୁରରେ ପରିସ୍ଥିତିର ଅନୁଧ୍ୟାନ କରୁଛନ୍ତି ରାଜ୍ୟ ସରକାରଙ୍କ 3 ବରିଷ୍ଠ ଅଧିକାରୀ। ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ପ୍ରାକ୍ ମୌସୁମୀ ପ୍ରସ୍ତୁତି ନେଇ ବୈଠକ ଜାରି ରହିଛି। ନିଟ୍ ୟୁଜି 2026 ପୁନଃ ପରୀକ୍ଷା ପ୍ରଶ୍ନପତ୍ର ପ୍ରଘଟ ସଂକ୍ରାନ୍ତ ସାମାଜିକ ଗଣମାଧ୍ୟମ ଟେଲିଗ୍ରାମରେ ପ୍ରସାରିତ ଖବରକୁ ଜାତୀୟ ପରୀକ୍ଷଣ ସଂସ୍ଥା ଏନ୍ଟିଏ ପକ୍ଷରୁ ଖଣ୍ଡନ। ନିଟ୍ ପୁନଃ ପରୀକ୍ଷା ପାଇଁ ଆର୍ଆଇ ଅମିନ ପରୀକ୍ଷାକୁ ପରିବର୍ତ୍ତନ କରାଯାଇଥିବା ନେଇ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀଙ୍କ ସୂଚନା। ଆସନ୍ତା 28 ତାରିଖ ଦିନ ଓଏସ୍ଏସ୍ଏସ୍ସି ପକ୍ଷରୁ ଏହି ପରୀକ୍ଷା କରାଯିବ। ଏନ୍ଟିଏ ପକ୍ଷରୁ ଆୟୋଜିତ ୟୁଜିସି ନେଟ୍ 2026 ପରୀକ୍ଷା ଆଜିଠାରୁ ଆରମ୍ଭ ହୋଇଛି। 2026-27 ଶିକ୍ଷାବର୍ଷ ପାଇଁ ସ୍ନାତକ ପାଠ୍ୟକ୍ରମରେ ନାମଲେଖା ପାଇଁ ଆଜି ପ୍ରଥମ ମେଧା ତାଲିକା ପ୍ରକାଶିତ। ରାଜ୍ୟର 1,78,782 ଜଣ ଛାତ୍ରଛାତ୍ରୀ ନାମଲେଖା ପାଇଁ ମନୋନୀତ ହୋଇଥିବା ସୂଚନା। ରାଜ୍ୟର 26 ଜିଲ୍ଲାର ମୋଟ 64 ସ୍ଥାନର ଇଂରାଜୀ ଉଚ୍ଚାରଣକୁ ପରିବର୍ତ୍ତନ କରାଯାଇଥିବା ନେଇ ରାଜସ୍ୱ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ। ଏବଂ ବଙ୍ଗୋପସାଗରରେ ଆସନ୍ତା 15 ଦିନ ମଧ୍ୟରେ 2 ଲଘୁଚାପ କ୍ଷେତ୍ର ସୃଷ୍ଟି ସମ୍ଭାବନା। ମତ୍ସ୍ୟଜୀବୀଙ୍କୁ ଆସନ୍ତାକାଲି ପର୍ଯ୍ୟନ୍ତ ସମୁଦ୍ରକୁ ନ ଯିବାକୁ ପରାମର୍ଶ। ବର୍ତ୍ତମାନ ପାଇଁ ମୁଖ୍ୟ ସମ୍ବାଦ ଏଠାରେ ସମାପ୍ତ କରୁଛୁ। ପରବର୍ତ୍ତୀ ମୁଖ୍ୟ ସମ୍ବାଦ ଶୁଣିପାରିବେ ରାତି 7:00।
2: ମନ୍ କି ବାତ୍ ହେ ଜନ ଜନ କି ସଭି କି କୁଛ ଅପନି ସି ସଂଘର୍ଷୋଁ କେ କୁଛ କିସ୍ସେ କାହାନୀ କୁଛ ସଫଳତାଓଁ କି अनकही विरासत की उम्मीदें नए भारत की। महीने के आखिरी रविवार का रहता है इंतजार। मलयाचल के आंचल से विंध्याचल के आंगन तक, ब्रह्मपुत्र के घाट से हिमालय के विस्तार तक होती है मन की बात प्रधानमंत्री के साथ। तो सुनिए इस महीने 28 जून सुबह 11 बजे मन की बात आकाशवाणी, दूरदर्शन के सभी चैनलों और प्रसार भारती के OTT प्लेटफॉर्म वेव्स पर। आप भी माननीय प्रधानमंत्री के मन की बात का हिस्सा बन सकते हैं। इसके लिए आप अपने सुझाव 26 जून तक टोल फ्री नंबर 1800 11

0: और सच्ची खबरें।
1: मैं मन से मानता हूं कि भारत के भाव की अभिव्यक्ति केवल और केवल आकाशवाणी और दूरदर्शन ही कर रहा
0: है, क्योंकि ये है देश का सबसे भरोसेमंद न्यूज चैनल डीडी न्यूज। केवल खबर, पूरी खबर।
2: मन की बात है जन जन की, सभी की कुछ अपनी सी, संघर्षों के कुछ किस्से, कहानी कुछ सफलताओं की, अनकही विरासत की, उम्मीदें नए भारत की। महीने के आखिरी रविवार का रहता है इंतजार, मलयाचल के आंचल से विंध्याचल के आंगन तक, ब्रह्मपुत्र के घाट से हिमालय के विस्तार तक होती है मन की बात प्रधानमंत्री के साथ। तो सुनिए इस महीने 28 जून सुबह 11 बजे मन की बात आकाशवाणी, दूरदर्शन के सभी चैनलों और प्रसार भारती के OTT प्लेटफॉर्म वेव्स पर। माननीय प्रधानमंत्री के प्रसारण के तुरंत बाद मन की बात का प्रादेशिक भाषाओं में अनुवाद आप सुन सकते हैं आकाशवाणी और दूरदर्शन के संबद्ध प्रादेशिक चैनलों पर। मन की बात के प्रादेशिक भाषाओं में अनुवाद का पुनः प्रसारण आप सुन सकते हैं रात 8 बजे आकाशवाणी और दूरदर्शन के सभी प्रादेशिक चैनलों पर। तो याद रखें, रविवार 28 जून सुबह 11 बजे मन की बात।
3: अपन माने कार्यक्रम सुनुछन्ति आकाशवाणी कटक केन्द्ररु। शुणन्तु चलित अधिवेशनर कार्यक्रम सम्पर्करे सूचना। गोस्वामी तुलसीदास विरचित श्रीरामचरित मानसर 56वां भाग संध्या 6:10 युवशक्ति संध्या 6:30 शुणिबे निशा द्रव्यर व्यवहार एवं चोरा चालाण प्रतिहत करिबारे युवपीढ़ीक भूमिका आलोचना करिबे डॉक्टर द्वीति चंद्र साहू। ରାତି 7:02 ଓଡ଼ିଆ କଥାଚିତ୍ର ଗୀତ ଜିଲ୍ଲା ହାଲଚାଲରେ ଶୁଣିବେ ଭଦ୍ରକ ଜିଲ୍ଲା ସମ୍ପର୍କରେ ରାତି 7:25 କୃଷି ସଂସାର ରାତି 7:30 ଏଥିରେ ଶୁଣିବେ ଧାନ ଫସଲରେ ବିହନ ଜନିତ ରୋଗ ଓ ତା'ର ପ୍ରତିକାର ସମ୍ପର୍କରେ ଡକ୍ଟର ମନୋଜ କୁମାର ରାଉତଙ୍କ ସହିତ ଆଲୋଚନା। ରାତି 8:02 ହିନ୍ଦୀ ଚଳଚ୍ଚିତ୍ର ଗୀତ ଓଡ଼ିଶୀ ଗୀତ ରାତି 8:30 କଣ୍ଠଶିଳ୍ପୀ ଅଜୟ କୁମାର ଶତପଥୀ। ରାତି 9:30 କାର୍ଯ୍ୟକ୍ରମ ପବ୍ଲିକ୍ ସ୍ପିକ୍ ରିଲେ କରି ପ୍ରଚାର କରିବୁ ଆକାଶବାଣୀ ଦିଲ୍ଲୀରୁ। ରାତି 10:35 ଶୁଣିବେ ପଣ୍ଡିତ ହରିପ୍ରସାଦ ଚୌରାସିଆଙ୍କର ବଂଶୀବାଦନ। ଆସନ୍ତାକାଲିର କାର୍ଯ୍ୟକ୍ରମର ସୂଚନା। ଭକ୍ତିଗୀତର କାର୍ଯ୍ୟକ୍ରମ ବନ୍ଦନା 6:05 ଅନୁଚିନ୍ତା 6:35 ଉପସ୍ଥାପନା ରବୀନ୍ଦ୍ର ନାରାୟଣ ମିଶ୍ର। ଶ୍ରୀମଦ୍ ଭାଗବତର 74ତମ ଭାଗ 6:40 ଆମର ସ୍ୱାସ୍ଥ୍ୟ 6:17 ଏଥିରେ ଦାନ୍ତ ଓ ମୁଖ ଗହ୍ୱରର ଯତ୍ନ ସମ୍ପର୍କରେ ଆଲୋଚନା କରିବେ ଡାକ୍ତର ରବି ରଞ୍ଜନ ସାହୁ। ପ୍ରଭାତ ପରିକ୍ରମା 6:25 6:35 କଥିକାରେ ଶୁଣିବେ ଓଡ଼ିଆ ଲିପିର କ୍ରମ ବିକାଶ ଆଲୋଚନା କରିବେ ଭାରତୀ ପାଲ। ମଧୁମାଳତୀ 6:40 କଣ୍ଠଶିଳ୍ପୀ ଅର୍ଜୁନ ଚରଣ ସାମଲ। ବୈଦେହିକ ବିଳାସର 63ତମ ଭାଗ 6:45 ଦିନ 10:00 ପ୍ରଚାର କରିବ ନାଟକ ମହାମିଳନ ରଚନା ଶରତ ଚନ୍ଦ୍ର ମୂଳିଆ ପ୍ରଯୋଜନା ଦାଶରଥୀ ପ୍ରସାଦ ଦାସ। ଅଭୁଲା ଗୀତ ଦିନ 11:10 କଣ୍ଠଶିଳ୍ପୀ ଗୀତା ପଟ୍ଟନାୟକ ଏବଂ ସନ୍ତୋଷୀ ପ୍ରସାଦ ମିଶ୍ର। ଓଡ଼ିଶୀ କୀର୍ତ୍ତନ ଦିନ 11:30 ପରିବେଷଣ କରିବେ ଅର୍ଜୁନ ମୁଦୁଲି ଏବଂ ସାଥୀ। ଖଞ୍ଜଣୀ ଭୋଜନ ଦିନ 10:00 ପରିବେଷଣ କରିବେ ବାବାଜୀ ଚରଣ ଦାସ ଏବଂ ସାଥୀ। ନାରୀ ମହଲି ଆଳାପ ଦିନ 20:20 ଏଥିରେ ଶୁଣିବେ ସାଇବର ଅପରାଧ ନିୟନ୍ତ୍ରଣରେ ନାଗରିକ ସଚେତନତାର ଭୂମିକା ଆଲୋଚନା କରିବେ ସୁଜାତା ଦାସ। ଅପରାହ୍ନ 5:30 ଯୁବବାଣୀ ଗୋସ୍ୱାମୀ ତୁଳସୀଦାସ ବିରଚିତ ଶ୍ରୀରାମଚରିତ ମାନସର 57ତମ ଭାଗ ସନ୍ଧ୍ୟା 6:10 ଉଦୟ ଭାରତ ସନ୍ଧ୍ୟା 6:30 ଏଥିରେ ଶୁଣିବେ ଯୋଜନାର ସଫଳ ରୂପାୟନରେ ନିର୍ଭୁଲ ପରିସଂଖ୍ୟାନର ଆବଶ୍ୟକତା ଆଲୋଚନା କରିବେ ଅଂଶୁମାନ କାମିଲା। ଜିଲ୍ଲା ହାଲଚାଲରେ ଶୁଣିବେ ବଲାଙ୍ଗୀର ଜିଲ୍ଲା ସମ୍ପର୍କରେ ରାତି 7:25 କୃଷି ସଂସାର ରାତି 7:30 ଏଥିରେ ଶୁଣିବେ କୃଷିଜୀବୀ ମହିଳାଙ୍କର ପୋଷଣ ନିରାପତ୍ତା ସମ୍ପର୍କରେ।

ଅମିତାରାଣୀ ପାତ୍ରଙ୍କ ସହିତ ଆଲୋଚନା ହିନ୍ଦୀ ଶିକ୍ଷା କାର୍ଯ୍ୟକ୍ରମ ରାତି 8:30 ରାତି 9:30 ପ୍ରଚାର କରିବ ରୂପକ ଶେଷ ହେବ ଗ୍ରୀଷ୍ମର ଆସର ରଚନା ଡକ୍ଟର ଶାନ୍ତନୁ କୁମାର ରଥ ପ୍ରଯୋଜନା ବସନ୍ତ ମହାନ୍ତି ସରକାରଙ୍କର 12 ବର୍ଷ ପୂର୍ତ୍ତି ଉପଲକ୍ଷେ ବିଶେଷ କାର୍ଯ୍ୟକ୍ରମର ରେକର୍ଡିଂ ପ୍ରଚାର କରିବ ରାତି 10:00 ଶ୍ରୋତାଙ୍କ ଅନୁରୋଧରେ ଓଡ଼ିଆ କଥାଚିତ୍ର ଗୀତ ରାତି 10:35 ଓଡ଼ିଆ ଆଲବମ୍ ଗୀତ ଶୁଣିବେ ସକାଳ 8:30 ଗୀତ ଗୀତିକା ସକାଳ 9:00 କାର୍ଯ୍ୟକ୍ରମ ମଞ୍ଜୁଳ ମଧ୍ୟାହ୍ନରେ ଶୁଣିବେ ଅନୁରୋଧରେ ହିନ୍ଦୀ ଏବଂ ଓଡ଼ିଆ କଥାଚିତ୍ର ଗୀତ ଦିନ 12:00 ଅସରନ୍ଦୀ ଅପରାହ୍ନରେ ଶୁଣିବେ ହିନ୍ଦୀ ଚଳଚ୍ଚିତ୍ର ଗୀତ ଅପରାହ୍ନ 3:00 କାର୍ଯ୍ୟକ୍ରମ ଚିରହରିତରେ ଶୁଣିବେ ଅନୁରୋଧରେ ଓଡ଼ିଆ ଲଘୁ ସଙ୍ଗୀତ ଅପରାହ୍ନ 4:00 ସମବେତ କଣ୍ଠରେ ଦେଶଭକ୍ତି ଗୀତ ଅପରାହ୍ନ 4:55 ଶୁଣିଲେ ଆସନ୍ତାକାଲିର କାର୍ଯ୍ୟକ୍ରମର ସୂଚନା ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ ପ୍ରଚାର କରୁଛୁ ଗୋସ୍ୱାମୀ ତୁଳସୀଦାସ ବିରଚିତ ଶ୍ରୀରାମଚରିତ ମାନସର 56ତମ ଭାଗ

ଶୁଣିଲେ ଗୋସ୍ୱାମୀ ତୁଳସୀଦାସ ବିରଚିତ ଶ୍ରୀରାମଚରିତ ମାନସର 56ତମ ଭାଗ ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ସଂସ୍କୃତରେ ସମ୍ଭାଦର ଲେଖରି ପ୍ରଚାର କରୁଛୁ ଆକାଶବାଣୀ ଦିଲ୍ଲୀରୁ।

ବିକାଶ ଆମର ସେଥିପାଇଁ ସ୍କିଲ ଇଣ୍ଡିଆ ଷ୍ଟାର୍ଟଅପ୍ ଓ ରାଷ୍ଟ୍ର ଗଠନ କାର୍ଯ୍ୟରେ ସଚେତନ ଓ ଦାୟିତ୍ୱବାନ ହେବାକୁ ପଡିବ ବୋଲି ଅନେକ ଥର ଭାରତର ଯୁବପିଢ଼ିଙ୍କୁ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦି ନିବେଦନ କରିଆସୁଛନ୍ତି। କାରଣ ଭାରତର ମୋଟ ଜନସଂଖ୍ୟାର ବଡ ସିଂହଭାଗ ହେଉଛନ୍ତି ଯୁବଗୋଷ୍ଠୀ। ବିକଶିତ ଭାରତ, ଉଚ୍ଚ ଅଟ୍ଟାଳିକା, ରାସ୍ତା, ଶିଳ୍ପାୟନ ବା ଭିତ୍ତିଭୂମିର ବିକାଶରେ କେବେ ହେବନି। ଦେଶର ଯଦି ନାଗରିକମାନଙ୍କର ସର୍ବୋପରି ଯୁବପିଢ଼ିଙ୍କର ଚରିତ୍ର ଓ ମୂଲ୍ୟବୋଧର ଉପରେ ଦେଶର ବିକାଶ ନିର୍ଭରଶୀଳ। ତେଣୁ ନିଶାମୁକ୍ତ ଯୁବପିଢ଼ି ଆମର ଦେଶର ସକ୍ଷମ, ସ୍ୱାବଲମ୍ବୀ ଓ ସମୃଦ୍ଧ ଭାରତର ଗୋଟେ ମୂଳଦୁଆ। ସମସ୍ତଙ୍କ ପାଇଁ ଆଜିର ଏଇ ନିଶା ଯୋଉ କାରବାର ଚାଲିଛି, ଏଟା ହଉଛି ଗୋଟେ ସତର୍କ ଘଣ୍ଟି। ସାଇ ବସ୍ତିରେ ଯୋଉ ଦେଶୀ ଭାଟି ଗୁଡିକ ଅଛି, ଆଦିବାସୀ ଜନଜୀବନକୁ ବିପନ୍ନ କରୁଛି। ତେଣୁ ଏସବୁ ଦୃଷ୍ଟିରୁ ଆମ ପାଇଁ ଏକ ବଡ ପ୍ରଶ୍ନ ହଉଛି ଯେ ସତରେ ଏ ସମସ୍ୟାର ସମାଧାନ ସମ୍ଭବ ନୁହେଁ କି ନା? ଏଥିରୁ ଯୁବପିଢ଼ି ଭୂମିକା କଣ ହେଇପାରେ? ନିଶ୍ଚିତ ଅଛି ଏହାର ସମାଧାନ। ପ୍ରଥମ କଥା ହେଲା, ଯୁବପିଢ଼ିଙ୍କୁ ନିଜଠାରୁ ଆରମ୍ଭ କରିବାକୁ ହେବ। ନିଜେ ପ୍ରଥମେ ଏହାକୁ ନାଁ କହିବାକୁ ହେବ, ଏଥିପାଇଁ ସାହସ ଦେଖାଇବାକୁ ହେବ। ସାଙ୍ଗସାଥୀଙ୍କର ଚାପ, କୌତୁହଳ, ଆଧୁନିକତାର ଭ୍ରାନ୍ତ ଧାରଣାରୁ ନ ପଡି ସେମାନେ ଏକ ସ୍ୱଚ୍ଛଟ ଭାବରେ ସେଥିପ୍ରତି ଆକୃଷ୍ଟ ନହୋଇ ଏକ ସ୍ୱାଭାବିକ ଜୀବନ ବଞ୍ଚାଇବାକୁ ପଡିବ। ସେହିପରି ଯୁବକ ଯୁବତୀମାନେ ନିଜ ଅଞ୍ଚଳରେ ନିଶା ବିରୋଧର ସଚେତନର ଦୂତ ହେଇପାରିବେ। ବିଦ୍ୟାଳୟ, ମହାବିଦ୍ୟାଳୟ, ଯୁବ ସଂଗଠକ, ସ୍ୱେଚ୍ଛାସେବୀ ଅନୁଷ୍ଠାନ, ଗ୍ରାମ ଯୁବକ ସଂଘ ମଧ୍ୟରେ ନିଶା ବିରୋଧୀ ଅଭିଯାନ କରିପାରିବେ। ପଥପ୍ରାନ୍ତ, ନାଟକ, ଚିତ୍ରାଙ୍କନ, ରାଲି, ସାଇକେଲ ଯାତ୍ରା, ସୋସିଆଲ ମିଡିଆ କ୍ୟାମ୍ପେନ୍ ଭଳି କାର୍ଯ୍ୟକ୍ରମ ମଧ୍ୟ କରିପାରିବା। ଏବଂ ବିଶେଷ କରି ଆମର ବିଦ୍ୟାଳୟ, ମହାବିଦ୍ୟାଳୟରେ କ୍ରୀଡ଼ାକୁ ଅଧିକ ପ୍ରାଧାନ୍ୟ ଦେବାକୁ ହେବ। ସେଥିପାଇଁ ଭାରତ ସରକାର ଖେଲୋ ଇଣ୍ଡିଆ ସ୍ଲୋଗାନ ରଖିଛନ୍ତି, ଯେଉଁଥିରେ ଗ୍ରାମାଞ୍ଚଳର ଯୁବକମାନଙ୍କୁ, ଯୋଉ ରୁରାଲ ଟ୍ୟାଲେଣ୍ଟ ଗୁଡାକୁ ଦେଶରେ ସର୍ବୋଚ୍ଚ ଖେଳରେ ଅଂଶଗ୍ରହଣ ପାଇଁ ସୁଯୋଗ ଦିଆଯାଇଛି। ତେଣୁ ନିଶାଦ୍ରବ୍ୟର ଚୋରାଚାଳନ ରୋକିବାରେ ମଧ୍ୟ ଯୁବପିଢ଼ିଙ୍କର ସହଯୋଗ ନିହାତି ଭାବରେ ବଡ ଗୁରୁତ୍ୱପୂର୍ଣ୍ଣ। ନିଜ ଅଞ୍ଚଳର ଯୋଉ ସନ୍ଦେହଜନକ କାର୍ଯ୍ୟକଳାପ ହଉଛି, ଅବୈଧ ନିଶା କାରବାର ହଉଛି, ଚୋରାଚାଲାଣ ହଉଛି, ସେ ସମ୍ପୃକ୍ତରେ ଆମେ ପ୍ରଶାସନ, ପୁଲିସ, ନାର୍କୋଟିକ୍ସ ବିଭାଗକୁ ଅବଗତ କରାଇବାକୁ ପଡିବ। ନାଗରିକ ସଚେତନତା ଓ ସହଯୋଗ ବିନା କୌଣସି କାର୍ଯ୍ୟ ସମ୍ଭବ ନାହିଁ, ସରକାର ଏକାକୀ କରିପାରିବେ। ତେଣୁ ଏ ଦିଗରେ ଯୁବପିଢ଼ି ଅଗ୍ରସର ହେବା ଆବଶ୍ୟକ। ଓଡ଼ିଶାର ଯୁବପିଢ଼ି ନିଜ ଶକ୍ତିକୁ ସକାରାତ୍ମକ ଦିଗରେ ମଧ୍ୟ ବିନିଯୋଗ କରିବା ଆବଶ୍ୟକ। କ୍ରୀଡ଼ା, ସାହିତ୍ୟ, ସଙ୍ଗୀତ, ଉଦ୍ୟୋଗ, ଷ୍ଟାର୍ଟଅପ୍, ସ୍ୱେଚ୍ଛାସେବା, ସାମାଜିକ କାର୍ଯ୍ୟରେ ସକ୍ରିୟ ରହିଲେ ନିଶା ପ୍ରତି ଆଉ ଧୀରେ ଧୀରେ ଆକର୍ଷଣ କମିଯିବ। ଖାଲି ସମୟ ଓ ଦିଗହୀନତା ହିଁ ଏହା ଅନେକ କ୍ଷେତ୍ରରେ ଯୁବକମାନଙ୍କୁ ଭୁଲ ପଥକୁ ନେଇଥାଏ। ବେକାରରେ ନ ବସି ବିକଳ୍ପ ଉପାର୍ଜନ ପାଇଁ ଗୁରୁତ୍ୱ ଦେବା। ସବୁଠାରୁ ବଡ କଥା ହେଲା, ଆଜିକା ଯୁଗ ହଉଛି ଡିଜିଟାଲର ଯୁଗ। ତେଣୁ ଡିଜିଟାଲ ଯୁଗରେ ଯୁବପିଢ଼ିମାନେ ସୋସିଆଲ ମିଡିଆ ପ୍ରତି ବେଶ ଆକୃଷ୍ଟ ହୋଇଥାନ୍ତି। ତେଣୁ ସୋସିଆଲ ମିଡିଆକୁ ଏକ ଆନ୍ଦୋଳନର ମାଧ୍ୟମ ବୋଲିକି ଆମେ କରିପାରିବା, ଯୋଉଠି ନିଶା ବିରୋଧୀ ଭିଡିଓ, ପୋଡକାଷ୍ଟ, ସଫଳତାର କାହାଣୀ ପ୍ରସାର କରି ଆମେ ହଜାର ହଜାର ଯୁବକ ଯୁବତୀଙ୍କୁ ପ୍ରଭାବିତ କରିପାରିବା। ଏବଂ ବିଶେଷ କରି ଓଡ଼ିଆ ଭାଷାରେ ଏସବୁ କଲେ ଆମ ଓଡ଼ିଶାର ଯୋଉ ନିଶା ନିବାରଣର ଦିଗରେ ବହୁତ ସହାୟକ ହେବ। ଆଉ ଗୋଟେ କଥା ହେଲା ଯେ ଆମେ ଯେତେବେଳେ ଗୋଟେ ନିଶାଡିକୁ ଦେଖୁଛୁ ବା ନିଶାଗ୍ରସ୍ତ ଯୁବକୁ ଦେଖୁଛୁ, ସାଧାରଣତଃ ଆମର ଘୃଣା ଭାବ ପଳେଇ ଆସୁଛି। ତେଣୁ ନିଶା ବ୍ୟକ୍ତିଙ୍କୁ ଘୃଣା କରିବା ଆବଶ୍ୟକ ନାହିଁ, ତାକୁ ସ୍ୱାଭାବିକ ଜୀବନକୁ ଫେରାଇବା ଆଣିବା ପାଇଁ ଆମର ପରିବେଶ, ଆମ ଚାରିପାଖର ମଣିଷମାନେ ବହୁତ ଗୁରୁତ୍ୱପୂର୍ଣ୍ଣ। ତେଣୁ ସେଭଳି ଲୋକଙ୍କୁ ନିଶାମୁକ୍ତି କେନ୍ଦ୍ର, ପରାମର୍ଶଦାତା ଏବଂ ପରିବାରଙ୍କର ସ୍ନେହ, ଶ୍ରଦ୍ଧା ଏବଂ ସମସ୍ତଙ୍କର ସହଯୋଗ ରହିବା ଆବଶ୍ୟକ। ତାଙ୍କୁ ପୁନର୍ବାସ ଯୋଉ ଆଶ୍ରୟସ୍ଥଳୀରେ ନେଇ ଯୁବପିଢ଼ିମାନଙ୍କୁ ତାଙ୍କର ମାନସିକ ପରିବର୍ତ୍ତନ କରିବା ଆବଶ୍ୟକ। ତେଣୁ ଦେଶର ଉନ୍ନତି, ଶାନ୍ତି, ସମୃଦ୍ଧି ପାଇଁ ନିଶାମୁକ୍ତ ଯୁବ ସମାଜ ଗୋଟିଏ ବଡ଼ ଜରୁରୀ। ଆମର ଯୁବପିଢ଼ି ଏ ଦିଗରେ ସଚେତନ, ଦାୟିତ୍ୱବାନ ଓ ସଂକଳ୍ପବଦ୍ଧ ଯଦି ହୁଅନ୍ତି, ତେବେ ନିଶାଦ୍ରବ୍ୟର ସେବନ କମିବ, ଚୋରାଚାଲାଣ ବିରୋଧରେ ଏକ ବଡ଼ ସାମାଜିକ ଆନ୍ଦୋଳନ ଠିଆ ହେଇପାରିବ। ତେଣୁ ଆମେ ମୁଖ୍ୟତଃ ମନେ ରଖିବାକୁ ହେବ ଯେ ନିଶା ପ୍ରଥମେ ସାଙ୍ଗ ହେଇକି ଆସେ, ପରେ ଆମର ମାଲିକ ହେଇଯାଏ ଏବଂ ଶେଷରେ ମଣିଷକୁ ଦାସ କରିଦିଏ ଏବଂ ମଣିଷକୁ ନିଶେଷ କରିଦିଏ। ସବୁଠାରୁ ବଡ କଥା ହେଲା ଯେ ଆମର ଅବକାରୀ ବିଭାଗର ସକ୍ରିୟତା ରହିବା ଆବଶ୍ୟକ, ବାରମ୍ବାର ଚଢ଼ାଉ ହେବା ଆବଶ୍ୟକ ଏବଂ ଦୃଷ୍ଟାନ୍ତମୂଳକ ପଦକ୍ଷେପ ନେବା ଆବଶ୍ୟକ। ଏହାଦ୍ୱାରା ଯୁବପିଢ଼ିମାନେ ଦେଖିବେ ଯେ ନିଶାଗ୍ରସ୍ତ ଲୋକମାନେ ଏବଂ ନିଶା କାରବାରରେ ସଂଶ୍ଲିଷ୍ଟ ଲୋକମାନେ କିଭଳି ଆଇନତଃ ଦଣ୍ଡ ପାଆନ୍ତି। ତା ସହିତ ସବୁଠାରୁ ବଡ କଥା ହେଲା, ଆମେ ସବୁବେଳେ ସରକାରୀ ଚାକିରି ପ୍ରତି ଆମେ ଆକର୍ଷିତ ହୋଇ ଥାଉ। ଭାରତର ଯୁବପିଢ଼ି ବହୁତ ଶିକ୍ଷିତ ଏବଂ ସେମାନଙ୍କର କୌଶଳ ଅଧିକ ଉନ୍ନତ। ସେଥିପାଇଁ ଆମେ ମାନନୀୟ ପ୍ରଧାନମନ୍ତ୍ରୀଙ୍କ ଯୋଉ ଆହ୍ୱାନ ରହିଛି ଯେ ଷ୍ଟାର୍ଟଅପ୍ ଇଣ୍ଡିଆ ଯୋଉ ଆରମ୍ଭ ହୋଇଛି, ସେ ଷ୍ଟାର୍ଟଅପ୍ ଇଣ୍ଡିଆରେ ଆମେ ସହଯୋଗ କରିବା ଏବଂ ଏମିତି ଅନେକ ଷ୍ଟାର୍ଟଅପ୍ ଇଣ୍ଡିଆ ବିଶ୍ୱର ଅନ୍ୟ ଦେଶମାନଙ୍କର କମ୍ପାନୀମାନଙ୍କୁ ମଧ୍ୟ ଚକିତ କରିଦେଇଛି। ତେଣୁ ଆମର ଭାରତର ଯୁବପିଢ଼ିମାନେ ମଧ୍ୟ ନିଜ ବଳରେ ଆମେ ନିଜେ ଚାକିରି ଖୋଜିବା ଅପେକ୍ଷା ଅନ୍ୟକୁ ଚାକିରି ଦେବାରେ ସହାୟକ ହେବା ଏବଂ ଏଥିପାଇଁ ଆସନ୍ତୁ ଆମେ ସଂକଳ୍ପ କରିବା, ନିଶାକୁ ନା କରିବା
ଆଉ ସୁସ୍ଥ ସମାଜ ଗଠନ କରିବା, ତା ସହିତ ଘରେ ଘରେ ଆମେ ବାର୍ତ୍ତା ପହଞ୍ଚାଇବା ଯେ ନିଶାମୁକ୍ତ ଭାରତ ଗଠନରେ ଆମେ ଜଣେ ସିପାହୀ ହେବା ବିକଶିତ।

0: ଭାରତ ଆଉ ସୁସ୍ଥ ଭାରତ ଘଟଣାରେ ଆମର ଯୁବପିଢି ମାନଙ୍କର ସବୁବେଳେ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି। କେବଳ ନିଶା ଛାଡିଲେ ହେବ ନାହିଁ, ନିଶା କାରବାରକୁ ସମ୍ପୂର୍ଣ୍ଣ ଧ୍ୱଂସ କରିବାକୁ ପଡିବ। ଆମେ ନିଶା କାରବାରକୁ ସମ୍ପୂର୍ଣ୍ଣ ଭାବେ ବନ୍ଦ କରିବା ପାଇଁ ଆମେ ସକ୍ରିୟ ଅଂଶଗ୍ରହଣ କରିବା, ଆମ ଅଞ୍ଚଳର ଆମ ଚାରିପାଖରେ ହେଉଥିବା ନିଶା କାରବାରକୁ ବନ୍ଦ କରିବାରେ ଆମେ ସଜାଗ ରହିବା, ଏବଂ ଆମେ ସମ୍ପୃକ୍ତ ବିଭାଗକୁ ପୋଲିସକୁ ଏ ସମ୍ପର୍କରେ ଖବର ଦେବା, ଏବଂ ଏହାଦ୍ୱାରା ଆମେ ସୁସ୍ଥ ସମାଜ ଗଠନରେ ଜଣେ ଦକ୍ଷ ସିପାହୀ ହୋଇପାରିବା ଏବଂ ବିକଶିତ ଭାରତ ଗଠନରେ ଆମର ପ୍ରମୁଖ ଭୂମିକା ଗ୍ରହଣ କରିବା। ତେଣୁ ଆସନ୍ତୁ ସମସ୍ତେ ମିଳିମିଶିକି ସଂକଳ୍ପ ନେବା ଯେ ନିଶା ଦ୍ରବ୍ୟର ବ୍ୟବହାରକୁ ରୋକିବା ଏବଂ ଚୋରାଚାଳନ ପ୍ରତିହତ କରିବାରେ ଆମେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବା।
1: ଶୁଣୁଥିଲେ ଆଲୋଚନା ନିଶାଦ୍ରବ୍ୟର ବ୍ୟବହାର ଏବଂ ଚୋରା ଚାଲାଣ ପ୍ରତିହତ କରିବାରେ ଯୁବପିଢ଼ିଙ୍କ ଭୂମିକା। ଏ ସମ୍ପର୍କରେ ଆଲୋଚନା କରୁଥିଲେ ଲେଖକ ତଥା ସ୍ତମ୍ଭକାର ଡକ୍ଟର ଦ୍ୱିତୀଚନ୍ଦ୍ର ସାହୁ। ଆଜିର କାର୍ଯ୍ୟକ୍ରମକୁ ଏଇଠି ରଖୁଛୁ, ନମସ୍କାର।
2: ଶୁଣିଲେ କାର୍ଯ୍ୟକ୍ରମ ଯୁବଶକ୍ତି, ପ୍ରଯୋଜନା ବିନୟ କୁମାର ସାମନ୍ତରାୟ, ଉପସ୍ଥାପନା ବାଉରି ବନ୍ଧୁ ସ୍ୱାଇଁ, ଆକାଶବାଣୀ କଟକ। ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ବିଜ୍ଞାପନ ପରେ।
3: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
4: ଗାଁରୁ ସହର ଯାଏ ସବୁ ସ୍ଥାନରେ
3: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ,
4: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ, ସବୁରି ଭାଷାରେ
3: କେବଳ ଆକାଶବାଣୀ।

0: ଆକାଶବାଣୀ ସମସ୍ତଙ୍କ ପାଇଁ ସବୁ ସ୍ଥାନରେ ସବୁବେଳେ।
1: ଅପା ଦେଖ,
2: ହାପି ବର୍ଥଡେ ଭାଇ।
1: ଦେଖ ବା, ମୋର ଫେଭରେଟ୍ କଲର
3: ସବୁବେଳେ ସପିଂ।
1: ଆଇ ନୋ ମା, ଖର୍ଚ୍ଚ କରିବାର ବୟସ ଏଇଟା, ରାଇଟ?
4: ସେଭିଂ କରିବାର ବି ବୟସ ଏଇଟା।
5: ଆଇ ନୋ ବାପା, ସେଭ୍ କର, ଉଚିତ ଜାଗାରେ ନିବେଶ କର, ମୂଳଧନ ଉପରେ ସୁଧ ମିଳିବ, ଯାହାକୁ ପୁଣି ଥରେ ବିନିଯୋଗ କଲେ ସୁଧ ମିଳି ଚାଲିଥିବ।
6: ଆଇ ନୋ ନା,
5: RBI କହେ
7: କର ସଠିକ ଆରମ୍ଭ, ହୁଅ ଫାଇନାନ୍ସିଆଲି ସ୍ମାର୍ଟ।
8: यार, कोई ऐसी लाइफ इंश्योरेंस पॉलिसी बताओ जिसमें कम प्रीमियम हो, बोनस भी अच्छा मिले और भरोसे वाला भी हो।
9: PLI है ना?
10: सरकारी कर्मचारी के साथ साथ सभी प्रोफेशनल, ग्रेजुएट और डिप्लोमा होल्डर्स ले सकते हैं PLI पॉलिसी का फायदा, और साथ में पोस्टल डिपार्टमेंट का भरोसा भी। अपने नजदीकी पोस्ट ऑफिस से आज ही संपर्क करें या लॉगिन करें इंडिया पोस्ट।

ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ରଶ୍ମିତା ଦାସ। ମୁଖ୍ୟ ସମ୍ବାଦ, ନୂଆଦିଲ୍ଲୀରେ ଆସନ୍ତାକାଲି ଦ୍ୱିତୀୟ ପର୍ଯ୍ୟାୟରେ ପଦ୍ମ ପୁରସ୍କାର ପ୍ରଦାନ କରିବେ ରାଷ୍ଟ୍ରପତି। କେନ୍ଦ୍ର ସ୍ୱଚ୍ଛ ଏବଂ ହରିତ ବିଦ୍ୟାଳୟ ମୂଲ୍ୟାଙ୍କନ ପୁରସ୍କାର ପାଇଁ ରାଜ୍ୟର 10ଟି ବିଦ୍ୟାଳୟ ମନୋନୀତ। ସ୍ନାତକ ପାଠ୍ୟକ୍ରମରେ ନାମଲେଖା ପାଇଁ ପ୍ରକାଶ ପାଇଲା ମେଧା ତାଲିକା ଏବଂ ରାଜ୍ୟର ବିଭିନ୍ନ ସ୍ଥାନରେ ସଂଶୋଧିତ ଇଂରାଜୀ ବନାନ ସଂକଳିତ ବିଜ୍ଞପ୍ତି ପ୍ରକାଶ। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆସନ୍ତାକାଲି ନୂଆଦିଲ୍ଲୀରେ ଦ୍ୱିତୀୟ ପର୍ଯ୍ୟାୟରେ ପଦ୍ମ ପୁରସ୍କାର ପ୍ରଦାନ କରିବେ। ଏହି ପର୍ଯ୍ୟାୟରେ 3 ଜଣଙ୍କୁ ପଦ୍ମବିଭୂଷଣ, 8 ଜଣଙ୍କୁ ପଦ୍ମଭୂଷଣ ଏବଂ 55 ଜଣଙ୍କୁ ପଦ୍ମଶ୍ରୀ ସମ୍ମାନରେ ସମ୍ମାନିତ କରାଯିବ। ପୂର୍ବରୁ ରାଷ୍ଟ୍ରପତି 58 ଜଣଙ୍କୁ ପଦ୍ମ ପୁରସ୍କାର ପ୍ରଦାନ କରିଥିଲେ। ଏଥିରେ ଓଡ଼ିଶାର ଡକ୍ଟର ମହେନ୍ଦ୍ର ମିଶ୍ର ସମ୍ମାନିତ ହୋଇଥିଲେ। ଚଳିତ ବର୍ଷ ରାଜ୍ୟରୁ ଡକ୍ଟର ମିଶ୍ରଙ୍କ ସହିତ ସୀମାଞ୍ଚଳ ପାତ୍ର, ଶରତ କୁମାର ପାତ୍ର ଏବଂ ଚରଣ ହେମ୍ରମ ପଦ୍ମଶ୍ରୀ ପାଇଁ ମନୋନୀତ ହୋଇଛନ୍ତି। ରାଜ୍ୟରେ ପ୍ରାକ୍ ମୌସୁମୀ ପ୍ରସ୍ତୁତି ନେଇ ଭୁବନେଶ୍ୱର ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ବୈଠକ ଜାରି ରହିଛି। ପ୍ରାକୃତିକ ବିପର୍ଯ୍ୟୟ ପରିଚାଳନା ବିଭାଗର ଅଧିକାରୀ, ସାଂସଦ ଓ ବିଧାୟକମାନେ ବୈଠକରେ ଉପସ୍ଥିତ ରହି ବାର୍ଷିକ କାର୍ଯ୍ୟଖସଡ଼ା ପ୍ରସ୍ତୁତ କରୁଛନ୍ତି। ପରେ ଜିଲ୍ଲାସ୍ତରରେ ଏହାକୁ କାର୍ଯ୍ୟକାରୀ କରାଯିବ ବୋଲି ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ କହିଛନ୍ତି। ପୂର୍ବରୁ ଜଳସମ୍ପଦ ବିଭାଗର ସହଯୋଗରେ ଜଳ ସଂରକ୍ଷଣ ସମ୍ପର୍କିତ ଆଲୋଚନା ଶେଷ ହୋଇଛି। ପ୍ରାକୃତିକ ବିପର୍ଯ୍ୟୟର ମୁକାବିଲା ପାଇଁ ସରକାର ସମ୍ପୂର୍ଣ୍ଣ ପ୍ରସ୍ତୁତ ରହିଛନ୍ତି। ପରିସ୍ଥିତିକୁ ଦୃଷ୍ଟିରେ ରଖି ସମସ୍ତ ପଦକ୍ଷେପ ଗ୍ରହଣ କରାଯାଇଛି ବୋଲି ଶ୍ରୀ ପୂଜାରୀ କହିଛନ୍ତି। ତାମିଲନାଡୁର ତିରୁଭଲ୍ଲୁଠାରେ ଘଟିଥିବା ଆମୋନିଆ ଗ୍ୟାସ୍ ଲିକ୍ ଘଟଣାରେ ଓଡ଼ିଆ ଶ୍ରମିକଙ୍କ ମୃତ୍ୟୁ ସଂଖ୍ୟା 5କୁ ବୃଦ୍ଧି ପାଇଥିବା ନେଇ ଶ୍ରମମନ୍ତ୍ରୀ ଗଣେଶ ରାମ ସିଂ କୁଣ୍ଟିଆ କହିଛନ୍ତି। ଦୁର୍ଘଟଣାରେ 70ରୁ ଉର୍ଦ୍ଧ ଅସୁସ୍ଥ ହୋଇ ମେଡିକାଲରେ ଚିକିିିିତ ହେଉଛନ୍ତି। ଘଟଣାରେ ମୁଖ୍ୟମନ୍ତ୍ରୀ ଦୁଃଖ ପ୍ରକାଶ କରିବା ସହ ମୃତ ଶ୍ରମିକଙ୍କ ନିକଟତମ ଆତ୍ମୀୟଙ୍କ ପାଇଁ ରିଲିଫ୍ ପାଣ୍ଠିରୁ 4 ଲକ୍ଷ ଟଙ୍କା ଲେଖାଏଁ ସହାୟତା ରାଶି ଘୋଷଣା କରିଛନ୍ତି। ରାଜ୍ୟ ସରକାରଙ୍କ 3 ଜଣ ବରିଷ୍ଠ ଅଧିକାରୀ ଘଟଣାସ୍ଥଳରେ ପହଞ୍ଚ ତଥ୍ୟ ସଂଗ୍ରହ କରୁଛନ୍ତି। ତାମିଲନାଡୁର ପ୍ରଶାସନ ସହ ସମନ୍ୱୟ ମାଧ୍ୟମରେ ଘଟଣାରେ ପ୍ରଭାବିତ ଓଡ଼ିଆ ଶ୍ରମିକଙ୍କୁ ସମସ୍ତ ପ୍ରକାର ସହଯୋଗ ପ୍ରଦାନ କରିବାକୁ ଅଧିକାରୀମାନଙ୍କୁ କୁହାଯାଇଛି। ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ ଦୁର୍ଘଟଣାଗ୍ରସ୍ତ ଶ୍ରମିକଙ୍କ ସହାୟତା ପାଇଁ ଓଡ଼ିଶା ସରକାର ତାମିଲନାଡୁ ପ୍ରଶାସନ ସହ ନିରନ୍ତର ଯୋଗାଯୋଗରେ ରହିଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ କ୍ରମେ ମୁଖ୍ୟ ଶାସନ ସଚିବ ଅନୁପ ଗର୍ଗ ତାମିଲନାଡୁର ମୁଖ୍ୟ ଶାସନ ସଚିବଙ୍କ ସହିତ ଆଲୋଚନା କରିଛନ୍ତି। କେନ୍ଦ୍ର ସରକାରଙ୍କ ସ୍ୱଚ୍ଛ ଏବଂ ହରିତ ବିଦ୍ୟାଳୟ ମୂଲ୍ୟାଙ୍କନ ଏସ୍ଏଚ୍ଭିଆର୍ 2025-26 ପୁରସ୍କାର ନିମନ୍ତେ ରାଜ୍ୟର 10ଟି ସରକାରୀ ବିଦ୍ୟାଳୟକୁ ଚୟନ କରାଯାଇଛି। ପରିମଳ ଏବଂ ପରିଚ୍ଛନ୍ନତା, ନିରାପଦ ପାନୀୟ ଜଳର ଉପଲବ୍ଧତା, ସବୁ ଜିମା ଏବଂ ଜୈବ ବିବିଧତା ବର୍ଜ୍ୟବସ୍ତୁ ପରିଚାଳନା ଅଭ୍ୟାସ ଭଳି ପ୍ରମୁଖ ମାନଦଣ୍ଡକୁ ଭିତ୍ତି କରି ମୂଲ୍ୟାଙ୍କନ କରାଯାଇଥିଲା। ଏହାଦ୍ୱାରା ବିଦ୍ୟାଳୟଗୁଡ଼ିକୁ ଛାତ୍ରଛାତ୍ରୀଙ୍କ ଉତ୍ତମ ସ୍ୱାସ୍ଥ୍ୟକୁ ସୁନିଶ୍ଚିତ କରିବା ସହ ପରିବେଶ ସୁରକ୍ଷା ଦିଗରେ ଦାୟିତ୍ୱପୂର୍ଣ୍ଣ ଅଭ୍ୟାସଗୁଡ଼ିକୁ ଗ୍ରହଣ କରିବାକୁ ଉତ୍ସାହିତ କରିଥାଏ। ସୂଚନା ଅନୁସାରେ ଜାତୀୟ ସ୍ତରରେ 29ଟି ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳରେ 191ଟି ବିଦ୍ୟାଳୟକୁ ଏହି ପୁରସ୍କାର ପାଇଁ ମନୋନୀତ କରାଯାଇଛି। ପ୍ରତ୍ୟେକ ବିଜେତା ବିଦ୍ୟାଳୟକୁ 1 ଲକ୍ଷ ଟଙ୍କା ନଗଦ ରାଶି, ସ୍ୱୀକୃତି ପ୍ରମାଣପତ୍ର ପ୍ରଦାନ ସହ 3 ଦିନିଆ ଭ୍ରମଣର ସୁଯୋଗ ମିଳିବ। ରାଜ୍ୟର ବିଭିନ୍ନ ସ୍ଥାନର ସଂଶୋଧିତ ଇଂରାଜୀ ବନାନ ସଂକଳିତ ବିଜ୍ଞପ୍ତି ପ୍ରକାଶ ପାଇଛି। ରାଜସ୍ୱ ବିପର୍ଯ୍ୟୟ ପରିଚାଳନା ବିଭାଗ ପକ୍ଷରୁ ପ୍ରକାଶିତ ବିଜ୍ଞପ୍ତିରେ କଟକ, ଅନୁଗୁଳ

ପାଲହଡ଼ା, ତାଲଚେର, ବଲାଙ୍ଗୀର, ବାଲେଶ୍ୱର, ବରଗଡ଼, ବ୍ରହ୍ମପୁର, ଆସିକା ସମେତ 64 ସ୍ଥାନର ଇଂରାଜୀ ବନାନକୁ ପରିବର୍ତ୍ତନ କରାଯାଇଛି। ସମସ୍ତ ଗଣମାଧ୍ୟମ, ସାମାଜିକ ଗଣମାଧ୍ୟମକୁ ଏହାର ସଠିକ୍ ପ୍ରସାର ନିମନ୍ତେ ଅନୁରୋଧ କରାଯାଇଛି। ଇଂରାଜୀ ବନାନ ସଂଶୋଧନ ନେଇ ପୂର୍ବରୁ କ୍ୟାବିନେଟ୍ରେ ନିଷ୍ପତ୍ତି ହୋଇଥିଲା। ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ରାଜ୍ୟର ବିଭିନ୍ନ ଉଚ୍ଚ ଶିକ୍ଷାନୁଷ୍ଠାନରେ ସ୍ନାତକ ପାଠ୍ୟକ୍ରମ ପାଇଁ ଆଜି ପ୍ରଥମ ପର୍ଯ୍ୟାୟ ମେଧା ତାଲିକା ପ୍ରକାଶ ପାଇଛି। ରେଭେନ୍ସା ବିଶ୍ୱବିଦ୍ୟାଳୟରେ ରାଜନୀତି ବିଜ୍ଞାନ ପାଠ୍ୟକ୍ରମ ପାଇଁ 94.5% କଟ୍ ଅଫ୍ ରହିଥିବାବେଳେ ପଦାର୍ଥ ବିଜ୍ଞାନରେ 96.5%, ପ୍ରାଣୀ ବିଜ୍ଞାନରେ 94.83% କଟ୍ ଅଫ୍ ରହିଛି। ସେହିପରି ବିଜେବି ସ୍ୱୟଂଶାସିତ ମହାବିଦ୍ୟାଳୟରେ କମ୍ପ୍ୟୁଟର ସାଇନ୍ସରେ କଟ୍ ଅଫ୍ 92% ରହିଛି। ମଧୁସୂଦନ ଆଇନ ବିଶ୍ୱବିଦ୍ୟାଳୟରେ ସମନ୍ୱିତ ସ୍ନାତକ ଆଇନ ବିଭାଗରେ କଟ୍ ଅଫ୍ 99.4% ରହିଛି। ରାଜ୍ୟର ବିଭିନ୍ନ ଉଚ୍ଚ ଶିକ୍ଷାନୁଷ୍ଠାନରେ ସ୍ନାତକ ପାଠ୍ୟକ୍ରମ ପାଇଁ ମୋଟ 287,327 ଆସନ ରହିଛି। ଏଥିପାଇଁ 2,37,200 ଜଣ ଛାତ୍ରଛାତ୍ରୀ ଆବେଦନ କରିଥିଲେ। ସେଥିମଧ୍ୟରୁ ପ୍ରଥମ ମେଧା ତାଲିକାରେ 1,87,782 ଜଣ ଛାତ୍ରଛାତ୍ରୀ ନାମଲେଖା ପାଇଁ ମନୋନୀତ ହୋଇଛନ୍ତି। ୟୁଜିସି ନେଟ୍ 2026 ପରୀକ୍ଷା ଆଜିଠାରୁ ଆରମ୍ଭ ହୋଇଛି। ଜାତୀୟ ପରୀକ୍ଷଣ ସଂସ୍ଥା ଏନ୍ଟିଏ ପକ୍ଷରୁ ହେଉଥିବା ଏହି କମ୍ପ୍ୟୁଟର ଆଧାରିତ ପରୀକ୍ଷା ଆସନ୍ତା 30 ତାରିଖ ପର୍ଯ୍ୟନ୍ତ ଜାରି ରହିବ। ପ୍ରତ୍ୟେକ ଦିନ 2 ସିଫ୍ଟରେ ଏହି ପରୀକ୍ଷା କରାଯିବ। କନିଷ୍ଠ ଗବେଷକ, ଫେଲୋସିପ୍, ଜେଆର୍ଏଫ୍, ଆସିଷ୍ଟାଣ୍ଟ ପ୍ରଫେସର ପଦବୀ ଏବଂ ପିଏଚ୍ଡି ପାଠ୍ୟକ୍ରମରେ ପ୍ରବେଶ ପାଇଁ ଏହି ପରୀକ୍ଷା ଅନୁଷ୍ଠିତ ହେଉଛି। ଏନ୍ଟିଏ ୱେବ୍ସାଇଟ୍ରେ ପରୀକ୍ଷା ପାଇଁ ଆଡ୍ମିଟ୍ କାର୍ଡ ଉପଲବ୍ଧ ରହିଛି। ତେବେ ପରୀକ୍ଷା ପୂର୍ବରୁ ପ୍ରଦତ୍ତ ସମସ୍ତ ବିବରଣୀକୁ ସମ୍ପୂର୍ଣ୍ଣ ଭାବେ ପଢ଼ି ଅବଗତ ହେବାକୁ ଏନ୍ଟିଏ ପରାମର୍ଶ ଦେଇଛି। ନିଟ୍ ପୁନଃ ପରୀକ୍ଷା ପାଇଁ ଆର୍ଆଇ ଅମିନ ପରୀକ୍ଷାକୁ ପରିବର୍ତ୍ତନ କରାଯାଇଥିବା ନେଇ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ କହିଛନ୍ତି। ଆସନ୍ତା 28 ତାରିଖରେ ଓଏସ୍ଏସ୍ଏସ୍ସି ପକ୍ଷରୁ ଏହି ପରୀକ୍ଷା କରାଯିବ। ତେବେ ଆବେଦନକାରୀଙ୍କ ସୁବିଧାକୁ ଦୃଷ୍ଟିରେ ରଖି ପୁନର୍ବାର ତାରିଖ ପରିବର୍ତ୍ତନ ହୋଇପାରେ। ଏହାର ପୁନଃବିଚାର ପାଇଁ ଆଜି ଓଏସ୍ଏସ୍ଏସ୍ସି ସହ ଆଲୋଚନା କରାଯିବ ବୋଲି ମନ୍ତ୍ରୀ ଶ୍ରୀ ପୂଜାରୀ କହିଛନ୍ତି। ରାଜ୍ୟର ସହରାଞ୍ଚଳ ଗୃହ ନିର୍ମାଣ, ନଗର ଯୋଜନା ଏବଂ ଜମି ପରିଚାଳନା ବ୍ୟବସ୍ଥାକୁ ଅଧିକ ସୁଦୃଢ଼ କରିବା ପାଇଁ ସରକାରଙ୍କ ପକ୍ଷରୁ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ଗ୍ରହଣ କରାଯାଇଛି ବୋଲି ଗୃହ ନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ଡକ୍ଟର କୃଷ୍ଣଚନ୍ଦ୍ର ମହାପାତ୍ର କହିଛନ୍ତି। ଓଡ଼ିଶା ଆପାର୍ଟମେଣ୍ଟ ଅଧିନିୟମ 2023ର ସଫଳ କାର୍ଯ୍ୟକାରିତା ପାଇଁ ସରକାରଙ୍କ ପକ୍ଷରୁ ସ୍ୱତନ୍ତ୍ର ନିର୍ଦ୍ଦେଶନାମା ଜାରି କରାଯାଇଛି, ଯାହା ଆପାର୍ଟମେଣ୍ଟ ମାଲିକ, ଡେଭଲପର ଏବଂ ନିୟାମକ କର୍ତ୍ତୃପକ୍ଷଙ୍କ ସମସ୍ୟାକୁ ସମାଧାନ କରିବାରେ ସହାୟକ ହେବ। ବିଭାଗ ପକ୍ଷରୁ ଆପାର୍ଟମେଣ୍ଟ ପଞ୍ଜିକରଣ ନିମନ୍ତେ ଏକ ସ୍ୱତନ୍ତ୍ର ମାର୍ଗଦର୍ଶିକା ଜାରି କରାଯାଇଛି, ଯେଉଁଥିରେ ଆବାସିକ, ବ୍ୟବସାୟିକ ଏବଂ ମିଶ୍ରିତ ବ୍ୟବହାର ଭିତ୍ତିକ ଆପାର୍ଟମେଣ୍ଟ ପ୍ରକଳ୍ପଗୁଡ଼ିକର ପଞ୍ଜିକରଣ ବ୍ୟବସ୍ଥା ସରଳ ହୋଇଛି। ପାରିବାରିକ ଭାଗବଣ୍ଟା ଜନିତ ସବ୍ଡିଭିଜନ ପାଇଁ ଲେଆଉଟ୍ ଅନୁମୋଦନ ପାଇଁ ଆବେଦନର ଆବଶ୍ୟକତାକୁ ଉଚ୍ଛେଦ କରାଯାଇଛି ଏବଂ 500 ବର୍ଗମିଟରରୁ କମ୍ ଥିବା ପ୍ଲଟ୍ଗୁଡ଼ିକର ସବ୍ଡିଭିଜନ ପାଇଁ କେତେକ ସର୍ତ୍ତ ସାପେକ୍ଷ ଏକକାଳୀନ ରିହାତି ପ୍ରଦାନ କରାଯାଇଥିବା ମନ୍ତ୍ରୀ ସୂଚନା ଦେଇଛନ୍ତି। ଗଞ୍ଜାମ ଜିଲ୍ଲାର ଜଣେ ବ୍ୟକ୍ତିଙ୍କ ବିଦ୍ୟୁତ୍ ଆଘାତ ଓ ଅନ୍ୟ ଜଣଙ୍କର ଦୁର୍ଘଟଣାରେ ପ୍ରାଣହାନୀ ଘଟିଛି। ଘଟଣାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଦୁଃଖ ପ୍ରକାଶ କରିବା ସହିତ ମୃତକଙ୍କ ଆତ୍ମୀୟଙ୍କ ପାଇଁ ରିଲିଫ୍ ପାଣ୍ଠିରୁ 4,00,000 ଲେଖାଏଁ ସହାୟତା ରାଶି ଘୋଷଣା କରିଛନ୍ତି। ଜଙ୍ଗଲ ଭଳି ପ୍ରାକୃତିକ ସମ୍ପଦର ସୁରକ୍ଷା, ପୁନରୁଦ୍ଧାର ଏବଂ ଏଥିପ୍ରତି ଜନସଚେତନତା ସୃଷ୍ଟି ଲକ୍ଷ୍ୟ ନେଇ ଆଜି ବିଶ୍ୱ ବର୍ଷାବଣ ଦିବସ ପାଳନ କରାଯାଉଛି। ଜଙ୍ଗଲଗୁଡ଼ିକ ମଧ୍ୟରେ ସବୁଠାରୁ ଜୀବନ୍ତ ଏବଂ ଅତ୍ୟନ୍ତ ଉପାଦେୟ ବାସସ୍ଥଳୀ ଭାବେ ବର୍ଷାବଣକୁ ଗ୍ରହଣ କରାଯାଇଥାଏ। ଏହା ଏଭଳି ଏକ ସବୁଜ ବଳୟ ଯେଉଁଠାରେ ବର୍ଷସାରା ଅତ୍ୟଧିକ ବୃଷ୍ଟିପାତ ହୋଇଥାଏ। ଏହି ଜଙ୍ଗଲାଞ୍ଚଳଗୁଡ଼ିକୁ ବାୟୁମଣ୍ଡଳରୁ ବିପୁଳ ପରିମାଣର ଅଙ୍ଗାରକାମ୍ଳ ଶୋଷଣ କରି ପ୍ରଚୁର ଅମ୍ଳଜାନ ପରିତ୍ୟାଗ କରିଥାନ୍ତି। ତେଣୁ ବର୍ଷାବଣକୁ ପୃଥିବୀର ଫୁସ୍ଫୁସ୍ କୁହାଯାଏ। ଚଳିତ ବର୍ଷ ଆମ ଭିତରେ ଜଙ୍ଗଲ ପ୍ରସଙ୍ଗ ଆଧାରରେ ଏହି ଦିବସ ପାଳନ କରାଯାଉଛି। ରାଜ୍ୟର ବିଭିନ୍ନ ସ୍ଥାନରେ ଯୁଗ୍ମ ଜନ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି। ନୟାଗଡ଼ ଜିଲ୍ଲା ଓଡ଼ଗାଁ ବ୍ଲକ୍ରେ ଅନୁଷ୍ଠିତ ଶିବିରରେ 62 ମାମଲାର ତୁରନ୍ତ ସମାଧାନ କରାଯାଇଥିଲା। ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ବ୍ଲକ୍ର ଖେମଲାହେ ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟରେ ଅନୁଷ୍ଠିତ ଶିବିରରେ 71 ଅଭିଯୋଗର ଶୁଣାଣି କରାଯାଇ ତୁରନ୍ତ ସମାଧାନ ପାଇଁ ବିଭାଗୀୟ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି। କେନ୍ଦ୍ରାପଡ଼ା ଜିଲ୍ଲା ପଟ୍ଟାମୁଣ୍ଡାଇ ବ୍ଲକ୍ କାର୍ଯ୍ୟାଳୟରେ ଆୟୋଜିତ ଶିବିରରେ 18 ମାମଲାର ତୁରନ୍ତ ସମାଧାନ କରାଯାଇଥିବାବେଳେ 4 ହିତାଧିକାରୀଙ୍କୁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍ ପାଣ୍ଠିରୁ ଆର୍ଥିକ ସହାୟତା ପ୍ରଦାନ କରାଯାଇଛି। ରାୟଗଡ଼ା ଜିଲ୍ଲା କଲନରା ବ୍ଲକ୍ ସମ୍ମିଳନୀ କକ୍ଷରେ ଆୟୋଜିତ ଶିବିରରେ 4 ରେଡ୍କ୍ରସ୍ ପାଣ୍ଠିରୁ 28,000 ଟଙ୍କାର ସହାୟତା ରାଶି

0: କରାଯାଇଛି। ପାଣିପାଗ ଉତ୍ତର ବଙ୍ଗୋପସାଗରରେ ଆସନ୍ତା ପନ୍ଦର ଦିନ ମଧ୍ୟରେ ଦୁଇଟି ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି। ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ସୂଚନା ଅନୁସାରେ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଆଜି ବଲାଙ୍ଗୀର ଓ ସୁନ୍ଦରଗଡ଼ ମଧ୍ୟ ଦେଇ ଅଗ୍ରସର ହୋଇଛି। ଆଗାମୀ ଦିନରେ ମୌସୁମୀ ପ୍ରଭାବରେ ରାଜ୍ୟରେ ବର୍ଷାର ପରିମାଣ ବୃଦ୍ଧି ପାଇବ। ଆସନ୍ତା ଚବିଶ ଘଣ୍ଟା ମଧ୍ୟରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା ହେବା ନେଇ ତେଇଶଟି ଜିଲ୍ଲାକୁ ସତର୍କ ସୂଚନା ଜାରି କରାଯାଇଛି। ମୌସୁମୀର ଅଗ୍ରଗତି ଓ ବର୍ଷା ସମ୍ପର୍କରେ ଆଞ୍ଚଳିକ ପାଣିପାଗ କେନ୍ଦ୍ର ନିର୍ଦ୍ଦେଶିକା ମନୋରମା ମହାନ୍ତି କହିଛନ୍ତି,
1: ମନସୁନ ଆହୁରି ପ୍ରୋଗ୍ରେସ ହେଇଛି। ଓଡ଼ିଶାର ମ୍ୟାକ୍ସିମମ୍ ପାର୍ଟ କଭର ହେଇଛି ଆଉ ମନସୁନ ଲାଇନ୍ ଟି ଆମର ପାସ୍ କରୁଛି। ନବରଙ୍ଗପୁର, ବଲାଙ୍ଗୀର, ଝାରସୁଗୁଡା ଆଉ ସୁନ୍ଦରଗଡ଼ର ମ୍ୟାକ୍ସିମମ୍ ପାର୍ଟ କଭର ହେଇଯାଇଛି ଆଜି ମନସୁନ। ଆଉ କିଛି ଅଂଶ ରହିଛି ଫର୍ଦର ପ୍ରୋଗ୍ରେସ ପାଇଁ, ସ୍ଥିତି ଅନୁକୂଳ ରହିଛି। ଆଗାମୀ ସାତ ଦିନ ପାଇଁ ଯଦି ଆମେ ଫୋରକାଷ୍ଟ ଦେଖିବା ଆଗାମୀ ଚବିଶ ଘଣ୍ଟା।
0: ମୁଖ୍ୟ ସମ୍ବାଦ ପୁଣି ଥରେ, ନୂଆଦିଲ୍ଲୀରେ ଆସନ୍ତାକାଲି ଦ୍ୱିତୀୟ ପର୍ଯ୍ୟାୟରେ ପଦ୍ମ ପୁରସ୍କାର ପ୍ରଦାନ କରିବେ ରାଷ୍ଟ୍ରପତି। କେନ୍ଦ୍ର ସ୍ୱଚ୍ଛ ଏବଂ ହରିତ ବିଦ୍ୟାଳୟ ମୂଲ୍ୟାଙ୍କନ ପୁରସ୍କାର ପାଇଁ ରାଜ୍ୟର ଦଶଟି ବିଦ୍ୟାଳୟ ମନୋନୀତ ଏବଂ ସ୍ନାତକ ପାଠ୍ୟକ୍ରମରେ ନାମଲେଖା ପାଇଁ ପ୍ରକାଶ ପାଇଲା ମେଧା ତାଲିକା। ଆଞ୍ଚଳିକ ସମ୍ବାଦ ଆଜି ପାଇଁ ଏତିକି।
2: ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ।
3: ଆଜିର ପ୍ରସଙ୍ଗ, ପୃଥିବୀର ସବୁଜ ପ୍ରାଣକେନ୍ଦ୍ର ବର୍ଷାବୁଣ। ଆଲେଖ୍ୟ ଆଞ୍ଚଳିକ ସମ୍ବାଦ ବିଭାଗ, ଉପସ୍ଥାପନାରେ ମୁଁ ସତ୍ୟ ରଞ୍ଜନ ମହାପାତ୍ର। ବିଶ୍ୱର ପରିବେଶ ସନ୍ତୁଳନ ରକ୍ଷା କରିବାରେ ଜଙ୍ଗଲଗୁଡ଼ିକର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି। ଜଙ୍ଗଲଗୁଡ଼ିକ ମଧ୍ୟରେ ସବୁଠାରୁ ଜୀବନ୍ତ ଏବଂ ଅତ୍ୟନ୍ତ ଉପାଦେୟ ବାସସ୍ଥଳୀ ଭାବେ ବର୍ଷାବଣକୁ ଗ୍ରହଣ କରାଯାଇଥାଏ। ଏହି ଅମୂଲ୍ୟ ପ୍ରାକୃତିକ ସମ୍ପଦର ସୁରକ୍ଷା, ପୁନରୁଦ୍ଧାର ଏବଂ ଏହାପ୍ରତି ଜନସଚେତନତା ସୃଷ୍ଟି ଲକ୍ଷ୍ୟ ନେଇ ଆଜି ବିଶ୍ୱ ବର୍ଷାବଣ ଦିବସ ପାଳନ କରାଯାଉଛି। 2017 ମସିହାରେ ରେନ୍ ଫରେଷ୍ଟ ପାର୍ଟନରସିପ୍ ନାମକ ଏକ ଅନ୍ତର୍ଜାତୀୟ ସଂଗଠନ ଦ୍ୱାରା ପ୍ରଥମେ ଏହି ଦିବସ ପାଳନର ଶୁଭାରମ୍ଭ ହୋଇଥିଲା। ଏହିଠାରୁ ପ୍ରତ୍ୟେକ ବର୍ଷ ଜୁନ୍ 22 ତାରିଖକୁ ବିଶ୍ୱ ବର୍ଷାବଣ ଦିବସ ଭାବେ ପାଳନ କରାଯାଇ ଆସୁଛି। ଏହି ବଣଜଙ୍ଗଲଗୁଡ଼ିକ ଯୋଗୁଁ ପ୍ରଚୁର ବୃଷ୍ଟିପାତ ହେବା ସହ ବିଶ୍ୱର ପ୍ରାୟ ଅଧାରୁ ଅଧିକ ଜୀବ ଏବଂ ଉଦ୍ଭିଦ ଜଗତ ଆଶ୍ରିତ ହୋଇଥାନ୍ତି। ବର୍ଷାବଣ ହେଉଛି ଏଭଳି ଏକ ସବୁଜ ବଳୟ ଯେଉଁଠାରେ ବର୍ଷସାରା ଅତ୍ୟଧିକ ବୃଷ୍ଟିପାତ ହୋଇଥାଏ, ଅର୍ଥାତ୍ ସେଠାରେ ପ୍ରାୟ 2000 ମିଲିମିଟରରୁ ଅଧିକ ବର୍ଷା ହୁଏ, ଫଳରେ ସେଠାରେ ବୃକ୍ଷଲତା ସର୍ବଦା ଚିରହରିତ ରହିଥାନ୍ତି। ବିଶ୍ୱ ପାଇଁ ଏହା ମହତ୍ତ୍ୱପୂର୍ଣ୍ଣ ଅବଦାନ ପ୍ରଦାନ କରିଥାଏ। ବର୍ଷାବନକୁ ପୃଥିବୀର ଫୁସ୍ଫୁସ୍ କୁହାଯାଏ, କାରଣ ଏହି ଜଙ୍ଗଲାଞ୍ଚଳ ବାୟୁମଣ୍ଡଳରୁ ବିପୁଳ ପରିମାଣର ଅଙ୍ଗାରକାମ୍ଳ ଶୋଷଣ କରି ପ୍ରଚୁର ଅମ୍ଳଜାନ ପରିତ୍ୟାଗ କରନ୍ତି। ପୃଥିବୀରେ ସବୁଠାରୁ ବେଶି ପରିଚିତ ଆମାଜନ ବର୍ଷା ଜଙ୍ଗଲ ଏକାକୀ ବିଶ୍ୱର ପ୍ରାୟ 20% ଅମ୍ଳଜାନ ପ୍ରଦାନ କରିଥାଏ। ଏହା ପ୍ରତିବଦଳରେ ଏହି ଜଙ୍ଗଲ 7.6 ବିଲିୟନ୍ ଟନ୍ ଅଙ୍ଗାରକାମ୍ଳ ଶୋଷଣ କରନ୍ତି। ଏହା ବିଶ୍ୱ ତାପାୟନ ନିୟନ୍ତ୍ରଣ କରିବାରେ ସହାୟକ ହୋଇଥାଏ। ବର୍ଷାବଣକୁ ଜୈବ ବିବିଧତାର ଗନ୍ତାଘର ବୋଲି ମଧ୍ୟ ଗ୍ରହଣ କରାଯାଇଛି। ବିଶ୍ୱର ମାତ୍ର 6% ସ୍ଥଳଭାଗରେ ବର୍ଷାବଣ ରହିଥିଲେ ମଧ୍ୟ ଏହା ମଧ୍ୟରେ 50%ରୁ ଅଧିକ ସ୍ଥଳଭାଗର ଜୀବଜନ୍ତୁ ଏବଂ ଉଦ୍ଭିଦ ପ୍ରଜାତି ରହିଥାନ୍ତି। ଏପରିକି ଆମେ ବ୍ୟବହାର କରୁଥିବା ଆଧୁନିକ ଔଷଧର ପ୍ରାୟ 25%ରୁ ଅଧିକ ଉପାଦାନ ଏହି ବର୍ଷାବଣରୁ ସଂଗୃହୀତ ହୋଇଥାଏ। କର୍କଟ ଭଳି ମାରାତ୍ମକ ରୋଗର ଚିକିତ୍ସା ପାଇଁ ଆବଶ୍ୟକୀୟ ଉଦ୍ଭିଦ ମଧ୍ୟ ଏହି ଜଙ୍ଗଲଗୁଡ଼ିକରେ ଉପଲବ୍ଧ ହୋଇଥାଏ, ତେଣୁ ଏହାକୁ ପ୍ରାକୃତିକ ଔଷଧାଳୟ ବୋଲି କୁହାଯାଇଥାଏ। ବର୍ଷାବଣଗୁଡ଼ିକ ବିଶ୍ୱର ଜଳଚକ୍ରକୁ ନିୟନ୍ତ୍ରଣ କରିଥାନ୍ତି। ସେଠାରେ ଥିବା ବୃକ୍ଷରାଜିଗୁଡ଼ିକର ଅଙ୍ଗାରକାମ୍ଳ ଗ୍ରହଣ ଏବଂ ଅମ୍ଳଜାନ ଛାଡ଼ିବା ଏହି ପ୍ରକ୍ରିୟା ମଧ୍ୟରେ ମେଘ ସୃଷ୍ଟି ପାଇଁ ମଧ୍ୟ ପରିସ୍ଥିତି ଉପୁଜିଥାଏ, ଫଳରେ ଦୂରଦୂରାନ୍ତ ଅଞ୍ଚଳରେ ଏହାର ପ୍ରଭାବରେ ବୃଷ୍ଟିପାତ ହୋଇଥାଏ। ତେଣୁ ଜଳଚକ୍ର ନିୟନ୍ତ୍ରଣ ଏବଂ ଜଳବାୟୁ ସ୍ଥିରତା କ୍ଷେତ୍ରରେ ଏହା ଉଲ୍ଲେଖନୀୟ ସାବ୍ୟସ୍ତ ହୁଏ। ଚଳିତ ବର୍ଷ ଆମ ଭିତରେ ଜଙ୍ଗଲ ପ୍ରସଙ୍ଗ ଆଧାରରେ ଏହି ଦିବସ ପାଳନ କରାଯାଉଛି। ମନୁଷ୍ୟ ସହିତ ପ୍ରକୃତି ଏବଂ ବର୍ଷାବଣର ନିବିଡ଼ ସମ୍ପର୍କକୁ ଏହି ପ୍ରସଙ୍ଗ ପ୍ରତିଫଳନ କରୁଛି, କାରଣ ଆମେ ଗ୍ରହଣ କରୁଥିବା ଅମ୍ଳଜାନ, ପିଉଥିବା ପାଣି, ଖାଦ୍ୟ ଏବଂ ଆମ ସଂସ୍କୃତି ସହ ଏହି ପ୍ରକୃତିଗତ ଜଙ୍ଗଲ ଓତପ୍ରୋତ ଭାବରେ ଜଡ଼ିତ। ତେଣୁ ଅନ୍ୟ ପ୍ରକାରେ କହିଲେ ଏହି ଜଙ୍ଗଲର ଉପାଦାନ ଆମ ଦୈନନ୍ଦିନ ଜୀବନର ଏକ ପ୍ରମୁଖ ଅଂଶ। ଭାରତରେ ବର୍ଷାବନର ବ୍ୟାପକତା ଏତେ ଅଧିକ ନ ଥିଲେ ମଧ୍ୟ ତିନୋଟି ପ୍ରମୁଖ ଅଞ୍ଚଳରେ ଏହାର ସ୍ଥିତି ରହିଛି। ସେଗୁଡ଼ିକ ହେଉଛି ପଶ୍ଚିମଘାଟ ପର୍ବତମାଳା, ଉତ୍ତର ପୂର୍ବ ଭାରତ ଏବଂ ଆଣ୍ଡାମାନ ନିକୋବର ଦ୍ୱୀପପୁଞ୍ଜ। ଏହି କ୍ରାନ୍ତୀୟ ଚିରହରିତ ବର୍ଷାବନଗୁଡ଼ିକ ଭାରତରେ ଜଳବାୟୁ

0: କ୍ଷେତ୍ରରେ ବ୍ୟାପକ ପ୍ରଭାବ ପକାଇଥାନ୍ତି। ତେଣୁ ଏହି ଅଞ୍ଚଳଗୁଡ଼ିକର ସୁରକ୍ଷା ତଥା ଦେଶରେ ଅନ୍ୟାନ୍ୟ ଜଙ୍ଗଲ ସୁରକ୍ଷା ଓ ସୃଷ୍ଟି ପାଇଁ ସରକାର ବହୁବିଧ ପଦକ୍ଷେପ ହାତକୁ ନେଇଛନ୍ତି। ସେଗୁଡ଼ିକ ମଧ୍ୟରେ କାମ୍ପା, ଗ୍ରୀନ୍ ଇଣ୍ଡିଆ ମିଶନ, ଜାତୀୟ ବାଉଁଶ ମିଶନ, ମିୟାୱାକି ପଦ୍ଧତି ଏବଂ ଏକ୍ ପେଡ୍ ମା କେ ନାମ ଅଭିଯାନ ଗୁରୁତ୍ୱପୂର୍ଣ୍ଣ ସାବ୍ୟସ୍ତ ହେଉଛି। କାମ୍ପା ପାଣ୍ଠି ଉପଯୋଗ ମାଧ୍ୟମରେ ଶିଳ୍ପାୟନ ପାଇଁ ନଷ୍ଟ ହେଉଯାଉଥିବା ଜଙ୍ଗଲ ବଦଳରେ ବ୍ୟାପକ ବୃକ୍ଷରୋପଣ ଏବଂ ପ୍ରାକୃତିକ ଜଙ୍ଗଲ ପୁନରୁଦ୍ଧାରକୁ ପ୍ରୋହାହନ ପ୍ରଦାନ କରାଯାଉଛି। ଏହା ମାଧ୍ୟମରେ ବର୍ଷାବନ ଅଞ୍ଚଳଗୁଡ଼ିକରେ ସ୍ଥାୟୀ ଚିରହରିତ ପ୍ରଜାତିର ଚାରାରୋପଣ କରାଯାଉଛି। ଜଳବାୟୁ ପରିବର୍ତ୍ତନ ଆହ୍ୱାନର ମୁକାବିଲା ଦିଗରେ ଗ୍ରୀନ୍ ଇଣ୍ଡିଆ ମିଶନ ଜାତୀୟ କାର୍ଯ୍ୟ ଯୋଜନାର ଏକ ପ୍ରମୁଖ ଅଂଶ ପାଲଟିଛି। ଏହା ମାଧ୍ୟମରେ ଦେଶରେ ଜଙ୍ଗଲ ଆଚ୍ଛାଦିତ ଅଞ୍ଚଳ ପରିସୀମା ବୃଦ୍ଧି ଏବଂ ଅବକ୍ଷୟମୁଖୀ ଜଙ୍ଗଲ ପୁନରୁଦ୍ଧାର ପାଇଁ ପ୍ରୟାସ ଜାରି ରହିଛି। ବର୍ଷାବଣ ଏବଂ ଏହା ପାର୍ଶ୍ୱବର୍ତ୍ତୀ ଅଞ୍ଚଳଗୁଡ଼ିକରେ ବାଉଁଶ ଚାଷକୁ ପ୍ରୋହାହନ ପ୍ରଦାନ କରିବା ଲକ୍ଷ୍ୟ ନେଇ ଜାତୀୟ ବାଉଁଶ ମିଶନ କାର୍ଯ୍ୟକାରୀ ହେଉଛି, ଫଳରେ ମୃତ୍ତିକା କ୍ଷୟକୁ ରୋକାଯିବା ସହ ସ୍ଥାନୀୟ ଜୈବ ବିବିଧତା ବଜାୟ ରଖିବାରେ ଏହା ସହାୟକ ହେଉଛି। ସେହିଭଳି ମିୟାୱାକି ପଦ୍ଧତି ଏବଂ ଏକ୍ ପେଡ୍ ମା କେ ନାମ ଅଧୀନରେ କୃତ୍ରିମ ଭାବେ ବର୍ଷାବଣ ତଥା ଚାରାରୋପଣକୁ ପ୍ରୋହାହନ ପ୍ରଦାନ କରାଯାଉଛି। ପରିଶେଷରେ ଏତିକି କୁହାଯାଇପାରିବ ଯେ ବର୍ଷାବନ ସୁରକ୍ଷିତ ରହିଲେ ପୃଥିବୀର ପ୍ରତିଟି ଜୀବ ସୁରକ୍ଷିତ ରହିବ।
1: ଆଜିର ପ୍ରସଙ୍ଗରେ ଶୁଣିଲେ ପୃଥିବୀର ସବୁଜ ପ୍ରାଣକେନ୍ଦ୍ର ବର୍ଷାବଣ, ଆଲେଖ୍ୟ ଆଞ୍ଚଳିକ ସମ୍ବାଦ ବିଭାଗ, ଉପସ୍ଥାପନା ସତ୍ୟରଞ୍ଜନ ମହାପାତ୍ର। ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ।
2: ନମସ୍କାର, ବର୍ତ୍ତମାନ ମୁଖ୍ୟ ସମ୍ବାଦ ସହ ମୁଁ ସତ୍ୟରଞ୍ଜନ ମହାପାତ୍ର। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆସନ୍ତାକାଲି ନୂଆଦିଲ୍ଲୀରେ ପ୍ରଦାନ କରିବେ ଦ୍ୱିତୀୟ ପର୍ଯ୍ୟାୟରେ ପଦ୍ମ ପୁରସ୍କାର। ଲକ୍ଷ୍ନୌର ଏକ କୋଚିଂ ସେଣ୍ଟରରେ ଭୟାବହ ଅଗ୍ନିକାଣ୍ଡ, 15 ମୃତ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦୁଃଖ ପ୍ରକାଶ କରିବା ସହ ମୃତକଙ୍କ ପରିବାରବର୍ଗଙ୍କୁ 2 ଲକ୍ଷ ଟଙ୍କା ଲେଖାଏଁ ଏବଂ ଆହତମାନଙ୍କ ଲାଗି 50,000 ଟଙ୍କାର ସହାୟତା ଘୋଷଣା। ତାମିଲନାଡୁ ଗ୍ୟାସ୍ ଲିକ୍ ଘଟଣାରେ ଓଡ଼ିଆ ଶ୍ରମିକଙ୍କ ମୃତ୍ୟୁ ସଂଖ୍ୟା 5କୁ ବୃଦ୍ଧି। ମୁଖ୍ୟମନ୍ତ୍ରୀ ରିଲିଫ୍ ପାଣ୍ଠିରୁ ମୃତକଙ୍କ ପରିବାର ପାଇଁ ସହାୟତା ଘୋଷଣା କଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି। ତିରୁଭଲ୍ଲୁରରେ ପରିସ୍ଥିତିର ଅନୁଧ୍ୟାନ କରୁଛନ୍ତି ରାଜ୍ୟ ସରକାରଙ୍କ 3 ବରିଷ୍ଠ ଅଧିକାରୀ। ଭାରତ ସରକାରଙ୍କ ସ୍ୱଚ୍ଛ ଏବଂ ହରିତ ବିଦ୍ୟାଳୟ ମୂଲ୍ୟାଙ୍କନ 2025-26 ପୁରସ୍କାର ନିମନ୍ତେ ରାଜ୍ୟ ବିଦ୍ୟାଳୟ ଓ ଗଣଶିକ୍ଷା ଅଧୀନରେ ଥିବା 10 ବିଦ୍ୟାଳୟକୁ ଚୟନ କରାଯାଇଛି। 2026-27 ଶିକ୍ଷାବର୍ଷ ପାଇଁ ସ୍ନାତକ ପାଠ୍ୟକ୍ରମରେ ନାମଲେଖା ପାଇଁ ଆଜି ପ୍ରଥମ ମେଧା ତାଲିକା ପ୍ରକାଶିତ। ରାଜ୍ୟର 1,78,782 ଜଣ ଛାତ୍ରଛାତ୍ରୀ ନାମଲେଖା ପାଇଁ ମନୋନୀତ ହୋଇଛନ୍ତି। ନିଟ୍ ପୁନଃ ପରୀକ୍ଷା ପାଇଁ ଆର୍ଆଇ ଅମିନ ପରୀକ୍ଷାକୁ ପରିବର୍ତ୍ତନ କରାଯାଇଥିବା ନେଇ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀଙ୍କ ସୂଚନା। ଏନ୍ଟିଏ ପକ୍ଷରୁ ଆୟୋଜିତ ୟୁଜିସି ନେଟ୍ 2026 ପରୀକ୍ଷା ଆଜିଠାରୁ ଆରମ୍ଭ ହୋଇଛି। ରାଜ୍ୟରେ କାର୍ଯ୍ୟରତ ଆଇନଜୀବୀଙ୍କ ସହାୟତା ପାଇଁ କାର୍ଯ୍ୟକାରୀ ହେଉଥିବା ରାଜ୍ୟ କଲ୍ୟାଣ ପାଣ୍ଠିରୁ ମିଳୁଥିବା ରାଶି ପରିମାଣକୁ 40% ବୃଦ୍ଧି କରାଯାଇଛି ଏବଂ ରାଜ୍ୟରେ 26 ଜିଲ୍ଲାର ମୋଟ 64 ସ୍ଥାନର ଇଂରାଜୀ ଉଚ୍ଚାରଣକୁ ପରିବର୍ତ୍ତନ କରାଯାଇଥିବା ନେଇ ରାଜସ୍ୱ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ। ବର୍ତ୍ତମାନ ପାଇଁ ମୁଖ୍ୟ ସମ୍ବାଦ ଏଠାରେ ସମାପ୍ତ କରୁଛୁ। ପରବର୍ତ୍ତୀ ମୁଖ୍ୟ ସମ୍ବାଦ ଶୁଣିପାରିବେ ରାତି 8:00।

ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ପ୍ରଚାର କରୁଛୁ ଓଡ଼ିଆ କଥାଚିତ୍ର ଗୀତ। ପ୍ରଥମେ ଗାଇଛନ୍ତି ଅକ୍ଷୟ ମହାନ୍ତି ଏବଂ ଅନୁରାଧା ପୋଡ଼ୱାଲ କଥାଚିତ୍ର ମହାସତୀ ସାବିତ୍ରୀ।

ಆಕಾಶವಾಣಿ ସମ୍ବାଦ ପଢୁଛନ୍ତି ଚନ୍ଦନ ଘୋଷ ମୁଖ୍ୟ ସମ୍ବାଦ ଜନସାଧାରଣଙ୍କ ବିଶ୍ୱାସ ହିଁ ସୁଶାସନର ସର୍ବୋତ୍ତମ ସମ୍ପତ୍ତି କହିଲେ ପ୍ରଧାନମନ୍ତ୍ରୀ ଷୋଡ଼ଶ ବ୍ରିକ୍ସ ଜାତୀୟ ସୁରକ୍ଷା ପରାମର୍ଶଦାତା ସମ୍ମିଳନୀ ଆଜିଠାରୁ ଆରମ୍ଭ ହେଲା ନୂଆଦିଲ୍ଲୀରେ ଉତ୍ତରପ୍ରଦେଶର ଏକ କୋଚିଂ ସେଣ୍ଟରରେ ଅଗ୍ନିକାଣ୍ଡ ଯୋଗୁଁ 14 ଶିକ୍ଷାର୍ଥୀଙ୍କର ମୃତ୍ୟୁ ଭାରତ ମଙ୍ଗୋଲିଆ ରଣନୈତିକ ଭାଗିଦାରୀକୁ ଅଧିକ ସଶକ୍ତ କରିବା ଲାଗି ସେମାନଙ୍କ ପ୍ରତିବଦ୍ଧତା ଦୋହରାଇଲେ ଉଭୟ ଦେଶର ବୈଦେଶିକ ମନ୍ତ୍ରୀ ଏବଂ ନିଜ ପଦବୀରୁ ଇସ୍ତଫା ଦେବା ପାଇଁ ଘୋଷଣା କଲେ ବ୍ରିଟେନ୍ ପ୍ରଧାନମନ୍ତ୍ରୀ ଜନସାଧାରଣଙ୍କ ବିଶ୍ୱାସ ହିଁ ସୁଶାସନର ସର୍ବୋତ୍ତମ ସମ୍ପତ୍ତି ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମତବ୍ୟକ୍ତ କରିଛନ୍ତି କେନ୍ଦ୍ର ବାଣିଜ୍ୟ ଓ ଶିଳ୍ପ ମନ୍ତ୍ରୀ ପୀୟୁଷ ଗୋୟଲଙ୍କର ଏକ ଲେଖାକୁ ସାମାଜିକ ଗଣମାଧ୍ୟମ ପୋଷ୍ଟରେ ସେୟାର କରି ଶ୍ରୀ ମୋଦି କହିଛନ୍ତି ଗତ 12 ବର୍ଷ ଧରି କେନ୍ଦ୍ର ସରକାରଙ୍କ ଦ୍ୱାରା ବିଭିନ୍ନ କ୍ଷେତ୍ରରେ ନିଆଯାଇଥିବା ସଂସ୍କାରମୂଳକ ପଦକ୍ଷେପ ଯୋଗୁଁ ଶାସନ ଓ ପ୍ରଶାସନ ପ୍ରତି ଜନସାଧାରଣଙ୍କ ବିଶ୍ୱାସ ଅଧିକ ସୁଦୃଢ଼ ହୋଇପାରିଛି ସରକାରଙ୍କ ବିଭିନ୍ନ ଜନକଲ୍ୟାଣକାରୀ ଯୋଜନାଗୁଡ଼ିକ ମାଧ୍ୟମରେ ଲକ୍ଷ ଲକ୍ଷ ନାଗରିକଙ୍କର ଜୀବନ ଅଧିକ ସୁଗମ ସୁରକ୍ଷିତ ତଥା ସମ୍ମାନଜନକ ସ୍ଥିତିରେ ପହଞ୍ଚପାରିଛି ବୋଲି ପ୍ରଧାନମନ୍ତ୍ରୀ ମତବ୍ୟକ୍ତ କରିଛନ୍ତି ପ୍ରଧାନମନ୍ତ୍ରୀ ଶ୍ରୀ ମୋଦିଙ୍କ ନେତୃତ୍ୱରେ ଗତ 12 ବର୍ଷ ଧରି ଦେଶର ଜନସାଧାରଣ ବିଶେଷକରି ଗରିବବର୍ଗ ଲୋକଙ୍କ ଜୀବନଶୈଳୀରେ ସକାରାତ୍ମକ ପରିବର୍ତ୍ତନ ଆଣିବାରେ ସରକାରଙ୍କ ସଫଳତା ସୁଶାସନ ତଥା ଜନକଲ୍ୟାଣକାରୀ କାର୍ଯ୍ୟକ୍ରମ ଉପରେ ଆଲୋକପାତ କରି ଏହି ଲେଖାଟି ଶ୍ରୀ ଗୋୟଲ ସାମାଜିକ ଗଣମାଧ୍ୟମରେ ପୋଷ୍ଟ କରିଥିଲେ ନୂଆଦିଲ୍ଲୀରେ ଆଜିଠାରୁ 16 ବ୍ରିକ୍ସ ଜାତୀୟ ସୁରକ୍ଷା ପରାମର୍ଶଦାତାଙ୍କ ଦୁଇଦିନିଆ ସମ୍ମିଳନୀ ଆରମ୍ଭ ହୋଇଛି ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲଙ୍କ ଅଧ୍ୟକ୍ଷତାରେ ଆରମ୍ଭ ହୋଇଥିବା ଏହି ସମ୍ମିଳନୀରେ 11 ଦେଶର ଜାତୀୟ ସୁରକ୍ଷା ପରାମର୍ଶଦାତାମାନେ ଯୋଗ ଦେଇଛନ୍ତି ସେହି ଦେଶଗୁଡ଼ିକ ହେଉଛି ବ୍ରାଜିଲ୍ ଚୀନ୍ ଇଜିପ୍ଟ ଇଥିଓପିଆ ଇଣ୍ଡୋନେସିଆ ଇରାନ୍ ରୁଷ ସାଉଦି ଆରବ ଦକ୍ଷିଣ ଆଫ୍ରିକା ଏବଂ ସଂଯୁକ୍ତ ଆରବ ଏମିରେଟ୍ସ ସମ୍ମିଳନୀରେ ଆଜିର ବିଶ୍ୱରେ ଦେଖାଦେଉଥିବା ଅଣପାରମ୍ପରିକ ସୁରକ୍ଷା ଆହ୍ୱାନଗୁଡ଼ିକ ବିଷୟରେ ଆଲୋଚନା କରାଯାଇ ଏହାକୁ ପ୍ରତିହତ କରିବା ଦିଗରେ ନୂତନ ପ୍ରଯୁକ୍ତିବିଦ୍ୟାର ବ୍ୟବହାର ସମ୍ପର୍କରେ ଆଲୋକପାତ କରାଯିବ ବିଭିନ୍ନ ଦେଶର ପ୍ରତିନିଧିମାନେ ସାଇବର ସୁରକ୍ଷା ଡିଜିଟାଲ୍ ଆହ୍ୱାନ ଏବଂ କୃତ୍ରିମ ବୁଦ୍ଧିମତା ପରିଚାଳିତ ଆହ୍ୱାନଗୁଡ଼ିକ ଉପରେ ବିସ୍ତୃତ ଭାବେ ମତ ବିନିମୟ କରିବେ କିଛିଦିନ ପୂର୍ବରୁ ବ୍ରିକ୍ସ ଯୁଗ୍ମ କାର୍ଯ୍ୟକାରୀ ଗୋଷ୍ଠୀ ପକ୍ଷରୁ ଆତଙ୍କବାଦ ବିରୋଧୀ ଓ ସୁରକ୍ଷା ସମ୍ପର୍କିତ ଆଲୋଚନା ପୃଷ୍ଠଭୂମିରେ ଗ୍ରହଣ କରାଯାଇଥିବା ପ୍ରସଙ୍ଗଗୁଡ଼ିକ ନେଇ ମତ ବିନିମୟ କରିବାର କାର୍ଯ୍ୟକ୍ରମ ରହିଛି ଏହି ବ୍ରିକ୍ସ ସମ୍ମିଳନୀ ଅବସରରେ ଜାତୀୟ ସୁରକ୍ଷା ପରାମର୍ଶଦାତା ଶ୍ରୀ ଡୋଭାଲ ଆଜି ନୂଆଦିଲ୍ଲୀଠାରେ ଇରାନ୍ର ପ୍ରତିରକ୍ଷା ବ୍ୟାପାର ଉପସଚିବ ଘାଦେ ନେଜାମିପୋରଙ୍କ ସହିତ ସାକ୍ଷାତ ଆଲୋଚନା କରିଛନ୍ତି ଏ ସମ୍ପର୍କରେ ସୂଚନା ଦେଇ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ କହିଛି ପଶ୍ଚିମ ଏସିଆର ସାମ୍ପ୍ରତିକ ସ୍ଥିତିର ଅଗ୍ରଗତି ସମ୍ପର୍କରେ ଉଭୟ ପକ୍ଷ ଏହି ଅବସରରେ ସମୀକ୍ଷା କରିବା ସହିତ ବ୍ରିକ୍ସ ମଞ୍ଚ ଏବଂ ଦୁଇ ଦେଶ ମଧ୍ୟରେ ଜାରି ରହିଥିବା ଦ୍ୱିପକ୍ଷୀୟ ସମ୍ପର୍କ ଅଧୀନରେ ବିଭିନ୍ନ କ୍ଷେତ୍ରରେ ସହଯୋଗ ସମ୍ପର୍କରେ ଆଲୋଚନା କରିଛନ୍ତି ଏହାଛଡ଼ା ଶ୍ରୀ ଡୋଭାଲ ଇଥିଓପିଆର ଜାତୀୟ ଗୁଇନ୍ଦା ଓ ସୁରକ୍ଷା ସେବାର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ମିଲିୟନ ଲେମା ଟାଡ୍ସେଙ୍କ ସହିତ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ଆଲୋଚନା କରିଛନ୍ତି ବିଶେଷକରି ଭାରତ ଇଥିଓପିଆ ରଣନୀତିକ ଭାଗିଦାରୀକୁ ଅଧିକ ସୁଦୃଢ଼ କରିବା ସହିତ ବିଭିନ୍ନ କ୍ଷେତ୍ରରେ ସହଯୋଗକୁ ସଶକ୍ତ କରିବା ଉପରେ ଉଭୟ ପକ୍ଷ ସମ୍ମତି ପ୍ରଦାନ କରିଛନ୍ତି କେନ୍ଦ୍ରୀୟ ଶିଳ୍ପ ସୁରକ୍ଷା ବାହିନୀ ସିଆଇଏସ୍ଏଫ୍ କର୍ମଚାରୀମାନେ ଦେଶର ଅର୍ଥନୈତିକ ସୈନିକ ବୋଲି ସ୍ୱରାଷ୍ଟ୍ର ରାଷ୍ଟ୍ରମନ୍ତ୍ରୀ ବନ୍ଦୀ ସଞ୍ଜୟ କୁମାର ମତବ୍ୟକ୍ତ କରିଛନ୍ତି ଆଜି ନୂଆଦିଲ୍ଲୀସ୍ଥିତ ସିଆଇଏସ୍ଏଫ୍ର ନୂତନ ମୁଖ୍ୟାଳୟ ଲାଗି ଭିତ୍ତିପ୍ରସ୍ତର ସ୍ଥାପନ କରିବା ଅବସରରେ ଆୟୋଜିତ ଏକ ସ୍ୱତନ୍ତ୍ର ସମାରୋହରେ ଉଦ୍ବୋଧନ ଦେଇ ସେ ଏହା କହିଛନ୍ତି ଶ୍ରୀ କୁମାର ଦେଶର ବିକାଶ ଦିଗରେ ଏହି ସୁରକ୍ଷା ସଂସ୍ଥାର ଗୁରୁତ୍ୱପୂର୍ଣ୍ଣ ଭୂମିକା ଉପରେ ଆଲୋକପାତ କରି କହିଛନ୍ତି ଦେଶର ଅଭିବୃଦ୍ଧି ସୁରକ୍ଷିତ ରଖିବା ଦିଗରେ ସିଆଇଏସ୍ଏଫ୍ ଯବାନମାନଙ୍କ ଅବଦାନ ଅତୁଳନୀୟ କେନ୍ଦ୍ରୀୟ ସଶସ୍ତ ପୁଲିସ୍ ବାହିନୀର କଲ୍ୟାଣ ଲାଗି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ଅନେକ ପଦକ୍ଷେପ ନିଆଯାଇଛି ବୋଲି ସେ କହିଛନ୍ତି ଏହି ଅବସରରେ ଶ୍ରୀ କୁମାର ସିଆଇଏସ୍ଏଫ୍ ଲାଗି 130 କୋଟିରୁ ଉର୍ଦ୍ଧ୍ୱ ଟଙ୍କା ମୂଲ୍ୟର ବିଭିନ୍ନ ଭିଭିଭୂମି ପ୍ରକଳ୍ପର ଶିଳାନ୍ୟାସ ତଥା ଲୋକାର୍ପଣ କରିଛନ୍ତି ସିଆଇଏସ୍ଏଫ୍ର ଏହି ନୂତନ ମୁଖ୍ୟାଳୟଟି 75 କୋଟିରୁ ଉର୍ଦ୍ଧ୍ୱ ଟଙ୍କା ବ୍ୟୟ ଅଟକଳରେ ନିର୍ମାଣ କରାଯାଉଛି

ରାଜନାଥ ସିଂ ଆଜି ନୂଆଦିଲ୍ଲୀଠାରେ ଇସ୍ରାଏଲ୍ ପ୍ରତିରକ୍ଷା ମନ୍ତ୍ରଣାଳୟର ମହାନିର୍ଦ୍ଦେଶକ ମେଜର ଜେନେରାଲ୍ ଅମିର ବାରାମ୍ଙ୍କ ସହିତ ସାକ୍ଷାତ ଆଲୋଚନା କରିଛନ୍ତି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଏ ସମ୍ପର୍କରେ ସୂଚନା ଦେଇ ପ୍ରତିରକ୍ଷା ମନ୍ତ୍ରଣାଳୟ କହିଛି, ଏହି ଆଲୋଚନା ସମୟରେ ଭାରତ ଇସ୍ରାଏଲ୍ ପ୍ରତିରକ୍ଷା ସହଯୋଗକୁ ଅଧିକ ସମ୍ପ୍ରସାରିତ କରିବା ଦିଗରେ ଇସ୍ରାଏଲ୍ର ପ୍ରତିବଦ୍ଧତା ସମ୍ପର୍କରେ ଶ୍ରୀ ବାରାମ୍ ସୂଚନା ଦେଇଛନ୍ତି। ଦୁଇ ଦେଶ ମଧ୍ୟରେ ଥିବା ସ୍ୱତନ୍ତ୍ର ରଣନୈତିକ ଭାଗିଦାରୀକୁ ଅଧିକ ସଶକ୍ତ କରିବା ଲାଗି ଉଭୟ ପକ୍ଷ ଆବଶ୍ୟକ ପଦକ୍ଷେପ ନେବେ ବୋଲି ଏହି ବୈଠକରେ ସୂଚନା ମିଳିଛି। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ। ଉତ୍ତରପ୍ରଦେଶର ଲକ୍ଷ୍ନୌ ସହର ଅନ୍ତର୍ଗତ ଆଲିଆଗଞ୍ଜର ପୁରାନିଆ ଅଞ୍ଚଳରେ ଥିବା ଏକ କୋଚିଂ ସେଣ୍ଟରରେ ଅଗ୍ନିକାଣ୍ଡ ଯୋଗୁଁ ପ୍ରାୟ 14 ଜଣ ଶିକ୍ଷାର୍ଥୀଙ୍କର ମୃତ୍ୟୁ ହୋଇଛି। ଏହି ଦୁର୍ଘଟଣାରେ ଆହତମାନଙ୍କୁ ସ୍ଥାନୀୟ ହସ୍କିଟାଲରେ ଭର୍ତ୍ତି କରାଯାଇଛି। ଏ ସମ୍ପର୍କରେ ଗଣମାଧ୍ୟମକୁ ସୂଚନା ଦେଇ ଉପମୁଖ୍ୟମନ୍ତ୍ରୀ ବ୍ରଜେଶ ପାଠକ କହିଛନ୍ତି, ମୃତ ଛାତ୍ରଛାତ୍ରୀମାନଙ୍କର ବୟସ 16-18 ବର୍ଷ ମଧ୍ୟରେ ହେବ। ସେଠାରେ ଜିଲ୍ଲା ପ୍ରଶାସନର ଅଧିକାରୀ ତଥା ପୁଲିସ୍ କର୍ମଚାରୀ ଓ ଦମକଳ ବାହିନୀ ପହଞ୍ଚ ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି। ଇତିମଧ୍ୟରେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଏ ସମ୍ପର୍କରେ ରାଜ୍ୟ ପୁଲିସ୍ ମହାନିର୍ଦ୍ଦେଶକ ଏବଂ ଗୃହ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବଙ୍କ ସହିତ ଆଲୋଚନା କରିଛନ୍ତି। ଉଦ୍ଧାର ଓ ରିଲିଫ୍ କାର୍ଯ୍ୟ ତଦାରଖ କରିବା ସହିତ ଅଗ୍ନିକାଣ୍ଡର କାରଣ ସମ୍ପର୍କରେ ତଦନ୍ତ କରିବାକୁ ସେ ନିର୍ଦ୍ଦେଶ ଦେଇଛନ୍ତି। ଏହି ଦୁର୍ଘଟଣାର ଦୋଷୀମାନଙ୍କୁ କଦାପି ଛଡ଼ାଯିବ ନାହିଁ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ନିଜର ଆଲିଗଡ଼ ଓ ଫିରୋଜାବାଦ ଜିଲ୍ଲା ଗସ୍ତକୁ ଅଧାରୁ ବନ୍ଦ ରଖି ମୁଖ୍ୟମନ୍ତ୍ରୀ ଅଗ୍ନିକାଣ୍ଡ ସମ୍ପର୍କରେ ତଦାରଖ କରିବା ଲାଗି ତୁରନ୍ତ ଲକ୍ଷ୍ନୌ ପ୍ରତ୍ୟାବର୍ତ୍ତନ କରିଥିବା ଜଣାଯାଇଛି। ଏହି ଅଗ୍ନିକାଣ୍ଡ ଯୋଗୁଁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଓ ଉପରାଷ୍ଟ୍ରପତି ସିପି ରାଧାକ୍ରିଷ୍ଣନ ଗଭୀର ଦୁଃଖ ପ୍ରକାଶ କରିବା ସହିତ ମୃତକଙ୍କ ପରିବାରବର୍ଗଙ୍କ ପ୍ରତି ସମବେଦନା ଜ୍ଞାପନ କରିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ଏଥିଲାଗି ଶୋକ ପ୍ରକାଶ କରିଛନ୍ତି। ଏଥିସହିତ ମୃତକଙ୍କ ଆତ୍ମୀୟ ସ୍ୱଜନଙ୍କ ଲାଗି ପ୍ରଧାନମନ୍ତ୍ରୀ ଜାତୀୟ ରିଲିଫ୍ ପାଣ୍ଠିରୁ 2 ଲକ୍ଷ ଟଙ୍କା ଲେଖାଏଁ ଏବଂ ଆହତଙ୍କ ଚିକିତ୍ସା ଲାଗି 50,000 ଟଙ୍କା ଲେଖାଏଁ ଅନୁକମ୍ପାମୂଳକ ସହାୟତା ରାଶି ପ୍ରଦାନ କରିବାକୁ ଶ୍ରୀ ମୋଦି ଘୋଷଣା କରିଛନ୍ତି। ବୈଦେଶିକ ବ୍ୟାପାର ମନ୍ତ୍ରୀ ଡକ୍ଟର ଏସ୍ ଜୟଶଙ୍କର ଆଜି ଉଲାନବାତାରଠାରେ ତାଙ୍କର ମଙ୍ଗୋଲିଆ ପ୍ରତିପକ୍ଷ ବତ୍ସେତ୍ ସେଗ୍ ବାଟମୁଙ୍କ ସହିତ ସାକ୍ଷାତ ଆଲୋଚନା କରିଛନ୍ତି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଏ ସମ୍ପର୍କରେ ସୂଚନା ଦେଇ ଡକ୍ଟର ଜୟଶଙ୍କର କହିଛନ୍ତି, ଭାରତ ମଙ୍ଗୋଲିଆ ରଣନୈତିକ ଭାଗିଦାରୀକୁ ଅଧିକ ସଶକ୍ତ ତଥା ପ୍ରତିଜ୍ଞାବଦ୍ଧ କରିବା ଦିଗରେ ତାଙ୍କର ଏହି ଆଲୋଚନା ସହାୟକ ହେବ। ଏହି ଅବସରରେ ଉଭୟ ନେତା କ୍ଷମତା ନିର୍ମାଣ, ସଂସ୍କୃତି, ଶିକ୍ଷା, ସୁରକ୍ଷା, ବିଭିନ୍ନ ବିକାଶମୂଳକ ପ୍ରକଳ୍ପ କ୍ଷେତ୍ରରେ ଦ୍ୱିପକ୍ଷ ସହଯୋଗର ଅଗ୍ରଗତି ସମ୍ପର୍କରେ ସମୀକ୍ଷା କରିଛନ୍ତି। ଏତଦ୍ବ୍ୟତୀତ ଖଣି ଖନନ, ସ୍ୱଚ୍ଛ ଶକ୍ତି ଏବଂ କୃଷିଭିତ୍ତିକ ପ୍ରକ୍ରିୟାକରଣ ଭଳି କେତେକ ପ୍ରସଙ୍ଗ ଉପରେ ମଧ୍ୟ ଉଭୟ ବୈଦେଶିକ ମନ୍ତ୍ରୀ ମତ ବିନିମୟ କରିଛନ୍ତି। ଡକ୍ଟର ଜୟଶଙ୍କର ମଙ୍ଗୋଲିଆ ଗସ୍ତ ଶେଷ କରି ଦକ୍ଷିଣ କୋରିଆ ଯିବେ। ସେଠାରେ ସେ ଜେଜୁଠାରେ ଆସନ୍ତା ଗୁରୁବାର ଦିନ ଅନୁଷ୍ଠିତ ହେବାକୁ ଥିବା ଶାନ୍ତି ଓ ସମୃଦ୍ଧି ଲାଗି ସମ୍ମିଳନୀରେ ନିଜର ଅଭିଭାଷଣ ପ୍ରଦାନ କରିବାର କାର୍ଯ୍ୟସୂଚୀ ରହିଛି। କେନ୍ଦ୍ର ସମବାୟ ମନ୍ତ୍ରୀ ଅମିତ ଶାହା ଆସନ୍ତାକାଲି ନୂଆଦିଲ୍ଲୀଠାରେ ଭାରତର ଜାତୀୟ କୃଷି ସମବାୟ ବିପଣନ ସଂଘ ନାଫେଡ୍ର ନିଲାମ ପୋର୍ଟାଲର ଶୁଭାରମ୍ଭ କରିବେ। ନିଲାମ ପ୍ରକ୍ରିୟାକୁ ଅଧିକ ସଶକ୍ତ ଏବଂ ସ୍ୱଚ୍ଛ ତଥା ଏଥିରେ ପାରଦର୍ଶିତା ଆଣିବାରେ ଏହି ପୋର୍ଟାଲର ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିବ। ବିଶେଷକରି କୃଷକ, ସଦସ୍ୟ ସଂଗଠନ ତଥା ଅଂଶୀଦାରମାନଙ୍କ ସ୍ୱାର୍ଥକୁ ଦୃଷ୍ଟିରେ ରଖି ଏହି ଡିଜିଟାଲ୍ ପ୍ଲାଟଫର୍ମ ନିଲାମ ସମ୍ପର୍କିତ କାର୍ଯ୍ୟକଳାପ ତଥା ନାଫେଡ୍ର ସାମଗ୍ରିକ କାର୍ଯ୍ୟଶୈଳୀକୁ ସୁସଂହତ କରିପାରିବ। ଆକାଶବାଣୀର ଦ୍ୱିଭାଷିକ ଫୋନ୍ ଇନ୍ କାର୍ଯ୍ୟକ୍ରମ ପବ୍ଲିକ୍ ସ୍ୱିକ୍ ଆଜି ରାତି 9:30 ପ୍ରଚାର କରାଯିବ। ଆଜିର ବିଷୟବସ୍ତୁ ରହିଛି ଯୁବପିଢ଼ି ପାଇଁ ନିଯୁକ୍ତି ସୁଯୋଗ, ପ୍ରଧାନମନ୍ତ୍ରୀ ବିକଶିତ ଭାରତ ରୋଜଗାର ଯୋଜନା, କର୍ମଚାରୀ ଭବିଷ୍ୟନୀତି ପାଣ୍ଠିର ଅତିରିକ୍ତ କେନ୍ଦ୍ରୀୟ କମିଶନର ପୂର୍ଣ୍ଣେନ୍ଦୁ ଭୂଷଣ ବର୍ମା ଏବଂ ଆଞ୍ଚଳିକ କମିଶନର ପ୍ରନୀତ ଯୋଶୀ ଏହି ଆଲୋଚନାରେ ଅଂଶଗ୍ରହଣ କରି ଶ୍ରୋତାମାନଙ୍କ ବିଭିନ୍ନ ପ୍ରଶ୍ନର ଉତ୍ତର ଦେବେ। କାର୍ଯ୍ୟକ୍ରମ ସମୟରେ ଶ୍ରୋତାମାନଙ୍କୁ 011-2371-7117, 233-1444, 233-10481 ଏବଂ 237-171-06 ନମ୍ଘରକୁ ଡାଏଲ କରିବାକୁ ହେବ। ଏତଦ୍ବ୍ୟତୀତ ଶ୍ରୋତାମାନେ 9289094044 ନମ୍ଘରକୁ ହ୍ୱାଟ୍ସଆପ୍ ଏବଂ ସାମାଜିକ ଗଣମାଧ୍ୟମ ଏକ୍ସରେ ହାସ୍ଟ୍ୟାଗ୍ ଆସ୍କ ଏଆର୍ ମାଧ୍ୟମରେ ପ୍ରଶ୍ନ ପଚାରିପାରିବେ। ବ୍ରିଟେନ୍ ପ୍ରଧାନମନ୍ତ୍ରୀ କିର୍ ଷ୍ଟାର୍ମର୍ ନିଜ ପଦବୀରୁ ଇସ୍ତଫା ପ୍ରଦାନ କରିବାକୁ ଘୋଷଣା କରିଛନ୍ତି। ଏଥିସହିତ ସେ ଲେବର ପାର୍ଟିର ନେତା ପଦରୁ ମଧ୍ୟ ଇସ୍ତଫା ଦେବେ ବୋଲି କହିଛନ୍ତି। ନିଜର ଇସ୍ତଫା ପ୍ରଦାନ ସମ୍ପର୍କିତ ବିବୃତ୍ତି ଜାରି କରିବା ପୂର୍ବରୁ ଷ୍ଟାର୍ମର୍ ଦମ୍ପତି 10 ଡାଉନିଂ ଷ୍ଟ୍ରିଟ୍ରେ ଥିବା ନିଜର ସରକାରୀ ବାସଭବନରୁ ବିଦାୟ ନେଇଥିବା ଜଣାଯାଇଛି। ଜନସାଧାରଣଙ୍କ ବିଶ୍ୱାସ ହିଁ ସୁଶାସନର ସର୍ବୋତ୍ତମ ସମ୍ପତ୍ତି କହିଲେ ପ୍ରଧାନମନ୍ତ୍ରୀ।
ষোড়শ ব্রিক্স জাতীয় সুরক্ষা পরামর্শদাতা।

0: ସମ୍ମିଳନୀ ଆଜିଠାରୁ ଆରମ୍ଭ ହେଲା ନୂଆଦିଲ୍ଲୀରେ। ଉତ୍ତରପ୍ରଦେଶର ଏକ କୋଚିଂ ସେଣ୍ଟରରେ ଅଗ୍ନିକାଣ୍ଡ ଯୋଗୁଁ 14 ଶିକ୍ଷାର୍ଥୀଙ୍କର ମୃତ୍ୟୁ। ଭାରତ ମଙ୍ଗୋଲିଆ ରଣନୈତିକ ଭାଗିଦାରୀକୁ ଅଧିକ ସଶକ୍ତ କରିବା ଲାଗି ସେମାନଙ୍କର ପ୍ରତିବଦ୍ଧତା ଦୋହରାଇଲେ ଉଭୟ ଦେଶ ବୈଦେଶିକ ମନ୍ତ୍ରୀ ଏବଂ ନିଜ ପଦବୀରୁ ଇସ୍ତଫା ଦେବା ପାଇଁ ଘୋଷଣା କଲେ ବ୍ରିଟେନ୍ ପ୍ରଧାନମନ୍ତ୍ରୀ। ସମ୍ବାଦ ଶେଷ ହେଲା।
1: ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ।
2: ସୁଦୂରରୁ ସଦର ଅପହଞ୍ଚ ଅଞ୍ଚଳର ସ୍ୱର ଉତ୍ସବ ମହୋତ୍ସବ ସଭା ସମିତି ସମାରୋହ ପ୍ରଗତି ଦୁର୍ଗତି ଏବଂ ସଂଗତିର ଅଭିବ୍ୟକ୍ତିକୁ ନେଇ ଆଞ୍ଚଳିକ ସମ୍ଭାଦ ବିଭାଗ ପକ୍ଷରୁ ପ୍ରସ୍ତୁତ କରୁଛୁ ଜିଲ୍ଲା ହାଲଚାଲ। ଆଜି ଜିଲ୍ଲା ହାଲଚାଲରେ ଶୁଣନ୍ତୁ ଭଦ୍ରକ ଜିଲ୍ଲା ସମ୍ପର୍କରେ। ତଥ୍ୟ ଦେଇଛନ୍ତି ଆମ ଭଦ୍ରକ ସମ୍ଭାଦଦାତା ଅଶୋକ କୁମାର ନାୟକ ଓ ଉପସ୍ଥାପନାରେ ମୁଁ ଲହରିକା ପଟ୍ଟନାୟକ। ରାଜ୍ୟ ସରକାରଙ୍କ ଦୁଇବର୍ଷ ପୂର୍ତ୍ତି ଅବସରରେ ଭଦ୍ରକ ଶହୀଦ ସ୍କୃତିଭବନ ଟାଉନ୍ହଲ୍ରେ ଆୟୋଜିତ ବିକାଶର ଧାରା ଓଡ଼ିଶା ସାରା ପ୍ରଦର୍ଶନୀ ଓ ସୁଶାସନ କାର୍ଯ୍ୟକ୍ରମରେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଯୋଗ ଦେଇଥିଲେ। ସେ ପ୍ରଦର୍ଶନୀର ବିଭିନ୍ନ ମଣ୍ଡପ ପରିଦର୍ଶନ କରି ସରକାରଙ୍କ ଜନକଲ୍ୟାଣମୂଳକ ଯୋଜନାର ସଫଳତା ଉପରେ ଆଲୋକପାତ କରିଥିଲେ।
3: ଓଡ଼ିଶା ସରକାରର ଦୁଇବର୍ଷର ପୂର୍ତ୍ତି, ମୋଦି ସରକାରଙ୍କର 12 ବର୍ଷର ପୂର୍ତ୍ତିରେ ଭଦ୍ରକ ଜିଲ୍ଲା ମିଡିଆ ବନ୍ଧୁମାନଙ୍କ ସହିତ କଥାବାର୍ତ୍ତା ଏବଂ ପରାମର୍ଶ ପାଇଁ ଆସିଛି। ଇଏ ଓଡ଼ିଶାର ବିକାଶ ଡବଲ ଇଞ୍ଜିନ୍ର ସାହାଯ୍ୟରେ ଯେଉଁଭଳି ଦ୍ରୁତ ଗତିରେ ବିକାଶ ହେଉଛି, ସେ ବିକାଶ ଓଡ଼ିଶାର ସାଧାରଣ ଲୋକଙ୍କ ପାଖେ ଏବଂ ଭଦ୍ରକବାସୀଙ୍କ ପାଖେ ଘରେ ଘରେ ପହଞ୍ଚୁ, ତା ପାଇଁ ଆମେ ବିକାଶର ଧାରା ଓଡ଼ିଶା ସାରା ବୋଲି କରିଛେ। ଆମେ ମହିଳା ସଶକ୍ତିକରଣ, ଗରିବ କଲ୍ୟାଣ, କୃଷକ ସଶକ୍ତିକରଣ ଏବଂ ଯୁବକମାନଙ୍କର ନିଯୁକ୍ତି ଏବଂ ବିକାଶ ପ୍ରାଥମିକତା ଦେଉଛେ। ଶିଳ୍ପାନୟନ ସହିତ କୃଷି ସଶକ୍ତିକରଣକୁ ବି ଆମେ ଧ୍ୟାନ ଦେଉଛେ ଏବଂ ଆମେ ସାମଗ୍ରିକ ଭାବେ ଏକ ବିକଶିତ ଓଡ଼ିଶା 2036ରେ ଆମ ରାଜ୍ୟର ଅର୍ଥନୀତିକୁ $500 ବିଲିୟନ୍ରେ ପହଞ୍ଚାଇବାକୁ ସରକାର ଲଗାତାର ଭାବେ ପ୍ରୟାସ ଜାରି ରଖିଛି ଏବଂ ଦେଶର ପ୍ରଧାନମନ୍ତ୍ରୀ ଯେଉଁ ଐତିହାସିକ ରେକର୍ଡର ଅଧିକାରୀ ହେଲେ 4404 ଦିନର ଲଗାତାର ଲଙ୍ଗେଷ୍ଟ ଇଲେକ୍ଟେଡ୍ ପ୍ରାଇମ୍ ମିନିଷ୍ଟର ହେବାର ସୌଭାଗ୍ୟ ପାଇଲେ ଆମେ ସମସ୍ତେ ଜନକଲ୍ୟାଣ, ଜନବିଶ୍ୱାସ ଏବଂ ଜନଭାଗିଦାରୀର ଏ 12 ବର୍ଷ ସହିତ ଏ 2 ବର୍ଷକୁ ମିଶାଇ ସାଧାରଣ ଜନତାଙ୍କର ଜୀବନ ସହଜ ସରଳ ସୁଖଦ କରିବା ପାଇଁ ପ୍ରୟାସ କରିବା।
2: ଭଦ୍ରକ ସଂସ୍କୃତି ଭବନରେ ପିଏମ୍ କିଷାନ ଉତ୍ସବ ଦିବସ ପାଳିତ ହୋଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓଡ଼ିଶାର 34 ଲକ୍ଷରୁ ଅଧିକ ଚାଷୀଙ୍କୁ 693 କୋଟି ଟଙ୍କା ପ୍ରଦାନ କରିଥିବା ବେଳେ ଭଦ୍ରକ ଜିଲ୍ଲାର 1,69,317 ଜଣ ଚାଷୀଙ୍କ ଖାତାକୁ 31,86,00,000 ଟଙ୍କା ଜମା ହୋଇଥିବା ଜିଲ୍ଲାପାଳ ଡକ୍ଟର ଦିଲ୍ଲୀପ ରାଉତରାୟ ସୂଚନା ଦେଇଛନ୍ତି। ବିକାଶର ଧାରା ଓଡ଼ିଶା ସାରା କାର୍ଯ୍ୟକ୍ରମ ଅନ୍ତର୍ଗତ ରାଣୀତାଲ କୃଷି ବିଜ୍ଞାନ କେନ୍ଦ୍ରରେ ପ୍ରାକୃତିକ ଓ ଜୈବିକ କୃଷି ବିଷୟରେ ଜିଲ୍ଲାସ୍ତରୀୟ କର୍ମଶାଳା ଅନୁଷ୍ଠିତ ହୋଇଛି। ସାଂସଦ ଅଭିମନ୍ୟୁ ସେଠୀ ଓ ଜିଲ୍ଲାପାଳ ଡକ୍ଟର ଦିଲ୍ଲୀପ ରାଉତରାୟ ଯୋଗଦେଇ କୃଷକଙ୍କ ଆୟ ବୃଦ୍ଧି, ମୃତ୍ତିକା ସୁରକ୍ଷା ଓ ପରିବେଶ ଅନୁକୂଳ କୃଷି ଉପରେ ଗୁରୁତ୍ୱାରୋପ କରିଥିଲେ। କେନ୍ଦ୍ର ସରକାରଙ୍କ 12 ବର୍ଷର ବିକାଶ ଯାତ୍ରା ଉପରେ ଭଦ୍ରକରେ ପତ୍ର ସୂଚନା କାର୍ଯ୍ୟାଳୟ ପକ୍ଷରୁ ଏକ ବାର୍ତ୍ତାଳାପ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ସାଂସଦ ଅଭିମନ୍ୟୁ ସେଠୀ, ବିଧାୟକ ସୀତାଂଶୁ ଶେଖର ମହାପାତ୍ର ଓ ଜିଲ୍ଲାପାଳ ଡକ୍ଟର ଦିଲ୍ଲୀପ ରାଉତରାୟ ବିଭିନ୍ନ ଉନ୍ନୟନମୂଳକ ଯୋଜନା ଓ 2047 ସୁଦ୍ଧା ବିକଶିତ ଭାରତ ଗଠନ ଲକ୍ଷ୍ୟ ଉପରେ ମତ ପ୍ରକାଶ କରିଥିଲେ। ଭଦ୍ରକରେ ଆୟୋଜିତ ଅନ୍ୟ ଏକ ସାମ୍ବାଦିକ ସମ୍ମିଳନୀରେ ସାଂସଦ ଅଭିମନ୍ୟୁ ସେଠୀ ଓ ବିଧାୟକ ସୀତାଂଶୁ ଶେଖର ମହାପାତ୍ର କେନ୍ଦ୍ର ସରକାରଙ୍କ 12 ବର୍ଷ ଏବଂ ରାଜ୍ୟ ସରକାରଙ୍କ 2 ବର୍ଷର ସଫଳତା ସମ୍ପର୍କରେ ଆଲୋକପାତ କରିଥିଲେ। ସେମାନେ ଭଦ୍ରକରେ ଶୀଘ୍ର ମେଡିକାଲ କଲେଜ ଓ ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠା ପାଇଁ ଶିଳାନ୍ୟାସ ହେବ ବୋଲି ସୂଚନା ଦେଇଥିଲେ। ଶୀତଳଷଷ୍ଠୀ ଉପଲକ୍ଷେ ଆରଡ଼ିସ୍ଥିତ ବାବା ଆଖଣ୍ଡଳମଣିଙ୍କ ପୀଠରେ ଶିବ ବିବାହ ଉତ୍ସବ ଧୁମ୍ଧାମ୍ରେ ପାଳିତ ହେଉଛି। ବୈଦିକ ରୀତିନୀତି ଅନୁସାରେ ହରଗୌରୀଙ୍କ ବିବାହ ଉତ୍ସବ ସମ୍ପନ୍ନ ହୋଇଥିବା ବେଳେ ହଜାର ହଜାର ଭକ୍ତଙ୍କ ସମାଗମ ହୋଇଥିଲା। ଭଦ୍ରକ ଶହୀଦ ସ୍କୃତି ଭବନରେ ମୁଖ୍ୟମନ୍ତ୍ରୀ ଅନ୍ନପୂର୍ଣ୍ଣା ଯୋଜନା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ବିଧାୟକ ସୀତାଂଶୁ ଶେଖର ମହାପାତ୍ର ଓ ଜିଲ୍ଲାପାଳ ଦିଲ୍ଲୀପ ରାଉତରାୟ ସୂଚନା ଦେଇଛନ୍ତି ଜିଲ୍ଲାର 11,25,000ରୁ ଅଧିକ ହିତାଧିକାରୀଙ୍କୁ ମୁଣ୍ଡ ପିଛା 10 କିଲୋଗ୍ରାମ ଚାଉଳ ମାଗଣାରେ ଯୋଗାଇ ଦିଆଯିବ। ଭଦ୍ରକ ନେହେରୁ ଷ୍ଟାଡିୟମର ଉନ୍ନତିକରଣ ପାଇଁ 23,50,00,000 ଟଙ୍କା ବ୍ୟୟରେ ଭିତ୍ତିପ୍ରସ୍ତର ସ୍ଥାପନ କରାଯାଇଛି। ଉଚ୍ଚଶିକ୍ଷା, ଓଡ଼ିଆ ଭାଷା, ସାହିତ୍ୟ, ସଂସ୍କୃତି ଓ କ୍ରୀଡ଼ା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ ଯୋଗଦେଇ ଜିଲ୍ଲାରେ କ୍ରୀଡ଼ା ଭିତ୍ତିଭୂମି ବିକାଶ ପାଇଁ ସରକାରଙ୍କ ପଦକ୍ଷେପ ସମ୍ପର୍କରେ ସୂଚନା ଦେଇଥିଲେ। ଧାମନଗର ନିର୍ବାଚନ ମଣ୍ଡଳୀର ସୋହଡ଼ା ପଞ୍ଚାୟତରେ ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ

0: 78ଟି ବିକାଶମୂଳକ ପ୍ରକଳ୍ପର ଲୋକାର୍ପଣ କରିଛନ୍ତି। ପ୍ରାୟ 2,50,00,000 ଟଙ୍କା ବ୍ୟୟରେ ରାସ୍ତା, ସ୍ୱାସ୍ଥ୍ୟକେନ୍ଦ୍ର, ଗ୍ରନ୍ଥାଗାର, ମାର୍କେଟ କମ୍ପ୍ଲେକ୍ସ ଓ ଅନ୍ୟାନ୍ୟ ଭିଭିଭୂମି ପ୍ରକଳ୍ପ ଉଦ୍ଘାଟିତ ହୋଇଛି। ଧାମନଗର ବ୍ଲକ କୋଠାରଠାରେ ଆୟୋଜିତ ସମୀକ୍ଷା ବୈଠକରେ ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ ବିଭିନ୍ନ ଉନ୍ନୟନ ପ୍ରକଳ୍ପର ଅଗ୍ରଗତି ସମୀକ୍ଷା କରିଥିଲେ। ସେ ଜନସାଧାରଣଙ୍କ ପାଖରେ ସରକାରୀ ଯୋଜନାର ସୁଫଳ ପହଞ୍ଚାଇବାକୁ ଅଧିକାରୀମାନଙ୍କୁ ଆହ୍ୱାନ ଦେଇଥିଲେ। ଜିଲ୍ଲା ହାଲଚାଲ ଆଜି ପାଇଁ ଏତିକି। ଆସନ୍ତାକାଲି ଜିଲ୍ଲା ହାଲଚାଲରେ ଶୁଣିବେ ବଲାଙ୍ଗୀର ଜିଲ୍ଲା ସମ୍ପର୍କରେ।
1: ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ।
2: ଆଚ୍ଛା ଦାସବାବୁ, ଆପଣଙ୍କ ଘରଟା 1970ରେ ତିଆରି ହେଇଥିଲା, ରାଇଟ? ହେଲେ ଏପର୍ଯ୍ୟନ୍ତ ଏତେ ଷ୍ଟ୍ରଙ୍ଗ କେମିତି ଅଛି?
3: ଆରେ ଏଇଟା ଏକଦମ ସିମ୍ପଲ, ଏବଂ ସେଇଥିପାଇଁ ମୁଁ ସେତେବେଳେ ମୋର ବିଶ୍ୱାସ ରଖିଥିଲି, ଏବଂ ଆଜି ମଧ୍ୟ ଚେଟିନାଡ ସିମେଣ୍ଟ ଉପରେ
4: ଶକ୍ତି ଯାହା ବର୍ଷ ବର୍ଷ ନୁହେଁ ବରଂ ପିଢି ପାଇ ରହିଥାଏ। ଚେଟିନାଡ ସିମେଣ୍ଟ ସୁପର ଗ୍ରେଡ୍ ସିମେଣ୍ଟ, 64 ବର୍ଷର ଦୃଢ଼ ମୂଳ ଦୁଆ। ଚେଟିନାଡ ସିମେଣ୍ଟ, ଦ ପରଫେକ୍ଟ କଂକ୍ରିଟ ଚଏସ୍।
1: ପ୍ରଚାର କରୁଛୁ କାର୍ଯ୍ୟକ୍ରମ କୃଷି ସଂସାର।

0: କେତେ ଇଏ ପିଲାକୁ କହିବି ଟିକେ ଶୀଘ୍ର ଆସ, ଇଏ କଣ ଶୁଣିବେ? ମୋ କଥାକୁ କାହାର ନଜର ନାହିଁ, ଆଜି ଆସୁ ତାର ଦିନକୁ ମୋର ଦିନ।
1: ଆସିକି ପହଞ୍ଚିଲି ଯେ ମା ବାପା ଜୁହାରେ ଜୁହାରେ।
0: ଏ ମାଳତୀ।
1: ଆଜ୍ଞା।
0: ହେଲେ ଡେରି କଣ ପାଇଁ ହେଲା?
1: ଡେରି କଣ ହେଲା କି ଲୋ ବାପା, ଟିକେ ବୈଦ ପାଖକୁ ଯାଇଥିଲି।
0: ତୁମେ ଯୋଉ କାଶୁଥିଲ, ଥଣ୍ଡା ହେଇଥିଲା, ସେଇଥିପାଇଁ ଯାଇଥିଲ ଟି?
1: ହଁ, ମନ ବୁଝିଲାନି। ଯେତେ ଯାହା ଆମେ ତୁଟୁକା ଚିକିତ୍ସା କଲେ ମଧ୍ୟ ଟିକେ ଯଦି ଆମେ ଡାକ୍ତରଙ୍କୁ ପରାମର୍ଶ ନେଇ ସେଇ ମୁତାବକ ଔଷଧ ଖାଇବା ତାହେଲେ ଦେହଟା ଜଲଦି ଭଲ ହେଇଯିବ।
0: ଠିକ କଥା କହିଛ, ହେଲେ କାହିଁକି ଖରାପ ହେଲା ସେ କଥା କହୁନ।
1: ଆଲୋ ଅପା, ଏ ଯୋଉ ତୀର୍ଥ କରିବାକୁ ଯାଇନଥିଲି, କଣ ଟିକେ ପାଗ ବିଗିଡି ଯାଇଛି?
0: ଜମା ନୁହେଁ, ଏ ଯୋଉ ଖରା ଗରମ ହେଲା ତା ସହିତ ଗଲ,
1: ହଁ,
0: ବିଭିନ୍ନ ଜାଗାରେ ବିଭିନ୍ନ ପାଣି ପିଇଲ,
1: ହଁ,
0: ତା ସହିତ ଦହି ସରବତ ଆଣୁତାଣୁ ପିଇଲ,
1: ହଁ,
0: ସିଏ କଣ ଦିହରେ ଯିବ କହିଲ?
1: ନାଇଁ ବାପା, ସବୁରି ମୂଳରେ ସ୍ୱାସ୍ଥ୍ୟ।
0: ସ୍ୱାସ୍ଥ୍ୟ ହିଁ ସମ୍ପଦ, ତୁମେ ଯଦି ଦିହ ପାହାକୁ ଜଗିଥାନ୍ତ ତାହେଲେ ଠିକ ଠାକ ହେଇଥାନ୍ତା। ଜମା ନୁହେଁ, ଏ ପିଲାଙ୍କୁ କଣ ପାରି ହଉଛି? ନା ମୁଁ ଯିବି, ମୁଁ ମନା କରୁଛି, ଯାଉନି, ଖରା ଗରମ ହଉଛି, ମାନିଲାନି, ମୋ କଥାକୁ କିଏ ମାନୁଛି?
1: ନାଇଁ ବାଜେ ମା ବାପା,
0: ଆଉ
1: ଆମ ଶରୀର ହଉଛି ଗୋଟେ ମେସିନ,
0: ରୋଗର ମନ୍ଦିର ଲୋ,
1: ହଁ, କୁଆଡୁ କଣ ବିଗିଡି ଯାଇଥିବ, ଆଉ ଖାଇ ପିଇ ଯଦି ଆମେ ଟିକେ ଦେହକୁ ଜଗି ଦବା।
0: ହେଲେ ମୋ କଥା ଟିକେ ଶୁଣୁଥା, ଟିକେ ଉଷୁମ ପାଣିରେ ଗାଧେଇବ,
1: ହଁ,
0: ଉଷୁମ ପାଣିରେ ଲୁଣ ପକେଇ ଗୋଡ ବୁଡେଇବ,
1: ହଁ,
0: ବାମ୍ଫ ଟିକେ ନଉଥିବ, କାଢା କରିକି ଟିକେ ପିଉଥିବ।
1: ଆଲୋ, ତମେ ଏତେ କଥା ଜାଣିଛ?
0: ଜାଣିନି କଣ, ମୁଁ ଟିକେ ଟିକେ ଯେତିକି ମୋ ବହୁ ମତେ ଶିଖଉଛି ମୁଁ ଜାଣୁଛି। ତୁଟୁକା ଚିକିତ୍ସା ଘରେ ଯାହା ହେଇପାରିବ ତାକୁ ତ କରିବା, ତା ସହିତ ତୁମେ ତ ଯାଇଥିଲ ଡାକ୍ତରଙ୍କ ପାଖକୁ,
1: ହଁ,
0: ପରାମର୍ଶ କରିଛ, ଔଷଧ ଖାଉଛ, ତାକୁ ଠିକ ଅଛି, ଔଷଧ ଖାଅ, କିନ୍ତୁ ଆମ ଘରୋଇ ଚିକିତ୍ସାକୁ କରୁଥିବ, ଦେଖିବ ଜଲଦି ଦେହ ଭଲ ହେଇଯିବ।
1: ତାପରେ ଅପା ସେଠୁ ଆସିଲା ପରେ ଏ ରଜ ପାଇଁ ଟିକେ ସଜବାଜ, ଘରେ ପିଠାପଣା, ଏଥିରେ ଟିକେ କାମ ପଡିଗଲା।
0: ହଉ ହେଲା, ଭଗବାନ କରନ୍ତୁ ତମ ଦେହ ଟିକେ ଶୀଘ୍ର ଭଲ ହେଇଯାଉ। ଆଉ ହେଲେ ମାଳ, ଆଉ ଗୋଟେ କଥା ମ।
1: କଣ ବା?
0: ଏଇ ଯୋଉ ତୁମେ ଯୋଉ କରିନ ଚାଷବାସ।
1: ଆଲୋ ଅପା,
0: ହଁ,
1: ଏ କେଇ ଦିନ ହବ ମୁଁ ଆଉ ବିଲ ଆଡିକି ଯାଇନି।
0: ଭଲ କରିଛ, ଦିହ ଭଲ ନାହିଁ, ମୁଁ ଯାଇକି ତମ ବିଲ ଦେଖିଛି।
1: ଆଚ୍ଛା।
0: ଆଉ ମାଧିଆ ଭାଇ ପୁଅ ବି ଆସିକି ଦେଖୁଛି, ଯାହା ତୁମ ଫସଲରେ ଲାଗିବା କଥା ପାଣି ଖତ ସବୁ ଦଉଛି, କୁଡି କାଢି ଦଉଛି, ପରିବା ଭଲ ହେଇଛି ବିଲରେ।
1: ହଁ ହଁ, ଆଉ ସେ ଧାନ ବିଲ ଆଡିକି ଟିକେ ବୁଲିଗଲନି?
0: ହଁ ହଁ, ଯାଇଛି। ଆଉ ତମର ଯୋଉ ଧାନ ବିଲ ବି ଦେଖୁଛୁ, ତା ସହିତ ଯୋଉ ପୋଇକିଆରି,
1: ହଁ,
0: ତାକୁ ବି ବିକ୍ରି ବଟା କରିଛୁ, ପଇସା ରହିଛି, ତମେ ନେଇଯିବ।
1: ହଉ ହଉ, ଭଲ।
0: ସେ କଥା ନୁହେଁ, ଯଦି ଆମେ ପାଞ୍ଚ ଜଣଙ୍କୁ ସାହାଯ୍ୟ ସହଯୋଗ ନ କରିବା ଆମ ଚାଷ କ୍ଷେତ୍ରରେ ଆମେ ଆଗେଇ ପାରିବା? ଆଜି ଦିହ ପା ଅଛି, କୋଉଠିକି ଆମେ ଟିକେ ବୁଲାବୁଲି କରିବାକୁ ଯିବା, ସେ କଥା ଅଛି। ଯଦି ସମସ୍ତେ ପରସ୍ପରକୁ ପରସ୍ପର ସାହାଯ୍ୟ ସହଯୋଗ କରୁଥିବା ଆମ କାମଟି ସହଜ ହବ, ଆଉ ଚାଷ କାର୍ଯ୍ୟ ଆଗେଇ ଯିବ।
1: ସେଇଥିପାଇଁ କଥାରେ ଅଛି ଏକତା ହିଁ ବଳ। ଆମେ ଯଦି ସମସ୍ତେ ଏକାଠି ହେଇ କାମ କରିବା, କାମଟା ବାଣ୍ଟି ହେଇଯିବ, କାହାର ସୁବିଧା ଅସୁବିଧା ବେଳେ ଅନ୍ୟ ଜଣେ ସାହାଯ୍ୟ

0: ଚଳିବ ଏଇ ଦେଖ ମୋର ଯେମିତି ଦେହ ପା ଖରାପ ଆଉ ତମେ ପାଞ୍ଚ ଜଣ ମିଶିକି କାମଟା ମୋର ଉଠେଇ ଦଉଛ
1: ଯେତେବେଳେ ମୋ ଦେହ ଖରାପ ଥିଲା ତମେ ମାନେ ସେମିତି ମିଶିକି ଉଠେଇଥିଲ
0: ହଁ
1: ସେଇଥିପାଇଁ ଆମେ ସମସ୍ତେ ଏକଜୁଟ ହେଇ ସମସ୍ତେ କଥା ହେଇଥିଲେ ପରସ୍ପର ପରସ୍ପରକୁ ସହଯୋଗ କରିବା
0: ହଁ ହେଲେ ଅପା ଆମେ ତ କଥା ହବା ହେଲେ ସଞ୍ଜ ବେଳ ଭଲ ଭଜନଟେ ଶୁଣିବା ତାପରେ କଥା ହବା
1: ହଉ ହଉ

अच्छी साखी आहे तो काकी आहे तो काकी आहे तो काकी आहे तो काकी।

आहे तो काकी आहे तो काकी आहे तो काकी।

0: ମାଳ
1: କଣ ବାଜେ ମାପା?
0: ଭଜନଟି ଭାରି ଭଲ ଲାଗିଲା, ମନ କର୍ଣ୍ଣ ପବିତ୍ର ହେଲା। ହେଲେ ଆମେ ତ ଚାଷୀ ବନ୍ଦୀ ଲୋକ, ସବୁ ଭିତରେ ଆମେ ଚାହିଁ ବସିଥିବା ପେଟ ପାଟଣାକୁ।
1: ହଁ, ଆଜି ପେଟ ପାଟଣାରେ ଅପା ଭଲ ବିଷୟଟେ ଅଛି ବା।
0: ଧାନ ସମୟ, ଏଇ ଖରିପି ପାଇଁ ଆମେ ଏଇ ଲାଗି ପଡିଲେଣି, ଆଉ ତେଣୁ କରି ତାର ଉପରେ କଣ ବିଷୟ ରଖିଥିବା?
1: ଚାଷ କହିଲେ ଆମ ଓଡିଶାର ଲୋକମାନେ ଧାନ ଚାଷକୁ ହିଁ ବୁଝନ୍ତି।
0: ହେଲେ ଧାନ ଚାଷ ସହିତ ବର୍ତ୍ତମାନ ଆନୁଷଙ୍ଗିକ କୃଷି, ସମନ୍ୱିତ କୃଷି ସବୁ କରୁଛନ୍ତି। ହେଲେ ଧାନ ତ ନିହାତି କରିବା,
1: ଆଉ ଗଛ ଲହକା ପତର ବଙ୍କା
0: ତା ଫଳ ବିକି ମୁଠାଏ ଟଙ୍କା।
1: ହଁ, ଆଜି ପେଟ ପାଟଣାରେ ସେଇ ଉପରେ ବିଷୟ ରହିଛି।
0: କଣ କହୁନ, ବିଷୟ କଣ ଅଛି? ମହାଶୟ କିଏ ଆସିଛନ୍ତି ଟିକେ କହୁନ।
1: ଆଜିର ବିଷୟ ରହିଛି ଧାନ ଫସଲରେ ବିହନ ଜନିତ ରୋଗ ଓ ତାର ପ୍ରତିକାର। ଏ ବିଷୟରେ ଆଲୋଚନା କରିବେ ଓୟୁଏଟି ଭୁବନେଶ୍ୱରର ସହଯୋଗୀ ଅଧ୍ୟାପକ ଡକ୍ଟର ମନୋଜ କୁମାର ରାଉତ।
0: ତାହେଲେ ତୁମେ ଗୋଟେ କାମ କର, ତୁମେ ମହାଶୟଙ୍କ ସହିତ ବସି କଥା ହୁଅ, ଭଲ ମନ୍ଦ ପଚାର, ଆମେ ଏଠି ବସି ଶୁଣୁଛୁ, ତାପରେ କଥା ହବା।
1: ଆସନ୍ତୁ ମନୋଜ ବାବୁ, ସ୍ୱାଗତ କରୁଛୁ ଆପଣଙ୍କୁ ଆଜିର କାର୍ଯ୍ୟକ୍ରମକୁ। ନମସ୍କାର।
2: ନମସ୍କାର।
1: ଚାଷ କହିଲେ ଓଡିଶାରେ ଆମର ସାଧାରଣତଃ ଲୋକମାନେ ଧାନ ଚାଷକୁ ହିଁ ବୁଝନ୍ତି। ବିହନକୁ ନେଇକି ଆମର ଫସଲଟା ଚୟନ କରାଯାଇଥାଏ, ଭଲ ବିହନ ଗୁଣେ ଭଲ ଫସଲଟା ହୋଇଥାଏ। ଯଦି ଧାନରେ ଏ ବିହନ ଜନିତ ରୋଗ କିଛି ରହିବ, ତାହେଲେ ଚାଷୀ ଭାଇଟେ ହଇରାଣ ହବନି?
2: ନିଶ୍ଚିନ୍ତ ଭାବରେ ଆପଣ ଭଲ କଥା ଗୋଟେ କହିଲେ, ବର୍ତ୍ତମାନ ଧାନ ଚାଷ ଆରମ୍ଭ ହବ।
1: ଆଜ୍ଞା।
2: କାରଣ ଆପଣ ଜାଣିଛନ୍ତି ବର୍ତ୍ତମାନ ମୌସୁମୀ ବାୟୁର ଟିକେ ବିଳମ୍ବ ଯୋଗୁଁ ଚାଷ କାମ ଆରମ୍ଭ ହୋଇପାରିନି, ତଥାପି ଆମର ବର୍ତ୍ତମାନ ରଜ ସରିଯାଇଛି, ଚାଷୀମାନେ ତାଙ୍କର ଯୋଉ ଜମିରେ ବିହନ ବୁଣିବେ। ତେଣୁ ନିଶ୍ଚିନ୍ତ ଭାବରେ ଆମେ ଜାଣିବା ଦରକାର ଯେ ବିହନରେ କୋଉ କୋଉ ସବୁ ରୋଗ ହେଉଛି। କାରଣ ବହୁ ସମୟରେ ଆପଣ ଦେଖିଥିବେ ଚାଷୀମାନେ ବିହନ ନେଉଥିବେ, ଭଲ ଭଲ ଜାଗାରୁ କିଣିକି ନିଅନ୍ତି, ଉନ୍ନତମାନର ବିହନ ନିଅନ୍ତି, ସେ ସରକାରୀ ସଂସ୍ଥା ହଉ କିମ୍ବା ଆପଣଙ୍କର ପ୍ରାଇଭେଟ ହଉ କିମ୍ବା ବିଭିନ୍ନ ଜାଗାରୁ ସେ ବିହନ ସଂଗ୍ରହ କରିଥାନ୍ତି। ଏବଂ ପରବର୍ତ୍ତୀ କ୍ଷେତ୍ରରେ ଦେଖନ୍ତୁ, ସେ ଯେତେବେଳେ ବିହନ ପକାନ୍ତି ତା ଦେହରେ ବିଭିନ୍ନ ସମୟରେ ଗଜାର ସମସ୍ୟା ହୋଇଥାଏ, ଗଜା ହୋଇନଥାଏ, କିମ୍ବା ଯୋଉ ସେ ତଳି ପକାନ୍ତି ସେ ତଳିର ଅଭିବୃଦ୍ଧି ହୋଇନଥାଏ। ତେଣୁ ଏମିତି ସବୁ ସମସ୍ୟା ଦେଖାଯାଏ। ତେଣୁ ସେଇ ବିଷୟରେ ଆମେ ଆପଣ ଯୋଉ ଟପିକ ଆଜି ରଖିଛନ୍ତି ବିହନ ଜନିତ ରୋଗ ତାର ପ୍ରତିକାର, ମୁଁ ଭାବୁଛି ନିଶ୍ଚିନ୍ତ ଭାବରେ ନିଶ୍ଚୟ ସୁଫଳ ମିଳିବ ଏ ଆଲୋଚନାରୁ।
1: ଆଜ୍ଞା। କାରଣ ଆମେ ଜାଣିଛେ ମଞ୍ଜି ଗୁଣେ ଗଛ, ଯଦି ମଞ୍ଜିଟା ଭଲ ହେଇଥିବ, ବିହନଟା ଭଲ ହେଇଥିବ, ତାହେଲେ ଚାଷୀ ଭାଇଙ୍କର ଯୋଉ ପରିଶ୍ରମ ବୃଥା ଯିବ ନାହିଁ। ଏ ଯୋଉ ଧାନରେ ବିହନ ଜନିତ ରୋଗ କହିଲେ ସାଧାରଣତଃ ଗୋଟେ ଚାଷୀ ଭାଇଟେ କଣ ବୁଝିବ?
2: ଯେକୌଣସି ଫସଲରେ ବିଭିନ୍ନ ପ୍ରକାର ମଣିଷର ଯେମିତି ଆମ ରୋଗ ହେଉଛି, ସେମିତି ଗଛରେ ବା ବିଭିନ୍ନ ଫସଲରେ ସେମିତି ରୋଗ ହେଉଛି। କାରଣ ଗଛ ବି ମଧ୍ୟ ଗୋଟେ ଜୀବନ୍ତ, ତେଣୁ ଜୀବନ ଅଛି ମାନେ ଆପଣଙ୍କ ରୋଗ ଅଛି। ତେଣୁ ସେମିତି ଭାବରେ ଆମର ଫସଲ ଯୋଉ ଧାନ ଫସଲ ବର୍ତ୍ତମାନ ଆମେ ଚାଷୀମାନେ କରୁଛନ୍ତି, ସେମାନେ ଜାଣିଛନ୍ତି ଯେ ସେଥିରେ ରୋଗ ହୁଏ, ରୋଗ ପାଇଁ ସେମାନେ ରୋଗମରା ଔଷଧ କିମ୍ବା ପୋକ ହେଲେ ପୋକମରା ଔଷଧ ବ୍ୟବହାର କରନ୍ତି। କିନ୍ତୁ ଆଜି ଆମେ ଯୋଉ ଆଲୋଚନା କରୁଛେ ଯେ ବିହନ ଜନିତ ରୋଗ, ମାନେ ଯୋଉ ରୋଗ ବିହନ ଦ୍ୱାରା ବ୍ୟାପିଥାଏ। ସାଧାରଣତଃ ଆମେ ବିହନ ସଂଗ୍ରହ କଲେ ଏବଂ ସେ ବିହନ ଆମେ ଯେତେବେଳେ ତଳି ପକାଇବା କିମ୍ବା ତାକୁ ଗଜା କରିବା, ସେହି ଦ୍ୱାରା ପରବର୍ତ୍ତୀ ଅବସ୍ଥାରେ ତାକୁ ଯୋଉ ରୋଗ ସବୁ ଫସଲରେ ହୁଏ ତାକୁ ଆମେ ବିହନ ଜନିତ ରୋଗ କହିଥାଉ।
1: ଆଚ୍ଛା, ଏଇ ବିହନ ଜନିତ ରୋଗର ତ ପୁଣି କିଛି ନା ଥିବ, କୋଉଠୁ ପୁଣି ଏଟା ବ୍ୟାପୁଥିବ? ବିହନରୁ ବିହନକୁ ହୁଏ କି ବାହାରୁ ଅଣୁଜୀବଙ୍କ ଦ୍ୱାରା ହୋଇଥାଏ କି କେମିତି ଏଟା?
2: ଦେଖନ୍ତୁ, ବିହନ ଜନିତ ରୋଗ ଯେମିତି ଆମ ମଣିଷକୁ ବିଭିନ୍ନ ପ୍ରକାର ଫିମ୍ପି, ଆମର ବ୍ୟାକ୍ଟେରିଆ ବା ବୀଜାଣୁ, ଭାଇରସ ବା ଭୂତାଣୁ, ଏଇସବୁ ଯେମିତି ମଣିଷକୁ ଆକ୍ରାନ୍ତ କରିଥାଏ, ପାଣି ଦ୍ୱାରା ହେଇଥାଏ, କିନ୍ତୁ ସେ ଏଠି ମଞ୍ଜି ଦ୍ୱାରା ଆମର ବ୍ୟାପିଥାଏ। କାରଣ ଆମର ଯୋଉ ସବୁ ଅଣୁଜୀବମାନେ ଅଛନ୍ତି ଫିମ୍ପି, ଆପଣ ଯେତେବେଳେ ମଞ୍ଜି ଅମଳ କଲେ ତାକୁ ବିହନଟାକୁ ସାଇତିକି ରଖିଲେ, ସେ ସମୟରେ ଯଦି ଉପଯୁକ୍ତ ଆମେ ଠିକ୍ ଭାବରେ ସାଇତି ନ ରଖିବା, ଅଧିକ ଜଳୀୟ ଅଂଶ ଯଦି ରହିବ, ଠିକ୍ ଭାବରେ ଟାଣ ଖରାରେ ଆମେ ତାକୁ ଶୁଖେଇ ନଥିବା, କିମ୍ବା ତାକୁ ଠିକ୍ ଭାବରେ ଆମେ ଯୋଉ ଅଖା ବ୍ୟବହାର କରୁଛେ ସେ ଅଖା ଯଦି ବିଶୋଧନ ନ ହୋଇଥିବ, ସବୁ ବିଭିନ୍ନ କାରଣରୁ ଆମର ବିହନ ସଂକ୍ରମିତ ହୋଇଥାଏ, ଫିମ୍ପି ଦ୍ୱାରା ହୋଇଥାଏ ଏବଂ ବୀଜାଣୁ ଦ୍ୱାରା ମଧ୍ୟ ହୋଇଥାଏ ବା ବ୍ୟାକ୍ଟେରିଆ ଦ୍ୱାରା ହୋଇଥାଏ ଏବଂ ଭୂତାଣୁ ବା ଭାଇରସ ଦ୍ୱାରା ମଧ୍ୟ ଆକ୍ରମଣ ହୋଇଥାଏ। ଏବଂ ପରବର୍ତ୍ତୀ କ୍ଷେତ୍ରରେ ଆମେ ଯେତେବେଳେ ତାକୁ ନେଇକରି ତଳି ପକାଉ, ସେ ସମୟରେ ତଳିକି ସେଟା ଠିକ୍ ଭାବରେ ତଳି ହୋଇନଥାଏ କିମ୍ବା ଗଜା ହୋଇନଥାଏ, ଏବଂ ଯଦି ଆମ ତଳି ଅବସ୍ଥାରେ ଏଇଟା କିଛି ଆକ୍ରାନ୍ତ ନ କରେ, ପରବର୍ତ୍ତୀ ଅବସ୍ଥାରେ ବିଭିନ୍ନ ପ୍ରକାର ବିହନ ଜନିତ ରୋଗ ଆମ ଧାନରେ ଦେଖାଯାଏ। ଆମେ ଗୋଟେ ଚିତ୍ରା ରୋଗ ଦେଖୁଛୁ, ପତ୍ର ଚିତ୍ରା ରୋଗ ବା ଚିତା ରୋଗ, ଟିପ୍ ଟିପ୍ ହେଇକିରି ତା ପତ୍ର ଉପରେ ସବୁ ଦାଗ ଦେଖାଯିବ। ଏବଂ ଆମେ ଦେଖିବା ମହିଷା ରୋଗ ମଧ୍ୟ ଆମେ ବହୁ ସମୟରେ ଦେଖାଯାଉ, ଯୋଉଟାକୁ ଆମେ ବ୍ଲାଷ୍ଟ ବୋଲି କହିଥାଉ। ଏବଂ ଆମର ଆଉ ଦେଖିବା ଆମେ ବୀଜାଣୁ ଜନିତ ପତ୍ର ପୋଡ଼ା ରୋଗ।

0: ମାନେ ଜାଣିଛନ୍ତି ପ୍ରତିବର୍ଷ ଏଇଟା ମଧ୍ୟ ହଉଛି, ସେଇଟା ମଧ୍ୟ ଆପଣଙ୍କର ଦେଖାଯାଏ। ଏବଂ ଆପଣଙ୍କର ଆଉ ଦେଖିବେ ସାହାର ରୋଗ ସେଇଟା ଦେଖାଯିବ, ଏବଂ ମୂଳ ସଢ଼ା ରୋଗ ହବ, ମୂଳ ଗୁଡ଼ା ସଢ଼ିଯିବ। ତେଣୁ ଏଇ ପ୍ରକାର ପ୍ରାୟ ଆମେ 6-7 ପ୍ରକାର ରୋଗ ଆମ ଆହୁରି ବିହନ ଆମର ଯୋଉ ରହିବ ସେଇଟା ସବୁ ବା ଧାନ ଯୋଉଗୁଡ଼ା ହେଇଯିବ ସେ ଡିସ୍କଲର ହେଇଯିବ, ମାନେ ଅଲଗା ପ୍ରକାର କଲର ହେଇଯିବ ଧାନର ଯୋଉ କଲର ସେ କଲର ନେଇକି ଅଲଗା ପ୍ରକାର କଳା ହେଇଯିବ ଧାନ, ଏବଂ କେତେ ଜାଗାରେ ନାଲି ହେଇଯିବ। ତେଣୁ ଏଇ ପ୍ରକାର ଡିସ୍କଲରେସନ ରୋଗ ମଧ୍ୟ ଆମର ଏଗୁଡ଼ା ସବୁ ହେଉଛି ବିହନ ଜନ୍ତ ରୋଗ, ଯାହାଦ୍ୱାରା କି ବିହନରେ ଥିବା ଫିମ୍ପି କିମ୍ବା ଆପଣଙ୍କର ଯୋଉ ବୀଜାଣୁ କିମ୍ବା ଭାଇରସ ଏଇଗୁଡ଼ା ସବୁ ବିହନ ଦ୍ୱାରା ତାକୁ ନେଇକରି ଫସଲକୁ ବ୍ୟାପିଥାଏ, ଏବଂ ପରବର୍ତ୍ତୀ ଅବସ୍ଥାରେ ଫସଲରେ ବିଭିନ୍ନ ପ୍ରକାର ରୋଗ ହୋଇଥାଏ।
1: କଣ କଣ କେମିତି ଜାଣିବେ, କୋଉ କୋଉ ଲକ୍ଷଣ ସବୁ ଦେଖାଦେଲେ ଏଇ ରୋଗଟା ହେଇଛି, କିମ୍ବା କୋଉ ରୋଗର ଲକ୍ଷଣ ଦେଖାଇଦେଲେ ଆମେ ଜାଣିବା ମହିଷା ରୋଗ ହେଇଛି, କେମିତି କଣ?
0: ହଁ ଦେଖନ୍ତୁ, ଆମେ ଯୋଉ ଆଲୋଚନା କଲି ବିଭିନ୍ନ ପ୍ରକାର ରୋଗ, ଯଦି ଆପଣ କହୁଛନ୍ତି ବର୍ତ୍ତମାନ ମହିଷା ରୋଗ, ତେଣୁ ମହିଷା ରୋଗ ସାଧାରଣତଃ ଚାଷୀମାନେ ଜାଣିଛନ୍ତି, ସେଥିପାଇଁ ଆମେ ମହିଷା ରୋଗ ଯେମିତି କହିଲେ ପ୍ରଥମେ ଆମେ ପତ୍ର ଅବସ୍ଥାରେ ଦେଖିବା। ପତ୍ର କଣ ହବ ନା, ଛୋଟ ଛୋଟ ସବୁ ଦାଗ ଦେଖାଯିବ ପତ୍ରରେ, ଏବଂ ସେ ଦାଗ ଗୁଡାକ ସବୁ ଦେଖିବେ ଆମର ଯେମିତି ମଝି ଅଂଶଟା ଚଉଡ଼ା ଥିବ, ଏବଂ ସାଇଡ କି ସବୁ ଯେମିତି ମହିଷାସୁର ଆଖି ଯେମିତି ଦେଖିଥିବେ, ମଝି ଅଂଶଟା ପୁରା ବଡ ଚଉଡ଼ା ଥିବ, ସାଇଡ ଗୁଡାକ ସରୁ ହେଇଯାଇଥିବ, ତେଣୁ ସେଇ ଟାଇପ୍ର ଆଖି ବାଗିଆ ବଡ ବଡ ଦାଖ ଦେଖାଯିବ। ଏବଂ କ୍ରମଶଃ ଆମେ ଯଦି ତାକୁ ଠିକ ଭାବରେ ଉପଚାର ନ କଲେ କିମ୍ବା ପ୍ରତିକାର ବ୍ୟବସ୍ଥା ନ କଲେ ପରବର୍ତ୍ତୀ ଅବସ୍ଥାରେ ସେ ପତ୍ର ଗୁଡାକ ସବୁ ପୋଡ଼ିଦେବ, ଏବଂ ଯଦି ଆମେ ପତ୍ର ଅବସ୍ଥାରେ ସେଟା ସଂକ୍ରମଣ କମ୍ ହେଉଛି, ପରବର୍ତ୍ତୀ ଅବସ୍ଥାରେ ଯେତେବେଳେ ଆମର କେଣ୍ଡା ବାହାରୁଛି, କେଣ୍ଡାକୁ ମଧ୍ୟ ଏଇଟା ଆକ୍ରମଣ କରିବ, ଧାନ କେଣ୍ଡାକୁ ମଧ୍ୟ ଆକ୍ରମଣ କରିବ, ଓ ତାର ଧାନର ଯୋଉ କେଣ୍ଡା ବା ବେକ ତାକୁ ଆମେ କହୁଛୁ ସେଇଟାରେ ମଧ୍ୟ କଳା କଳା ଦାଗ ହେଇଯିବ, ସେଇ ଜାଗାରୁ ସେ ଭାଙ୍ଗିଯିବ ହେଲା। ବେଳେବେଳେ ସବୁ ଗଣ୍ଠି ମଧ୍ୟ ଯୋଉ ଧାନର ଗଣ୍ଠି ଯୋଉ ସେଟା ମଧ୍ୟ ଭାଙ୍ଗିକିରି କେଣ୍ଡା ଗୁଡା ମଧ୍ୟ ସବୁ ନଇଁ ପଡ଼ିବ, ଯାହାଦ୍ୱାରା କି ଯୋଉ ଧାନ ଯେତିକି ହବା କଥା ମାନେ ସେତିକି ପରିମାଣ ହବନି, ପ୍ରାୟ 40-50 ଭାଗ ଅମଳ କମିଯାଏ। ତେଣୁ ପ୍ରତିକାର ବ୍ୟବସ୍ଥା ହେଲା ତାର ମୁଖ୍ୟ ହେଲା ବିହନ ବିଶୋଧନ, ଯେହେତୁ ଆମେ ମୂଳରୁ ଆଲୋଚନା କରୁଛେ ଯେ ଏଇଟା ବିହନ ଜନିତ ରୋଗ, ତେଣୁ ବିହନ ବିଶୋଧନ କରିବା। ତେଣୁ ବିହନ ବିଶୋଧନ ଆପଣମାନେ ଜାଣିଛନ୍ତି ସରକାର ସ୍ତରରେ ମଧ୍ୟ ବହୁତ ଆଗରୁ ବହୁ ବର୍ଷ ହେଲାଣି ବିହନ ବିଶୋଧନକୁ ମଧ୍ୟ ପ୍ରାଧାନ୍ୟ ଦିଆହଉଛି। ତେଣୁ ବିହନ ବିଶୋଧନ ଆମେ ବିଭିନ୍ନ ପ୍ରକାରରେ ଆମେ କରିଥାଉ, ବିହନ ବିଶୋଧନ ପାଇଁ ଆମେ କେମିକାଲରେ କରିଥାଉ, ଚାଷୀମାନେ ରାସାୟନିକ ପ୍ରକ୍ରିୟା କରିଥାଉ, ଚାଷୀମାନେ ସାଧାରଣତଃ ଗଲେ ମାର୍କେଟକୁ ନେଇ ଆସିଲେ ମିଳୁଛି ସବୁ କେମିକାଲ ବା ଫଙ୍ଗିସାଇଡ୍ସ ମିଳୁଛି, ତାକୁ ଆଣିକିରି ପକେଇଦେଲେ ବିଶୋଧନ କରିଦେଲେ। ତେଣୁ ଯୋଉ ଫଙ୍ଗିସାଇଡ୍ସ ମଧ୍ୟ ଆଗରୁ ବହୁତ ପ୍ରକାର ଫଙ୍ଗିସାଇଡ୍ ବ୍ୟବହାର କରାହଉଥିଲା, ଯେମିତି ଆପଣ କାର୍ବାଣ୍ଡିଜିମ୍ ବା ବାବିଷ୍ଟିନ୍ ବ୍ୟବହାର କରାହଉଥିଲା, ଥିରାମ୍ ବୋଲି ଗୋଟେ ଫଙ୍ଗିସାଇଡ୍ସ ବା କବକନାଶକ ବ୍ୟବହାର କରାହଉଥିଲା, ଏବଂ ଆଉ ମଧ୍ୟ କାର୍ବୋକ୍ସିନ୍ ଆଉ ଥିରାମ୍ ତାକୁ ମଧ୍ୟ ବ୍ୟବହାର କରାହଉଥିଲା। ତେଣୁ ଏଇସବୁ ଗୁଡାକ ବହୁତ ବର୍ଷ ହେଇଗଲାଣି, ତାକୁ ବର୍ତ୍ତମାନ ଆମର ବିଭିନ୍ନ ପରୀକ୍ଷା କରାହେଇକି ନୂଆ ନୂଆ କେମିକାଲ୍ସ ବର୍ତ୍ତମାନ ମାର୍କେଟରେ ଉପଲବ୍ଧ ହେଲାଣି, ତେଣୁ ଚାଷୀମାନେ ସେଗୁଡ଼ା ସବୁ ଜାଣିବା ଦରକାର। ଆମର ଗୋଟେ ବର୍ତ୍ତମାନ ସର୍ବଭାରତୀୟ ସ୍ତରରେ ଧାନକୁ ବିଶୋଧନ କରିବା ପାଇଁ ଗୋଟେ ଭଲ ଫିମ୍ପିନାଶକ ଯୋଉ ଚାଷୀମାନେ ଟ୍ରାଇପ୍ଲୋକ୍ସଟ୍ରୋବିନ୍ ଆଉ ଟେବୁକୋନାଜଲ ଗୋଟେ ଗ୍ରୁପ୍ର ଆମର କବକନାଶକ ବା ଫିମ୍ପିନାଶକ ଯାହା ବଜାରରେ ନାଟିବ ଆହୁରି ବିଭିନ୍ନ କମ୍ପାନୀ ବିଭିନ୍ନ ନାଁରେ ମାନେ ବଜାରରେ ଉପଲବ୍ଧ, ତାକୁ ଆମେ ଗୋଟେ କେଜି ବିହନ ମାତ୍ର 0.5 ଗ୍ରାମ ମାନେ ଅଧା ଗ୍ରାମ କମ୍ ପରିମାଣ, କାରଣ ବର୍ତ୍ତମାନ ଯୋଉ ସବୁ ଫିମ୍ପିନାଶକ ସବୁ ଆସୁଛି ମାର୍କେଟରେ ହଉଛି ସେଗୁଡ଼ା ସବୁ ଗ୍ରୀନ ଲେବୁଲର, ଯୋଉଟାକ ପରିବେଶ କ୍ଷତି କରିବନି, ଆଉ ଅଳ୍ପ ଡୋଜ୍ରେ ବିଭିନ୍ନ ପ୍ରକାର ଆମର ସିମ୍ବଲ ଅଛି, ଗ୍ରୀନ ଅଛି, ୟେଲୋ ଅଛି, ରେଡ୍ ଅଛି, ଟ୍ରାଇପ୍ଲୋକ୍ସଟ୍ରୋବିନ୍ ପ୍ଲସ୍ ଟେବୁକୋନାଜଲ ଯୋଉଟାକ ଆମର ନ୍ୟାଟିଭୋ ନାଁରେ ଆସୁଛି, ତାକୁ ଗୋଟେ କେଜି ମଞ୍ଜିରେ ଆମେ 0.5 ବା ଅଧା ଗ୍ରାମକୁ ମିଶେଇକି ଯଦି ମଞ୍ଜି ବିଶୋଧନ କରିବା, ନିଶ୍ଚିନ୍ତ ଭାବରେ ଆମେ ଯୋଉ ରାସାୟନିକ ଉପାୟରେ ଆମେ ଭଲ ଭାବରେ ମଞ୍ଜି ବିଶୋଧନ କରିପାରିବା।
1: ଇଏ ତ ଗଲା ରାସାୟନିକ, ଆମେ ଦେଶୀୟ ଜ୍ଞାନ କୌଶଳରେ ବିଶୋଧନ କରିପାରିବାନି?
0: କରିବା ନିଶ୍ଚିନ୍ତ ଭାବରେ, ଆମେ ସେଇଟାକୁ ଆମେ ଭୁଲି ଯାଇଥିଲେ। ବର୍ତ୍ତମାନ ଆମର ପ୍ରାକୃତିକ କୃଷି ଯୋଉ ସରକାର ପ୍ରୋତ୍ସାହନ ଦେଉଛନ୍ତି, କିନ୍ତୁ ବର୍ତ୍ତମାନ ଆମମାନେ ଚାହୁଁଛେ, ସମସ୍ତେ ଚାହୁଁଛନ୍ତି ଆମର ସ୍ୱାସ୍ଥ୍ୟ କେମିତି ଠିକ ରହିବ, ତେଣୁ ସ୍ୱାସ୍ଥ୍ୟକୁ ଠିକ ରଖିବା ପାଇଁ ହେଲେ ଆମକୁ ପ୍ରାକୃତିକ ଉପାୟରେ
1: ଜୈବିକ
0: ପଡ଼ିବ, ତେଣୁ ସେ ଜୈବିକ ବା ପ୍ରାକୃତିକ ଉପାୟରେ ଆମେ ଯୋଉ ବିଶୋଧନ କରିବାକୁ ହେଲେ ଆମକୁ ନେଇ ସେ ଯୋଉ ଗାଈ ଗୋବର ମିଳୁଛି, ଗାଈ ଯୋଉ ଗୋମୂତ୍ର ମିଳୁଛି, ଏଇ ଯୋଉଟା ଆମ ପାଖରେ ଯାହା ଯାହା ଆଭେଲେବୁଲ ତା ଦ୍ୱାରା ଆମେ ମଧ୍ୟ ତାକୁ ବିଶୋଧନ କରିପାରିବା। ସେଥିପାଇଁ ଆମର ଅଛି ଜୀବାମୃତ, ବୀଜାମୃତ।
1: ବର୍ତ୍ତମାନ ସମୟରେ ସମସ୍ତେ ସଚେତନ ହେଲେଣି, କିନ୍ତୁ ବର୍ଷାର ନା ନାହିଁ, ମୌସୁମୀ ବିଳମ୍ବରେ ଆସୁଛି, ଏସବୁ ହବା ଦ୍ୱାରା ଉପକାରୀ ଜୀବଙ୍କ ସଂଖ୍ୟା କମୁଛି, ଅପକାରୀ ଜୀବଙ୍କ ସଂଖ୍ୟା ବଢୁଛି, ଆ ଦ୍ୱାରା ବିହନ ଜନିତ ସମସ୍ୟା କିଛି ହଉଛି କି?
0: ହଁ, ନିଶ୍ଚିନ୍ତ ଭାବରେ ଆମର ଯୋଉ ଯୋଉ ବର୍ତ୍ତମାନ ଦେଖନ୍ତୁ ହ୍ୟୁମିଡିଟି ଅଧିକା, ଯାହାଫଳରେ ମୁଁ ଯୋଉ ଆଲୋଚନା କରିଥିଲି ବିହନ ଜନିତ ରୋଗ, ପତ୍ର ଚିତା ରୋଗ ବା ବ୍ରାଉନ୍ ସ୍ପଟ୍ ଫ୍ଲାଇ, ପତ୍ର ଚିତା ରୋଗ ଅଧିକା ହବ, ସେତେବେଳେ ନର୍ସରୀ ବା ଆମର ତଳି ପକେଇବେ, ତଳି ଯେତେବେଳେ ପାଣି କମ୍ ହେଲା, ବର୍ଷା ତ ନାହିଁ ବର୍ତ୍ତମାନ, ହଁ

0: ଇଫେକ୍ଟ ରହୁଛି, କାରଣ ଆମେ ବିଭିନ୍ନ ପ୍ରକାର ଯୋଉ କେମିକାଲ୍ସ ବ୍ୟବହାର କରୁଛୁ, ପରିବେଶକୁ ନଷ୍ଟ କରୁଛୁ, ଗଛର ସଂଖ୍ୟା କମୁଛି ବିଭିନ୍ନ କାରଣରୁ,
1: ସମସ୍ତଙ୍କ ସାଙ୍ଗରେ ସମସ୍ତେ
0: ପରିପୂରକ
1: ଆଜ୍ଞା। ତ ଆମେ କଥା ହଉଥିଲେ ଯୋଉ ଜୀବାମୃତ ବୀଜାମୃତ, ତାଦ୍ୱାରା କଣ କେମିତି ସୁଫଳ ମିଳିବ?
0: ହଁ ଦେଖନ୍ତୁ, ଜୀବାମୃତ ଆମର ଯୋଉ ଯୋଉ ଗାଈ ଗୋବର ବା ଦେଶୀ ଗାଈ ତାର ଗୋବର, ଯଦି ଯେ ଆମେ ଗୋଟେ 200 ଲିଟର ବନେଇବା, ଗୋଟେ ଷ୍ଟାଣ୍ଡାର୍ଡ ମୁଁ କହିଲି 200 ଲିଟର, 200 ଲିଟର ବନେଇବାକୁ ହେଲେ ଆମକୁ ମିନିମମ 10 କେଜି ଆମର ଗାଈ ଗୋବର, ଗୋମୂତ୍ର ଆମର ସେଇ 10 ଲିଟର, ଗୁଡ ଯୋଉଟା ମିଳୁ ସେଟା 2 କେଜି, ଆଉ ବେସନ 2 କେଜି, ଏବଂ ଆମେ 200 ଲିଟର ପାଣି। କେମିତି କରିବା ନା, ଆକୁ ଆମେ ବଡ ହାଣ୍ଡିରେ ମାଟି ହାଣ୍ଡିରେ କରିପାରିବା, ତେଣୁ ମାଟି ହାଣ୍ଡି ନ ମିଳିଲେ ଏବଂ ପ୍ଲାଷ୍ଟିକ କଣ୍ଟେନରରେ ମଧ୍ୟ, ବଡ 200 କଣ୍ଟେନର ଯୋଉଟା 200 ଲିଟର କାପାସିଟି ଥିବ ସେଇ କଣ୍ଟେନରରେ ମଧ୍ୟ କରିପାରିବା। ଏଇଟା କଣ କରିବା ନା, ପ୍ରଥମେ ଆମେ ଗାଈ ଗୋବର ଏବଂ ଆମର ଗୋମୂତ୍ରକୁ ତାକୁ ମିଶେଇକି ରଖିଦେବା, ଏବଂ ତାପରେ ଆମେ କଣ କରିବା ନା, ତା ଦେହରେ ଗୁଡ ଆଉ ବେସନ ମିଶେଇଦେବା। ମିଶେଇ ଦେଲା ପରେ ତାକୁ ଯଦି ଆମେ 48 ଘଣ୍ଟା ରଖିଦେବା, 48 ଘଣ୍ଟା କିମ୍ବା 72, 2 ଦିନ 3 ଦିନ ରଖିବା, ଆଉ ତାକୁ ପ୍ରତିଦିନ ଆମେ କ୍ଲକ୍ ୱାଇଜ୍ ଭଲ ଭାବରେ ଗୋଳେଇବା, 2 ଥର ଦିନକୁ 2 ଥର ଗୋଟେ କାଠିରେ ଗୋଳେଇଦେବା। ତାପରେ ଦେଖିବେ ଯେତେ ଆମର ଏଇଖା ବର୍ତ୍ତମାନ ମଞ୍ଜି ଆମେ ବିଶୋଧନ କରୁଛେ, ତା ଗୋଟେ ପଖା କିମ୍ବା ପ୍ଲାଷ୍ଟିକ ଯୋଉ ଆମ ପଲିଥିନ ଆମେ ତଳେ ପକେଇଦେଲେ, ତା ଉପରେ ବିହନ ଯେତିକି ଆମ ଦରକାର ସେତିକି ହିସାବରେ ଆମେ କରିକିରି, ଯଦି ଲିଟରକୁ ଆମେ ଆମର ଗୋଟେ କେଜି ପାଇଁ ଯଦି 10 ml କିମ୍ବା 15 ml ଯୋଉ ଜୀବାମୃତକୁ ନେଇକିରି ଆମେ ତା ଉପରେ ଯଦି ଭଲ ଭାବରେ ଗୋଳେଇବା ଏବଂ ଗୋଟେ କୋଟିଂ ହେଇଯିବା, ତାଦେହରେ କଣ ହବ ନା, ଯୋଉ ଜୀବାମୃତରେ ସବୁ ବେନିଫିସିଆଲ ମାଇକ୍ରୋ ଅର୍ଗାନିଜମ ଅଛନ୍ତି, ଯୋଉଥିରେ ଯୋଉଟା ଆପଣ କହିଲେ ଉପକାରୀ ଉପକାରୀ ଜୀବାଣୁ ବା ଉପକାରୀ ଅଣୁଜୀବ ଅଛନ୍ତି, ଯୋଉଥିରେ ଯୋଉଟା କି କୋଟିଂ ହେଇଗଲା ଆପଣଙ୍କର ମଞ୍ଜିରେ, ଯାହାଦ୍ୱାରା କି ଯେତେବେଳେ ମଞ୍ଜି ପଡିବ ଆମର ଧାନ କ୍ଷେତରେ ବା ଧାନ ଜମିରେ, ସେଗୁଡା ଯୋଉ ସଏଲ ବର୍ନ ଡିଜିଜ୍ ସବୁ ଅଛି, କିମ୍ବା ଆପଣ ସିଡ୍ରେ ଯୋଉ ସିଡ୍ ବର୍ନ ଡିଜିଜ୍ କହିଲେ ଯୋଉଟାକ ମଞ୍ଜି ବିହନ ଜନିତ ଯୋଉ ଫିମ୍ପି ଲାଗିଥିବେ, ସେଗୁଡାକୁ ସେ ପ୍ରାକୃତିକ ଉପାୟରେ ତାକୁ ଦମନ କରିବ। ତାପରେ ଆମେ ଆଉ ଯଦି ଆଲୋଚନା କରିବା ବୀଜାମୃତ, ବୀଜାମୃତ ଜୀବାମୃତ ପ୍ରାୟ ସମାନ, କିନ୍ତୁ ତା ଦେହରେ ଆମେ କଣ କରିବା ନା, ଧର ଆମେ 20 ଲିଟର ଆମେ କରିବା ବୀଜାମୃତ ତିଆରି, ସେଥିପାଇଁ ଆମେ 5 କେଜି ଆମେ ନେଇଯିବା ଦେଶୀ ଗାଈ ଗୋବର, 5 ଲିଟର ଆମେ ନେଇଯିବା ଆମର ଗୋମୂତ୍ର, ଏବଂ ଆ ଦେହରେ ଆମେ ଆଉ ବେସନ ନବାନି କିମ୍ବା ଆମର ଏଇ ଯୋଉ ଗୁଡ ନବାନି, ସେଥିପାଇଁ ଆମେ ଚୂନ 50 ଗ୍ରାମ, ବେଶୀ ନାହିଁ ଚୂନ, ଆମର ଯୋଉ 50 ଗ୍ରାମ ନେଇଯିବା। ଏବଂ ଆ ଦେହରେ ଆଉ ଗୋଟେ ମଧ୍ୟ ସେଥିରେ ବି କହିବାକୁ ଇଏ କରିଗଲେ, ଆମେ ଯଦି ମାଟି ମିଶେଇଦେବା କିଛି ବରଗଛ ତଳ ମାଟି, ଯୋଉଟାକ 50 ଗ୍ରାମ ବା ମୁଠାଏ ମାଟି, କାରଣ ବରଗଛ ତଳର ଯୋଉ ଚେର ଥାଏ ତା ପାଖରେ ଯୋଉ ଆପଣଙ୍କର ଥିବ ମାଟି, ସେଥିରେ ସବୁ ବେନିଫିସିଆଲ ମାଇକ୍ରୋ ଅର୍ଗାନିଜମ ଥାନ୍ତି ବା ଯୋଉଟାକ ଉପକାରୀ ଅଣୁଜୀବ ମାନେ ଥାନ୍ତି, ତାକୁ ମଧ୍ୟ 2 ଜାଗାରେ ମିଶେଇବାକୁ ପଡିବ। ମିଶେଇଲେ ଆମେ କରିକିରି ଆକୁ ମଧ୍ୟ ସେମିତି ଯଦି ଆମେ 2 ଦିନ ଖଣ୍ଡେ ରଖିକିରି ତାକୁ ୟୁଜ୍ କରିବା, ତା ଦେହରେ ମଧ୍ୟ ଆମେ ସୁଫଳ ପାଇପାରିବା,
1: ଯୋଉଟାକି ମାଟି ପାଇଁ ଭଲ,
0: ପରିବେଶ ପାଇଁ ଭଲ, ବହୁତ ଭଲ ଭଲ, ଆଉ ଦୀର୍ଘସ୍ଥାୟୀ ଉପାୟରେ ମଧ୍ୟ ଆମେ କରିପାରିବା।
1: ଚାଷ ଏକ ଏମିତି ବୃତ୍ତି ମନୋଜ ବାବୁ, ଆଦୌ ପାଠ ନ ପଢିଥିବା ଲୋକ ବି ଏ ବୃତ୍ତିକୁ ଆପଣାନ୍ତି, କାରଣ ସ୍ୱାଧୀନ ସମ୍ମାନ ଲାଭଜନକ ବୃତ୍ତି ହେଉଛି ଆମର ଏଇ ଚାଷବାସ। ବିହନ ପରୀକ୍ଷା କେମିତି କଣ କରିବ, କେମିତି ଏ ବିଷୟରେ ଜାଣିବ, କାରଣ ସମୁଠି ତ ଏବେ କୃଷି ବିଜ୍ଞାନ କେନ୍ଦ୍ର ରହିଛି, କୃଷି ବୈଜ୍ଞାନିକ ମାନେ ଅଛନ୍ତି, କ୍ଷେତ୍ର ପରିଦର୍ଶନ ମଧ୍ୟ କରୁଛନ୍ତି, ଆଜି ଯୋଉ ଚାଷୀ ଭାଇ ଭଉଣୀ ମାନେ ଶୁଣୁଛନ୍ତି, ଏ ବିହନ ପରୀକ୍ଷାଟା କେମିତି କଣ କରିବେ ଟିକେ
0: ଦେଖନ୍ତୁ। ଆମେ ମାଟି ପରୀକ୍ଷା ପାଇଁ ବର୍ତ୍ତମାନ ସମସ୍ତେ ଜାଣିଛନ୍ତି ଯେ ମାଟିର ପରୀକ୍ଷା କରିବା ଦରକାର, କିନ୍ତୁ ବିହନ ପରୀକ୍ଷା ବହୁତ କମ୍ ଲୋକ ଜାଣିଛନ୍ତି ବିହନ ପରୀକ୍ଷା ହେଉଛି ବୋଲି, ଏବଂ ତା ପାଇଁ ମଧ୍ୟ ସବୁ ବିଭିନ୍ନ ଜାଗାରେ ଏଗୁଡ଼ା ସବୁ ପରୀକ୍ଷା ହେଉଛି। କାରଣ ଦେଖନ୍ତୁ ବର୍ତ୍ତମାନ ଥରେ ଏମିତି ତ ମୌସୁମ ବିଳମ୍ବ ହେଉଛି, ଯୋଉ ଚାଷୀମାନେ ଯେତିକି ସଂଗ୍ରହ କରି ରଖିଥିବେ ତାଙ୍କର ଯୋଉ ମଞ୍ଜି ଧାନ ମଞ୍ଜି ରଖିଥିବେ, ତାକୁ ଯଦି ବୁଣିବେ ବର୍ଷା ନହେଲା ପୁଣି ନଷ୍ଟ ହେବ, ତେଣୁ ସେଥିପାଇଁ ଆମେ ଯଦି ତା ଗଜାଟା ପରୀକ୍ଷା କରିଦେବା, କେତେ ପରସେଣ୍ଟ ଗଜା ହେଉଛି, ମିନିମମ ଗଜାଟା ଆମେ ଯଦି ପରୀକ୍ଷା କରିଦେବା, ତାହେଲେ ଆମେ ତାକୁ ଯଦି ପରବର୍ତ୍ତୀ ଅବସ୍ଥାରେ ଆମେ ତଳି ପକେଇବା, ତା ଦେହରେ ଆମେ 100 ଭାଗ ଗଜା ମାନେ ତଳି ପାଇପାରିବା କିମ୍ବା ଗଜା ହେଇପାରିବ। ଯଦି ତ ଆମେ ବିହନ ନ ପରୀକ୍ଷା କରି ସେମିତି ପକଉଛେ, ପରବର୍ତ୍ତୀ ଯାଏ ଯଦି ଗଜା ନ ହବ, ଆହୁରି ଯଦି ମୌସୁମ ବିଳମ୍ବ ପାଇଁ ମଧ୍ୟ ଚାଷୀ କ୍ଷତି ସହୁଛି ଏବଂ ଗଜା ନ ହବ ମଧ୍ୟ, ତେଣୁ ଯୋଉଠି ବିହନ ଆଣନ୍ତୁ ନା କାହିଁକି ତାକୁ ନିଜେ ମଧ୍ୟ ପକେଇ ପାରିବେ, ପ୍ଲସ ଆପଣ ମଧ୍ୟ ପରୀକ୍ଷାଗାରରେ ମଧ୍ୟ ଇଏ କରିପାରିବେ। ମାଗଣା ତ ନୁହଁ, ସେଥିପାଇଁ ବହୁତ କମ୍ ପଇସାରେ 50-60 ଟଙ୍କାରେ ଆମର, ମୁଁ ଯୋଉ ସଂସ୍ଥାରୁ ଆସିଛି ଓଡ଼ିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟ, ଆମର ଡିପାର୍ଟମେଣ୍ଟ ଅଫ୍ ସିଡ୍ ସାଇନ୍ସ ଆଣ୍ଡ ଟେକ୍ନୋଲୋଜି, ଆମର କୃଷି ମହାବିଦ୍ୟାଳୟରେ ଗୋଟେ ଅଛି, ସେଠି ଗୋଟେ ଜିବି ଚାଲମ ଲାବରେଟୋରୀ ଗୋଟେ ଅଛି, ସିଡ୍ ଟେଷ୍ଟିଂ ଲାବରେଟୋରୀ, ସେଠି ଚାଷୀମାନେ ଯାଇକିରି କରିପାରିବେ ମାତ୍ର 50-80 ଟଙ୍କା, ଏକ୍ଜାକ୍ଟ ମୁଁ କହିପାରୁନି କିନ୍ତୁ 70-80 ଟଙ୍କା ଭିତରେ ସେ ତାଙ୍କର ବିହନଟାକୁ ପରୀକ୍ଷଣ କରିପାରିବେ। ଆହୁରି ମଧ୍ୟ ସରକାରଙ୍କ ତରଫରୁ ବି ପ୍ରୋତ୍ସାହନ ଥାଇପାରେ, ସେମାନେ ମାନେ ନିକଟସ୍ଥ ଆମର ଯୋଉ

0: ଅଛି, ବିଭିନ୍ନ କୃଷି କାର୍ଯ୍ୟାଳୟ ଅଛି, ଆମର ଡିଷ୍ଟ୍ରିକ୍ଟ ଲେବୁଲରେ ମଧ୍ୟ ବହୁ ଜାଗାରେ ଅଛି, ବିହନ ପରୀକ୍ଷଣ କେନ୍ଦ୍ର ବି ଅଛି, ତାର ମଧ୍ୟ ଚାଷୀମାନଙ୍କୁ ମିଳିବ ଯଦି ଯୋଗାଯୋଗ କରିବେ। ଆଉ ନିକଟସ୍ଥ କୃଷି ବିଜ୍ଞାନ କେନ୍ଦ୍ରମାନଙ୍କ ସହିତ ଯୋଗାଯୋଗ କରନ୍ତୁ, ସେମାନଙ୍କୁ ମଧ୍ୟ ଦିଅନ୍ତୁ, ସେମାନଙ୍କର ଦ୍ୱାରା ମଧ୍ୟ ଆମ ପାଖକୁ ଆସିପାରିବ ସାମ୍ପଲ। ସାମ୍ପଲ ଆସିଲେ ଆମେ ତାକୁ ଜଣେଇପାରିବୁ। କେବଳ ଗଜା ନୁହଁ, ତା ଦେହରେ କେତେ ପ୍ରକାର ଜଳୀୟ ଅଂଶ ଅଛି, ତାର ଗୁଣବତ୍ତା, ତାର ମାନେ ଯୋଉଟା ପ୍ୟୁରିଟି କହୁଛେ, ଠିକ୍ ବିହନ ଅଛି କି ନାହିଁ, ମିଶା ଅଛି କି ନାହିଁ, ତାକୁ ଜଣେଇପାରିବୁ। ତେଣୁ ଅତି କମ୍ ଖର୍ଚ୍ଚରେ ଚାଷୀମାନେ ନିଜର ବିହନକୁ ପରୀକ୍ଷା କରିପାରିବେ, ଯାହାଦ୍ୱାରା କି ପରବର୍ତ୍ତୀ ଅବସ୍ଥାରେ ଆଉ ସେମାନଙ୍କ ଯୋଉ ବିଭିନ୍ନ ପ୍ରକାର ରୋଗ ହେଉଛି, ସମସ୍ୟା କିମ୍ବା ଗଜା ହେଉନି କିମ୍ବା ବିଭିନ୍ନ ପ୍ରକାର ଯୋଉ ମିଶା ଆସୁଛି, ସେ ତାଦୃ ମଧ୍ୟ ସେମାନେ ନିଜକୁ ରକ୍ଷା କରିପାରିବେ।
1: ଆଜି ଆମ ଚାଷୀ ଭାଇ ଭଉଣୀ ଯିଏ ଆପଣଙ୍କୁ ଆଜି ଶୁଣୁଛନ୍ତି, ଧାନ ଚାଷ କରିଛନ୍ତି, ଯଦି କିଛି ସମସ୍ୟା ବି ରହୁଥିବ, ସେମାନେ କିଛି ଅବଗତ ହେଇପାରୁନାହାନ୍ତି, ତାଙ୍କୁ କଣ ଆପଣ କହିବାକୁ ଚାହିଁବେ?
0: ଆମେ ତ ଅଛୁ ଓଡ଼ିଶା କୃଷି ବୈଷୟିକ ବିଶ୍ୱବିଦ୍ୟାଳୟରେ, ଯେଉଁମାନଙ୍କର ସମସ୍ୟା ବିଭିନ୍ନ ରହୁଛି ସେମାନେ ନିକଟସ୍ଥ କୃଷି ବିଜ୍ଞାନ କେନ୍ଦ୍ରର ବୈଜ୍ଞାନିକମାନଙ୍କର, ଆମ ଓଡ଼ିଶା କୃଷି ବୈଷୟିକ ବିଦ୍ୟାଳୟର ବିଭିନ୍ନ ଜିଲ୍ଲାରେ, ଆମର ଯେଉଁ 30 ଜିଲ୍ଲାରେ ପ୍ରତ୍ୟେକ ଜିଲ୍ଲାରେ କୃଷି ବିଜ୍ଞାନ କେନ୍ଦ୍ର ଅଛି, ତାଙ୍କ ସହିତ ଯୋଗାଯୋଗ କରନ୍ତୁ, କିମ୍ବା ଆପଣଙ୍କର ନିକଟସ୍ଥ କୃଷି ଅଧିକାରୀମାନଙ୍କ ସହିତ ମଧ୍ୟ ଯୋଗାଯୋଗ କରନ୍ତୁ। ତେଣୁ ଆମମାନଙ୍କ ସହିତ ମଧ୍ୟ ଯୋଗାଯୋଗ କରନ୍ତୁ, ଯେକୌଣସି ସମସ୍ୟା ହେଉଛି ବର୍ତ୍ତମାନ ଡିଜିଟାଲ ଯୁଗରେ,
1: ହଁ,
0: ହାତ ପାହାନ୍ତାରେ ହ୍ୱାଟ୍ସଆପ୍ ଅଛି, ୟୁଟ୍ୟୁବ୍ରେ ମଧ୍ୟ ଆମେ ଯେଉଁ ସବୁ ଆଲୋଚନା କଲେ କେମିତି ଜୀବାମୃତ ପ୍ରିପେୟାର କରିବ କିମ୍ବା ବୀଜାମୃତ ହେବ, ତାର ମଧ୍ୟ ଭଲ ଭାବରେ ଅଛି, ସେମାନେ ଦେଖିପାରିବେ। ତେଣୁ ଯଦି ପେପରରେ ମଧ୍ୟ ବିଭିନ୍ନ ପ୍ରକାର କୃଷି ଇଏ ବାହାରୁଛି, ରେଡିଓ ବି ନିୟମିତ ଭାବରେ ଶୁଣନ୍ତୁ, ବିଭିନ୍ନ କାର୍ଯ୍ୟକ୍ରମ ବହୁତ ଭାବରେ ଅନ୍ୟାନ୍ୟ ବୈଜ୍ଞାନିକମାନେ ମଧ୍ୟ ଦେଉଛନ୍ତି ବିଭିନ୍ନ ବିଷୟରେ, ଦୂରଦର୍ଶନରେ ମଧ୍ୟ ବିଭିନ୍ନ କାର୍ଯ୍ୟକ୍ରମ ମାଧ୍ୟମ ଅଛି।
1: ତ ଯାହା ହଉ, ମନୋଜ ବାବୁ ଆପଣ ଆସିଲେ ଏବଂ ଏତେ ସୁନ୍ଦର ଆଲୋଚନା ଆମେ କଲେ ଧାନ ଫସଲରେ ବିହନ ଜନିତ ରୋଗ ଓ ତାର ପ୍ରତିକାର। ଆଶା କରୁଛୁ ଆମର ଯୋଉ ଚାଷୀ ଭାଇ ଭଉଣୀମାନେ ଧାନ ଫସଲ ଚାଷ କରିଛନ୍ତି, ନିଶ୍ଚୟ ଏ ଦିଗ ପ୍ରତି ଅବଗତ ହୁଅନ୍ତୁ, ନିକଟରେ ଥିବା କୃଷି ବିଜ୍ଞାନ କେନ୍ଦ୍ର ସହ ଯୋଗାଯୋଗ କରନ୍ତୁ, ସବୁ ବିଷୟରେ ଜାଣନ୍ତୁ, କାରଣ ଆପଣମାନେ ଯେତେ ଜାଣିବେ ସେତେ ଜିଣିବେ। ଡକ୍ଟର ମନୋଜ କୁମାର ରାଉତ, ଆପଣ ଆସିଲେ, ଆପଣଙ୍କୁ ଆମର କାର୍ଯ୍ୟକ୍ରମ ତରଫରୁ ବହୁତ ବହୁତ ଧନ୍ୟବାଦ। ନମସ୍କାର।
0: ନମସ୍କାର, ଧନ୍ୟବାଦ।

0: ଆପଣ ମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ।
1: ନମସ୍କାର, ବର୍ତ୍ତମାନ ମୁଖ୍ୟ ସମ୍ବାଦ ସହ ମୁଁ ସତ୍ୟରଞ୍ଜନ ମହାପାତ୍ର। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆସନ୍ତାକାଲି ନୂଆଦିଲ୍ଲୀରେ ପ୍ରଦାନ କରିବେ ଦ୍ୱିତୀୟ ପର୍ଯ୍ୟାୟରେ ପଦ୍ମ ପୁରସ୍କାର। ଲକ୍ଷ୍ନୌର ଏକ କୋଚିଂ ସେଣ୍ଟରରେ ଭୟାବହ ଅଗ୍ନିକାଣ୍ଡ, 15 ମୃତ। ପ୍ରଧାନମନ୍ତ୍ରୀ ମୋଦି ଦୁଃଖ ପ୍ରକାଶ କରିବା ସହ ମୃତକଙ୍କ ପରିବାରବର୍ଗଙ୍କୁ 2 ଲକ୍ଷ ଟଙ୍କା ଲେଖାଏଁ ଏବଂ ଆହତମାନଙ୍କ ଲାଗି 50,000 ଟଙ୍କାର ସହାୟତା ରାଶି ଘୋଷଣା କରିଛନ୍ତି। ଷୋଡ଼ଶ ବ୍ରିକ୍ସ ଜାତୀୟ ସୁରକ୍ଷା ପରାମର୍ଶଦାତା ସମ୍ମିଳନୀ ଆଜିଠାରୁ ନୂଆଦିଲ୍ଲୀରେ ଆରମ୍ଭ ହୋଇଛି। ଭାରତ ମଙ୍ଗୋଲିଆ ରଣନୈତିକ ଭାଗିଦାରୀକୁ ଅଧିକ ସଶକ୍ତ କରିବା ଲାଗି ସେମାନଙ୍କର ପ୍ରତିବଦ୍ଧତା ଦୋହରାଇଲେ ଉଭୟ ଦେଶର ବୈଦେଶିକ ମନ୍ତ୍ରୀ। ଗଞ୍ଜାମ ଜିଲ୍ଲାରେ ଜଣେ ବ୍ୟକ୍ତିଙ୍କ ବିଦ୍ୟୁତ୍ ଆଘାତ ଓ ଅନ୍ୟ ଜଣଙ୍କର ଦୁର୍ଘଟଣାରେ ପ୍ରାଣ ଘଟିଛି। ଘଟଣାରେ ମୁଖ୍ୟମନ୍ତ୍ରୀ ମହେନ୍ଦ୍ର ମାଝୀ ଦୁଃଖ ପ୍ରକାଶ କରିବା ସହ ମୃତକଙ୍କ ଆତ୍ମୀୟଙ୍କ ପାଇଁ ରିଲିଫ୍ ପାଣ୍ଠିରୁ 4 ଲକ୍ଷ ଟଙ୍କା ଲେଖାଏଁ ସହାୟତା ରାଶି ଘୋଷଣା କରିଛନ୍ତି। ଭାରତ ସରକାରଙ୍କ ସ୍ୱଚ୍ଛ ଏବଂ ହରିତ ବିଦ୍ୟାଳୟ ମୂଲ୍ୟାଙ୍କନ 2025-26 ପୁରସ୍କାର ନିମନ୍ତେ ରାଜ୍ୟ ବିଦ୍ୟାଳୟ ଓ ଗଣଶିକ୍ଷା ଅଧୀନରେ ଥିବା 10ଟି ବିଦ୍ୟାଳୟକୁ ଚୟନ କରାଯାଇଛି। 2026-27 ଶିକ୍ଷାବର୍ଷ ପାଇଁ ସ୍ନାତକ ପାଠ୍ୟକ୍ରମରେ ନାମଲେଖା ପାଇଁ ଆଜି ପ୍ରଥମ ମେଧା ତାଲିକା ପ୍ରକାଶିତ ହୋଇଛି। ରାଜ୍ୟର 1,78,782 ଜଣ ଛାତ୍ରଛାତ୍ରୀ ନାମଲେଖା ପାଇଁ ମନୋନୀତ ହୋଇଛନ୍ତି। ବିଶ୍ୱପ୍ରସିଦ୍ଧ ରଥଯାତ୍ରା ପାଇଁ ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନଙ୍କ ଅଧ୍ୟକ୍ଷତାରେ ଆସନ୍ତାକାଲି ପୁରୀ ଟାଉନ୍ହଲ୍ଠାରେ ଦ୍ୱିତୀୟ ସମନ୍ୱୟ ବୈଠକ ଅନୁଷ୍ଠିତ ହେବ। ରାଜ୍ୟରେ କାର୍ଯ୍ୟରତ ଆଇନଜୀବୀଙ୍କ ସହାୟତା ପାଇଁ କାର୍ଯ୍ୟକାରୀ ହେଉଥିବା ରାଜ୍ୟ କଲ୍ୟାଣ ପାଣ୍ଠିରୁ ମିଳୁଥିବା ରାଶି ପରିମାଣକୁ 40% ବୃଦ୍ଧି କରାଯାଇଛି ଏବଂ ରାଜ୍ୟରେ 26 ଜିଲ୍ଲାର ମୋଟ 64 ସ୍ଥାନର ଇଂରାଜୀ ଉଚ୍ଚାରଣକୁ ପରିବର୍ତ୍ତନ କରାଯାଇଥିବା ନେଇ ରାଜସ୍ୱ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ। ବର୍ତ୍ତମାନ ପାଇଁ ମୁଖ୍ୟ ସମ୍ବାଦ ଏଠାରେ ସମାପ୍ତ କରୁଛୁ। ପରବର୍ତ୍ତୀ ମୁଖ୍ୟ ସମ୍ବାଦ ଶୁଣିପାରିବେ ରାତି 11:05।

ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ପ୍ରଚାର କରୁଛୁ ହିନ୍ଦୀ ଚଳଚ୍ଚିତ୍ର ଗୀତ। ପ୍ରଥମେ ଗାଇଛନ୍ତି ଏସ୍ପି ବାଲ ସୁବ୍ରମଣ୍ୟମ ଓ ଲତା ମଙ୍ଗେସ୍କର ଚଳଚ୍ଚିତ୍ର ଏକ ଦୁଜେ କିଲିଏ।

ଶୁଣିଲେ ହିନ୍ଦୀ ଚଳଚ୍ଚିତ୍ର ଗୀତ ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ ପ୍ରଚାର କରୁଛୁ ଓଡ଼ିଶୀ ଗୀତ ଓ ଛାନ୍ଦ କଣ୍ଠଶିଳ୍ପୀ ଅଜୟ କୁମାର ଶତପଥୀ ପ୍ରଥମେ ଓଡ଼ିଶୀ ଗୀତ ଗାଇଛନ୍ତି ବନମଳୀଙ୍କ ରଚନାରୁ।

0: ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ପରବର୍ତ୍ତୀ କାର୍ଯ୍ୟକ୍ରମ ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ ଦିଲ୍ଲୀରୁ।
1: नमस्कार।

0: ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ।
1: ନମସ୍କାର, ବର୍ତ୍ତମାନ ମୁଖ୍ୟ ସମ୍ଭାଦ ସହ ମୁଁ ସତ୍ୟରଞ୍ଜନ ମହାପାତ୍ର। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆସନ୍ତାକାଲି ନୂଆଦିଲ୍ଲୀରେ ଦ୍ୱିତୀୟ ପର୍ଯ୍ୟାୟରେ ପଦ୍ମ ପୁରସ୍କାର ପ୍ରଦାନ କରିବେ। ଲକ୍ଷ୍ନୌର ଏକ କୋଚିଂ ସେଣ୍ଟରରେ ଭୟାବହ ଅଗ୍ନିକାଣ୍ଡ, 15 ମୃତ। ପ୍ରଧାନମନ୍ତ୍ରୀ ଦୁଃଖ ପ୍ରକାଶ କରିବା ସହ ମୃତକଙ୍କ ପରିବାରବର୍ଗଙ୍କୁ 2 ଲକ୍ଷ ଟଙ୍କା ଲେଖାଏଁ ଏବଂ ଆହତମାନଙ୍କ ଲାଗି 50,000 ଟଙ୍କାର ସହାୟତା ରାଶି ଘୋଷଣା କରିଛନ୍ତି। ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଆଜି ନୂଆଦିଲ୍ଲୀଠାରେ ଇସ୍ରାଏଲ୍ ପ୍ରତିରକ୍ଷା ମନ୍ତ୍ରଣାଳୟର ମହାନିର୍ଦ୍ଦେଶକ ମେଜର ଜେନେରାଲ୍ ଅମିର ମାରାବ ବାରାମଙ୍କ ସହିତ ସାକ୍ଷାତ ଆଲୋଚନା କରିଛନ୍ତି। କେନ୍ଦ୍ର ସମବାୟ ମନ୍ତ୍ରୀ ଅମିତ ଶାହା ଆସନ୍ତାକାଲି ନୂଆଦିଲ୍ଲୀଠାରେ ଭାରତର ଜାତୀୟ କୃଷି ସମବାୟ ବିପଣନ

ସଂଘ ନାଫେଡ଼ର ନିଲାମ ପୋର୍ଟାଲର ଶୁଭାରମ୍ଭ କରିବେ। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ରାଜ୍ୟସ୍ତରୀୟ ପ୍ରାକୃତିକ ବିପର୍ଯ୍ୟୟ କମିଟି ବୈଠକ ଅନୁଷ୍ଠିତ। ଡକ୍ଟର ଶ୍ୟାମାପ୍ରସାଦ ମୁଖାର୍ଜୀଙ୍କ ରାଜ୍ୟସ୍ତରୀୟ ବଳିଦାନ ଦିବସ ଆସନ୍ତାକାଲି ହେବ ପାଳିତ। ଭୁବନେଶ୍ୱରଠାରେ ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଏହା ଅନୁଷ୍ଠିତ ହେବ। ଭାରତ ସରକାରଙ୍କ ସ୍ୱଚ୍ଛ ଏବଂ ହରିତ ବିଦ୍ୟାଳୟ ମୂଲ୍ୟାଙ୍କନ 2025-26 ପୁରସ୍କାର ନିମନ୍ତେ ରାଜ୍ୟ ବିଦ୍ୟାଳୟ ଓ ଗଣଶିକ୍ଷା ଅଧୀନରେ ଥିବା 10ଟି ବିଦ୍ୟାଳୟକୁ ଚୟନ କରାଯାଇଛି। 2026-27 ଶିକ୍ଷାବର୍ଷ ପାଇଁ ସ୍ନାତକ ପାଠ୍ୟକ୍ରମରେ ନାମ ଲେଖା ନିମନ୍ତେ ଆଜି ପ୍ରଥମ ମେଧା ତାଲିକା ପ୍ରକାଶିତ। ଏନ୍ଟିଏ ପକ୍ଷରୁ ଆୟୋଜିତ ୟୁଜିସି ନେଟ୍ 2026 ପରୀକ୍ଷା ଆଜିଠାରୁ ହେଲା ଆରମ୍ଭ। ନେଟ୍ ପୁନଃ ପରୀକ୍ଷା ପାଇଁ ଆର୍ଆଇ ଅମିନ ପରୀକ୍ଷାକୁ ପରିବର୍ତ୍ତନ କରାଯାଇଥିବା ନେଇ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀଙ୍କ ସୂଚନା। ରାଜ୍ୟରେ 26ଟି ଜିଲ୍ଲାର ମୋଟ 64ଟି ସ୍ଥାନର ଇଂରାଜୀ ଉଚ୍ଚାରଣକୁ ପରିବର୍ତ୍ତନ କରାଯାଇଥିବା ନେଇ ରାଜସ୍ୱ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ। ଏବଂ ଆସନ୍ତା 24 ଘଣ୍ଟା ମଧ୍ୟରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା ହେବା ନେଇ 23ଟି ଜିଲ୍ଲାକୁ ସତର୍କ ସୂଚନା ଜାରି କଲା ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର। ବର୍ତ୍ତମାନ ମୁଖ୍ୟ ସମ୍ଭାଦ ଏଠାରେ ସମାପ୍ତ କରୁଛୁ। ପରବର୍ତ୍ତୀ ମୁଖ୍ୟ ସମ୍ଭାଦ ଶୁଣିପାରିବେ ରାତି 11:05।

ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ପ୍ରଚାର କରୁଛ ନାଟକ କରୁଣାନିଧି, ରଚନା ଗୋପାଳ ଛୋଟରାୟ, ନିର୍ଦ୍ଦେଶନା ଜୟଦେବ ଦାସ, ପରିଚାଳନା ସାମୁଏଲ ସାହୁ, ପ୍ରଯୋଜନା ହିମାଂଶୁ ଭୂଷଣ ସାବତ, ଉପସ୍ଥାପନା ଅନ୍ନପୂର୍ଣ୍ଣା ଥିଏଟର ବି ଗ୍ରୁପ କଟକ।

0: ବାବା ବା କି ସୁନ୍ଦର ଜାଗା ମ ଦେଖିଲାଣି ଦେଖିଲାଣି କି ସୁନ୍ଦର ସୁନ୍ଦର ଫୁଲ ଗଛ ଏଠି ସବୁ ଲାଗିଛୁ କି ଶାନ୍ତି ଏଠି ଦେବସ୍ଥାନ ପରା ହେଠି ବୁଝିଲ ଆଜି ଏଇଠି ଇଣ୍ଟରଭ୍ୟୁ ହବ
1: ଇଣ୍ଟରଭ୍ୟୁ କିଏ କାହାକୁ କରିବ
0: ଆରେ କାହିଁକି ମାନେ ବରପତ୍ର ମାନେ ଆମ ନିଧିରାମ ବାବୁଙ୍କର ଭଣଜା ଗୟାଧର ଆଉ କନ୍ୟା ପାତ୍ରୀ ମାନେ ତମ ସାନ ଭଉଣୀ ଉମା ଏ ଦୁହେଁ ଦୁହିଁକୁ ଇଣ୍ଟରଭ୍ୟୁ କରିବେ
1: ମାନେ ଓ ଏଇ ଦେଖା ଯାହା ପଚରାଉଛୁ ରେ ଏଇଟି
0: ଇଏ ତ ଗୋଟେ ଦେବସ୍ଥାନ ଏଇଠି ଏମିତି ସବୁ କର୍ମ ହେଇଥାଏ
1: ଭଲ ଭଲ ଭଲ ଜାଗା ଭଲ କର୍ମ ଭଲ ବ୍ୟବସ୍ଥା ଭାରି ଭଲ
0: ଇଏ ରମା ରମା ମା ମୁଁ କଣ ଭାବୁଥିଲି କି ଆମ ଦୁହିଁଙ୍କର ବିବାହ ପୂର୍ବରୁ ଯଦି ଗୋଟେ ଏମିତି ଇଣ୍ଟରଭ୍ୟୁ ହେଇଯାଇଥାନ୍ତା
1: କିଏ କାହାକୁ ଇଣ୍ଟରଭ୍ୟୁ କରିଥାନ୍ତା
0: ମାନେ ତମେ ମତେ ପ୍ରଶ୍ନ ପଚାରିଥାନ୍ତ ମୁଁ ତମକୁ ପ୍ରଶ୍ନ ପଚାରିଥାନ୍ତି ତମେ ମତେ ଉତ୍ତର ଦେଇଥାନ୍ତ ମୁଁ ତମକୁ ଉତ୍ତର ଦେଇଥାନ୍ତି ଏମିତି ଇଏ ହସୁଛ
1: ତମେ କିନ୍ତୁ ହାରି ଯାଇଥାନ୍ତ
0: କଣ ଆମ ବାହାଘର ଦି ବର୍ଷ ପରେ ବି ତମେ ଆଜି ଭାବୁଛ ମୁଁ ସେଦିନ ଇଣ୍ଟରଭ୍ୟୁରେ ତମଠୁ ହାରି ଯାଇଥାନ୍ତି ବୋଲି
1: ହଁ ହାରି ଯାଇଥାନ୍ତ ପୁରା ଷୋଳଣା
0: ସେଇଠୁ
1: ତମେ ହାରି ଯାଇଥାନ୍ତ ମୁଁ ତମକୁ ବାହା ହେଇନଥାନ୍ତି
0: ଆଉ ତମେ ଜିତି ଯାଇଥାନ୍ତ
1: ହଁ ଷୋଳଣା ଜିତି ଯାଇଥାନ୍ତି
0: ବାସ୍ ତାହେଲେ ଆଉ ଚିନ୍ତା କଣ ଥିଲା ମୁଁ ହାରି ଯାଇଥାନ୍ତି ବୋଲି ତମେ ମତେ ବାହା ହେଇନଥାନ୍ତ କିନ୍ତୁ ତମେ ଜିତି ଯାଇଛ ବୋଲିକି ତମେ ମୁଁ ତମକୁ ବାହା ହେଇଥାନ୍ତି ଇଏ ପୁଣି କେତେ ନମ୍ବର ହସ
1: ବନ୍ଧନ ପୁରୁଷ ସ୍ତ୍ରୀର ବନ୍ଧନ ତମର ମୋର ବନ୍ଧନ ରାମାୟଣ ଯୁଗ ଯାଇଛି ରାମ ରାଜ୍ୟ ଯୁଗ ଆସୁଛି କିନ୍ତୁ ଏ ବନ୍ଧନ ତୁଟି ନାହିଁ
0: କି ଟୁଟିବ ନାହିଁ
1: ଛାଡ ମ ଏଇ ଭାରି ସୁନ୍ଦର ଜାଗାଟିଏ ବଢିଆ ହେଇଛି
0: ଦେବସ୍ଥାନ ପରା ସୁନ୍ଦର ହବା କଥା
1: ସେ ପାଖରେ କେତକୀ ବଣ ଏ ପାଖରେ ଚମ୍ପା ଗଛ
0: ଆଉ ସେ ପାଖରେ ନଈ ବନ୍ଧରେ କଦମ୍ବ ଆଉ ଏ ପାଖେ ମଝିରେ ମଝିରେ ଏଇ ଯୋଉ ଚଉତରାତି ଦେଖୁଛ
1: ଯେମିତି ସୁନ୍ଦର ସେମିତି ନିକାଞ୍ଚନ କେହି କୁଆଡେ ନାହାନ୍ତି
0: ଏଇ ତ ଏଇ ପୂଜକ ମାସେ ଆସିଲେଣି ଆଉ

0: ତାଙ୍କର ଯୋଉ ବସନ୍ତି ତାଙ୍କ ସାନ ଭଉଣୀ ହଉଛନ୍ତି କନ୍ୟା ପାତ୍ର।
1: ଆଉ ବର ପକ୍ଷ କିଏ?
0: ଅଲଣା ହାଟ। ଅଲଣା ହାଟ ନିଧିରାମ ସାମନ୍ତରାୟଙ୍କର ଭଣଜା।
1: ଏ ସ୍ଥାନରେ ଯେତେ ପାତ୍ର ପାତ୍ରୀଙ୍କର ଦେଖା ଚାହାଁ ହେଇଛି ସେ ସମସ୍ତଙ୍କର ବିବାହ ନିର୍ବିଘ୍ନରେ ସମ୍ପନ୍ନ ହେଇଯାଇଛି, କେହି ଏଠୁ ନିରାଶ ହେଇ ଫେରି ନାହାନ୍ତି।
2: ଆଜ୍ଞା ସତ କହୁଛନ୍ତି?
1: ଶୁଣ ମା, ଗୋଟେ ଘଟଣା। ପାତ୍ରଟି ଅତି ସୁନ୍ଦର, କିନ୍ତୁ ପାତ୍ରୀଟି ଅତି ଅସୁନ୍ଦରୀ, ତ୍ରିପଣ୍ଡ କାଳୀ। ତାକୁ ଦେଖି ଅନ୍ୟ ସମସ୍ତେ ନାକ ଟେକିଲେଣି, କିନ୍ତୁ ବର ପାତ୍ରର ଆଖି କନ୍ୟା ଠେଇ ଲାଖି ରହିଛି।
0: ବୋଧ ହୁଏ ତା ବେକ୍ସଣ୍ଡା ରକା ପଚେ।
1: ଆରେ ନା ନା ନା ନା, ବର ପାତ୍ର କହିଲା ମୁଁ ମାନୁଛି ପାତ୍ରୀଟି ଅସୁନ୍ଦର, ତା ମୁହଁ ଅସୁନ୍ଦର, ନାକ ଅସୁନ୍ଦର, ଆଖି ଅସୁନ୍ଦର, ହାତର ନଖଟା ବି ଅସୁନ୍ଦର, କିନ୍ତୁ କିନ୍ତୁ ତା ପାଦର ଅଳତା ଠିକ ଯେମିତି କଳା ମେଘରେ ବିଜୁଳି ଛଟା ଖେଳି ଯାଉଛି। ମୁଁ ଏଇଠି ବାହାହେବି।
2: ଆଜ୍ଞା ବାହାଘର ହେଲା?
1: ହଁ ମା, ମହାସମାରୋହରେ ହେଇଗଲା। ଆଚ୍ଛା ଆଚ୍ଛା ଆଚ୍ଛା, ତୁମମାନେ ସବୁ ଯୋଗାଡ଼ ଯନ୍ତ୍ର କରୁଥା, ମୁଁ ଟିକେ ଆସୁଛି।
0: ଆଜ୍ଞା। ତମ ସାନ ଭଉଣୀ ଉମା ପାଦକୁ ଅଳତା ଭଲ ଲାଗେ ତ?
3: ମଲା କଣ ପାଇବ ମୋ ସେ ଅଳତାରୁ, ଆମ ଉମାର ତ ସବୁ ସୁନ୍ଦର।
0: ସୁନ୍ଦର ଯେ ହେଲେ କାହାନ୍ତି କାହାନ୍ତି, ଉମା କାହିଁ ବୋଉ କାହାନ୍ତି?
3: ତମେ ଜମା ବ୍ୟସ୍ତ ହୁଅନି, ରବି ସେମାନଙ୍କୁ ଠିକ କରି ନେଇ ଆସିବ।
0: ଆଉ କେତେବେଳେ କେତେବେଳେ ଆଣିବ ମ ଆଉ କେତେବେଳେ ଆଣିବ? କିଅ ଆମ ଆଗରୁ ସେମାନେ ଆସି ଏଠି ପହଞ୍ଚିବା କଥା?
3: ଆସିବେ ବାବୁ, ଠିକ ବେଳେ ସମସ୍ତେ ଆସି ପହଞ୍ଚିବେ।
0: ଏଇ ଏଇ ଦେଖ ଦେଖ ଦେଖ, ଦେଖିଲଣି ହେ ନିଧିରାମ ବାବୁ ଆସିଗଲେଣି। ଏଇ ସେ କଦମ ଗଛ ପାଖରେ
3: ସାଙ୍ଗରେ ସିଏ କିଏ?
0: ଆରେ ମୁଁ ତାଙ୍କୁ କାହିଁ ଚିହ୍ନିବି, ମୁଁ ତାଙ୍କର କାହାକୁ ଚିହ୍ନିନି, ତମ ସାନ ଭାଇ ରବି ସମସ୍ତଙ୍କୁ ଚିହ୍ନିଛି। ହେଲେ ନିଧିରାମ ବାବୁଙ୍କ ସାଙ୍ଗରେ ଯେତେବେଳେ ଆସୁଛି ମାନେ ଇଏ ବରପାତ୍ର ଗୟାଧର ହେଇଥିବ ନିଶ୍ଚୟ।
3: ଗୁଜମ ଏ ଭାରି ସୁନ୍ଦର ତ ଦେଖିବାକୁ।
0: ଇଏ ଆମ ଉମାର ଭାଗ୍ୟ ଏ ଗୟାଧର, ଦେଖିଲଣି ଶୁଣ ଏ ଗୟାଧର କଣ ଯାଇକିନି ସେ କଦମ ଗଛ ମୂଳରେ ଗୟାଧର କଣ ସେଠି ବସିଲେଣି, କାହାକୁ ଅପେକ୍ଷା କରୁଛନ୍ତି ନା କଣ? ଦେଖ ଦେଖ ଦେଖ, ନିଧିରାମ ବାବୁ ଆଣିକି ଆସିଲେଣି ପରା। ତମେ ଗୋଟେ କାମ କର, ତମେ ଟିକେ ଯାଇକିନି ସେ କେତେକ ବୁଦା ମୂଳରେ ଥାଅ, ମୁଁ ତମକୁ ଡାକି ଆଣିବି, ତମେ ଯାଅ।
3: ଡାକିବ?
0: ହଁ ମୁଁ ଡାକି ଆଣିବି, ତମେ ସେଇଠି ଲୁଚିକି ଥାଅ।
1: ଆରେ ଆରେ ଇଏ କରୁଣା କର ବାବୁ, ପ୍ରଣାମ ପ୍ରଣାମ ପ୍ରଣାମ
0: ପ୍ରଣାମ ଆଜ୍ଞା ପ୍ରଣାମ।
1: କି ଭାଗ୍ୟ ମୋର, ଆଜି ସକାଳୁ ସକାଳୁ ବୁଝିଲେ କରୁଣା କର ବାବୁ
0: ଆଜ୍ଞା,
1: ମାନେ ଶଙ୍ଖ ଚିଲର ମୁହଁ ଚାହିଁଥିଲି।
0: ମୁଁ ତ ଆଜ୍ଞା ଘରୁ ବାହାରିଲା ବେଳକୁ ପୂର୍ଣ୍ଣ କୁମ୍ଭ, ଆଜ୍ଞା ପୂର୍ଣ୍ଣ କୁମ୍ଭ, ଆଉ ସାମ୍ନାରେ ତ ଗୋଟେ ଭଦ ବଦଳିଆ ଉଡିକି ଚାଲିଗଲା। ଆଉ
1: ଦେବସ୍ଥଳୀରେ ମିଳନ ଆଜ୍ଞା, ଇଏ ହଉଛି ଭାଗ୍ୟର କଥା।
0: କୁହନ୍ତୁ ନିଧିରାମ ବାବୁ, ମାନେ
1: କୁହନ୍ତୁ କୁହନ୍ତୁ ବାବୁ କୁହନ୍ତୁ,
0: ମାନେ ଆପଣଙ୍କର ସବୁ ମଙ୍ଗଳ ତ?
1: ମଙ୍ଗଳ ଆପଣଙ୍କର ସବୁ ମଙ୍ଗଳ ତ, ମାନେ କୁଶଳ ତ?
0: ଆଜ୍ଞା, ଇଏ ଆପଣଙ୍କ ପିଲାମାନେ ସବୁ କୁଶଳ ମଙ୍ଗଳରେ ଅଛନ୍ତି ତ?
1: ଅଛନ୍ତି। ଆଉ ଆପଣଙ୍କର?
0: ଆଉ ଅଧିକା କହିବାକୁ ପଡିବ ନାହିଁ ଆଜ୍ଞା, ଆପଣଙ୍କ ଯାହା ମୋର ସେଇଆ ପୁରା ମିଶି ଯାଉଛି।
1: ଆଚ୍ଛା ଇଏ ଆପଣଙ୍କର ଯୋଉମାନେ ସବୁ ଆସିବା କଥା ଆସିଗଲେଣି ତ?
0: ଆଜ୍ଞା ଆସିଛନ୍ତି ଆସିଛନ୍ତି ଆସୁଛନ୍ତି ଆସୁଥିବେ, ସେଥିରେ କିଛି ମଳିଧୂଳି ନାହିଁ ଆଜ୍ଞା। ଆଉ ଆପଣଙ୍କର?
1: ଠିକ ସେଇଆ ଠିକ ସେଇଆ, ଆସୁଛନ୍ତି ଆସିବେ, ସେଥିରେ କିଛି ଆଉ ମଳିଧୂଳି ଅଛି କି? କିଛି ନାହିଁ।
0: ଉତ୍ତମ ଯୋଗ ମା, ମିଶି ଯାଉଛି। ତାହେଲେ ଏବେ ଆପଣ ଟିକେ ବିଶ୍ରାମ ନିଅନ୍ତୁ, ଆମେ ବି ଟିକେ ବିଶ୍ରାମ କରୁଛୁ।
1: ହଇ ନିଶ୍ଚୟ ନିଶ୍ଚୟ, ସେମାନେ ଆସିଗଲେ ଆରମ୍ଭ କରିଦବା ଆଉ କଣ।
4: ବାବୁ ଦଣ୍ଡବତ, ଆପଣ ଏଠି ମୁଁ ଖୋଜି ଖୋଜି ସେଣେ ହାଲିଆ ହେଲେଣି।
1: ଆରେ ଭାଲୁଆ, ହାତରେ କଣ ସେଟା ଚିଠିଟା?
4: ଇଏ ଚିଠିଟା ଆପଣଙ୍କୁ ଦବାକୁ କହିଛନ୍ତି।
1: ଆରେ ଖାଲି ଚିଠି ଦେଲା ନା ଆଉ କିଛି କହିଛି ମ?
4: ନା ମତେ ତ ଆଉ କିଛି କହିଲେ ନାହିଁ, କହିଲେ ଖାଲି ନେଇକି ଆପଣଙ୍କୁ ଦେଇଦେବା ପାଇଁ ମୁଁ ଯାଉଛି, ତେଣେ ପୁରା ହଳ ଖୋଲି ନାହିଁ। ହଁ ସେଠି ବହୁତ କାମ ଅଛି, ମୁଁ ଯାଉଛି ଆଜ୍ଞା।
1: ଆଚ୍ଛା ଆଚ୍ଛା ହଉ ଯା ଯା, ହଁ ହଁ ମୁଁ ପଢୁଛି ଚିଠା ର। କରୁଣା କର ବାବୁ, ମୁଁ ତାହେଲେ ଆସୁଛି, ଆରମ୍ଭରେ ଲାଗି ପଡନ୍ତୁ, କେମିତି କାର୍ଯ୍ୟ ହବ ଶୀଘ୍ର ଶୀଘ୍ର ହବ।
0: କେତେ ବୁଦ୍ଧାମୂଳ ବାହାରି ଆସ, ନିଧିରାମ ବାବୁ ଗଲେଣି ପରା।

0: ସିଏ ବି କଣ ବା ଶୁଣ ରବି କଣ କହୁଛି ତା କଥା ଟିକେ ଶୁଣ
1: ରବି ଆରେ ସେମାନେ କୁଆଡେ ଗଲେ
2: ଆସିଲେନି
1: ଆସିଲେ ନାଇଁ ମାନେ ଉମା ଆସିଲା ନାଇଁ
2: ନାଇଁ
1: ତୁ ବୋଉ
2: ବୋଉ କହିଲା ଉମା ତ ଯାଉନି ମୁଁ ଆଉ କାହିଁକି ଯିବି
1: ରବି
2: ଭାଇ
1: ତ ମୁଣ୍ଡ ଫୁଣ୍ଡ ଖରାପ ହେଲାଣି ନା କଣ
2: ସେ କଥା ମୁଁ କେମିତି କହିବି
1: ଶୁଣୁଛ ଶୁଣୁଛ ରମା ଶୁଣୁଛ ନିଅ ତମ ଗୁଣମଣି ଭାଇ କଣ କହୁଛନ୍ତି ଶୁଣ
0: ମତେ କହୁଛ ମୁଁ କଣ କରିବି ଯେ ସେଦିନ ଆମେ ଦିହେ ଆମ ଘରକୁ ଯାଇ ସବୁ ତ ଠିକ କରିଦେଇ ଆସିଲେ ଆଜି ବୋଉ ଆଉ ଉମା ଏଠିକି ଆସିବା କଥା
1: ଆରେ ରବି ଉମା ଘରେ କଣ କରୁଛି
2: ସିଏ କଣ ଘରେ ଅଛି କି
1: ଆଉ
2: ସେ ପରା ପଞ୍ଚୁଦଳ ମେଲଣ ଦେଖି ଯାଇଛି
1: ନିଅ ଶୁଣ ତମ ଭାଇ କଣ କହୁଛନ୍ତି
2: ଏଇଠି ଭାଇ ଯୋଉ ରିକ୍ସାରେ ବସି ଏଠିକି ଆସିବା କଥା ସେଇ ରିକ୍ସାରେ ବସି ଉମା ଆଉ ବୋଉ କିରି ପଞ୍ଚୁଦଳ ମେଲଣ ଦେଖିଗଲେଣି
1: ଆରେ ରବି ଏ ରବି ତୁ ମତେ ଠିକ କିନ୍ତୁ କହିଲୁ ଉମା କଣ କହିଲା
2: ଉମା କହିଲା ମୁଁ ଯିବିନି ବାସ୍
1: ଆରେ କାହିଁକି ଆସିବ ନା ନ ଆସିବାର କାରଣଟା କଣ
2: କାରଣ
1: ହଁ
2: କାରଣ କାରଣଟା ମୁଁ ବୁଝିକି ଆସେ
1: ରବି ଶୁଣ ହେଇଛି କାରଣ ବୁଝିବାକୁ ତମ ଭାଇ ଯାଉଛନ୍ତି ଘରକୁ ଦେଖ ଇଏ କି ବୋକା ଟୋକା
2: ଏ କାରଣଟା ବୁଝିନଥିଲି ଯେତେବେଳେ ଆଉ ତମକୁ କଣ ମିଛ କହିଛନ୍ତି ନା କଣ
1: ବା ବା ବା ବୁଝିଲୁ ତୁ ଯା ତୁ ଯା ହଁ ତୁ ଯା
2: ବୁଝି ଯିବି
1: ହଁ ତୁ ଯା
2: ଯାଉଛି
1: ତୁ ଗଲୁ ତତେ ଦେଖିଲା ବେଳକୁ ମୋ ଗୋଡ ହାତ କଣ ହେଲାଣି ତୁ ଯା
2: ମୁଁ ଯାଉଛି ଯାଉଛି ମୁଁ ଆସିବାକୁ ମୋର ବାଜୁଥିଲା ନା ମୋ ଯିବା କେମିତି ବାଜୁଛି
1: ନା ତୁ ଯା ତୁ ଯା ବା ଗଲୁ ହଇଏ କଣ କରିବା କହିଲ ତମ ବାପା ନାହାନ୍ତି ବେଲିକିନି ସବୁ କାମ ନିଜେ ମୁରବି ସାଜି ଦାୟିତ୍ୱ ସବୁ ବୋଝ ମୁଣ୍ଡକୁ ନେଲି ଶେଷରେ ତମ ମା ଝିଅ ମତେ ଏମିତି ଫସେଇ ଦେଲ
0: ତମେ ଟିକେ ଥୟ ଧର
1: ଆଉ କଣ ଥୟଟା ଧରିବେ କହୁନ ନିଧିରାମ ବାବୁ କେଡେ ଭଦ୍ର ଲୋକ ସେମାନେ କେତେ ଖୁସିରେ ଆସି ଗଦଗଦ ହେଇକିନି ମତେ ଆଲିଙ୍ଗନ କରିପକେଇଲେ ଆଉ ମୁଁ ତାଙ୍କୁ କଣ କହିବି କହିଲେ ତାଙ୍କୁ ମୁଁ କୋଉଠି ଯାଇକିନି ମୁହଁ ଦେଖେଇବି ମୁଁ କୋଉଠି ମରିବି
0: ମୋ କଥା ଟିକେ ଶୁଣ
1: ହାତ ଛାଡ ମ ହାତ ଛାଡ ହାତ ଧରିଲେ ତ ଖାଲି ନିଧି ଝଡି ପଡିବ ଆଉ ତମେ କଣ ତମ ସାନ ଭଉଣୀ ଗୁଣ ଜାଣିନଥିଲ ଜାଣିନଥିଲ ଆଗରୁ ତମେ
0: ମୋ ଭଉଣୀର ଗୁଣ ମୁଁ ଜାଣେ କି ନ ଜାଣେ ହେଲେ ତମେ ତ ମତେ ଜାଣିଛ ଆମ ବାହାଘର ଆଗରୁ ତମେ ପରା ମତେ ଖାଲି ଏମିତି ଦେଖିବାକୁ ଯାଇଥିଲ
1: ଯାଇଥିଲି ତ କଣ ହେଇଗଲା ସେଇଠୁ
0: ମତେ ଦେଖିଲା ବେଳେ ତମେ ମୋ ଆଡକୁ କେମିତି ଜଳ ଜଳ କରି ଚାହିଁଥାଉ
1: ଭକୁଆ ଥିଲି ବୁଝିଲ
0: ଆଉ ମୁଁ ବି ସେମିତି ତମକୁ ଜୁଳ ଜୁଳ କରି ଚାହିଁଥାଏ ଏଇଥିରୁ ବୁଝୁନ ଯେ
1: ବୁଝିଗଲି ବୁଝିଗଲି ବୁଝିଗଲି ବୁଝିଲ ବୁଝିଗଲି ଜୁଳୁ ଜୁଳୁ ଜୁଳୁ ଜୁଳୁ ହେଇଟି ରମା ତମେ ଆଜି ତମେ ଟିକେ ସେମିତି ଜୁଳୁ ଜୁଳୁ କିନି ଚାହାନ୍ତ ନା
0: କାହାକୁ ତମକୁ
1: ତେରିକା ଆରେ ମତେ ଚାହିଁଲେ କଣ ନିଧି ଝରିବ ଏଇ ଆମ ବରପାତ୍ର ଗୟା ଧରକୁ
0: ଏ ମା ଗୟା ଧରକୁ
1: ତମେ ମତେ ଟିକେ ବଞ୍ଚେଇ ଦିଅ ବୁଝିଲ ରମା ତମେ ମତେ ଟିକେ ବଞ୍ଚେଇ ଦିଅ ଏ ଗୟାଧର ସାଥିରେ ତମର ଇଣ୍ଟରଭ୍ୟୁ ହେଇଯାଉ ତମେ ବୁଝିଲ ତମ ପାଟି ଥରୁ କି ଗୋଡ ଥରୁ ହେଲେ କାମଟା ନ ଉଠକୁ ନିଧିରାମ ବାବୁ ଜାଣନ୍ତୁ ମୁଁ ମଇଁଷି ନୁହେଁ ମଣିଷଟାଏ ବୋଲି ବୁଝିଲ ଏଇ ଘଣ୍ଟାକ ପାଇଁ ଏଇ ଘଣ୍ଟାକ ପାଇଁ ତମେ ଟିକେ ରମା ହେଇ ନ ହେଇକିନି ଟିକେ ମୋ ସାନ ଭଉଣୀ ଉମା ହେଇଯାଉ ବୁଝିଲ
0: କି କଥା ଗୁଡା ତମେ କହ କେ ଜାଣି ମୁଁ ବୋହୁଟାଏ ମୁଁ କେମିତି ଝିଅ ହେଇକି ଇଣ୍ଟରଭ୍ୟୁ ଦେବି
1: ବୁଝିଲ ରମା ଭଗବାନ ତମକୁ ଏତେ ସଜିଲି କରିକିନି ଗଢିଛନ୍ତି ଯେ ତମେ ବୋହୁ କି ଝିଅ କିଛି ଜଣାପଡୁନ
0: କି ରାଜ୍ୟ ଛଡା କଥା ତମେ କହୁଛ ମା ଇଣ୍ଟରଭ୍ୟୁ ସିନା ଦେବି ତାପରେ
1: ହୋ ତାପର କଥା ଯାଇକି ତାପରେ ଲୋକ ରାଣୀକୁ ଦେଖେ କାଣୀକୁ ବାହାଘର କରିଦଉଛନ୍ତି ଆରେ ଇଏ କଥା ଯାଇ କେତେ ପଛରେ
0: ନାଇଁ ନାଇଁ ମୁଁ ପାରିବିନି
1: ତମେ ପାରିବନି
0: ନାଇଁ
1: ତମେ ପାରିବନି ତ
0: ନାଇଁ
1: ତମେ ପାରିବନି ତ
0: ନାଇଁ
1: ହଉ ମୁଁ ପାରିବି
0: କଣ ପାରିବ
1: ଇଏ ଗୋଡ ଦିଟା ଗୋଡ ଅଛି
0: ଅଛି
1: ହାତ ଦିଟା
0: ଅଛି
1: ନଈ
0: ଅଛି
1: ପାଣି
0: ଅଛି
1: ତିନ ପୁରୁଷ
0: ଅଛି
1: ତମେ ଜାଣିଛ
0: କଣ
1: ମୁଁ ପହଁରା ଜାଣିନି ବୋଲି
0: ହଁ ତ
1: ସୀତା ଯିବି ଯାଇକି ନଈକୁ ଡେଇଁ ପଡ଼ିବି କଣ କଣ ହେଲା ତମେ ତ ଜାଣ ଭଲକିରି ଯେ ମୁଁ ଜାଣିନି ମତେ ପହଁରା ଜଣା ନାହିଁ ବୋଲି ତମେ ଟିକେ ଆଗରୁ ଆସିପାରିଲନି ଯଦି ମୁଁ ପଳେଇ ଯାଇଥାନ୍ତି ଆଉ ନଈକୁ ଡେଇଁ ପଡିଥାନ୍ତି ତମେ କଣ ମତେ ପାଇଥାନ୍ତ ନିଧି ବାବୁ ପୁଣି ମତେ କହିବେ ମୁଁ ମଇଁଷି ବଳଦ ନା ତା ଆଗରୁ ମୁଁ ଯିବ ନା।

0: ଆରେ ଦେବୀ ଗୁପ୍ତିଲା
1: ନାଇଁ, ତମେ ଯେତେବେଳେ ଏକଥା କହୁଛ ମୁଁ ଆଉ କଣ କହିବି ଯେ ମୁଁ ରାଜି।
2: ତମେ ରାଜି ତ?
1: ହଁ। ହେଲେ ମୋ ହାତରେ ଶଙ୍ଖା?
2: କିଛି ନାହିଁ, ତାକୁ ପଣତ ତଳେ ଲୁଚେଇ ଦବ।
1: ସେଥିରେ ସିନ୍ଦୁର?
2: ଆରେ ସେ ସିନ୍ଦୁର ନୁହଁ ମ, ସିଏ ହଉଛି ପଞ୍ଚୁଦଳର ଅଭିର ବୁଝିଲ। ଆଉ ଯଦି ବେଶୀ କିଛି ହେଲା ଆଉ ଟିକେ ଆଗକୁ କୋଡ଼ନା ଟାଣି ଦବ। ଆଉ
1: ସେ ପୋଡ଼ା ମୁହଁ ଗୟା ଧର?
2: ସେ ପୋଡ଼ା ମୁହଁ ନୁହଁ, ତା ମୁହଁ ଭାରି ସୁନ୍ଦର।
1: ହେଇଟି ସିଏ ମତେ କଣ ନାଇଁ କଣ ପଚାରିବ, ମୁଁ ତାକୁ କଣ କହିବି କହିଲ?
2: ମତେ ବା ହେଇ ମୋ ଭଳି ଲୋକ ସାଥିରେ ତମେ ଦି ବର୍ଷ କାଳ ଘର କଣା କଲଣି। ଆଉ ସେ ତ ମେଚର ଟୋକାଟା, ତାକୁ ତମେ ଟିକେ ଟ୍ୟୁସନ କରିଦେଇ ପାରିବ ନାଇଁ?
1: ଥାଉ ଥାଉ, ଆଉ ପାଟି କରନି, ଯାହା ଭାଗ୍ୟରେ ଥିବ ହବ।
2: ରମା ଚାଲ ଦେଖା ଚା, ଆଗରୁ ଆମେ ଆଉ ଥରେ ଯାଇକି ମନ୍ଦିରରେ ମୁଣ୍ଡିଆ ମାରିଦେଇକି ଆସିବା। ଚାଲ ଚାଲ
1: ଚାଲ ଚାଲ, ମୋ ଗୋଡ଼ ହାତ ଖାଲି ଥରୁଛି,
2: କିଛି ହବନି। ଚାଲ ଚାଲ। ବା ମାମୁ, ଭାରି ବଢିଆ ଜାଗା ତ, ବଢିଆ ହେଇଛି ଜାଗାଟା।
3: ଇଏ ଦେବସ୍ଥଳୀ ଭଲ ହବନି, ଆଉ କଣ ଖରାପ ହବ କିରେ?
2: କାହିଁ, କରୁଣାକର ବାବୁ ତ ନାହାନ୍ତି? ଅଛି
3: ନାହାନ୍ତି, ସିଏ ଥିଲେ ଯେ, ସିଏ ବୋଧେ ବୁଝିଲୁ ଇଏ ମନ୍ଦିର ଆଡେ ଯାଇଛନ୍ତି, ସିଏ କାର୍ଯ୍ୟ ବ୍ୟସ୍ତ ହେଇଥିବେ ତ, ମାନେ କାର୍ଯ୍ୟରେ ଲାଗି ଯାଇଥିବେ।
2: ମାମୁ କଣ କରିବା କହିଲ?
3: ଆରେ ଭଣଜା, ସେ ଚିଠିଟା ତୁ ପେଣ୍ଟ ପକେଟ ଲୁଚେଇକି ରଖିଛୁ ଟି?
2: ସେଟା ଠିକ ଜାଗାରେ ଅଛି ଯେ, ହେଲେ ମାମୁ ମତେ କିନ୍ତୁ ଅଡୁଆ ଅଡୁଆ ଲାଗୁଛି।
3: କାହିଁକି ରେ, ଇଏ ଭଣଜା ତୁ କଣ ଦବି ଯାଉଛୁ କି?
2: ନାଇ ନାଇ, ମୁଁ ପୁଣି କଣ ଦବିଆ ପିଲା?
3: ସେଇ କଥା, ତୁ ଭଣଜା କାହାର? ଇଏ କରୁଣାକର ବୋଉ ଆସୁଛନ୍ତି, ତୁ ସେ ପାଖକୁ ଚାଲି ଯା,
2: ଆମ ତରଫରୁ ଆମେ ପ୍ରସ୍ତୁତ। ନିଧିରାମ ବାବୁ,
3: ଆମେ ବି ପୁରା ପ୍ରସ୍ତୁତ ହେଇକି ଅଛୁ,
2: ତେବେ ଆରମ୍ଭ କରାଯାଉ।
3: ହଁ, ଆରମ୍ଭ କରାଯାଉ।
2: ହଉ ଯାଆନ୍ତୁ, ତେବେ ଡକା ଡକେ ହେଇକି ଆସନ୍ତୁ।
3: ଆପଣ ତାହେଲେ ବି ବ୍ୟବସ୍ଥା କରନ୍ତୁ,
2: ସମସ୍ତ ବ୍ୟବସ୍ଥା କରିଛି, ଆପଣ ଆସନ୍ତୁ।
0: ଆରେ କୁଆଡେ ଗଲ?

0: ଏ ସତ କହୁଛି, ମୋ ଗୋଡ ହାତ ଚଳୁନି, ମନ ବି ଫିକା ଫିକା ପଡିଗଲାଣି।
1: ମୋରି ଆଖି ଆଗରେ ଆଉ ଜଣଙ୍କ ସାଥିରେ ଇଣ୍ଟରଭ୍ୟୁ ଦବ, ଏ କଥା ଭାବିଲା ବେଳକୁ ମୋ କଣ୍ଠ
0: ଟିକେ ଦେଖିଲ
2: କଣ,
0: ମତେ ଟିକେ ଚାହ, ମୋ କନିଆ ପାତ୍ରୀ ଭଳିଆ ଦିଶୁଛି ଟି।
1: ମୁଁ ମୁହଁ ଖୋଲିକି ସବୁ କିଛି କହିପାରିବିନି, ବୁଝିଲ, ମୁଁ କିଛି କହିପାରିବିନି। ତମେ ଖାଲି ଗୋଟାଏ କଥା ମନେ ରଖିଥିବ,
0: କଣ,
1: ତମେ ରମା ଉମା ନୁହେଁ। ହଁ ହଁ, ତମେ ଉମା ନୁହେଁ, ରମା ମୋ ସ୍ତ୍ରୀ, ବୁଝିଲ। ଏଇ ସେମାନେ ଆସିଗଲେଣି ନା କଣ,
3: ମୁଣ୍ଡିଆ ମାରୁଛୁ ତୁ, ଲକ୍ଷ୍ମୀ ଟିଏ ହେଇଥା ମା, ଲକ୍ଷ୍ମୀ ଟିଏ ହେଇକି ଥା।
1: ଖୁବ ଖୁସି ହେଲେ ଆଜ୍ଞା, ଖୁବ ଆନନ୍ଦିତ ହେଲେ।
3: ଇଏ ଏବେ ଦୁହେଁ ଯାକ ବସନ୍ତୁ, ବଳଦା ବ ମା
1: ପଚାରୁନାହାନ୍ତି, ପଚାରନ୍ତୁ, ଆପଣ ତ ହେଲେ ବର ପକ୍ଷ, ପ୍ରଥମେ ଆପଣଙ୍କ ଆଡୁ ଆରମ୍ଭ ହଉ।
3: ବେଶ ବେଶ, କିଛି କଥାବାର୍ତ୍ତା ନାହିଁ, ମୋ ଭଣଜା ପଚାରିବ, ଭଣଜା ପଚାର,
4: ଆପଣଙ୍କ ନାଁଟା କଣ?
0: ମୋ ନାଁ ରମା।
4: ମାମୁ, ଆମେ ପୁରା ଶୁଣିଥିଲୁ ନାଁଟା ଉମା ବୋଲି।
0: କହିଲି ତ ମୋ ନାଁ ଉମା, ମୋ ବଡ ଭଉଣୀ ନାଁ ରମା। ନା
3: ତମ ଉମା କହିଲ, ଭୁଲରେ ଆମେ ରମା ଶୁଣିଲୁ।
0: ଆପଣଙ୍କ ନାଁଟା ଆପଣଙ୍କ ମୁହଁରୁ ଶୁଣିଲେ ମୁଁ ନିଜକୁ ଭାଗ୍ୟବତୀ ମନେ
3: କରନ୍ତି।
4: ମୋ ନାଁ ମାୟାଧର।
0: ଆମେ ତ ଜାଣିଥିଲୁ ଆପଣଙ୍କ ନାଁ ଗୟାଧର ବୋଲି।
4: ମୁଁ ତ ଗୟାଧର ବୋଲି କହିଲି।

0: ବାବୁ ମାନେ ଆମେ ଗୟା ଧର କହିଲେ ସେ ଆମକୁ ମାୟା ଧର ଶୁଣା ଗଲା
1: ସେ ମାନେ କଥା କଣ କି ଆପଣଙ୍କ ପାଖରେ ଗୋଟା ଭୁଲ ହେଇଗଲା ଆମ ପାଖରେ ବି ଗୋଟା ଭୁଲ ହେଇଗଲା ବୁଝିଲେ କରୁଣା କର ବାବୁ ମାୟା ଧର ଗୟା ଧର ଦୁହେଁ ଯାହା ଭାଇ ମାନେ ଗୋଟାକର ତ ନିର୍ବନ୍ଧ ସରିଯାଇଛି ଖାଲି ବାହାଘର ଅଛି ଆଉ ୟାର ଖାଲି ଦେଖା ଟିକେ ହେଇଗଲେ ନିର୍ବନ୍ଧ ହେଇଯିବ ଏ ଭଣଜା ସେ ଭଣଜା ଦି ଭଣଜ ଗୋଟା ମାଡ଼ରେ ଉଠେଇ ଦବା କଥା ଆଉ
0: ଭଲ କଥା ଭଲ କଥା ଗୋଟାଏ ମାଡ଼ରେ ଦିଟା କାମ ହେଇଯିବ ଆଚ୍ଛା ଏଇ ଯୋଉ ମୁଣ୍ଡରେ ଓଢ଼ଣା ଦେଇଛନ୍ତି ତାର ତାତ୍ପର୍ଯ୍ୟଟା କଣ
2: ଓଢ଼ଣା ତଳୁ ଜୁଳୁ ଜୁଳୁ କରି ଚାହିଁବାର ସୁବିଧା ହୁଏ ବୋଲି ସ୍ତ୍ରୀ ଲୋକମାନେ ମୁଣ୍ଡରେ ଓଢ଼ଣା ଦିଅନ୍ତି
1: ଯେମିତି ପ୍ରଶ୍ନ ସେମିତି ଉତ୍ତର
0: ଆଚ୍ଛା ରନ୍ଧାବଡ଼ା କାମ କି ଜଣା ଅଛି
2: ମଲା ଏ ଦି ବର୍ଷ ହେଲା ରନ୍ଧାବଡ଼ା କିଏ କରୁଛି କି
0: ଦି ବର୍ଷ ମାମୁଁ ବେଶୀ ନୁହେଁ କମ୍ ନୁହେଁ ଠିକ ଦି ବର୍ଷ କେମିତି
2: ଦି ବର୍ଷ ହେଲା ଅପାର ବାହାଘର ହେଇଗଲା ତ
0: ସେଇଥିପାଇଁ ସେଇଥିପାଇଁ ସବୁ ରନ୍ଧାବଡ଼ା କାମ ଇଏ ବିଚାରି ଉପରେ ପଡିଛି ତାହେଲେ ତ ଭାରି କଷ୍ଟ ହଉଥିବ
2: କଷ୍ଟ ହଉଛି ମ ହେଲେ ସେ କଥା ବୁଝୁଛି କିଏ
0: କାହିଁକି କିଏ ଆଉ ବୁଝିବ ଯିଏ ବୁଝିବା ଲୋକ ସିଏ ନିଶ୍ଚୟ ବୁଝିବ ଏଥିପାଇଁ ଖୋଦ ଆମେ ହାଜିର ଅଛୁ ଶ୍ରୀମାନ ବାବୁ ଗୟାଧର ତମର ଆଉ କିଛି ପଚାରିବାର ଅଛି କି ପାଦର ଅଳତା
3: ଛାତିରେ ଚୋରି ଚାଲି ଯାଉଛି
1: ସାମାନ୍ୟ ଖଣ୍ଡେ ଗୁଆ ଆପଣଙ୍କର କଣ୍ଠରେ ଲାଗି ଏମିତି ହେଇଯାଉଛି
0: ମୁଁ ପଚାରୁଥିଲି ପାଦରେ ଏଇ ଯୋଉ ଅଳତା ପିଞ୍ଚନ୍ତି ମାନେ ଇଏ ଯୋଉ
2: ସେଇଟା ମୋ ପାଦକୁ ସୁନ୍ଦର ମାନୁଛି ତ
0: ନିଶ୍ଚୟ ନିଶ୍ଚୟ ବହୁ ଅଳତା ପିନ୍ଧା ପାଦ ମୁଁ ଦେଖିଛି ହେଲେ ଏମିତିକା ପାଦ କେବେ ଦେଖିନି
4: ଆରେ ପାଦଟା ଲୁଚେଇ ଦିଅ
2: ମୋର ଗୋଟେ କଥାର ଉତ୍ତର ଦେଇପାରିବେ
0: ଦେବି ନିଶ୍ଚୟ ଦେବି
2: ଆଚ୍ଛା ମୁଁ ଯୋଉ ପାଦରେ ଅଳତା ପିନ୍ଧିଛି ଏଇଟା ଅଳତାର ଗୁଣ ନା ମୋ ପାଦର ଗୁଣ
1: ଭାରି ଜଟିଳ ପ୍ରଶ୍ନ ଦିଅ ବାପ ଧନ ଉତ୍ତର ଦିଅ
0: ମାମୁ ସେଇଟା ସେଇଟା ମାନେ ଉତ୍ତର ମୁଁ ଦଉଛି ବୁଝିଲେ ସେଇଟା ଅଳତାର ଗୁଣ ନୁହଁ କି ପାଦର ଗୁଣ ନୁହଁ ସେଇଟା ହଉଛି କରୁଣାନିଧିଙ୍କର ଗୁଣ
1: ମନକୁ ପାଇଲା ଭଳିଆ କଥାଟା ଏକା କହିଲେ ଆପଣ ବୁଝିଲେ ଆଜ୍ଞା ଆଚ୍ଛା ହଉ ଇଏ ପାଲା ଏବେ ଏତିକିରେ ଶେଷ ହଉ
0: ହଉ ହଉ ତେବେ ତାହେଲେ ଉଠିବା
1: ଉଠନ୍ତୁ ଆସ ବାପଧନ ଆସ କରୁଣା କର ବାବୁ
0: ଆଜ୍ଞା
1: ଆମେ ତାହେଲେ ଟିକେ ଆସୁଛୁ
0: ଆସୁଛୁ କଣ କଣ କଣ କିଏ ଇଏ କଣ ସେମାନେ ତ ଗଲେ ତମେ ସିଆଡୁକୁ ଏମିତି ଆକୁଳନରେ ଚାହିଁ ରହିଛ କାହିଁକି ଇଏ ଦୀର୍ଘଶ୍ୱାସ କାହିଁକି କାହିଁକି ମୋ ଏ ଆହା ଶବ୍ଦ ଟୋକା ସାହସକୁ ଦେଖ କହୁଛି କଣ ନା ଦି ବର୍ଷ ହେଲା ରନ୍ଧାବଢ଼ା କରୁଛ ମତେ ଭାରି କଷ୍ଟ ହଉଛି
2: ତମେ ତ କେବେ ମୋ କଷ୍ଟ କଥା ବୁଝିନ ସିଏ ତ ଦେଖୁ ଦେଖୁ ହେଲେ କହିଲା
0: ସିଏ କହିଲା ବୋଲି ତମେ ତରଳି ଗଲ
2: ସତରେ କିଡ଼େ ଭଲ ପିଲା ଏ ଗୟାଧର ଉମାର ଦୁର୍ଭାଗ୍ୟ ଯେ ଏତେ ବଡ ସୁନ୍ଦର ପାତ୍ରଟିଏ ହାତ ଛଡ଼ା ହେଇଯିବ ମୁଁ ଯଦି ଉମା ହେଇଥାନ୍ତି ନା
0: କଣ କହିଲ କଣ କହିଲ କଣ କହିଲ ତମେ ଯଦି ଉମା ହେଇଥାନ୍ତ ତମ ସାଙ୍ଗରେ ତାର ହାତ ଗଣ୍ଠି ପଡି ଯାଇଥାନ୍ତ
2: ନା ରାଗୁଛ କାହିଁକି ବା ତମେ ତ ନିଜେ ମତେ କନ୍ୟା ପାତ୍ରୀ କରି ପଠେଇଥିଲ ଆମର ତ ଜାଣିଛ ଜନ୍ମ ଜନ୍ମାନ୍ତର ଏ ବନ୍ଧନ ମନଟା ଖାଲି ଯା ଗୋଳେଇ ଘାଣ୍ଟି ହଉଛି ନା
0: ହଉ ହଉ ମନଟା ଗୋଳେଇ ଘାଣ୍ଟି ହଉଛି ନାଇଁ ଘରକୁ ଚାଲ ବନ୍ଧନ ରନ୍ଧନ ସବୁ ସବୁ ଯାଇ ସେଇଠି ଘଣ୍ଟା ଚକଟା କରିବା ଚାଲ ଘରକୁ ଚାଲ ଓହୋ ମାମୁଁ ଛାଡ଼
1: ଦେଖା ଚାହା ସରିଲା ଆଣିକି ଆମେ ଆମ ଘରକୁ ଯିବା କଥା ତୁ ଏକ ହେଇପାରୁ କରୁଛୁ ରେ
0: ନାଇଁ ମାମୁଁ ମୁଁ ଉମା ରାଣୀକୁ ଠକି ପାରିବି ନାହିଁ
1: କି ଅଭିବେକ କଥା କହୁଛୁ ଇଏ ବାହାଘରରେ ବରପାତ୍ର ହଉଛି ଗୟାଧର ତାକୁ କି ଦୁର୍ବୁଦ୍ଧି ଦେଖାଗଲା କେଜାଣି ଶେଷ ମୁହୂର୍ତ୍ତରେ ସେ ଭାଲୁଆ ହାତରେ ଚିଠି ଖଣ୍ଡେ ଦେଇକି ପଠେଇଦେଲା ଇଏ ପାଖରେ କରୁଣା କର ବାବୁ ମାନେ କନ୍ୟା ପାତ୍ରୀ ଉମା ରାଣୀଙ୍କୁ ନେଇ ଆସିଛନ୍ତି ମାନେ ହଠାତ୍ ମାନେ ଖାତିରେ ରଖିବା ପାଇଁ ମୁଁ ତତେ ଗୋଟା ମାନେ ବର କରିକି ଗୟାଧର କରି ବସେଇଦେଲି ଏବେ କହୁଛୁ କଣ ନା
0: ଉମା ରାଣୀକୁ ବାହାବି ମାମୁଁ ତାଙ୍କ ଓଢ଼ା ତଳ ଯୋଉ ଝୁଳୁ ଝୁଳୁ ଆଖି ପାଦର ଅଳତା ତାଙ୍କ ରନ୍ଧାବଢ଼ାର ଦୁଃଖ ସବୁ ମୋ ଆଖି ଆଗରେ ନାଚି ଯାଉଛି ମାମୁଁ ମୁଁ ଜାଣେ ମୋ ପାଇବି

ଶୁଣିଲେ ନାଟକ କରୁଣାନିଧି। ବିଭିନ୍ନ ଭୂମିକାରେ ଅଭିନୟ କରିଥିଲେ ନିଧିରାମ, ଜୟରାମ ସାମଲ, କରୁଣାକର, ନିରଞ୍ଜନ ପାଣ୍ଡେ, ମାୟାଧର, ସନ୍ଦୀପ ପାଣି, ଗୟାଧର, ଜୟଦେବ ଦାସ, ପୂଜକ ମାଧବାନନ୍ଦ କର, ରବି, ତାରକ ଶାହା, ଭାଲୁଆ, ଅନନ୍ତ କୁମାର ଦାସ, ରମା, ଶର୍ମିଲି ମହାପାତ୍ର ଏବଂ ଉମା ଜାନକୀ ସାହୁ। ରଚନା ଗୋପାଳ ଛୋଟରାୟ, ନିର୍ଦ୍ଦେଶନା ଜୟଦେବ ଦାସ, ପରିଚାଳନା ସାମୁଏଲ ସାହୁ, ପ୍ରଯୋଜନା ହିମାଂଶୁ ଭୂଷଣ ସାବତ, ଉପସ୍ଥାପନା ଅନ୍ନପୂର୍ଣ୍ଣା ଥିଏଟର ବି ଗ୍ରୁପ୍ କଟକ।

ଶୁଣିଲେ ପଣ୍ଡିତ ହରିପ୍ରସାଦ ଚୌରାସିଆଙ୍କର ବଂଶୀବାଦନ। ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ହିନ୍ଦୀରେ ସମ୍ଭାଦ ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ ଦିଲ୍ଲୀରୁ।

ଆୟୋଜିତ ୟୁଜିସି ନେଟ୍ 2026 ପରୀକ୍ଷା ଆଜିଠାରୁ ଆରମ୍ଭ ହୋଇଛି। 2026-27 ଶିକ୍ଷାବର୍ଷ ପାଇଁ ସ୍ନାତକ ପାଠ୍ୟକ୍ରମରେ ନାମ ଲେଖା ପାଇଁ ପ୍ରଥମ ମେଧା ତାଲିକା ପ୍ରକାଶିତ ଏବଂ ଆସନ୍ତା 24 ଘଣ୍ଟା ମଧ୍ୟରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା ହେବା ନେଇ 23ଟି ଜିଲ୍ଲାକୁ ସତର୍କ ସୂଚନା ଜାରି କଲା ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର। ଆଜିର ମୁଖ୍ୟ ସମ୍ଭାଦ ସମାପ୍ତ ହେଲା। ନମସ୍କାର।

ଆକାଶବାଣୀ କଟକ ସମୟ ରାତି 11:07 ଶୁଣନ୍ତୁ ଆସନ୍ତାକାଲିର କାର୍ଯ୍ୟକ୍ରମ ସୂଚନାରୁ କେତୋଟି ଭକ୍ତିଗୀତର କାର୍ଯ୍ୟକ୍ରମ ବନ୍ଦନା 6:05 ଶ୍ରୀମଦ୍ ଭାଗବତର 74ତମ ଭାଗ 6:40 ବୈଦେହିଶ ବିଳାସର

0: ସୋମବାର ରାତି 11:07 ଶୁଣନ୍ତୁ ଆସନ୍ତାକାଲିର କାର୍ଯ୍ୟକ୍ରମ ସୂଚନାରୁ କେତୋଟି ଭକ୍ତିଗୀତର କାର୍ଯ୍ୟକ୍ରମ ବନ୍ଦନା ସକାଳ 6:05 ଶ୍ରୀମଦ୍ ଭାଗବତର 74ତମ ଭାଗ ସକାଳ 6:40 ବୈଦେହିଶ ବିଳାସର 63ତମ ଭାଗ ସକାଳ 8:45 କାର୍ଯ୍ୟକ୍ରମର ସୂଚନା ସହିତ ଏଠି ଶେଷ କରୁଛୁ ଚଳିତ ଅଧିବେଶନ ଆପଣମାନଙ୍କୁ ପୁଣି ସ୍ୱାଗତ କରିବୁ ଆଗାମୀକାଲି ସକାଳ 5:55 କିନ୍ତୁ ଆମର ଡିଟିଏସ୍ ସେବା ଓ ମୋବାଇଲ୍ ଆପ୍ ନ୍ୟୁଜ୍ ଅନ୍ ଏଆଇଆର୍ ଯୋଗେ କାର୍ଯ୍ୟକ୍ରମ ପ୍ରସାରଣ ଜାରି ରହିବ। ଜୟ ହିନ୍ଦ।
1: ଆରମ୍ଭ କରୁଛୁ ଭକ୍ତିଗୀତର କାର୍ଯ୍ୟକ୍ରମ ବନ୍ଦନା। ଆଜିର ବନ୍ଦନାର ପ୍ରଥମ ଭକ୍ତିଗୀତ ଗାଇଛନ୍ତି ନିରୋଜ ନଳିନୀ କୁମାର, ଶିଳ୍ପୀଙ୍କ କଣ୍ଠରେ ପୁରାତନ ରଚନା। ପ୍ରଭୁ ସବୁ ତୁ ଜାଣ, ମୁଁ ଯିଏ ଅପରାଧୀ ଅକିଞ୍ଚନ, ନାହିଁ ଧର୍ମ କର୍ମ ଜ୍ଞାନ ପୁଣ୍ୟ।

କୃଷ୍ଣ କେଶବ କୃପାସିନ୍ଧୁ କେଶର ଖଗ ଆସନ ଖେଳ ବ୍ରହ୍ମାଣ୍ଡବର ପୁରାତନ ରଚନାରୁ ଗାଇଛନ୍ତି ନବକିଶୋର ମିଶ୍ର।

ବନ୍ଦିନୀର ପରବର୍ତ୍ତୀ ଭକ୍ତି ଗୀତ ଗାଇଛନ୍ତି ରଞ୍ଜିତା ସେନାପତି, ଶିଳ୍ପୀଙ୍କ କଣ୍ଠରେ ନାରାୟଣ ପ୍ରସାଦ ସିଂଙ୍କ ରଚନା। ଚିର ମନୋହର ପ୍ରେମର ପୁରୁଷ ହେ ପରମେଶ୍ୱର, ସୃଜନ ମଧୁର ସୃଷ୍ଟି ତୁମର, ସୁଖୀ ଏକ ପରିବାର।

ପରବର୍ତ୍ତୀ ଭକ୍ତି ଗୀତ ନିରାକାର ବ୍ରହ୍ମ ସହିତ ସାକାର ହୋଇ ଯୋଗୀ ଯୋଗୀ ଲୀଳା ରଚି ପାଳନ୍ତି ସେ ମହି। ଗୀତ ରଚନା କୁମାରମଣି ସାହୁ, ଗାଇଛନ୍ତି ପ୍ରସେନଜିତ ମହାନ୍ତି।

ମଧୁମିତା ରଥଙ୍କ କଣ୍ଠରୁ ବନ୍ଦନେର ପରବର୍ତ୍ତୀ ଭକ୍ତି ଗୀତ, ଗୀତ ରଚନା କ୍ଷୀରଚନ୍ଦ୍ର ପୋଥାଳ। କାଳିଆ ଧନ ମୋ କଳାବଧନ, ମୋ ନିତ୍ର ସଂଖାଳି ତୁହେ ଗଳାମାଳି, ତୋ ବିନୁ ଜୀବନେ ନ ଜାଣେ ଆନରେ।

0: ଆମ ପରମ୍ପରା, ଆମ କଳା ସଂସ୍କୃତି ଆକାଶବାଣୀ ହିଁ ରଖିଛି ସାଇତି।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ,
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ ସବୁରି ଭାଷାରେ
1: କେବଳ ଆକାଶବାଣୀ।
3: ପ୍ରଯୋଜନା ପ୍ରସେନଜିତ ମହାନ୍ତି ଏବଂ ଡକ୍ଟର ଶାନ୍ତନୁ କୁମାର ରଥ।

ବିମାନରେ ରାବଣ ମାରିଚ ରୂପୀ ବିଚିତ୍ର ମୃଗକୁ ବସାଇ ପଞ୍ଚବଟି ବନକୁ ଆଣିଲା। ଶୀଘ୍ର ସେ ଯାନରୁ ଓହ୍ଲେଇ ବିଚିତ୍ର ମୃଗ ବନରେ ବିଚରଣ କରିବାକୁ ଲାଗିଲା। ବୈଦେହୀଙ୍କ ଚତ୍ୱର ବା ଅଗଣାରେ ସେ ମୃଗ ଖେଳିବାରୁ ବୈଦେହୀ ରସିଲେ, ଅର୍ଥାତ୍ ତାଙ୍କର ମନ ବଳିଲା। ଲକ୍ଷ୍ମଣ କହିଲେ, ଏ ମୃଗ ନିଶ୍ଚୟ କପଟି ମାରିଚ, ସ୍ୱର୍ଣ୍ଣ ରତ୍ନମୟ ବାତାୟୁ ବା ହରିଣ କଥା କେବେ କ'ଣ ଶୁଣିଚ? ଶ୍ରୀରାମ କହିଲେ, ମୃଗ ହେଉ ବା ରାକ୍ଷସ ହେଉ, ମୁଁ ତାକୁ ମାରିବି। ସୀତାଙ୍କ ରକ୍ଷଣ ପାଇଁ ଲକ୍ଷ୍ମଣଙ୍କୁ ଭାର ଦେଇ ବାହାରିଗଲେ ରାମ। ସେ ମୃଗ ରାମଙ୍କୁ ବହୁ ଦୂରକୁ ନେଇ ତ୍ରାହି ଲକ୍ଷ୍ମଣ ବୋଲି ତିନିଥର ଡାକଦେଲା। ତାକୁ ଶୁଣି ଧୀର ବା ସ୍ୱାଭାବିକ ଭାବରେ ସ୍ଥିର ଓ ପଣ୍ଡିତ ଲକ୍ଷ୍ମଣ ବଧିର ବା କାଲ ପରି ରହିବାରୁ ବସୁମତୀ ପୁତ୍ରୀ ବା ପୃଥିବୀ କନ୍ୟା ସୀତା କହିଲେ, ହେ ସୌମିତ୍ରୀ ଲକ୍ଷ୍ମଣ, ସତ୍ୱର ବା ତୁରନ୍ତ ଯାଅ, ନିଶ୍ଚୟ ବିପତ୍ତି ପଡ଼ିଛି ଓ ସେ ତୁମ ନାମ ଧରି ଡାକୁଛନ୍ତି। ଲକ୍ଷ୍ମଣ କହିଲେ, ସତୀ, ସାରା ବିଶ୍ୱର ଏକମାତ୍ର ବୀର ରାମଙ୍କର ଏ ନିଶତ ବା କ୍ଲାନ୍ତ ବଚନ ହୋଇପାରେ କି? ଲକ୍ଷ୍ମଣ ଏପରି କହନ୍ତେ ମଇଥିଲେ ସୀତା କହିଲେ, ଛଦ୍ମରେ ବା କପଟରେ ତୁମେ ବନଗମନ କରିଛ, ମତେ ଭରତର ବଲ୍ଲଭୀ ବା ଭାର୍ଯ୍ୟା କରାଇବାକୁ ପାଞ୍ଚିଛ, ମୁଁ ବୈଶ୍ୱାନର ବା ନିଆଁରେ ଝାସ ଦେବି କହି ଲକ୍ଷ୍ମଣ ପାଖରୁ ବାହାରିଗଲେ ସୀତା। ଲକ୍ଷ୍ମଣ କହିଲେ, ଭାଇ ଓ ମୁଁ ଏକ ଆତ୍ମା, କିନ୍ତୁ ତୁମେ ଭିନ୍ନ କରୁଛ। ଏହା କହି କୁପିତ ହୋଇ ବ୍ୟାଘ୍ରଗତିରେ ବାହାରିଗଲେ ଲକ୍ଷ୍ମଣ। ନିଜର ମୁଖ ଓ ହାତ ସବୁକୁ ଲୁଚାଇ ଯତିବେଶରେ ରାବଣ ଆସିଲା। ଭିକ୍ଷା ମାଗିବାରୁ ମହିଳା କହିଲେ, କ୍ଷଣେ ବସ, ମୋ ଈଶ ବା ପ୍ରଭୁ ଆସନ୍ତୁ। ରାବଣ ପରିହାସ କରି କହିଲା, ଈଶ ବା ଈଶାନ ପ୍ରଭୁ ମହାଦେବ କ'ଣ ଏ ବନରେ ବାସ କଲେଣି କି? ବୈଦେହୀ କହିଲେ, ମୁଁ ଧବ ଅର୍ଥରେ ଈଶ ବୋଲି କହିଲି, ଧବ ଅର୍ଥାତ୍ ବୃକ୍ଷ। ରାବଣ କହିଲା, ବୃକ୍ଷମାନେ କ'ଣ ଯିବା ଆସିବା କରନ୍ତି? ମୋ ସ୍ୱାମୀ ବଲ୍ଲଭ ବା ସ୍ୱାମୀ ରାଘବ ବୋଲି ସୀତା କହିବାରୁ ରାବଣ କହିଲା, ସମୁଦ୍ର ରାଘବ ମତ୍ସ୍ୟର ପୁଣି ତୋର ସାଥିରେ କି ବିଳାସ? ପାର୍ଥିବୀ ବା ପୃଥିବୀ କନ୍ୟା ସୀତା କହିଲେ, ଯତି ବା ସନ୍ନ୍ୟାସୀ ହୋଇ ବକ୍ରୋକ୍ତି ବା ବଙ୍କା ଟଙ୍କା କଥା କ'ଣ କହୁଛ? ଏହା ଶୁଣି ରାବଣ ନିଜ ମୂର୍ତ୍ତି ଧାରଣ କଲା ଏବଂ ବଳ ପ୍ରୟୋଗରେ ସୀତାଙ୍କୁ ନେବାକୁ ବାହାରିଲା।

ଶୁଣିଥିଲି କବି ସମ୍ରାଟ ଉପେନ୍ଦ୍ର ପଞ୍ଜକୃତ ବୈଦେହୀ ଶବିଳାସର 61ତମ ଭାଗ। ଏ ଭାଗରେ କଣ୍ଠଦାନ କରିଥିଲେ ମମତା ସାହୁ, ରାମହରି ଦାସ, ସଙ୍ଗୀତା ଗୋସାଇଁ, ଭିକାରୀ ଚରଣ ବଳ। ବର୍ଣ୍ଣନା ଡକ୍ଟର ଶାନ୍ତିନୁ କୁମାର ରଥ, ସାଙ୍ଗୀତିକ ପରାମର୍ଶ ଅଖିଳ କୁମାର ଲେଙ୍କା, ପ୍ରଯୋଜନା ପ୍ରସନ୍ନଜିତ ମହାନ୍ତି ଏବଂ ଡକ୍ଟର ଶାନ୍ତିନୁ କୁମାର ରଥ, ସାଙ୍ଗୀତିକ ପରାମର୍ଶ ପଶ୍ଚିମେଶ୍ୱର ଜେନା। ଆକାଶବାଣୀ କଟକ ପ୍ରଚାର କରୁଛୁ ମୋ ପସନ୍ଦ। ପ୍ରଯୋଜନା ଦୁର୍ଗା ମାଝୀ, ଉପସ୍ଥାପନା ନମିତା ମଲ୍ଲିକ ଏବଂ ଜସ୍ମିନ୍ ପ୍ରିୟଦର୍ଶିନୀ।

ଡକ୍ଟର ଶାନ୍ତିନ କୁମାର ରଥ, ସାଙ୍ଗୀତିକ ପରାମର୍ଶ ପଶ୍ଚିମେଶ୍ୱର ଜେନା, ଆକାଶବାଣୀ କଟକ ପ୍ରଜୁର କରୁଛୁ ମୋ ପସନ୍ଦ। ପ୍ରଯୋଜନା ଦୁର୍ଗା ମାଝୀ, ଉପସ୍ଥାପନା ନମିତା ମଲ୍ଲିକ ଏବଂ ଜସ୍ମିନ ପ୍ରିୟଦର୍ଶିନୀ।

0: ଲୋକଙ୍କ ସରକାରଙ୍କର ଦୁଇ ବର୍ଷର ଗୌରବମୟ ସଫଳତାର ଯାତ୍ରା ଏବେ ଦେଇଛି ଓଡ଼ିଶାକୁ ସଫଳତା।
1: ବିହନରୁ ବଜାର, ସଂଗ୍ରହରୁ ବଣ୍ଟନ, ସମସ୍ତଙ୍କ ହିତରେ ଲୋକଙ୍କ ସରକାର। ସମୃଦ୍ଧ କୃଷକ ଯୋଜନାରେ ଚାଷୀ ଭାଇ ଭଉଣୀମାନଙ୍କୁ ବର୍ଦ୍ଧିତ ହାରରେ ଏମ୍ଏସ୍ପି ମିଳୁଛି। ତ୍ୱରିତ ଏମ୍ଏସ୍ପି ପ୍ରଦାନରେ ଓଡ଼ିଶା ଦେଶରେ ପ୍ରଥମ। ସିଏମ୍ କିଷାନ ଯୋଜନାରେ ଚାଷୀ ପରିବାରକୁ ଆର୍ଥିକ ସହଯୋଗ। ମୁଖ୍ୟମନ୍ତ୍ରୀ କୃଷି ଉଦ୍ୟୋଗ ଯୋଜନାରେ ଆକର୍ଷଣୀୟ ସବ୍ସିଡି। ମତ୍ସ୍ୟ ଉତ୍ପାଦନ ଓ ରପ୍ତାନୀରେ ରାଜ୍ୟର ଉଲ୍ଲେଖନୀୟ ଅଭିବୃଦ୍ଧି।
0: ସମୃଦ୍ଧ ଓ ସଶକ୍ତ ଓଡ଼ିଶା ପାଇଁ ବିକାଶର ପ୍ରତିଶ୍ରୁତି ଓ ଜନସେବାର ପ୍ରତିବଦ୍ଧତା। ଯୁବଶକ୍ତିଙ୍କ ଦକ୍ଷତା, ନେତୃତ୍ୱ ଓ କ୍ରୀଡ଼ା ପ୍ରତିଭା ବିକାଶ ପାଇଁ ବ୍ୟାପକ କାର୍ଯ୍ୟକ୍ରମ।
1: ବିକାଶର ମୂଳ ମନ୍ତ୍ର ସୁଦକ୍ଷ ମାନବ ସମ୍ବଳ, ଦୁର୍ନୀତି ମୁକ୍ତ ଶାସନ।
0: ବିକାଶର ଧାରା ଓଡ଼ିଶା ସାରା।
2: ଆଦ୍ୟ ଆଷାଢ଼ର ପହିଲି ସ୍ପର୍ଶରେ ଯେମିତି ହସୁଛି ଏ ବିଲ ବଣ,
3: ତୁମରି ସାନ୍ନିଧ୍ୟ ଝୁମି ଝୁମି କଲା ସେମିତି ଏ ମନ ପ୍ରାଣ।

0: ତିନିଟା କଲେଜରେ
1: ବ୍ୟସ୍ତ ହେଉନା,
0: ଫିସ୍ ତ ଦେଖ। କଣ ଖବର?
2: କଣ ହେଲା?
1: ଫିସ୍ ର ଟେନସନ।
2: ରାହୁଲ ର ବ୍ୟାଙ୍କ ଆକାଉଣ୍ଟ ତ ଅଛି, ତ ରାସ୍ତା କ୍ଲିୟର। ବ୍ୟାଙ୍କ ରୁ ଆବଶ୍ୟକ ଅନୁଯାୟୀ ଷ୍ଟୁଡେଣ୍ଟ ଏଜୁକେସନ ଲୋନ୍ ଇଜିଲି ମିଳିବ, ଯେଉଁଥିରେ 4 ଲକ୍ଷ ଟଙ୍କା ପର୍ଯ୍ୟନ୍ତ ନୋ କୋଲାଟ୍ରାଲ।
0: ସିଏ କୋଉଠି?
2: ମିଠା RBI କହେ
3: କର ସଠିକ ଆରମ୍ଭ, ହୁଅ ଫାଇନାନ୍ସିଆଲି ସ୍ମାର୍ଟ।
4: ଛୋଟ ଛୋଟ ମୋର ଆଙ୍ଗୁଳିକୁ ଧରି ଯିଏ ଶିଖାଇଲେ ଚାଲି,
5: ତଳେ ଗଲେ ପଡ଼ି ତୋଳି ସେ ନିଅନ୍ତି ଦେହୁ ଝାଡ଼ି ଧୂଳି ବାଲି,
4: ତାଙ୍କ ହାତ ଥିଲେ ମୋ ମୁଣ୍ଡ ଉପରେ ଆଶିଷ ବର୍ଷା ହୋଇ,
5: ଦରଟି ଭାଷା ମୁଁ ବୁଝି ସେ ପାରନ୍ତି, ଆଣନ୍ତି ମୋ ପାଖେ ଚାନ୍ଦକୁ ତୋଳି।

0: ଯଶ୍ର ପ୍ରଣାମ
1: ଆଉ ଅନେକ ଅନେକ ଅଭିନନ୍ଦନ।
0: ଗ୍ରୀଷ୍ମର ତାତିରେ ବଟବୃକ୍ଷ ଛାଇ ତୁମ କଥା ତୁମ ଗପ
1: ତୁମରି ସାନ୍ନିଧ୍ୟ ଶୀତଳତା ଭରେ ସତେକି ଚନ୍ଦନ ଲେପ।

0: ନାଁଟି ସବୁବେଳେ ଛୁଆ
1: ଆଜ୍ଞା ଏ ଛୁଆ ମାନେ ମୋର ପି ସିଟ୍ ହେଲେ ସେ ଦେଇଛନ୍ତି ଆଜ୍ଞା ଆମେ ପାଞ୍ଚ ଭାଇ ଯାକୁ ନାଁ ସେ ପି ସିଟ୍
0: ଭାଇମାନଙ୍କର ନାଁ କଣ ଟିକେ ଆମେ ଶୁଣିବୁ
1: ଆଜ୍ଞା ମୋ ନାଁ ହଉଛି କୁନମୁନ ଦ୍ୱିତୀୟ ଭାଇ ନାଁ ହଉଛି ମିଲନ ତୃତୀୟ ଭାଇ ନାଁ ହଉଛି ସୁମନ ଚତୁର୍ଥ ଭାଇ ନାଁ ହଉଛି ଦୁଲନ ପଞ୍ଚମ ଭାଇ ନାଁ ହଉଛି ବାବୁନ
0: ସବୁଙ୍କର ଏନ୍ରେ ଶେଷ ହେଇଛି ନରେ ଶେଷ ହେଇଛି
1: ମୋର ଘର ଯୋଉଠି ମୋର ଦୋକାନଟା ବି ସେ ସାମ୍ନା
0: ବହୁତ ବଢିଆ କଥା ଆପଣଙ୍କୁ ସୁବିଧା ହଉଥିବ ସବୁବେଳେ
1: ଆଜ୍ଞା ହଁ ସେ ସୁବିଧା ଅଛି ଟିକେ ଜାଗା ଫାଗା ଅଛି
0: ସବୁବେଳେ କାମ କରନ୍ତି କି ଆଉ କଣ ହବି ଅଛି ଆପଣଙ୍କର
1: ନା ନା ଆଉ କିଛି କରେ ନା ବସିଥାଏ ଏଇଠି ମୋର ରେଡିଓ ଲାଗିଥାଏ ଚବିଶ ଘଣ୍ଟା ନାଟକ ଶୁଣେ ଗୀତ ଶୁଣେ ଚବିଶ ଘଣ୍ଟା ସକାଳୁ ସାତଟାରୁ ଚାଲିଲା ମୋର ଦୋକାନ ବନ୍ଦ ହେଲେ ରେଡିଓ ବନ୍ଦ
0: ତାମାନେ ହବିଟା ହଉଛି ଆପଣଙ୍କର
1: ଆଜ୍ଞା କାମ ଆସିଲେ କାମ କଲୁ ନହେଲେ ବାସ ରେଡିଓ ଶୁଣି ବସିଲୁ
0: ବହୁତ ଭଲ ଲାଗିଲା ଆପଣଙ୍କ ସହିତ କଥା ହେଇ ତାହେଲେ ସମସ୍ତେ ପରିବାରକୁ ନେଇ ଆପଣ ଖୁସିରେ ଥାନ୍ତୁ କହିଦିଅନ୍ତୁ ଆଜି ମୋ ପସନ୍ଦରେ କଣ ଗୀତ ଶୁଣିବେ
1: ଫେଭରେଟ୍ ପିକ୍ଚର ସିନ୍ଦୁର ବିନ୍ଦୁର ମୋ ପ୍ରିୟା ଠାରୁ କିଏ ଅଧିକ ସୁନ୍ଦର
0: ଠିକ ଅଛି ଶୁଣି ଦଉଛି ସୁନ୍ଦର ଗୀତଟି ଆପଣଙ୍କୁ

0: ଚାଷୀଙ୍କ ପାଇଁ ଅନନ୍ୟ ପଦକ୍ଷେପ ଓ ଯୋଜନା ଆପଣେଇଛନ୍ତି ଲୋକଙ୍କ ସରକାର। ଚାଷୀଙ୍କ ସମୃଦ୍ଧି ପାଇଁ ସମୃଦ୍ଧ କୃଷକ ଯୋଜନା ସିଏମ୍ କିଷାନ, କୃଷି ଉଦ୍ୟୋଗ ଓ କାମଧେନୁ ଯୋଜନା ଦେଇଛି ନୂତନ ଶକ୍ତି ଓ ନୂତନ ସୁଯୋଗ।
1: ସମୃଦ୍ଧ କୃଷକ ଯୋଜନାରେ ଚାଷୀ ଭାଇ ଭଉଣୀମାନଙ୍କୁ ବର୍ଦ୍ଧିତ ହାରରେ ଏମ୍ଏସ୍ପି, ସିଏମ୍ କିଷାନ ଯୋଜନା।

0: ତେବେ ଆମକୁ ଚିଠି ଲେଖନ୍ତୁ ସେଇ ଠିକଣାରେ ମୋ ପସନ୍ଦ ମାର୍ଫତ କେନ୍ଦ୍ର ନିର୍ଦ୍ଦେଶକ ଆକାଶବାଣୀ କଟକ ପିନ୍କୋଡ୍ 753001। କବିତା ବି ପଠାନ୍ତୁ ସାଥୀ, ସ୍ଥାନ ପାଇବ ଆପଣଙ୍କ ପ୍ରିୟ କାର୍ଯ୍ୟକ୍ରମରେ।
1: ତେବେ ମନେ ରଖିବେ, କବିତା ଗୁଡିକ କ୍ଷୁଦ୍ର, ସ୍ପଷ୍ଟ ଏବଂ ପ୍ରଚାର ଉପଯୋଗୀ ହୋଇଥିବା ଆବଶ୍ୟକ।
2: ହ୍ୟାଲୋ, ମୋ ପସନ୍ଦ କିଏ କହୁଛନ୍ତି?
3: ବାପା ନମସ୍କାର, ଉର୍ମିଳା କହୁଥିଲି ସୁଦେଶଙ୍ଗରୁ।
2: ନମସ୍କାର, କେମିତି ଅଛନ୍ତି ଉର୍ମିଳା ମ୍ୟାଡମ?
3: କେମିତି ଅଛି, ଆଉ ପଚାରନ୍ତୁ, ଖରାରେ ମଣିଷ କାଟିଗଲାଣି, ଆଉ ତମେ ସବୁ କେମିତି ଅଛ?
2: ଆମେ ଆଉ କଣ ଖରାରେ ନାହୁଁ କି? ଆମେ ବି ଖରାରେ ଅଛୁ।
3: ନା ନା, ତମକୁ ଖରାରେ ନାହୁଁ, ତମେ ଛାଇ ତଳେ ବସିଛ।
2: ଏବେ ସିନା ଛାଇ ତଳେ ବସିଛୁ, ଆଉ କଣ ଆମେ ବାହାରକୁ ଯାଉନୁ, ଖାଲି ଘର ଭିତରେ ରହୁଛୁ।
4: ଉର୍ମିଳା ମ୍ୟାଡମ ନମସ୍କାର।
3: ନମସ୍କାର, ଅପା କେମିତି ଅଛନ୍ତି? ନମସ୍କାର ଅପା।
4: ଆମେ ତ ଭଲ ଅଛୁ, ଆମେ ଭଲ ଅଛୁ ତ, ଆମେ ଶୁଖିଲାରେ ଶୁଖିଲାରେ ଅଛୁ। ଆପଣ ଦହି ଘିଅରେ ତ ପୁରା ଭାସୁଛନ୍ତି, ଆପଣଙ୍କ କଣ ଗରମ ହଉଥିବ କି?
3: ଆପଣଙ୍କ ଫୋନ କଲେ ଆସିବେ ବୋଲି ନମ୍ବର ରଖିଲେ, କିନ୍ତୁ ଆସିଲେନି। ଆଉ
2: ପଚାରୁନାହାନ୍ତି ଆମେ କାହା ପାଖକୁ ଯାଇଛୁ ଯେ ଆପଣଙ୍କ ପାଖକୁ ଯାଇ ଆପଣ ଅଭିଯୋଗ କରିବେ, କାଳେ କିଏ ଖରାପ ଭାବିବ ବୋଲି ବା କାହା ପାଖକୁ ଯାଉନୁ।
3: ଜବାବ ଦେଇକି ଜବାବ ରଖିବାଟା ମୋ ମତରେ ହୁଏତ ଭଲ।
2: ଆମର ପ୍ରବଳ ହଉଛି, କେମିତି ଯିବୁ?
4: ଆମେ କଣ କାହାକୁ ଜବାବ ଦେଇଛୁ? ଆମେ କୋଉ ଚେଷ୍ଟା କରିବୁ?
3: ମତେ କିନ୍ତୁ ଜବାବ ଦେଇଥିଲେ ଆମେ ଯିବୁ, ଜିନିଷ ଧରିବୁ, ଆସିବୁ।
4: ଆଚ୍ଛା, ଏମିତି କହିଦେଇଥିଲୁ? ତାହେଲେ ସେଥିପାଇଁ ତ ଆମେ ନିଶ୍ଚିତ ଭାବରେ ଦୁଃଖିତ।
2: ଆଉ ତାହେଲେ ଆପଣ ମଧ୍ୟ ଏକ୍ସଟ୍ରା ଆମ ପାଇଁ ସବୁ ବନେଇକି ରଖିଦେଇଥିଲେ? ଆଉ
3: ସେଇଠି ସବୁ ରଖିଥିଲି ମୁଁ ବୋଲି ତାପରେ ଆସିବେ ତାଙ୍କ ପାଇଁ ଦେବି,
4: ଏଥର ଆମେ ପ୍ରକୃତରେ ଯୋଉଦିନ ଯିବୁ ସେଦିନ ଆଉ ଆମକୁ କିଛି ଦେବେନି, ହେଲା?
2: କ୍ୟାନ୍ସଲ ଆପଣଙ୍କ ନଷ୍ଟ ହେଇଛି ନା, ଆଉ ପନିସମେଣ୍ଟ
4: ପନିସମେଣ୍ଟ
3: ନଷ୍ଟ ହବନି, କାହିଁକିନା ଆମର ରେଗୁଲାର କଷ୍ଟମର ଅଛନ୍ତି ନା, ଯଦି ଆଡେ ନହେଲେ।
2: ଆପଣ ତ ଭଲ ଭଲ ଜିନିଷ ବନଉଛନ୍ତି, ସେଇଥିରେ ପୁରା ପୁରି ରହୁଛନ୍ତି।
4: ଆଜି ଛେନା କେତେ କିଲୋ କାଟିଛନ୍ତି କୁହନ୍ତୁ?
3: ପନିର କଟା ହେଇଯାଇଛି ଗୋଟେ 5 କିଲୋ ଭିତରେ, ବାର କିଲୋ ଆଉ
2: ଛେନା 12 କିଲୋ, ପନିର 5 କିଲୋ।
3: ଛେନା ବେପାର ଟିକେ ମାନ୍ଦା ଅଛି, ନହେଲେ 30 କିଲୋ ଛେନା ଯାଏ ଆଉ।
2: ତାହେଲେ

0: ହ୍ୟାଲୋ ମୋ ପସନ୍ଦ
1: ଜୟ ଜଗନ୍ନାଥ।
2: ଜୟ ଜଗନ୍ନାଥ।
0: କିଏ କହୁଛନ୍ତି?
1: ଆଜ୍ଞା
0: କିଏ କହୁଛନ୍ତି ଆପଣ?
1: ନମିତା ଅପା, ଜସ୍ମିନୀ ଅପା। ଜୟ ଜଗନ୍ନାଥ ନମସ୍କାର।
2: ଜୟ ଜଗନ୍ନାଥ ନମସ୍କାର।
0: ଆପଣଙ୍କ ନାଁଟି?
1: ମୋ ନାଁ ତ ଆପଣଙ୍କର ଜଣେ ପ୍ରିୟ ଶ୍ରୋତା ଜାଣିପାରୁନାହାନ୍ତି।
0: ନିଶ୍ଚୟ ଆପଣ ଆମର ପ୍ରିୟ ଶ୍ରୋତା,
2: ଆମ ସବୁ ଶ୍ରୋତା ପ୍ରିୟ ଶ୍ରୋତା, ଆପଣ ଟିକେ ଅଧିକ ପ୍ରିୟ ଶ୍ରୋତା। କିନ୍ତୁ ଆପଣଙ୍କ ମୁହଁରେ ଟିକେ ଆପଣଙ୍କ କଥା କହିଦିଅନ୍ତୁ, ଆପଣଙ୍କ ନାଁ ଗାଁ ଠିକଣା।
1: ଆଜ୍ଞା ଆଜ୍ଞା ଆଜ୍ଞା, ମୁଁ ହେଲେ ସେଇ ବିଜୟ କୁମାର ସ୍ୱାଇଁ, ମୋ ଗାଁ ପ୍ରଧାନପଡ଼ା ପୋଷ୍ଟ ଗୋପିନାଥପୁର ଭାୟାଗୁର ସମ୍ପୂର୍ଣ୍ଣ ଠିକଣା।
2: ବହୁଗ୍ରାମ କଟକ।
0: ବହୁଗ୍ରାମ କଟକରୁ ଆପଣ କହୁଛନ୍ତି? ଆପଣ ଚିଠି ତ ରେଗୁଲାର ଦିଅନ୍ତି, କିନ୍ତୁ କେତେ ଦିନ ହେଲା?
1: ଆପଣ କେମିତି ଅଛନ୍ତି?
0: ଆମେ ଭଲ ଅଛୁ ଆଜ୍ଞା,
2: ବହୁତ ଭଲ ଅଛୁ।
1: ଈଶ୍ୱର ଜଗନ୍ନାଥଙ୍କ କୃପା।
0: ଆପଣ କେମିତି ଅଛନ୍ତି?
1: ମୁଁ ସେମିତି ଅଛି ଆଉ।
2: ସେମିତି ମାନେ କେମିତି?
1: ମନ୍ଦିର ନାହିଁ, ସେମିତି ଅଛି ଆଉ।
0: ମନ୍ଦିର ନାହିଁ କହିଲେ ଆମେ ଗ୍ରହଣ କଲୁ, ଭଲରେ ନାହିଁ କାହିଁକି?
1: ଭଲରେ ନାହିଁ ଆଉ,
0: କାହିଁକି? କିଛି କାରଣ ଅଛି ଯୋଉଟା କି
1: କହିହବନି।
0: କହିହବନି
1: ଆଜ୍ଞା।
0: ହଉ, ଯୋଉ ସମସ୍ୟାରେ ଆପଣ ଅଛନ୍ତି, ଯୋଉଥିପାଇଁ ଭଲ ନାହାନ୍ତି ବୋଲି କହିଲେ, ସେଇ ସମସ୍ୟାଟି ଭଗବାନ ଶୀଘ୍ର ଦୂର କରିଦିଅନ୍ତୁ, ଆପଣଙ୍କର ଶୀଘ୍ର ପୁରା ଭଲ ହେଇଯାଆନ୍ତୁ। ଆପଣ
2: ସେଇ ସମସ୍ୟାର ସମାଧାନ ଜଲ୍ଦି ହେଇଯାଉ।
1: ନୂଆ ଶ୍ରୋତା ଯୋଡି ହେଇଛନ୍ତି, ଚାରି ଛକ ପୁରୀରୁ ଆପଣ ମନେ ଅଛି ନା?
2: ସେ ଯୋଉ ଚାରି ଛକ ପୁରୀରୁ ଯିଏ ଯୋଡି ହେଇଛନ୍ତି,
1: ଆଜ୍ଞା,
2: ସେଇ ଯୋଉ ଆପଣ ଚିଠି ଦିଅନ୍ତି, ସେ ଦିଟା ଯାକରେ ଆପଣଙ୍କ ଅକ୍ଷର ନା ତାଙ୍କ ଅକ୍ଷର?
0: ହଁ, ଆପଣ ଲେଖନ୍ତି ବାହାରଣା ଚାରି ଛକ ପୁରୀରୁ ଲେଖନ୍ତି,
2: ଏକା ଅକ୍ଷର ଦିଟା ଯାକ, ସେଥିପାଇଁ ପଚାରୁଛି ସେ ଲେଖନ୍ତି ଦିଟା
0: ଆପଣ ଲେଖନ୍ତି
1: ଆମ ଘରୁ?
0: ହଁ, ଆପଣ ଲେଖନ୍ତି, କିନ୍ତୁ ତାଙ୍କର ଭାବନା ଥାଏ।
1: ଆଜ୍ଞା ଆଜ୍ଞା,
2: ଏଇଟା ଚଳିବ, ଏଇଟା ଭଲ କଥା। କିନ୍ତୁ ଜଣେ ଜଣେ ଯୋଉ ନିଜ ନାଁ ପରିବର୍ତ୍ତନ କରିକି ବାର ବାର କଲ୍ କରୁଛନ୍ତି ଏଇ ନାଁ ସେ ନାଁରେ, ସେଥିରେ ତାଙ୍କର କିଛି ଲାଭ ହଉନି, କାରଣ ତାଙ୍କର ନାଁ ଗାଁ ଠିକଣା ଗୋଟେ ଟାଇମ୍ରେ ଗୋଟିଏ ଥର ହିଁ ଯିବ, ଅଲଗା ନାଁରେ ଫୋନ୍ କରୁଛନ୍ତି ସିନା, ସେଗୁଡା ଜମା ବି ଭଲ କଥା ନୁହେଁ।
1: ଏମିତି ହଉଛି ନାଇଁ,
2: ହଠାତ୍ କିନା ଆମେ ତ ଜାଣିପାରୁନୁ ନା କିଏ କଲ୍ କରୁଛନ୍ତି ବୋଲି, ଅଲଗା ନାଁ ଗାଁ ଠିକଣା କହିଲାରୁ ଯେତେ ପରିଚିତ ସ୍ୱର ଶୁଭିଲେ ବି, ଯଦି ଅଲଗା ନାଁ ଗାଁ ଠିକଣା କହିବେ ଆମକୁ ପ୍ରୋବ୍ଲେମ ହଉଛି। ଆପଣ ଏଗୁଡା ସବୁ ଠକାମି କାମ, ଏମିତି କାମ ଗୁଡା କଲେ ଜମା ଭଲ ନୁହେଁ, ଅଲଗା ଶ୍ରୋତା ମାନେ ଆମର ହଇରାଣ ହଉଛନ୍ତି। ନା ନା, ଆପଣ ଯୋଉଟା କରୁଛନ୍ତି ସେଟା ଆପଣ ଜଣଙ୍କୁ ସାହାଯ୍ୟ କରୁଛନ୍ତି, କିନ୍ତୁ ସେମାନେ ଯୋଉଟା କରୁଛନ୍ତି ଏଇଟା ଭଲ ନୁହେଁ।
1: ସେ ଅଞ୍ଚଳରେ ପପୁଲାରିଟି ପୁରା ପୁରା ଲୋକପ୍ରିୟ, ସେ ମୋର ମଝିଆ ପୁଅ ହେଇଯାଇଛି, ଏବେ ଆସିଛି ଆମ ଘରକୁ ବୁଲିବାକୁ, ଆଉ ମେଡିକାଲ ଆସିଲା କଟକ ଡାକ୍ତର କତିକି, ଡାକ୍ତର ଆଭେଲେବୁଲ ହେଲେ ମୋ ପାଖରେ ଠିଆ ହେଇଛି, ତା ସାଙ୍ଗରେ ଟିକେ କଥା ହୁଅନ୍ତୁ, ତାପରେ ମୁଁ ଟିକେ କଥା ହେବି।
0: ଦିଅନ୍ତୁ ତାଙ୍କୁ
1: ନମସ୍କାର।
2: ନମସ୍କାର।
0: ଆପଣଙ୍କ ନାଁଟି କଣ?
1: ଅନିଲ କୁମାର ମଲ୍ଲିକ।
0: ଅନିଲ କୁମାର ମଲ୍ଲିକ, ଆପଣ ପ୍ରଥମ ଥର ଯୋଉ କବିତାଟି ଦେଇଥିଲେ ନିଜ ଅକ୍ଷରରେ ଦେଇଥିଲେ, ବଢିଆ ଲାଗିଥିଲା, ସେଟା ମନେ ଅଛି। ମୁଁ କହିଥିଲି ଯେ ଜଣେ ନୂଆ ଶ୍ରୋତା ଆମର କିଏ ଆସିଲେ ବଢିଆ କବିତା ଲେଖିଛନ୍ତି, ଭଲ ଲାଗେ ଆପଣଙ୍କର କବିତା, ଆଉ ଆପଣ ବହୁତ ଭଲ ପାଆନ୍ତି ବୋଲି ଆମେ ଜାଣୁ,
2: ଆଉ ଆପଣଙ୍କର କବିତା ବି ବହୁତ ଭଲ, ଆପଣ ନିଜେ ଲେଖିକି ପଠାନ୍ତିନି କଣ ପାଇଁ?
1: ଲେଖନ୍ତି ତ ତାଙ୍କର ପଥ ପ୍ରଦର୍ଶକ।
2: ଆଚ୍ଛା ଆଚ୍ଛା, ଯା ହଉ, ଜଣଙ୍କ ପଥକୁ ଅନୁସରଣ କରି ଆପଣ ଯଦି କବି ହେଇପାରୁଛନ୍ତି କି ଗୋଟେ ଭଲ କାମ କରିପାରୁଛନ୍ତି, ତାହେଲେ ନିଜ ପାଇଁ ଆଉ ଅନ୍ୟମାନଙ୍କ ପାଇଁ ବହୁତ ଭଲ କଥା।
0: ଆପଣ ତାଙ୍କର ପଥ ପ୍ରଦର୍ଶକ କି ସିଏ?

0: 사람과로 버텨 버렸을까? 올 때까지.
1: 아빠 그룹 비켜가 사고.
2: 아차 아빠는 그룹 버리지요 김태라.
1: 아빠 아무 스쿨에 exam 그런데 좀 아무로 시켜비겠어. एग्जाम नहीं करंदी
2: अच्छा
1: आ गया परिचय हला परे संपर्क अति निबड़ा गेला
0: आपण टीचरशिप करंती
1: आ गया
0: घरे आपण के सब किया छंती
1: घरे बापा बु आ आमे तिनी भाई एति दी भाई
2: अच्छा आपण पर तंग भाई बनई सालेनी ना
1: आ एति भी दिन सेठी दिन मु मधिरे सेठी मधिरे एति मधिरे
2: आपण सोठी मधिरे रह जाउछंती
1: आ गया आज कोंडे बहुत भल लगे सब बेले जो ମୋ ପସନ୍ଦର ଯୋଉ ଦିଏ ଆମର ବୁଧବାର ରବିବାର ଯେବେଠୁ ମାନେ ବାପାଙ୍କ ସହିତ ପରିଚୟ ହେଲାଣି ସେବେଠୁ ବେଶୀ ଶୁଣୁଛି ଆଉ
0: ଆପଣ ତ ଏବେ କହିଲେ କିନ୍ତୁ ଆପଣଙ୍କ ଚିଠିରୁ କବିତାରୁ ବି ଆମେ ସେଇ କଥା ଜାଣିପାରୁ ଯେ ଆପଣ ବହୁତ ଭଲ ପାଉଛନ୍ତି କାର୍ଯ୍ୟକ୍ରମକୁ ସେଥିପାଇଁ ଆପଣଙ୍କୁ ଧନ୍ୟବାଦ
2: ମୋ ପସନ୍ଦରେ ଆପଣଙ୍କୁ କଣ ଭଲ ଲାଗେ
1: ମୋ ପସନ୍ଦରେ ମୋତେ ତ ସବୁଠୁ କବିତା ହିଁ ବହୁତ ଶୁଣିବା ଭଲ ଲାଗେ
0: ଆପଣ କବିତା ପ୍ରିୟ କବିତା ଲେଖନ୍ତି ଆଉ କବିତା ଶୁଣନ୍ତି ତେବେ ଆମକୁ ଆଜି ଟିକେ ଶୁଣାନ୍ତୁ କବିତା
1: ବାପା ଗୋଟେ କବିତା ଲେଖିଛନ୍ତି ଆଗ ଶୁଣେଇବେ
0: ଠିକ ଅଛି ଦିଅନ୍ତୁ
2: ଆପଣ କଣ କବିତା ଶୁଣିବେ ବୋଲି ଅନିଲ ସାର୍ କହିଲେ
3: ଏଟା କହିପାରୁନି ଏତେ ଖୁସିରେ ଅଧିକ କଥା କହିପାରୁନି
0: ହେଲା ଭଲ ଲାଗିଲା କିନ୍ତୁ ତାଙ୍କ କଥା ହସି ହସି ବିପଦ କଥା ହେଲେ
3: ଆଜ୍ଞା ମୁଁ କହୁଛି ମୋ ଗାଁ ଉପରେ ଗୋଟେ କବିତା ଅଛି ତଥାପି ମୋ ଗାଁ ହସୁଛି
0: ତଥାପି ମୋ ଗାଁ ହସୁଛି ଆଚ୍ଛା
3: ଆଜ୍ଞା ଗାଁଟି ମୋର କେଡେ ସୁନ୍ଦର ଶୋଭାର ଗନ୍ତା ଘର ସ୍ୱର୍ଗ ସୁଖ ମିଳେ ଏଠାରେ ତୁଳନା ନାହିଁ ତାର ଏମିତି ଗାଁ ମୋର ଅତୀତ ତାର ଭାରି ମଧୁର ସେଇ ଅତୀତ ସ୍ମୃତିରେ ମୋର ଭାସି ଯାଉଛି ଆଜି ତା ନଈ ନାଳ ତା ତୋଟା ମାଳ ରୂପ ଯାଇଛି ହଜି ନଈର ଧାର ଶୁଖି ଯାଇଛି ତୋଟାରୁ ଗଛ ହଜି ଯାଇଛି ତଥାପି ମୋର ଗାଁ ହସୁଛି ତା ସ୍ମୃତି ଅପାସର ଏମିତି ଗାଁ ମୋର ତା ସ୍ମୃତି ଅପାସର ମୋ ଗାଁ ଦାଣ୍ଡ ଦୁଇ ପାଖରେ ଧାଡ଼ି ଧାଡ଼ି ସେ ଚାଳ ଘରରେ ଝରୁଣି ଓଳି ପାଣି ଘର ଆଗରେ କୁନି ପାଦରେ ଦେଉନି ଆଉ ବଣି ଆଗ ଭଳି ସେ ଆମ୍ବ ଗଛରେ କୋଇଲି ବସି ମଧୁର ସ୍ୱରେ ଗାଉନି ଗୀତ ତାର ତଥାପି ମୋର ଗାଁ ହସୁଛି ତା ସ୍ମୃତି ଅପାସର ଏମିତି ଗାଁ ମୋର କଙ୍କି ଧରଣ ମା ମରଣ କରୁନି ଆଜି କେହି ବାରଣ କଙ୍କି କୁଆଡେ ଗଲେ ଗାଁ ଦାଣ୍ଡରେ ବହୁ ବହୁକା ଖେଳୁନାହାନ୍ତି ପିଲେ ସେ ଗଛ ନାହିଁ ସେ ବେଳ ନାହିଁ ଡାଳ ମାଙ୍କୁଡି ଖେଳ ସେ ନାହିଁ ନାହିଁ ମଜା ରଜର ତଥାପି ମୋର ଗାଁ ହସୁଛି ତା ସ୍ମୃତି ଅପାସର ଏମିତି ଗାଁ ମୋର ନାହିଁ ସେ ଟୁଙ୍ଗି ଭାଗବତର ଯମୁନି ତାସ ପଶା ଖେଳର ନିଶୁନୁ ଗାଁ ଦାଣ୍ଡ ଜେଜେମା ପାଶେ କାହାଣୀ ଶୁଣି ମାଡ଼ୁନି ଆଉ ନିଦ ଧୋ ଭାଇଆ ଗୀତ ଶୁଭୁନି ସକାଳ ହେଲେ କାଉରା ବୁନି ରହିଲା କେତେ ଦୂର ତଥାପି ମୋର ଗାଁ ହସୁଛି ତା ସ୍ମୃତି ଅପାସର ଏମିତି ଗାଁ ମୋର ମୋ ଗାଁଟି ପ୍ରଧାନପଡା ମୋ ଗାଁଟି ପ୍ରଧାନପଡା ବିରୂପା କୂଳେ ହୋଇଛି ଛିଡ଼ା ମାଟିର ମଣିଷ ଗାଁ କାଳନ୍ଦୀ ଚରଣ ଉପନ୍ୟାସରେ ଲେଖା ମୋ ଗାଁ ନା ଆରେ ବଦଳି ଯାଉ ସାରା ଦୁନିଆ ବଦଳି ଯାଉ ସାରା ଦୁନିଆ ଚିର ଉଜ୍ଜଳ ମୋ ଗାଁ ନା ନୂଆଏ ମଥା ମୋର ତଥାପି ମୋର ଗାଁ ହସୁଛି ତା ସ୍ମୃତି ଅପାସର ଏମିତି ଗାଁ ମୋର ଲୋଟାଏ ମଥା ମୋର ଏମିତି ଗାଁ ମୋର
0: ଆରେ ବାବା
2: ବହୁତ ବଢିଆ କବିତା ବହୁତ ଲମ୍ବା କବିତା ଆଉ ବହୁତ ମାର୍ମିକ କବିତା
0: ଆପଣ ଲେଖିଛନ୍ତି ଯେମିତି ପଢିଲେ ବି ସେମିତି ଆବୃତ୍ତି କଲେ ବହୁତ ସୁନ୍ଦର ପୁରୁଣା ଗାଁର ଚିତ୍ରଟିକୁ ପୁରା ସାମ୍ନାକୁ ନେଇ ଆସିଲେ ଯୋଉ ସ୍ମୃତିକୁ ସବୁ ନେଇ ଆସିଲେ
3: ସମ୍ପୂର୍ଣ୍ଣ ସତ୍ୟ ଘଟଣା
0: ପୁରା ସତ୍ୟ
3: ଥିଲା ତଥାପି ମୋ ଗାଁ ମୋ ପାଇଁ ସୁନ୍ଦର
0: ତଥାପି ସୁନ୍ଦର ସମସ୍ତଙ୍କ ଗାଁ ସମସ୍ତଙ୍କର ଜନ୍ମମାଟି ସମସ୍ତଙ୍କୁ ସୁନ୍ଦର ଲାଗେ ଯେ ଯୋଉଠି ବି ଥାନ୍ତି ଯଦି ବାହାରକୁ ପଳାନ୍ତି କୌଣସି ମୋହରେ ଯଦି ବାହାରକୁ କେହି ଚାଲି ଯାଇଥାନ୍ତି ସେଠି ଥାଇ ମଧ୍ୟ ତାଙ୍କ ଗାଁ ମାଟି ତାଙ୍କୁ ଦିନେ ଆକୃଷ୍ଟ କରେ ଗାଁ ମାଟି ତାଙ୍କୁ ଭଲ ଲାଗେ ଜନ୍ମ ମାଟି ସମସ୍ତଙ୍କୁ ଭଲ ଲାଗେ
2: ଆଉ ସମସ୍ତେ କିଛି ନା କିଛି ଅବସର ସମୟ କାଢି ଗାଁକୁ ଯିବା ଉଚିତ ଗାଁରେ ଯାଇ ବୁଲାବୁଲି କରି ପୁରୁଣା ସାଙ୍ଗସାଥି ଅଜା ଆଈ ଜେଜେବାପା ଜେଜେମା ଦାଦା ଖୁଡି ଏମାନଙ୍କ ସହିତ ବସି ଟିକେ ମଜା ମଜଲିସ୍ କରିବା ଉଚିତ
0: ଭାରି ଭଲ ଲାଗିଲା ପ୍ରକୃତରେ ଯେମିତି ସବୁଥର ଆପଣଙ୍କ କବିତା ଭଲ ଲାଗେ ଏଥର ବି ଭଲ ଲାଗିଲା ଧନ୍ୟବାଦ ଆପଣଙ୍କୁ ବହୁତ ବହୁତ
3: ବୁଲି ଆସନ୍ତୁ କେବେ ଆମ ଗାଁ କେବେ କହୁନାହାନ୍ତି ଆଉ ଆମେ ନିମନ୍ତ୍ରଣ କରୁଛୁ ଆସିପାରନ୍ତିନି ତଥାପି ନିମନ୍ତ୍ରଣ ଦବୁ କାରଣ ଏତେ କାର୍ଯ୍ୟକ୍ରମ ରେଡିଓରେ ମୁଁ ପିଲାଦିନ ଶୁଣିଛି ଆଜ୍ଞା ମୁଁ ରେଡିଓରେ ଗୋଟେ ରାଇଡ୍ ବି ଦେଇଥିଲି 90 ବର୍ଷରେ ଆକାଶବାଣୀ ତାପରେ ମୋ ଗାଁ କଥା ବି କହିଥିଲି ପ୍ରଭାତ ପରିକ୍ରମାରେ କିନ୍ତୁ ଯେତେ ଯାହା ହେଲେ ବି ମୋ ପସନ୍ଦର ତୁଳନା ନାହିଁ
0: ଆପଣଙ୍କ ଭଲ ପାଇବା ଆଜ୍ଞା ଭଲ ପାଇବା ପାଇଁ ଏସବୁ ହଉଛି
2: ଆପଣଙ୍କୁ ଭଲ ଲାଗୁଛି ବୋଲି ଆପଣ ଏତେ ଭଲ ପାଇବା ଦଉଛନ୍ତି ଆମ କାର୍ଯ୍ୟକ୍ରମକୁ ଆଉ ଆପଣ ମାନଙ୍କର ଭଲ ପାଇବା ଯୋଗୁଁ ହିଁ ଆମେ ଆଗକୁ ବଢିବାକୁ ଚେଷ୍ଟା କରୁଛୁ ଆଉ ଆମ କାର୍ଯ୍ୟକ୍ରମ ଭଲ ହଉଛି ବୋଲି
3: ଚିର ଉଜ୍ଜଳ ଚିର ମାନେ ଯାହା କହନ୍ତି ଚିର ହାସ୍ୟ ରହିବ ଆମର ଏଇ ମୋ ପସନ୍ଦ ଏତେ ଲୋକପ୍ରିୟ ହେଇସାରିଛି ମତେ ମୋର ସାଙ୍ଗମାନେ ମୋ ଦୂରରେ ଭଉଣୀ ମାନେ ଯୋଉ ବାହା ହେଇଛନ୍ତି ଆସିଲା ବେଳେ ଭାଇ ତମ କବିତା ମୁଁ ସବୁବେଳେ ଶୁଣୁଛି ଗର୍ବରେ ଛାତି ଫାତି ଉଠେ ଯାହା ହଉ ବହୁତ ବଢିଆ ଲାଗୁଛି

0: ଆପଣଙ୍କ ଘରେ ଆପଣଙ୍କ ମ୍ୟାଡାମ ଦୁଇ ପୁଅ
1: କଥା ହଉଛି ମ୍ୟାଡାମ ତରକାରୀ କରୁଛନ୍ତି ମାଛ ତରକାରୀ ମାଛ ଜାଣୁଛନ୍ତି
2: ମାଛ ତରକାରୀ ତାହେଲେ
1: ହଁ ମାଛ ତରକାରୀ
0: ମ୍ୟାଡାମଙ୍କ ନାଁଟି ଆଉ ଥରେ କହିଦିଅନ୍ତୁ
1: ମ୍ୟାଡାମଙ୍କ ନାଁ ଚାରୁଲତା ସ୍ୱାଇଁ ବଡ ପୁଅ ନାଁ ହଉଛି ପ୍ରଭୁ ପ୍ରସାଦ ସ୍ୱାଇଁ ଆଉ ମଝିଆ ଶୁଣିଲେ ମଝିଆ ନାଁ
0: ମଝିଆ ପୁଅଙ୍କ ନାଁ ଅନିଲ କୁମାର ମଲ୍ଲିକ
1: ଶିବାଜୀ ପ୍ରସାଦ ସ୍ୱାଇଁ ଜାଣିଛନ୍ତି ସଂଯୁକ୍ତା ସ୍ୱାଇଁ ଆଉ
0: ମୁଁ ପଚାରିବାକୁ ଯାଉଥିଲି ଭଉଣୀ ଭଲ ଅଛନ୍ତି ତ
1: ହଁ ବହୁତ ଭଲ ଅଛି ଭଲ ଅଛି ସିଏ ତ ଅଛି ବୋଲି ମୋ ଘର ଆଉ ଯାହା କହନ୍ତି ମଝି ଖୁଣ୍ଟ
0: ହଁ ଭଲ କଥା ସେମିତି ଭାଇ ଭଉଣୀ ଭଲ ସମ୍ପର୍କ ଥାଉ ସବୁବେଳେ ଆଉ କହିଦିଅନ୍ତୁ ଆଜି ମୋ ପସନ୍ଦରେ କଣ ଗୀତ ଶୁଣିବି
1: ଆଜ୍ଞା କହିବି ଆସବୁତର ଭଜନ ଶୁଣିଛି ଗୀତ ଠାକୁରଙ୍କ ଶୁଣିଛି ଏଥର ଗୋଟେ ଯାଉଛି ଜନ୍ମ ଜନ୍ମ କା ସାଥ ହେ ତୁମାରା ହମାରା
0: ପଦେ ଗାଉନାହାନ୍ତି ଆପଣ
1: ଏଇଟା ଦେଖି ପଲକେର ଜନ୍ମ ଜନ୍ମ କା ସାଥ ହେ ତୁମାରା ହମାରା ଅଗର ନ ମିଲତେ ଇସି ଜନ୍ମ ମେ ଲେତେ ଜନ୍ମ ଦୁବାରା ଜନ୍ମ ଜନ୍ମ କା ସାଥ ହେ ତୁମାରା ହମାରା
0: ଆପଣ ତ ସାର ଅଲରାଉଣ୍ଡର ଆମେ ଯାହା ଜାଣିଲୁ
1: ଆଜ୍ଞା ମୁଁ ସ୍କୁଲରେ ଥିଲାବେଳେ ଯେତେବେଳେ ଏକୋଇଶ ମସିହା ପୂର୍ବରୁ ଆଣ୍ଠୁ ଅପରେସନ ପୂର୍ବରୁ ମୁଁ ପିଲାଙ୍କୁ ନାଚ ଶିଖାଏ ଗୀତ ଲେଖେ ନିଜେ ଲେଖେ ନିରେଶନ ଦିଏ ଗୀତ ନାଟ୍ୟ ଲେଖିଛି ଅନେକ ଅନେକ ଅଛି ସ୍କୁଲରେ
0: ଆପଣଙ୍କର ସବୁ କଳାକୁ ନେଇ ଆପଣ ଖୁସିରେ ରହିଥାନ୍ତୁ ସେମିତି ହସୁଥାନ୍ତୁ ହସଉଥାନ୍ତୁ
1: ସ୍ନେହ ଶ୍ରଦ୍ଧା ଏମିତି ଥାଉ ସବୁବେଳେ ଏମିତି ଥାଉ ସମସ୍ତ ପ୍ରତି ଥାଉ ଆପଣ ବି ମୁଁ ଜଗନ୍ନାଥ ଉପରେ ଏତିକି ପ୍ରାର୍ଥନା କରିବି ଆପଣଙ୍କର ଦୁଇ ଭଉଣୀଙ୍କର ମୋର ମାନେ ଭବିଷ୍ୟତ ଉଜ୍ଜଳମୟ ହେଉ ସବୁବେଳେ ସବୁବେଳେ ଏମିତି ଖିଲି ଖିଲି ହସ ଥାଉ
0: ଧନ୍ୟବାଦ
1: ଏଇଭଳି ହସ ପଡିଲେ ଶୁଣିଲେ ପେଟ ପଡିଯାଉଛି
0: ତେବେ ଶୁଣେଇ ଦଉଛୁ ଆପଣଙ୍କୁ ଏଇ ସୁନ୍ଦର ଗୀତଟି
2: ଫୋନ କଲେ କଥା ହେଲେ ସେଥିପାଇଁ ଧନ୍ୟବାଦ
1: ଆପଣଙ୍କୁ ମଧ୍ୟ ହୃଦୟରୁ ଧନ୍ୟଯୁକ୍ତ କରୁଛି ଜୟ ଜଗନ୍ନାଥ
0: ଜୟ ଜଗନ୍ନାଥ।

0: ପତ୍ରଟିଏ ନୁହେଁ ଫୁଲଟିଏ ପ୍ରିୟ, ପାଖୁଡ଼ାରେ ଅଛି ତୁମରି ନା।
1: ଏ ଫୁଲ ରଙ୍ଗରେ ପ୍ରୀତି ଯେ ଭରିଛି, ହୃଦୟ ସାଇତିବ ତାହା।
0: ଲେଖିଛନ୍ତି ଅବିନାଶ ଦାସ, ଅନ୍ତର୍ଗଡ ଶ୍ରୀ ବଳଦେବଜୀଉ କେନ୍ଦ୍ରାପଡ଼ାରୁ।
1: ବୈଶାଖ ଜ୍ୟେଷ୍ଠର ପ୍ରଚଣ୍ଡ ତାପରେ ସନ୍ତାପିତ ହେଲେ ଧରା, ମୌସୁମୀ ଦେବୀକୁ ଆସିଥାଉ ତୁମେ ଶୀତଳତା ଆଣି ପରା।
0: ଆକାଶେ ଭସାଇ କଳା ପାତଲକୁ ପ୍ରଶମିତ କର ଖରା, ମୃଦୁ ସମୀରର ପ୍ରବାହ ସାଙ୍ଗକୁ ବରଷଇ ଜଳଧାରା।
1: ତବ ଆଗମନେ ଉଲ୍ଲସିତ ଆଉ ପଲ୍ଲବିତା ହୁଏ ଧରା, ବସୁଧା ମାର ରଜ ପର୍ବ ଆଉ କାଳିଆ ସ୍ନାନ ଯାତରା।
0: ହିନ୍ଦୁ ସାଗରଙ୍କ କନ୍ୟାଙ୍କ ମୌସୁମୀ ତୁ ବନ୍ଦନିଆ ପରା, ଅବିଳମ୍ବେ ଦେବୀ ପ୍ରବାହିତ ହୁଏ ସୁଶୀତଳ କର ଧରା। ଲେଖିଛନ୍ତି ଗୋବିନ୍ଦ ବେହେରା ଡାଙ୍ଗମାଳ କେନ୍ଦ୍ରାପଡ଼ାରୁ।
1: ଆଲୋ ବର୍ଷାରାଣିଆ, ମାଟିକୁ ଟିକି ଭିଜେଇ ଯା, କାହିଁ କେତେ ଦିନ ଶୁଷ୍କ ରହିଅଛି, ବିଲବାଡ଼ି ଫାଟି କରିଛି ଆ। ଆଲୋ ବରଷାରାଣୀ ଆ,
0: ଅଭିମାନ କରି ରହିଲୁ ତୁହି, ତୋହର ଜମାରୁ ଦେଖା ତ ନାହିଁ, ନିଦାଘ ଡହକ ଦେହ ଦହୁଅଛି, ବଞ୍ଚିବା ପାଇଁ କି ଖୋଜୁଛି ରା। ଆଲୋ ବର୍ଷାରାଣୀ ଆ,
1: ବଣ ଜଙ୍ଗଲରେ ଜଳୁଛି ନିଆଁ, ତତଲ ତାତିରେ କରେ କିମିଆ, ତରୁ ତୃଣ ଲତା ଶୋଷରେ ମରୁଛି, ପୋଡ଼ିଦିଏ ଝାଞ୍ଜି ତତଲା ବାହା। ଆଲୋ ବର୍ଷାରାଣୀ ଆ,
0: ଚଷା ଭାଇ ଚାଷ କରିବା ପାଇଁ କି ମାଟି ଚଷି ତୋତେ ଡାକୁଛି ଆ, ବିହନ ବୁଣିବ କ୍ଷେତରେ ତାହାର, ଜଗତକୁ ଦେଇ ଅନ୍ନର ରାହା। ଆଲୋ ବର୍ଷାରାଣୀ ଆ,
1: ଚକର ଚକରି ତତେ ଝୁରୁଅଛି, ବେଙ୍ଗ ଡାକୁଅଛି ଆଦୁ ଆ, ଗଳାଫଟା ଡାକ ଶୁଭୁନି କି ତତେ, କେଉଁ ରାଇଜରେ ତୋରି ଗାଁ। ଆଲୋ ବରଷାରାଣୀ ଆ,
0: କାନାନେ କାନାନେ ପିକ ଡାକୁଅଛି, ପୁଛ ମେଲି ତାର ଦେଖିତୁ ଯା, ବାଇ ଚଢ଼େଇର ଝୁଲନ୍ତା ବସରେ ଟିକିଏ ଆସି ତୁ ଝୁଲିକି ଯା। ଆଲୋ ବର୍ଷାରାଣୀ ଆ,
1: ଆଦ୍ୟ ଆଷାଢ଼ର ପହିଲି ଛୁଆରେ ଧରଣୀର ଦୁଃଖ ଶୁଣିତୁ ଯା, କଳା ଘନ ବେଶେ ଭୁବନ ଲଗନି ମୂଷଳ ଧାରାରେ ବରସି ଯା। ଆଲୋ ବର୍ଷାରାଣୀ ଆ, ଆଲୋ ବର୍ଷାରାଣୀ ଆ।

0: ଲେଖିଛନ୍ତି ରାମଚନ୍ଦ୍ର ସାହୁ, ବଡ଼ମଙ୍ଗଳପୁର, ଧର୍ମଶାଳା, ଯାଜପୁର। ପ୍ରତି ରବିବାରେ ରହେ ପ୍ରତୀକ୍ଷାରେ ସକାଳର ସମୟ ନକୁ, ଅପା ଦୁହିଙ୍କର ଶୁଭେ ମଧୁସୁର, ଆସ ମୋ ପସନ୍ଦ ଅଗଣାକୁ, ହୃଦୟରେ ଆନନ୍ଦ ଦିଏ ମୋ ପସନ୍ଦ, ଘେନ ମୋର ଅଭିନନ୍ଦନ, ସ୍ୱୀକାର କର ମୋ ପସନ୍ଦ, ମୋର ଦେଉଅଛି ଫୁଲ ଚନ୍ଦନ, ନନ୍ଦନ ବନର ପାରିଜାତ ସମ ଝରେ ମୋ ପସନ୍ଦ ମକରନ୍ଦ, ସର୍ବଶ୍ରୋତାଙ୍କୁ ସୁଖରେ ରଖନ୍ତୁ ପ୍ରଭୁ ଦୟାମୟ ଆଦି କନ୍ଦ। ମୋ ପସନ୍ଦ ରବି କମନୀୟ ଛବି, ଭାବି କେତେ ଶ୍ରୋତା ହେଲେ କବି, ଅପାଙ୍କ ପଠନ ସୁମଧୁର ଗାନ, ତାନରୁ ଅମୃତ ପଡ଼େ ଶ୍ରବି। ମୋ ପସନ୍ଦର ଆକର୍ଷଣ ଜନମାନସରେ ତୋଳି ଶିହରଣ, ଖେଳାଏ କମ୍ପନ ଅପାଙ୍କ କାଉଁରୀ ମନ୍ତରେ ଚକିତ ଶ୍ରୋତା ଗଣ। ସୁଖ ଦୁଃଖ ସାଥୀ ଅପା ଆମ ନୀତି, ଦେଉଥାନ୍ତି ହିତ ଉପଦେଶ, ଦୂର ହୋଇଯାଏ ସର୍ବ ଅବସାଦ, ଲଭି ଦୁଇ ଅପାଙ୍କ ଆଶିଷ।
1: ଏଇ ସଂସାରେ ମଣି ଏକା ମୁଁ ଅସାର, ଖୋଜି ଖୋଜି ଅପା କରିଛନ୍ତି ସାର, କେମିତି କହିବି ପାଇ ନାହିଁ କିଛି, ଘେନି ଭକ୍ତି ପ୍ରୀତି ପ୍ରଣାମ।
2: ଲେଖିଛନ୍ତି ସଂଯୁକ୍ତା ଦାସ, ଗୋପବନ୍ଧୁ ସମବାୟ ନଗର, LIG 26, ଜଗତପୁର, କଟକରୁ।
0: ତିନୋଟି ଅକ୍ଷର ମିଶିକରି ସିନା ସ୍ତ୍ରୀ ଅକ୍ଷରର ଜାତ,
2: ସରେ ସାତ୍ୱିକ, ତରେ ତାମସିକ, ରରେ ଅଟେ ରଜତ,
0: ଜନନୀ ଭଗିନୀ ଜାୟା ରୂପେ ସିଏ, ହସାଉ ଥାଏ ଜଗତ,
2: ଶକ୍ତି ରୂପିଣୀ ନାରୀ ଏକା ସିଏ, ସଂସାର ତାଠାରୁ ଜାତ,
0: ମମତାର ସିନ୍ଧୁ ଦୁଇ ଗୋଟି ପରି ଶୁଣନ୍ତି ପ୍ରୀତିର ଗୀତ,
2: ତାଙ୍କ ଶ୍ରମେ ଆଜି ମୋ ପସନ୍ଦ ଘର, ଅଟେ ବହୁ ମଜବୁତ,
0: ଅଟେ ବହୁ ମଜବୁତ।

0: ଦେଖିଛନ୍ତି କବିରାଜ ପରିଡ଼ା ଲତାହରଣ କାକଟପୁର ପୁରୀରୁ।
1: କି ବେଳାରେ ବିହି ଜନମତ ଦେଲା ତା ସାଥେ କରମ ନ ଦେଲା କେଉଁ ଜନମରେ କି ପୁଣ୍ୟ କରିଲୁ ଦୁହିତା ରୂପରେ ଜାତ ହୋଇଲୁ ଛୋଟ ବେଳରୁ ତୁ ମାଟି ମାହାର ପାଣି ପବନରେ ଦିନେ ବଡ଼ ହୋଇଲୁ
0: ପରିବାରରେ ସୁଖ ଶାନ୍ତି ଭରିଲୁ ଘରକୁ ସ୍ୱର୍ଗରେ ପରିଣତ କଲୁ ସ୍ନେହ ମମତାର ଭଲ ପାଇବାରେ ସଭିଙ୍କୁ ନିଜର କଲୁ
1: ସମୟ ଚକ୍ରରେ ପେଶି ହୋଇ ଆଜି ସମ୍ପର୍କର ସେତୁ ଭାଙ୍ଗି ତୁ ଦେଲୁ ପରକୁ ଆପଣା ଆପଣାକୁ ପର କରି ଏ ସଂସାରେ ପର ଘରକୁ ତୁ ଗଲୁ
0: କପାଳ ଲିଖନ କେ କରିବ ଆନ ବାପା ମାଙ୍କର ଆଖିରେ ଆଖି ଲୁହ ଭରିଲୁ ବଧୁ ବେଶ ସାଜି କଲୁ ପାଦରେ ଅଳତା ମଥାରେ ଓଢ଼ୁଣୀ ଦେଇ ଲକ୍ଷ୍ମଣ ରେଖା ଟାଣି ତୁ ଦେଲୁ
1: ଅତୀତର ଅଭୁଲା ସ୍ମୃତିକୁ ଭୁଲି ଯାଇ ତୁ ହିଁ ଭବିଷ୍ୟତର ଜୀବନ ଗଢି ଚାଲିଲୁ ଭବିଷ୍ୟତର ଜୀବନ ଗଢି ଚାଲିଲୁ
0: ଲେଖିଛନ୍ତି ଡକ୍ଟର ଶାନ୍ତନୁ କୁମାର ନାୟକ ଅଧ୍ୟକ୍ଷ ରିଜିଓନାଲ କଲେଜ ରାମବାଗ ଯାଜପୁରରୁ
1: ହେ ମୋ ପସନ୍ଦ ତୁମେ ଭୁଣି ଅଛ ମୁଠା ମୁଠା ଚନ୍ଦ୍ରା ଲୋକ ସେ ଚନ୍ଦ୍ର ଆଲୋକେ ଭିଜିଯିବି ମୁଝେ ଭୁଲିଯାଏ ଦୁଃଖ ସୁଖ
0: ମଧୁ ହେଲା ତୁମ ସ୍ମୃତିର କାହାଣୀ ସୁରିଲା ପ୍ରତୀକ୍ଷା ଗୀତ ମଧୁର ମଳୟ ମନ୍ଦ ମନ୍ଦ ବହେ କରି ମତେ ବିମୋହିତ
1: ତୁମେ ସାଜିଅଛ ମୋ ପ୍ରେମ ପ୍ରତିମା ଖୋଲିଦେଲେ ମନ ପେଡ଼ି
0: ତୁମେ କେହି ନୁହେଁ ସବୁରି ହୃଦୟ ସବୁରି ପସନ୍ଦ ମୋ ପସନ୍ଦ ଯୋଡ଼ି।

0: ଲେଖିଛନ୍ତି ଅନିଲ କୁମାର ମଲ୍ଲିକ, ସହକାରୀ ଶିକ୍ଷକ, ବାହାରଣା ଚାରିଛକ, ପୁରୀରୁ।
1: ଦୁନିଆରେ ଯାହା ସବୁଠୁ ମଧୁର, ସବୁଠୁ ଯାହା ସୁନ୍ଦର, ଯାହା ଲାଗି ଆଜି ଦୁନିଆ ଦାଣ୍ଡରେ, ଅଟେ ପରିଚୟ ମୋର। ସେ ମୋର ଅତି ନିଜର, ନିଜଠୁ ନିଜର ଅତି ଆପଣାର, ସିଏ ପରା ବୋହୂ ମୋର।
0: ଦଶ ମାସ ଦଶ ଦିନ ଯେ ଯତ୍ନେ ଜଠରେ ଧରିନ ମୋତେ, କେତେ କଷ୍ଟ ସିଏ ସହିଛି ସେ ବେଳେ, କହିନି କାହା ଅଗ୍ରତେ। ଜନ୍ମ ଦେଇଛି, ପାଳିଛି, ପୋଷିଛି, ନ କରି ସେ ହତା ଦର, ସିଏ ପରା ବୋହୁ ମୋର।
1: ଅଧା ପେଟ ଖାଇ ଖୁଆଇଛି ମୋତେ, ନିଜକୁ ଦେଖିନି କେବେ, ନିଜ ସୁଖ କଥା ଭାବିନାହିଁ ସିଏ, ମୋ ସୁଖ ନୀତି ଭାବେ। କେତେ ଉଷାବ୍ରତ ମୋହର ନିମନ୍ତେ, ଉପବାସ ଉଜାଗର, ସିଏ ପରା ବୋହୁ ମୋର।
0: ଘରୁ ଯେବେ ମୁଁ ହିଁ ବାହାରକୁ ଯାଏ, ମୋ ବାଟକୁ ଥାଏ ଚାହିଁ, ନ ଫେରିବା ଯାଏ ଦୁଆର ବନ୍ଧରେ, ଅପେକ୍ଷାରେ ଥାଏ ରହି, କେତେ ମାନସିକ କରିଥାଏ ପରା ଏମିତି ହୃଦୟ ତାର, ସିଏ ପରା ବୋହୁ ମୋର।
1: ତାପଣ ତ କାନି ଶ୍ରୀମନ୍ଦିର ନୀତ, ତାହା ତ ମଥାରେ ଥିଲେ, ସବୁ ଅରିଷ୍ଟମ ହୋଇବ ଖଣ୍ଡନ, ଭୟଭ୍ରାନ୍ତି ଯିବ ଦୂରେ। ତାକୁଳେ ଜନମି ହୋଇଛି ମୁଁ ଧନ୍ୟ, କେଉଁ ଜନମର ପୁଣ୍ୟ, ତାପଦ ଯୁଗଳ ମୋ ନିମନ୍ତେ ଏକା, ଅଟଇ ସରଗ ଦ୍ୱାର, ସିଏ ପରା ବୋଉ ମୋର,
0: ସିଏ ପରା ବୋଉ।

0: ହେଲେ ମୋ ପସନ୍ଦ କାର୍ଯ୍ୟକ୍ରମ କିଏ କହୁଛନ୍ତି?
1: ଅରଖପୁର ପାଖରୁ କହୁଛି ପୋହଳ ମୌଜା ଧ୍ରୁବଚରଣ ସ୍ୱାଇଁ।
0: ଧ୍ରୁବଚରଣ ସ୍ୱାଇଁ କଣ କରନ୍ତି ଆପଣ?
1: କଣ ଏଇ ଚାଷବାସ ଆମର ତ ଏଇଟା ମଫସଲ ଏରିଆ, ଚାଷବାସ ତ ଆମେ ସବୁ କରୁ। ଧନ ଧନ ବିରି ମୁଗ ଏଇ ସବୁ କରୁ।
2: ଧ୍ରୁବଚରଣ ଆଜ୍ଞା ନମସ୍କାର।
1: ଆଜ୍ଞା
2: ଆପଣ ଭଲ ଅଛନ୍ତି ତ?
1: ଆଜ୍ଞା।
0: ଆଚ୍ଛା ଆପଣ କୋଉଠି ଅଛନ୍ତି କହିଲେ ଟିକେ ଆବାଜ ଶୁଭୁଛି।
1: ଗାଡି ମଟର ସବୁ ନଦୀ ବନ୍ଧରେ ସବୁ ଯାଉଛି, ନଦୀ ବନ୍ଧ କଲେ
0: ନଦୀ ବନ୍ଧ ପାଖରେ ଆପଣଙ୍କ ଘର। ତାହେଲେ ରୋଡ ରେ ଗାଡି ମଟର ସହିତ ପବନର ବି ଆବାଜ ଆସିବ ନା?
1: ଆଜ୍ଞା।

0: ଆପଣ କହିଲେ ଆପଣ ଚାଷବାସ କରନ୍ତି, ଆପଣ ନିଜେ କରନ୍ତି ନା ଲୋକ ବାଗ ଲଗେଇକି କରନ୍ତି?
1: ନାଇଁ, ଆମର କ୍ଷେତ ମାନେ ଆମର ଅଳପ, ଆମେ ନିଜେ କିଛି କରୁ, ଦରକାର ପଡ଼ିଲେ କାହାକୁ ଲୋକ ଦି ଜଣ କାମ କରୁ, ଧାନ କାମ ବେଳେ, ବାଦାମ କାମ ବେଳେ, ବାଦାମ ସବୁ ସବୁ ବୁଣା ଯାଏ, କ୍ଷେତରେ କାମ କରାଯାଏ।
2: ତାହେଲେ ବହୁତ କାମ କରନ୍ତି। ଏବେ କଣ ଲାଗିଛି ବିଲରେ?
1: ଏବେ ଆମର ସତ୍ୟ ଜହ୍ନି, ଭେଣ୍ଡି, ପୋଇ ଏଇଗୁଡା ସବୁ ଆମର ପଛରେ ବାହାରିବ। ପାଣି ଟିକେ ଅଭାବ ରହୁଛି ଆମ ଆଡେ।
0: ଯୋଉ ସମୟରେ ପରିବା ପ୍ରବଳ ଦାମ ହେଇଥିବ ଆପଣଙ୍କର ବାହାରିବ,
2: ଲାଭଟା ହବ ଆଉ କଣ?
0: ଲାଭ ହବ, ଘର ଖର୍ଚ୍ଚ ଚଳିବ ଆଉ କଣ?
1: ମେନ୍ ଘର ଖର୍ଚ୍ଚ ଚଳିବ, ଯାହା ଯେମିତି ଆସିଛି ପାଖରୁ ଲୋକ ନେଇଯାଆନ୍ତି।
0: ଫ୍ରେଶ୍ ଜିନିଷ କାହାକୁ ଲୋଭ ନ ଲାଗିବ।
2: ତାପରେ ଆପଣ ଯୋଉଠି ଆପଣଙ୍କ ଘରର ଲୋକେସନଟା କହିଲେ ସେଇଠି ପା ବସିଗଲେ ବିକ୍ରି ହେଇଯିବ ସବୁ?
1: କାମ ଆଉ ସବୁ କରିଛି। ରୋଡ ପରେ ଆମର ଗୋଟେ ବ୍ରିଜ ଯାଇଥିଲି, ତଣ୍ଡିକଣା ବୋଲି ବ୍ରିଜ ଗୁଡା ଅରସପୁର ବଜାର 5 କିଲୋମିଟର, ସେ ତଣ୍ଡିକଣା ବ୍ରିଜ ଗୁଡା ପଡ଼ୁ ଅଶୋଧା ଠୁ ସେତାବେଳେ ସାଢେ ସେ ଜଗତସିଂହପୁରକୁ କନେକ୍ସନ ଅଛି। ଏଇ ନଦୀ ବନ୍ଧର ତଳେ ଆମର ଘର।
0: ଆଚ୍ଛା, ଆପଣ ଆଜି କାହିଁକି ମୁହଁ ଶୁଖେଇଛନ୍ତି? ଏମିତି ଖାଇଛନ୍ତି ତ?
1: ଖାଇଛି ଚକୁଳି ପିଠା। ଆଜ୍ଞା, ଖାଇବି
0: ଚକୁଳି ପିଠା ଖାଇକି?
1: ସେଟା ଟିକେ ଆଜି ବ୍ୟସ୍ତ ନାହିଁ, ଭଲସେ ଖରା ଟିକେ ସେତେବେଳେ ଚାଲି ଯାଇଥିଲି, ପାଟିଟା କାଇଁ ଶୁଖି ଶୁଖି ଭଳିଆ ହଉ।
2: ଟିକେ ପାଣି ଫାଣି ପିଇ ଦିଅନ୍ତୁ ଜଲ୍ଦି ଜଲ୍ଦି।
0: ଆପଣ ଟିକେ ଚିନି ଲୁଣ ପାଣି ପିଇ ଦିଅନ୍ତୁ, ନହେଲେ ଗ୍ଲୁକୋଜ୍ ଅଛି ଯଦି ପିଅନ୍ତୁ।
2: ORS ପାଣି ବି ପିଇ ପାରିବେ।
0: ଆମର ଫୋନ ରଖି ଆପଣ ଗଲେ ଆଗେ ମୁହଁରେ ପାଣି ଛାଟନ୍ତୁ।
2: ନାଇଁ, ଆମକୁ ଲାଗୁଛି ଆପଣଙ୍କର ଦେହଟା ଟିକେ ଖରାପ ଥିଲା ଭଳି ଲାଗୁଛି, ଯେହେତୁ ଖରାରେ ଆପଣ ଯାଇକି ପଳେଇ ଆସିଛନ୍ତି, ଆପଣଙ୍କ ପାଟି ଶୁଖି ଯାଉଛି। ବେଶୀ କଥାବାର୍ତ୍ତା ନ ହେଇ ମୁଁ ଭାବୁଛି ଆପଣ ଟିକେ ନିଜ କଥା ଭାବନ୍ତୁ।
0: ଆମେ ଜାଣିଛୁ ଯେ ଆପଣ ମୋ ପସନ୍ଦକୁ ବହୁତ ଭଲ ପାଆନ୍ତି, ସେଥିପାଇଁ ଏଇ ଲୋଭଟି ଛାଡି ପାରୁନାହାନ୍ତି ଲାଗିଯାଇଛି ଯେତେବେଳେ।
1: ମୁଁ ସବୁବେଳେ ପ୍ରାୟ ମୁଁ ଶୁଣେ, ଆମ ଘରେ ତ ଲୋକ ବିଶେଷ କିଏ ନାହାନ୍ତି, ମୁଁ ଏମିତି ଯିଏ ବସିକିରି ଏମିତି ଶୁଣେ, ମୋତେ ଟିକେ ଭଲ ଲାଗେ ସମ୍ବାଦ। ସେତେବେଳେ ଯୋଉ ଲୋକ ସବୁ ଥିଲେ ଷ୍ଟୁଡିଓରେ ସେ ଲୋକମାନେ ସବୁ ନାହାନ୍ତି, ସବୁ ଆପଣଙ୍କର ବ୍ୟବହାର ମୋତେ ଭଲ ଲାଗୁଛି, ସେଥିପାଇଁ ମୁଁ ଟିକେ କଲ୍ଟା କରୁଛି। ନାଗିଗଲା ମୋର ମନ ଭାରି ଖୁସି ଅଛି।
0: ଆପଣଙ୍କ ଘରେ ବେଶୀ ଲୋକ ନାହାନ୍ତି ବୋଲି କହୁଛନ୍ତି? ଆଉ
1: ବେଶୀ ଲୋକ ନାହାନ୍ତି, ପୁଅଟି ଯାଇଛି ବାହାରୁ କଣ କୋଉଠି କଣ କରୁଛି, ତା ବୋଉଟି ଘରେ ଅଛି, ତାର ଗୋଟିଏ ପୁଅ, ଆମେ ବୁଢା ବୁଢୀ ଦି ଜଣ।
0: ଆଚ୍ଛା, ବୁଢା ବୁଢୀ ଦି ଜଣ ଯେ, ଆପଣଙ୍କର ବୁଢୀ ତାହେଲେ କଣ କରୁଛନ୍ତି? ଆମ ମାଉସୀ
1: ସେ ମାଉସୀ ଟିକେ ପିଲା ଟିକେ ଦଉଛନ୍ତି, ତାଙ୍କ ରୋଷେଇବାସ ଭଲ ମନ୍ଦ କରନ୍ତି, ମୁଁ ବାରି ଆଡକୁ ଯାଇଥିଲି।
0: ଆଚ୍ଛା ଆଚ୍ଛା, ଆଉ ଆପଣ କଣ କରନ୍ତି ତାଙ୍କ ପାଇଁ?
1: ତାଙ୍କ ପାଇଁ କଣ କୁହନ୍ତି, ଆମେ ତ ଘରେ ସବୁବେଳେ ଆମେ ରହିଲୁ, କଣ ତାଙ୍କ ପାଇଁ କରୁ, ଆମେ ଯେତିକି ସୀମିତ ପଇସାରେ ଆମେ ଚଳିବା କଥା
0: ନା? ପଇସା ପତ୍ର ସବୁ ସ୍ନେହ ଶ୍ରଦ୍ଧାର ମାପକାଠି ନୁହେଁ, ତାଙ୍କ ପାଖରେ ବସି କେତେବେଳେ ଟିକେ ଭଲ ମନ୍ଦ କଥା ହୁଅନ୍ତି କି ନାହିଁ?
1: ଯେତିକିଟା ସମ୍ଭବ ସେତିକିଟା ହବ। ମୁଁ ଟିକେ ବିଶେଷ ଘରେ ବସିବାକୁ ଭଲ ପାଏ, ଏତିକି ସୁବିଧା ହେଲେ ମୁଁ ଆମ ବଜାରକୁ ପଳେଇବି।
2: ଆଚ୍ଛା ହଉ, ଆପଣ ଏମିତି ପରିବାର ସହିତ ଖୁସିରେ ରୁହନ୍ତୁ, ଚାଷବାସ ଭଲରେ କରନ୍ତୁ, ବର୍ତ୍ତମାନ ଯାଇ ଆଗ ନିଜ କଥା ବୁଝନ୍ତୁ,
0: ମୋ ପସନ୍ଦରେ କଣ
1: ଶୁଣିବେ।
0: ଠିକ ଅଛି, ଶୁଣେଇ ଦଉଛୁ ଆମେ ଏଇ ସୁନ୍ଦର ଚଳଚ୍ଚିତ୍ରର ସୁନ୍ଦର ଗୀତଟି।
2: ଫୋନ କଲେ କଥା ହେଲେ, ସେଥିପାଇଁ ଧନ୍ୟବାଦ।

0: ସପ୍ତାହରେ ଥରେ ଯେବେ ତୁମେ ଆସିଯାଅ ସାଥୀ, ମନ ହୁଏ ବନ୍ଧୁ କାଟିବାକୁ ତୁମ ସହ କେତେ ଦିନ କେତେ ପୁଣି ରାତି।
1: ହାତ ଲେଖା ଚିଠି ତୁମ ସତରେ ଲାଗେ ଭାରି ନିଆରା, କବିତାରେ ରହିଥାଏ ପ୍ରୀତି ଭରା ଭରା।
0: ତୁମ ପସନ୍ଦର ଗୀତ ତୁମେ କହିଯାଅ ସିନା, ସମସ୍ତଙ୍କୁ ଭଲ ଲାଗେ ଭାରି ମନଜିନା।
1: ଏକଥା କି ବୁଝେ ସେହି ଅବୁଝା ସମୟ, ହେଇପରା ଦେଲାଣି ଇସାରା, ଖେଳ ସରିଗଲା ତୁମ, ଏବେ ଯାଅ ଯାଅ।

0: ହେଲେ ବନ୍ଧୁ ଭୁଲିବେନି ଫୋନ କରିବାର ସେଇ ବେଳ ଆଉ ବାର ଦିନ ବାରଟାରୁ ଗୋଟାଏ ପ୍ରତି ଶୁକ୍ରବାର
1: 0671230-3149
0: 0671230-3149
1: ଏଇଠି ଆମର ଫୋନ ନମ୍ବର
0: ମନରେ ଦୁଃଖ ଆଣିବାନି ବନ୍ଧୁ ଆସିଥିଲେ ଫେରିବାକୁ ହବ ଇଏ ପରା ସୃଷ୍ଟିର ବିଚାର

0: ଛାଡ଼, ପାଣି କଳ ମୁଁ ମାରୁଛି, ତମେ ପରିବା ଧୁଅ। ତମ ନାଁ କଣ?
1: ଅଙ୍ଗୁରୀ।
0: ଅଙ୍ଗୁରୀ, ବା ଭଲ ନାଁଟିଏ ତ। ତମେ ବୋଧହୁଏ ଅଙ୍ଗୁର ବେଶୀ ଖାଅ।
1: ଅଙ୍ଗୁର କେବଳ ଦୁଇ ଥର ଖାଇଛି, ଥରେ ବାପ ଘରକୁ ଯିବା ଆଗରୁ ଖାଇଥିଲି, ଆଉ ଥରେ ସେଠୁ ଫେରିବା ପରେ। ପ୍ରଭାତି ଆଣିଦେଇଥିଲା।
0: ପ୍ରଭାତି? ସେ କିଏ?
1: ମୋ ସ୍ୱାମୀ।
0: ତମେ ତ ବହୁତ ବଢିଆ ଗୀତ ଗାଉଛ।
1: ମତେ ଗୀତ ଗାଇ ଆସେନି।
0: ଏବେ ପରା ଗାଉଥିଲ?
1: ନା, ଏମିତି ଟିକେ ଗୁଣୁଗୁଣୁ ହେଇ ଗାଉଥିଲି। ନା,
0: ମୋ ନା ବୀଣା, ଖରା ଛୁଟିରେ ଏଠିକି ଆସିଛି।
1: ଛୁଟି ମାନେ ତମେ କଣ ଚାକିରି କରୁଛ?
0: ନା, ପାଠ ପଢୁଛି, 10+2।
1: କଣ ବୁଝିପାରୁଛ?
0: ଦ୍ୱାଦଶ ଶ୍ରେଣୀ ଏଥର ବୁଝିଲ? ସେଇ ପରୀକ୍ଷା ଦେଇଛି, ଏ ବର୍ଷ କଲେଜ ଯିବି। ମତେ ତମର ସେଇ ଗୀତଟା ଶିଖେଇ।

0: ଶୁଣିଲେନି? ମୁଁ ଆମ କଲେଜ ଫଙ୍କସନ ରେ ତାକୁ ଗାଆନ୍ତି,
1: ମତେ ଗୀତ ଫିତା ଆସେନି।
2: ତମ ଖୁଡି ଡାକିଲେଣି।
0: ହଁ ହଁ ଯାଉଛି।
3: ତମେ କେମିତି ଜାଣିଲ ସେ ମୋ ଖୁଡି ବୋଲି?
1: ରାମତାରା କହିଥିଲା।
3: ରାମତାରା କିଏ?
1: ଏଠିକାର ଜଗୁଆଳି।
3: ମୁଁ ତାହେଲେ ଆସୁଛି, ନହେଲେ ଖୁଡି ପୁଣି ଡାକିବେ।
4: ବୀଣା, ତୋ ପାଇଁ ସର୍ବତ କରିଛି, ନେ ପିଇ ଦେ।
3: ହଉ ଦିଅ।
4: କୁଆଡେ ଯାଇଥିଲୁ?
3: ଏଇ ଦୂରରେ ସେ ଘରଟି ଦେଖୁଛ, ସେଇଠିକି ଯାଇଥିଲି। ସେଠି ଗୋଟେ ଝିଅ ଗୀତ ବୋଲୁଥିଲା, ତା କଣ୍ଠସ୍ୱର କି ମିଠା, ଟିକେ ଶୁଣିବାକୁ ଅଟକି ଗଲି।
4: ଆଚ୍ଛା ଆଚ୍ଛା, ସେଇ ଝିଅଟା?
3: ହଁ,
4: ତା ନାଁ ଅଙ୍ଗୁରୀ।
3: କଣ୍ଠସ୍ୱର ତାର ଭାରି ବଢିଆ। ସେ କିଏ କି ଖୁଡି?
4: ସିଏ ଆମ ପଡିଶା ଘରର ପଡିଶା ଘର, ପୁଣି ତା ପଡିଶା ଘରର ପୁରୁଣା ଚାକର ପ୍ରଭାତୀର ପୁନର୍ବିବାହିତା ସ୍ତ୍ରୀ।
3: ପୁନର୍ବିବାହ

0: ପୁଣି ଡାକିବି।
1: ବୀଣା, ତୋ ପାଇଁ ସର୍ବତ କରିଛି, ନେ ପିଇ ଦେ।
0: ହଉ ଦିଅ।
1: କୁଆଡେ ଯାଇଥିଲୁ?
0: ଏଇ ଦୂରରେ ସେ ଘରଟି ଦେଖୁଛ, ସେଇଠିକି ଯାଇଥିଲି। ସେଠି ଗୋଟେ ଝିଅ ଗୀତ ବୋଲୁଥିଲା, ତା କଣ୍ଠସ୍ୱର କି ମିଠା, ଟିକେ ଶୁଣିବାକୁ ଅଟକି ଗଲି।
1: ଆଚ୍ଛା ଆଚ୍ଛା, ସେଇ ଝିଅଟା?
0: ହଁ,
1: ତା ନାଁ ଅଙ୍ଗୁରୀ।
0: କଣ୍ଠସ୍ୱର ତାର ଭାରି ବଢିଆ। ସେ କିଏ କି ଘୁଡ଼ି?
1: ସିଏ ଆମ ପଡ଼ିଶା ଘରର ପଡ଼ିଶା ଘର, ପୁଣି ତା ପଡ଼ିଶା ଘରର ପୁରୁଣା ଚାକର ପ୍ରଭାତୀର ପୁନର୍ବିବାହିତା ସ୍ତ୍ରୀ।
0: ପୁନର୍ବିବାହିତା ସ୍ତ୍ରୀ ମାନେ?
1: ମାନେ ପ୍ରଭାତୀର ଏଇଟା ଦ୍ୱିତୀୟ ବାହାଘର, ଆଉ ଏ ଅଙ୍ଗୁରୀ ହଉଛି ତାରି ନୂଆ ବୋହୁ।
0: ପୁନର୍ବିବାହିତା ବୋହୁ ପୁଣି ନୂଆ ବୋହୁ ହେଲା କେମିତି?
1: ଶୁଣ କହୁଛି, ଅଙ୍ଗୁରୀ ବାହାଘର ପରେ ବାପ ଘରକୁ ଯାଇ ପୁଣି ଆସିଛି, ତ ଯେହେତୁ ଏଠି ରହିବାର ଗୋଟାଏ ବର୍ଷ ବି ପୁରିନି, ସେଇଥିପାଇଁ କହିଲି ନୂଆ।
0: ଏକଥା କେମିତି ହେଲା ଖୁଡ଼ି? ମୁଁ ଯେତେବେଳେ ସପ୍ତମ ଶ୍ରେଣୀରେ ପଢୁଥିଲି ଆଉ ଏଠିକି ଛୁଟିରେ ଆସିଥିଲି, ସେତେବେଳେ ପରା ପ୍ରଭାତୀର ବାହାଘର ହେଇଥିଲା। ଏ ଅଙ୍ଗୁରୀ ତେବେ ଦ୍ୱିତୀୟ ସ୍ତ୍ରୀ ହେଲା କେମିତି?
1: ହଁ, ଇଏ ତା ଦ୍ୱିତୀୟ ସ୍ତ୍ରୀ, ପାଞ୍ଚ ବର୍ଷ ହେଇଗଲା। ପ୍ରଭାତୀ ଏଠୁ ଛୁଟି ନେଇ ତା ପ୍ରଥମ ସ୍ତ୍ରୀର ଶୁଦ୍ଧିକ୍ରିୟା ପାଇଁ ଗାଁକୁ ଯାଇଥିଲା, ସେତିକିବେଳେ ଏ ଅଙ୍ଗୁରୀର ବାପ ପ୍ରଭାତୀର ଗାମୁଛା ଚିପୁଡ଼ି ଦେଇଥିଲା।
0: କାହିଁକି? ତା ଗାମୁଛା କଣ ଓଦା ହେଇଯାଇଥିଲା କି ଖୁଡ଼ି?
1: ହଁ ପରା, କଥାରେ ଅଛି ପହିଲି ସ୍ତ୍ରୀର ସ୍ୱର୍ଗବାସରେ ଆଖିରୁ ଲୁହ ପୋଛି ପୋଛି ଗାମୁଛା ଓଦା ହେଇଯାଇଥାଏ, କିନ୍ତୁ ଅସଲ କଥା ହେଲା ଶୁଦ୍ଧିକ୍ରିୟା ସାରି ନଈ ଗାଧୁଆ ଶେଷରେ ଓଦା ଦେହକୁ ପୋଛିବା ଯୋଗୁଁ ହିଁ ଗାମୁଛା ଓଦା ହେଇଯାଇଥାଏ। ଠିକ ଏତିକିବେଳେ ଗାଁର କୋଉ ଝିଅର ବାପ ଯଦି ସେ ଗାମୁଛାଟିକୁ ଚିପୁଡ଼ି ଦିଏ, ତେବେ ତାର ଏଇ ଅର୍ଥ ହୁଏ ଯେ ତମେ ଆଉ କାନ୍ଦିବା ଦରକାର
0: ନାହିଁ,
1: କାରଣ ଯିଏ ମରିଗଲା ତା ବଦଳରେ ମୁଁ ତମକୁ ମୋ ଝିଅଟିକୁ ଦଉଛି। ଠିକ ଏଇ ବିଧିବିଧାନରେ ପ୍ରଭାତୀ ସହିତ ଅଙ୍ଗୁରୀର ବାହାଘର ହେଇଥିଲା।
0: ଆଚ୍ଛା,
1: ବାହାଘର ପରେ ବହୁଦିନ ପର୍ଯ୍ୟନ୍ତ ସେ ଶାଶୁଘରକୁ ଯାଇନଥିଲା, କାରଣ ଅଙ୍ଗୁରୀ ସେତେବେଳେ ସାନ ଥିଲା। ବାହାଘରର ପାଞ୍ଚ ବର୍ଷ ପରେ ପ୍ରଭାତୀ ଗାଁକୁ ଗଲାବେଳେ ତା ମାଲିକମାନଙ୍କୁ କହିଥିଲା ଯେ ଏଥର ସେ ଅଙ୍ଗୁରୀକୁ ନିଶ୍ଚୟ ସାଙ୍ଗରେ ଆଣିବ, ହେଲେ ମାଲିକମାନେ ସେଥିରେ ରାଜି ନଥିଲେ।
0: କାହିଁକି ଖୁଡ଼ି?
1: ସେମାନେ ଦି ଜଣଙ୍କୁ ଖୋରାକି ଦେବାକୁ ଚାହୁଁନଥିଲେ ଆଉ କ'ଣ। ପ୍ରଭାତୀ ମାଲିକମାନଙ୍କୁ ବହୁତ ବୁଝେଇଲା ଯେ ଘର ପଛପଟେ ଜାଗାଟିକୁ ଲିପା ପୋଛା କରି ଅଙ୍ଗୁରୀ ସେଇଠି ତାର ଅଲଗା ଚୁଲି ଚୌକା କରିବ, ଶେଷକୁ ଯାଇ ସେମାନେ ରାଜି ହେଲେ।
0: ତାକୁ ଦେଖି ମତେ ଆଶ୍ଚର୍ଯ୍ୟ ଲାଗୁଛି ଖୁଡ଼ି, ଦି ହାତରେ କାମ କରୁଛି, ପୁଣି ଶାଢୀର ଓଢ଼ଣାଟାକୁ ଦାନ୍ତରେ ଚାପି ଧରିଛି। ସ୍ତ୍ରୀ ଲୋକମାନେ ପରା ପୁରୁଷ ଲୋକଙ୍କ ଆଗରେ ମୁଣ୍ଡରେ ଓଢ଼ଣା ଦିଅନ୍ତି, ହେଲେ ଇଏ ତ ମୋ ଆଗରେ ବି।
1: ହ୍ୟାଲୋ, ଏବେ ଯାହା ଦେଖୁଛୁ ସେ ତ କିଛି ନୁହେଁ, ଯେତେବେଳେ ସିଏ ଏଠିକି ନୂଆ ନୂଆ ଆସିଥିଲା ନା, ହାତେ ଲମ୍ବର ଓଢ଼ଣା ଟାଣୁଥିଲା, ଏବେ ତ ବହୁତ କମିଯାଇଛି। ହେଲେ ତାର ମୁର୍ଖି ମୁର୍ଖି ହସ ଭାରି ସୁନ୍ଦର, ମନ ଲୋଭା। ତା ହସ ସାଙ୍ଗକୁ ପାଦରେ ପିନ୍ଧିଥିବା ରୂପା ପାଉଁଜିର ଋଣୁଛୁଣୁ ଶବ୍ଦ, ସିଏ ପରା ଏଠି ହେଇଯାଇଛି ସମସ୍ତଙ୍କ ଆଖିର ତାରା।

0: କଣ କରୁଛ ଅଙ୍ଗୁରି? ଏଇ ଦେଖୁନ, ହରଡ଼ ଡାଲିରେ ଟିକି ଟିକି ଗୋଡ଼ି ଭର୍ତ୍ତି ହେଇଛି, ତାକୁ ବସି ବାଛୁଛି।
1: ଆଉ ଯୋଉ ଗୀତ ଗାଉଥିଲ?
0: ଯା, ମତେ ଗୀତ ଫିତ ଆସେନି।
1: ଏ ଗୋଡ଼ରେ କଣ ପିନ୍ଧିଛ?
0: ବଳା।
1: ଆଙ୍ଗୁଠିରେ?
0: ମୁଦି।
1: ବାହୁରେ?
0: ବାହୁଟି।
1: ଆଉ ବେକରେ?
0: ଚନ୍ଦ୍ରହାର।
1: ମଥାରେ? ଏଇଟା
0: ମଥାମଣି।
1: ଅଣ୍ଟା ଖାଲି ରଖିଛ ଯେ?
0: ଅଣ୍ଟା ସୂତାଟା ଭାରି ଓଜନିଆ ଲାଗୁଛି, ତାକୁ କାଲି ପିନ୍ଧିବି। ଦେଖୁନ, କାନ ବି ଫୁଙ୍ଗୁଳା, କନ ଫୁଲ ଭାଙ୍ଗି ଯାଇଛି। କାଲି ସହରକୁ ଯାଇ ତାକୁ ମରାମତି କରେଇବି, ଆଉ ନାକ ପାଇଁ ଗୋଟେ ନାକ ଫୁଲ ଆଣିବି। ମୋର ଗୋଟେ ବଡ ନାକ ଫୁଲ ଥିଲା, ମୋ ଶାଶୁ ନା ମତେ ଦେଲେନି, ନିଜ ପାଖରେ ରଖିଦେଲେ। ହଁ ହଁ, ଯାଉଛି। ହେଇ, ସେ ଡାକିଲେଣି, ମୁଁ ଯାଉଛି।
2: ଖୁଡ଼ି, ଏ ଜାଗାଟା ତ ଭାରି ଥଣ୍ଡା। ଏତେ ବଡ ନିମ ଗଛ ମୁଁ ଦିଲ୍ଲୀରେ କୋଉଠି ଦେଖିନି। ନିମ ଗଛ ଛାଇ କଣ ଥଣ୍ଡା?
3: ଆରେ, ନିମ ଅପେକ୍ଷା ବର ଗଛ ଛାଇ ଆହୁରି ବେଶୀ ଥଣ୍ଡା। ତା ଛଡା ଏଠିକା ପୁରୁଣା କୂଅ ଯୋଗୁଁ ଏ ଜାଗାଟା ବି ବେଶୀ ଥଣ୍ଡା ଲାଗେ।
2: ଲାଗୁଛି ଏ କୂଅରୁ କେହି ପାଣି ନଉନାହାନ୍ତି।
3: ଏଠି ତ କେହି ପାଣି ନଉନାହାନ୍ତି। ହେଇ, ସେ ଯୋଉ

0: ରାସ୍ତା କାମ ହେଉଛି ତା ମୂଲିଆମାନେ ବେଳେବେଳେ ଆ ପାଣିକୁ ବ୍ୟବହାର କରନ୍ତି। କୂଅ ପାଣି ପଡ଼ି ପଡ଼ି କୂଅମୂଳଟା ବି ସଦାବେଳେ ଥଣ୍ଡା ଲାଗେ।
1: ହାତରେ ଏଇ ବହିଟା ଦେଖି ଦେଖି
0: ଶରତ ବାବୁଙ୍କ ଉପନ୍ୟାସ। ଅଙ୍ଗୁରୀ ସହିତ ତୋର କଣ କଥାବାର୍ତ୍ତା ଚାଲିଥିଲା କି?
1: ସେ ତାର ଗହଣା ସବୁ ଦେଖାଉଥିଲା।
0: ସେ ତା ନୂଆ ଗହଣା ପିନ୍ଧିଲେ ନା ଭାରି ଛପରି ହୁଏ ଆଉ ଦେଖେଇ ହୁଏ।
2: ମା ନମସ୍କାର।
0: ନମସ୍କାର, କଣ କିଛି କହିବ?
2: କଥା କଣ କି ମା, ଗାଁରୁ ଜରୁରୀ ଖବର ଆସିଛି। ମୋ ମାର ଦେହ ଭଲ ନାହିଁ।
0: ଆଚ୍ଛା,
2: କିଛି ଦିନ ପାଇଁ ମତେ ଗାଁକୁ ଯିବାକୁ ପଡିବ, ଭାବିଲି ଆପଣଙ୍କୁ କହିଦେବି।
0: ଫେରିବ କେବେ?
2: ସେ କଥା ଗଲା ପରେ କହିବି ମା। ତା ଦେହ ଯଦି ବେଶୀ ଖରାପ ହବ ତେବେ ମୋ ସାଙ୍ଗକୁ କହିଯିବି, ସେ ଏଇଠାରେ ଦେଖାଶୁଣା କରିବ।
0: ହଉ,
2: ଆହୁରି କେତେ ଘରେ ଖବର ଦେବାର ଅଛି। ଆସୁଛି ମା, ନମସ୍କାର।
0: ନମସ୍କାର।
1: ବଡ ହସକୁରା ସ୍ୱଭାବର।
0: ହଁ, ଲାଜ ବି କରେ, ପାଠ ସେଠା ସିନା ପଢିନି ହେଲେ କଥା କହିବାର ବାଗ ଠିକ ଜାଣିଛି।
1: ଖୁଡି, ସେ କଣ ଏକା ଯିବ? ଅଙ୍ଗୁରୀ ତା ସାଙ୍ଗରେ ଯିବନି?
0: ଅଙ୍ଗୁରୀ ଯିବ?
1: ହଁ,
0: ହେଲେ ରାମ ତାରା ସାଙ୍ଗରେ ଅଙ୍ଗୁରୀ କାହିଁକି ଯିବ?
1: ରାମ ତାରା, ଇଏ ପ୍ରଭାତୀ ନୁହଁ?
0: ନାଇଁ ନାଇଁ ନାଇଁ, ଇଏ ହଉଛି ରାମ ତାରା, ଏଠିକାର ଚୌକିଦାର।
1: ମୁଁ ତାକୁ ସବୁଦିନ ସକାଳେ ଅଙ୍ଗୁରୀର ଚୁଲି ମୁଣ୍ଡରେ ଦେଖେ ତ ଭାବେ ଏଇ ହଉଛି ପ୍ରଭାତୀ।
0: ଅଙ୍ଗୁରୀ ଆସିବା ଆଗରୁ ରାମ ତାରା ରାତି ସାରା ପହରା ଦେଇ ସକାଳୁ ସକାଳୁ ୟା ତା ଘରୁ ଗିଲାସରେ ଚା ମାଗୁଥିଲା। ଆ ଚା ପିଇ ଦେଇ ଏଇ କୂଅମୂଳରେ ଖଟିଆ ପକେଇ ଦିନ ସାରା ଶୋଇ ଯାଉଥିଲା।
1: ହଁ,
0: କିନ୍ତୁ ଅଙ୍ଗୁରୀ ଆସିବା ଦିନଠୁ ଇଏ ପାଖ ଗାଈଆଳଙ୍କ ଘରୁ କ୍ଷୀର ଆଣୁଛି ଆଉ ଅଙ୍ଗୁରୀ ଚୁଲିରେ ଚା ତିଆରି କରି ତିନି ଜଣ ଯାକ ବସି ଚା ପିଉଛନ୍ତି।
1: ଆଉ ଜଣେ ବି ତ ବସୁଛି ସେଠି ଖୁଡି, ତା ମାନେ ସେଇ ଗେଡ଼ା ମୋଟା ଆଉ ଶୁଖିଲା ମୁହା ଲୋକଟା ଅଙ୍ଗୁରୀର ସ୍ୱାମୀ? ସତରେ ଖୁଡି, ଅଙ୍ଗୁରୀ ଭଳି ସୁନ୍ଦରୀ ଝିଅଟାର ବର ରାମ ତାରା ଭଳିଆ କୌଣସି ସୁନ୍ଦର ଯୁବକ ହବାର ଥିଲା, ତାଠି ଯେମିତି ଆକର୍ଷଣ ଅଛି ନା।
0: ବୁଝିଲୁ, ଆମର ଗୋଟେ ଗାଉଁଲି କଥା ଅଛି, ସ୍ତ୍ରୀ ହଉଛି ନରମ ମାଟିର ପିଣ୍ଡୁଳା ପରି, ତାକୁ ଯେମିତି ପାରିବ ସେମିତି ଗଢି ପାରିବ। ଆଉ ଏ ଅଙ୍ଗୁରୀକୁ ଦେଖିଲେ ମତେ ଲାଗେ
1: ତାକୁ ଯେମିତି ଚାହିଁବ ସେମିତି ଗଢି ପାରିବ।
0: ବୁଝିଲୁ ବିଣା, ମୁଁ ଯେତେବେଳେ ଅଙ୍ଗୁରୀକୁ ପ୍ରଭାତୀ ସାଙ୍ଗରେ ଦେଖେ ନା ସେତେବେଳେ କଣ ଭାବେ ଜାଣିଛୁ?
1: କଣ?
0: ମତେ ଲାଗେ ଏ ପ୍ରଭାତୀଟା ଅଙ୍ଗୁରୀର ସ୍ୱାମୀ ହେବାର ହାତ ଯୋଗ୍ୟ ନୁହେଁ।
1: ଖୁଡି, ଅନ୍ଧାର ହେଇ ଆସିଲାଣି, ଘର ଭିତରକୁ ଚାଲ।
0: ହଁ, ଚାଲ ଚାଲ।

0: ଆରେ ଅଙ୍ଗୁରି ଆ ଆ
1: ସେଇଟା କଣ ପଢୁଛ ମା?
0: ତୁ ପଢିବୁ?
1: ମତେ ପଢି ଆସେନି।
0: ଶିଖୁନୁ?
1: ନାଇଁ ଲୋ ମା।
0: କାହିଁକି?
1: ସ୍ତ୍ରୀ ଲୋକ ପାଠ ପଢିଲେ ପାପ ହବ।
0: ପୁରୁଷ ଲୋକଙ୍କ ପାପ ହୁଏନି?
1: ନା ନା, ପୁରୁଷ ଲୋକଙ୍କ ପାପ ହୁଏନି।
0: ଏକଥା ତତେ କିଏ କହିଲା?
1: ମୁଁ ଠିକ ଜାଣିଛି।
0: ତା ମାନେ ସେ ଯଦି ତା

0: ସେ ଯଦି ତା ଜୀବନକୁ ଖୁସିରେ କଟେଇ ପାରୁଛି ତେବେ ତା ପାଇଁ ସେଇଟା ହିଁ ଠିକ।
1: ଆଚ୍ଛା କହିଲ ଅଙ୍ଗୁରୀ, ତମ ଗାଁରେ ବାହାଘର କେମିତି ହୁଏ?
2: ଆମ ଗାଁରେ ଝିଅଟେ ଛୋଟ ହେଇଥାଏ, ଏଇ ଧର 10 କି 11 ବର୍ଷର, ସେଇ ବୟସରେ ତାର ପାଦ ପୂଜା କରାଯାଏ।
1: ଇମା ପାଦ ପୂଜା, ସେ ପୁଣି କଣ?
2: ଝିଅର ବାପା ଗୋଟେ ଥାଳିରେ ଫୁଲ ଆଉ ଟଙ୍କା ଧରି ଯାଏ ଆଉ ପୁଅ ଆଗରେ ଥୋଇଦିଏ।
0: ତାହେଲେ ତ ଝିଅର ବାପା ପାଦ ପୂଜା କଲେ, ଝିଅ କୋଉଠି କଲା?
2: ସେଇ ଏକା କଥା, ପୂଜାଟା ତା ବାପା ଝିଅ ତରଫରୁ କଲେ ନା ନାହିଁ?
1: ହେଲେ ସେ ଝିଅ ତ ସେ ପୁଅକୁ ଅର୍ଥାତ୍ ତା ଭାବି ପରକୁ ଦେଖି ବି ପାରିଲାନି।
2: ଝିଅମାନେ ପୁଅକୁ ଦେଖନ୍ତିନି।
1: କି ଆଶ୍ଚର୍ଯ୍ୟ କଥା, ଝିଅ ତାଙ୍କର ହବାକୁ ଥିବା ସ୍ୱାମୀଙ୍କୁ ଦେଖନ୍ତିନି?
2: ନା ନା ନା, ଖାଲି ଯୋଉ ଝିଅ ଭଲ ପାଇ ବାହା ହୁଅନ୍ତି ସେଇମାନେ ହିଁ ଦେଖନ୍ତି।
1: ଓ ମାଇ ଗଡ୍, ତମ ଗାଁରେ ଝିଅମାନେ ପ୍ରେମ କରନ୍ତି?
2: କିଏ କିଏ କରିଥାନ୍ତି।
0: ଆଚ୍ଛା ସେ ଯୋଉ ଝିଅମାନେ ପ୍ରେମ କରନ୍ତି ତାଙ୍କୁ ପାପ ହୁଏନି?
2: ହଁ ପାପ ହୁଏ, ପାପ ହୁଏ, ବହୁତ ପାପ ହୁଏ।
0: ଯଦି ପାପ ହବା କଥା ଜାଣନ୍ତି ତେବେ ପ୍ରେମ କରନ୍ତି କାହିଁକି?
2: କଥା କଣ କି, କେହି ଜଣେ ଯଦି କୋଉ ଝିଅକୁ କିଛି ଖୁଆଇ ଦିଏ ତାହେଲେ ସେ ଝିଅଟି ତାକୁ ଭଲ ପାଇ ବସେ।
1: ଆଚ୍ଛା
0: କିଏ ପୁଣି କଣ ଖୁଆଇ ଦିଏ?
2: ଗୋଟେ ଜଙ୍ଗଲୀ ଜଡ଼ିବୁଟି ଅଛି, ତାକୁ ଯଦି ସେ ଲୋକ ପାନରେ କି ମିଠାରେ ମିଶେଇ ସେ ଝିଅକୁ ଖୁଆଇ ଦିଏ ତାହେଲେ ସେ ଝିଅଟି ତା ପ୍ରେମରେ ପଡ଼ିଯାଏ। ତାକୁ ଦୁନିଆରେ ସେ ଲୋକଟା ଛଡ଼ା ଆଉ କିଛି ଭଲ ଲାଗେନି।
1: ସତେ ନା କଣ?
2: ହଁ ଖାଣ୍ଟି ସତ କଥା, ମୁଁ ପୁରା ନିଜ ଆଖିରେ ଦେଖିଛି।
0: କାହାକୁ?
2: ମୋର ସାଙ୍ଗଟେ ଥିଲା, ବୟସରେ ମୋଠୁ ଟିକେ ବଡ ହବ।
1: କଣ ହେଲା ତାର?
2: ହବ ଆଉ କଣ, ସିଏ ପୁରାପୁରି ତା ପାଇଁ ପାଗଳ ହେଇଗଲା। ଶେଷକୁ ଦିନେ ସେ ଲୋକଟା ସାଙ୍ଗରେ ଏକା ଥରେ ସହରକୁ ଛୁ କଲା।
0: ଆଚ୍ଛା ସେ ଲୋକଟି ଝିଅଟିକୁ ଜଙ୍ଗଲୀ ଜଡ଼ିବୁଟି ଖୁଆଇଛି ବୋଲି ତୁ କେମିତି ଜାଣିଲୁ?
2: ବର୍ଫିରେ ମିଶେଇ ଖୁଆଇ ଦେଇଥିଲା ପରା, ତ ନହେଲେ କଣ ସେ ତୁଚ୍ଛାଟାରେ ତା ବାପା ମାଙ୍କୁ ଛାଡ଼ି ପଳେଇ ଯାଇଥାନ୍ତା। ସେ ଲୋକଟା ତାକୁ ବହୁତ ଜିନିଷ ଆଣିକି ଦଉଥିଲା, ସହରରୁ ଦାମୀ ଦାମୀ ପୋଷାକ, କାଚ ଚୁଡି, ଏମିତିକି ମୋତିର ହାର ବି, ତା ଛଡ଼ା ଆହୁରି କେତେ କଣ।
1: ସେସବୁ ଠିକ ଯେ, ହେଲେ ତମେ କେମିତି ଜାଣିଲ ଯେ ସେ ଲୋକ ତାକୁ ଜଙ୍ଗଲୀ ଜଡ଼ିବୁଟି ଖୁଆଇ ଦେଇଥିଲା?
2: ଯଦି ଖୁଆଇ ନଥାନ୍ତା ତାହେଲେ କଣ ସେ ତାକୁ ଭଲ ପାଇଥାନ୍ତା?
0: ପ୍ରେମ ତ ଏମିତିରେ ବି ହେଇଥାଏ।
2: ଆଉ ଯୋଉଥିରେ ବାପ ମାଙ୍କ ମନ ଦୁଃଖ ହବ ସିଏ କି ପ୍ରେମ?
1: ସେ ଜଙ୍ଗଲୀ ଜଡ଼ିବୁଟି କେମିତିକା ତମେ ଦେଖିଛ?
2: ନା ମୁଁ ସିନା ଦେଖିନି, ହେଲେ ବହୁତ ଦୂର ମାନେ ଘନ ଜଙ୍ଗଲରେ ମିଳେ ସେଇଟା। ଝିଅର ଅଜାଣତରେ ତାକୁ ମିଠାରେ ମିଶେଇ ଦିଅନ୍ତି, କେହି କେହି ପାନିରେ ବି ପକେଇ ଦିଅନ୍ତି। ସେଇଥିପାଇଁ ପରା ମୋ ମା ମତେ ପୁରା ମୂଳରୁ ତାଗିଦ କରିଦେଇଛି, ମାନେ କେହି ବି ମିଠେଇ କି ପାନ ଦେଲେ ତୁ ଜମା ଖାଇବୁନି।
0: ତୁ ନ ଖାଇ ଖୁବ ଭଲ କଲୁ, ହେଲେ ତୋର ସେ ସାଙ୍ଗ କେମିତି ଖାଇଦେଲା କହିଲୁ?
2: ଯେମିତି ଖାଇଛି ସେମିତି ତା ଫଳ ଭୋଗିବ। ବିଚାରୀ, ସତକୁ ସତ ପାଗଳି ହେଇଯାଇଥିଲା ସେ, ଖାଇବା ପିଇବା କୋଉଥିରେ କିଛି ଠିକ ଠିକଣା ରହୁନଥିଲା। ଦିନେ ଦିନେ ରାତିରେ ହଠାତ୍ ଉଠି ଗୀତ ଗାଇବା ଆରମ୍ଭ କରିଦେଉଥିଲା।
1: କଣ ଗାଉଥିଲା ସେ? କି ଗୀତ?
2: ମୁଁ କଣ ଜାଣିଛି ସେ କଣ ଗାଉଥିଲା। ହେଲେ ଯୋଉ ଝିଅ ଏଇ ଜଡ଼ିବୁଟି ଖାଏ ନା, ସେ କୁଆଡେ ବହୁତ ଗୀତ ଗାଏ, ବହୁତ କାନ୍ଦେ ବି। ହେ ଭଗବାନ, ମୁଁ ତ ଭୁଲି ଯାଇଛି, ମୁଁ ଜାଳିଣୀ କାଠ ଗୋଟେଇବାକୁ ଯିବି ପରା। ଯାଏ
0: ନାଇଁ ନାଇଁ, ସଞ୍ଜ ହେବାକୁ ବସିଲାଣି, କୁଆଡେ ଯିବୁ ନିଛାଟିଆ ଜଙ୍ଗଲ ଭିତରକୁ? ଆମ ବାରିପଟେ ଜାଳିଣୀ ପଡିଛି, ଯା ସେଇଠି ନେଇଯିବୁ ଯା।
1: ମା,
0: ଆରେ ଅଙ୍ଗୁରି, ତୁ ଆଜି କଣ ତୋ ପାଉଁଜିର ଋଣୁ ଛୁଣୁ ଶୁଭୁନି?
1: ମତେ ତମେ ଲେଖାପଢା ଶିଖେଇ ଦବ ମା।
0: କାହିଁକି? କଣ କାହାକୁ ଚିଠି ଲେଖିବୁ? ପାଠ ପଢିଲେ ପାପ ହବନି ତୋର।
3: ଦାଦାଙ୍କ ଫୋନ୍।
0: ଥଣ୍ଡା ପବନଟା ବହୁଛି ମ, ଆଜି ନିଶ୍ଚୟ ବର୍ଷା ହବ।

0: ଯେତେବେଳେ ତୋ ଦାଦାଙ୍କର ଫୋନ୍ ଆସିବା କଥା କହିଲୁ ସେତିକି ବେଳେ ମୁଁ ତାକୁ ସେଇଠି ଛାଡ଼ି ଦେଇ ଆସିଥିଲି। ତା ମାନେ ସେତିକି ବେଳୁ ସେ ସେଠି ବସିଛି ଆଉ ସେ ସଞ୍ଜ ହେଲାଣି ପରା। କଣ ହେଇଛି ତାର? ତୁ ଥା ଏଠି, ମୁଁ ଯାଇ ପଚାରେ।
1: ନାଇଁ, ମୁଁ ବି ତମ ସାଥିରେ ଯିବି। ଖୁଡ଼ି
0: ମନା କଲି ପରା, ବର୍ଷା ହଉଛି, ତୁ ଯା ଭିତରକୁ ଯା।
1: ହଉ।

0: ଖୁଡି ଖୁଡି
1: ହଁ କଣ ହେଲା
0: ଦେଖୁନ ନିର୍ଦ୍ଧୁମ ବର୍ଷାରେ ସେ କେମିତି କୂଅ ମଳି ପଶିଛି
1: ବଡ ଆଶ୍ଚର୍ଯ୍ୟ କଥା ତ ଖରାବେଳେ

0: ତୁ ସ୍ୱର ତ ଭାରି ବଢିଆ ଲଙ୍ଗୁରି, ବୀଣା ଠିକ କହୁଥିଲା।
1: ମତେ ଗୀତ ଗାଇ ଆସେନି।
0: ଏଇ ତ ଆସୁଛି,
1: ଏଇଟା ଖାଲି।
0: ଏ ଗୀତ ତୋ ସାଙ୍ଗ ଗାଉଥିଲା?
1: ହଁ, ତାରିଠୁ ଶୁଣିଥିଲି।
0: ମତେ ଟିକେ ଶୁଣା ନା।
1: ବାର ମାସକୁ ନେଇ ଗୋଟାଏ ବରଷ, ଶୀତ ଖରା ପୁଣି ବରଷା, ଆସେ ଚାରି ଚାରି ମାସ।
0: ନା, ସେମିତି ନୁହଁ, ଗାଇକି ଶୁଣା।
1: ଚାରି।

0: ଅଙ୍ଗୁରି କିଛି ଖାଇଛୁ? ମୁଁ ପଚାରୁଛି ପରା, ଅଙ୍ଗୁରି କିଛି ଖାଇଛୁ ନା ନାହିଁ?
1: ଖାଇଛି କି ନାହିଁ?
0: ଏ କଣ, ତୋ ଦେହଟା ଏମିତି ଗୋଟା ପୁଣି ଥରୁଛି କାହିଁକି? ଆଚ୍ଛା କହିଲୁ, ଆଜି ରୁଟି କରିଛୁ କି ନାହିଁ?
1: ଏଯାଏ କରିନି।
0: ସକାଳେ କରିଥିଲୁ? ଚା ଖାଇଛୁ?
1: ଚା? କ୍ଷୀର କୋଉଠି ଥିଲା ଯେ?
0: କାହିଁକି, ଆଜି କଣ କ୍ଷୀର ରଖିନଥିଲୁ?
1: କ୍ଷୀର? ମୁଁ ତ କ୍ଷୀର ରଖେନି।
0: ତୁ କଣ ସବୁଦିନ ଚା ଖାଉନୁ?
1: ଖାଉଛି।
0: ତାହେଲେ ଆଜି କଣ ହେଲା?
1: କ୍ଷୀର ତ ସେ ରାମତାରା।
0: ରାମତାରା? ରାମତାରା ପରା ଚାରି ପାଞ୍ଚ ଦିନ ହେଲାଣି ତା ଗାଁକୁ ଯାଇଛି। ଆଚ୍ଛା କହିଲୁ ଅଙ୍ଗୁରି, ତୁ କଣ ସେଇଦିନଠୁ ଚା ଖାଇନୁ?
1: ନା,
0: ବୋଧେ ରୁଟି ବି ଖାଇନୁ ନା? ଅଙ୍ଗୁରି, ତୁ ସେ ଜଙ୍ଗଲୀ ଜଡ଼ିବୁଟି ଖାଇଦେଇନୁ ତ? କଣ ହେଇଛି କହିଲୁ? ମା, କାହିଁ କେମିତି ହଉଛୁ? କାହିଁ କେମିତି ପାଗଳି ଭଳିଆ ହଉଛୁ କହିଲୁ? କହ ସତ, କହ
1: ରାଣ ଖାଇ କହୁଛି। ମୁଁ କେବେ ବି ତା ହାତର ମିଠା ଖାଇନି, ପାନ ବି କେବେ ଖାଇନି, ଖାଲି ଚା। ସେଇ ଚାରେ କାଳେ ସିଏ

0: ଶୁଣିଲେ ନାଟକ ଜଙ୍ଗଲୀ ଜଡ଼ିବୁଟି। ବିଭିନ୍ନ ଚରିତ୍ରରେ ଥିଲେ କ୍ରିଷ୍ଣା ମହାନ୍ତି, ସୁବ୍ରତ କୁମାର ପଣ୍ଡା, ପ୍ଲାବିନୀ ପାଢ଼ୀ ଏବଂ ପୁଷ୍ପିତା ମନ୍ତ୍ରୀ। ରଚନା ଅମ୍ରିତା ପ୍ରୀତମ, ଓଡ଼ିଆ ଅନୁବାଦ ପ୍ରକାଶ ଚନ୍ଦ୍ର ଡାଭି, ପ୍ରଯୋଜନା ଗୋପବନ୍ଧୁ ଚୋଦ। ଆକାଶବାଣୀ କଟକ ପ୍ରଚାର କରୁଛୁ ବିଶେଷ ଆଲୋଚନା ଆହାର ଶୁଦ୍ଧ ସତ୍ତ୍ୱ ଶୁଦ୍ଧି। ଆଲୋଚକ ଡକ୍ଟର ପ୍ରଫୁଲ୍ଲ କୁମାର ତ୍ରିପାଠୀ।
1: ଯୋଗ କେବଳ ଆସନ, ପ୍ରାଣାୟାମ ଓ ଧ୍ୟାନରେ ସୀମିତ ନୁହେଁ। ଆମେ ଯାହା ଖାଉଛୁ ତାହା ଆମର ଶରୀର, ମନ ଓ ଚେତନାକୁ ଗଢ଼େ। ଆହାର ଦ୍ୱାରା ବ୍ୟକ୍ତି ଶରୀର ନିର୍ମାଣ ହୁଏ। ଆହାରର ଶରୀର ଉପରେ ହିଁ ନୁହେଁ, ମନ ଉପରେ ମଧ୍ୟ ପୂରା ପ୍ରଭାବ ପଡ଼ିଥାଏ। ସେଥିପାଇଁ କୁହାଯାଇଥାଏ, ଯେପରି ଅର୍ଣ୍ଣ ସେପରି ମନ, ଯଥା ଆହାର ତଥା ବିଚାର, ଯଥା ବିଚାର ତଥା ଆଚାର। ତାମସିକ ଆହାର ମନ ଓ ଶରୀରକୁ ଜଡ଼ କରେ, ରାଜସିକ ଆହାର ମନକୁ ଅସ୍ଥିର କରେ। ଯେଉଁଠାରେ ସାତ୍ତ୍ୱିକ ଆହାର ମନକୁ ଶାନ୍ତ ଓ ସ୍ଥିର କରି ସାଧନା ଓ ସୁସ୍ଥ ଜୀବନ ପାଇଁ ସହାୟକ ହୁଏ। ସାଧାରଣ ଭାଷାରେ ଆମେ ବଞ୍ଚି ରହିବା ଏବଂ ଶକ୍ତି ପାଇବା ପାଇଁ ଦୈନନ୍ଦିନ ଯେଉଁ ଖାଦ୍ୟ ଗ୍ରହଣ କରୁ ତାହା ହିଁ ଆହାର। କିନ୍ତୁ ଯୋଗଶାସ୍ତ୍ର ଅନୁସାରେ ଆହାର କେବଳ ପେଟ ପୂରାଇବା ପାଇଁ ନୁହେଁ, ବରଂ ଏହା ଆମର ଶାରୀରିକ, ମାନସିକ ଏବଂ ଆଧ୍ୟାତ୍ମିକ ଚେତନାକୁ ପରିପୁଷ୍ଟ କରେ। ଯେଉଁ ଆହାର ଶରୀରକୁ ସମ୍ପୂର୍ଣ୍ଣ ପୋଷଣ ପ୍ରଦାନ କରି ଆନନ୍ଦ ଓ ଶକ୍ତି ଯୋଗାଏ, ସେହି ଆହାରକୁ ଉତ୍ତମ ଆହାର କିମ୍ବା ଅମୃତ ଆହାର ବୋଲି କୁହାଯାଏ। ଏପରି ଆହାର ସ୍ୱାଦିଷ୍ଟ, ଶକ୍ତିବର୍ଦ୍ଧକ ଏବଂ ଦୀର୍ଘ ଆୟୁ ପ୍ରଦାନ କରି ବୋଲି ଗଣ୍ୟ। ଛାନ୍ଦୋଗ୍ୟ ଉପନିଷଦରେ କୁହାଯାଇଛି, ଆହାର ଶୁଦ୍ଧୌ ସତ ଶୁଦ୍ଧି। ଅର୍ଥାତ୍ ଆମର ଆହାର ଯଦି ଶୁଦ୍ଧ ଏବଂ ପବିତ୍ର ହେବ, ତେବେ ଆମର ଅନ୍ତଃକରଣ ବା ମନ ମଧ୍ୟ ସ୍ୱତଃ ଶୁଦ୍ଧ ହୋଇଯିବ। ଆହାର ଶୁଦ୍ଧ ହେଲେ ଚିତ୍ତ ଶୁଦ୍ଧ ହୁଏ, ଚିତ୍ତ ଶୁଦ୍ଧ ହେଲେ ସ୍ମୃତି ସ୍ଥିର ହୁଏ, ସ୍ମୃତି ସ୍ଥିର ହେଲେ ହୃଦୟର ସମସ୍ତ ଗ୍ରନ୍ଥି, ଅଜ୍ଞାନ, ଆସକ୍ତି, ବନ୍ଧନ ଖୋଲିଯାଏ ଏବଂ ମୋକ୍ଷ ଲାଭ ହୁଏ। ଆହାର ଶବ୍ଦର ଅର୍ଥ କେବଳ ଭୋଜନ ନୁହେଁ, ଯାହା କିଛି ଆମେ ଇନ୍ଦ୍ରିୟ ଓ ମନ ଦ୍ୱାରା ଗ୍ରହଣ କରୁଛୁ ସେ ସବୁ ବି ଆହାର। କିନ୍ତୁ ଶାରୀରିକ ଦୃଷ୍ଟିରୁ ଆହାର ହେଉଛି ସେହି ପଦାର୍ଥ ଯାହା ଶରୀରକୁ ପୋଷଣ, ଶକ୍ତି ଓ ରୋଗ ପ୍ରତିରୋଧକ କ୍ଷମତା ଦେଇଥାଏ। ଆହାର ବିଷୟରେ ମହର୍ଷି ଚରକଙ୍କର ଗୋଟିଏ ଦୃଷ୍ଟାନ୍ତ ବହୁତ ସୁନ୍ଦର। ଥରେ ମହର୍ଷି ନିଜ ଶିଷ୍ୟମାନଙ୍କୁ ପଚାରିଲେ, କୋରକ କୋରକ କୋରକ, କିଏ ରୋଗୀ ନୁହେଁ, ଅର୍ଥାତ୍ ସୁସ୍ଥ କିଏ। ମହର୍ଷିଙ୍କ ପ୍ରବୁଦ୍ଧ ଶିଷ୍ୟ ବାଗଭଟ୍ ଉତ୍ତର ଦେଲେ, ହିତ ଭୁକ ମିତ ଭୁକ ଋତୁ ଭୁକ, ଅର୍ଥାତ୍ ହିତକାରୀ, ଉଚିତ ମାତ୍ରା ଏବଂ ଋତୁ ଅନୁକୂଳ ଭୋଜନ କରୁଥିବା ବ୍ୟକ୍ତି ସୁସ୍ଥ ଅଟେ। ଆହାର ବୋଲି ସେହି ଆହାରକୁ କୁହାଯାଏ ଯାହା ଶରୀର, ମନ ଓ ଚେତନା ତିନୋଟିକୁ ସମତୁଳିତ ଓ ପବିତ୍ର ରଖେ। ଯୋଗଶାସ୍ତ୍ର ଅନୁସାରେ ଆହାର କେବଳ ପେଟ ଭରିବା ପାଇଁ ନୁହେଁ, ବରଂ ମନୋଭାବ, ବୁଦ୍ଧି ଓ ଆଚରଣକୁ ମଧ୍ୟ ଗଢ଼ି ତୋଳେ। ଯାଦୃଶଂ ଭକ୍ଷତେ ଅର୍ଣ୍ଣଂ ବୁଦ୍ଧି ଭବତି ତାଦୃଶୀ, ଅର୍ଥାତ୍ ଆମେ ଯେପରି ଆହାର କରୁ ଆମ ବୁଦ୍ଧି ସେହିପରି ହୁଏ। ଭାରତୀୟ ଯୋଗ ଦର୍ଶନରେ ମଣିଷର ଶରୀର, ମନ ଓ ଚେତନା ଉପରେ ଆହାରର ପ୍ରଭାବକୁ ଆଧାର କରି ଆହାରକୁ ସାତ୍ତ୍ୱିକ, ରାଜସିକ ଓ ତାମସିକ ଭାବେ ବିଭକ୍ତ କରାଯାଇଛି। ଭଗବତ ଗୀତାରେ ସପ୍ତଦଶ ଅଧ୍ୟାୟର ଅଷ୍ଟମ, ନବମ ଏବଂ ଦଶମ ଶ୍ଳୋକରେ ଏହି ତିନି ପ୍ରକାର ଆହାର ମଧ୍ୟ କହିଥାଏ। ସାତ୍ତ୍ୱିକ ଆହାର ମନୁଷ୍ୟକୁ ଦୀର୍ଘାୟୁ, ଶୁଦ୍ଧ ସତ୍ତ୍ୱ, ଶାରୀରିକ ବଳ, ରୋଗମୁକ୍ତି, ସୁଖ ଓ ଆନନ୍ଦ ପ୍ରଦାନ କରେ। ତାଜା ଫଳ ଓ ଶାକ ସବ୍ଜି, ଅଙ୍କୁରିତ ଶସ୍ୟ, ଦୁଧ, ଦହି, ମୁଗ, ଡାଲି, ଫଳ ଓ ଗୁଡ଼ ଇତ୍ୟାଦି ସାତ୍ତ୍ୱିକ ଆହାରରେ ଆସିଥାଏ। ତୀକ୍ଷ୍ଣ, ଖଟା, ଲୁଣିଆ, ଅତ୍ୟଧିକ ଉଷ୍ମ, କଟୁ, ରୁକ୍ଷ ଓ ଦାହକାରୀକୁ ରାଜସିକ ଆହାର କୁହାଯାଇଥାଏ। ଏହା ଶରୀରକୁ ଉତ୍ତେଜନା, ମନକୁ ଚଞ୍ଚଳତା ଓ ଆତ୍ମାକୁ ଅସ୍ଥିରତା ଦେଇଥାଏ। ଅଧିକ ମସଲା, ଚା, କଫି, ଫାଷ୍ଟଫୁଡ୍, ତେଲ ଭଜା ଇତ୍ୟାଦି ଏହାର ଅନ୍ତର୍ଭୁକ୍ତ। ଯାହା ବାସି, ରସହୀନ, ପୁତିଗନ୍ଧିତ, ପର୍ଯୁଷିତ ଅର୍ଥାତ୍ ବହୁଦିନ ରହିଥିବା ଆହାରକୁ ତାମସିକ ବୋଲି କୁହାଯାଏ। ଏହା ଶରୀରକୁ ଅଳସ, ମନକୁ ଅନ୍ଧକାର ଓ ଆତ୍ମାକୁ ଅବନତିରେ ପହଞ୍ଚାଏ। ବାସି ଖାଦ୍ୟ, ଅତ୍ୟଧିକ ପ୍ରସେସ୍ ଖାଦ୍ୟ

0: ମଦ୍ୟପାନ ଆଦି ତାମସିକ ଖାଦ୍ୟରେ ଆସିଥାଏ। ଆୟୁର୍ବେଦର ସିଦ୍ଧାନ୍ତ ଅନୁଯାୟୀ ସମତୁଳିତ ଭୋଜନରେ ମଧୁର ଅମ୍ଳ କଟୁ ଓ କଷାୟ ରସ ସମ୍ମିଳିତ ହେବା ଆବଶ୍ୟକ। ଭୋଜନ ବ୍ୟକ୍ତିର ନିଜ ପ୍ରକୃତି ବାତ ପିତ କଫ ଅନୁକୂଳ ହେବା ଉଚିତ। ବୟସ ଦେଶ କାଳ ଋତୁ ଏବଂ ଦିନରାତିର ଭେଦ ଅନୁସାରେ ଖାଦ୍ୟ ପଦାର୍ଥର ସେବନ କରିବା ଆବଶ୍ୟକ। ଆହାରର ମୂଳ ଲକ୍ଷ୍ୟ ହେଉଛି ମିତାହାର। ହଟଯୋଗ ପ୍ରଦୀପିକା ଅନୁସାରେ ପେଟର ଦୁଇ ଭାଗ ଖାଦ୍ୟରେ ଏକ ଭାଗ ଜଳରେ ପୂର୍ଣ୍ଣ କରିବା ଉଚିତ ଏବଂ ବାକି ଏକ ଭାଗ ବାୟୁ ଚଳାଚଳ ପାଇଁ ଶୂନ୍ୟ ରଖିବା ଉଚିତ, ଯାହାଦ୍ୱାରା ହଜମ ପ୍ରକ୍ରିୟା ସହଜ ହୁଏ। ଭୋଜନରେ ଆଚରଣର ବି ମର୍ଯ୍ୟାଦା ରହିଥାଏ, ଯେପରି ଭୋଜନ ଆରମ୍ଭରେ ଓମ୍ ସ୍ମରଣ ବା ଗାୟତ୍ରୀ ଆଦି ମନ୍ତ୍ର ଜପ ଓ ଆଚମନ, ମୌନ ଓ ଶାନ୍ତ ମନରେ ଭୋଜନ, ଭଲ ଭାବରେ ଚୋବାଇ କରି ଭୋଜନ କରିବା, ଅତି ଭୋଜନ ନ କରିବା, କୃତଜ୍ଞତା ସହ ଭୋଜନ। ଆହାର କେବଳ ଖାଦ୍ୟ ନୁହେଁ, ଏହା ଏକ ସଂସ୍କାର ଏବଂ ସୁସ୍ଥ ଜୀବନଶୈଳୀ। ସାତ୍ତ୍ୱିକ ମିତାହାରୀ ସମୟୋପଯୁକ୍ତ ଋତୁ ଉପଯୁକ୍ତ ଭୋଜନ ଶରୀରକୁ ପୋଷଣ ଦେଇ ରୋଗ ପ୍ରତିରୋଧକ କ୍ଷମତା ବଢ଼ାଏ, ପାଚନ ତନ୍ତ୍ରକୁ ସୁଦୃଢ଼ କରେ ଏବଂ ମନକୁ ଶାନ୍ତ ସନ୍ତୁଳିତ ଓ ସକାରାତ୍ମକ କରେ। ଏହା ଶରୀର ମନ ଓ ଆତ୍ମାରେ ସମନ୍ୱୟ ସୃଷ୍ଟି କରି ସୁସ୍ଥ ସୁଖମୟ ଓ ଦୀର୍ଘ ଜୀବନର ପଥ ପ୍ରଶସ୍ତ କରେ।
1: ଶୁଣିଲେ ବିଶେଷ ଆଲୋଚନା ଆହାର ଶୁଦ୍ଧ ସତ୍ତ୍ୱଶୁଦ୍ଧି, କହିଲେ ଡକ୍ଟର ପ୍ରଫୁଲ୍ଲ କୁମାର ତ୍ରିପାଠୀ। ଆପଣ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ପ୍ରଚାରିତ ହେଉଛି 308.6 meter ତଥା 972 kHz ଯୋଗେ। ଏହି କାର୍ଯ୍ୟକ୍ରମ ଡିଟିଏଚ୍ ଏବଂ ନ୍ୟୁଜ୍ ଅନ୍ ଏୟାର ଆପ୍ ମାଧ୍ୟମରେ ମଧ୍ୟ ଆପଣ ଶୁଣିପାରୁଛନ୍ତି। ଶୁଣନ୍ତୁ ଆଜି ପ୍ରଚାରିତ ହେବାକୁ ଥିବା କାର୍ଯ୍ୟକ୍ରମର ସୂଚନା। ଅଭୁଲା ଗୀତ ପ୍ରଚାର କରିବ ଦିନ 11:10 ଶିଳ୍ପୀ କ୍ଷେତେ ପ୍ରକାଶ ମହାପାତ୍ର ଏବଂ ଏ ମହେଶ୍ୱର ରାଓ। ଓଡ଼ିଶୀ କୀର୍ତ୍ତନ ଦିନ 11:30 ପରିବେଷଣ କରିବେ ବାସୁଦେବ ପାଣି ଏବଂ ସାଥୀ। ମଞ୍ଜୁଳ ମଧ୍ୟାହ୍ନ ପ୍ରଚାର କରିବ ଦିନ 12:00। ଏଥିରେ ଶୁଣିବେ ଶ୍ରୋତାଙ୍କ ଏସ୍ଏମ୍ଏସ୍ ମାଧ୍ୟମରେ ଅନୁରୋଧରେ ହିନ୍ଦୀ ଏବଂ ଓଡ଼ିଆ କଥାଚିତ୍ର ଗୀତ। ଧୁଡ଼ୁକି ଗୀତ ଦିନ 1:10 ପରିବେଷଣ କରିବେ ସର୍ବେଶ୍ୱର ପାତ୍ର। ନାରୀମହଲ ଦିନ 1:20 ଏଥିରେ ଶୁଣିବେ ଅନ୍ତର୍ଜାତୀୟ ଯୋଗ ଦିବସ ଏ ସମ୍ପର୍କରେ ଯୋଗ ପ୍ରଶିକ୍ଷିକା ପ୍ରଣତୀ ସ୍ୱାଇଁଙ୍କ ସହ ଆଲୋଚନା। ଆପଣଙ୍କ ଚିଠି ଦିନ 2:45 ହିନ୍ଦୀ କଥାଚିତ୍ରର ଗୀତ ଅପରାହ୍ନ 3:00 ପିପୁଲ୍ସ ପଦ୍ମ ଅନ୍ୟ ଆକାଶବାଣୀ ରିଲେ କରି ପ୍ରଚାର କରିବ ଆକାଶବାଣୀ ଦିଲ୍ଲୀରୁ ଅପରାହ୍ନ 3:10 ଅସରନ୍ତି ଅପରାହ୍ନ 3:25 ଆକାଶବାଣୀରୁ କୃଷି ଶିକ୍ଷା ପ୍ରଚାର କରିବ ଅପରାହ୍ନ 4:00। ଏଥିରେ ଶୁଣିବି କର୍ମଜୀବୀମାନଙ୍କ ନିମନ୍ତେ ଯୋଗ ଓ ପ୍ରାଣାୟାମ, ଆଲୋଚିକା ନିରୁପମା ଆଚାର୍ଯ୍ୟ। ଚିରହରିତ ଅପରାହ୍ନ 4:30 ଏଥିରେ ଶୁଣିବେ ଶ୍ରୋତାଙ୍କ ଏସ୍ଏମ୍ଏସ୍ ମାଧ୍ୟମରେ ଓଡ଼ିଆ ଲଘୁସଙ୍ଗୀତ ଏବଂ ଆଲବମ୍ ଗୀତ। ଦେଶଭକ୍ତି ଗୀତ ପ୍ରଚାର କରିବ ଅପରାହ୍ନ 4:55। ସ୍କୃତିର ପାହାଚ ଶୁଣିବେ ଅପରାହ୍ନ 5:00। ଏଥିରେ ଶୁଣିବେ ଆକାଶବାଣୀର ପୂର୍ବତନ କେନ୍ଦ୍ର ନିର୍ଦ୍ଦେଶିକା ଡକ୍ଟର ସୁଧା ମିଶ୍ରଙ୍କ ସହ ସାକ୍ଷାତକାର। ଯୁବବାଣୀ ଅପରାହ୍ନ 5:30 ଗୋସ୍ୱାମୀ ତୁଳସୀଦାସ ବିରଚିତ ଶ୍ରୀରାମଚରିତ ମାନସର 55ତମ ଭାଗ ପ୍ରଚାର କରିବେ ସନ୍ଧ୍ୟା 6:10। ଇଂଲଣ୍ଡର ମଞ୍ଚେଷ୍ଟର ଓଲ୍ଡ ଟ୍ରାଫୋର୍ଡ କ୍ରିକେଟ୍ ଗ୍ରାଉଣ୍ଡରେ ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ଅନୁଷ୍ଠିତ ଆଇସିସିଆଇ ମହିଳା ଟି20 କ୍ରିକେଟ୍ ବିଶ୍ୱକପ୍ର ସିଧା ପ୍ରସାରଣ ଶୁଣିପାରିବେ ସନ୍ଧ୍ୟା 6:30 ସନ୍ଧ୍ୟା 6:39 6:55 ରାତି 7:14 ରାତି 7:30 ରାତି 8:45 ଏବଂ ରାତି 9:15 ରାତି 10:45 ପର୍ଯ୍ୟନ୍ତ। ବରଗଡ଼ ଜିଲ୍ଲାର ହାଲଚାଲ ଶୁଣିବି ଜିଲ୍ଲା ହାଲଚାଲ କାର୍ଯ୍ୟକ୍ରମରେ ରାତି 7:25 ଶାସ୍ତ୍ରୀୟ ସଙ୍ଗୀତ କ୍ରମରେ ପଣ୍ଡିତ ନିଖିଲ ବାନାର୍ଜୀଙ୍କ ସିତାର ବାଦନ ପ୍ରଚାର କରିବ ରାତି 10:45 ରାଗ ମାରୁ ବିହାଗ।

0: ଶ୍ରୋତାମାନଙ୍କୁ ଏଠାରେ ଆଉଥରେ କହି ରଖୁଛୁ ଯେ ନାରୀ ମହଲ ପ୍ରଚାର କରିବା ଦିନ ଗୋଟିଏ ବାଜି 20 ମିନିଟ୍ରେ ଏଥିରେ ଶୁଣିବେ ଅନ୍ତର୍ଜାତୀୟ ଯୋଗ ଦିବସ ସମ୍ପର୍କରେ ଯୋଗ ପ୍ରଶିକ୍ଷିକା ପ୍ରଣତୀ ସ୍ୱାଇଙ୍କ ସହ ଆଲୋଚନା ଆପଣଙ୍କ ଚିଠି ଦିନ 2:45ରେ ଆକାଶବାଣୀରୁ କୃଷି ଶିକ୍ଷା ପ୍ରଚାର କରିବ ଅପରାହ୍ନ 4ଟାରେ ଏଥିରେ ବିଷୟ ରହିଛି କର୍ମଜୀବୀମାନଙ୍କ ନିମନ୍ତେ ଯୋଗ ଓ ପ୍ରାଣାୟାମ ଆଲୋଚିକା ନିରୁପମ ଆଚାର୍ଯ୍ୟ ଶୁଣିଲେ ଆଜି ପ୍ରଚାରିତ ହେବାକୁ ଥିବା କାର୍ଯ୍ୟକ୍ରମର ସୂଚନା ଆପଣ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ ପ୍ରଚାରିତ ହେଉଛି 308.6 ମିଟର ତଥା 972 କିଲୋହର୍ଜ ଯୋଗେ
1: ଦାସବାବୁ ଆପଣଙ୍କ ଘରଟା 1970ରେ ତିଆରି ହେଇଥିଲା ରାଇଟ୍ ହେଲେ ଏପର୍ଯ୍ୟନ୍ତ ଏତେ ଷ୍ଟ୍ରଙ୍ଗ କେମିତି ଅଛି
2: ଆରେ ଏଇଟା ଏକଦମ ସିମ୍ପଲ ଏବଂ ସେଇଥିପାଇଁ ମୁଁ ସେତେବେଳେ ମୋର ବିଶ୍ୱାସ ରଖିଥିଲି ଏବଂ ଆଜି ମଧ୍ୟ ଚେଟିନାଡ୍ ସିମେଣ୍ଟ ଉପରେ
3: ଶକ୍ତି ଯାହା ବର୍ଷ ବର୍ଷ ନୁହେଁ ବରଂ ପିଢ଼ି ପାଇ ରହିଥାଏ ଚେଟିନାଡ୍ ସିମେଣ୍ଟ ସୁପର ଗ୍ରେଡ୍ ସିମେଣ୍ଟ 64 ବର୍ଷର ଦୃଢ଼ ମୂଳ ଦୁଆ ଚେଟିନାଡ୍ ସିମେଣ୍ଟ ଦ ପରଫେକ୍ଟ କଂକ୍ରିଟ୍ ଚଏସ୍
4: ତୁମକୁ ନୁହେଁ ୟାକୁ ମୋବାଇଲ ଚାର୍ଜ କରିବାର ଥିଲା
5: ନିଜର ଅକଲ ଚାର୍ଜ କର
6: ଏମିତି ପବ୍ଲିକ ପୋର୍ଟରେ ଫୋନ ଚାର୍ଜ କରିବ ତ ପର୍ସନାଲ ଡେଟା ହେବ ପବ୍ଲିକ
5: ଦେଖିଲୁ
4: ବାପା ମୁଁ ପେ କରୁଛି ନୋ ସିଗନାଲ
6: ଏବେ କଣ କରିବ
4: ଫ୍ରି ୱାଇଫାଇ ଅଛି ନା
5: ବୋକା ସୁଧୁରି ଯା
6: ପେମେଣ୍ଟ ପାଇଁ ନୋ ଓପନ ୱାଇଫାଇ
4: ମାନେ ଫ୍ରଡ୍ କୁ କର ବାଏ ବାଏ
6: ଆର୍ବିଆଇ କହେ
3: କର ସଠିକ ଆରମ୍ଭ ହୁଅ ଫାଇନାନ୍ସିଆଲି ସ୍ମାର୍ଟ
1: ଦାସବାବୁ ଆପଣଙ୍କ ଘରଟା 1970ରେ ତିଆରି ହେଇଥିଲା ରାଇଟ୍ ହେଲେ ଏପର୍ଯ୍ୟନ୍ତ ଏତେ ଷ୍ଟ୍ରଙ୍ଗ କେମିତି ଅଛି
2: ଆରେ ଏଇଟା ଏକଦମ ସିମ୍ପଲ ଏବଂ ସେଇଥିପାଇଁ ମୁଁ ସେତେବେଳେ ମୋର ବିଶ୍ୱାସ ରଖିଥିଲି ଏବଂ ଆଜି ମଧ୍ୟ ଚେଟିନାଡ୍ ସିମେଣ୍ଟ ଉପରେ
3: ଶକ୍ତି ଯାହା ବର୍ଷ ବର୍ଷ ନୁହେଁ ବରଂ ପିଢ଼ି ପାଇ ରହିଥାଏ ଚେଟିନାଡ୍ ସିମେଣ୍ଟ ସୁପର ଗ୍ରେଡ୍ ସିମେଣ୍ଟ 64 ବର୍ଷର ଦୃଢ଼ ମୂଳ ଦୁଆ ଚେଟିନାଡ୍ ସିମେଣ୍ଟ ଦ ପରଫେକ୍ଟ କଂକ୍ରିଟ୍ ଚଏସ୍
0: ପ୍ରଚାର କରୁଛୁ ଆଧୁନିକ ଗୀତ ପ୍ରଥମେ ଶିଳ୍ପୀ କ୍ଷିତିପ୍ରକାଶ ମହାପାତ୍ର

ଶିଳ୍ପୀଙ୍କ କଣ୍ଠରେ ବୃନ୍ଦାବନ ଜେନାଙ୍କ ରଚନା। ମେଘର ହାତରେ ତୁମରି ଚିଠି ପୌତ ଦୋଳାରେ ଆସିଛି ଭାସି, ତୁମ ଅନୁରାଗ ଭାଷାରେ ମୁଭିଛି ବରସାର ଗୀତ ଗାଉଛି ବସି।

ରଙ୍ଗଦେ ରଙ୍ଗଦେରେ ଏଣି ନୟନି ବେରଙ୍ଗ କଲା ମୋତେ ତୋ ଚୋରା ଚାହାଣି। ଶିଳ୍ପୀ ଏ ମହେଶ୍ୱର ରାଓ। ଶିଳ୍ପୀଙ୍କ କଣ୍ଠରେ କୁଳମଣି ଦାସଙ୍କ ରଚନା।

ଶୁଣୁଥିଲେ କେତୋଟି ଆଧୁନିକ ଗୀତ ଆକାଶବାଣୀ କଟକ ପ୍ରଚାର କରୁଛୁ ଓଡ଼ିଶୀ କୀର୍ତ୍ତନ ପରିବେଷଣ କରିଛନ୍ତି ବାସୁଦେବ ପାଣି ଏବଂ ସାଥୀ ସଦାନନ୍ଦ ପାଣି ଦଣ୍ଡଧର ପାଣି ପୀତବାସ ନାୟକ ଏବଂ ଦାସରଥୀ ରାଉତ।

ଚୈତନ୍ୟଙ୍କର ଅଲୌକିକ ଭାବଧାରାକୁ ସନ୍ନ୍ୟାସ ଲୀଳାକୁ ଆମେ ଆଜି ପରିପ୍ରଚାର କରିବାକୁ ଯିବା। ଦିନକର ଘଟଣା, ମହାପ୍ରଭୁ ଶ୍ରୀ ଚୈତନ୍ୟ ଗଙ୍ଗା କୂଳରେ ନିତ୍ୟାନନ୍ଦଙ୍କ ସାଙ୍ଗରେ ବସିଛନ୍ତି। ଜଣେ ତର୍କବାଦୀ ପଣ୍ଡିତଙ୍କ ସାଙ୍ଗରେ ତାଙ୍କର ତର୍କ ଆରମ୍ଭ ହେଇଯାଇଛି। ଶାସ୍ତ୍ରବାଦେ କୃଷ୍ଣ ନିନ୍ଦା

0: ବାକ୍ୟ ଯେତେବେଳେ ପଣ୍ଡିତଙ୍କ ଠାରୁ ଶୁଣିଲେ ଦାରୁଣ ବ୍ୟଥା ଲାଗିଲା ମହାପ୍ରଭୁଙ୍କର ହୃଦୟକୁ। ତେଣୁ ଘରକୁ ଗଲେ ଚିନ୍ତା କଲେ
1: କଲେ
0: ନ ମାନି ନ ମୂର୍ଖ ଭାବେ ବୁଢ଼ି ନ ମରନ୍ତି ସର୍ବେ ଏତେ ଭାବି କରିଲେ ଗମନ ନିଜ ଭୁବନକୁ ଯାଇ ବସ।

ଭିତରେ ଶୟନ କକ୍ଷ ଭିତରେ ମହାପ୍ରଭୁ ଶୟନ କରିଛନ୍ତି, ମା ଯାଇ ସାଉଣ୍ଡି ଦେଇଛନ୍ତି ମୁଖଟାକୁ, ଡାକୁଛନ୍ତି, ପ୍ରଭୁ ତ ନିଦ୍ରାରେ ଶୋଇ ଯାଇଛନ୍ତି, ଉଠ ବାପ।

ଚୈତନ୍ୟ ତୁ ଭଳିଆ ପୁଅ ମୋତେ ମିଳିବନି ରେ। ମୁଁ ଆଠଟା ସନ୍ତାନକୁ ହରେଇଲା ପରେ ତତେ ମୁଁ ପାଇଛି। ଶଶୀଙ୍କର କଥାରେ ଚୈତନ୍ୟ ମାକୁ ଟିକିଏ ହସି ଦେଇ କହୁଛନ୍ତି ବୋଲେ ଗୋ।

ଆଠଟା ପୁଅକୁ ତୁମେ ହରେଇ ସାରିବା ପରେ ଦିନେ ମା ତୁମେ ଶପଥ ନେଇଛ, ଆଉ ଗୋଟିଏ ପୁଅ ହେଲେ ମୁଁ ସନ୍ନ୍ୟାସୀ କରିଦେବି ବା ବାବାଜୀ କରିଦେବି। ଆଜି ତୁମ କଥା ରଖିବା ପାଇଁ ଯାଇ ତୁମେ କାହିଁକି ଏତେ ଦୁର୍ବଳ ହେଉଛ? ଶୁଣିଛି।

ଥିଲା ନବଦୀପ ପାଇଁ ଗୋଟିଏ ସନ୍ଧ୍ୟାନ ରାତ୍ରି, ସମସ୍ତେ ନିଦ୍ରାରେ ଶୋଇ ଯାଇଛନ୍ତି। ଯେତେବେଳେ ନିଦ୍ରାରେ ଶୋଇଗଲେ ମହାପ୍ରଭୁ ଉଠିଲେ, ସେତିକି ଅଛନ୍ତି ବ୍ରହ୍ମ। ବ୍ରହ୍ମ ଯେତେବେଳେ ଜାଗ୍ରତ ହୁଏ ଜଗତ ସେତେବେଳେ ଶୋଇଯାଏ ଆଜ୍ଞା। ଜଗତ ଯେତେବେଳେ ଶୋଇଯାଏ ବ୍ରହ୍ମ ସେତେବେଳେ ଜାଗ୍ରତ ହେଇଯାଏ। ତେଣୁ ଆଜ୍ଞା ପ୍ରଭୁ କଲେ କଣ, ସାଙ୍ଗେ ସାଙ୍ଗେ ଉଠିଲେ ଆଜ୍ଞା। ବିଷ୍ଣୁ ପ୍ରିୟା ଗଳା ରୁମାଳାକୁ ଖୋଲିଦେଲେ, ଗଣ୍ଠିକି ଖୋଲିଦେଲେ, ଗଣ୍ଠିକି ଖୋଲିଦେଇ ଖଟ ପାଖକୁ ଆସିଲେ। ବିଷ୍ଣୁ ପ୍ରିୟାକୁ କହିଲେ ତୋର ପାର୍ଶ୍ୱରୁ କହିଲେ ମୁଁ ବିଦାୟ ନେଇ ଯାଉଛି, କାହିଁକି କହିଥିଲେ କହିବା ପାଇଁ। ଏଇ କଥା କହି ଆସିକି ପହଞ୍ଚିଗଲେ ମାଙ୍କ ନିକଟରେ, କବାଟକୁ ତିନି ଥର ବାଡେଇ ଦେଲେ,

କଥା କହି ମହାପ୍ରଭୁ ଚାଲିଗଲେ ପବିତ୍ର ଗଙ୍ଗା ନଦୀ କୂଳରେ ଯାଇକି ପହଞ୍ଚିଗଲେ। ରାତ୍ରି ଅବସାନ ହେଇ ଆସୁଛି, ପାହି ଆସୁଛି ଆଜ୍ଞା। ସୂର୍ଯ୍ୟ ଉଦୟ ହଉଛନ୍ତି, ଗୋଟିଏ ବୃକ୍ଷ ମୂଳରେ ବସିକି ଗଙ୍ଗା ପାଣି ଟିକେ ସିଞ୍ଚିକି ମୁହଁ ପୋତିକି ବସିଛନ୍ତି ଆଜ୍ଞା। ରାତିଟା ପାଇଗଲା, ଥିଲେ ଉତ୍କଳର ଘଣ୍ଟ କବି ଯଦୁମଣି ମହାପାତ୍ର, ପ୍ରବନ୍ଧ ପୂର୍ଣ୍ଣଚନ୍ଦ୍ର ସୁପର୍ବାଣ।

ରାତ୍ରି ପାହି ଯାଇଛି ଆଜ୍ଞା। କେଶବ ଭାରତୀ ଆଶ୍ରମରୁ ଗଙ୍ଗା ତୁଠକୁ ଗାଧୋଇବା ପାଇଁ ଆସିଛନ୍ତି। କେଶବ ଭାରତୀଙ୍କର ପଦରେ ପଡିଗଲେ ଆଜ୍ଞା, କେଶବ ଭାରତୀଙ୍କ ପାଦରେ ପଡିଗଲେ ଯେତେବେଳେ କହିଲେ ମତେ ଦିଅ ସନ୍ନ୍ୟାସ।

ଭାରତୀ କହିଲେ ଏ ସମୟ ନୁହେଁ ବାଉନ ବର୍ଷରେ ସନ୍ନ୍ୟାସୀ ହୋଇ ତୁମେ ପିଲାଟା ଏବେ କାହିଁକି ବାବାଜୀ ହବ ବାଉନ ବର୍ଷ ହେଲେ ବାବାଜୀ ହବ ବାଲୁତେ ପଠାତେ ବିଦ୍ୟା ତରୁଣେ ଅର୍ଥ ସଞ୍ଚୟ ତୃତୀୟ ଅର୍ଜିତ ପୁଣ୍ୟ ଚତୁର୍ଥୀ କରିଛନ୍ତି ଏତିକି ଯେତେବେଳେ କହିଦେଲେ ଐକାନ୍ତିକ ଜିଦି ଧରିଲେ ନିତ୍ୟାନନ୍ଦ ଇତ୍ୟାଦି ସମସ୍ତେ ପହଞ୍ଚିଗଲେ ଆଜ୍ଞା ସାଙ୍ଗେ ସାଙ୍ଗେ ମହାପ୍ରଭୁ କଣ କଲେ ସନ୍ନ୍ୟାସୀ ହବାକୁ କହିଲେ ମୁଣ୍ଡ ନେବାକୁ ପଡିବ ମଧୁନା ପିତକୁ ଡକେଇ ଦେଲେ ମଧୁ ଆସିକି ପହଞ୍ଚିଗଲେ ଗୋରା କହିଲେ ମୋତେ ମୁଣ୍ଡନ କରିଦିଅ ଯେତେବେଳେ ମୁଣ୍ଡନ କରିବାକୁ କହିଲେ ତାଙ୍କ ହାତ ଚାଲିଲାନି ଆଜ୍ଞା କହିଲେ ମୁଁ ମୁଣ୍ଡନ କରିପାରିବିନି ଏକଶ୍ୟକୁ ସରିଗଲେ ଚୈତନ୍ୟ ହାତକୁ ଧରି ପକେଇଲେ ମୁଣ୍ଡନ କଲା ଆଜ୍ଞା କେଶକୁ ମୁଣ୍ଡନ କରିକି ରଖିଦେଲା ତା ଗାମୁଛାରେ କେଶକୁ ମୁଣ୍ଡନ କରି

0: ତାମାନେ ଦେଖିଦେଲେ ମଧୁଟା ପାଗଳ ହେଇଗଲା। ଏ କଥା ଯେ ଶୁଣିଲେ ମଧୁ କଣ କଲେ, ସେ କେଶକୁ ବାନ୍ଧିଦେଲେ।
1: ଆଚ୍ଛା,
0: ବାନ୍ଧି ଦେଇ କହିଲେ ମୁଁ ପାଗଳ ହେଲି, ତମେ ସମସ୍ତେ ପାଗଳ। ଆଜିଠାରୁ ମୋର ଜୀବିକା ବୁଡ଼ିଲା, କମଳାକୁ ବାନ୍ଧିଦେଲି ମୋ କାନିର ଆହା ବାନ୍ଧିଦେଲି,
2: ମୋ କାନିର ଆହା ବାନ୍ଧିଦେଲି, ମୋ କାନିର
0: ଦେଖିଦେଲେ ଚୈତନ୍ୟ ମହାପ୍ରଭୁ ଜଣେ ଉତପୁତ ଭାବରେ ଜଡିତ ହୋଇଛି, ତାଙ୍କର କେଶକୁ ନେଇକି ବାନ୍ଧି ଦେଇଛନ୍ତି, ସେ ନାଚୁଛି। ଚୈତନ୍ୟ ଅଭୟ ଦେଇଦେଲେ, କହିଲେ ଆଉ ତୋ ଉତ୍ତରା ପିଢି କେହି ଆଉ କ୍ଷୀର କରିବେନି ଆଜିଠୁ, ଏ କେଶ ବିନ୍ୟାସ ଏଇ କେଶକୁ ନେଇକି ତୁମ ଘରେ ରଖ, ଯିଏ ଆସିବ କେଶକୁ ଦର୍ଶନ କରିବ ପାଞ୍ଚ ତୋଳା ସୁନା ଦବ। ପାଞ୍ଚ ତୋଳା ସୁନା ଚୈତନ୍ୟ ମହାପ୍ରଭୁଙ୍କର କେଶ, ଛଅଶହ ବର୍ଷ ତଳର କେଶ ଥୁଆ ହେଇଛି ନବଦ୍ୱୀପରେ। ମଧୁନାଦିତ ବଂଶଧର ମାନେ ବସିଛନ୍ତି, ସେଠପତି ମାନେ ଆସିଲେ ପାଞ୍ଚ ତୋଳା ପାଞ୍ଚ ଭରି ସୁନା ଦେଲେ, ସେ କେଶ ଦର୍ଶନ କରୁଛନ୍ତି। ମଧୁକୁ ଅଭୟ ଦେଇଦେଲେ, ଲଣ୍ଡିତ କେଶ ହେଇଗଲେ, କେଶବ ଭାରତୀ ଦୀକ୍ଷା ଦେବାକୁ ପହଞ୍ଚିଗଲେ। ଆଜ୍ଞା, ନାଇଁ ଦ୍ୱାଦଶ

ଅଛି କୁମାର ସରିଗଲା ଆଜ୍ଞା କଥା ଯେତେବେଳେ ଦୀକ୍ଷା ଦେଇ ସାରିଲେ କାଞ୍ଚନ ନଗର ଦ୍ୱାରେ ଦ୍ୱାରେ ବୁଲି ନାମ ପ୍ରଚାର କରୁଛନ୍ତି ଯେଉଁ ମହାପ୍ରଭୁ ଶ୍ରୀ ଚୈତନ୍ୟ ନାମ ପ୍ରଚାର କରି ସନ୍ନ୍ୟାସ ଦୀକ୍ଷାକୁ ଅବଲମ୍ବନ କରି ଆମ ଓଡ଼ିଶା ଧାମକୁ ଆସିଲେ ସମଗ୍ର ଉତ୍କଳ ବକ୍ଷରେ ହରିନାମ ପ୍ରେମକୁ ବିତରଣ କରିଥିଲେ ସେହି ମହାପ୍ରଭୁ ଚୈତନ୍ୟ

କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରର ପ୍ରଚାରିତ ହେଉଛି 308.6 meter ତଥା 972 କିଲୋହର୍ଜ ଯୋଗେ। ଏହି କାର୍ଯ୍ୟକ୍ରମ ଡିଟିଏଚ୍ ଏବଂ ନ୍ୟୁଜ୍ ଅନ୍ ଏୟାର ଆପ୍ ମାଧ୍ୟମରେ ମଧ୍ୟ ଆପଣ ଶୁଣିପାରୁଛନ୍ତି। ଆରମ୍ଭ କରୁଛୁ କାର୍ଯ୍ୟକ୍ରମ ମଞ୍ଜୁଳ ମଧ୍ୟାହ୍ନ। ବମ୍ବେ କଥା ଚିତ୍ରରୁ ଏହି ଗୀତଟିକୁ ଶୁଣିବାକୁ ଚାହିଁଛନ୍ତି ପଦ୍ମିନୀ ରାୟ, ରାଜେନ୍ଦ୍ର ରାୟ, ସୌମ୍ୟରଞ୍ଜନ ରାୟ, ଭୂଇଁଆସ ଗୁଆମାଳ ଭଦ୍ରକରୁ। ଗୀତଟିକୁ ଗାଇଛନ୍ତି ଚିତ୍ରା।

ମଧ୍ୟାହ୍ନରେ ଆପଣମାନେ ଶୁଣୁଛନ୍ତି ଏସ୍ଏମ୍ଏସ୍ ମାଧ୍ୟମରେ ଅନୁରୋଧ କରି ନିଜେ ଶୁଣିବାକୁ ଚାହିଁଥିବା ଓଡ଼ିଆ ଏବଂ ହିନ୍ଦୀ କଥାଚିତ୍ର ଗୀତ। ପରବର୍ତ୍ତୀ ଗୀତ ଓଡ଼ିଆ କଥାଚିତ୍ର ଗପ ହେଲେ ବି ସତରୁ। କଣ୍ଠଦାନ କରିଛନ୍ତି ଅମିତ କୁମାର ଏବଂ ଶୁଣିବା ପାଇଁ ଅନୁରୋଧକାରୀ ଶ୍ରୋତା ହେଲେ ସେକ୍ଟର 11 CDA କଟକରୁ ଉର୍ମିଳା ନିର୍ମଳା ପ୍ରତ୍ୟୁଷ ଏବଂ ପ୍ରଭାକର।

ପରବର୍ତ୍ତୀ ଗୀତ ଯାହାକୁ ରଖିବେ ଅନନ୍ତ ଚଳଚ୍ଚିତ୍ରରୁ ମିଳିତ ଭାବେ ଗୀତଟିକୁ ଗାଇଛନ୍ତି ତୃପ୍ତି ଦାସ ଏବଂ ସ୍ୱରୂପ ନାୟକ। ଶୁଣିବା ପାଇଁ ଅନୁରୋଧକାରୀ ଶ୍ରୋତା ହେଲେ କବାଟବନ୍ଧ ଯାଜପୁରରୁ ବୈରାଗୀ ଚରଣ ସାହୁ ଏବଂ ଗୋଦାବରୀ ସାହୁ।

ସାଲେପୁର ରାଇସଙ୍ଗଡ଼ା କଟକରୁ ଆମର ଏହି ଶ୍ରୋତାବନ୍ଧୁ ହେଲେ ବାସୁଦେବ, ତ୍ରିଲୋଚନ, କାଳିଆ, ବଳିଆ, କୁନି, ନିନି, ଲିଟୁନି ଏବଂ ତାଙ୍କ ବାପା ବୋଉ। ଏମାନଙ୍କ ଅନୁରୋଧରେ ଆସନ୍ତୁ ଶୁଣିବା ହମ୍ ତୁମ୍ହାରେ ହ୍ୟାଁ ସନମ୍, ଏହି ହିନ୍ଦୀ କଥାଚିତ୍ରର ଗୀତ ଉଦିତ ନାରାୟଣ ଏବଂ ଅନୁରାଧା ପଡ଼ୱାଲଙ୍କ କଣ୍ଠରେ।

ପରବର୍ତ୍ତୀ ଗୀତଟି ନେଇଛୁ ଓଡ଼ିଆ କଥାଚିତ୍ର ଦଣ୍ଡାବାଳଙ୍ଗାରୁ। କଣ୍ଠଦାନ କରିଛନ୍ତି ଅକ୍ଷୟ ମହାନ୍ତି ଏବଂ ସାଥୀ। ଶୁଣିବାକୁ ଚାହିଁଛନ୍ତି ମହମ୍ମଦପୁର ବିଲହାଟ କଟକରୁ ଆମ ଶ୍ରୋତବନ୍ଧୁ ପ୍ରଭାକର ପାତ୍ର ଏବଂ ପ୍ରମୋଦ ପାତ୍ର।

0: ଏଥର ଆସନ୍ତୁ ଶୁଣିବା ଓଡ଼ିଆ କଥାଚିତ୍ର ସ୍ୱପ୍ନ ସାଗରର ଏହି ଗୀତଟି, ଯାହାକୁ ଗାଇଛନ୍ତି ଅକ୍ଷୟ କୁମାର ମହାନ୍ତି। ଶୁଣିବାକୁ ଚାହିଁଛନ୍ତି ଆମ ଶ୍ରୋତା ବନ୍ଧୁ ସୁନୀଲ କାନ୍ତ ମହାନ୍ତି, ସିଲୁ ଏବଂ ଆକୃତି ଦେଉକାଳି ଶଙ୍କତରାସ କଟକରୁ।
1: ସେଇ ଫୁଲ ଅଛି କେବେ ତୁମେ ନାହିଁ।

ନିଆଳି ମାଧବରୁ ଇଏଲେ ଆମ ଶ୍ରୋତା ଜିତେନ୍ଦ୍ର ଶୁଣିବାକୁ ଚାହିଁଛନ୍ତି ଓଡ଼ିଆ କଥାଚିତ୍ର ରାଧାର ଏହି ଗୀତଟି, ଯାହାକୁ ଗାଇଛନ୍ତି ଅନୁରାଧା ପଡ଼ୱାଲ୍।

ଏଗୀତଟି ନିଜ ଓଡ଼ିଆ କଥାଚିତ୍ର ଶଙ୍ଖା ସିନ୍ଦୁରରୁ କଣ୍ଠଦାନ କରିଛନ୍ତି ଅନୁରାଧା ପଡ଼ୱାଲ ଏବଂ ଅନୁରୋଧକାରୀ ଶ୍ରୋତା ହେଲେ ଜେକରଣ ପଟ୍ଟାମୁଣ୍ଡି କେନ୍ଦ୍ରାପଡ଼ାରୁ ସୋମନାଥ ସାହୁ।

ପରବର୍ତ୍ତୀ ଗୀତ ଓଡ଼ିଆ କଥାଚିତ୍ର ଆଇ ଲଭ୍ ମାଇ ଇଣ୍ଡିଆରୁ ଦ୍ୱୈତ କଣ୍ଠରେ ଗୀତଟିକୁ ଗାଇଛନ୍ତି ଇରା ମହାନ୍ତି ଏବଂ କୁମାର ଭାବି ଶୁଣିବା ପାଇଁ ଅନୁରୋଧ କରିଛନ୍ତି ବ୍ରହ୍ମପୁର ବୁଗୁଡ଼ା ଗଞ୍ଜାମରୁ ଆମ ଶ୍ରୋତାବନ୍ଧୁ ନାରାୟଣ ପ୍ରଧାନ।

0: ଆମ ପରମ୍ପରା, ଆମ କଳା ସଂସ୍କୃତି ଆକାଶବାଣୀ ହିଁ ରଖିଛି ସାଇତି।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ ସବୁରି ଭାଷାରେ
1: କେବଳ ଆକାଶବାଣୀ।

0: ଆକାଶବାଣୀ କଟକ ପ୍ରଚାର କରୁଛୁ ଶ୍ରୋତାବନ୍ଧୁମାନଙ୍କ ଚିଠିପତ୍ର ଉତ୍ତର କାର୍ଯ୍ୟକ୍ରମ ଆପଣଙ୍କ ଚିଠି ଚିଠି ଉପସ୍ଥାପନା କରୁଛନ୍ତି ଜ୍ଞାନରଞ୍ଜନ ସାମନ୍ତରାୟ ଚିଠିଗୁଡ଼ିକର ଉତ୍ତର ଦେଉଛନ୍ତି ପ୍ରଜ୍ଞା ପାରମିତା ସାହୁ ଆସନ୍ତୁ ଶୁଣିବା ଆପଣଙ୍କ ଚିଠି
1: ଶ୍ରୋତାବନ୍ଧୁ ନମସ୍କାର ସ୍ୱାଗତ ଜଣାଇ ଆରମ୍ଭ କରୁଛୁ ଆପଣମାନଙ୍କର ପ୍ରିୟ ସାପ୍ତାହିକ ଚିଠିପତ୍ରର କାର୍ଯ୍ୟକ୍ରମ ଆପଣଙ୍କ ଚିଠି ଆପଣମାନଙ୍କ ଚିଠିପତ୍ରକୁ ନେଇ ମୁଁ ଜ୍ଞାନରଞ୍ଜନ ଏବଂ ଆପଣମାନଙ୍କ ଚିଠିର ଉତ୍ତର ଦେବା ପାଇଁ ମୋ ସହ ଅଛନ୍ତି ପ୍ରଜ୍ଞା ପାରମିତା ସାହୁ
2: ଶ୍ରୋତାବନ୍ଧୁ ମୋର ମଧ୍ୟ ନମସ୍କାର
3: ଅନେକଗୁଡ଼ିଏ ଚିଠି ଆମର ହସ୍ତଗତ ହୋଇଛି ତେବେ ଏହି ଚିଠିଟି ଲେଖିଛନ୍ତି ଶ୍ରୋତାବନ୍ଧୁ ଦେଶଦୀପ ଦାସ ଇଚ୍ଛାପୁର ଶ୍ରୀ ବଳଦେବଜୀ କେନ୍ଦ୍ରାପଡ଼ାରୁ ଶ୍ରୋତାବନ୍ଧୁ ଲେଖିଛନ୍ତି ଯେ ଏନ୍ସିଇଆର୍ଟି ପ୍ରସ୍ତୁତ ଶିକ୍ଷଣୀୟ କାର୍ଯ୍ୟକ୍ରମଟି ବିଦ୍ୟାର୍ଥୀମାନଙ୍କ ପାଇଁ ଅତୀବ ଉପଯୋଗୀ ହୋଇଥାଏ ଭାଷା ବିଜ୍ଞାନ ଭୂଗୋଳ ଇତିହାସ ଗଣିତ ଆଦି କ୍ଷେତ୍ରରେ ବହୁତ ଶିକ୍ଷଣୀୟ କାର୍ଯ୍ୟକ୍ରମ ଏଥିରେ ଶୁଣିବାକୁ ମିଳିଥାଏ ପ୍ରତିଦିନ କାର୍ଯ୍ୟକ୍ରମର ପ୍ରାରମ୍ଭରେ

0: କେନ୍ଦ୍ରାପଡ଼ାରୁ ନିୟମିତ ଭାବରେ ସେମାନେ ଆମର କାର୍ଯ୍ୟକ୍ରମ ଶୁଣିଆସୁଛନ୍ତି। ତେବେ ସକାଳର ବନ୍ଦନା ପ୍ରଭାତ ପରିକ୍ରମାଠାରୁ ଆରମ୍ଭ କରି ନାଟକ ନାରୀମହଲରେ ଡାକ୍ତରଙ୍କୁ ପଚାରି ବୁଝିବା ଆଦି କାର୍ଯ୍ୟକ୍ରମ ସେମାନଙ୍କୁ ଭଲ ଲାଗିଥାଏ। ତେବେ ମଇ ମାସ 5 ତାରିଖ ନାରୀମହଲ କାର୍ଯ୍ୟକ୍ରମରେ ପ୍ରସାରିତ ଛୋଟ ପରିବାର ସୁଖୀ ପରିବାର ଏହି କଥାଟି ସେମାନଙ୍କୁ ବହୁତ ଭଲ ଲାଗିଛି। ଗୀତିନାଟ୍ୟ ମଧ୍ୟ ଶୁଣିବାକୁ ସେମାନଙ୍କୁ ଭଲ ଲାଗେ ବୋଲି ସେମାନେ ଲେଖିଛନ୍ତି। ଶିଶୁ ସଂସାର, ଯୁବବାଣୀ ଆଉ ମୋ ପସନ୍ଦ କାର୍ଯ୍ୟକ୍ରମ ସେମାନଙ୍କର ପସନ୍ଦର କାର୍ଯ୍ୟକ୍ରମ। ତେବେ ସେମାନେ ଅଭିଯୋଗ କରିଛନ୍ତି, ଅନେକ ଥର ଚିଠି ଦେଉଥିଲେ ମଧ୍ୟ ଚିଠିକୁ ଆମର ଏହି କାର୍ଯ୍ୟକ୍ରମରେ ସ୍ଥାନ ମିଳୁନାହିଁ।
1: ଆପଣ ସମସ୍ତଙ୍କୁ ବହୁତ ବହୁତ ଧନ୍ୟବାଦ ମିଳିତ ଭାବରେ ଏହି ପ୍ରଶଂସା ପତ୍ରଟି ଆମକୁ ଲେଖିଥିବାରୁ। ବିଭିନ୍ନ କାର୍ଯ୍ୟକ୍ରମ କଥା ଲେଖିଛନ୍ତି ଯାହା ଆପଣଙ୍କୁ ଭଲ ଲାଗିଛି।
0: ସେହି ଜହଙ୍ଗର କେନ୍ଦ୍ରାପଡ଼ାରୁ ଲେଖିଛନ୍ତି ଶ୍ରୋତାବନ୍ଧୁ ପୀତାମ୍ବର ଲେଙ୍କା। ଶ୍ରୋତାବନ୍ଧୁ ଲେଖିଛନ୍ତି ଯେ ଶ୍ରୋତାମାନେ ରେଡିଓରେ ହିନ୍ଦୀ ଆଉ ଓଡ଼ିଆ କଥାଚିତ୍ର ଗୀତ ଶୁଣିଥାନ୍ତି। ଯେଉଁ ଗୀତ ସେମାନଙ୍କ ମନକୁ ଭଲ ଲାଗେ ସେହି ଗୀତକୁ ଆଉଥରେ ଶୁଣିବାକୁ ଅନୁରୋଧ କରିଥାନ୍ତି। ଉପସ୍ଥାପକ ଗୀତ ଚୟନ କରି ଶୁଣାଇଥାନ୍ତି ବୋଲି କୁହାଯାଉଛି। ତେବେ ଶ୍ରୋତାବନ୍ଧୁ ଲେଖିଛନ୍ତି ସେ ଯେଉଁ ଗୀତକୁ ଶୁଣିବାକୁ ଚାହୁଁଛନ୍ତି ସେହି ଗୀତକୁ ଯଦି ଉପସ୍ଥାପକ ମହାଶୟ ଚୟନ ନ କରନ୍ତି ତାହେଲେ ସେହି ଗୀତ ଯାହାକୁ ସେ ଅନୁରୋଧ କରିଛନ୍ତି ତାହାକୁ କ'ଣ ବାଦ ଦିଆଯିବ?
1: ଶ୍ରୋତାବନ୍ଧୁ, ଆମର ତ ଆପଣମାନଙ୍କର ଅନୁରୋଧରେ SMS ମାଧ୍ୟମରେ ଗୀତଗୁଡ଼ିକ ପ୍ରସାରଣ କରାଯାଉଛି ଏବଂ ମଙ୍ଗଳବାର, ବୁଧବାର ଏବଂ ଗୁରୁବାର ଆମେ ପ୍ରସାରଣ କରୁଛୁ ଶ୍ରୋତାଙ୍କ ଅନୁରୋଧରେ ଓଡ଼ିଆ କଥାଚିତ୍ର ଗୀତ। ତେଣୁ ବାଦ ଦିଆଯିବା କଥା ଆପଣ କାହିଁକି ଲେଖିଛନ୍ତି? ମନ କଷ୍ଟ କରନ୍ତୁ ନାହିଁ, ଆପଣଙ୍କର ମନପସନ୍ଦର ଗୀତ ତ ଅତୀତରେ ପ୍ରସାରଣ ମଧ୍ୟ କରାଯାଇଛି। ତେଣୁ ଲେଖନ୍ତୁ ଚିଠି ଆମର କାର୍ଯ୍ୟକ୍ରମକୁ, ଶ୍ରୋତାଙ୍କ ଅନୁରୋଧରେ କଥାଚିତ୍ର ଗୀତ କାର୍ଯ୍ୟକ୍ରମ ହେଉ କିମ୍ବା SMS ମାଧ୍ୟମରେ ଆପଣ ଚିରହରିତ ବା ମଞ୍ଜୁଳ ମଧ୍ୟାହ୍ନ ଯେଉଁ କାର୍ଯ୍ୟକ୍ରମରେ ବି ଅଂଶଗ୍ରହଣ କରିବା ପାଇଁ ଚାହୁଁଛନ୍ତି SMS ମାଧ୍ୟମରେ ଡାକ ଠିକଣାରେ ବି ଚିଠି ଲେଖନ୍ତୁ ଏବଂ ଏଥିରେ ଅଂଶଗ୍ରହଣ କରନ୍ତୁ। SMS ମାଧ୍ୟମରେ ଯୋଡ଼ି ହେବାକୁ ଚାହିଁଲେ ଆମର ମଞ୍ଜୁଳ ମଧ୍ୟାହ୍ନ ଏବଂ ଚିରହରିତ କାର୍ଯ୍ୟକ୍ରମ ରହିଛି। ଡାକ ଠିକଣାରେ ଚିଠି ଲେଖିବେ ଶ୍ରୋତାଙ୍କ ଅନୁରୋଧରେ ଗୀତ ଯାହା ଆମର ଠିକଣା ମାର୍ଫତ କେନ୍ଦ୍ର ନିର୍ଦ୍ଦେଶକ ଆକାଶବାଣୀ କଟକ PIN 75301 ଆପଣଙ୍କ ମନପସନ୍ଦର ଗୀତ ପ୍ରସାରଣ କରାଯିବ। ଧନ୍ୟବାଦ ଆପଣଙ୍କୁ।
0: ଦିବ୍ୟଲୋଚନ ଭାରିମଲ୍ଲ, ପ୍ରମିଳା ଭାରିମଲ୍ଲ ଲେଖିଛନ୍ତି ମୋଟା ଜଙ୍କିଆ ଖୋର୍ଦ୍ଧାରୁ। ସେମାନେ ଲେଖିଛନ୍ତି ଯେ କଥିକରେ ଉପସ୍ଥାପନା ହୃଦୟସ୍ପର୍ଶୀ ଥିଲା। ବଣ ମଲ୍ଲିକାରୁ ଜନଜାତିମାନଙ୍କର ସମ୍ପର୍କରେ ଅନେକ କିଛି କଥା ଜାଣିବାକୁ ମିଳିଲା ବୋଲି ସେମାନେ ଲେଖିଛନ୍ତି। ଏହି କାର୍ଯ୍ୟକ୍ରମ ବହୁତ ଭଲ ଲାଗୁଛି ବୋଲି ସେମାନେ ଜଣାଇଛନ୍ତି। ଯୁବଶକ୍ତିରେ ସଂଯୁକ୍ତ ମଞ୍ଜରୀ ସାହୁଙ୍କ ଆଲୋଚନା ଉଚ୍ଚକୋଟୀର ଥିଲା ବୋଲି ସେମାନେ ଲେଖିଛନ୍ତି। ଭାଗବତ ପାଠ, ବୈଦେହିଶ ବିଳାସ, ଶ୍ରୀରାମଚରିତ ମାନସ ଶ୍ରବଣରେ ହୃଦୟରେ ଭକ୍ତିଭାବ ଜାଗ୍ରତ ହେଉଛି ବୋଲି ସେମାନେ ଲେଖିଛନ୍ତି। ଗାନ୍ଧୀ ଚର୍ଚ୍ଚା, ଡାକ୍ତରଙ୍କୁ ପଚାରି ବୁଝିବା, ଆମ ଆଇନ, ଠିକ୍ କହନ୍ତୁ ଠିକ୍ ଲେଖନ୍ତୁ ଆଦି ଶିକ୍ଷଣୀୟ କାର୍ଯ୍ୟକ୍ରମର ପ୍ରସାରଣ କରୁଥିବାରୁ ଆମ କେନ୍ଦ୍ରକୁ ଅନେକ ଅନେକ ଧନ୍ୟବାଦ ଜଣାଇଛନ୍ତି ସେମାନେ। କେତେକ ନାଟକର ନାଁ ମଧ୍ୟ ସେମାନେ ଆମକୁ ଲେଖିଛନ୍ତି। ଏହି ନାଟକଗୁଡ଼ିକ ସେମାନଙ୍କୁ ବହୁତ ଭଲ ଲାଗିଛି। ଗୀତନାଟ୍ୟ କୃଷ୍ଣ ସୁଦାମା, ପ୍ରହଲ୍ଲାଦ ବହୁତ ଭଲ ଲାଗିଲା। ବୈଷ୍ଣବ ପାଣିଙ୍କ ଗୀତନାଟ୍ୟ ରଙ୍ଗସଭାର ପ୍ରସାରଣ କରିବାକୁ ସେମାନେ ଅନୁରୋଧ କରିଛନ୍ତି।
1: ବହୁତ ବହୁତ ଧନ୍ୟବାଦ। ଆପଣ ତ ନିୟମିତ ଚିଠି ଲେଖୁଛନ୍ତି ଏବଂ ଆମର ବିଭିନ୍ନ କାର୍ଯ୍ୟକ୍ରମ ସମ୍ପର୍କରେ ବିସ୍ତୃତ ଭାବରେ ନିଜର ମତାମତ ଲେଖୁଛନ୍ତି। ବିଶେଷ କରି ବଣମଲ୍ଲିକା କାର୍ଯ୍ୟକ୍ରମ ଯାହା ଭଲ ଲାଗୁଛି ନିୟମିତ ଶୁଣୁଛନ୍ତି, ଏହା ପୁନଃ ପ୍ରସାରଣ କରାଯାଉଛି। ଆପଣଙ୍କୁ ଆନ୍ତରିକ କୃତଜ୍ଞତା ଜଣାଉଛୁ। ଶ୍ରୋତାବନ୍ଧୁ, ଚିଠି ଦେଖୁ ଦେଖୁ ସମୟ ଆମକୁ ଇସାରା ଦେଲାଣି, କାର୍ଯ୍ୟକ୍ରମକୁ ଏଇଠି ରଖିବାକୁ ହେବ। କିନ୍ତୁ କାର୍ଯ୍ୟକ୍ରମ ଶେଷ କରିବା ପୂର୍ବରୁ ଆମର ଠିକଣା ସମ୍ପର୍କରେ ଏହି ସୂଚନା।
0: ଆମକୁ ଚିଠି ଲେଖିବାର ଠିକଣା ହେଉଛି ଆପଣଙ୍କ ଚିଠି ମାର୍ଫତ କେନ୍ଦ୍ର ନିର୍ଦ୍ଦେଶକ ଆକାଶବାଣୀ କଟକ PIN 75301।
1: ଆମର ମେଲ୍ ଆଇଡିଟି ହେଉଛି
0: aircuttack@gmail.com।
1: ପ୍ରତ୍ୟେକଙ୍କୁ ଆମେ ଶୁଭକାମନା ଜଣାଇ କାର୍ଯ୍ୟକ୍ରମକୁ ଏଇଠି ରଖୁଛୁ।
0: ନମସ୍କାର।
2: ଶୁଣୁଥିଲେ ଆପଣଙ୍କ ଚିଠି। ଶ୍ରୋତାବନ୍ଧୁମାନଙ୍କ ଚିଠିପତ୍ର ଉପସ୍ଥାପନ କରିଥିଲେ ଜ୍ଞାନରଞ୍ଜନ ସାମନ୍ତରାୟ। ଚିଠିଗୁଡ଼ିକର ଉତ୍ତର ଦେଇଥିଲେ ପ୍ରଜ୍ଞା ପାରମିତା ସାହୁ। କାର୍ଯ୍ୟକ୍ରମ ଆପଣମାନେ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ପ୍ରଚାର କରୁଛୁ କେତୋଟି ହିନ୍ଦୀ କଥାଚିତ୍ରର ଗୀତ। ପୂରବ ଅର୍ ପଶ୍ଚିମ ଏହି କଥାଚିତ୍ରରେ ଏହି ଗୀତଟିକୁ ଗାଇଛନ୍ତି ମହେନ୍ଦ୍ର କପୁର ଏବଂ ସାଥୀ।

ପ୍ରସାର କଲୁ କେତୋଟି ହିନ୍ଦୀ କଥାଚିତ୍ରର ଗୀତ ଆକାଶବାଣୀ କଟକ। ଆମର ପରବର୍ତ୍ତୀ କାର୍ଯ୍ୟ କରୁଛୁ ଆକାଶବାଣୀ ଦିଲ୍ଲୀରୁ।

କାର୍ଯ୍ୟକ୍ରମ ଆପଣମାନେ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ ପ୍ରଚାର କରୁଛୁ କେତୋଟି ହିନ୍ଦୀ କଥାଚିତ୍ରର ଗୀତ। କଥାଚିତ୍ର ବବି, ଗୀତଟିକୁ ଗାଇଛନ୍ତି ଲତା ମଙ୍ଗେସ୍କର।